ଆକାଶବାଣୀ ଜୟପୁର, ଆଜି ରବିବାର 1948 ଶତାବ୍ଦ, ଶ୍ରାବଣ 13 ଦିନ, 2026 ମସିହା ଜୁଲାଇ ମାସର 26 ତାରିଖ। କାରଗିଲ ବିଜୟ ଦିବସ ଏବଂ ଆନ୍ତର୍ଜାତୀୟ ହେନ୍ତାଳ ପରିସଂସ୍ଥାନ ସଂରକ୍ଷଣ ଦିବସ ଅବସରରେ ପ୍ରିୟ ଶ୍ରୋତାବନ୍ଧୁମାନଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଏବଂ ଶୁଭ ଅଭିନନ୍ଦନ ଜଣାଇ ଆରମ୍ଭ କରୁଛୁ ଆମର ଆଜିକାର ପ୍ରଥମ ଅଧିବେଶନ। କାର୍ଯ୍ୟକ୍ରମ ଆମ କେନ୍ଦ୍ରରୁ ପ୍ରସାରିତ ହେଉଛି ମିଡିୟମ ୱେଭ୍‌ରେ 204.5 ମିଟର ତଥା 1467 କିଲୋହର୍ଜ ଯୋଗେ, ଏଫ୍ଏମ୍ରେ ଶୁଣିପାରୁଛନ୍ତି 103.6 ମେଗାହର୍ଜ ଯୋଗେ ଏବଂ ଆପଣଙ୍କ ମୋବାଇଲ ଫୋନ୍ର ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ରେ ମଧ୍ୟ ଆପଣ ଆମ କେନ୍ଦ୍ରର

ସମସ୍ତ କାର୍ଯ୍ୟକ୍ରମଗୁଡ଼ିକ ଶୁଣିପାରୁଛନ୍ତି। ସମୟ ବର୍ତ୍ତମାନ ପ୍ରାତଃ 5:57 ମାଙ୍ଗଳିକ।

ସେହି ଆନନ୍ଦମୟ ପ୍ରିୟତମଙ୍କ ନାମକୁ ଭଜିଲେ ଜୀବାତ୍ମା ମୋକ୍ଷ ହୁଏ। ହେ ରାମ, ହେ କୃଷ୍ଣ, ହେ ମନମୋହନ, ତୁମେ ସତ୍ୟ, ଚିରନ୍ତନ ଏବଂ ଅକ୍ଷୟ। ଏଥର ଶିଳ୍ପୀ ହେଲେ ଶୈଳଭାମା ମହାପାତ୍ର। ଶିଳ୍ପୀଙ୍କ କଣ୍ଠରେ ଶୁଣନ୍ତୁ ଭାଗୀରଥୀ ପାତ୍ରଙ୍କ ରଚନା।

କେମିତି ତୁମକୁ ବନ୍ଦିବି ପ୍ରଭୁ ମୁଁ ଜାଣେ ନା, ତୁମ ଆରତୀ କେମିତି କରିବି ସେ କଥା ବି ବୁଝେ ନା, ଖାଲି ଏତିକି ଜାଣେ ତୁମେ ହିଁ କେବଳ ମୋର ସେବ୍ୟ। ପରବର୍ତ୍ତୀ ଭକ୍ତିଗୀତଟି ଭେଟି ଦେଉଛୁ ଶିଳ୍ପୀ ଯୋଗେନ୍ଦ୍ର ମହାପାତ୍ରଙ୍କ କଣ୍ଠରେ, ସୁଦର୍ଶନ ଦାସଙ୍କ ରଚନା।

ସେହି ଆନନ୍ଦମୟ ପରମେଶ୍ୱରଙ୍କ ପାଖରେ ନିଜର ସକଳ ଆଶାକୁ ସମର୍ପଣ କରିଦିଅନ୍ତୁ। ଦେଖିବେ ମନର ସବୁ ଅଭିଳାଷ ନିଶ୍ଚୟ ପୂର୍ଣ୍ଣ ହେବ। ନୂତନ ସକାଳର ଆରମ୍ଭ ଯଦି ତାଙ୍କରି ସ୍ମରଣରୁ ହୁଏ, ତେବେ ଜୀବନର ସରଳତା ଖୁବ୍ ନିକଟକୁ ଚାଲିଆସେ। ପ୍ରିୟ ଶ୍ରୋତା ବନ୍ଧୁ, ନିଜ ନୂତନ ସକାଳର ଆରମ୍ଭ ସେହି ପରମେଶ୍ୱରଙ୍କୁ ସ୍ମରଣ କରିକି କରନ୍ତୁ। ଏହି ବାଣୀ ସହ ଶେଷ କରୁଛୁ ଆଜି ସକାଳର ଭକ୍ତିଗୀତର କାର୍ଯ୍ୟକ୍ରମ ବନ୍ଦନା। ଆକାଶବାଣୀ ଜୟପୁର କେନ୍ଦ୍ରରୁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି। ବର୍ତ୍ତମାନ ପ୍ରଚାର କରୁଛୁ ଗୋସ୍ୱାମୀ ତୁଳସୀଦାସ ବିରଚିତ ରାମଚରିତ ମାନସ। ଆଜି ଏଥିରେ ଶୁଣନ୍ତୁ 99ତମ ଭାଗ।

0: ପ୍ରଚାର କଲୁ ଗୋସ୍ୱାମୀ ତୁଳସୀଦାସ ବିରଚିତ ରାମଚରିତ ମାନସର 99ତମ ଭାଗ। ଆକାଶବାଣୀ ଜୟପୁର କେନ୍ଦ୍ରରୁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି। ବର୍ତ୍ତମାନ ଭେଟି ଦେଉଛୁ ଆଜିର ଅନୁଚିନ୍ତା। ପ୍ରସ୍ତୁତି ଓ ଉପସ୍ଥାପନା କରିଛନ୍ତି ଅଶୋକ ମିଶ୍ର। ଆଜି ପାଇଁ ବିଷୟବସ୍ତୁ ରହିଛି ଜ୍ଞାନର ପରିସୀମା।
1: आचार्यात् पादमादते शिष्यः स्वमेधया पादं ब्रह्मचारिभ्यः पादं कालक्रमेश च। अर्थात जणे छात्र गुरुंक ठारु एक चतुर्थांश, निज बुद्धि मेधा बळरे एक चतुर्थांश, सहपाठींक ठारु एक चतुर्थांश ज्ञान लाभ करिथाय एवं बाकी एक चतुर्थांश ज्ञान जीवनव्यापी समयक्रमे लाभ करिथाय। ज्ञानर अंत नाही। ସଂସାରରେ ଏତେ କଥା ଜାଣିବାର ବୁଝିବାର ଅଛି ଯେ କୋଟିଏ ଜନ୍ମ ନେଲେ ମଧ୍ୟ ସବୁ ଜ୍ଞାନ କେହି ବି ଲାଭ କରିବା ସମ୍ଭବ ନୁହେଁ। ସବୁ ଜ୍ଞାନ କ'ଣ କେହି ଜଣେ ଲାଭ କରିବା ସମ୍ଭବ? ଜୀବନଟା ଶିଖିବା ଜାଣିବା ବୁଝିବାର ଏକ ପ୍ରକ୍ରିୟା। ଯେତେ ଶିଖିଲେ ଯେତେ ଜାଣିଲେ ଯେତେ ବୁଝିଲେ ବି ଆହୁରି ବୁଝିବାକୁ ଶିଖିବାକୁ ବାକି ଥାଏ। ସେଇଥିରେ ଆମେ ଅତି ଅଳ୍ପ କିଛି ଜାଣି ବୁଝି ଛାତି ଫୁଲେଇବୁଲୁ, କହିବୁଲୁ ମୁଁ ହିଁ ବଡ଼ ଜ୍ଞାନୀ ବୋଲି, ମୋଠୁ ବଡ଼ ଜ୍ଞାନୀ ବଡ଼ ବୁଦ୍ଧି ଆଉ କେହି ନାହିଁ ବୋଲି। ଥରେ ପରଖି ଦେଖିବା ଆସନ୍ତୁ ଯେ ସତରେ ଆମେ କ'ଣ ଜାଣୁ। ଗୋଟିଏ ଟିଭି ଶୋରେ ଦିନେ ଦେଖୁଥିଲେ କେତେଜଣ ଅତି ମାନବଙ୍କର କାହାଣୀ, ତାଙ୍କର ଅଦ୍ଭୁତ ଶକ୍ତି ସେମାନେ ପ୍ରଦର୍ଶନ କରୁଥିଲେ। ସେହି ଶୋରେ ଜାପାନର ଜଣେ ଲୋକ ନିଜ ମାନସିକ ଶକ୍ତି ଦ୍ୱାରା ଅତି ହିଂସ୍ର ଜନ୍ତୁମାନଙ୍କୁ ତାଙ୍କଠାରୁ ବେଶ ଦୂରତାରେ ରହି ଅଙ୍ଗୁଳି ଚାଳନା କରି ଶୋଇ ଦେଇପାରନ୍ତି। ସେହି ଶୋରେ ତାଙ୍କୁ ବିଭିନ୍ନ ଜନ୍ତୁଙ୍କ ପାଖକୁ ନେଇ ପରୀକ୍ଷା କରାଗଲା ଏବଂ ସେ ସବୁଠି ପରୀକ୍ଷାରେ ସଫଳ ହେଲେ। ବାଇସନ୍ ପରି 1100 କିଲୋଗ୍ରାମ ଓଜନ ବିଶିଷ୍ଟ ଜୀବ ଯିଏକି କେବେ ବସେ ନା କି ଶୁଏ ନା, ସେଭଳି ଜୀବ ବି ଗୋଟିଏ ନୁହେଁ, 20 କି 30 ଜୀବଙ୍କୁ ସେ ତାଙ୍କଠାରୁ ବେଶ ଦୂରତାରେ ଠିଆ ହୋଇ ନିଜ ମାନସିକ ଶକ୍ତି ବଳରେ ଶୁଏଇଦେଲେ। ଆଉ ଜଣେ ଭଦ୍ରଲୋକ ବୟସ୍କ, ତାଙ୍କ ନାଁ ଫିସ୍ମ୍ୟାନ୍ ମାନେ ମାଛ ମଣିଷ, ସେ ଆମାଜନ ନଦୀକୁ ଏମୁଣ୍ଡରୁ ସେମୁଣ୍ଡ ଯାଏ ମାନେ 5-6 ହଜାର କିଲୋମିଟର ପହଁରି ପହଁରି ଯାଇଛନ୍ତି। ଏସବୁ ଶୁଣିଲେ ଆଶ୍ଚର୍ଯ୍ୟ ଲାଗୁନି ଆପଣଙ୍କୁ? ରୁଷିଆର ଜଣେ ଲୋକ ଏକାଗ୍ର ଭାବରେ ଅନେଇ ଲୁହାକୁ ବି ବଙ୍କା କରିଦେଉଥିଲେ। ଏହିସବୁ ସମ୍ଭବ କି ନୁହେଁ ତାର ଉତ୍ତର ଆମର ତଥାକଥିତ ବିଜ୍ଞାନ ପାଖରେ ନାହିଁ। 200 ବର୍ଷ ତଳେ ପୃଥିବୀରେ ଟ୍ରେନ, ଉଡ଼ାଜାହାଜ କି ବିଜୁଳି ବତି ପରି ଅନେକ ଜିନିଷ ଥିଲା କି? ତେବେ ସେସବୁ ପୁଣି ସମ୍ଭବ ହେଲା କିପରି? ସେସବୁ କଥା ତ ଆମ ଦ୍ୱାରା ସମ୍ଭବ ହୋଇନାହିଁ, ଆମେ ତ ସେସବୁ କରିନାହୁଁ। ଅନେକ ରୋଗର ଉତ୍ପାତ ଥିଲା ଏ ପୃଥିବୀରେ, ଯେଉଁସବୁ ରୋଗ ବ୍ୟାପି ଲକ୍ଷ ଲକ୍ଷ ଲୋକ ଆଖି ବୁଜୁଥିଲେ ପ୍ରତିବର୍ଷ। ହେଲେ ଆଜି ସେଭଳି ଅନେକ ରୋଗ

0: ଔଷଧ ଉପଲବ୍ଧ ଅତି କମ୍ ମୂଲ୍ୟରେ ବଜାରରେ ବଟିକା ଗିଳିଲେ ରୋଗ ଶେଷ। ଏସବୁ ହେଲା କେମିତି? ଜ୍ଞାନର ବିକାଶ ଫଳରେ। ମଣିଷର ଜ୍ଞାନ ସମୟକ୍ରମେ ବିକଶିତ ହେବାରେ ଲାଗିଛି, ସବୁ ହେଉଛି। ହେଲେ ପ୍ରତିଟି କଥା ଯାହା ସଂସାରରେ ଅଛି ସେସବୁ କ'ଣ ପ୍ରତ୍ୟେକଙ୍କୁ ଜଣା? ତଥାପି ଅନେକ ଲୋକ ବାହା ତେନ୍ତାରି ନିଜକୁ ସର୍ବଶ୍ରେଷ୍ଠ ଜ୍ଞାନୀ ବୋଲି ପ୍ରମାଣିତ କରି ବୁଲନ୍ତି। ଯିଏ ଯେତେ ବଡ଼ ଜ୍ଞାନୀ ହେଲେ ବି ସେ କୌଣସି ଏକ ନିର୍ଦ୍ଦିଷ୍ଟ କ୍ଷେତ୍ରରେ କିଛି ଜ୍ଞାନ ଅର୍ଜନ କରିଥାଏ। ଦେଖିଥିବେ ଅନେକ ସମୟରେ ଛୋଟ ପିଲାମାନେ ବଡ଼ ଲୋକଙ୍କୁ ବୁଦ୍ଧି ଶିଖାଇ ଦିଅନ୍ତି। ଅତଏବ ଏଇ କଥାଟିରୁ ବୁଝା ପଡ଼ୁଛି ଯେ ସବୁ ଜ୍ଞାନ ସମସ୍ତଙ୍କ ପାଖରେ ନଥାଏ। କେହି ଜଣେ ସର୍ବବିଦ୍ୟା ବିଶାରଦ ହେବା ସମ୍ଭବ ନୁହେଁ। ତେଣୁ ମୁଁ ସବୁକିଛି ଜାଣେ ବୋଲି କହିବାର ମଧ୍ୟ କିଛି ଅର୍ଥ ନାହିଁ। ଗୁରୁଙ୍କ ପାଖରୁ ହିଁ ସବୁ ବିଦ୍ୟା ଶିଖିବା ମଧ୍ୟ ସମ୍ଭବ ନୁହେଁ। କାହାକୁ ଅଜ୍ଞାନୀ ମୂର୍ଖ କହିବା ମଧ୍ୟ ଉଚିତ ନୁହେଁ। କେବଳ ବହି ପଢ଼ି ସବୁ ଜ୍ଞାନ ଅର୍ଜନ କରିବା ମଧ୍ୟ ସମ୍ଭବ ନୁହେଁ। ପୋଥିରେ ବହୁତ କଥା ସମସ୍ତେ ପଢ଼ିଥାନ୍ତି, ଅଥଚ ବାସ୍ତବ ଜୀବନରେ ତାକୁ କିଭଳି ଉପଯୋଗ କରାଯାଇପାରିବ ସେ କଥା ଅନେକ ଜାଣିନଥାନ୍ତି। ଜୀବନଟିଏ ବଞ୍ଚୁ ବଞ୍ଚୁ ସେଇ ବଞ୍ଚିବା ପ୍ରକ୍ରିୟାରେ ଏମିତି ଅନେକ କଥା ଜାଣିହୁଏ ଯାହାକି କୌଣସି ବହିରେ ଲେଖାଯାଇନଥାଏ। ପାଣି ଭିତରେ ନିଶ୍ୱାସ ପ୍ରଶ୍ୱାସ ବନ୍ଦ କରି ଅନେକ ଲୋକ ଅନେକ ସମୟ ରହିପାରନ୍ତି। କଥାଟି ବିଜ୍ଞାନସମ୍ମତ ନହେଲେ ମଧ୍ୟ ସମ୍ଭବ ହୁଏ। ବିଜ୍ଞାନ କହି ଆମେ ଯାହା ଏବେ ପଢ଼ୁଛେ ସେତିକି କେବଳ କିଛି ଲୋକେ ପ୍ରମାଣିତ କରିଛନ୍ତି। ହେଲେ ଏବେ ଆମେ ଯେତିକି ଜାଣିଛେ ପଢ଼ିଛେ ସେତିକି ହିଁ କ'ଣ ଶେଷ? ଲୋକେ ନିଜ ଶରୀର ଛାଡ଼ି ପୂର୍ବେ ବିଭିନ୍ନ କାୟାରେ ପ୍ରବେଶ କରୁଥିଲେ ବୋଲି ଶାସ୍ତ୍ରରେ ଲେଖାଯାଇଛି। ମିଛ ହିଁ ନଥିବ। ଯଦି ଜଣେ ଲୋକ ଅଙ୍ଗୁଳି ଇସାରାରେ ଭୟଙ୍କର ହିଂସ୍ର ଅମାନିଆ ଜନ୍ତୁଙ୍କୁ ଶୁଏଇ ଦେଇପାରେ ତେବେ ଏଇ କଥାଟି ମିଛ ବୋଲି ଆମେ କାହିଁକି କହିବା? ମାନେ ଯେଉଁ କଥାଟି କିଛି ସମୟ ଆଗରୁ ମୁଁ ଆପଣଙ୍କୁ କହୁଥିଲି, ବରଂ ସେ ବିଷୟରେ ଆମେ ଜାଣୁନା ବୋଲି କହିବା ଉଚିତ ହେବ। ପିଲାକାଳୁ ବିଜ୍ଞାନ ବହିରୁ ଘୋଷୁଥିଲେ ଯେ 9ଟା ଗ୍ରହ ଅଛି, କିନ୍ତୁ ଜ୍ଞାନ ବିକଶିତ ହେଲା, କଥା ବଦଳିଗଲା। ଆଜି ଆମେ କହୁଛେ 9ମ ଗ୍ରହ ବୋଲି କିଛି ନାହିଁ। ବନ୍ଧୁ, ଶିଖିବାର ଜାଣିବାର ପ୍ରକ୍ରିୟା ଜାରି ରହିଲେ ଜ୍ଞାନ ବିକଶିତ ହୁଏ ଏବଂ ଜୀବନ ମଧ୍ୟ ବିକଶିତ ହୁଏ। ଶିଖିବାର ଜାଣିବାର ବୁଝିବାର ପ୍ରକ୍ରିୟାକୁ ଜାରି ରଖନ୍ତୁ ବନ୍ଧୁ। ହୁଏତ ଆପଣ ବି ଅନେକ ନୂଆ ତଥ୍ୟ ଏ ସଂସାରକୁ ଦେଇପାରନ୍ତେ। ହୁଏତ ଆପଣ ବି ଅତି ମାନବୀୟ ଗୁଣର ଅଧିକାରୀ ହୋଇଥାଇପାରନ୍ତେ। କିଛି ଭୁଲ କହିଛି? ଯଦି କିଛି ଭୁଲ କହିଛି ତେବେ ଦୟାକରି ମୋତେ ଉଦାର ଚିତ୍ତରେ କ୍ଷମା ଦେବେ ବନ୍ଧୁ।
1: ଜ୍ଞାନର ପରିସୀମା ସମ୍ପର୍କରେ ଶୁଣୁଥିଲେ ଆଜିର ଅନୁଚିନ୍ତାରେ। ପ୍ରସ୍ତୁତି ଏବଂ ଉପସ୍ଥାପନା କରିଥିଲେ ଅଶୋକ ମିଶ୍ର। ଆକାଶବାଣୀ ଜୟପୁର କେନ୍ଦ୍ରରୁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି। ବର୍ତ୍ତମାନ ପ୍ରଚାର କରୁଛୁ ଆଜି ସକାଳର ଚାଷବାସ କଥା। ଏଥିରେ ଆଜି ଆପଣଙ୍କ ପାଇଁ ରହିଛି ମାଣ୍ଡିଆ ଚାଷ ସମ୍ପର୍କରେ।
2: ମାଣ୍ଡିଆ ବା ରାଗି ଭାରତର ଏକ ପ୍ରମୁଖ କ୍ଷୁଦ୍ର ଶସ୍ୟ ଫସଲ। ଏହା ଏକ ପୌଷ୍ଟିକ ଖାଦ୍ୟ ହୋଇଥିବାରୁ ଏହାକୁ ସୁପର ଫୁଡ୍ ବୋଲି ମଧ୍ୟ କୁହାଯାଏ। ମାଣ୍ଡିଆରେ କ୍ୟାଲସିୟମ, ଲୌହ, ପ୍ରୋଟିନ, ଫାଇବର, ଭିଟାମିନ୍ ବି ଓ ବିଭିନ୍ନ ଖଣିଜ ଲବଣ ପ୍ରଚୁର ପରିମାଣରେ ରହିଛି। ଏହା ମାନବ ଶରୀରକୁ ଶକ୍ତି ଯୋଗାଇବା ସହିତ ହାଡ଼କୁ ମଜବୁତ କରେ ଏବଂ ମଧୁମେହ ରୋଗୀଙ୍କ ପାଇଁ ଖୁବ୍ ଉପକାରୀ। ଓଡ଼ିଶାରେ କୋରାପୁଟ, ନବରଙ୍ଗପୁର, ରାୟଗଡ଼ା, ମାଲକାନଗିରି, କନ୍ଧମାଳ ଓ କଳାହାଣ୍ଡି ଜିଲ୍ଲାରେ ଏହାର ଚାଷ ବହୁଳ ଭାବରେ କରାଯାଏ। ମାଣ୍ଡିଆ ଚାଷ ପାଇଁ ଉଷ୍ଣ ଓ ଆର୍ଦ୍ର ଜଳବାୟୁ ଉପଯୁକ୍ତ। 20-30 ଡିଗ୍ରୀ ସେଲସିୟସ୍ ତାପମାତ୍ରା ଏବଂ 700-1000 ମିଲିମିଟର ବର୍ଷାପାତ ହେଲେ ଭଲ ଅମଳ ହୋଇପାରିବ। ଏହା କମ୍ ପାଣିରେ ମଧ୍ୟ ଭଲ ବଢ଼ୁଥିବାରୁ ମରୁଡ଼ି ପ୍ରବଣ ଅଞ୍ଚଳ ପାଇଁ ଏକ ଆଦର୍ଶ ଫସଲ। ତେବେ ଦରସା, ବାଲିଆ ଦରସା ଓ ଲାଲ ମାଟି ମାଣ୍ଡିଆ ଚାଷ ପାଇଁ ଖୁବ୍ ଉପଯୁକ୍ତ। ପାଣି ନିଷ୍କାସନର ସୁବିଧା ଥିବା ଜମି ବାଛିବା ନିହାତି ଜରୁରୀ। ଜମିକୁ 2-3 ଥର ଚାଷ କରି ମାଟିକୁ ଗୁଣ୍ଡ କରାଯାଏ। ଶେଷ ଚାଷ ସମୟରେ ପଚା ଗୋବର ଖତ କିମ୍ବା କମ୍ପୋଷ୍ଟ ମିଶାଇ ଜମିକୁ ସମତଳ କରାଯାଏ। ଭଲ ଜମି ପ୍ରସ୍ତୁତି ଦ୍ୱାରା ବିହନର ଅଙ୍କୁରତ୍ମ ଭଲ ହୁଏ।

0: ତେବେ ଉନ୍ନତମାନର ଓ ରୋଗମୁକ୍ତ ବିହନ ବ୍ୟବହାର କରିବା ଉଚିତ। ଜୁନ୍ ଜୁଲାଇ ମାସରେ ବର୍ଷା ଆରମ୍ଭ ହେଲେ ବିହନ ବୁଣା କିମ୍ବା ଚାରା ରୋପଣ କରାଯାଏ। ଏକ ହେକ୍ଟର ଜମି ପାଇଁ ପ୍ରାୟ 8-10 କିଲୋଗ୍ରାମ ବିହନ ଆବଶ୍ୟକ ହୁଏ। ଜୈବ ସାର ବ୍ୟବହାର କଲେ ମାଟିର ଉର୍ବରତା ବୃଦ୍ଧି ପାଇଥାଏ। ମୃତ୍ତିକା ପରୀକ୍ଷା ଅନୁଯାୟୀ ନାଇଟ୍ରୋଜେନ୍, ଫସ୍ଫରସ୍ ଓ ପଟାସ୍ ସାର ପ୍ରୟୋଗ କଲେ ଭଲ ଅମଳ ମଧ୍ୟ ମିଳେ। ତେବେ ମାଣ୍ଡିଆ ସାଧାରଣତଃ ବର୍ଷା ଜଳ ଉପରେ ନିର୍ଭର କରେ। ବର୍ଷା କମ୍ ହେଲେ ଫୁଲ ଓ ଦାନା ଧରିବା ସମୟରେ ଜଳସେଚନ କରିବା ଉଚିତ। ଅଧିକ ପାଣି ଜମି ରହିଲେ ଫସଲରେ କ୍ଷତି ହୁଏ। ଚାଷର 20-25 ଦିନ ପରେ ପ୍ରଥମ ଥର ଓ 40-45 ଦିନ ପରେ ଦ୍ୱିତୀୟ ଥରର ତୃଣ ସଫା କରିବା ଉଚିତ। ଏହାଦ୍ୱାରା ଗଛର ବୃଦ୍ଧି ଭଲ ହୁଏ ଓ ଅମଳ ମଧ୍ୟ ବଢ଼େ। ତେବେ ମାଣ୍ଡିଆରେ ବ୍ଲାଷ୍ଟ ରୋଗ ଏବଂ କେତେକ କୀଟପତଙ୍ଗର ଆକ୍ରମଣ ଦେଖାଯାଏ। ଏଥିପାଇଁ ରୋଗମୁକ୍ତ ବିହନ ବ୍ୟବହାର, ଫସଲ ପର୍ଯ୍ୟାୟକ୍ରମ ପାଳନ ଏବଂ କୃଷି ବିଶେଷଜ୍ଞଙ୍କ ପରାମର୍ଶ ଅନୁଯାୟୀ ଔଷଧ ପ୍ରୟୋଗ କରିବା ନିହାତି ଆବଶ୍ୟକ। ଫସଲ 100-120 ଦିନ ମଧ୍ୟରେ ପାଚିଯାଏ। ଶିଶଗୁଡ଼ିକୁ ପାଚିଗଲେ ସେଗୁଡ଼ିକୁ କାଟି ଖରାରେ ଶୁଖାଇ ମାଡ଼ କରାଯାଏ। ପରେ ଦାନାକୁ ଭଲ ଭାବେ ଶୁଖାଇ ବାୟୁ ଚଳାଚଳ କରୁଥିବା ଶୁଖିଲା ସ୍ଥାନରେ ସଂରକ୍ଷଣ କରାଯାଏ। ତେବେ ମାଣ୍ଡିଆର ବହୁତ ଗୁଡ଼ିକ ଉପକାରିତା ରହିଛି, ଯେମିତିକି ଏହା ହେଉଛି ଗୋଟିଏ ଅତ୍ୟନ୍ତ ପୌଷ୍ଟିକ ଖାଦ୍ୟ, କ୍ୟାଲସିୟମ ଓ ଲୌହର ଭଲ ଉତ୍ସ, ମଧୁମେହ ରୋଗୀଙ୍କ ପାଇଁ ଉପଯୋଗୀ, କମ୍ ପାଣିରେ ଭଲ ଅମଳ ହୁଏ, ଚାଷ ଖର୍ଚ୍ଚ କମ୍ ଏବଂ ଲାଭ ଅଧିକ, ମାଟିର ଉର୍ବରତା ବଜାୟ ରଖିବାରେ ସାହାଯ୍ୟ କରେ, ପୌଷ୍ଟିକ ସୁରକ୍ଷା ଓ କୃଷକଙ୍କ ଆୟ ବୃଦ୍ଧିରେ ସହାୟକ ହୁଏ। ତେବେ ବର୍ତ୍ତମାନ ସମୟରେ ତ ମାଣ୍ଡିଆରୁ ନିର୍ମିତ ବହୁତ ଗୁଡ଼ାଏ ଖାଇବା ମିଳୁଛି, ଯେମିତିକି କେକ୍, ଚକୁଳି, ରୁଟି, ସ୍ମୁଦି, ବହୁତ ପ୍ରକାରର ଖାଇବା ମିଳୁଛି। ତେବେ ମାଣ୍ଡିଆ ଏକ ପୌଷ୍ଟିକ, ଲାଭଦାୟକ ଏବଂ ପରିବେଶ ଅନୁକୂଳ ଫସଲ। ଜଳବାୟୁ ପରିବର୍ତ୍ତନ ସମୟରେ କମ୍ ପାଣିରେ ଭଲ ଅମଳ ହେଉଥିବାରୁ ଏହାର ଗୁରୁତ୍ୱ ଦିନକୁ ଦିନ ବଢ଼ିବାରେ ଲାଗିଛି। ସରକାରଙ୍କର ମିଲେଟ୍ ମିଶନ ଭଳି କାର୍ଯ୍ୟକ୍ରମ ଯୋଗୁଁ ମାଣ୍ଡିଆ ଚାଷର ପ୍ରସାର ବହୁ ପରିମାଣରେ ହେବାକୁ ଲାଗିଛି। ତେଣୁ କୃଷକମାନେ ବୈଜ୍ଞାନିକ ପଦ୍ଧତିରେ ମାଣ୍ଡିଆ ଚାଷ କରି ଅଧିକ ଅମଳ ଓ ଅଧିକ ଆୟ ହାସଲ କରିପାରିବେ। ତେବେ ମାଣ୍ଡିଆରୁ ତ ବହୁ ପ୍ରକାର ପୌଷ୍ଟିକ ଖାଦ୍ୟ ପ୍ରସ୍ତୁତ ମଧ୍ୟ କରାଯାଏ, ଯେପରିକି ମାଣ୍ଡିଆ ଜାଉ, ମାଣ୍ଡିଆ ପେଜ, ମାଣ୍ଡିଆ ରୁଟି, ମାଣ୍ଡିଆ ଚକୁଳି, ମାଣ୍ଡିଆ ଦୋସା, ଇଡ୍ଲି, ଉପମା, କ୍ଷୀରି, ଲଡ଼ୁ, କେକ୍, ବିସ୍କୁଟ, କୁକିଜ୍, ନୁଡ଼ଲ୍ସ, ସେୱେଇ, ପାସ୍ତା, ମାଣ୍ଡିଆ ଲିଟି କିମ୍ବା ପିଠା, ମାଣ୍ଡିଆ ମୁଢ଼ି। ତେବେ ଏହା ସମସ୍ତଙ୍କର ସୁସ୍ଥ ଶରୀର ପାଇଁ ନିହାତି ଆବଶ୍ୟକ।
1: ମାଣ୍ଡିଆ ଚାଷ ସମ୍ପର୍କରେ ଜାଣିଲେ ଆଜି ସକାଳର ଚାଷବାସ କଥାରେ। ଉପସ୍ଥାପନା କଲେ ମୋନାଲିସା ପଣ୍ଡା। ପ୍ରିୟ ଶ୍ରୋତାବନ୍ଧୁ, ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ଆରମ୍ଭ କରୁଛୁ ଆଦିବାସୀ ସଙ୍ଗୀତର କାର୍ଯ୍ୟକ୍ରମ ରିଞ୍ଜୋଡ଼ି। ଆଜି ଏଥିରେ ଆପଣଙ୍କୁ ଭେଟି ଦେଉଛୁ ସୌରା ସମ୍ପ୍ରଦାୟର ଗୀତ। ପରିବେଷଣ କରିଛନ୍ତି କୃଷ୍ଣ ଶବର ଏବଂ ସାଥୀମାନେ। ଉପସ୍ଥାପନା କରିଛନ୍ତି ରଞ୍ଜନ କୁମାର ବେହେରା।
2: ବିଭିନ୍ନ ଆଦିବାସୀ ସମ୍ପ୍ରଦାୟଙ୍କ ମଧ୍ୟରେ ସୌରା ସମ୍ପ୍ରଦାୟ ଅନ୍ୟତମ। ଏମାନେ ସାଧାରଣତଃ ରାୟଗଡ଼ା ତଥା ଗଜପତି ଜିଲ୍ଲାରେ ବସବାସ କରନ୍ତି। ଆଜିର ରିଞ୍ଜୋଡ଼ି କାର୍ଯ୍ୟକ୍ରମରେ ଆମେ ଆପଣମାନଙ୍କ ପାଇଁ ପ୍ରଚାର କରୁଛୁ ସୌରା ସମ୍ପ୍ରଦାୟର ଗୀତ। ସୌରା ଭାଇ ଭଉଣୀମାନେ ସାଧାରଣତଃ କଠିନ ପରିଶ୍ରମୀ, କୃଷି ହିଁ ସେମାନଙ୍କର ମୁଖ୍ୟ ଜୀବିକା। କିନ୍ତୁ ଚାଷ ପାଇଁ ଯଥେଷ୍ଟ ପରିମାଣର ଜଳ ଅଭାବ ଯୋଗୁଁ ସେମାନେ ବର୍ଷା ଉପରେ ନିର୍ଭର କରନ୍ତି। ବୃଷ୍ଟିପାତର ପରିମାଣ କମ୍ ହେବାରୁ ସେମାନେ ଭାବନ୍ତି ଗଛ ଲଗାଇ ଜଙ୍ଗଲ ସୃଷ୍ଟି କଲେ ହିଁ ଭଲ ବର୍ଷା ହେବ। ଏଭଳି ମର୍ମର ଗୀତ ଗାଉଛନ୍ତି ରାୟଗଡ଼ା ଜିଲ୍ଲାର କୁଜିନ୍ଦ୍ରୀ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଲାଡୁମପୁର ଗ୍ରାମର କୃଷ୍ଣ ଶବର ଓ ସାଥୀମାନେ।

0: सदस्यैः सह संवादमपि अकरोत्। प्रशासनं श्वः लोकसभायां सार्वजनिक परीक्षा अनुचित साधन निवारण संशोधन विधेयकं 20-26 इति प्रस्तुतं करिष्यति। एतत् विधेयकं सोमवासरस्य लोकसभा कार्यसूचौ समाविष्टम्। एतेन सार्वजनिक परीक्षा अनुचित साधन निवारण अधिनियमः 20-24 इत्येतस्मिन् संशोधनं भविष्यति। केन्द्रीय मन्त्री डॉ जितेन्द्र सिंहः एतत् विधेयकं लोकसभायां प्रस्तोष्यति। उल्लेखनीयमस्ति यत् गत शुक्रवासरे केन्द्रीय मन्त्रिमण्डलेन प्रश्नपत्रस्य गोप्यताभंगे परीक्षासु च अनुचित साधन प्रयोग प्रकरणेषु द्रुत न्यायालयानां स्थापनाय दोषिषु च कठोरतर दण्डविधानं सुनिश्चेतुं प्रारूप विधेयकम् अनुमोदितम्। प्रधानमन्त्री नरेन्द्र मोदी अद्य पूर्वाह्ने 11 स्वीय मन की बात इत्येतस्मिन् कार्यक्रमे देशवासिभिः साकं विचार विनिमयं करिष्यति। मन की बात इति मासिक कार्यक्रमस्य इदं 37-100 संस्करणं भविता। अस्य कार्यक्रमस्य प्रसारणं आकाशवाण्याः दूरदर्शनस्य च सर्वाभिः वाहिनीभिः प्रसारयिष्यते। अयं कार्यक्रमः आकाशवाणी दूरदर्शनं प्रधानमन्त्री कार्यालयः सूचना प्रसारण मन्त्रालयः इत्येतेषां यूट्यूब वाहिनीष्वपि द्रष्टुं शक्यते इति। प्रधानमन्त्री नरेन्द्र मोदी अद्य सायं 4:30 दृश्य श्रव्य परान्तर्जालीय माध्यमेन 26,000 विकसित वाइब्रेंट विलेज कार्यक्रमस्य सहभागिभिः सह संवादं साधयिष्यति। 20-20 पुरुष क्रिकेट स्पर्धायां भारतेन 30-स्पर्धात्मक श्रृंखलाया द्वितीय क्रीडायां जिम्बाब्वे दलं 90 धावनांकैः पराजितम्। इति वार्ताः।
1: नमस्कार।
2: संस्कृतरे संवाद सुनिले रिले कलु आकाशवाणी दिल्लीरु आकाशवाणी जयपुर।
3: ବର୍ତ୍ତମାନ ଶୁଣି ରଖନ୍ତୁ ଆଜି ଆମ କେନ୍ଦ୍ରରୁ ପ୍ରଚାରିତ ହେବାକୁ ଥିବା ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ କିଛି। ମନ୍ କି ବାତ୍ ଶୀର୍ଷକରେ ଭାରତର ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଜାତି ଉଦ୍ଦେଶ୍ୟରେ ଦେବାକୁ ଥିବା ବାର୍ତ୍ତା ଶୁଣିପାରିବେ ଆଜି ଦିନ 11:00। ପରେ ପରେ ଶୁଣିବେ ଏହାର ଓଡ଼ିଆ ଭାଷାନ୍ତର। ରିଲେ କରି ପ୍ରଚାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ ଏବଂ ଦିନ 11:00 ମନ୍ କି ବାତ୍ କାର୍ଯ୍ୟକ୍ରମ ରିଲେ କରିବୁ ଆକାଶବାଣୀ ଦିଲ୍ଲୀରୁ। ମନ୍ କି ବାତ୍ କାର୍ଯ୍ୟକ୍ରମର ଓଡ଼ିଆ ଭାଷାନ୍ତରର ପୁନଃ ପ୍ରସାରଣ ଶୁଣିପାରିବେ ଆଜି ରାତି 8:00। ରିଲେ କରି ପ୍ରଚାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ। ସକାଳ 7:25 ଟିକି ରାଇଜ କାର୍ଯ୍ୟକ୍ରମରେ ଆଜି ଶୁଣିପାରିବେ ମୁଁ ଯେବେ ଛୋଟ ଥିଲି କ୍ରମରେ ପୃଥିବାସ ମହାପାତ୍ରଙ୍କ ସହିତ ସାକ୍ଷାତକାର। ଶ୍ରୀକ୍ଷେତ୍ର ମାଧୁରୀ ରିଲେ କରି ପ୍ରଚାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ ଆଜି ସକାଳ 8:30। ଏଥିରେ ରହିଛି ବିଷୟ ଅଧର ପଣା ନୀତି। ସୁଗମ ସଙ୍ଗୀତ ଭେଟିଦେବୁ ସକାଳ 8:45। ହେଲୋ ମୋ ପସନ୍ଦ କାର୍ଯ୍ୟକ୍ରମ ଶୁଣିପାରିବେ ଆଜି ସକାଳ 9:00। ପୂର୍ବାହ୍ନ 10:00 ପ୍ରଚାର କରିବୁ ପ୍ରାୟୋଜିତ କାର୍ଯ୍ୟକ୍ରମ ହେଲୋ ସ୍ୱାସ୍ଥ୍ୟ ପାଇଁ କଥାଟିଏ। ଓଡ଼ିଆ କଥାଚିତ୍ରର ଗୀତ ଶୁଣିପାରିବେ ପୂର୍ବାହ୍ନ 10:30। ହିନ୍ଦୀ କଥାଚିତ୍ରର ଗୀତ ଶୁଣିବେ ଦିନ 12:00 ଏବଂ ଦିନ 2:15। ଭକ୍ତିଗୀତ ଶୁଣିପାରିବେ ଦିନ 12:30। ଶିଳ୍ପୀମାନେ ହେଲେ ସୋନୁ ନିଗମ, ଅନୁରାଧା ପୌଡ଼ୱାଲ, ବସନ୍ତ ପାତ୍ର, ନମିତା ଅଗ୍ରୱାଲ, ମହମ୍ମଦ ଅଜିଜ, ଇରା ମହାନ୍ତି ଏବଂ ଶ୍ରୀ ଚରଣ। ହିନ୍ଦୀ କଥାଚିତ୍ରର ଗୀତ ଶୁଣିପାରିବେ ଆଜି ଦିନ 5:00। ଦିନ 5:20 ଘର ଘରଣୀ କାର୍ଯ୍ୟକ୍ରମରେ ଭେଟିଦେବୁ ସୂଚନା ଓ ମନୋରଞ୍ଜନର କାର୍ଯ୍ୟକ୍ରମ ମନୋରଞ୍ଜନୀ। ବିଷୟ ରହିଛି ସହନଶୀଳତା। ଶୁଣିଲେ ଆଜି ଆମ କେନ୍ଦ୍ରରୁ ପ୍ରଚାରିତ ହେବାକୁ ଥିବା ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ କିଛି। ଆକାଶବାଣୀ ଜୟପୁର 7:05 ଶୁଣିପାରିବେ ଆଞ୍ଚଳିକ ସମ୍ବାଦ, 7:10 ଆମର ସ୍ୱାସ୍ଥ୍ୟ ଏବଂ 7:15 ଶୁଣିପାରିବେ ଓଡ଼ିଆରେ ସମ୍ବାଦ। ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ ଶୁଣିପାରିବେ ସୂଚନା ବିରତି ପରେ।

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ମଳୟରଞ୍ଜନ ମିଶ୍ର। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ପୂର୍ବାହ୍ନ 11ଟାରେ ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମରେ ଦେଶବାସୀଙ୍କ ସହ ଭାବ ବିନିମୟ କରିବେ। ଏହା ହେବ ମନ୍ କି ବାତ୍ର 136ତମ ସଂସ୍କରଣ। ଆକାଶବାଣୀ ଓ ଦୂରଦର୍ଶନର ସମସ୍ତ ନେଟ୍ୱର୍କ, ଆକାଶବାଣୀ ୱେବ୍ସାଇଟ୍ ଏବଂ ନ୍ୟୁଜ୍ ଅନ୍ ଏଆଇଆର୍ ମୋବାଇଲ୍ ଆପ୍ରେ ଏହି କାର୍ଯ୍ୟକ୍ରମ ଉପଲବ୍ଧ ହେବ। ଆକାଶବାଣୀ, ଡିଡି ନ୍ୟୁଜ୍, ପିଏମ୍ଓ ଏବଂ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ୟୁଟ୍ୟୁବ୍ ଚ୍ୟାନେଲ୍ରେ ମଧ୍ୟ ଏହାର ସିଧା ପ୍ରସାରଣ କରାଯିବ। ହିନ୍ଦୀ ଭାଷାରେ ପ୍ରସାରଣ ପରେ ଆକାଶବାଣୀରେ ଏହି କାର୍ଯ୍ୟକ୍ରମର ଆଞ୍ଚଳିକ ଭାଷାନ୍ତରଣ ପ୍ରସାରଣ କରାଯିବ। ରାତି 8ଟାରେ ଆଞ୍ଚଳିକ ଭାଷାନ୍ତରଣର ପୁନଃ ପ୍ରସାରଣ କରାଯିବ। ଲୋକସଭାରେ ଆସନ୍ତାକାଲି ସରକାର ସାର୍ବଜନୀନ ପରୀକ୍ଷା ଅନ୍ୟାୟ ଉପାୟ ନିବାରଣ ସଂଶୋଧନ ବିଲ୍ 2026 ଆଗତ କରିବେ। ଆସନ୍ତାକାଲିର ଗୃହ କାର୍ଯ୍ୟସୂଚୀରେ ଏହାକୁ ତାଲିକାଭୁକ୍ତ କରାଯାଇଛି। ଏହି ନୂତନ ବିଲ୍ରେ 2026 ଆଇନରେ ସଂଶୋଧନ ପ୍ରସ୍ତାବ ରହିଛି। କେନ୍ଦ୍ରମନ୍ତ୍ରୀ ଡକ୍ଟର ଜିତେନ୍ଦ୍ର ସିଂ ଗୃହରେ ବିଲ୍କୁ ଆଗତ କରିବେ। ପ୍ରଶ୍ନପତ୍ର ପ୍ରଘଟ ଏବଂ ପରୀକ୍ଷା ପରିଚାଳନାରେ ଅନିୟମିତତା ମାମଲାରେ କଠୋର ଦଣ୍ଡବିଧାନକୁ ସୁନିଶ୍ଚିତ କରିବା ଏବଂ ଫାଷ୍ଟ୍ରାକ୍ କୋର୍ଟ ସ୍ଥାପନ ସଂକ୍ରାନ୍ତ ଚିଠା ପ୍ରସ୍ତାବ ଗତ ଶୁକ୍ରବାର ଦିନ କେନ୍ଦ୍ର କ୍ୟାବିନେଟ୍ ମଞ୍ଜୁରୀ ପ୍ରଦାନ କରିଥିଲା। କେନ୍ଦ୍ରମନ୍ତ୍ରୀ ପ୍ରହ୍ଲାଦ ଯୋଶୀଙ୍କୁ ଶିକ୍ଷା ବିଭାଗର ଅତିରିକ୍ତ ଦାୟିତ୍ୱ ଅର୍ପଣ କରାଯାଇଛି। ଶ୍ରୀ ଯୋଶୀ ଏବେ ଉପଭୋକ୍ତା ବ୍ୟାପାର, ଖାଦ୍ୟ ପ୍ରକ୍ରିୟାକରଣ, ସାଧାରଣ ବଣ୍ଟନ ଏବଂ ନୂତନ ଓ ନବୀକରଣୀୟ ଶକ୍ତି ବିଭାଗର ମନ୍ତ୍ରୀ ଭାବେ ଦାୟିତ୍ୱ ନିର୍ବାହ କରୁଛନ୍ତି। କେନ୍ଦ୍ର ମନ୍ତ୍ରୀ ପରିଷଦରୁ ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ପରେ ଶ୍ରୀ ଯୋଶୀଙ୍କୁ ଏହି ଅତିରିକ୍ତ ଦାୟିତ୍ୱ ପ୍ରଦାନ କରାଯାଇଛି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସୁପାରିଶ କ୍ରମେ ଶ୍ରୀ ପ୍ରଧାନଙ୍କ ଇସ୍ତଫା ପତ୍ର ଗ୍ରହଣ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଅପରାହ୍ନରେ ଆଭାସୀ ଜରିଆରେ ବିକଶିତ ଭାଇବ୍ରାଣ୍ଟ ଭିଲେଜ୍ କାର୍ଯ୍ୟକ୍ରମର ପ୍ରତିଯୋଗୀଙ୍କ ସହ ବାର୍ତ୍ତାଳାପ କରିବେ। ଅପରାହ୍ନ 4:30ରେ ଅନୁଷ୍ଠିତ ହେବାକୁ ଥିବା ଏହି କାର୍ଯ୍ୟକ୍ରମରେ ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରୁ 400 ଜଣ ଯୁବ ପ୍ରତିଯୋଗୀ ଅଂଶଗ୍ରହଣ କରିବେ। ଚଳିତ ଶିକ୍ଷାବର୍ଷରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ମୋଟ 35 ନୂତନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଖୋଲିବା ପାଇଁ ନିଷ୍ପତ୍ତି ହୋଇଛି। ଉଚ୍ଚ କ୍ଷମତା ସମ୍ପନ୍ନ କମିଟି ବୈଠକରୁ ମିଳିଥିବା ସୂଚନା ଅନୁଯାୟୀ ଏଥିପାଇଁ ସରକାରଙ୍କ ପକ୍ଷରୁ ଆବଶ୍ୟକ ଅନୁମୋଦନ ପ୍ରଦାନ କରାଯାଇଛି। ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ଦେଇଥିବା ସୂଚନା ଅନୁଯାୟୀ ଏହି ନୂତନ କଲେଜଗୁଡ଼ିକରେ କଳା ବିଭାଗରେ ସର୍ବାଧିକ 128, ବିଜ୍ଞାନ ଓ ବାଣିଜ୍ୟରେ 64 ଲେଖାଏଁ ସିଟ୍ ପାଇଁ ଅନୁମତି ପ୍ରଦାନ କରାଯାଇଛି। ଦ୍ୱାଦଶୀ ତିଥିରେ ଆଜି ରଥ ଉପରେ ଶ୍ରୀଜୀଉଙ୍କର ଗରୁଡ଼ ଶୟନ ନୀତି ଏବଂ ସନ୍ଧ୍ୟାରେ ଅଧରପଣା ନୀତି ଅନୁଷ୍ଠିତ ହେବ। ଏହି ନୀତିରେ

0: ମହାପ୍ରଭୁଙ୍କ ଅଧର ଚୁମ୍ବିତ ସ୍ୱତନ୍ତ୍ର ହାଣ୍ଡିରେ ସୁଆର ସେବକଙ୍କ ଦ୍ୱାରା ପ୍ରସ୍ତୁତ ପଣା ଲାଗି କରାଯିବ। ପରେ ଏହାକୁ ରଥ ଉପରେ ଭାଙ୍ଗି ଦିଆଯାଇ ସମର୍ପଣ କରିବାର ବିଧି ରହିଛି। ଗତକାଲି ସୁନାବେଶ ଦର୍ଶନ ଲାଗି ବଡ଼ଦାଣ୍ଡରେ ଶ୍ରଦ୍ଧାଳୁଙ୍କର ପ୍ରବଳ ଭିଡ଼ ହୋଇଥିଲା। ରାତି ପ୍ରାୟ 2:05ରେ ଠାକୁରଙ୍କର ସୁନାବେଶ ଓଲାଗି ନୀତି ସମ୍ପନ୍ନ ହୋଇଥିଲା। ଏହାପରେ ରଥ ଉପରେ ବଡ଼ସିଂହାର ବେଶ ନୀତି ଅନୁଷ୍ଠିତ ହୋଇଛି। ସମଗ୍ର ଦେଶରେ ଆଜି 27ତମ କାର୍ଗିଲ ବିଜୟ ଦିବସ ପାଳନ କରାଯାଉଛି। 1999 84 ଦିନର ଯୁଦ୍ଧରେ ସାରା ବିଶ୍ୱ ଦେଖିଥିଲା ଭାରତୀୟ ସେନାର ଶୌର୍ଯ୍ୟ ଓ ପରାକ୍ରମ। କାର୍ଗିଲ ଯୁଦ୍ଧରେ ପାକିସ୍ତାନକୁ ପରାଜିତ କରିଥିଲେ ଭାରତୀୟ ସେନା। ଏହି ଯୁଦ୍ଧରେ 527 ଯବାନ ଶହୀଦ ହୋଇଥିବା ବେଳେ 1363 ଜଣ ଆହତ ହୋଇଥିଲେ। ବୀର ଯବାନଙ୍କ ବଳିଦାନ ଯୋଗୁଁ କାର୍ଗିଲର ଟାଇଗର ଶୃଙ୍ଗରେ ତ୍ରିରଙ୍ଗା ଉଡ଼ାଇ ଭାରତୀୟ ସେନା ବିଜୟ ହାସଲ କରିଥିଲେ। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଆଜି ଯୁଦ୍ଧ ସ୍ମାରକୀରେ ଶହୀଦ ବୀର ଯବାନଙ୍କୁ ଶ୍ରଦ୍ଧାସୁମନ ଅର୍ପଣ କରିବେ। ନବରଙ୍ଗପୁର ଜିଲ୍ଲାରେ ଗାଜର ଚାଷକୁ ପ୍ରୋହାହନ ପ୍ରଦାନ କରିବା ଲକ୍ଷ୍ୟ ନେଇ ଉଦ୍ୟାନ ବିଭାଗ ପକ୍ଷରୁ ଯୋଜନା ପ୍ରସ୍ତୁତ ହୋଇଛି। ଆସନ୍ତା ସେପ୍ଟେମ୍ବର ମାସରେ ରାଇଘର ଏବଂ ଉମରକୋଟ ବ୍ଲକର 100 ଏକର ଲେଖାଏଁ ଜମିରେ ପରୀକ୍ଷାମୂଳକ ଭାବେ ଗାଜର ଚାଷ କରାଯିବାକୁ ଲକ୍ଷ୍ୟ ରଖାଯାଇଥିବା ବିଭାଗର ଉପନିର୍ଦ୍ଦେଶକ ସୂଚନା ଦେଇଛନ୍ତି। ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ମତୋ ମହାବିଦ୍ୟାଳୟଠାରେ 7 ଦିନ ଧରି ଚାଲିଥିବା ବାଳିକା ଆତ୍ମରକ୍ଷା ପ୍ରଶିକ୍ଷଣ ଶିବିର ଉଦ୍ଯାପିତ ହୋଇଛି। ଏଥିରେ ସରକାରୀ ବିଭାଗୀୟ ଅଧିକାରୀ ଯୋଗଦେଇ ଆତ୍ମରକ୍ଷା, ଆତ୍ମନିର୍ଭରତା ଏବଂ ନାରୀ ସଶକ୍ତିକରଣ ଆଦି ପ୍ରସଙ୍ଗ ଉପରେ ଛାତ୍ରୀଙ୍କୁ ତାଲିମ ପ୍ରଦାନ କରିଛନ୍ତି। ଉତ୍ତର ପଶ୍ଚିମ ବଙ୍ଗୋପସାଗର ଏବଂ ଏହାର ପାର୍ଶ୍ୱବର୍ତ୍ତୀ ପଶ୍ଚିମବଙ୍ଗ ଉପକୂଳରେ ସୃଷ୍ଟ ଲଘୁଚାପ କ୍ଷେତ୍ର ପ୍ରଭାବରେ ଆସନ୍ତା ସପ୍ତାହେ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ଅଞ୍ଚଳରେ ବର୍ଷାର ସମ୍ଭାବନା ରହିଛି। ଉତ୍ତର ଓଡ଼ିଶାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହୋଇପାରେ। ଆଜି ପାଇଁ ପ୍ରବଳ ବର୍ଷା ନେଇ 10ଟି ଜିଲ୍ଲାକୁ ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ସମୁଦ୍ର ଅଶାନ୍ତ ରହୁଥିବାରୁ ଆସନ୍ତାକାଲି ପର୍ଯ୍ୟନ୍ତ ସମୁଦ୍ର ମଧ୍ୟକୁ ନ ଯିବାକୁ ମତ୍ସ୍ୟଜୀବୀଙ୍କୁ ପରାମର୍ଶ ଦିଆଯାଇଛି। ଗଞ୍ଜାମ ଜିଲ୍ଲାରେ ସାମୁଦ୍ରିକ ମତ୍ସ୍ୟ ବିଭାଗ ପକ୍ଷରୁ ସାଗର ମିତ୍ର ଜରିଆରେ ମତ୍ସ୍ୟଜୀବୀଙ୍କୁ ସଚେତନ କରାଯାଉଛି। ମାଛ ଧରିବା ପାଇଁ ଯେଉଁମାନେ ସମୁଦ୍ର ମଧ୍ୟକୁ ଯାଇଛନ୍ତି ଶୀଘ୍ର ଫେରିଆସିବାକୁ ବିଭାଗ ପକ୍ଷରୁ କୁହାଯାଇଛି। କୂଳରେ ଥିବା ଡଙ୍ଗା ଏବଂ ଜାଲକୁ ସୁରକ୍ଷିତ ସ୍ଥାନରେ ରଖିବାକୁ ମତ୍ସ୍ୟଜୀବୀଙ୍କୁ ବିଭାଗ ପରାମର୍ଶ ଦେଇଛି। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକିରେ ଶେଷ ହେଲା। ଆମର ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଅପରାହ୍ନ 2:32ରେ।
1: ଆକାଶବାଣୀ କଟକ ଆମର ସ୍ୱାସ୍ଥ୍ୟ ଆଜି ଏଥିରେ ଶୁଣନ୍ତୁ ବର୍ଣ୍ଣ ଦୃଷ୍ଟିଦୋଷ ସମ୍ପର୍କରେ ଆଲୋଚନା କରିଛନ୍ତି ଡାକ୍ତର ଅନୁରାଗ ମିଶ୍ର।
2: ବର୍ଣ୍ଣାନ୍ଧ ବ୍ୟକ୍ତିମାନଙ୍କ ମଧ୍ୟରେ ଅଧିକାଂଶ ସବୁ ଜିନିଷ ପରିଷ୍କାର ଦେଖିପାରନ୍ତି, ମାତ୍ର ସେମାନେ ଲାଲ, ସବୁଜ ଓ ନୀଳ ରଙ୍ଗର ଆଲୋକ ଦେଖିପାରନ୍ତି ନାହିଁ। ବର୍ଣ୍ଣାନ୍ଧତ୍ୱ ଅନେକ ପ୍ରକାରର ଅଛି ଏବଂ ଖୁବ୍ ବିରଳ କ୍ଷେତ୍ରରେ ବର୍ଣ୍ଣାନ୍ଧତ୍ୱ ବ୍ୟକ୍ତିଟିଏ ଆଦୌ କୌଣସି ରଙ୍ଗ ଦେଖିପାରେ ନାହିଁ। ସାଧାରଣତଃ ବର୍ଣ୍ଣାନ୍ଧତ୍ୱ କହିଲେ ଲାଲ ଓ ସବୁଜ ରଙ୍ଗକୁ ନ ଜାଣିପାରିବା ହିଁ ବୁଝାଏ ଏବଂ ଅଧିକାଂଶ ବର୍ଣ୍ଣାନ୍ଧ ବ୍ୟକ୍ତି ଏହି ଅସୁବିଧା ଭୋଗ କରିଥାନ୍ତି। ଲାଲ ଓ ସବୁଜ ବର୍ଣ୍ଣକୁ ଚିହ୍ନିପାରନ୍ତି ନାହିଁର ଅର୍ଥ ନୁହେଁ ଯେ ସେହି ବ୍ୟକ୍ତିମାନେ ଲାଲ ଓ ସବୁଜ ରଙ୍ଗକୁ ମିଶାଇ ଦିଅନ୍ତି। ତାହାର ଅର୍ଥ ଏହା ଯେ ଯେଉଁ ରଙ୍ଗରେ ଲାଲ ଓ ସବୁଜ ରଙ୍ଗର ଆଭାସ ଥାଏ ସେମାନେ ସେହି ରଙ୍ଗକୁ ଧରିପାରନ୍ତି ନାହିଁ। ଉଦାହରଣ ସ୍ୱରୂପ ଜଣେ ଲାଲ ଓ ସବୁଜ ରଙ୍ଗ ପାଇଁ ବର୍ଣ୍ଣାନ୍ଧ ବ୍ୟକ୍ତି ନୀଳ ଏବଂ ବାଇଗଣୀ ରଙ୍ଗ ମଧ୍ୟରେ ଦ୍ୱନ୍ଦ୍ୱରେ ପଡ଼େ, କାରଣ ବାଇଗଣୀ ରଙ୍ଗରେ ଥିବା ଲାଲ ଅଂଶଟିକୁ ସେ ଧରିପାରେ ନାହିଁ। ତେଣୁ ଲାଲ, ସବୁଜ, ନାରଙ୍ଗୀ, ମାଟିଆ, ବାଇଗଣୀ, ଗୋଲାପୀ ଓ ଧୂସର ରଙ୍ଗଗୁଡ଼ିକର ବର୍ଣ୍ଣାଳୀରେ ସେହି ବ୍ୟକ୍ତିମାନଙ୍କର ରଙ୍ଗ ଚିହ୍ନିବାରେ ଅସୁବିଧା ହୁଏ। ଏଭଳିକି କଳା ରଙ୍ଗଟିକୁ ମଧ୍ୟ ସେମାନେ ଗାଢ଼ ସବୁଜ ବା ଗାଢ଼ ନୀଳ ରଙ୍ଗ ବୋଲି ଭ୍ରମରେ ପଡ଼ିଥାନ୍ତି। ବର୍ଣ୍ଣ ଚିହ୍ନି ନପାରିବାର ଅପାରଗତାକୁ 3 ପ୍ରକାରରେ ବିଭକ୍ତ କରାଯାଇଥାଏ, ଯଥା ସାମାନ୍ୟ, ମଧ୍ୟମ ଓ ଗୁରୁତର। ଗୁରୁତର ବର୍ଣ୍ଣାନ୍ଧ ନହେଲେ ସାଧାରଣତଃ କେହି ସଚେତନ ନଥାନ୍ତି ଯେ ସେମାନେ ବର୍ଣ୍ଣାନ୍ଧତ୍ୱ ଦ୍ୱାରା ଆକ୍ରାନ୍ତ। ସାମାନ୍ୟ, ମଧ୍ୟମ ବା ଗୁରୁତର, ଏଥିରୁ ଯେଉଁ ଧରଣର ବର୍ଣ୍ଣାନ୍ଧତ୍ୱ ଦ୍ୱାରା ବ୍ୟକ୍ତିଟି ଆକ୍ରାନ୍ତ ସେହି ଅନୁସାରେ ସେ ସେତିକିଟି ରଙ୍ଗ ଚିହ୍ନିପାରେ। ବର୍ଣ୍ଣାନ୍ଧତ୍ୱ ସାଧାରଣତଃ ଜନ୍ମଗତ ଅବସ୍ଥା। ସାଧାରଣତଃ ଲାଲ ବା ସବୁଜ ରଙ୍ଗର ବର୍ଣ୍ଣାନ୍ଧତ୍ୱ ବ୍ୟକ୍ତିଟିଏ ତା'ର ବାପା ମାଙ୍କ ପାଖରୁ ଉତ୍ତରାଧିକାରୀ ସୂତ୍ରରେ ଏହା ପାଇଥାଏ। ଜିନ୍ରେ ଥିବା ଏକ୍ସ କ୍ରୋମୋଜୋମ୍ ଦ୍ୱାରା ବାହିତ ହୋଇ ଏହା ଆସିଥାଏ ଏବଂ ଏହା ହିଁ ହେଉଛି କାରଣ ଯେ ମହିଳାମାନଙ୍କ ଅପେକ୍ଷା ପୁରୁଷମାନେ ଏହାଦ୍ୱାରା ଅଧିକ ଆକ୍ରାନ୍ତ ହୋଇଥାନ୍ତି। କେତେକ ବ୍ୟକ୍ତି ମଧୁମେହ, ଚର୍ମଗତ ରୋଗ, ଯକୃତଜନିତ ରୋଗ ପ୍ରଭୃତି ବହୁ ଦିନ ଧରି ଭୋଗିଲେ ଏହି ରୋଗରେ ଆକ୍ରାନ୍ତ ହୋଇଥାନ୍ତି। ଯଦି ଜଣେ ବର୍ଣ୍ଣାନ୍ଧତ୍ୱକୁ ସାଙ୍ଗରେ ନେଇ ଆସିଛି ତେବେ ତାହା ଜୀବନସାରା ପାଇଁ ତାଙ୍କ ସାଙ୍ଗରେ ରହିବ। ଆଖିର ଦୃଷ୍ଟିପଟଳ ବା ରେଟିନାରେ 2 ପ୍ରକାରର ଆଲୋକ ସମ୍ବେଦନଶୀଳ କୋଷ ଥାଏ, ଯାହାକୁ ରଡ୍ସ ଏବଂ କୋନ୍ସ ବୋଲି କୁହାଯାଏ। ଦୃଷ୍ଟିପଟଳ ଯାହାକି ଆଖିର ପଛପାଖରେ ଥାଏ ଏବଂ ଛବି ପ୍ରସ୍ତୁତ କରେ, ଏହି କୋଷଗୁଡ଼ିକ ସେହି ଦୃଷ୍ଟିପଟଳରେ ଥାନ୍ତି। ରଡ୍ଗୁଡ଼ିକ ରାତିରେ ବା ଅଳ୍ପ ଆଲୋକିତ ଅବସ୍ଥାରେ ଆମକୁ ଦେଖିବାରେ ସାହାଯ୍ୟ କରନ୍ତି, କିନ୍ତୁ କୋନ୍ଗୁଡ଼ିକ ଦିନରେ କାର୍ଯ୍ୟ କରନ୍ତି ଏବଂ ରଙ୍ଗ ଚିହ୍ନିବାରେ ସାହାଯ୍ୟ କରନ୍ତି।

0: তিনি প্রকার কোন কোষ অছন্তি এবং প্রত্যেক কোষ অলগা অলগা আলোক তরঙ্গ প্রতি সংবেদনশীল। গোটিয়ে প্রকার কোন সবুজ আলোককে ধরিপারে, অন্যটি নীল আলোককে এবং তৃতীয়টি লাল আলোক প্রতি সংবেদনশীল হইথায়। আমি যেতবে কোণী বস্তুকে চাহু, আলোক সে বস্তু আসি আমার আখিরে পড়ে ও কোন্র কোষগুড়ি সক্রিয় করায়। তাপরে আম মস্তিষ্ক কোন কোষরু আসুথিবা সংকেতকু ব্যাখ্যা করে, যা ফলরে আমি বস্তুর রঙটিকু জানিপারু। লাল, সবুজ এবং নীল রঙগুড়িকর একাসাঙ্গে সম্মিলিত ভাবে কার্য করতে, যা ফলরে আমি সমুদায় রঙ বর্ণালীকু দেখিপারু। বর্ণান্ধত্বর সঠিক কারণ জানিবা পাই এবে সুদ্ধা গবেষণা চালিছি, কিন্তু বিশ্বাস করা যায় যে বর্ণান্ধত্ব দোষযুক্ত কোনগুড়িক দ্বারা বা সময় সময়ের কোন ঠু মস্তিষ্ক পর্যন্ত যা রাস্তায় কিছু দোষ থিলে এই রোগ ঘটি থাকে। বর্ণান্ধত্বর চিকিৎসা কষ্টদায়ক। উত্তরাধিকারী সূত্রে পাইথিবা বর্ণান্ধত্বর কোনসি চিকিৎসা বর্তমান পাই নাহিঁ, কিন্তু এই উত্তরাধিকারী সূত্রে পাইথিবা বর্ণান্ধ ব্যক্তিমানঙ্ক নিমন্তে আশার এক ক্ষুদ্র ঝলক বর্তমান দেখা দেইছি। জিন বা উত্তরাধিকারী সূত্রে মিলুথিবা জ্ঞান সম্বন্ধে বৈষয়িক গবেষণা কহে যে যদি আখিরে কোনসি প্রকারে এই জেনেটিক ম্যাটেরিয়ালকু ইনজেক্ট করে দিয়া যাই পারে, তবে অবস্থার উন্নতি আসিপারে, কিন্তু বর্তমান পর্যন্ত এহা কোনসি মানুষ উপরে পরীক্ষা করা যাই নাহিঁ, কেবল মাঙ্কড় মানঙ্ক উপরে পরীক্ষা করা যাই প্রমাণিত হইছি।
1: ଆମର ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମରେ ଶୁଣୁଥିଲେ ବର୍ଣ୍ଣଦୃଷ୍ଟି ଦୋଷ ସମ୍ପର୍କରେ ଆଲୋଚନା କରିଥିଲେ ଡାକ୍ତର ଅନୁରାଗ ମିଶ୍ର। ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି 308.6 meter ତଥା 972 kHz ଯୋଗେ। ଏହି ପ୍ରସାରଣ ଡିଟିଏଚ୍ ଏବଂ ଲାଇଭ୍ ଷ୍ଟ୍ରିମିଂ ଆପ୍ ଯୋଗେ ମଧ୍ୟ ପ୍ରଚାରିତ। ସମୟ 7:15 ହେବାକୁ ଯାଉଛି। ଶୁଣନ୍ତୁ ଓଡ଼ିଆରେ ସମ୍ବାଦ।
2: ଆକାଶବାଣୀ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମର 136ତମ ସଂସ୍କରଣରେ ଆଜି ପୂର୍ବାହ୍ନ 11:00 ଦେଶବାସୀଙ୍କ ସହ ଭାବ ବିନିମୟ କରିବେ ପ୍ରଧାନମନ୍ତ୍ରୀ ମୋଦି। ବିକଶିତ ଭାଇବ୍ରାଣ୍ଟ ଭିଲେଜ୍ କାର୍ଯ୍ୟକ୍ରମର ପ୍ରତିଯୋଗୀଙ୍କ ସହ ଆଜି ଅପରାହ୍ନରେ ବାର୍ତ୍ତାଳାପ କରିବେ ପ୍ରଧାନମନ୍ତ୍ରୀ। ତ୍ରିରାଷ୍ଟ୍ରୀୟ ଗସ୍ତ ଶେଷ କରି ସ୍ୱଦେଶ ପ୍ରତ୍ୟାବର୍ତ୍ତନ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଦାବି ପୂରଣ ଲାଗି ସରକାରଙ୍କ ସହମତି ପରେ ଆନ୍ଦୋଳନ ପ୍ରତ୍ୟାହୃତ କଲା ସିଜେପି। ଶିକ୍ଷା ମନ୍ତ୍ରଣାଳୟର ଅତିରିକ୍ତ ଦାୟିତ୍ୱରେ କେନ୍ଦ୍ରମନ୍ତ୍ରୀ ପ୍ରହ୍ଲାଦ ଯୋଶୀ। ଲୋକସଭାରେ ଆସନ୍ତାକାଲି ଆଗତ ହେବ ସାଧାରଣ ପରୀକ୍ଷା ସଂଶୋଧନ ବିଧେୟକ ଏବଂ କାର୍ଗିଲ୍ ଯୁଦ୍ଧରେ ଭାରତୀୟ ସେନାର ବୀରତ୍ୱ ଓ ତ୍ୟାଗକୁ ସ୍କରଣ କରି ଆଜି ଦେଶ ପାଳନ କରୁଛି କାର୍ଗିଲ୍ ବିଜୟ ଦିବସର 27ତମ ବାର୍ଷିକୀ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ପୂର୍ବାହ୍ନ 11:00 ବେଳେ ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମରେ ଦେଶବାସୀଙ୍କ ସହ ଭାବ ବିନିମୟ କରିବେ। ଏହା ହେବ ମନ୍ କି ବାତ୍ର 136ତମ ସଂସ୍କରଣ। ଆକାଶବାଣୀ ଓ ଦୂରଦର୍ଶନର ସମସ୍ତ ନେଟୱାର୍କ, ଆକାଶବାଣୀ ୱେବ୍ସାଇଟ୍ ଓ ନ୍ୟୁଜ୍ ଅନ୍ ଏଆଇଆର୍ ମୋବାଇଲ୍ ଆପ୍ରେ ଏହି କାର୍ଯ୍ୟକ୍ରମ ଉପଲବ୍ଧ ହେବ। ଆକାଶବାଣୀ, ଡିଡି ନ୍ୟୁଜ୍, ପିଏମ୍ଓ ଏବଂ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ୟୁଟ୍ୟୁବ୍ ଚ୍ୟାନେଲ୍ରେ ମଧ୍ୟ ଏହାର ସିଧା ପ୍ରସାରଣ କରାଯିବ। ହିନ୍ଦୀ ଭାଷାରେ ପ୍ରସାରଣ ପରେ ଆକାଶବାଣୀରେ ଏହି କାର୍ଯ୍ୟକ୍ରମର ଆଞ୍ଚଳିକ ଭାଷାନ୍ତରଣ ପ୍ରସାରଣ କରାଯିବ। ରାତି 8:00 ଆଞ୍ଚଳିକ ଭାଷାନ୍ତରଣର ପୁନଃ ପ୍ରସାରଣ କରାଯିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଅପରାହ୍ନ 4:30 ଆଭାସୀ ଜରିଆରେ ବିକଶିତ ଭାଇବ୍ରାଣ୍ଟ ଭିଲେଜ୍ କାର୍ଯ୍ୟକ୍ରମର ପ୍ରତିଯୋଗୀଙ୍କ ସହ ବାର୍ତ୍ତାଳାପ କରିବେ। କାର୍ଯ୍ୟକ୍ରମରେ ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରୁ 400 ଜଣ ଯୁବ ପ୍ରତିଯୋଗୀ ପ୍ରତିନିଧିତ୍ୱ କରି ପ୍ରଧାନମନ୍ତ୍ରୀଙ୍କ ସହ ଆଲୋଚନା କରିବେ। ବିକଶିତ ଭାଇବ୍ରାଣ୍ଟ ଭିଲେଜ୍ କାର୍ଯ୍ୟକ୍ରମ 2026 ଗତମାସ 4 30 ତାରିଖ ପର୍ଯ୍ୟନ୍ତ 2 ପର୍ଯ୍ୟାୟରେ ଲଦାଖ, ହିମାଚଳ ପ୍ରଦେଶ ଏବଂ ଉତ୍ତରାଖଣ୍ଡର 74 ଗ୍ରାମକୁ ନେଇ ଅନୁଷ୍ଠିତ ହୋଇଥିଲା। ଦେଶବ୍ୟାପୀ ଅନ୍ଲାଇନ୍ କ୍ୱିଜ୍ ପ୍ରତିଯୋଗିତା ଜରିଆରେ ପ୍ରତିଯୋଗୀମାନଙ୍କୁ ଏଥିରେ ଚୟନ କରାଯାଇଥିଲା। 3 lakh+ ଅଧିକ ଯୁବ ପ୍ରତିଯୋଗୀ ଏହି ଅନ୍ଲାଇନ୍ କ୍ୱିଜ୍ ପ୍ରତିଯୋଗିତାରେ ଭାଗ ନେଇଥିଲେ। କାର୍ଯ୍ୟକ୍ରମରେ ପ୍ରତିଯୋଗୀମାନେ ସ୍ଥାନୀୟ ଜନସାଧାରଣଙ୍କ ସହ ରହି ସ୍ୱଚ୍ଛତା ଅଭିଯାନ, ସରକାରୀ ଯୋଜନା ସମ୍ପର୍କରେ ସଚେତନତା ସୃଷ୍ଟି କରିବା, ଯୁବ ସମ୍ମିଳନୀ ଆୟୋଜନ, ସାଂସ୍କୃତିକ ଆଦାନ ପ୍ରଦାନ କାର୍ଯ୍ୟକ୍ରମ, ଚାରାରୋପଣ ଅଭିଯାନ, କ୍ଷୁଦ୍ର ମଡେଲ ପଞ୍ଚାୟତ ଏବଂ ସ୍ଥାନୀୟ କାରିଗରଙ୍କ ସହ ଆଲୋଚନା କରି ବିଭିନ୍ନ ପ୍ରତିଷ୍ଠାନ ପରିଦର୍ଶନ କରିଥିଲେ। କାର୍ଯ୍ୟକ୍ରମରେ ପ୍ରତିଯୋଗୀମାନେ ଭାରତର ସୀମାବର୍ତ୍ତୀ ଅଞ୍ଚଳର ସାମାଜିକ, ଆର୍ଥିକ ପରିଦୃଶ୍ୟ, ସାଂସ୍କୃତିକ ଐତିହ୍ୟ ଏବଂ ବିକାଶ ସମ୍ବନ୍ଧୀୟ ଆବଶ୍ୟକତାଗୁଡ଼ିକ ସମ୍ପର୍କରେ ପରିଚିତ ହୋଇଥିଲେ। ତ୍ରିରାଷ୍ଟ୍ରୀୟ ଗସ୍ତ ଶେଷ କରି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ସକାଳେ ନୂଆଦିଲ୍ଲୀରେ ପହଞ୍ଚିଛନ୍ତି।

ସେ ମାଲଡୋଭା, ଉତ୍ତର ମାସିଡୋନିଆ ଏବଂ ରୋମାନିଆ ଗସ୍ତରେ ଯାଇ ସେହିସବୁ ଦେଶଗୁଡ଼ିକର ରାଷ୍ଟ୍ରାଧ୍ୟକ୍ଷଙ୍କ ସହ ପ୍ରତିନିଧିମଣ୍ଡଳୀ ସ୍ତରୀୟ ଆଲୋଚନା କରିଥିଲେ। ଶ୍ରୀମତୀ ମୁର୍ମୁ ଦ୍ୱିପାକ୍ଷିକ ସମ୍ପର୍କ ଦୃଢ଼ କରିବା ଏବଂ ବ୍ୟବସାୟ, ଶିକ୍ଷା, ଡିଜିଟାଲ୍ ପ୍ରଯୁକ୍ତିବିଦ୍ୟା, ନବସୃଜନ ଓ ନବୀକରଣୀୟ ଶକ୍ତି କ୍ଷେତ୍ରରେ ସହଯୋଗ ବୃଦ୍ଧି ନେଇ ମତ ବିନିମୟ କରିଥିଲେ। ମାଲଡୋଭା ଏବଂ ଉତ୍ତର ମାସିଡୋନିଆକୁ ଏହା କୌଣସି ଭାରତୀୟ ରାଷ୍ଟ୍ରପତିଙ୍କ ପ୍ରଥମ ଗସ୍ତ ଥିଲା। ରୋମାନିଆକୁ ତିନି ଦଶକରୁ ଅଧିକ ସମୟ ପରେ ଭାରତର ରାଷ୍ଟ୍ରପତି ସେଠାକୁ ଯାତ୍ରା କରିଥିଲେ। ରାଷ୍ଟ୍ରପତି ମୁର୍ମୁ ରୋମାନିଆର ପ୍ରଧାନମନ୍ତ୍ରୀ ତଥା ସଂସଦୀୟ ନେତାଙ୍କ ସହ ସାକ୍ଷାତ ଆଲୋଚନା କରିବା ସହ ଭାରତ ରୋମାନିଆ ବ୍ୟବସାୟୀ ଫୋରମକୁ ସମ୍ବୋଧନ କରିଥିଲେ। ରାଷ୍ଟ୍ରପତି ମୁର୍ମୁ ସେଠାରେ ପ୍ରବାସୀ ଭାରତୀୟଙ୍କ ସହ ମତ ବିନିମୟ କରିଥିଲେ। ଏହି ଅବସରରେ ବୁଖାରେଷ୍ଟଠାରେ ପ୍ରବାସୀ ଭାରତୀୟଙ୍କ ପକ୍ଷରୁ ଆୟୋଜିତ ସ୍ୱାଗତ ସମାବେଶକୁ ସମ୍ବୋଧନ କରି ରାଷ୍ଟ୍ରପତି ସେମାନଙ୍କର ମାତୃଭୂମି ସହ ରହିଥିବା ଦୃଢ଼ ସମ୍ପର୍କ ଉପରେ ଆଲୋକପାତ କରିଥିଲେ। ଗସ୍ତ ଅବସରରେ ରାଷ୍ଟ୍ରପତି ସେଠାକାର ଶହୀଦ ସ୍କୃତିପୀଠରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ସାର୍ବଜନୀନ ସେବା ଏବଂ ଦ୍ୱିପାକ୍ଷିକ ସମ୍ପର୍କ କ୍ଷେତ୍ରରେ ତାଙ୍କ ଅବଦାନକୁ ସ୍ୱୀକୃତି ପ୍ରଦାନ ସ୍ୱରୂପ ବୁଖାରେଷ୍ଟ ଅର୍ଥନୈତିକ ଅଧ୍ୟୟନ ବିଶ୍ୱବିଦ୍ୟାଳୟ ରାଷ୍ଟ୍ରପତି ମୁର୍ମୁଙ୍କୁ ସମ୍ମାନସୂଚକ ଡକ୍ଟରେଟ୍ ଉପାଧି ପ୍ରଦାନ କରିଥିଲା। ସିକ୍କିମ୍ର ନାଥୁଲା ମାର୍ଗରୁ କୈଳାସ ମାନସରୋବର ଯାତ୍ରା ଶେଷ କରି ପଞ୍ଚମ ଦଳ ଗ୍ୟାଙ୍ଗଟକ୍କୁ ପ୍ରତ୍ୟାବର୍ତ୍ତନ କରିଛି। ଯାତ୍ରାର ସଫଳ ଆୟୋଜନ ନେଇ ସିକ୍କିମ୍ର ପର୍ଯ୍ୟଟନ ବିକାଶ ନିଗମ ଗ୍ୟାଙ୍ଗଟକ୍ଠାରେ ଏକ ସମ୍ମାନ ସମାରୋହ ଆୟୋଜନ କରିଥିଲା। ସମାରୋହରେ ଯାତ୍ରୀମାନେ ସେମାନଙ୍କ ଅଭିଜ୍ଞତା ସମ୍ପର୍କରେ ମତ ଉପସ୍ଥାପନ କରିଥିଲେ। ଚଳିତ ବର୍ଷ ନାଥୁଲା ମାର୍ଗ ଦେଇ ମୋଟ 10ଟି ଦଳ କୈଳାସ ମାନସରୋବର ଯାତ୍ରା କରୁଛନ୍ତି। ସମସ୍ତ ଦାବି ପୂରଣ ଲାଗି ସରକାର ସହମତି ପ୍ରକାଶ କରିବା ପରେ ସିଜେପି ଆନ୍ଦୋଳନ ପ୍ରତ୍ୟାହୃତ କରିଛି। ଗତକାଲି କେନ୍ଦ୍ରମନ୍ତ୍ରୀ ଜେପି ନଡ୍ଡା ଏବଂ ଡକ୍ଟର ଜିତେନ୍ଦ୍ର ସିଂ ସିଜେପି ପ୍ରତିନିଧି ମଣ୍ଡଳୀ ସହ ତୃତୀୟ ପର୍ଯ୍ୟାୟ ଆଲୋଚନା କରିବା ପରେ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଛି। ପରୀକ୍ଷା ବ୍ୟବସ୍ଥାରେ ସଂସ୍କାର ଓ ପ୍ରଶ୍ନପତ୍ର ପ୍ରଘଟ ଘଟଣାକୁ ପ୍ରତିହତ କରିବା ଲକ୍ଷ୍ୟ ନେଇ ଦାବିଗୁଡ଼ିକ ଉପରେ ବୈଠକରେ ଆଲୋଚନା ହୋଇଥିଲା। ନୂଆଦିଲ୍ଲୀରେ ସିଜେପି ପ୍ରତିନିଧି ମଣ୍ଡଳୀ ସହିତ ଏକ ମିଳିତ ସାମ୍ବାଦିକ ସମ୍ମିଳନୀରେ ମନ୍ତ୍ରୀ ଶ୍ରୀ ନଡ୍ଡା ସିଜେପିର ଦାବିଗୁଡ଼ିକ ପ୍ରତି ସରକାର ସହମତି ପ୍ରକାଶ କରିଥିବା କହିଥିଲେ। ସେ କହିଥିଲେ ପ୍ରତିବାଦକାରୀଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ କିମ୍ବା ସେମାନଙ୍କ ବିରୋଧରେ ମାମଲା ରୁଜୁ କରାଯିବ ନାହିଁ। ଇତିମଧ୍ୟରେ ପଞ୍ଜିକୃତ ହୋଇଥିବା ମାମଲାଗୁଡ଼ିକୁ ପ୍ରତ୍ୟାହାର କରାଯିବ ବୋଲି ଶ୍ରୀ ନଡ୍ଡା ସ୍ୱଷ୍ଟ କରିଥିଲେ। କ୍ଷତିପୂରଣ ପ୍ରସଙ୍ଗରେ ଶ୍ରୀ ନଡ୍ଡା କହିଥିଲେ ଏଥିପାଇଁ ସରକାରଙ୍କ ପୂର୍ଣ୍ଣ ସହାନୁଭୂତି ରହିଛି ଏବଂ ନୀତିନିୟମ ଅନୁଯାୟୀ ସର୍ବାଧିକ କ୍ଷତିପୂରଣ ପ୍ରଦାନ କରିବାକୁ ନିଶ୍ଚିତ କରାଯିବ। ଅନ୍ୟପକ୍ଷରେ ସିଜେପିର ମୁଖ୍ୟ ମୁଖପାତ୍ର ସୌରଭ ଦାସ ସମ୍ମିଳନୀରେ ସଦ୍ଭାବନାର ସହିତ ଆନ୍ଦୋଳନ ପ୍ରତ୍ୟାହାର କରି ନିଆଯାଇଥିବା ନେଇ ଘୋଷଣା କରିଥିଲେ। କେନ୍ଦ୍ରମନ୍ତ୍ରୀ ପ୍ରହ୍ଲାଦ ଯୋଶୀଙ୍କୁ ନୂଆ ଶିକ୍ଷାମନ୍ତ୍ରୀ ଭାବେ ଦାୟିତ୍ୱ ଦିଆଯାଇଛି। ସେ ନିଜ ବିଭାଗ ସହ ଅତିରିକ୍ତ ଭାବେ ଶିକ୍ଷା ମନ୍ତ୍ରଣାଳୟ ଦାୟିତ୍ୱ ତୁଲାଇବେ। ଶ୍ରୀ ଯୋଶୀ ଏବେ କେନ୍ଦ୍ର ମନ୍ତ୍ରିମଣ୍ଡଳରେ ଉପଭୋକ୍ତା ବ୍ୟାପାର, ଖାଦ୍ୟ ଏବଂ ଯୋଗାଣ ତଥା ନୂତନ ନବୀକରଣୀୟ ଶକ୍ତି ମନ୍ତ୍ରଣାଳୟ ବିଭାଗ ଦାୟିତ୍ୱରେ ଅଛନ୍ତି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କହିଛନ୍ତି କେନ୍ଦ୍ରମନ୍ତ୍ରୀ ପରିଷଦରୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଗ୍ରହଣ କରାଯାଇଛି। ଲୋକସଭାରେ ଆସନ୍ତାକାଲି ସରକାର ସାଧାରଣ ପରୀକ୍ଷା ସଂଶୋଧନ ବିଧେୟକ 2026 ଆଗତ କରିବେ। ଲୋକସଭାର ଆସନ୍ତାକାଲି କାର୍ଯ୍ୟସୂଚୀରେ ଏହି ବିଧେୟକକୁ ସାମିଲ କରାଯାଇଛି। କେନ୍ଦ୍ରମନ୍ତ୍ରୀ ଡକ୍ଟର ଜିତେନ୍ଦ୍ର ସିଂ ଏହି ବିଧେୟକ ଉପସ୍ଥାପନ କରିବେ। ଏହାର ଉଦ୍ଦେଶ୍ୟ ହେଉଛି ସାଧାରଣ ପରୀକ୍ଷା ଅଧିନିୟମ 2024 ହୋଇଥିବା ସଂଶୋଧନଗୁଡ଼ିକୁ ଗ୍ରହଣ କରିବା। ଗତ ଶୁକ୍ରବାର କେନ୍ଦ୍ର ମନ୍ତ୍ରିମଣ୍ଡଳ ପ୍ରଶ୍ନପତ୍ର ପ୍ରଘଟ ଏବଂ ପରୀକ୍ଷାରେ ଅନିୟମିତତା ଘଟଣାରେ ତ୍ୱରିତ କାର୍ଯ୍ୟାନୁଷ୍ଠାନ ସ୍ୱରୂପ ଫାଷ୍ଟ ଟ୍ରାକ୍ କୋର୍ଟ ସ୍ଥାପନ ଏବଂ ଅଭିଯୁକ୍ତଙ୍କ ଲାଗି ଦଣ୍ଡ ବ୍ୟବସ୍ଥା କରିବା ସମ୍ବନ୍ଧୀୟ ବିଧେୟକକୁ ମଞ୍ଜୁରୀ ପ୍ରଦାନ କରିଥିଲା। କାର୍ଗିଲ ବିଜୟ ଦିବସର 27ତମ ବାର୍ଷିକୀ ଆଜି ଦେଶବ୍ୟାପୀ ପାଳନ କରାଯାଉଛି। 1999 କାର୍ଗିଲ ଯୁଦ୍ଧରେ ପ୍ରତିକୂଳ ପାଗ ସତ୍ତ୍ୱେ ଶତ୍ରୁକୁ ପରାସ୍ତ କରିବାରେ ଭାରତୀୟ ସୈନ୍ୟମାନଙ୍କର ବୀରତ୍ୱ ଏବଂ ତ୍ୟାଗକୁ ଆଜି ସ୍କରଣ କରାଯାଉଛି। ପାକିସ୍ତାନ ବିପକ୍ଷରେ ଅପରେସନ୍ ବିଜୟ ମାଧ୍ୟମରେ ଭାରତର ବଡ଼ ସଫଳତାକୁ ମନେ ପକାଇବା ସହିତ ଶହୀଦ ଯବାନଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବା ହେଉଛି ଆଜିର ଦିବସର ମୁଖ୍ୟ ଉଦ୍ଦେଶ୍ୟ। ଏହି ଅପରେସନ୍ ମାଧ୍ୟମରେ ଭାରତୀୟ ସେନାବାହିନୀ ଜମ୍ମୁ କାଶ୍ମୀରର କାର୍ଗିଲ ଜିଲ୍ଲାରୁ ପାକିସ୍ତାନୀ ଆତଙ୍କବାଦୀ ଓ ଅନୁପ୍ରବେଶକାରୀଙ୍କୁ ନିପାତ କରିବାରେ ସଫଳ ହୋଇଥିଲା। ଆଜି କାର୍ଗିଲ ବିଜୟ ଦିବସର ମୁଖ୍ୟ କାର୍ଯ୍ୟକ୍ରମ ଲଦାଖର ଦ୍ରାସ ସ୍ଥିତ କାର୍ଗିଲ ଯୁଦ୍ଧ ସ୍ମାରକୀଠାରେ ଅନୁଷ୍ଠିତ ହେଉଛି। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ କାର୍ଗିଲ ଯୁଦ୍ଧ ସ୍ମାରକୀରେ ଆଜି ଶହୀଦ ବୀର ଯବାନମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବେ। ଏହି ଅବସରରେ ଶ୍ରୀ ସିଂ ଏକ ୱାକ୍ ଥ୍ରୁ ପୋର୍ଟାଲର ଆଭାସୀ ଜରିଆରେ ଉଦ୍ଘାଟନ କରିବା ସହ ବୀର ନାରୀ ଏବଂ ବୀର ମାତାଙ୍କ ସହ ବାର୍ତ୍ତାଳାପ କରିବେ। ପ୍ରତିରକ୍ଷା ମନ୍ତ୍ରୀ ଶୌର୍ଯ୍ୟ ବିଜୟ ଯାତ୍ରା ମୋଟର ସାଇକେଲ ର୍ୟାଲିର ମଧ୍ୟ ଆଜି ଶୁଭାରମ୍ଭ କରିବେ।
ଦେଶବ୍ୟାପୀ ଆଜି କାର୍ଗିଲ୍ ବିଜୟ ଦିବସ ପାଳନ କରାଯାଉଛି। ଏହି ଉପଲକ୍ଷେ ଆକାଶବାଣୀର ପର୍ସନ୍ ବିହାଇଣ୍ଡ ଦ ଷ୍ଟୋରି ଶୀର୍ଷକ କାର୍ଯ୍ୟକ୍ରମରେ କାର୍ଗିଲ୍ ଯୁଦ୍ଧର ବୀର ସୈନିକ ମେଜର ଡିପି ସିଂଙ୍କ ସହ କାର୍ଗିଲ୍ ଯୁଦ୍ଧ ସମ୍ପର୍କରେ ସାକ୍ଷାତ ଆଲୋଚନା ପ୍ରସାରଣ କରାଯିବ। ଆଜି ଅପରାହ୍ନ 12:30ରେ ଏହି କାର୍ଯ୍ୟକ୍ରମ

0: 100.1 ଆକାଶବାଣୀ ଗୋଲ୍ଡ ଚ୍ୟାନେଲ୍ରେ ପ୍ରସାରଣ ହେବ। ଏହି କାର୍ଯ୍ୟକ୍ରମ ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ ଏବଂ ନ୍ୟୁଜ୍ ଅନ୍ ଏଆଇଆର୍ ଅଫିସିଆଲ୍ ୟୁଟ୍ୟୁବ୍ ଚ୍ୟାନେଲ୍ରେ ମଧ୍ୟ ପ୍ରସାରଣ କରାଯିବ। ଭାରତ ଜିମ୍ବାୱେ ମଧ୍ୟରେ ପୁରୁଷ ତିନିଟିକିଆ ଟି ଟ୍ୱେଣ୍ଟି କ୍ରିକେଟ୍ ସିରିଜ୍ର ଆଜି ତୃତୀୟ ତଥା ଅନ୍ତିମ ମ୍ୟାଚ୍ ଖେଳାଯିବ। ହରାରେ ସ୍ୱୋର୍ଟସ୍ କ୍ଲବ୍ରେ ଭାରତୀୟ ସମୟ ଆଜି ଅପରାହ୍ନ 4:30ରେ ମ୍ୟାଚ୍ ଆରମ୍ଭ ହେବ। ଗତକାଲି ଅନୁଷ୍ଠିତ ଦ୍ୱିତୀୟ ମ୍ୟାଚ୍ରେ ଭାରତ 90 ରନ୍ରେ ଜିମ୍ବାୱେକୁ ପରାସ୍ତ କରି ସିରିଜ୍ ବିଜୟୀ ହୋଇଛି। ପ୍ରଥମେ ବ୍ୟାଟିଂ କରି ଭାରତ ନିର୍ଦ୍ଧାରିତ 20 ଓଭରରେ 5 ୱିକେଟ୍ ବିନିମୟରେ 219 ରନ୍ ସ୍କୋର କରିଥିବାବେଳେ ଏହାର ଜବାବରେ ଜିମ୍ବାୱେ 17 ଓଭର 5ଟି ବଲ୍ରେ ସମସ୍ତ ୱିକେଟ୍ ହରାଇ 129 ରନ୍ ସ୍କୋର କରିଥିଲା। ଭାରତୀୟ ସବ୍ଜୁନିୟର ପୁରୁଷ ହକି ଦଳ ଏଫ୍ଆଇଏଚ୍ ୟୁଥ୍ ହକି 5 ଏସିଆନ୍ ଚମ୍ପିୟନ୍ସିପ୍ ବିଜୟୀ ହୋଇଛି। ଫାଇନାଲ୍ ପ୍ରତିଯୋଗିତାରେ ଭାରତ 3-1 ଗୋଲ୍ରେ ପାକିସ୍ତାନକୁ ପରାସ୍ତ କରି ସ୍ୱର୍ଣ୍ଣପଦକ ହାସଲ କରିଛି। ମହିଳା ବର୍ଗରେ ଭାରତୀୟ ସବ୍ଜୁନିୟର ଦଳ ଚୀନ୍ ସହ କଡ଼ା ମୁକାବିଲା ପରେ ରୌପ୍ୟ ପଦକ ହାସଲ କରିଛି। ଉଭୟ ପୁରୁଷ ଏବଂ ମହିଳା ଦଳର ବିଜୟ ପରେ ହକି ଇଣ୍ଡିଆ ଖେଳାଳିମାନଙ୍କ ଲାଗି ଆର୍ଥିକ ପୁରସ୍କାର ଘୋଷଣା କରିଛି। ପୁରୁଷ ହକି ଦଳର ଖେଳାଳିମାନଙ୍କୁ 2 ଲକ୍ଷ ଟଙ୍କା ଲେଖାଏଁ ଏବଂ ସହାୟକ କର୍ମଚାରୀଙ୍କ ଲାଗି 1 ଲକ୍ଷ ଟଙ୍କା ଲେଖାଏଁ ଘୋଷଣା କରାଯାଇଥିବାବେଳେ ମହିଳା ଦଳ ଖେଳାଳିଙ୍କ ଲାଗି 1 ଲକ୍ଷ ଟଙ୍କା ଲେଖାଏଁ ଓ ସହାୟକ କର୍ମଚାରୀଙ୍କ ଲାଗି 50,000 ଟଙ୍କା ଲେଖାଏଁ ଅର୍ଥରାଶି ଘୋଷଣା କରାଯାଇଛି। ମଧ୍ୟପ୍ରଦେଶ ଏବଂ ଓଡ଼ିଶାରେ ଆଜି ପ୍ରବଳରୁ ଅତିପ୍ରବଳ ବର୍ଷା ହେବା ନେଇ ଭାରତୀୟ ପାଣିପାଗ ବିଭାଗ ରେଡ୍ ୱାର୍ଣ୍ଣିଂ ଜାରି କରିଛି। ଛତିଶଗଡ଼, ଗୁଜରାଟ, କୋଙ୍କଣ ଏବଂ ଗୋଆରେ ଆସନ୍ତାକାଲି ପର୍ଯ୍ୟନ୍ତ ପ୍ରବଳ ବର୍ଷା ଜାରି ରହିବ ବୋଲି ସୂଚନା ଦିଆଯାଇଛି। ଏହାବ୍ୟତୀତ ଉପକୂଳବର୍ତ୍ତୀ ଆନ୍ଧ୍ରପ୍ରଦେଶ, ପୂର୍ବ ମଧ୍ୟପ୍ରଦେଶ, ଗାଙ୍ଗେୟ ପଶ୍ଚିମବଙ୍ଗ ଏବଂ ହିମାଚଳ ପ୍ରଦେଶରେ ମଧ୍ୟ ପ୍ରବଳ ବର୍ଷା ସମ୍ଭାବନା ରହିଥିବା ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମର 136ତମ ସଂସ୍କରଣରେ ଆଜି ପୂର୍ବାହ୍ନ 11:00ରେ ଦେଶବାସୀଙ୍କ ସହ ଭାବ ବିନିମୟ କରିବେ ପ୍ରଧାନମନ୍ତ୍ରୀ ମୋଦି। ବିକଶିତ ଭାଇବ୍ରାଣ୍ଟ ଭିଲେଜ୍ କାର୍ଯ୍ୟକ୍ରମର ପ୍ରତିଯୋଗୀଙ୍କ ସହ ଆଜି ଅପରାହ୍ନରେ ବାର୍ତ୍ତାଳାପ କରିବେ ପ୍ରଧାନମନ୍ତ୍ରୀ। ତ୍ରିରାଷ୍ଟ୍ରୀୟ ଗସ୍ତ ଶେଷ କରି ସ୍ୱଦେଶ ପ୍ରତ୍ୟାବର୍ତ୍ତନ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଦାବି ପୂରଣ ଲାଗି ସରକାରଙ୍କ ସହମତି ପରେ ଆନ୍ଦୋଳନ ପ୍ରତ୍ୟାହୃତ କଲା ସିଜେପି। ଶିକ୍ଷା ମନ୍ତ୍ରଣାଳୟର ଅତିରିକ୍ତ ଦାୟିତ୍ୱରେ କେନ୍ଦ୍ରମନ୍ତ୍ରୀ ପ୍ରହ୍ଲାଦ ଯୋଶୀ। ଲୋକସଭାରେ ଆସନ୍ତାକାଲି ଆଗତ ହେବ ସାଧାରଣ ପରୀକ୍ଷା ସଂଶୋଧନ ବିଧେୟକ ଏବଂ କାର୍ଗିଲ୍ ଯୁଦ୍ଧରେ ଭାରତୀୟ ସେନାର ବୀରତ୍ୱ ତ୍ୟାଗକୁ ସ୍କରଣ କରି ଆଜି ଦେଶ ପାଳନ କରୁଛି କାର୍ଗିଲ୍ ବିଜୟ ଦିବସର 27ତମ ବାର୍ଷିକୀ। ସମ୍ବାଦ ଶେଷ ହେଲା।
1: ସକାଳ 7:05ରେ ଆଞ୍ଚଳିକ ସମ୍ବାଦ, 7:10ରେ ଆମର ସ୍ୱାସ୍ଥ୍ୟ ଏବଂ 7:15ରେ ଓଡ଼ିଆରେ ସମ୍ବାଦ ଶୁଣିଲେ। ରିଲେ କରି ପ୍ରଚାର କଲୁ ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରିୟ ଶ୍ରୋତାବନ୍ଧୁ, ଆପଣମାନେ ବର୍ତ୍ତମାନ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ଭେଟି ଦେଉଛୁ ଶିଶୁମାନଙ୍କ ପାଇଁ ଆମ କେନ୍ଦ୍ରର ପ୍ରସ୍ତୁତି ଟିକି ରାଇଜ। ପ୍ରଯୋଜନା କରିଛନ୍ତି ମନୋଜ କୁମାର ପୂଜାରୀ, ଉପସ୍ଥାପନା କରିଛନ୍ତି ରଞ୍ଜନ କୁମାର ବେହେରା ଏବଂ ସୁରଭି ମହାପାତ୍ର।

0: ନମସ୍କାର ପିଲାମାନେ
1: ପିଲାମାନେ ତମମାନେ ତମ ଘରମାନଙ୍କରେ ଜେଜେମା ଜେଜେବାପା ଅଜା ଆଏ ଏମିତି ଗୁରୁଜନ ବ୍ୟକ୍ତିଙ୍କ ସହିତ ମିଳିମିଶି ରହୁଥିବ। ସେମାନେ ତମମାନଙ୍କର ଭଲ ପାଇଁ ସବୁବେଳେ ପରାମର୍ଶ ଦିଅନ୍ତି, ଉପଦେଶ ଦିଅନ୍ତି, କିନ୍ତୁ ବେଳେବେଳେ ତମମାନେ କ'ଣ କର, ଖରାପ ଲାଗେ ବୋଲି ବିରକ୍ତି ଭାବ ପ୍ରକାଶ କର। ତମମାନେ ସବୁ ଚିଡ଼ିଚିଡ଼ି ହୁଅ, କାରଣ ତମମାନଙ୍କୁ ତାହା ସବୁ ଭଲ ଲାଗେନି। କିନ୍ତୁ ପିଲାମାନେ, ତମମାନେ ଯେମିତି ଏବେ ଛୋଟ ଅଛ, ଅଜା ଆଈ ଜେଜେମା ଜେଜେବାପା ମଧ୍ୟ ଦିନେ ଛୋଟ ଥିଲେ, ତେବେ ତାଙ୍କ ସମୟରେ ସେମାନେ କେମିତି ପାଠ ପଢ଼ୁଥିଲେ, ସେମାନଙ୍କର ସାଙ୍ଗସାଥୀଙ୍କ ସହିତ ସେମାନେ କେମିତି ମିଳାମିଶା କରୁଥିଲେ, କ'ଣ ସବୁ ଖାଉଥିଲେ, ଖରା ଛୁଟି ହେଲେ ମାମୁଁ ଘରକୁ ଯାଉଥିଲେ କି ନାହିଁ, ବା ସେତେବେଳର ସବୁ ପରିବେଶ କେମିତି ଥିଲା, ତାଙ୍କ ମୁହଁରୁ ଶୁଣିଲେ ଭାରି ମଜା ଲାଗେ, ଆଉ ସେସବୁ କାହାଣୀ ପରି ଲାଗେ। ଆଜି ଆସ ପିଲାମାନେ, ଜଣେ ଅଜାଙ୍କ ମୁହଁରୁ ତାଙ୍କ ପିଲାଦିନର କଥା ଶୁଣିବା। ଅପା ତାଙ୍କ ସହିତ କଥାବାର୍ତ୍ତା କରୁଛନ୍ତି, ତମମାନେ ଚୁପଚାପ ମନ ଦେଇ ଶୁଣ।

0: ନମସ୍କାର
1: ନମସ୍କାର ନମସ୍କାର
0: ଟିକି ରାଇଜ କାର୍ଯ୍ୟକ୍ରମକୁ ଆମେ ଆପଣଙ୍କୁ ସ୍ୱାଗତ ଜଣାଉଛୁ। ଆପଣଙ୍କ ଜୀବନର ସମସ୍ତ ଅନୁଭୂତିକୁ ଶୁଣିବୁ। ତା ଆଗରୁ ଆମେ ଆପଣଙ୍କର ପରିଚୟ ଜାଣିବାକୁ ଚାହୁଁଛୁ। ଆପଣଙ୍କର ପରିଚୟ ଟିକେ ଦେବେ।
1: ମୁଁ କୃତିଦାସ ମହାପାତ୍ର, ଜନ୍ମ ମୋର କୁମାରାଙ୍କ ଶାସନରେ ଧର୍ମଗାଁ। ପଣ୍ଡିତ ଦାନମ୍ବର ମହାପାତ୍ର ବିଶିଷ୍ଟ ପଣ୍ଡିତ ଶିକ୍ଷକ ଥିଲେ। ସେ ସାହିତ୍ୟ ଏବଂ ସଂସ୍କୃତରେ ଅଗାଢ ଜ୍ଞାନ ତାଙ୍କର। ମୁଁ ସେମାନଙ୍କଠୁ ଅନେକ ପ୍ରେରଣା ପାଇଛି। ପ୍ରାଥମିକ ସ୍କୁଲରେ ପାଠ ପଢ଼ିଲି ମୁଁ ତୃତୀୟ ଶ୍ରେଣୀ ଯାଏ। ତାପରେ ଗଲି ବାଣପୁର ହାଇସ୍କୁଲକୁ, ଏବେ ତା ନାଁ ହେଇଛି ଗୋଦାବରୀ ବିଦ୍ୟାପୀଠ। ସେଠି ମାଟ୍ରିକ ପାସ୍ କଲି।
0: ଯେଉଁ ଛୋଟିଆ ଗାଁଟି ବାଣପୁର ଆପଣ ଯୋଉ କହିଲେ, ବର୍ତ୍ତମାନ ତ ଭଗବତୀଙ୍କ ପୀଠ ହିସାବରେ ଏହା ଖାଲି ଯେ ଓଡ଼ିଶାରେ ନୁହେଁ, ଭାରତ ବର୍ଷରେ ଗୋଟେ ପ୍ରସିଦ୍ଧ ପୀଠ ହିସାବରେ ଆମେ ଜାଣିଛୁ। ଆପଣ ଯେତେବେଳେ ଛୋଟ ଥିଲେ କଣ ଏମିତି ପିଚୁ ରାସ୍ତା ଥିଲା ନା ଏଇ ଭଳିଆ ବଡ ବଡ କୋଠା ଘର ଥିଲା ବିଦ୍ୟାଳୟ ଆପଣଙ୍କର?
1: ଆମେ ସବୁ ହାଇସ୍କୁଲକୁ ଯାଉଥିଲୁ ବର୍ଷା ଦିନେ, ପାଣି କାଦୁଅରେ, ପାଣି ସୁବିଧା ବି ନଥିଲା, କୂଅ ପାଣି ଉପରେ ନିର୍ଭର କରୁଥିଲୁ। ଏହି ପ୍ରକାର ଅବସ୍ଥା ଥିଲା ଗାଁ ମାନଙ୍କର। ଗାଁରେ କୌଣସି ହୋଟେଲ ବି ନଥିଲା।

0: ଯେତେବେଳେ ଛୋଟ ଥିଲେ ସେଇ ସମୟରେ ଆପଣ ମାଟି କାଦୁଅରେ ଖେଳିବା ପାଇଁ ଭଲ ପାଉଥିଲେ?
1: ମୋ ନନା ତ ହଉଛନ୍ତି ଶିକ୍ଷକ, କୃଷିଜୀବୀ, ବହୁତ ଜମିବାଡି ଥିଲା ତାଙ୍କର।
0: ଆପଣ ଜମିକୁ ଯାଆନ୍ତି?
1: ଛୁଟି ଦିନ ମାନଙ୍କରେ ମୁଁ ଜମିକି ଯାଏ।
0: ସେଇ ସମୟରେ ଆପଣ ମାନେ ଯୋଉ ସାଙ୍ଗ ସାଥୀଙ୍କ ମେଳରେ ରହୁଥିଲେ, ଆପଣଙ୍କ ଭିତରେ କେମିତି ସମ୍ପର୍କ ଥିଲା?
1: ସନ୍ଧ୍ୟା 4ଟାରୁ ସ୍କୁଲ ଫେରିଲେ ଆମେ ଯାଉଥିଲୁ ଗୋଟେ ଜାଗାକୁ ଖେଳିବା ପାଇଁ। ଜାଗାଟି ନେଲା ବାଉରିଗଡିଆ। ବାଉରିଗଡିଆ ସତ୍ୟଜିତ ଆମର ତୀର୍ଥକ୍ଷେତ୍ର ଥିଲା, ସେଇଠିକି ଯାଇକିରି ଆମେ ଖେଳାଖେଳି କରୁ। ମୁଁ ରିଙ୍ଗବଲ୍ ଖେଳେ, ବ୍ୟାଡମିଣ୍ଟନ ଖେଳେ, ଭଲିବଲ୍ ଖେଳେ। ଆଉ ଗୋଟେ ନୂଆ କଥା କହିବି, ଡାଳ ମାଙ୍କୁଡ଼ି ଖେଳ ପ୍ରିୟ ଖେଳ ଥିଲା ଆମମାନଙ୍କର। ଡାଳ ମାଙ୍କୁଡ଼ି ଖେଳ ମାନେ ପଛରେ ଚଢିକିରି ଡିଆଁ ଡେଇଁ କରିବୁ। ମୁଁ ମଧ୍ୟ ଡ୍ରାମାରେ ପାର୍ଟ ନେଇଛି। ଗାଁର 2 ମାସ ଗ୍ରୀଷ୍ମ ଛୁଟି ହଉଥିଲା। ଯୁବକ ଅବସ୍ଥାରେ ବୁଢା ପାଠ କରିଛୁ। ଯୁବକ ଅବସ୍ଥାରେ 18-19 ବର୍ଷରେ ବୁଢା ପାଠ କରିଛି। ରାଜା ନଥାଏ, ରାଜା ପାଠ କରିଛି। ଗୁପ୍ତି ମାନଙ୍କରେ ଏଇସବୁ କଥା କରୁ।
0: ଆପଣ ଯେତେବେଳେ ରାଜା ବେଶ ହଉଥିଲେ କଣ କଣ ସବୁ ପିନ୍ଧୁଥିଲେ?
1: ରାଜା ବେଶ ଯୋଉ ହଉଥିଲି ପୁରା ରାଜାଙ୍କର ଡ୍ରେସ ପିନ୍ଧୁଥିଲି। ପୁକୁଟ ଜରି ପକା ଡ୍ରେସ ପିନ୍ଧିବାକୁ ପଡୁଥିଲା।
0: ଆପଣ ସେଇ ସମୟରେ ନିଜକୁ ରାଜା ବୋଲି ଭାବନ୍ତି?
1: ଫିଲିଙ୍ଗ ଆସିଯାଏ ଗୋଟେ।
0: ଛୋଟବେଳେ ଆପଣ କଣ ଖାଇବାକୁ ପସନ୍ଦ କରନ୍ତି?
1: ଘରେ ଚୁଡା ଜଳଖିଆ, ଫାଷ୍ଟ ଫୁଡ୍ ଏସବୁ ସେତେବେଳେ ଥିଲା। ଭାତ ତରକାରୀ ଖାଇକି 2 କିଲୋମିଟର ଚାଲିକି ଯିବୁ ହାଇସ୍କୁଲକୁ।
0: ଆପଣଙ୍କର ସେଇ ସମୟରେ କେମିତି ଥିଲା ଗାଁ ପରିବେଶ?
1: ପ୍ରାକୃତିକ ପରିବେଶ ଥିଲା, ଗଛ ପତ୍ର ବହୁତ ଥିଲା ଚାରିପଟେ।
0: ସେଇ ସମୟରେ ଯୋଉ ବିଭିନ୍ନ ପ୍ରକାରର ପୂଜା ପାର୍ବଣ ହୁଏ, ଆପଣ ଗାଁରେ ସାଙ୍ଗସାଥୀଙ୍କ ସହିତ କେମିତି ମନାଉଥିଲେ?
1: ଯୋଉ ଦୋଳଯାତ୍ରା ହଉଥିଲା ବାରପୁର ସେପଟେ ଯାଉଥିଲୁ ଆମେ ଜାନୁଆର ଆଉ କିଛି କଥା ଯାଉଛି ସଗଡ଼ରେ ବୋଉକି କଲେଜରେ ପଢିଲା ଯାଇ ମଧ୍ୟ ସଗଡ଼ରେ ବସୁଥାଏ। ସଗଡ଼ ରିକ୍ସାରେ ଥିଲା ଆମ ଏରିଆରେ, ସାଇକେଲ ବି ଗାଁରେ ଗୋଟେ ଗୋଟେ କରନ୍ତି ବୋଝନା।
0: ଆପଣ ଯେତେବେଳେ ସ୍କୁଲ ଯାଉଥିଲେ ବର୍ତ୍ତମାନର ପିଲାମାନଙ୍କୁ ଦେଖୁଛନ୍ତି କେତେ ବଡ ବଡ ସବୁ ବ୍ୟାଗ ଧରିକି ପଛରେ ଯାଉଛନ୍ତି, ଆପଣଙ୍କ ବେଳକୁ କଣ କଣ ସବୁ ବିଷୟ ଥିଲା ଏବଂ ଆପଣଙ୍କର କୋଉ ବିଷୟ ପ୍ରତି ଭାରି ଦୁର୍ବଳତା ଥିଲା? କଣ ଏମିତି ବସ୍ତାନି ଧରିକି ଯାଉଥିଲେ କି ସ୍କୁଲକୁ?
1: ଆଜିକାଲି ଯୋଉ ଗୋଟେ ଗୋଟେ ବଡ ବ୍ୟାଗ ଧରିକି ଯାଉଛନ୍ତି, କଣ ସେ ରଖୁଛନ୍ତି ବଡ ବଡ ବହି ସବୁ, ସେଇ ପ୍ରକାର ନଥିଲା ସେତେବେଳେ। ମୋର ଆଗ୍ରହ ଥିଲା ଇଂଲିଶରେ, ମାତୃଭାଷା ଓଡିଆ, ଏସବୁରେ ମୋର ବହୁତ ଆଗ୍ରହ ଥିଲା। ପରବର୍ତ୍ତୀ ସମୟରେ ମୋତେ ସେଇଟା ବହୁତ ସାହାଯ୍ୟ କରିଛି କଲେଜ ଭିତରେ ଗଲି।
0: ଆପଣ କୋଉ କଲେଜରେ ପାଠ ପଢ଼ିଥିଲେ?
1: 11 ପାସ୍ କଲି ବାଣପୁର ହାଇସ୍କୁଲରେ। ତାପରେ ଆସିଲି ବିଜେବି କଲେଜକୁ। ବିଜେବି କଲେଜରେ ଆର୍ଟ୍ସ କଲି, ୟୁନିଭର୍ସିଟି ଅଫ୍ ଫାର୍ଷ୍ଟ ଇୟର୍ ଡିଗ୍ରୀ। ଫାର୍ଷ୍ଟ ଇୟର୍ ଡିଗ୍ରୀ ସେତେବେଳେ ପାଇଥିଲେ 16 ଜଣ ମୋତେ, ଫାଷ୍ଟ 2 ଜଣ ପାଇଥିଲେ ଓଡ଼ିଶାରୁ। ମୋର ପୋଜିସନ ଥିଲା 15। ତାପରେ ବିଏ କଲି ପୁରୀ ସାମନ୍ତ ଚନ୍ଦ୍ରନଗର କଲେଜରେ, ସେଠି ଅନର୍ସ ହେଉଛି ଡିଷ୍ଟିଙ୍କସନ୍।

0: ପିଲାମାନେ ଶୁଣିଛ, ସେଇ ସମୟରେ ଅଜା ଆମର କେତେ ସୁନ୍ଦର ପାଠ ପଢୁଥିଲେ। ସେ ସମୟରେ ସେମିତି କିଛି ତ ସୁବିଧା ସୁଯୋଗ ନଥିବ। ଏବେ ଯେମିତି ବିଭିନ୍ନ ପ୍ରକାରର ସାଥୀ ବହି ବାହାରିଲାଣି, ଯେକୌଣସି ବିଷୟ ପଢିବା ପାଇଁ ଯଦି ଚାହାନ୍ତି, ସେମାନେ ସ୍କୁଲରୁ ଆସିଲା ପରେ ଟ୍ୟୁସନ ଯାଉଛନ୍ତି। ଆପଣଙ୍କ ସମୟରେ କଣ ଏମିତି ବିଜୁଳିର ବ୍ୟବସ୍ଥା ଥିଲା କି, ଏମିତି ଟ୍ୟୁସନ ର ବ୍ୟବସ୍ଥା ଥିଲା କି, ଯାହାଦ୍ୱାରା କି ଆପଣ ଉପକୃତ ହେଇଥିଲେ? ସେ ସମୟରେ ରାସ୍ତାଘାଟର ତ ସୁବିଧା ସୁଯୋଗ ନଥିଲା। ବର୍ଷା ଦିନରେ ଆପଣ ସ୍କୁଲ କେମିତି ଯାଉଥିଲେ?
1: ବେଶୀ ଯଦି ବର୍ଷା ହେଲା, ବଢି ହେଇଗଲା, ବହୁତ ବର୍ଷା ହେଇଗଲା, ସ୍କୁଲ ଛୁଟି ହେଇଯାଏ, ଟିକେ ପାଣିରେ ଯିବୁ, ଗଲା ପରେ ସେଠି ସ୍କୁଲ ରିଟାୟାର କରିବ, ଦୁଇଟା ଛୁଟି ହେଲା। ଆମ ଯୋଉ କଷ୍ଟ କରି ଯାଉ ସେଇଟା ଲାଘବ ହୁଏନି, କାରଣ ଯାଉ ସାରା ଫେରିକି ଆସୁ। ମୋ ଗାଁ ପାଖରେ କାଳିଆ ନଦୀ 2 କିଲୋମିଟର ହବ, ସେ ବଢି ପାଣିରେ ଆମେ ଯାଉ ସ୍କୁଲକୁ। ସତାର ରୂପ ଥିଲା ଅଲଗା, ସତାରେ ଦି ପ୍ରସ୍ତ ଧଳା ଆଉ କଳା କରନ୍ତି, ଓଜନ ବି ବେଶୀ, ସେଇ ଛତା ଧରିକି ଯାଇଥିବୁ ସ୍କୁଲକୁ, ଲେଖାଲେଖି କରିବୁ, ଦୁଆତ କଲମ ଖାଇଥିବ, ସେଇଥିରେ ବୁଡେଇକିରି ଲେଖିବୁ କଲମରେ। ଏବେ ତ ଡଟ୍ ପେନ୍ ବାହାରିଲାଣି, ଇଏ ହେଲାଣି, ଏବେ କମ୍ପ୍ୟୁଟର ମୋବାଇଲ ଏସବୁ ତ ବହୁତ ଉନ୍ନତି ହେଇଛି, ଆଉ ସେତେବେଳେ ଏସବୁ କିଛି ନଥିଲା।

0: କେତେବେଳେ କେମିତି ସାଙ୍ଗମାନଙ୍କ ସହିତ ପୋଖରୀକି ଯାଇକି ପୋଖରୀ ପାଣିରେ ଡିଆଁ ମାରିକି ଖେଳିଛନ୍ତି କି ନାହିଁ?
1: ବଡ ପୋଖରୀ ବୋଲି ପୋଖରୀ ଅଛି, ସେଠି ଯାଇକି ଗାଧୋଉ ଆମେ।
0: ଘରକୁ ଆସିକି ମିଛ କଥା କହନ୍ତି କି ନାହିଁ ଯଦି ପୋଖରୀ ପାଣିରେ ଗାଧୋଇଛନ୍ତି?
1: ସମସ୍ୟାରେ ଶୁଣିବାକୁ ବିରକ୍ତି ହୁଅନ୍ତି, ଆମ ଉପରେ କାହିଁକି ପୋଖରୀ ପାଣି ଗାଧୋଉଛ, କାହିଁକି ବିଲ ପାଣି ଗାଧୋଉଛ, ଦେହ ଖରାପ ହବ କହନ୍ତି, କିନ୍ତୁ ସାଙ୍ଗସାଥୀ ମିଶିକି ଯାଉ ଗାଧୋଇକି ଆସୁ। ଆଉ
0: ବେଳେବେଳେ ସାଙ୍ଗସାଥୀଙ୍କ ସହିତ କେବେ ଏମିତି ମନାନ୍ତର ହେଇଛି କି ଯାହାଦ୍ୱାରା କି ଆପଣ ମାନେ ଟିକେ ମରାପିଟା ବି ହେଇଯାଇଛନ୍ତି?
1: ସେମିତି ମତାନ୍ତର ହେଇଛି। ତାପରେ ଆଉ ଗୋଟେ ଜିନିଷ ଆମେ କରୁ, ମଝିରେ ମଝିରେ ଗାଁ ପାଖରେ ଯୋଉ ଠାକୁରାଣୀ ମନ୍ଦିର ଅଛି ସେଠି ଆଉ ଆମେ ରୋଷେଇବାସ କରିବା, ସେଠି ମିଶିକିରି କିଏ ଚାଉଳ ଆଣେ, କିଏ କାଠ ଆଣେ, କିଏ କିଏ ପରିବା ଆଣେ, କିଏ ମାଛ ଆଣେ, ଏମିତି କରିକିରି ସାତ ଆଠ ଜଣ ଯାଉ ରୋଷେଇବାସ। ସେଠି ପୂଜାରୀ ଅଛନ୍ତି ଗାଁରେ, ତାଙ୍କୁ ନେଇକି ଯାଉ, ଖାଇକିରି ଆସୁ। ଏଇ ପ୍ରକାର ମଧ୍ୟ କରିଛୁ ଆମେ ସବୁ।

0: ତୋର ଭଲ ଥିଲା ସବୁ ତୋର ମତେ କହନ୍ତି କାଲି ଯାଇ କବିତା ତୁ ପଢେ ମୁଁ ମାଡ ପ୍ରାୟ ଖାଇନି ସ୍କୁଲରେ।
1: ଆପଣ ତାହେଲେ କାଳିଜାଇ କବିତା ପଢୁଥିଲେ, ଆପଣଙ୍କ ସ୍ୱର ଯଦି ଭଲ ଥିଲା ନିଶ୍ଚିତ ଭାବେ ସେଇ ସମୟର ଗୀତ ଆପଣ ବେଳେବେଳେ ତ ଗୁଣୁଗୁଣୁ ନିଶ୍ଚୟ ହଉଥିବେ, ତେଣୁ କରି ଆପଣଙ୍କୁ ସେ ସମୟର କିଛିଟା ଗୀତ ମନେ ପଡୁଛି କି?
0: ଭଲ କରିନା ଗୁହାରେ ନାଉରି ଝିଅକୁ ମାଡୁଛି ତାର ଗଡେ ଗଡ ଲୋକେ ଚାହିଁ ବସିଥିବେ ଝିଅ ଶାଶୁ ଶାଶୁ ଘର।
1: ସେଇ ସମୟରେ ତ ଚଳଚିତ୍ର ନିଶ୍ଚିତ ଭାବେ ଥିବ, ଏମିତି କିଛି ଚଳଚିତ୍ରର ଗୀତ ଆପଣଙ୍କୁ ମନେ ପଡୁଛି କି?
0: ଯେତେବେଳେ ଭୁବନେଶ୍ୱରକୁ ଆସିଲି ପଢିବାକୁ ମୋର ନାନୀ ତାର ମୋର ମିଶିକିରି ବହୁତ ପିକ୍ଚର ଦେଖିଛୁ।
1: ତାହେଲେ ଆମେ ଆପଣଙ୍କୁ ଗୋଟେ ସେଇ ସମୟର ଗୀତ ଶୁଣେଇ ଦବୁ।

0: ଆପଣ ଯେତେବେଳେ ସ୍କୁଲକୁ ଯାଉଥିଲେ ବେଳେବେଳେ ଘର କାମ କରିନଥିବେ, ସେ ସମୟରେ ଶିକ୍ଷକ ଆପଣଙ୍କୁ କୋଉ ଭଳିଆ ବ୍ୟବହାର କରନ୍ତି? ମାଡ଼ ଦିଅନ୍ତି ନା ବୁଝେଇ ଦିଅନ୍ତି?
1: ମାଡ଼ ପ୍ରାୟ ଖାଇନି, ମୁଁ ତ ଭଲ ପଢୁଥିଲି, ଗତକାଲି

0: ଜୀବନ ସାରା ଆପଣ ଗୋଟେ ନିଷ୍ଠା ପର ଭାବରେ ଯୋଉ ଚାକିରିରେ ଅବସ୍ଥାନ କରିଥିଲେ,
1: ତିନୋଟି ଭଲ ଚାକିରି ପାଇଥିଲି, ଗୋଟିଏ ହେଲା ଅଧ୍ୟାପକ ରେଭେନ୍ସା କଲେଜ, ଜଏନ୍ କରିଥିଲି ସେଠି କିଛି ଦିନ କାମ କରିଛି, ଦ୍ୱିତୀୟ ଚାକିରି ହେଲା ଓଏସ୍ ପାଇଥିଲି, ସେଥିରେ ଚତୁର୍ଥ ସ୍ଥାନ ଅଧିକାର କରିଥିଲି, ତାପରେ ଏଲ୍ଆଇସି ରେ ସର୍ବଭାରତୀୟ ପରୀକ୍ଷା ଦେଇକି 70 ଜଣ ସିଲେକ୍ଟ ହେଇଥିଲେ, ଏ ବର୍ଷ ମୁଁ ସେ ଭିତରେ ଥିଲି, ସେଥିରେ ଜଏନ୍ କଲି, ସର୍ବଭାରତୀୟ ଚାକିରି ହେଇଥିବାରୁ ଏଲ୍ଆଇସି ଅଫ୍ ଇଣ୍ଡିଆ ଆସିଷ୍ଟାଣ୍ଟ ଆଡମିନିଷ୍ଟ୍ରେଟିଭ ଅଫିସର ହେଇକି ଜଏନ୍ କଲି, 6 ପ୍ରମୋସନ ପାଇଁ ଏକ୍ଜିକ୍ୟୁଟିଭ ଡାଇରେକ୍ଟର ଲେଭେଲକୁ ଗଲି। ଜୀବନର ମୋଟାମୋଟି କଠିନ ପରିଶ୍ରମ କରେ, ଚାକିରିରେ ହଉ ପାଠପଢ଼ାରେ ହଉ ବହୁତ କଠିନ ପରିଶ୍ରମ କରେ, ସେଇଟା ହୁଏତ ମୋତେ ଫଳ ଦେଇଛି, ସଫଳତା ଆଣିଛି ବୋଲି ଭାବିବି।

0: ଆପଣ ଆମ ଗହଣରେ ତ ଅଛନ୍ତି, ଆମ ଆଗରେ କୁନି କୁନି ପିଲାମାନେ ଆମ କାର୍ଯ୍ୟକ୍ରମ ଶୁଣୁଛନ୍ତି, ଆପଣଙ୍କର ଉପଦେଶ ପିଲାମାନଙ୍କ ପାଇଁ କଣ ହବ?
1: କଠିନ ପରିଶ୍ରମ କର ନିଷ୍ଠା ମାଧ୍ୟମରେ।
0: ଆପଣ ଯେତେବେଳେ ପାଠ ପଢ଼ନ୍ତି ସେ ସମୟରେ କେତେ ସମୟ ଆପଣ ପାଠ ପଢିଥାନ୍ତି ଦିନକୁ?
1: 14 ଘଣ୍ଟା ପରିଶ୍ରମ କରୁଥିଲି ଦୁଇଟାରେ, ସବୁ ଅନର୍ସ ଛାତ୍ର ଯାଇକି ରେଭେନ୍ସାରେ ପହଞ୍ଚିଥାନ୍ତି ଏବେ ପଢିବାକୁ। ତାଙ୍କ ସହିତ କମ୍ପିଟ୍ କରିବାକୁ ହେଲେ ସେଇ ପ୍ରକାର ପରିଶ୍ରମ କରିବାକୁ ପଡିବ, ସେଇ ଲେଭେଲକୁ ଆସିବାକୁ ପଡିବ, ସେଇ ଷ୍ଟାଣ୍ଡାର୍ଡକୁ ଆସିବାକୁ ପଡିବ। କହିଲେ ପ୍ରଥମ ସେଠି ପ୍ରଥମ ସ୍ଥାନ ଅଧିକାର କରିବା, 2 ଗୋଲ୍ଡ ମେଡାଲ ପାଇବା, ଏଟା ଏତେ ସହଜ ନୁହଁ। ତେଣୁ ପରିଶ୍ରମ ହିଁ ସଫଳତା ଆଣେ, ଫେଲୁଅର୍ ଟାକୁ ଏତେ ହତଛା ହେବା କଥା ନୁହଁ। ଫେଲୁଅର୍ ଇଜ୍ ଦ ପିଲର୍ ଟୁ ସକ୍ସେସ୍ ବୋଲି କୁହାଯାଏ ଇଂଲିଶରେ। ଭାଙ୍ଗି ପଡିବ, ଭାଙ୍ଗି ପଡିବ, ପୁରା ପରିଶ୍ରମ କର, ନିଷ୍ଠାବାନ ହୁଅ।

0: ଭଗବାନଙ୍କ ପ୍ରତି ଆମର ନିଶ୍ଚିତ ଭାବେ ବିଶ୍ୱାସ ରହିବା ଉଚିତ। ଆମେ ଯାହା ବି କାମ କରୁଛେ ଅଦୃଶ୍ୟରେ ରହିକି ସେ ସବୁ ଦେଖନ୍ତି। ଆପଣଙ୍କର ଭଗବାନଙ୍କ ପ୍ରତି କେମିତି ନିଶା ରହିଛି?
1: ଭଗବତ ପ୍ରତି ଆମକୁ ପିଲାଦିନେ ନିଅନ୍ତି ଶିବ ମନ୍ଦିର, ଠାକୁରାଣୀଙ୍କ ମନ୍ଦିର, ତେଣୁ ସେଇଟା କିଛି ପ୍ରଭାବ ପଡିଛି ମୋ ଉପରେ। ପାଠ ପଢିବାକୁ ଗଲି ପୁରୀ ଆଉ କଟକ, ତା ପରବର୍ତ୍ତୀ ସମୟରେ 4ଟି ଷ୍ଟେଟରେ କାମ କରିଛି ସକ୍ରିୟ ଭାବରେ, ଆନ୍ଧ୍ରପ୍ରଦେଶ, ଓଡ଼ିଶା, ବିହାର, ୱେଷ୍ଟବେଙ୍ଗଲ ମାନେ ପଶ୍ଚିମବଙ୍ଗଳା। ସିଏ ମତେ ଲେଖିକିରି ଦେବେ ଦୁର୍ଗାନ୍ତ ସ୍ତୋତ୍ର, କହିଲେ କୁଆଡେ ଯିବା ପୂର୍ବରୁ ଏଇଟା ବୋଲିକିରି ଯିବୁ। ଏଇସବୁ ପରିବାର ପ୍ରଭାବ ପଡିଥିବ ଉପରେ
0: ବହୁତ ବଢିଆ ଲାଗିଲା ହଜା। କିଛି ସମୟ ଭିତରେ ଆପଣ ବହୁତ କିଛି ଅନୁଭୂତିର କଥା କହିଛନ୍ତି, ନିଶ୍ଚିତ ଭାବେ ଆମ ପିଲାମାନେ ଶୁଣୁଛନ୍ତି, ଆପଣଙ୍କ ପାଖରୁ ବହୁତ ଗୁଡାଏ ସୁନ୍ଦର ପ୍ରେରଣା ବି ପାଇଛନ୍ତି। ଆମ ଟେକିରାଇଜ କାର୍ଯ୍ୟକ୍ରମରେ ଆପଣ ଏତେ ସମୟ ଦେଇଛନ୍ତି, ଭଗବାନଙ୍କର ପାଖରେ ପ୍ରାର୍ଥନା କରୁଛୁ ଆପଣ ସୁସ୍ଥ ରୁହନ୍ତୁ, ଆପଣଙ୍କର ଆଶୀର୍ବାଦ ସମସ୍ତଙ୍କ ଉପରେ ଢାଳୁଥାନ୍ତୁ। ଆଉ ଆପଣ ଯୋଉ ସଫଳତାର ଚାବିକାଠି କଥା କହିଛନ୍ତି, ପିଲାମାନେ ନିଶ୍ଚିତ ଭାବେ ମନେ ରଖିବେ ଆଉ କାର୍ଯ୍ୟରେ ଲଗେଇବେ। ଟିକରାଇଜ କାର୍ଯ୍ୟକ୍ରମରୁ ଅଜା ଆମେ ଆପଣଙ୍କୁ ଅଶେଷ ଧନ୍ୟବାଦ ଦଉଛୁ। ନମସ୍କାର।
1: ନମସ୍କାର। ନମସ୍କାର। ଧନ୍ୟବାଦ।

ସଂସାରରେ ଯେତେ ସବୁ ଜୀବଜନ୍ତୁ ଅଛନ୍ତି ବା ଉଦ୍ଭିଦ ଜଗତ ରହିଛି, ସମସ୍ତଙ୍କ ଭିତରେ କିଛି ନା କିଛି ଭଲ ଗୁଣ ଥାଏ। ପଶୁମାନଙ୍କ ଭିତରେ ମଧ୍ୟ ଦୟା ମନୋଭାବ ରହିଛି। ହିଂସ୍ର ହେଲେ ମଧ୍ୟ ବେଳେବେଳେ ସେମାନେ ଅନ୍ୟମାନଙ୍କୁ ସାହାଯ୍ୟ କରିଥାନ୍ତି। ତୁମେ ଦୂରଦର୍ଶନ ମାଧ୍ୟମରେ ଦେଖୁଥିବ, ଶୁଆଟିଏ ମଧ୍ୟ କୁକୁର ପାଖରେ ଯାଇକି ଗେଲ ହେଉଛି। କୁକୁର ମୂଷାକୁ ଦେଖିଲେ ରାଗେ, କିନ୍ତୁ ମୂଷା ମଧ୍ୟ କୁକୁର ଉପରକୁ ଚଢ଼ୁଛି, ସେ କିଛି କରୁନାହିଁ। ଆଉ ବେଳେବେଳେ ଦେଖୁଛେ ହିଂସ୍ର ଜୀବ ମଧ୍ୟ ତାର ହିଂସ୍ରତା ଛାଡ଼ିକି ମଣିଷର ସାଙ୍ଗ ହୋଇପାରୁଛି। ହଁ ପିଲାମାନେ, ସେମିତି ଯେତେ କ୍ଷୁଦ୍ର ପଶୁଟିଏ ହେଉନା କାହିଁକି, ତା ଭିତରେ ମଧ୍ୟ ବହୁତ କିଛି ଭଲ ଗୁଣ ଥାଏ। ଚାଲ ତାହେଲେ ଆଜି ଗୋଟେ ସୁନ୍ଦର ଗପ ଶୁଣିବା। ଗପର ନାଁ ହେଲା ସତ୍କର୍ମ ହିଁ ଜୀବନ। ମହାଭାରତ ଯୁଦ୍ଧ ସମସ୍ତେ ଜାଣିଥିବ। ପ୍ରଭୁ ଶ୍ରୀକୃଷ୍ଣଙ୍କୁ ପ୍ରଭୁ ଶ୍ରୀକୃଷ୍ଣଙ୍କର ଉପସ୍ଥିତିରେ ମହାଭାରତ ଯୁଦ୍ଧ ହୋଇଥିଲା। ଗୋଟିଏ ପଟେ ପଞ୍ଚୁ ପାଣ୍ଡବ, ସେମାନେ କିଏ? ଧର୍ମରାଜ ଯୁଧିଷ୍ଠିର, ଭୀମ, ଅର୍ଜୁନ।

ନକୁଳ ଆଉ ସହଦେବ, ଅନ୍ୟପଟେ ରହିଲେ ଦୁର୍ଯ୍ୟୋଧନ ଏବଂ ଅନେଶ୍ୱତ ଭାଇ। ଗୋଟିଏ ପଟେ ଶହେ ଭାଇ, ଆଉ ଗୋଟିଏ ପଟେ ପାଞ୍ଚ ଭାଇ। ଆଉ ପାଞ୍ଚ ଭାଇଙ୍କ ସହିତ କିଏ ରହିଛନ୍ତି? ପ୍ରଭୁ ଶ୍ରୀକୃଷ୍ଣ। ମହାଭାରତ ଯୁଦ୍ଧକୁ ପିଲାମାନେ ଧର୍ମର ଯୁଦ୍ଧ ବୋଲି କୁହାଯାଉଥିଲା, କାରଣ ପ୍ରଥମ ଥର ପାଇଁ ଏହି ସଂସାରରେ ଅଧର୍ମ ନାଶ ହୋଇକି ଧର୍ମ ସଂସ୍ଥାପନା ହୋଇଥିଲା ଏହି ମହାଭାରତ ଯୁଦ୍ଧରେ।

ତେଣୁ କରିକି ଏହି ମହାଭାରତ ଯୁଦ୍ଧ ବିଷୟରେ ଆମେ କିଛି ନା କିଛି ଜେଜେମା ଜେଜେବାପା ଅଜା ଆଈ ବାପା ମାଆଙ୍କ ପାଖରୁ ତ ଶୁଣିଥିବା। ଆଜି ଧର୍ମରାଜ ଯୁଧିଷ୍ଠିର କାହିଁକି ତାଙ୍କୁ କୁହାଯାଉଥିଲା। ଯୁଧିଷ୍ଠିର ଥିଲେ ଭାରି ଦୟାଳୁ, ସବୁବେଳେ ସେ ଧର୍ମକୁ ହିଁ ସାକ୍ଷୀ ରଖିକି ତାଙ୍କ ଜୀବନକୁ ଆଗକୁ ନେଉଥିଲେ। ଅଧର୍ମ କାମ ସେ କେବେ କରିନାହାନ୍ତି, ସବୁବେଳେ ଲୋକଙ୍କର ଚିନ୍ତା ହିଁ କରିଛନ୍ତି। ଯେତେବେଳେ ରାଜା ଯୁଧିଷ୍ଠିର ଇନ୍ଦ୍ରପ୍ରସ୍ଥର ରାଜା ହେଲେ, ସେହି ସମୟରେ ପ୍ରଥମେ ସେ ଗୋଟିଏ ପ୍ରଜାବତ୍ସଳ ରାଜା ହିସାବରେ ପ୍ରତ୍ୟେକ ଲୋକଙ୍କ ପାଖରେ ସ୍ନେହ ଆଦର ଆଉ ସମ୍ମାନ ପାଉଥିଲେ। କାହିଁକି ଯୁଧିଷ୍ଠିରଙ୍କ ହୃଦୟ ଥିଲା ଭାରି ଦୟାଶୀଳ, କ୍ଷମାଶୀଳ। ପ୍ରଥମେ ସେ ପ୍ରଜାମାନଙ୍କର ହିତ କାମନା କରୁଥିଲେ, ପ୍ରଜାମାନଙ୍କ ସୁଖରେ ସେ ସୁଖୀ ହେଉଥିଲେ, ପ୍ରଜାମାନଙ୍କ ଦୁଃଖରେ ସେ ଦୁଃଖୀ ହେଉଥିଲେ। ତେଣୁ କରିକି ପ୍ରତ୍ୟେକ ପ୍ରଜା ଯୁଧିଷ୍ଠିରଙ୍କର ରାଜୁତି କାଳରେ ଭାରି ଆନନ୍ଦରେ ରହୁଥିଲେ। ଦିନେ ମହାରାଜା ଯୁଧିଷ୍ଠିର ଗୋଟିଏ ଯଜ୍ଞ ଅନୁଷ୍ଠିତ କଲେ ଏବଂ ସେହି ଯଜ୍ଞରେ ଯେଉଁମାନେ ବି ଆସିଛନ୍ତି ସମସ୍ତଙ୍କୁ ସେ ମନ ଭରିକି ଦାନ ଦେଇଥିଲେ। ସେ ସୁନା ରୂପା ପାଟବସ୍ତ୍ର, କାହାକୁ ଗାଈ ଦରକାର, କାହାକୁ ଘୋଡ଼ା ଦରକାର, କାହାକୁ ହାତୀ ଦରକାର, କାହାକୁ ଜମି ଦରକାର, କାହାକୁ ଘର ଦରକାର, ଲୋକମାନେ ଯାହା ଚାହିଁଲେ ମହାରାଜା ସମସ୍ତଙ୍କୁ ଦାନ ଦେଇକି ଚାଲିଛନ୍ତି। ସିଂହାସନ ଉପରେ ବସିଛନ୍ତି, ପାତ୍ର ମନ୍ତ୍ରୀମାନେ ତାଙ୍କର ସଭାସଦ ବର୍ଗମାନେ ସଭାରେ ଉପସ୍ଥିତ ଅଛନ୍ତି। ଦାନ ପୁଣ୍ୟ କାମ ସରିଯାଇଛି, ମହାରାଜା ସିଂହାସନ ଉପରେ ବସିଛନ୍ତି, ସମସ୍ତଙ୍କ ସହିତ ବାର୍ତ୍ତାଳାପ କରୁଛନ୍ତି। ଏହି ସମୟରେ ଗୋଟିଏ ଛୋଟିଆ ନେଉଳଟେ ସେହି ସଭା ଭିତରକୁ ଚାଲି ଆସିଲା। ରାଜାଙ୍କର ହଠାତ୍ ସେ ନେଉଳ ଉପରେ ଦୃଷ୍ଟି ପଡ଼ିଲା। ସେହି ସମୟରେ ରାଜାଙ୍କର ପ୍ରଶଂସା ଚାଲିଛି, ସମସ୍ତେ ରାଜାଙ୍କୁ ଭୁରି ଭୁରି ପ୍ରଶଂସା କରୁଛନ୍ତି ଯେ ମହାଯଜ୍ଞରେ ରାଜା ଯୁଧିଷ୍ଠିର ଯାହା ଦାନ ପୁଣ୍ୟ କରିଛନ୍ତି ଏ ସଂସାରରେ କିଏ ସେମିତି କରିପାରିବେ ନାହିଁ, ଆଉ ସବୁ ପ୍ରଜା ଏତେ ଭାବ ଗଦଗଦ ହେଇଯାଇଛନ୍ତି ଆଉ ଏତେ ଖୁସି ହେଇଯାଇଛନ୍ତି ଯେ ତାର କଳନା ନାହିଁ। ଏଇ ଭଳିଆ ସଭାରେ ସମସ୍ତେ ଯୁଧିଷ୍ଠିରଙ୍କର ପ୍ରଶଂସା କରୁଛନ୍ତି। ଏହି ନେଉଳ ଚୁପ୍ କି ସବୁ ଶୁଣୁଛି ଆଉ କହୁଛି, ନା ନା ନା ନା, ରାଜା କୋଉଠି ଏତେ ଦାନ ପୁଣ୍ୟ କରିଛନ୍ତି, ଇଏ ତ ପ୍ରଶଂସାର ବି ଯୋଗ୍ୟ ନୁହନ୍ତି ରାଜା। ଏଇ କଥା ଜଣେ ମନ୍ତ୍ରୀ ଶୁଣିଲେ, ପଛକୁ ଅନେଇକି ଦେଖିଲେ, ନେଉଳ ଟିକେ ମୁରୁକି ହସା ମାରୁଛି। ମନ୍ତ୍ରୀ କିଛି ବୁଝିପାରିଲେ ନାହିଁ, ପୁଣି ଥରେ ସେ କହିଲା, ନା ନା ନା ନା, ରାଜା କିଛି ସେମିତି ପୁଣ୍ୟ କାମ କରିନାହାନ୍ତି ତ, ରାଜା ତ ତାଙ୍କର ରତ୍ନ ଭଣ୍ଡାରରେ ଯାହା ଥିଲା ସେ ଲୋକଙ୍କୁ ଦେଇଛନ୍ତି। ଲୋକମାନେ ଯାହା ଯାହା ପରିଶ୍ରମ କରିକି ରାଜାଙ୍କର ଗନ୍ତାଘରକୁ ପଠାଉଛନ୍ତି, ସେଇ ପାରିଶ୍ରମିକ ହିଁ ଲୋକମାନଙ୍କୁ ସେ ବାଣ୍ଟୁଛନ୍ତି। ସେ ଧାନ ହଉ, ସେ ଚାଉଳ ହଉ, ସେ ଘର ହଉ, କାହାର ପରିଶ୍ରମରେ ସେଗୁଡ଼ା ଆସୁଛି? ସାଧାରଣ ପ୍ରଜାମାନଙ୍କର ପରିଶ୍ରମରେ ଆଜି ରାଜାଙ୍କ ପାଖରେ ଯାହା ଅଛି ତାକୁ ରାଜା ବାଣ୍ଟୁଛନ୍ତି। ରାଜା କଣ ପରିଶ୍ରମ କରିଛନ୍ତି ନା, ରାଜା ନିଜେ ଏତେ ସବୁ ଧନ ରତ୍ନ ଶସ୍ୟ ସବୁଗୁଡାକ ତାଙ୍କ ଗନ୍ତାଘରେ ରଖିଛନ୍ତି। ରାଜା କିଛି ପୁଣ୍ୟ କାମ କରୁନାହାନ୍ତି। ପୁଣ୍ୟ କାମ କାହାକୁ କୁହାଯାଏ? ନିଜ ପାଖରେ ନଥିଲେ ମଧ୍ୟ ଯିଏ ଉପକାର କରେ ଅନ୍ୟମାନଙ୍କର। ନେଉଳର ଏକଥା ଶୁଣିକି ପିଲାମାନେ, ରାଜା ଯୁଧିଷ୍ଠିରଙ୍କ ଆଖିରେ ଲୁହ ଆସିଗଲା। ସେ ଅନୁତାପ କଲେ, ହଁ, ଆଜି ତାଙ୍କ ପାଖରେ ଯାହା ବି ଅଛି ସବୁ ପ୍ରଜାଙ୍କ ଲାଗି ଅଛି। ତେଣୁ କରିକି ସେ ନିଜର ଭୁଲ ବୁଝିପାରିଲେ, ତାଙ୍କ ମନରେ ଟିକେ ବି ଯୋଉ ଅହଂଭାବ

0: ହେଲା ଅତି କମ୍ ସମୟ ଭିତରେ ନେଉଳର ଉପଦେଶ ଆଗରେ ଫିକା ପଡ଼ିଗଲା। ନେଉଳକୁ ଗୋଡ଼ରେ ଧରିଲେ, ତାକୁ ଆଉଁସି ଦେଲେ, କହିଲେ, ହଁ ରେ ନେଉଳ, ଆଜିଠାରୁ ମୁଁ ପ୍ରଜାମାନଙ୍କର ପ୍ରତ୍ୟେକ ଦୁଃଖରେ ଦୁଃଖୀ ହେବି ଏବଂ ପ୍ରତ୍ୟେକ ସୁଖରେ ମୁଁ ସୁଖୀ ହେବି। ମୋ ମନରେ ଯେଉଁ ଭ୍ରାନ୍ତ ଧାରଣା ଥିଲା ଯେ ପ୍ରଜାମାନଙ୍କୁ ମୁଁ ଆଜି ଦାନ ଦେଉଛି, ସେହି ଦାନ ପ୍ରଜାମାନଙ୍କର ମୋ ପାଇଁ ଉପହାର ଥିଲା। ଆଜି ନେଉଳରେ ଆଖି ଖୋଲିଦେଲୁ। ଯୁଧିଷ୍ଠିର କହିଲେ, କ'ଣ ମାଗୁଛୁ ମାଗେ? ନେଉଳ କହିଲା, ମୁଁ କିଛି ମାଗୁନି ମହାରାଜ, ମୁଁ ଖାଲି ଏତିକି ପ୍ରାର୍ଥନା କରୁଛି ଯେ ଆପଣ ଯେତେଦିନ ପର୍ଯ୍ୟନ୍ତ ବଞ୍ଚିଥିବେ, ଏ ରାଜ୍ୟର କୌଣସି ଲୋକଙ୍କର ଅଭାବ ନ ହେଉ, ପ୍ରତ୍ୟେକ ଲୋକ ରହିବା ପାଇଁ ଘରଟିଏ ପାଆନ୍ତୁ, ଖାଇବା ପାଇଁ ଅଭାବ ନ ହେଉ, ଦେଖିବେ ସେମାନେ କେତେ ଆନନ୍ଦରେ ଆପଣଙ୍କ ପାଖରେ କାମ କରିବେ। ଏକଥା ଶୁଣିକି ରାଜା ଯୁଧିଷ୍ଠିର ନେଉଳ ଦେହରେ ଯେମିତି ହାତ ମାରିଛନ୍ତି, ନେଉଳ ଦେହଟି ସୁନାର ହୋଇଗଲା। କାରଣ ପିଲାମାନେ କେତେ ପବିତ୍ରତା ଜୀବନ, ପ୍ରକୃତରେ ସେ ନେଉଳ ନଥିଲା, ସେ ଜଣେ ସନ୍ନ୍ୟାସୀ ଥିଲେ। ସେ କୌଣସି ପାପକର୍ମ ବଶତଃ ନେଉଳ ଜୀବନ ପାଇଥିଲେ। ସୁନ୍ଦର ଚେହେରା ନେଇକି ନେଉଳ ସେଇଠୁ ଦୌଡ଼ି ଦୌଡ଼ିକି ପଳେଇଲା। କେମିତି ଲାଗିଲା ପିଲାମାନେ କାହାଣୀ?
1: ତେବେ ଆଜି ତ ସମୟ ଯାଇଛି ଆଜିର କାର୍ଯ୍ୟକ୍ରମରୁ ଉଠିବା। ତାହେଲେ

ଭେଟିଦେଲୁ ଶିଶୁମାନଙ୍କ ପାଇଁ ଆମ କେନ୍ଦ୍ରର ପ୍ରସ୍ତୁତି ଟିକି ରାଇଜ। ପ୍ରଯୋଜନା କରିଥିଲେ ମନୋଜ କୁମାର ପୂଜାରୀ, ଉପସ୍ଥାପନା କଲେ ରଞ୍ଜନ କୁମାର ବେହେରା ଏବଂ ସୁରଭି ମହାପାତ୍ର। ଶ୍ରୋତାବନ୍ଧୁ, ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ।

0: ଆଜ୍ଞା ହଁ, ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ପାଇଁ ଯୋଗାଯୋଗ କରନ୍ତୁ। ମୋବାଇଲ ନମ୍ବର ହେଲା
1: 8280306927 କିମ୍ବା 9449408097 ନମ୍ବରରେ।
0: ସହଜ ଏବଂ ସରଳ ଉପାୟରେ ଅଳ୍ପ ଟଙ୍କାରେ ଆପଣ ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ଦିଅନ୍ତୁ।

ପ୍ରିୟ ଶ୍ରୋତାବନ୍ଧୁମାନଙ୍କୁ ଏଇଠି କହି ରଖୁଛୁ, ଆଜି ଅପରାହ୍ନ 5:30 ଶୁଣିବା ପାଇଁ ଭୁଲିବେ ନାହିଁ ଲାଇଭ୍ ଫୋନ୍ ଇନ୍ କାର୍ଯ୍ୟକ୍ରମ ରେଡିଓ କେ ବାଜାରୁ। ଏଥିରେ ବିଷୟ ରହିଛି ବର୍ଷାଦିନେ ମାଛ ପୋଖରୀର ଯତ୍ନ। ଏ ସମ୍ପର୍କରେ ଆଜି ଆପଣମାନେ ଅପରାହ୍ନ 5:30 ସନ୍ଧ୍ୟା 6 ପର୍ଯ୍ୟନ୍ତ ଆମ ସହିତ ସିଧାସଳଖ ଯୋଡ଼ି ହୋଇ ଆପଣଙ୍କର କଥା ରଖିପାରିବେ। ଆମ ଯୋଗାଯୋଗ ନମ୍ବରଟି ହେଲା 06854230690 06854230690। ବିଷୟଟି ପୁଣି ଥରେ କହି ରଖୁଛୁ, ବର୍ଷାଦିନେ ମାଛ ପୋଖରୀର ଯତ୍ନ। ଶୁଣିଲେ କାର୍ଯ୍ୟକ୍ରମ ସମ୍ପର୍କିତ ସୂଚନା। ବର୍ତ୍ତମାନ ଶୁଣନ୍ତୁ ଆଜି ଆମ କେନ୍ଦ୍ରରୁ ପ୍ରଚାରିତ ହେବାକୁ ଥିବା ଅନ୍ୟାନ୍ୟ କାର୍ଯ୍ୟକ୍ରମ ସମ୍ପର୍କରେ। ମନ୍ କି ବାତ୍ ଶୀର୍ଷକରେ ଭାରତର ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି।

ଶ୍ରୀ ଜଗନ୍ନାଥ ନିର୍ଗୁଣ, ନିରାକାର, ଅରୂପ ଏବଂ ଅବ୍ୟକ୍ତ ଭାବରେ ପୂଜିତ। ତାଙ୍କୁ ଏ ସମାଜର ଜଣେ ମାନବରୂପୀ ଭଗବାନ ଜ୍ଞାନ କରି ତାଙ୍କର ଆରାଧନା ଆଉ ପର୍ବପର୍ବାଣୀର ପାଳନ ପଦ୍ଧତିକୁ ଏକ ଅଭିନବ ରୂପ ଦିଆଯାଇଛି। ଶ୍ରୀଜଗନ୍ନାଥ ନିର୍ଗୁଣ ବ୍ରହ୍ମ ହୋଇ ମଧ୍ୟ ସଗୁଣ ବ୍ରହ୍ମ ଭାବରେ ଆବିର୍ଭୂତ ହୋଇଥିବା ଦୃଷ୍ଟିରୁ ତାଙ୍କର ବିଭିନ୍ନ ନୀତି, ପର୍ବପର୍ବାଣୀ, ଯାନିଯାତ୍ରା ମଧ୍ୟରେ ସାମାଜିକ ଚଳଣି ଓ କାର୍ଯ୍ୟର ନିଦର୍ଶନ ସ୍ପଷ୍ଟ ଭାବରେ ପ୍ରତିଭାତ ହୋଇଥାଏ। ସେ ହେଉଛନ୍ତି ଏମିତି ଏକ ଦେବତା ଯାହାଙ୍କ ସହିତ ସାମାଜିକ ସଂସ୍କୃତିର ପରାକାଷ୍ଠା ଓତପ୍ରୋତ ଭାବରେ ଜଡ଼ିତ ଥାଏ, ତେଣୁ ତାକୁ ମାନବୀୟ ଲୀଳା କୁହାଯାଏ।

ଶ୍ରୀଜଗନ୍ନାଥଙ୍କର ରଥଯାତ୍ରା ବିଶ୍ୱବିସ୍ତୃତ ପର୍ବ ଭାବରେ ଶ୍ରୀକ୍ଷେତ୍ରରେ ପାଳିତ ହୁଏ। ଆଷାଢ଼ ଶୁକ୍ଳ ଦ୍ୱିତୀୟା ତିଥିରେ ରଥରେ ଯାତ୍ରା କରି ଠାକୁରମାନେ ଅବସ୍ଥାନ କରନ୍ତି ଶ୍ରୀଗୁଣ୍ଡିଚା ମଣ୍ଡପରେ। ପୁନଶ୍ଚ ଦଶମୀ ଦିନ ସେ ବାହୁଡ଼ି ଆସନ୍ତି ଶ୍ରୀମନ୍ଦିର ସମ୍ମୁଖକୁ। ଏକାଦଶୀ ଦିନ ରଥ ଉପରେ ଠାକୁରମାନଙ୍କର ଅନ୍ୟ ସବୁ ନୀତି ସମ୍ପନ୍ନ ହେବା ପରେ ଅଧରପଣା ଲାଗି କରାଯାଏ। ଏହା ଏକ ମହତ୍ତ୍ୱପୂର୍ଣ୍ଣ

ରଥ ଉପରେ ପ୍ରଭୁ ଶ୍ରୀ ଜଗନ୍ନାଥ, ଭାଇ ବଳଭଦ୍ର ଓ ଭଉଣୀ ସୁଭଦ୍ରାଙ୍କର ଅଧର ପର୍ଯ୍ୟନ୍ତ ସ୍ପର୍ଶ କରୁଥିବା ଏକ ସ୍ୱତନ୍ତ୍ର ଶୈଳୀରେ ନିର୍ମିତ ମାଟି ହାଣ୍ଡିରେ ଅର୍ପିତ ପଣାଭୋଗକୁ ଅଧରପଣା କୁହାଯାଏ। ସର, କଦଳୀ, ଛେନା, ଗୋଲମରିଚ, କର୍ପୁର, ଜାଇଫଳ ଆଦି ପଣା ସାମଗ୍ରୀରେ ପାଳିଆ ମହାସ୍ୱାର ଏହାକୁ ପ୍ରସ୍ତୁତ କରିଥାନ୍ତି। ଶ୍ରୀବିଗ୍ରହ

0: ପଣା ଭୋଗକୁ ଅଧରପଣା କୁହାଯାଏ। ସର, କଦଳୀ, ଛେନା, ଗୋଲମରିଚ, କର୍ପୁର, ଜାଇଫଳ ଆଦି ପଣା ସାମଗ୍ରୀରେ ପାଳିଆ ମହାସ୍ୱାର ଏହାକୁ ପ୍ରସ୍ତୁତ କରିଥାନ୍ତି। ଶ୍ରୀବିଗ୍ରହମାନଙ୍କର ଆକାର ଅନୁସାରେ ପଣାହାଣ୍ଡିଗୁଡ଼ିକର ଆକାର ମଧ୍ୟ ଭିନ୍ନ। ସେହି ପଣା ପାଳିଆ ପୂଜାପଣ୍ଡାଙ୍କ ଦ୍ୱାରା ପଞ୍ଚ ଉପଚାରରେ ଠାକୁରମାନଙ୍କୁ ନିବେଦିତ ହୋଇଥାଏ। ତେଣୁ ଏହି ଅଧରପଣା ନୀତି ହେଉଛି ଏକ ଉତ୍କଣ୍ଠା ଉଦ୍ରେକକାରୀ ନୀତି। ସେଥିପାଇଁ ଏହି ନୀତି ସମ୍ପର୍କରେ ଆଲୋଚନା ଆଜି ଆମର ମୁଖ୍ୟ ପ୍ରସଙ୍ଗ। ସୂଚନା ଦେବାକୁ ଆମ ସହିତ ଉପସ୍ଥିତ ଅଛନ୍ତି ଡକ୍ଟର ସୁରେନ୍ଦ୍ର କୁମାର ମିଶ୍ର।
1: ପୂର୍ବରୁ ବାହୁଡ଼ା ଯାତ୍ରାରେ ମହାପ୍ରଭୁ ଗୁଣ୍ଡିଚା ମନ୍ଦିରରୁ ଆସି ସିଂହଦ୍ୱାରରେ ପହଞ୍ଚିଲା ପରେ ତିନି ରଥରେ ତିନି ହାଣ୍ଡି ଅଧରପଣା ମହାପ୍ରଭୁମାନଙ୍କୁ ଭୋଗ ଲାଗୁଥିଲା। ବାହୁଡ଼ା ଦଶମୀ ଦିନ ତିନି ହାଣ୍ଡି, ଏକାଦଶୀ ସୁନାବେଶ ଦିନ ତିନି ହାଣ୍ଡି ଓ ଦ୍ୱାଦଶୀ ଦିନ ତିନି ହାଣ୍ଡି, ଏହିପରି ନଅ ହାଣ୍ଡି ଅଧରପଣା ଭୋଗ ହେଉଥିଲା। ପରବର୍ତ୍ତୀ କାଳରେ ସିଂହଦ୍ୱାରରେ ବାହୁଡ଼ା ଯାତ୍ରା ଦିନ ରଥ ପହଞ୍ଚି ନ ପାରିବାରୁ ଏକାଦଶୀ ଦିନ ଛଅ ହାଣ୍ଡି ଓ ଦ୍ୱାଦଶୀ ଦିନ ତିନି ହାଣ୍ଡି ପଣା ଭୋଗ ହେଉଥିଲା। କିନ୍ତୁ ଏବେ ଦ୍ୱାଦଶୀ ଦିନ ଅର୍ଥାତ୍ ସୁନାବେଶ ପରଦିନ ଏକା ଦିନକେ ନଅ ହାଣ୍ଡି ଅଧରପଣା ଭୋଗ ହେଉଛି। ପ୍ରକୃତରେ ନଅ ହାଣ୍ଡି ଅଧରପଣା ନୁହେଁ, ବାର ହାଣ୍ଡି ଅଧରପଣା ଭୋଗ ହୁଏ। ଏହା ରଥରେ ଥିବା ରାମକୃଷ୍ଣଙ୍କ ଚଳନ୍ତି ବିଗ୍ରହଙ୍କ ନିକଟରେ ଭୋଗ ହୁଏ। ଆଉ ଗୋଟିଏ ଅଧିକ ଛୋଟ ହାଣ୍ଡି ଅଧରପଣା ଶ୍ରୀଜଗନ୍ନାଥଙ୍କ ରଥରେ ବିରାଜମାନ କରିଥିବା ମଦନ ମୋହନଙ୍କ ନିକଟରେ ଭୋଗ ହୁଏ। ମହାପ୍ରଭୁଙ୍କ ଅଧର ପର୍ଯ୍ୟନ୍ତ ମାପ ହେଇ ମାଟି ହାଣ୍ଡିରେ ତିଆରି ହେଉଥିବା ହେତୁ ତାକୁ ଅଧରପଣା ବୋଲି ସାଧାରଣତଃ ଆମର ଲୋକ ପରମ୍ପରାରେ କୁହାଯାଏ।

ଏହି ଅଧରପଣା 9 ଦ୍ରବ୍ୟରେ ପ୍ରସ୍ତୁତ ହେଉଛି। ପ୍ରାଚୀନ ମହାନୈବେଦ୍ୟ ଅର୍ପଣରେ ପେୟ ଶବ୍ଦରେ ଏହା ସୁସ୍ପଷ୍ଟ। ବୈଷ୍ଣବ ତନ୍ତ୍ରରେ ଏହି ପେୟ 6 ଦ୍ରବ୍ୟ ସମିଶ୍ରଣରେ ପ୍ରସ୍ତୁତ ହୁଏ। ଦୁଧ, ଲହୁଣୀ, ସାବର୍ତ୍ତ, ଦହି, ମହୁ ଓ ଘୃତ। ମାତ୍ର ଶ୍ରୀ ଜଗନ୍ନାଥଙ୍କ ନିକଟରେ ନବଦ୍ରବ୍ୟରେ ପେୟ ପ୍ରସ୍ତୁତ ହୁଏ, ଯଥା ଛେନା, ସର, କଦଳୀ, କ୍ଷୀର, ଗୋଲମରିଚ, କର୍ପୂର, ଜାଇଫଳ ଏବଂ ଜଳ। ଅଧର ହାଣ୍ଡି ଉପରେ ଧଳା କରିଆ ବା ଧଳା କନା ପକାଯାଏ। ପାଣି ଛଣା ଉଦ୍ଦେଶ୍ୟରେ ଏହା ପଡ଼ିଥାଏ ବା ବନ୍ଧାଯାଏ ବୋଲି ଲୋକମତ ମିଳେ, ମାତ୍ର ଏହାର ଉଦ୍ଦେଶ୍ୟ ବାସ୍ତବରେ ସେୟା ନୁହେଁ। ଏହା ସାଧାରଣତଃ ଅଧର କନା ନାମରେ ପରିଚିତ। ଏହା ମହାପାଞ୍ଚରାତ୍ର ବିଧି ବୋଲି ବୈଷ୍ଣବମାନେ ଗ୍ରହଣ କରିଥିବା ବେଳେ ଶାକ୍ତମାନେ ମହାପଞ୍ଚତନ୍ତ୍ର ବିଧି ବୋଲି କହିଥାନ୍ତି। ଶାକ୍ତମାନେ ନବଦ୍ରବ୍ୟର ସମିଶ୍ରଣକୁ ଅଷ୍ଟଦ୍ରବ୍ୟ ସମିଶ୍ରଣ ବୋଲି ଗ୍ରହଣ କରିଛନ୍ତି, ଜଳକୁ ସେମାନେ ବାଦ ଦେଇଛନ୍ତି। ଶାକ୍ତମାନଙ୍କ ମତରେ ପୋଡ଼ା ହାଣ୍ଡି ତଳେ କଞ୍ଚା ମାଟି ଦିଆଯାଇଥାଏ, ଅର୍ଥାତ୍ କଞ୍ଚା ମାଟି ଉପରେ ପୋଡ଼ା ମାଟି ହାଣ୍ଡି ବା ଅଧର ହାଣ୍ଡି ରଖାଯାଇ ତା ଉପରେ ଶୁଭବସ୍ତ୍ର ଆଚ୍ଛାଦନ କରାଯାଏ। ଭିତରେ ଅଷ୍ଟଦ୍ରବ୍ୟର ଗୁଣର ସମିଶ୍ରଣ ହେଲେ ଏହା ଅନୁକଳ୍ପ ବିଧିରେ ଗ୍ରହଣୀୟ, ପୁଣି ଆକଣ୍ଠ ହେବା ଉଚିତ। ତେଣୁ ଅଧର ପର୍ଯ୍ୟନ୍ତ ଅଧର ହାଣ୍ଡି ମହାପ୍ରଭୁମାନଙ୍କ ଉଚ୍ଚତା ଅନୁଯାୟୀ ମାପ ହୋଇ ତିଆରି ହୋଇଥାଏ। ଏଣୁ ପ୍ରତ୍ୟେକ ଅଧର ହାଣ୍ଡି ସମାନ ମାପ ନୁହେଁ, ତାହା ମଧ୍ୟ ଅଲଗା ଅଲଗା। ଶାକ୍ତ ପୂଜାରେ ଗୋଟା ଫଳ ନୈବେଦ୍ୟ ହେବା ପରି ଆକଣ୍ଠ ଗୋଟା ହାଣ୍ଡିରେ ନୈବେଦ୍ୟ ହିଁ ତନ୍ତ୍ର ଦର୍ଶନର ଦ୍ୟୋତକ ବା ଏକ ଅନୁକଳ୍ପ ବିଧି ଜଗନ୍ନାଥଙ୍କ ପରମ୍ପରାରେ ଅନୁସୃତ ହେଉଛି।

କରନ୍ତି ନାହିଁ, ମାତ୍ର ଶ୍ରୀଅଙ୍ଗ ରକ୍ଷକ ସେବକମାନେ ରଥ ଉପରେ ଥାନ୍ତି। ଟେରା ପଡ଼ିବା ପରେ ଅଣଆଡ଼ିଆ ହୋଇଯାଆନ୍ତି, ସେତେବେଳକୁ ରଥ ଉପରେ ଧୁଆଧୁଇ ହୋଇ ପରିଷ୍କାର ହୋଇସାରିଥାଏ। ପାଣିଆ ଆପଟ ନିଯୋଗର ସମସ୍ତ ପାଳିଆ ସେବକ ଉପସ୍ଥିତ ରହି ସିଂହଦ୍ୱାର ନିକଟସ୍ଥ ଛାଉଣୀ ମଠ କୂଅରୁ ରଥ ଉପରକୁ ପାଣି ନିଅନ୍ତି। ପୂର୍ବେ ରାଧାବଲ୍ଲଭ ମଠ କୂଅରୁ ଅଧରପଣା ପାଇଁ ପାଣି ଆସୁଥିଲା। ରଥ ଉପରେ ପିତ୍ତଳ ହଣ୍ଡାରେ ପ୍ରଥମେ ପାଣି ରଖାଯାଏ। ପାଳିଆ ମହାସ୍ୱାର ପିତ୍ତଳ ହଣ୍ଡାରୁ ପାଣି ନେଇ ପଣା ପ୍ରସ୍ତୁତ କରନ୍ତି। ସେତେବେଳେ ଶ୍ରୀଅଙ୍ଗ ସୁରକ୍ଷିତ ପାଇଁ ଭିତର୍ଚ୍ଛ ମହାପାତ୍ର ମହାପ୍ରଭୁଙ୍କ ସାମ୍ନାରେ ଚଦର ବାଡ଼ ଦେଇଥାନ୍ତି। ଶ୍ରୀ ବଳଭଦ୍ର ଶ୍ରୀଅଙ୍ଗ ରକ୍ଷା ପାଇଁ ତଳୁଛ ମହାପାତ୍ର, ମା ସୁଭଦ୍ରାଙ୍କ ଶ୍ରୀଅଙ୍ଗ ରକ୍ଷା ପାଇଁ ପାଳିଆ ପୁଷ୍ପାଳକ ଚଦର ବାଡ଼ ଦେଇଥାନ୍ତି। ପାଳିଆ ମହାସ୍ୱାର କ୍ରମାନ୍ୱୟରେ ପ୍ରଥମେ ବଳଭଦ୍ରଙ୍କ ରଥରେ, ପରେ ମା ସୁଭଦ୍ରାଙ୍କ ରଥରେ ଓ ଶେଷରେ ଶ୍ରୀ ଜଗନ୍ନାଥଙ୍କ ରଥରେ ଅଧରପଣା ପ୍ରସ୍ତୁତ କରନ୍ତି। ରଥ ଶୋଧ ହୋଇ ଟେରା ବନ୍ଧା ହେବା ପରେ ଏହି ପ୍ରସ୍ତୁତି ପର୍ବ ଆରମ୍ଭ ହୁଏ। ଅଧରପଣା ପ୍ରସ୍ତୁତି ସରିବା ପରେ ପତ୍ରିବଳୁ ସେବକ ଠା କରନ୍ତି। ଠା କରିବା ପରେ ତିନି ବାଡ଼ରେ ପୂଜା ବସେ। ପାଳିଆ ପୂଜା ପଣ୍ଡା ପଞ୍ଚୋପଚାରରେ ପୂଜା କରନ୍ତି। ବାସ୍ତବରେ ପତିତ ପାବନ ପ୍ରଭୁ ଶ୍ରୀ ଜଗନ୍ନାଥ ପତିତ ଉଦ୍ଧାର ପାଇଁ ଶ୍ରୀ ଗୁଣ୍ଡିଚା ମହୋତ୍ସବରେ ନବଦିନ ଯାତ୍ରା କରିଥାନ୍ତି। ଏହି ପତିତମାନେ ଜାତିପତିତ ବା ଧର୍ମଭ୍ରଷ୍ଟ ପତିତ ନୁହନ୍ତି, ଏମାନେ ଅଶରୀରୀ। ସେମାନେ ଶ୍ରୀମନ୍ଦିର ପରିସରକୁ ଯିବା ସମ୍ଭବ ନୁହେଁ, ତେଣୁ ବଡ଼ଦାଣ୍ଡରେ ସେମାନେ ପ୍ରଭୁଙ୍କୁ ଦର୍ଶନ କରନ୍ତି। ଦର୍ଶନରେ ବୋଧ ହୁଏ ସମସ୍ତେ ମୁଖ୍ୟମାର୍ଗୀ ହୋଇପାରନ୍ତି ନାହିଁ, ତେଣୁ କୈବଲ୍ୟ ଟିକିଏ ଆବଶ୍ୟକ। ତେଣୁ ଶାକ୍ତ ଦର୍ଶନ ଦୃଷ୍ଟିରୁ ଅଧରପଣା ହିଁ କୈବଲ୍ୟ, ଏଥିରେ ଦ୍ୱିମତ ନାହିଁ। ଅଶରୀରୀମାନଙ୍କର ବା ପତିତମାନଙ୍କର ଉଦ୍ଧାର ପାଇଁ ଅଧରହାଣ୍ଡି ବାଡ଼ିଆଯାଏ, ସେମାନଙ୍କ ପାଇଁ ସମର୍ପଣର ପ୍ରଥା ନାହିଁ, ତେଣୁ ଉତ୍ସର୍ଗ ହିଁ କରାଯାଏ।

ଉପରେ ଦୀପର ଧୂପ ସମାପ୍ତ ହେବା ପରେ ଅଧରପଣା ପ୍ରସ୍ତୁତି ପ୍ରକ୍ରିୟା ଆରମ୍ଭ ହୁଏ। ଦୀପର ଧୂପ ପୂର୍ବରୁ ମଙ୍ଗଳା ଆଳତୀ, ଅବକାଶ, ବେଶ, ବଲ୍ଲଭ, ସକାଳ ଧୂପ, ମୈଲମ ହୋଇସାରିଥାଏ। ଅଧର ପ୍ରକ୍ରିୟା ଆରମ୍ଭ ପରେ ସାଧାରଣ ଭକ୍ତ ମହାପ୍ରଭୁଙ୍କୁ ସ୍ପର୍ଶ

ଜଗନ୍ନାଥ ମନ୍ଦିର ଶୀର୍ଷରେ ଖଞ୍ଜା ଯାଇଥିବା ନୀଳଚକ୍ର ଓଡ଼ିଶାର ଧାର୍ମିକ ପରମ୍ପରାରେ ଅଷ୍ଟଧାତୁର ଚକ୍ରଟିଏ ମାତ୍ର ନୁହେଁ, ଏହା ଅନ୍ୟତମ ଦେବତା ଭାବରେ ଗୃହୀତ। ଏଣୁ ଭକ୍ତମାନେ ନୀଳଚକ୍ର ବା ତା ଉପରେ ଉଡ଼ୁଥିବା ବାନା ଆଖିରେ ପଡ଼ିବା ମାତ୍ରେ ପ୍ରଣିପାତ କରନ୍ତି। ଜଗନ୍ନାଥ ଯେହେତୁ ସ୍ୱୟଂ ବିଷ୍ଣୁ ଓ ବିଷ୍ଣୁ ନୀଳାବୟବ, ତାଙ୍କ ମନ୍ଦିରର ଚକ୍ରକୁ ନୀଳଚକ୍ର କୁହାଯାଏ। ଓଡ଼ିଶାରେ ନୀଳଚକ୍ରମାନେ ହିଁ ଶ୍ରୀମନ୍ଦିରର ଶୀର୍ଷରେ ସ୍ଥାପିତ ଧାତବ ଚକ୍ରକୁ ବୁଝାଯାଏ। କବି ତେଣୁ କହିଛନ୍ତି, ନୀଳଚକ୍ରେ ହୋ ଦେଖ ଉଡ଼ୁଛି ବାନା। ଏହା ସ୍ପଷ୍ଟ କରେ ଯେ ନୀଳଚକ୍ର ଓ ଚକ୍ର ଉପରେ ଉଡ଼ୁଥିବା ବାନାର ମହାତ୍ମ୍ୟକୁ ମୁକ୍ତକଣ୍ଠରେ ସ୍ୱୀକାର କରାଯାଇଛି। ଶ୍ରୀମନ୍ଦିରର ନୀଳଚକ୍ରଟି ପ୍ରକାଣ୍ଡକାୟ। ବାହ୍ୟଚକ୍ର ଓ ଅନ୍ତଚକ୍ର ଏ ଦୁଇଟି ଚକ୍ରକୁ ନେଇ ନୀଳଚକ୍ର ନିର୍ମିତ। ବାହ୍ୟଚକ୍ରର ପରିଧି ପ୍ରାୟ 36 ଫୁଟ, ଅନ୍ତଚକ୍ରର ପରିଧି ପ୍ରାୟ 10 ଫୁଟ। ଏ ଦୁଇ ଚକ୍ରକୁ ସଂଯୁକ୍ତ କରିଛି 8 ଗୋଟି ଧାତବ ଅର।

ନୀଳଚକ୍ର ପାଇଁ ନିର୍ଦ୍ଦିଷ୍ଟ ସେବାୟତମାନେ ମଧ୍ୟ ନିଯୁକ୍ତ ହୋଇଛନ୍ତି। ବଂଶାନୁକ୍ରମେ ନୀଳଚକ୍ରଙ୍କ ସେବା କରୁଥିବା ସେବାୟତମାନେ ଗରୁଡ଼ ସେବକ ବା ଚୁନରା ନିଯୋଗ ନାମରେ ପରିଚିତ। ଏମାନଙ୍କୁ ଗରୁଡ଼ ସେବକ କୁହାଯିବାର କାରଣ ଏହି ଯେ ମନ୍ଦିରର ଭୋଗମଣ୍ଡପ ନିକଟରେ ଥିବା ଗରୁଡ଼ ସ୍ତମ୍ଭର ଗରୁଡ଼ଙ୍କ ସେବା ମଧ୍ୟ ଏଇମାନେ ହିଁ କରନ୍ତି। ଗରୁଡ଼ଙ୍କୁ ବସ୍ତ୍ର ପିନ୍ଧାଇବା, ଫୁଲରେ ସଜାଇବା, ତାଙ୍କ ସମୀପରେ ଘିଅ ଦୀପ ଜାଳିବା ଏମାନଙ୍କର କାମ। ନୀଳଚକ୍ରରେ ବାନା ବାନ୍ଧିବା କେବଳ ନୁହେଁ, ନୀଳଚକ୍ର ତଳେ ଘିଅ ଦୀପ ଜାଳିବା ମଧ୍ୟ ଗରୁଡ଼ ସେବକଙ୍କର ହିଁ କାମ।

0: ଶ୍ରୀକ୍ଷେତ୍ର ମାଧୁରୀରେ ଶୁଣୁଥିଲେ ଅଧରପଣା ସମ୍ପର୍କରେ ଏ ସମ୍ପର୍କରେ ଆଲୋଚନା କରିଥିଲେ ସୁରେନ୍ଦ୍ର କୁମାର ମିଶ୍ର ପ୍ରଯୋଜନା ପ୍ରଦୀପ୍ତ ଶ୍ରୀଚନ୍ଦନ ପ୍ରଯୋଜନାରେ ସହଯୋଗିତା ଗୋଲକବିହାରୀ ମହାପାତ୍ର ଏବଂ ଚିରଞ୍ଜୀବୀ ରାଉତରାୟ ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ
1: ଶ୍ରୀକ୍ଷେତ୍ର ମାଧୁରୀ କାର୍ଯ୍ୟକ୍ରମ ଶୁଣିଲେ ରିଲେ କରି ପ୍ରଚାର କଲୁ ଆକାଶବାଣୀ କଟକ କେନ୍ଦ୍ରରୁ ପ୍ରିୟ ଶ୍ରୋତାବନ୍ଧୁ ଆପଣମାନେ ବର୍ତ୍ତମାନ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ
2: ଆଚ୍ଛା ଦାସବାବୁ ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା ରାଇଟ୍ ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି
3: ଆରେ ଏଇଟା ଏକଦମ ସିମ୍ପଲ ଏବଂ ସେଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି ଏବଂ ଆଜି ମଧ୍ୟ ଚେଟିନାଡ ସିମେଣ୍ଟ ଉପରେ
4: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢି ପାଇ ରହିଥାଏ ଚେଟିନାଡ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ 64 ବର୍ଷର ଦୃଢ଼ ମୂଳ ଦୁଆ ଚେଟିନାଡ ସିମେଣ୍ଟ ଦ ପରଫେକ୍ଟ କଂକ୍ରିଟ ଚଏସ୍
1: ଆକାଶବାଣୀ ଜୟପୁର ବର୍ତ୍ତମାନ ପ୍ରଚାର କରୁଛୁ ସୁଗମ ସଙ୍ଗୀତ

0: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970 ତିଆରି ହେଇଥିଲା, ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
1: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ୍ ସିମେଣ୍ଟ ଉପରେ
2: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢି ପାଇ ରହିଥାଏ। ଚେଟିନାଡ୍ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳ ଦୁଆ। ଚେଟିନାଡ୍ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ୍।
0: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970 ତିଆରି ହେଇଥିଲା, ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
1: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ୍ ସିମେଣ୍ଟ ଉପରେ
2: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢି ପାଇ ରହିଥାଏ। ଚେଟିନାଡ୍ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳ ଦୁଆ। ଚେଟିନାଡ୍ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ୍।
3: ମଧ୍ୟସ୍ଥତା ଡ୍ରାଇଭ 2.0 ମାନ୍ୟବର ସୁପ୍ରିମକୋର୍ଟର ଏକ ନୂତନ ପ୍ରଚେଷ୍ଟା। ଆପଣଙ୍କର ମାମଲା କୋର୍ଟରେ ବର୍ଷ ବର୍ଷ ଧରି ଚାଲୁଛି କି? ବର୍ଷ ବର୍ଷ ଧରି କୋର୍ଟରେ ନ୍ୟାୟ ପାଇଁ ଅପେକ୍ଷା କରୁଛନ୍ତି କି? ଏବେ ଆସିଛି ଏକ ସହଜ, ଦ୍ରୁତ ଏବଂ ପ୍ରଭାବଶାଳୀ ଉପାୟ, ମଧ୍ୟସ୍ଥତା। କୌଣସି ଖର୍ଚ୍ଚ ବିନା ଆପଣ ନିଜେ ଭାଗ ନେଇ ଆଲୋଚନା ମାଧ୍ୟମରେ ଆପଣଙ୍କର ବିବାଦର ସ୍ଥାୟୀ ସମାଧାନ କରନ୍ତୁ। ଦୁଇ ପକ୍ଷ ପରସ୍ପର ବସିକି ସହମତିରେ ସହଜରେ ମାମଲାର ସମାଧାନ ପାଇପାରିବେ। ଆଜି ହିଁ ନିକଟରେ ଥିବା କୋର୍ଟର ଜିଲ୍ଲା ଆଇନ ସହାୟତା କେନ୍ଦ୍ରରେ ଯୋଗାଯୋଗ କରନ୍ତୁ। ସମୟ ବଞ୍ଚାନ୍ତୁ, ଖର୍ଚ୍ଚ କମାନ୍ତୁ, ସମ୍ପର୍କ ରକ୍ଷା କରନ୍ତୁ, ମଧ୍ୟସ୍ଥତାକୁ ରକ୍ଷା କରନ୍ତୁ ଏବଂ ଆଗକୁ ନିଅନ୍ତୁ।
0: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970 ତିଆରି ହେଇଥିଲା, ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
1: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ୍ ସିମେଣ୍ଟ ଉପରେ
2: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢି ପାଇ ରହିଥାଏ। ଚେଟିନାଡ୍ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳ ଦୁଆ। ଚେଟିନାଡ୍ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ୍।
4: ଶ୍ରୋତା ବନ୍ଧୁ, ଆପଣମାନଙ୍କୁ ଭେଟିଥିଲୁ ସୁଗମ ସଙ୍ଗୀତ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। କାର୍ଯ୍ୟକ୍ରମ ଆପଣଙ୍କ ପାଖରେ ପହଞ୍ଚୁଛି ମିଡିୟମ ୱେଭ୍‌ରେ।

204.5 मीटर तथा 1467 किलोहर्ट्ज जोगे एफएम रे सुनि परुचंती 103.6 मेगाहर्ट्ज जोगे एवं आपणकर मोबाइल फोन रो न्यूज ऑन एआईआर आप रे मध्य आपण आम केन्द्र रो समस्त कार्यक्रम गुड़िक सुनि परुचंती। एठी आपणकु मने पकेई दउछु आज दिन 11 ଶୁଣିବାକୁ ଭୁଲିବେ ନାହିଁ ମନ୍ କି ବାତ୍ ଶୀର୍ଷକରେ ଭାରତର ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଜାତି ଉଦ୍ଦେଶ୍ୟରେ ଦେବାକୁ ଥିବା ବାର୍ତ୍ତା ରିଲେ କରିବୁ ଆକାଶବାଣୀ ଦିଲ୍ଲୀରୁ। ପରେ ପରେ ଶୁଣିପାରିବେ ଏହାର ଓଡ଼ିଆ ଭାଷାନ୍ତର। ରିଲେ କରି ପ୍ରଚାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ। ଆଜି ରାତି 8 ଶୁଣିବାକୁ ଭୁଲିବେ ନାହିଁ ମନ୍ କି ବାତ୍ର ଓଡ଼ିଆ ଭାଷାନ୍ତରର ପୁନଃ ପ୍ରସାରଣ। ରିଲେ କରି ପ୍ରଚାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ। ଶୁଣିଲେ କାର୍ଯ୍ୟକ୍ରମ ସମ୍ପର୍କିତ ଏକ ସୂଚନା। ଆକାଶବାଣୀ ଜୟପୁର ସମୟ ବର୍ତ୍ତମାନ 9:00। ଭେଟି ଦେଉଛୁ ଶ୍ରୋତାଙ୍କ ଫୋନ୍ ଯୋଗେ ଅନୁରୋଧରେ ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ ହ୍ୟାଲୋ ମୋ ପସନ୍ଦ। ପ୍ରଯୋଜନା କରିଛନ୍ତି ମନୋଜ କୁମାର ପୂଜାରୀ। ଉପସ୍ଥାପନା କରିଛନ୍ତି ଦମୟନ୍ତୀ ବୈକାର। ତେବେ ଆସନ୍ତୁ ଶୁଣିବା କାର୍ଯ୍ୟକ୍ରମ ହ୍ୟାଲୋ ମୋ ପସନ୍ଦ।

0: ହ୍ୟାଲୋ,
1: ଶୁଭ ସକାଳ ନାହିଁ, ନମସ୍କାର।
0: ନମସ୍କାର,
1: ମୁଁ ରାଞ୍ଚଳ ଭୋଇ କହୁଛି, ତନକର ଜିଲ୍ଲା ବଲାଙ୍ଗୀର। ଦମନ୍ତୀ ନାନୀ କେନ୍ତା ଅଛ? ମୁଇଁ ତ ଭଲ ଅଛେ।
0: ସବୁ ଠିକ ଠାକ ଏଇଠି। କୁହନ୍ତୁ, ଆପଣଙ୍କ ଆଡେ ବର୍ଷା କମିଲା ନା ହଉଛି?
1: ଯେନ୍ତା ଆପଣଙ୍କ ରିଙ୍ଗ କନେ ଟିକେ ବର୍ତ୍ତମାନ ଭୁରି ଭୁରି ଭୁରି ଭୁରି ଭୁରି କରୁଛେ। ଆଗରୁ ଟିକେ ସାମାନ୍ୟ ଆଶ୍ୱସ୍ତି ମିଳିଥିଲା, ଏଇଟା ହେଲା ଅତି କମ୍ରେ 4-5 ଦିନ ହେଇଯିବ। ଟିକେ ବର୍ଷା କାଁ କରସନ୍, ଯେନ୍ତା ରେଲୱେ ଷ୍ଟେସନ ଯେନ୍ତା ଥିବା 5 ମିନିଟ୍ରେ ଗୁଟେ ଷ୍ଟେସନ, ଟ୍ରେନ୍ ଲାଗୁଥିବା ଯେନ୍ତା ବସ୍ ଷ୍ଟାଣ୍ଡ ଥିବା 10 ମିନିଟ୍ରେ ଗୁଟେ ବସ୍ ଲାଗୁଥିବା, ସେନ୍ତା ଅଧା ଘଣ୍ଟାରେ ପରେ ବର୍ଷା ଆସୁଛି, 10 ମିନିଟ୍ ପରେ ବର୍ଷା ଆସୁଛି। ଆର ତାପରେ କାଁ ବସୁନ୍, ବାହୁଡ଼ଯାତ୍ରା ବି କାଲି ଧୁମ୍ଧାମ୍ରେ କଟିଲା, ଏକ ନମ୍ବର ପୁରା ଖୁସିରେ କଟିଲା, ବହୁତ ଖୁସି ଲାଗିଲା। ଭାମା ବୋଲେ ମୋଟାମୋଟି କହିବାକୁ ଗଲେ ପରିବେଶଟି ପୁରା ବହୁତ ଖୁସିରେ ଅଛି, ବହୁତ ଆନନ୍ଦ ଉତ୍ସବରେ ଅଛି।
0: ଠିକ ଅଛି, ତାହେଲେ ଏଇ ଖୁସିର ମାହୋଲରେ କହିଦିଅନ୍ତୁ କୋଉ ଗୀତ ଶୁଣିବେ।
1: ଟିପି ଟିପି ବର୍ଷା ପାଣି ଯୋଉ ଗୀତଟେ ଅଛି ଗାଇଛନ୍ତି ଅଲଗା ଜଗ ନାଇଁ, ଆଉ ଆମ ଉଦିନ ଟିପି ଟିପି ବର୍ଷା ପାଣି।
0: ଠିକ ଅଛି, ଚାଲନ୍ତୁ ଶୁଣିବା ଗୀତ।

0: হ্যালো, উমোপাসন্ত।
1: হ্যাঁ ম্যাডাম, দোলগোবিন্দ মিশ্র চুলেগা কিনুড়া ঝাড়সুগুড়া জেলা।
0: আচ্ছা, কোন খবর আপনার গাঁর?
1: ଗାଁର ଖବର ଆଜ୍ଞା, ସବୁ ଏବେ ଚାଷବାସରେ ଲାଗିଛନ୍ତି ଆଜ୍ଞା। ବର୍ଷା ହଉଥିଲା, ଆଜି ସକାଳେ ବି ଟିକେ ବର୍ଷା ହେଲା, ଏବେ ତ ବର୍ଷା ହଉନି।
0: ତ ଏଇ ଯୋଉ ସମୟ ବର୍ଷା, ରଥଯାତ୍ରାର ପବିତ୍ର ମାହୋଲ, ତାପରେ ଚାଷୀ ଭାଇମାନେ ଏବେ ବିଲବାଡ଼ିରେ କାମ କରୁଛନ୍ତି, ଏଇଟା ଗୋଟେ ବହୁତ ବଢ଼ିଆ ଲାଗେ ଏଇ ପରିବେଶରେ ରହିବା ପାଇଁ, ନୁହଁ?
1: ହଁ ମ୍ୟାଡମ୍, ଆମେ ତ ନିଜେ ବି ଚାଷବାସ କରୁଛୁ। ଆମେ
0: ଆଜ୍ଞା।
1: ଏଇଟା ଏବେ ମୋର ମୋର ସ୍ତ୍ରୀ ଏବେ ଯାଇଛନ୍ତି ଟିକେ, ଆମର କ୍ଷେତରେ ପାଣି ଅଛି ନେଇ ଅଛି ଟିକେ ଦେଖବାର ଲାଗି,
0: ଆଚ୍ଛା ଆଚ୍ଛା,
1: ଫଲା ବି ଯୋଗେଇଛି, ସେ ଫଲା ବି ଟିକେ ଦେଖବାର ଲାଗି।
0: ବହୁତ ବଢ଼ିଆ, ବହୁତ ବଢ଼ିଆ। କୁହନ୍ତୁ, କୋଉ ଗୀତ ଶୁଣିବେ
1: ଆଜି ଆପଣ ଶୁଣେଇ ଦେବେ? ଧରମ କରମର ଏକ ଦିନ ବି ଯାଏଗା ମାଟି କା ମୂଲ, ଡେଡିକେଟ କରିଦେବେ ମ୍ୟାଡମ୍? ଏଟା ଆମର ମୋର ମାମୁଁ ସୁବଲ ସାହୁ କଣ୍ଡି ବିଜେପୁର, ମୋର ଭାଇ ରାଧାକାନ୍ତ ଭୋଇ, ତାପରେ ପ୍ରଶାନ୍ତ କୁମାର ଦାସ, ବିହାରୀ ଲାଲ ଭୋଇ, ମୁରଲୀ ପ୍ରସାଦ କର, ହରେଶ ପରୁଆ, ପରମାନନ୍ଦ କିଷାନ, ତାପରେ ଅଶୋକ କୁମାର ଦତ୍ତ, ଏଇଟା ବାରିପଦା, ତାରୁ ସମ୍ବଲପୁର ମାନସ ରଞ୍ଜନ ମିଶ୍ର, ତାରୁ ଭୁବନେଶ୍ୱର ମାମା ମିଶ୍ର, ଆଉ ସ୍ୱର୍ଣ୍ଣପ୍ରଭାକର, ସମସ୍ତଙ୍କୁ ଏଇଟା ଡେଡିକେଟ୍ କରିଦେବେ। ଭଗବାନ ସମସ୍ତଙ୍କର କଣ୍ଠରେ ବିରାଜମାନ କରିକି ସମସ୍ତେ ସମସ୍ତଙ୍କୁ ଭଲ କଥାବାର୍ତ୍ତା ଲାଗୁଛି, ଯେମିତିକି ସମସ୍ତଙ୍କ ମନଟା ଠିକ୍ ଥାଏ ରହିବ।
0: ଧନ୍ୟବାଦ।
2: ଏକ ଦିନ

0: ମୁଁ ବଲାଙ୍ଗୀର ଜଗନ୍ନାଥ ପଡ଼ାରୁ ଏଲ୍ କୃଷ୍ଣାର।
1: ଆଜ୍ଞା, କେମିତି କଟିଲା ଆପଣଙ୍କର ରଥଯାତ୍ରା?
0: ଏଥର ଭଲ ହେଲା ମ୍ୟାଡମ।
1: ଏଇଥର କଣ ପାଇଁ ଭଲ ହେଲା? ଗଲାଥର କାହିଁକି ଭଲ ହେଲାନି?
0: ବୋଲେ ଗଲାଥର ବହୁତ ବର୍ଷା ହେଲା, ଏଥିର ଲାଗି ଟିକେ ମାନ୍ଦାର ହେଲା, କିନ୍ତୁ ଏଥର ବହୁତ ଲୋକ ପାକ ଆସିଥିଲେ ଭଲ ହିସାବରେ ରଥଯାତ୍ରାଟା।
1: ହଁ, ଲୋକ ଭିଡ଼, ଯାନିଯାତ୍ରା, ଦୋକାନ ବଜାର ନାଇଁ, ସେଇ ଭିତରେ ହିଁ ଠାକୁରେ ଯାଆନ୍ତି ଭିଡ଼ ଭିତରେ,
0: ଭିଡ଼ର ଲାଗି ହିଁ ଲୋକ ଆସନ୍ତି ବେଶୀ।
1: ଆଜ୍ଞା,
0: ଆସିଲେ ସେ ଭଗବାନଙ୍କୁ ଦର୍ଶନ କରିକି ସେଟା ଗୋଟେ ଅଲଗା ଆନନ୍ଦ ମିଳେ।
1: ଆଜ୍ଞା, କାହିଁକି ଭିଡ଼ ହୁଏ? ପ୍ରତିଥର ଆମେ ମନ୍ଦିରକୁ ଯାଉ, ବର୍ଷରେ ସବୁଦିନ ଆମେ ମନ୍ଦିର ଭିତରକୁ ଯାଇକି ଠାକୁରଙ୍କୁ ଦର୍ଶନ କରୁ। ଏଇ ଗୋଟେ ଦୁଇ ଦିନ ହିଁ ଠାକୁରେ ବଡ଼ଦାଣ୍ଡକୁ ଓହ୍ଲେଇ ଆସନ୍ତି ଭକ୍ତଙ୍କୁ ଦର୍ଶନ ଦେବା ପାଇଁ, ଭକ୍ତ ପାଖକୁ ଆସନ୍ତି ସେ, ସେଇଥିପାଇଁ ଭିଡ଼ ହୁଏ ବହୁତ।
0: ସେଥିପାଇଁ ଭିଡ଼ ହୁଏ, କିନ୍ତୁ ପ୍ରତିଦିନ ମନ୍ଦିରଟା ଯିବା କଥା ମ୍ୟାଡମ।
1: ଆଜ୍ଞା,
0: ଖାଲି ବର୍ଷକୁ ଥରେ ତିହାର ମାନିଲେ ତ ନାଇଁ ହୁଏ, କିନ୍ତୁ ଆମର ସେ ଜିନିଷଟା ଆମର ପ୍ରତିଦିନ ହେବାର କଥା। ସେ ଜିନିଷଟା ମାନେ ଆମର ଛୁଆମାନେ ବି ଦେଖିକରି ଶିଖିବେ, ଆଉ ଯଦି ନ ହେଲେ ଖାଲି ପାଠ ପଢା ଆର ମୋବାଇଲରେ ତାର ଜିନ୍ଦଗି କଟିଯିବାର, ଭଗବାନର ଉପରେ ତାର ପ୍ରେମ ଭାବଟା ନାଇଁ ରହେ। ଏଖନ ଆଗ ଯେତେଟା 5 ବର୍ଷ ତକ ଆମର ଛୁଆମାନେ ଘରେ ରହୁଥିଲେ, ନିଜର ପରିବାର ସାଙ୍ଗେ ମିଳିମିଶିକରି ବ୍ୟବହାରଟା ସେମାନେ ଜାଣୁଥିଲେ, କିନ୍ତୁ ଇହାଦେ 2.5 ବର୍ଷରୁ ଆପଣ ହଷ୍ଟେଲରେ ରହୁଛନ୍, ସେମାନେ ବ୍ୟବହାର ଆର କେନ ଶିଖିପାରୁଛନ୍, ଖାଲି ପାଠ ଆର ମୋବାଇଲ ଶିଖୁଛନ୍।
1: ଆଜ୍ଞା, ଏଇ ଯୋଉ ଜାନି ଯାତ୍ରା, ଠାକୁରଙ୍କୁ ପୂଜା କରିବା, ମନ୍ଦିର ଯିବା, ଏଇସବୁ ଆମ ଜୀବନରେ ଗୋଟେ ସଂସ୍କାର ଆଣେ, ଯାହା ଆମଠୁ ଆମ ପରବର୍ତ୍ତୀ ପିଢି ଦେଖିକି ଶିଖନ୍ତି।
0: ହଁ, ସେଟା ତ ହୁଏ, ଆଉ ଜଣକୁ ଦେଖିକି ଜଣେ ଶିଖେ ଆଉ।
1: ଆଜ୍ଞା, କୁହନ୍ତୁ କୋଉ ଗୀତ ଶୁଣିବେ
0: ଆଜି? ଗୋପୀର ଦେବେ ମ୍ୟାଡମ, ରାମଚନ୍ଦ୍ର କହେ ଗଏ ସିଆ ସେ ଐସା କଲିୟୁଗ ଆଏଗା, ସେ ଗୀତଟା ଦେବେ।
1: ଆଜ୍ଞା, ଧନ୍ୟବାଦ ଆପଣଙ୍କୁ।
0: ହଁ, ଧନ୍ୟବାଦ ମ୍ୟାଡମ।

0: ହ୍ୟାଲୋ ମୋ ପସନ୍ଦ
1: ସାଗର ମିର୍ କହୁଥିଲି ଗ୍ରାମ ବାଗବାଡି ଜିଲ୍ଲା ବରଗଡ଼ର।
0: ଆଚ୍ଛା, କେମିତି ଆପଣଙ୍କର ବାଗବାଡି ଗାଁରେ ବର୍ଷା ହଉଛି?
1: ହଁ, ବର୍ଷା ଲାଗି ରହିଥିଲା, କିନ୍ତୁ କାଲି ତ ମଧ୍ୟାହ୍ନରୁ ହେଲା ନାହିଁ, ରଥଯାତ୍ରା ଭଲ ହରି ପାରିଲା। କଣ
0: ଚାଷବାସ ଠିକ ହେଇଛି ଆପଣଙ୍କ ଗାଁର?
1: ହଁ, ଚାଷବାସ ଚାଲିଛି, ବର୍ତ୍ତମାନ ପୁରା ହେଇନି ପର୍ଯ୍ୟନ୍ତ, ତାମାନେ ଚାଲିଛି।
0: ଆଚ୍ଛା, ଧାନ ବୁଣିବା ପାଇଁ ଯେତିକି ବର୍ଷା ଦରକାର ହଉଛି?
1: ହଁ, ଭଗବାନ ବହୁତ
0: ବଢିଆ। କୁହନ୍ତୁ କୋଉ ଗୀତ ଶୁଣିବେ
1: ଆଜି? ଦେଖ, ମୋ ପୁଅର ପସନ୍ଦ ଶୁଣିବା, ଅଣାରି ଚରିତ୍ର ଅଛି ନା, ଯୋଉ ଫୁଲସ ଚେହେରା ତାନେ କିଶନ ମିହିର, ସେ କାଲି ଆସିଲେ, ଆଜି ପଢା ଚାଲିଛି, କାଲି ଯେ ଛୁଟି ଆସିଲେ, ସେ ନିଜେ ଶୁଣିଲେ ବହୁତ କିଛି କହିବ।
0: ଆଚ୍ଛା ଠିକ ଅଛି,
1: ତାକୁ ଡେଲିଗେଟ କରିଦେବା କେମିତି କେତେଟା।
0: ଠିକ ଅଛି, ଧନ୍ୟବାଦ ଆପଣଙ୍କୁ।

0: ହ୍ୟାଲୋ
1: ଆଜ୍ଞା ନମସ୍କାର
0: ନମସ୍କାର
1: ମୁଁ ଲୋକନାଥ କହୁଥିଲି କୋରାପୁଟ
0: ଆଚ୍ଛା କେମିତି ଅଛି ଆପଣଙ୍କର ସ୍ୱାସ୍ଥ୍ୟ ଲୋକନାଥ ବାବୁ
1: ସ୍ୱାସ୍ଥ୍ୟ ଆଜ୍ଞା ସେମିତି ଚାଲିବାକୁ ଯାଇପାରିନି ବାହୁଡ଼ାକୁ ମୁଣ୍ଡ ତ ବୁଲଉଛି ଶୋଇଛି ଏମିତି
0: ଦୂର ଦେବାଳୟ ଯିବା ନାହିଁ ପ୍ରୟୋଜନ ହୃଦୟ

0: ମନ୍ଦିରେ ତୋର ବିଜେ ସୁଦର୍ଶନ,
1: ହଁ ସେଇଟା ତ ଠିକ କଥା ଆଜ୍ଞା, ତାକୁ ଟିକେ ଦେଖି ଆଇଲେ ମନଟା ଶାନ୍ତି ହେଇଯିବ,
0: କିନ୍ତୁ ମନକୁ କିଏ ବୁଝେଇବ ନୁହ?
1: ଆଜ୍ଞା,
0: ଭକ୍ତଙ୍କ ପାଖକୁ ସେ ଆସନ୍ତି ବର୍ଷକୁ ଥରେ, ଆମେ ଯଦି ନ ଯିବା ତାଙ୍କୁ ମନ କଥା ନ କହିବା ତାହେଲେ କେମିତି ହବ?
1: ଆଜ୍ଞା,
0: ହଁ ଠିକ ଅଛି, କୁହନ୍ତୁ ଆପଣଙ୍କ ପସନ୍ଦର ଗୀତ। प्रेम की गंगा बहाते चलो, क्या बात है। आज्ञा हाँ, ये थी आज फोन इन प्लीज कार्यक्रम हेलो मो पसंद। ବହୁ ସଂଖ୍ୟାରେ ଆପଣମାନେ ଫୋନ କଲେ, ନିଜ ନିଜ ପସନ୍ଦର ହିନ୍ଦୀ ଚଳଚ୍ଚିତ୍ର ଗୀତ ବି ଶୁଣିଲେ। ତେବେ ଯେଉଁମାନଙ୍କର ଫୋନ କଲ୍ ଲାଗିନି, ବିଲକୁଲ ବି ମନ ଦୁଃଖ କରନ୍ତୁନି, ଆସନ୍ତା ଥର ଆଉ ଥରେ ଚେଷ୍ଟା କରନ୍ତୁ, ଦେଖିବେ ଆପଣଙ୍କର ଫୋନ ଲାଗିବ, ଆପଣଙ୍କ ପସନ୍ଦର ମିଠା ମିଠା ହିନ୍ଦୀ ଚଳଚ୍ଚିତ୍ର ଗୀତ ବି ଶୁଣିବେ। ତେବେ ଆଜି ସମୟ ହେଇଗଲାଣି, ଉଠିବାକୁ ହବ। ନମସ୍କାର।

0: ଶୁଣୁଥିଲେ ଶ୍ରୋତାଙ୍କ ଫୋନ୍ ଯୋଗେ ଅନୁରୋଧରେ ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ ହ୍ୟାଲୋ ମୋ ପସନ୍ଦ। ଏହି କାର୍ଯ୍ୟକ୍ରମଟିକୁ ପ୍ରଯୋଜନା କରିଥିଲେ ମନୋଜ କୁମାର ପୂଜାରୀ, ଉପସ୍ଥାପନାରେ ଥିଲେ ଦମୟନ୍ତୀ ବୈକାର। ଶ୍ରୋତାବନ୍ଧୁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ।
1: ଏକ ପ୍ରକାର ସେ ପିଏମ୍ ଜୟ ଅବ ଗରିବ କି ଜୟ ବନ ଗଈ ହେ।

0: ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ମାଧ୍ୟମରେ ପ୍ରାୟ 60 କୋଟି ଲୋକ 5 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣା ଉପଚାର ପାଇଁ ହୋଇଛନ୍ତି ଯୋଗ୍ୟ ହିତାଧିକାରୀ। ଏପର୍ଯ୍ୟନ୍ତ 12 କୋଟିରୁ ଉର୍ଦ୍ଧ୍ୱ ମାଗଣା ଚିକିତ୍ସା କରାଯାଇଛି, ଯେଉଁଥିରେ ଗରିବ ପରିବାରଙ୍କ ଚିକିତ୍ସା ଖର୍ଚ୍ଚ ପ୍ରାୟ 2 ଲକ୍ଷ କୋଟି ଟଙ୍କା ସଞ୍ଚୟ ହୋଇପାରିଛି। ଆଜି ହିଁ ଆୟୁଷ୍ମାନ ଆପ୍ ଡାଉନ୍ଲୋଡ୍ କରି ଆୟୁଷ୍ମାନ କାର୍ଡ ବନାନ୍ତୁ। ଅଧିକ ସୂଚନା ପାଇଁ 1455 ନମ୍ବରକୁ କଲ୍ କରନ୍ତୁ।
1: ପବିତ୍ର ରଥଯାତ୍ରା ଉପଲକ୍ଷେ ସୁଭଦ୍ରା ଶକ୍ତି ବଜାର ଆପଣଙ୍କୁ ଜଣାଉଛି ଅସୁମାରୀ ଶୁଭେଚ୍ଛା। ଏହି ଶୁଭ ଅବସରରେ ସୁଭଦ୍ରା ଶକ୍ତି ବଜାରରେ SHG ମା'ମାନଙ୍କ ହାତ ତିଆରି ହସ୍ତତନ୍ତ ଓ ହସ୍ତକଳା ସାମଗ୍ରୀ ସହିତ ମିଲେଟ୍ରୁ ପ୍ରସ୍ତୁତ ବିଭିନ୍ନ ଜୈବିକ ସାମଗ୍ରୀର ଅପୂର୍ବ ସମ୍ଭାର। ପବିତ୍ର ଘୋଷଯାତ୍ରା ଉପଲକ୍ଷେ ସୁଭଦ୍ରା ଶକ୍ତି ବଜାରରେ ବିଭିନ୍ନ କ୍ରୟ ଉପରେ ସ୍ୱତନ୍ତ୍ର ରିହାତି। ଆସନ୍ତୁ, ଆପଣଙ୍କ ଅପେକ୍ଷାରେ ସୁଭଦ୍ରା ଶକ୍ତି ବଜାର, SIRD କ୍ୟାମ୍ପସ, ୟୁନିଟ୍ 8, ଭୁବନେଶ୍ୱର।
2: ଆକାଶବାଣୀ ଜୟପୁର ବର୍ତ୍ତମାନ ପ୍ରଚାର କରୁଛୁ ପ୍ରାୟୋଜିତ କାର୍ଯ୍ୟକ୍ରମ ହ୍ୟାଲୋ ସ୍ୱାସ୍ଥ୍ୟ ପାଇଁ କଥାଟିଏ।

0: ହ୍ୟାଲୋ ସ୍ୱାସ୍ଥ୍ୟ ପାଇଁ କଥାଟିଏ କାର୍ଯ୍ୟକ୍ରମର ପ୍ରାୟୋଜକ ହେଉଛନ୍ତି ସମ୍ ହସ୍ପିଟାଲ ଶୀତଳାପଲ୍ଲୀ ବ୍ରହ୍ମପୁର। ସୁଲଭ, ସୁବିଧାଜନକ ଓ ଅତ୍ୟାଧୁନିକ ସ୍ୱାସ୍ଥ୍ୟ ସେବାର ଅନନ୍ୟ ଠିକଣା।
1: ଜରୁରୀକାଳୀନ ସ୍ୱାସ୍ଥ୍ୟ ସମସ୍ୟା ସମୟରେ ପ୍ରତିଟି ସେକେଣ୍ଡ ମୂଲ୍ୟବାନ।
2: ସମ୍ ହସ୍ପିଟାଲ ବ୍ରହ୍ମପୁରରେ 24 ଘଣ୍ଟିଆ ଉନ୍ନତ ସ୍ୱାସ୍ଥ୍ୟ ସେବା ଉପଲବ୍ଧ।
3: MRI, CT ସ୍କାନ, ଅଲ୍ଟ୍ରାସାଉଣ୍ଡ, ଏକ୍ସରେ,
2: କେନ୍ଦ୍ରୀୟ ପରୀକ୍ଷାଗାର, ହିଷ୍ଟୋପାଥୋଲୋଜି, ମାଇକ୍ରୋବାୟୋଲୋଜି ଓ ପାଥୋଲୋଜି, ସମସ୍ତ ରୋଗର ନିର୍ଣ୍ଣୟ ପରୀକ୍ଷା 24 ଘଣ୍ଟା ଉପଲବ୍ଧ।
3: ଜରୁରୀକାଳୀନ ICU, SDU, ଟ୍ରମା କେୟାର ଚିକିତ୍ସା ଅଭିଜ୍ଞ ଡାକ୍ତରଙ୍କ ଦ୍ୱାରା ପାଇପାରିବେ ଗୋଟେ ଛାତ ତଳେ।
2: ଆଜି ହିଁ ଆସନ୍ତୁ ସମ୍ ହସ୍ପିଟାଲ ଶୀତଳପଲ୍ଲୀ ତାରାତାରିଣୀ ରୋଡ ବ୍ରହ୍ମପୁର। ସୁଲଭ, ସୁବିଧାଜନକ ଓ ଉନ୍ନତ ସ୍ୱାସ୍ଥ୍ୟ ସେବାର ଅନନ୍ୟ ଠିକଣା।
0: ନମସ୍କାର, ସ୍ୱାସ୍ଥ୍ୟଭିତ୍ତିକ ଫୋନ୍ ଇନ୍ କାର୍ଯ୍ୟକ୍ରମ ହ୍ୟାଲୋ ସ୍ୱାସ୍ଥ୍ୟ ପାଇଁ କଥାଟିଏରେ ସ୍ୱାଗତ କରୁଛି ଆପଣଙ୍କୁ ମୁଁ ପୁଷ୍ପିତା ପଟ୍ଟନାୟକ। ଶ୍ରୋତବନ୍ଧୁ ଜାଣିଛନ୍ତି ଆଜିର ବିଷୟବସ୍ତୁ ଚର୍ମ ରୋଗର କାରଣ ଏବଂ ନିରାକରଣ। ଏ ସମ୍ପର୍କିତ ସମସ୍ୟାକୁ ନେଇ ଫୋନ୍ ଯୋଗେ ଆପଣ ଯେଉଁ ଗତ 22 ତାରିଖ ଦିନ ଆମକୁ ପ୍ରଶ୍ନ ପଚାରିଥିଲେ, ଏହାର ଉତ୍ତର ଦେବା ପାଇଁ ଆମ ଗଣରେ ଉପସ୍ଥିତ ଥିଲେ ଡର୍ମାଟୋଲୋଜିଷ୍ଟ ଡକ୍ଟର ଶିବାଶିଷ ମହାପାତ୍ର। କାର୍ଯ୍ୟକ୍ରମରେ ସାର୍ଙ୍କୁ ସ୍ୱାଗତ ଜଣାଉଛୁ। ସାର୍ ନମସ୍କାର।
4: ନମସ୍କାର।
0: ଆମେ ତ ଏ ବିଷୟବସ୍ତୁ ଉପରେ ଆଲୋଚନା ନିହାତି ଭାବରେ କରିବା, କିନ୍ତୁ କେତୋଟି ଫୋନ୍ ଯେହେତୁ ଆସିଛି ପ୍ରଥମେ ରିସିଭ୍ କରିନେବା। ନମସ୍କାର।
5: ନମସ୍କାର ଆଜ୍ଞା, ମୁଁ କଂଗ୍ରେସ କହୁଥିଲି।
0: କଂଗ୍ରେସ ଭାଇ ଭଲ ଅଛନ୍ତି? ଆପଣ ଜାଣିଛନ୍ତି ଆଜି ଆମ ଗହଣରେ ଅଛନ୍ତି ସ୍କିନ୍ ଡକ୍ଟର। ଆପଣଙ୍କର କଣ ସମସ୍ୟା ରହିଛି ନା କଣ ଜାଣିବାକୁ ଚାହୁଁଛନ୍ତି ପଚାରନ୍ତୁ, ସାର୍ ଆପଣଙ୍କର କଥା ଶୁଣୁଛନ୍ତି।
5: ନମସ୍କାର।
4: ନମସ୍କାର
5: ଆଜ୍ଞା, ଆମ ପୁତ୍ର ତାକୁ କୋଷ୍ଠବନ୍ଧନ ହେଇଯାଇଛି 25 ବର୍ଷ ହେଲା, ବୁଝିଲେ। ସେ ବାହା ହେଲେ ତା ପିଲାମାନଙ୍କୁ ତାକୁ କେଉଁ ସଂକ୍ରମଣ ହବ ଯେ
4: ଆଜ୍ଞା? କେତେ ବର୍ଷ ହେଲାଣି ଆପଣଙ୍କର ପେସେଣ୍ଟକୁ?
5: 25 ବର୍ଷ ହେଲାଣି।
4: 25 ବର୍ଷ ହେଲାଣି। କେବେ ହେଇଥିଲା
5: ତାକୁ? ହେବାରେ 5 ବର୍ଷ ହେଲା ରେ
4: ଡାଇଗ୍ନୋସିସ ହେଇକି 5 ବର୍ଷ ହେଲା। ଆଚ୍ଛା, ସେ ମେଡିସିନ ଖାଇ ମାନେ ଆମର କୋର୍ସ
5: ମେଡିସିନ ଚାଲୁ ଅଛି
4: ଖାଇ ମାନେ କମ୍ପ୍ଲିଟ କରିସାରିଲେଣି କୋର୍ସ ଚିକିତ୍ସା? ସେ କଣ 5 ବର୍ଷ ହେଲା ମେଡିସିନ ଖାଉଛନ୍ତି? ନାଇଁ, 6 ମାସ କି ବର୍ଷେ କହିଥିବେ ପ୍ରଥମେ? ହଁ ହଁ, ଠିକ ଅଛି। ଆଚ୍ଛା, ସେତେବେଳେ ମାନେ ପରିବାରର ଅନ୍ୟ ସଦସ୍ୟମାନଙ୍କୁ କିଛି ମେଡିସିନ ସିଙ୍ଗିଲ ଡୋଜ୍ କିଛି ମେଡିସିନ ଦିଆ ହେଇଥିଲା? ଆଚ୍ଛା, ପରିବାର ସଦସ୍ୟମାନଙ୍କୁ ନ ହବା ପାଇଁ ମଧ୍ୟ ଗୋଟେ ସିଙ୍ଗିଲ ଡୋଜ୍ ଦିଆଯାଏ ଗୋଟେ ମେଡିସିନ, ଆଉ ଯଦି ବି ସେ ଟାଇମ୍ରେ ଦିଆଯାଏ ନାହିଁ ତାହେଲେ ବି ଆମର ସର୍ଭେଲେନ୍ସ କରା ମାନେ ଆମର ମଝିରେ ମଝିରେ ଟେଷ୍ଟ କରାଯାଏ, ଦେଖାଯାଏ, ଆଉ ବୁଝାଇ ବି ଯାଇଥାଏ କ'ଣ କ'ଣ ମାନେ ଅସୁବିଧା ହେଲେ ଆପଣ ପୁଣି ନିକଟସ୍ଥ ଚିକିତ୍ସାଳୟକୁ ଯାଇକି ଆଉ ଡାକ୍ତରଙ୍କୁ ପରାମର୍ଶ କରିବାକୁ ପଡ଼ିବ। ତ ହଁ, ତ ସେଥିରେ ହାତ ଗୋଡ଼ କିଛି ବଧିରେ ଲାଗିବା କିମ୍ବା କୌଣସି ଜାଗାରେ ନାଲି ହେଇକି ବହୁତ ସମୟ ମାନେ ରହିବ, ଛାଡ଼ୁନଥିବ ରୋଗ ଫୁଲିକି ଥିବ, କିମ୍ବା ତମ୍ବା କଲର୍ର ଆମର ସେଇଭଳିଆ ରଙ୍ଗର କିଛି ସ୍କିନ୍ରେ ଚମଡ଼ାରେ କିଛି ଫୁଲିକି ଥିବ ଲମ୍ବା ସମୟ ଦେଇ ଛାଡ଼ୁନଥିବ, କିମ୍ବା ହାତ ଗୋଡ଼ ବଧିରା ଲାଗୁଥିବ, ବୁଝିପାରିଲେ, କିମ୍ବା ଶୁଖିକି
5: ତାର ମଥାକି ଗୋଟେ ହେଇକି ସେ ମଥାକି ହଉଛି କାଟି କାଟି ପୁରା ହୋଲ୍ କରିଦେଇଛି, ବୁଝିଲେ
4: ଆଜ୍ଞା,
5: ହୋଲ୍ କରିଦେଇଛି ସେ

0: ଓଲାଉଟୁ ଟିକେ ପାଣି ଭିତରେ ତାର ବାହାରୁଛି ଡ୍ରେସିଂ କରୁଛି ଆଉ ଯେ ତାକୁ କହୁଛନ୍ତି ବାହାର କରିବା କଥା କହୁଛନ୍ତି ମୁଁ ସେ ମନା କରୁଛି ସେ କଣ ଏଇଟା ବାହାରେ ଭଲ ଯିବ ନା ଖରାପ
1: ନାଇଁ ଆଜ୍ଞା ଆଜ୍ଞା ଯେହେତୁ ଟ୍ରିଟମେଣ୍ଟ କମ୍ପ୍ଲିଟ ହେଇଯାଇଛି କିଛି ଅସୁବିଧା ନାହିଁ ଆଉ ଯୋଉଟା ପ୍ରୋବ୍ଲେମଟା ଅଛି କହୁଛନ୍ତି ସେଇଟା କାହିଁକି ନା ସେଇ ଜାଗାଟା ବଧିରା ହେଇଯାଇଥିବ ସେ ଜାଣିପାରୁନଥିବେ
0: ଥଣ୍ଡା
1: ସେଇଟା କମ୍ପ୍ଲିକେସନ ସେଇଟା ସେଇଟା ରୋଗ ଛାଡିଯାଇଛି କିନ୍ତୁ ରୋଗର କୁପ୍ରଭାବଟା ରହିଯାଇଛି ତ ହଁ ତ ଏବେ ତ କୋର୍ସ କମ୍ପ୍ଲିଟ ହେଇଯାଇଛି ମାନେ କିଛି ଅସୁବିଧା ନାହିଁ
0: ଆଉ ଅନ୍ୟ ଲୋକ ସଂକ୍ରମଣ ହବନି
1: ଏବେ ତ ସମ୍ଭାବନା ମାନେ କ୍ଷୀଣ ସେମିତି କାହିଁକିନା ଯେହେତୁ କୋର୍ସ କମ୍ପ୍ଲିଟ ହେଇଯାଇଛି ମାନେ ଆମେ ତ ଟ୍ରିଟମେଣ୍ଟ କମ୍ପ୍ଲିଟ ଯେହେତୁ ହେଇଯାଇଛି ଆମେ ଏକ୍ସପେକ୍ଟ କରିବା କି ଭାବିବା କି ସେ ରୋଗମୁକ୍ତ କିନ୍ତୁ କମ୍ପ୍ଲିକେସନ ଅଛି ସେଗୁଡାକ ଅଲଗା ଜିନିଷ
2: ବୁଝିପାରିଲେ କଂଗ୍ରେସ ଭାଇ ଏବେ ଡରିବାର ନାହିଁ ତଥାପି ହେଲା ହଁ ରହିଲୁ ଧନ୍ୟବାଦ ପ୍ରଥମେ ଆମେ ଜାଣିବୁ ଯେ ଶରୀରରେ କଣ ସବୁ ସମସ୍ୟା ଦେଖାଦେଲେ ଜଣେ ଡର୍ମାଟୋଲୋଜିଷ୍ଟଙ୍କ ପାଖକୁ ଯିବ
1: ତ ଚର୍ମରୋଗ ବିଶେଷଜ୍ଞଙ୍କର ଅଧୀନରେ ମାନେ ଯେଉଁ ଆପାଦମସ୍ତକ କ'ଣ କ'ଣ ଆସେ ଆମେ କେଶ ରୋଗ ସେଇଟା ରିଲେଟେଡ୍ ଟୁ ଏନିଥିଙ୍ଗ ରିଲେଟେଡ୍ ଟୁ ହେୟାର ପ୍ରୋବ୍ଲେମ୍ ତାପରେ ସ୍କିନ୍ ଏନି ଡିଜିଜେସ୍ ମାନେ ଏନି ଯେକୌଣସି ରୋଗ ହଉ ଚର୍ମକୁ ଇନଭଲ୍ଭ ହେଇଥିବ କରିଥିବ ଏବଂ ନେଲ୍ ନଖ ଏବଂ ଯୌନ ରୋଗ ବିଶେଷଜ୍ଞ ବି ମାନେ ଚର୍ମ ରୋଗ ବିଶେଷଜ୍ଞମାନେ ବି ଭେନେରିଆଲ୍ ଡିଜୋଡ଼ା ଇନଫେକ୍ସିୟସ୍ କଣ୍ଡିସନ୍ସ ଯେଉଁଗୁଡ଼ାକ ଅଛି
2: ହ୍ୟାଲୋ ସ୍ୱାସ୍ଥ୍ୟ ପାଇଁ କଥାଟିଏ କାର୍ଯ୍ୟକ୍ରମ ନମସ୍କାର
1: ନମସ୍କାର
2: ନମସ୍କାର କିଏ କହୁଥିଲେ
3: ପ୍ରତିଭା ବିଶ୍ୱାଳ କହୁଥିଲି ଭେଟ ନଈରୁ
2: ପ୍ରତିଭା ଭଉଣୀ ଭଲ ଅଛନ୍ତି ଆପଣ
3: ହଁ ମ୍ୟାଡାମ ବହୁତ
2: ଶୁଣୁଛନ୍ତି ଆମ କାର୍ଯ୍ୟକ୍ରମ
3: ହଁ ବହୁତ ସାରା ଶୁଣିଛି
2: ତାହେଲେ ଆପଣ ଜାଣିଥିବେ ଯେ ଆଜି ଆମ ଗହଣରେ ସ୍କିନ୍ ଡକ୍ଟର ଅଛନ୍ତି ଶିବାଶିଷ ମହାପାତ୍ର ସାର୍ ଆପଣଙ୍କର କଣ ପରାମର୍ଶ ନେବାର ଅଛି କଣ ଜାଣିବାର ଅଛି ପଚାରନ୍ତୁ ସେ ଶୁଣୁଛନ୍ତି ଆପଣଙ୍କ କଥା
3: ମୋର ସେଇ ଯୋଉ ଶୁଣିକି ଏକା ଫୋନ କଲି ମୋର ବେଳେବେଳେ ସ୍କିନ୍ରେ ଫୋଟକା ଭଳିଆ ହେଇଯାଉଛି
1: ଆଜ୍ଞା
3: ଫୋଟକା ମାନେ ଖରାରେ ଗଲେ ତ ପୁରା ସିଝି ଯାଉଛି ସ୍କିନ୍ଟା ସନସ୍କ୍ରିନ୍ ଲଗେଇଲେ ମୋ ଦେହରେ ପଡୁନି ତ ଲଗଉନି ସେଥିପାଇଁ କିନ୍ତୁ ବେଳେବେଳେ ଏମିତି ରସ୍ତା ସେଇକି ମାନେ ଫୋଟକା ଫୋଟକା ହେଇକି ଲାଲ ହେଇଯାଉଛି ତ ସେଥିପାଇଁ ମୁଁ ବହୁତ ହଇରାଣ ହେଇଗଲିଣି ପୁଡୁଛି ବେଶୀ ଜୋରରେ
1: କୋହଣୀ ପାଖ ନା ମଣିବନ୍ଧ ଯୋଉ ଆମର ହାତ ମାନେ ସେଇ ମଝିରେ ହଉଛି ନାଇକି ଆଚ୍ଛା ଆପଣ ଖରାରେ ଯିବା ଆସିବା କରନ୍ତି ମାନେ ଜବ୍ କରନ୍ତି ଯେମିତି 10 ବେଳେ ଯିବା ଆସିବା କରିବା ଖରାରେ ଯିବା ଆସିବା କରିବା ଏମିତି ରେଗୁଲାରଲି କରନ୍ତି ହଁ ତ ଏଇଟା ମୋଷ୍ଟଲି ଆପଣଙ୍କର ସନ୍ଲାଇଟ୍ ତ ମାନେ ୟୁଭି ରେସ୍ ପାଇଁ ଶୀତ ମାନେ ଯେକୌଣସି ବର୍ଷର ଯେକୌଣସି ଦିନ ହଉ ଶୀତ ମାନେ ଖରା ଦିନ ମାନେ ଖରା ଦିନ ହଉ କି ଶୀତ ଦିନ ହଉ କି ବର୍ଷା ଦିନ ହଉ ଯାହା ବି ହଉ ଯେତେ ବି ଖରା ବି ହଉ ମାନେ ମାନେ ଇଣ୍ଟେନ୍ସିଟି ତ ଏଇଟା ସନ୍ ଏକ୍ସପୋଜର୍ ହେଲା ମାନେ ହବ ସନ୍ଲାଇଟ୍ ମାନେ ଖରା ପଡ଼ିଲା ମାନେ ହବ ଏଇ ପ୍ରୋବ୍ଲେମ୍ରେ ଏଇ ରୋଗ ଯାହାର ହୁଏ ତ ସେଇ ଖରା ପଡ଼ିଲେ ଏଇ ପ୍ରୋବ୍ଲେମ୍ଟି ହବ ତ ମେଡିସିନ୍ ତ ମଝିରେ ମଝିରେ ଯଦି ବାରମ୍ବାର ହେଉଛି ତାହେଲେ ତା ପାଇଁ ଅଲଗା ମେଡିସିନ୍ ଅଛି କିମ୍ବା ସର୍ଟ ଟର୍ମ ପାଇଁ ଯଦି ହେଉଛି ତା ପାଇଁ ଅଲଗା ମେଡିସିନ୍ ଅଛି କିନ୍ତୁ ଆପଣ ଯେହେତୁ ଆଜ୍ଞା ତାର କାରଣ ବି ଅଛି କ୍ରୋନିକ ହେଲେ ଟ୍ରିଟମେଣ୍ଟ ମାନେ ବହୁତ ସମୟ ଧରି ରୋଗ ରହିଲେ ତାର ଟ୍ରିଟମେଣ୍ଟ ଅଲଗା ଆଉ ଅଳ୍ପ ଦିନ ଧରି ରହୁଛି ଯଦି ତା ପାଇଁ ବି ଟ୍ରିଟମେଣ୍ଟ ଅଲଗା ଆଉ ଯଦି ବାରମ୍ବାର ହେଉଛି ତ ତାକୁ ଆଖି ଆଗରେ ରଖି ଆମକୁ ଟ୍ରିଟମେଣ୍ଟ ଦେବାକୁ ପଡ଼ିବ ଆଉ କିନ୍ତୁ ଆଜିର ମାନେ ଇମ୍ପୋର୍ଟାଣ୍ଟ କଥା ହେଲା ଏଇ ରୋଗରେ ସବୁଠୁ ଇମ୍ପୋର୍ଟାଣ୍ଟ ହେଲା କି ପ୍ରିଭେନ୍ସନ୍ ମାନେ ଆମକୁ କେମିତି ତାକୁ
2: ସତର୍କ ରହିବା
1: କ'ଣ ସତର୍କତା ଅବଲମ୍ବନ କଲେ ଆଉ ହବ ନାହିଁ ବୁଝିପାରିଲେ କି ସେଇଟା ବେଶୀ ଇମ୍ପୋର୍ଟାଣ୍ଟ କାହିଁକି ନା କାରଣଟା ହେଲା ସନ୍ଲାଇଟ୍ ସୂର୍ଯ୍ୟକିରଣ ସୂର୍ଯ୍ୟକିରଣ ତ ପଡ଼ିବ ନା ତ ରୋଗ ଛାଡ଼ିଯିବ ମେଡିସିନ୍ ଦେଲେ କିନ୍ତୁ ସୂର୍ଯ୍ୟକିରଣ ପଡ଼ିଲେ ଆଉଥରେ ହବ ଚାନ୍ସେସ୍ ବି ରହୁଛି ତ ସେଇ ସେଥିପାଇଁ ତାର ପ୍ରତିକାରଟା ହେଲା କି ଆପଣଙ୍କୁ ଆପଣ ଯଦି ଗାଡ଼ିରେ ଯିବା ଆସିବା କରୁଛନ୍ତି ଆଉ ତ ଫୁଲ୍ ସ୍ଲିଭ୍ ଆମେ ଆଡ଼ଭାଇସ୍ କରୁ ପେସେଣ୍ଟମାନଙ୍କୁ ରୋଗୀମାନଙ୍କୁ ଫୁଲ୍ ସ୍ଲିଭ୍ ଡ୍ରେସ୍ ୟୁଜ୍ କରିବେ ବାହାରକୁ ବାହାରିଲା ମାନେ ନହେଲେ ଆପଣ କ'ଣ କରିବେ ଯଦି ସର୍ଟ ସ୍ଲିଭ୍ ୟୁଜ୍ କରୁଛନ୍ତି ତାହେଲେ ଆଜିକାଲି ଗ୍ଲୋଭ୍ସ ଆସୁଛି ଯେଉଁଟା କୋହଣୀ ପର୍ଯ୍ୟନ୍ତ ଆସୁଛି ବୁଝିପାରିଲେ କି ତ ସେଇଟା ଯେମିତି ହେଲେ ବ୍ୟବହାର କରିବାକୁ ପଡିବ ଆପଣଙ୍କୁ କାହିଁକି ନା
3: ଡାକ୍ତର ମତେ କହିଥିଲେ ବୋଲିକି ମୁଁ ସେଇଟା କରୁଛି ତଥାପି ସେ ଯେ ଝାଳ ରହିକି କି କ'ଣ ମୁଁ ଜାଣିପାରୁନି ତଥାପି ସେଠି ମାନେ ରସେସ ହେଇକି
1: ଆଜ୍ଞା ଆଜ୍ଞା କ'ଣ ହେଉଛି ନା ଝାଳକୁ ସମ୍ପର୍କ ନାହିଁ ତ ସେଥିପାଇଁ କହିଲି ଶୀତ ଦିନ ହେଲେ ଝାଳ କମ୍ ହବ କିନ୍ତୁ ହବ ସେ ରୋଗ ତ

0: ଖରାଦିନ ହଉ ବର୍ଷା ଦିନ ହଉ କି ଶୀତ ଦିନ ହଉ, ତ ଯେଉଁ ସେ ମାନେ ଋତୁରେ ହେଲେ ବି ବର୍ଷ ସାରା ଖରା ପଡ଼ିଲା ମାନେ ହବ, ତ ଝାଳକୁ ସମ୍ପର୍କ ନାହିଁ ବିଶେଷ ଭାବେ, କିନ୍ତୁ ଖରା ପଡ଼ିଲେ ହିଁ ହବ, ତ ଆପଣ ଧ୍ୟାନ ଦେବ। କିନ୍ତୁ ଏବେ ଦେଖନ୍ତୁ କୁଆଡେ ବାହାରକୁ ଯାଉନାହାନ୍ତି, କିନ୍ତୁ ଘରେ କାମ କରୁଛନ୍ତି, ହଠାତ୍ ବାହାରକୁ ତ ଯିବେ ନା, ହଠାତ୍ ଛାତ ଉପରକୁ ହେଲା କିମ୍ବା ଦାଣ୍ଡକୁ ହେଲା କି ବାଡ଼ିକି ହେଲା, ସେ ତ ଯିବେ ନା, ତ ସେଇ ଟାଇମ୍ରେ ଯେଉଁ ଖରା ଯେଉଁ ପଡ଼ିବ ଆପଣଙ୍କ ସେଇ ଜାଗାରେ, ତ ବାରମ୍ବାର ହବାର ସମ୍ଭାବନା ଅଛି, ତ ସେଥିପାଇଁ ଆପଣ ସେଥିପ୍ରତି ଧ୍ୟାନ ଦେବାକୁ ପଡ଼ିବ। ଆଉ ଯଦି କ୍ରୋନିକ୍ ହେଉଛି ତାହେଲେ ମାନେ ବାରମ୍ବାର ଯଦି ହେଉଛି ବହୁତ ସମୟ ଧରି ଲାଗି ରହୁଛି, ତାହେଲେ ତାର ଟ୍ରିଟମେଣ୍ଟ ଅଛି, ମାନେ ତାହାର ବି ବାରମ୍ବାର ଯଦି ମେଡିସିନାଲ ପ୍ରିଭେଣ୍ଟିଭ ଥେରାପି ଅଛି, ତ ଆପଣ ନିକଟସ୍ଥ ଯିଏ ସ୍ୱାସ୍ଥ୍ୟ କେନ୍ଦ୍ର ଯିଏ ବି ଚର୍ମ ରୋଗ ବିଶେଷଜ୍ଞ ଅଛନ୍ତି ତାଙ୍କୁ ପରାମର୍ଶ କରିବେ, ସିଏ ମେଡିସିନ ବତେଇବେ, ଟିକେ ଲମ୍ବା ଟାଇମ୍ ମେଡିସିନ ଖାଇବାକୁ ପଡ଼ିପାରେ। ଯେଉଁ ବାରମ୍ବାର ହେଉଛି ତାକୁ ପ୍ରିଭେଣ୍ଟ କରିବା ପାଇଁ ତାର ବି କିଛି ଅଛି ଫର୍ମ, ମାନେ ଅଛି ତାର ନିୟମ ଅଛି, ସେଥିପାଇଁ ସନସ୍କ୍ରିନ୍ ଜରୁରୀ, ଫୁଲ୍ ସ୍ଲିଭ୍ ଡ୍ରେସ୍ ଜରୁରୀ, ଆଉ ଆପଣଙ୍କର ଗ୍ଲୋଭ୍ସଟା ଜରୁରୀ, ଲମ୍ବା ଗ୍ଲୋଭ୍ସ ଯେଉଁଟାକି କୁହୁଣୀ ପର୍ଯ୍ୟନ୍ତ ରହୁଛି ସେଇଟା ଜରୁରୀ। ଆଉ ଯଦି ନହେଲେ ଛତା ବ୍ୟବହାର କରିବେ, ଆଉ କମ୍ ସମୟ ପାଇଁ ବି ଯେଉଁ ଖରାକୁ ଯାଉଛନ୍ତି ଆପଣ ଧ୍ୟାନ ଦେଇପାରୁନଥିବେ, ସେଇଟାକୁ ବି ଏବେ ଆଜିକାଲି ମାନେ ଆପଣଙ୍କୁ ବର୍ତ୍ତମାନ ଧ୍ୟାନ ଦେବାକୁ ପଡ଼ିବ।
1: ଭଲ ହେଇଯିବ ନା
0: ଆଜ୍ଞା? ହଁ,
2: ଧନ୍ୟବାଦ। ଆଉ ନାହିଁ ଚିକିତ୍ସା ପାଇଁ ଖର୍ଚ୍ଚର ଚିନ୍ତା।
3: ସମ୍ ହସ୍ପିଟାଲ ବ୍ରହ୍ମପୁରରେ ଆୟୁଷ୍ମାନ ଭାରତ, PMJAY, ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା, GJAY ଏବଂ ବୟବନ୍ଦନା କାର୍ଡରେ ଚିକିତ୍ସା ହୋଇପାରୁଛି।
2: ଏଠାରେ 24 ଘଣ୍ଟିଆ ଆପତ୍କାଳୀନ ସେବା, ICU, OSDU, ଡାଇଲିସିସ, କ୍ୟାନ୍ସର ଚିକିତ୍ସା, ଅଙ୍କୋଲୋଜି, କାର୍ଡିଓଲୋଜି, ନ୍ୟୁରୋଲୋଜି, ଅର୍ଥୋପେଡିକ, ସ୍ତ୍ରୀ ଓ ପ୍ରସୂତି ରୋଗ, ୟୁରୋଲୋଜି, ENT, ଚକ୍ଷୁ ରୋଗ ଏବଂ ଗ୍ୟାଷ୍ଟ୍ରୋ ଏଣ୍ଟ୍ରୋଲୋଜି ସେବା ଉପଲବ୍ଧ।
3: ଆଜି ହିଁ ଆସନ୍ତୁ ସମ୍ ହସ୍ପିଟାଲ, ସୀତଳପଲ୍ଲୀ, ତାରାତାରିଣୀ ରୋଡ, ବ୍ରହ୍ମପୁର। ସୁଲଭ, ସୁବିଧାଜନକ ଓ ଉନ୍ନତ ସ୍ୱାସ୍ଥ୍ୟ ସେବାର ଅନନ୍ୟ ଠିକଣା।
4: ହ୍ୟାଲୋ, ସ୍ୱାସ୍ଥ୍ୟ ପାଇଁ କଥାଟିଏ କାର୍ଯ୍ୟକ୍ରମ।
5: ଆଜ୍ଞା ନମସ୍କାର।
4: ନମସ୍କାର, କିଏ କହୁଥିଲେ?
5: ନରସିଂହ ସାହୁ।
4: ନରସିଂହ ବାବୁ କେମିତି ଅଛନ୍ତି କହିଲେ? ଭଗବାନଙ୍କ କୃପାରୁ ଆମେ ସମସ୍ତେ ଭଲରେ ଅଛୁ। ଆପଣ ଜାଣିଛନ୍ତି ଆଜି ଆମ ଗହଣରେ ଅଛନ୍ତି ଶିବାଶିଷ ମହାପାତ୍ର ସାର, ସ୍କିନ ଚର୍ମ ରୋଗ ଉପରେ ଆପଣଙ୍କର କଣ ଜାଣିବାର ଅଛି ପଚାରିଲେ ସେ ଶୁଣୁଛନ୍ତି ଆପଣଙ୍କ କଥା।
5: ନମସ୍କାର ଆଜ୍ଞା।
0: ନମସ୍କାର।
5: ଚର୍ମ ରୋଗ କୋଉ କାରଣରୁ ହୁଏ, ତାର ଲକ୍ଷଣ କଣ ଦେଖାଯାଏ?
0: ଆଜ୍ଞା, ଚର୍ମ ରୋଗ ତ ବହୁତ ପ୍ରକାର ଅଛି, ପର୍ଟିକୁଲାର କୌଣସି ରୋଗ ବିଷୟରେ ଯଦି ଦେଖନ୍ତୁ, ଏବେ ତ କେଶ ମାନେ ମାନେ ଆମର ସ୍କାଲ୍ପ ଯେଉଁ ମୁଣ୍ଡରେ ସେଇଠୁ ଆରମ୍ଭ କରିକି ନଖର ଗୋଡ଼ର ନଖ ପର୍ଯ୍ୟନ୍ତ ଏସବୁ ମାନେ ଇଭେନ୍ ଇଫ୍ ଆମର ଯେତିକି ମାନେ ପାଟି ମାନେ ଲିପ୍ସ ଯେଉଁ ଉଠ ରହିଲା, ଜିଭ ରହିଲା, ମାନେ ସେସବୁ ମାନେ ଚର୍ମ ରୋଗ ତ ମାନେ ଆପାଦମସ୍ତକ ବୁଝିପାରିଲେ କି, ତ ବହୁତ ଗୁଡ଼ାଏ ରୋଗ ଅଛି, ତ ପର୍ଟିକୁଲାରଲି କୌଣସି ରୋଗ ବିଷୟରେ
4: ଆପଣଙ୍କର କଣ ଜାଣିବାର ଇଚ୍ଛା ଥିଲା କହିଲେ?
0: କୌଣସି ବିଶେଷ
4: ମାନେ କୋଉଟାକୁ ଆପଣ ଭାବିଲେ, ଯୋଉ ସ୍କିନରେ ଯାହା ହାତ ଗୋଡ଼ ରହୁଛି, ଦେହରେ ପିଠିରେ ମୁଣ୍ଡରେ କିଛି ହେଇଯାଉଛି, ସେଇଟାକୁ ଭାବିଲେ କି ଚର୍ମ ରୋଗ ବୋଲି? ହଁ, ତାହେଲେ ଆମେ ଏଇଠି ଆପଣଙ୍କୁ ଅନୁରୋଧ କରିବୁ ଆପଣ ପୁରା କାର୍ଯ୍ୟକ୍ରମ ଶୁଣିବେ ସାର, ସେ ମଧ୍ୟରେ ସବୁତକ ଆମକୁ ବୁଝେଇକି କହିବେ କୋଉ କୋଉ ପାର୍ଟରେ କଣ ହେଲେ କେମିତି ରୋଗ ହୁଏ, ଚର୍ମ ରୋଗ ଯଦି ଜାଣିବାକୁ ଚାହୁଁଛନ୍ତି। ହେଲା, ଆପଣଙ୍କର ଆଉ କିଛି ଜାଣିବାର ଅଛି କି?
0: ନାଇଁ, ଆଲର୍ଜି ମାନେ ଆପଣ ଦେଖନ୍ତୁ, ଆଲର୍ଜି ଯଦି ମାନେ ଆକ୍ଚୁଆଲି ଆମେ କମ୍ପ୍ଲେନ୍ ଦେଖୁ, ମାନେ ରୋଗ ମାନେ ରୋଗୀ କ'ଣ ସେ ଲକ୍ଷଣ ନେଇକି ଆସୁଛନ୍ତି, କ'ଣ କମ୍ପ୍ଲେନ୍ ମାନେ ତାଙ୍କ ପ୍ରୋବ୍ଲେମ୍ କ'ଣ ନେଇକି ଆସୁଛନ୍ତି, ସେଇଠୁ ଆମେ ଡିସାଇଡ଼୍ କରୁ କେଉଁ ପ୍ରକାର ଆଲର୍ଜି। ତ ତାଙ୍କର କ'ଣ କୁଣ୍ଡିଆ ହେଉଛି, ଜଳାପୋଡ଼ା ହେଉଛି ନା, କୁଣ୍ଡିଆ ହେବା ସମୟରେ ଦେଖିଲା ଭଳିଆ କିଛି ଅଛି, କିମ୍ବା ସେ ଦେଖିବ ଯଦି ଦେଖିବା ପାଇଁ ଅଛି ସେ କୋଉଭଳିଆ ଦେଖାଯାଉଛି, ଆଉ ନାଇଁ ଯଦି କେତେବେଳେ ଆଉ କେତେ ଦିନ ହେଲା, ମାନେ କୋଉ ଜାଗାରେ ଅଛି, କୋଉ ଭଳିଆ ଦେଖାଯାଉଛି, ଆରମ୍ଭ କେମିତି ହେଲା, ତ ବହୁତ ଗୁଡ଼ାଏ ଜିନିଷ ଆମେ ଲକ୍ଷଣ ଆଉ ସେସବୁକୁ ଆମେ ଆଖି ମାନେ ତାକୁ କନସିଡର କରିକି ଆମେ ଡିସିସନ ନଉ, ଡାଇଗ୍ନୋସିସ୍ କରୁ, ମାନେ ମାନେ ରୋଗ କ'ଣ ହେଇଛି ଆମେ ଡିସାଇଡ଼ କରୁ, ଆଉ ତା ଅନୁସାରେ ଆମେ ଟ୍ରିଟମେଣ୍ଟ ଦଉ। ବୁଝିପାରିଲେ? ହଁ, କଳା ପଡ଼ିଯାଇଛି ଆଗରୁ ଯଦି ଆପଣଙ୍କର, ସପୋଜ ଯେତିକି ଆପଣ ଯାହା ବି ଆପଣ ଚର୍ମର ଯେଉଁ ବର୍ଣ୍ଣ ଅଛି ସେ ଗୋରାରୁ କଳା ଭିନ୍ନ ଭିନ୍ନ ଗ୍ରେଡ୍ର ଅଛି, ସପୋଜ ଆପଣ ଯାହା ବି ଆପଣଙ୍କର ନେଚୁରାଲ କଲର ଯେଉଁଟା ଆପଣଙ୍କର, ତାଠୁ ଯଦି ଅଧିକା କୋଉ ଜାଗାରେ ପର୍ଟିକୁଲାର ଗୋଟେ ଜାଗାରେ କଳା ଦେଖାଯାଉଛି, ତାହେଲେ ସେଟା କେତେ ଦିନ ହେଲା ଅଛି?
5: ପୁରା ପିଠିଟା ପୁରା ଗୋଟେ 15 ମାସେ ଖଣ୍ଡେ ସେମିତି ଜାଗାରେ ରହିଲା ପିଠିଟା।
0: ଆଚ୍ଛା, ମୁଁ ଜାଣିପାରେ କି ଆପଣ କଣ ମାନେ କାମ କରନ୍ତି? ପ୍ରଫେସନଟାଇଜ ଭେରି ଇମ୍ପୋର୍ଟାଣ୍ଟ ଏଇ ରୋଗରେ।
5: ଖେଳାଖେଳି କରିବ ଟିକେ ପ୍ରାୟତଃ ସେଟା।
0: ଆଜ୍ଞା।

0: ତ କ'ଣ ହୁଏ କି ବେଳେବେଳେ ସେଇ ପ୍ରଫେସନରେ ଆକ୍ଚୁଆଲି କ'ଣ କି ବେଳେବେଳେ ଆପଣ ଖରା ପଡ଼ିଲେ ବି ଅଛି ଗୁଡ଼ାଏ ରୋଗ ଯେଉଁଥିରେ କି ସନ୍ଲାଇଟ୍ ପାଇଁ ବି ହୁଏ ଆରମ୍ଭ ହୁଏ ସେଇଭଳିଆ ରୋଗ, ପ୍ଲସ୍ କିଛି କେମିକାଲ ଏକ୍ସପୋଜର ହେଲା ତ ସେଇଟା ବି ଆରମ୍ଭ କରେ ସେଇଭଳିଆ କଣ୍ଡିସନ, ସେଭଳିଆ ଲକ୍ଷଣ ଦେଖାଯାଏ। ଆଉ ତାହାର ବେଳେବେଳେ କ'ଣ ହୁଏ ନା ରୋଗ ଛାଡ଼ି ଆସିଲା ବେଳେ ବି ଯେମିତି ଆମେ କିଛି କୌଣସି ଜାଗାରେ ମାଡ଼ ହୋଇଗଲା ତ ଚିହ୍ନ ଯେମିତି ହୁଏ ନା ଛାଡ଼ି ଆସିଲା ବେଳେ, ତ ରୋଗ ଯେମିତି ଛାଡ଼ି ଆସେ ଛାଡ଼ି ଆସେ ଯେଉଁ ସମୟରେ ସେଇ ସମୟରେ ସେ ଜାଗାରେ ଦେହ କ'ଣ କରେ ନା ସେ ଜାଗାରେ ଟିକେ ଅଧିକା କଳା ଦେଖାଯାଏ, ଯେଉଁଟାକି ୱିଥ୍ ଟାଇମ୍ ସମୟ ଅତିକ୍ରାନ୍ତ ହେବା ପରେ ଧୀରେ ଧୀରେ ସେଇଟା ଠିକ୍ ହେଇଯାଏ। ବୁଝିପାରିଲେ କି? ନର୍ମାଲ କଲର୍କୁ ଫେରି ଆସେ। ବୁଝିପାରିଲେ କି? ଆଜ୍ଞା ଆଜ୍ଞା। କିନ୍ତୁ ଆମର ତ ଚର୍ମ ରୋଗରେ ଆକ୍ଚୁଆଲି କ'ଣ କି ଟିକେ ଭିଜୁଆଲ ଡାଇଗ୍ନୋସିସ୍, ମାନେ ଆମେ ରୋଗ ଦେଖିଲେ ଦେଖିଲେ ହିଁ ଫାଇନାଲ କରି କହିହେବ କି ଆକ୍ଚୁଆଲି କୋଉ ରୋଗଟା ହେଇଛି। ଆଲର୍ଜି ତ ବହୁତ ପ୍ରକାର ଆଲର୍ଜି ଅଛି ତ ଆକ୍ଚୁଆଲି ଆଜ୍ଞା ଆଜ୍ଞା, କାହିଁକିନା ପର୍ଟିକୁଲାର ଜାଗାରେ ଯଦି ହଉଛି, ଗୋଟେ ଜାଗାରେ ଯଦି ହଉଛି ତାହେଲେ ନିଶ୍ଚୟ ଭାବେ କ'ଣ ଗୋଟେ ଲାଗିକି ହେଇଥାଇପାରେ। ଯଦି ଇନଫେକ୍ସନ ନାହିଁ, ଆଲର୍ଜି ହେଉଛି ବୋଲି ଭାବୁଛନ୍ତି, ମାନେ ଯଦି କି ଡକ୍ଟର କହିଥିଲେ ପରାମର୍ଶ କରିଥିଲେ ତାହେଲେ ନିଶ୍ଚୟ ରୂପେ କିଛି ଗୋଟେ ଲାଗିଛି ସେଇ ଜାଗାରେ ଯଦ୍ୱାରା କି ଆଲର୍ଜିଟା ହେଇଛି। କାହିଁକିନା ଖାଦ୍ୟପେୟ ପାଇଁ ଯଦି କିଛି ହେଇଥାନ୍ତା ତ ତାହେଲେ ସବୁଆଡ଼େ ହେଇଥାନ୍ତା, ଗୋଟେ ଜାଗାରେ ହେଇନଥାନ୍ତା। ବୁଝିପାରିଲେ କି? ତ ଯେହେତୁ କେବଳ ପିଠି କଥା କହୁଛନ୍ତି ଆପଣ, ପୁଣି କହୁଛନ୍ତି ଖେଳା ଖେଳି ବି ଟିକେ ଅଛି, ତ ମୋଷ୍ଟଲି ସନ୍ଲାଇଟ୍ ସୂର୍ଯ୍ୟକିରଣ ପାଇଁ ବି ହେଇଥାଇପାରେ, ନହେଲେ କିଛି ଗୋଟେ କେମିକାଲ ଲାଗିଥାଇପାରେ ଯାହାଦ୍ୱାରା ସେଇଟା ଆଲର୍ଜିଟା ହେଇଛି। ବୁଝିପାରିଲେ କି?
1: ତ ଆପଣ ଡକ୍ଟରଙ୍କୁ ଦେଖେଇଛନ୍ତି, ସେ ଯେମିତି କହୁଛନ୍ତି ସେ ଅନୁସାରେ କରନ୍ତୁ, ନିଶ୍ଚୟ ସେ ଭଲ ହେଇଯିବ। ହେଲା, ରହିଲୁ, ନମସ୍କାର। ହ୍ୟାଲୋ, ସ୍ୱାସ୍ଥ୍ୟ ପାଇଁ କଥାଟିଏ କାର୍ଯ୍ୟକ୍ରମ।
2: ହ୍ୟାଲୋ,
1: ନମସ୍କାର।
2: ନମସ୍କାର,
1: କିଏ କହୁଥିଲେ?
2: ବର୍ଷା ପଟ୍ଟନାୟକ କହୁଥିଲି।
1: ବର୍ଷା ଭଉଣୀ, କୋଉଠୁ କହୁଛନ୍ତି ଆପଣ?
2: ବରହମପୁର ବ୍ରହ୍ମନଗରରୁ।
1: ବ୍ରହ୍ମନଗର କହୁଛନ୍ତି, ଆପଣଙ୍କର କ'ଣ ଜାଣିବାର ଅଛି, କ'ଣ ସମସ୍ୟା ରହିଛି କହିଲେ ସାର୍ ଶୁଣୁଛନ୍ତି ଆପଣଙ୍କ କଥା।
2: ମୋର ସ୍କିନ୍ ପ୍ରୋବ୍ଲେମ ଅଛି ତ।
1: କୁହନ୍ତୁ କ'ଣ ଅଛି ଅସୁବିଧା, ସାର୍ ଶୁଣୁଛନ୍ତି।
2: ମୋ ହାତ ଯାହାର ପୁରା ମାନେ ବିର୍ବିର ହେଲା ଭଳିଆ ହେଇଯାଉଛି, ରେଡ୍ ରେଡ୍ ହେଇକି ଖୁଜିଲି ହଉଛି।
0: ଆଜ୍ଞା, ହାତର କୋଉ ଜାଗାରେ? ଆଜ୍ଞା, ପାପୁଲି ନା ପାପୁଲି ଉପର ପଟ?
2: ଫିଙ୍ଗର ମଝିରେ, ଫିଙ୍ଗର ପୁରା।
0: ଆଜ୍ଞା ଆଜ୍ଞା, ଫିଙ୍ଗର ମାନେ ଆଙ୍ଗୁଠି ସନ୍ଧି ଗୁଡାକ ନାଇଁ କି?
2: ଆଉ ଫିଙ୍ଗର ଉପରେ ବି,
0: ଫିଙ୍ଗର ଉପରେ ବି ହେଉଛି। କେତେ ଦିନ ହେଲାଣି ହେଉଛି? ଆଜ୍ଞା,
2: ହେଇଯିବ। ମୁଁ ଗୋଟେ ଥର ହସ୍ପିଟାଲ ଯାଇ ମେଡିସିନ ଖାଇଥିଲି, ତାପରେ ବି ଆଉ ଥରେ ହେଉଛି।
0: ନାଇଁ, ଆଚ୍ଛା, ସନ୍ଧି ମଝିରେ ହେଉଛି ନା ଦୁଇ ପଟ ଯୋଉ ପାଖାପାଖି ହେଉଛି ସେଇ ଜାଗାରେ, ଆଙ୍ଗୁଠିର ଦୁଇ ସାଇଡ଼ରେ ହେଉଛି?
2: ଆଙ୍ଗୁଠି ଦି ସାଇଡ ମଝିରେ, ମାନେ ଫିଙ୍ଗର ଯୋଉ ସନ୍ଧିରେ।
0: ଆଚ୍ଛା ଆଚ୍ଛା, ଛୋଟ, ଆଚ୍ଛା ଠିକ ଅଛି। ଆଚ୍ଛା, ମେଡିସିନ ଯୋଉ ଖାଇଥିଲେ ସେ କିଛି ବେକ ତଳକୁ ମାନେ ସପ୍ତାହକୁ ଥରେ ଲଗେଇବା ପାଇଁ ଦେଇଥିଲେ? ଆଜ୍ଞା, ଛୋଟ ଛୁଆ ଘରେ ଅଛନ୍ତି କି? ଆଚ୍ଛା, ଘରେ ଆଉ କାହାକୁ, ଅନ୍ୟ ପରିବାର ସଦସ୍ୟଙ୍କୁ ଏଇଭଳିଆ କିଛି ରୋଗ ହେଇଥିଲା କି? ଆଜ୍ଞା ଆଜ୍ଞା, ତ ଆକ୍ଚୁଆଲି ସନ୍ଧି ମାନେ ଆମର ହାତ ଆଙ୍ଗୁଠି ଯୋଉଠି ସନ୍ଧି ସେଇଟା ଗୋଟେ, ଆଉ ଆଙ୍ଗୁଠିର ସାଇଡ ଯୋଉଟା ଆମେ କହୁ, ହେଲା, ପାଣି ବାହାରୁଛି ଟିକେ ଟିକେ, ପାଣି ବାହାରୁଛି ନାଇଁ କି? ସେ ଗୋଟେ ପ୍ରକାର ଏକ୍ଜିମା ବୋଲି ଆମେ କହୁ। ବୁଝିପାରିଲେ? ଏକ୍ଜିମା ବହୁତ ପ୍ରକାର ଅଛି, ଭିନ୍ନ ପ୍ରକାର, ଇଏ ଗୋଟେ ପ୍ରକାର ଏକ୍ଜିମା। ଆଉ ଏଇଥିରେ ଆପଣ ନିକଟସ୍ଥ ଯାହା ବି ଚର୍ମରୋଗ ବିଶେଷଜ୍ଞଙ୍କୁ ଯାହା ଦେଖେଇଥିଲେ କିମ୍ବା ଆଉଥରେ ଦେଖିବାକୁ ପଡ଼ିପାରେ, ଯଦି ରହୁଛି ତାର ଭିନ୍ନ ଭିନ୍ନ ଟ୍ରିଟମେଣ୍ଟ ସବୁ ଅଛି, ତ ଡିପେଣ୍ଡିଂ ଅପନ୍ ଦ ସିଭିରିଟି, ଆପଣଙ୍କ କେତେ ଅଛି, କେତେ ସିଭିଅର ଅଛି, ହେଲା, ତାକୁ ଦେଖିକି ଟ୍ରିଟମେଣ୍ଟ ଡିସାଇଡ଼ କରାଯାଏ। ଆଉ ଭିନ୍ନ ଭିନ୍ନ ପ୍ରକାର ମୋଡାଲିଟି ମାନେ ଭିନ୍ନ ପ୍ରକାରର ମେଡିସିନ ବି ଅଛି, ତ ବାରମ୍ବାର ଆପଣ ଗୋଟେ ଗୋଟେ ବ୍ୟବହାର କରୁଛନ୍ତି, ସେଥିରେ ଯଦି ବାରମ୍ବାର ହେଉଛି ତାହେଲେ ସେ ଟ୍ରିଟମେଣ୍ଟ ବି ଚେଞ୍ଜ କରାଯାଏ ବେଳେବେଳେ। କିନ୍ତୁ ମୋଷ୍ଟ ଇମ୍ପୋର୍ଟାଣ୍ଟ ହେଲା କେମିତି ପ୍ରିଭେଣ୍ଟ କରିବେ, ବାରମ୍ବାର କେମିତି ନ ହେବ, ସେଇଥିରେ ଆମେ, ହଁ, ତ ମେନ୍ ହେଲା ସେଥିରେ ଆମେ କହୁ କି ବାରମ୍ବାର ଯେମିତି ଆପଣ ବାସନ ମାଜୁଥିବେ, ତ ସେଥିରେ ଡିଶ୍ ୱାସର ଯେଉଁଟା ଫ୍ଲୁଇଡ୍ ହେଲା, ତ ସେ ସାବୁନ ଗୁଡ଼ାକ ୟୁଜ୍ ହେଉଛି ନା, ତ ବାରମ୍ବାର କିମ୍ବା ସାନିଟାଇଜର ହ୍ୟାଣ୍ଡ ୱାଶ୍ ୟୁଜ୍ କରୁଥିବେ, ତ ସେଥିରେ କ'ଣ ହୁଏ ନା ସେଗୁଡ଼ାକ ଯେମିତି ମାନେ ଖାର ଜାତୀୟ ଯାହା ହେଲେ ବି, ବୁଝିପାରିଲେ କି? ତ ସେଥିରେ କ'ଣ ହୁଏ ନା ଚମଡ଼ାର ତେଲ ଅଂଶ ଟିକେ ଜଲ୍ଦି ମାନେ ସରିଯାଏ, ସାବୁନ ବାଜିଲେ ବାରମ୍ବାର ଯଦି ସାବୁନରେ ଆମେ କିମ୍ବା ସର୍ଫ ହେଲା ଲୁଗା ଧୋଇଲେ, ତ ସେଥିରେ କ'ଣ ହୁଏ ନା ଆମର ଡ୍ରାଏ ହେଇଯାଏ ସ୍କିନ୍। ବୁଝିପାରିଲେ? ଆଜ୍ଞା, ହଁ, ଡ୍ରାଏ ହୁଏ ସେଇଟା ଗୋଟେ, ଆଉ ଗୋଟେ ହେଲା ବାରମ୍ବାର ଡିଟର୍ଜେଣ୍ଟ ଏକ୍ସପୋଜର, ସେଗୁଡ଼ା ସବୁ ଡିଟର୍ଜେଣ୍ଟ ସେ କାଟେଗୋରିର କେମିକାଲ ସବୁ, ତ ଯାହା ହେଲେ ବି ତ ବାରମ୍ବାର ଏକ୍ସପୋଜର ହେଲେ ତ କ'ଣ ହୁଏ କି ସେଇଟା ଆମର ସ୍କିନ୍ ଅପର ଲେୟାର ଯେଉଁ ଅଛି ସେଠି ଯାହା ହେଲେ ବି ଡ୍ୟାମେଜ୍ ହେବ, ଡ୍ୟାମେଜ୍ ହେଲା ମାନେ କ'ଣ ହୁଏ ନା ସେ ବାରମ୍ବାର ଏଇସବୁ ଜିନିଷ

0: ମାନେ ଆମର ଏଇସବୁ ପ୍ରୋବ୍ଲେମରୁ ଏକ୍ଜିମା ଟିକେ ଷ୍ଟାର୍ଟ ହୁଏ, କଣ୍ଟାକ୍ଟ ଡର୍ମାଟାଇଟିସ୍ ବୋଲି କହୁ ଆମେ, ନହେଲେ ଏକ୍ଜିମା ବି କାହାର କାହାର ଏକ୍ଜିମା ବି ପ୍ରପର ଏକ୍ଜିମା ବି ଡେଭଲପ୍ ହୁଏ, ବୁଝିପାରିଲେ କି? ତ ଯେତେବେଳେ ଆପଣ ପରାମର୍ଶ ନେଇଥିବେ ସେ ବୋଧେ ଏଇ ବିଷୟରେ ବି ପଚାରିଥିବେ କିମ୍ବା ସେଇ ବିଷୟରେ ବି ଆପଣଙ୍କୁ କାଉନ୍ସିଲ୍ କରିଥିବେ ନିଶ୍ଚିତ।
1: ଆମେ ଗୋଟେ ଜିନିଷ ଜାଣିଛୁ, ଖାଇବା ପିଇବାରେ କିଛି ଅଛି କି ଏକ୍ଜିମା ପାଇଁ ଖାଇବା ପିଇବାରେ କଟକଣା ବା କଣ ଖାଇବ କିଛି ଅଛି କି?
0: ହଁ, ନାଇଁ ଏକ୍ଜିମାରେ ତ ସେମିତି ନାହିଁ, କିନ୍ତୁ ଅଲଗା ଆଉ ଏକ୍ଜିମାର ଯୋଉ ହାୟର ଭର୍ସନ ଅଟୋଇମ୍ୟୁନ୍ ଡିଜିଜ୍ ଆଉ ଗୁଡ଼ାଏ ସ୍ପେକ୍ଟ୍ରମ ଅଛନ୍ତି, ଯେମିତି ଗୋଟେ ସୋରିଆସିସ୍ ହେଲା ଏକ୍ଜାମ୍ପଲ, ତ ଗୁଡ଼ାଏ ଜିନିଷ ହଉଛି ଏବେ ଅଟୋଇମ୍ୟୁନ୍ ପ୍ରୋସେସ୍ ସେଗୁଡ଼ାକ, ସେମାନେ ତ ଇନଫେକ୍ସନ୍ ନୁହଁ ଯେ କୋଉଠି ବାହାରୁ ଜୀବାଣୁ ଆସିଲା ଆଉ ସେ ରୋଗ କରିଦେଲା, ସେଭଳିଆ ନୁହଁ। ଏଇଟା କ'ଣ ଇମ୍ୟୁନ୍ ଡିସ୍ରେଗୁଲେସନ୍ ବୋଲି କହୁ ଆମେ, ଆମ ବଡ଼ିର ନିଜର ଚମଡ଼ାର ହିଁ ପ୍ରୋବ୍ଲେମ ଏଇଟା, ବାହାରୁ ତ କିଛି ଡେଇଁ କାହାଠୁ କଣ୍ଟାଜିଅସ୍ କି କମ୍ୟୁନିକେବଲ୍ ନୁହଁ, କାହାଠୁ ଡେଇଁ ନାହିଁ, ତ ଏଗୁଡ଼ାକ ନିଜର ହିଁ ପ୍ରୋବ୍ଲେମ୍ ସ୍କିନ୍ର। ଆଉ ସେଇ ଜାଗାରେ ଯେଉଁ ଯେଉଁ ଜାଗାରେ ପ୍ରୋବ୍ଲେମ୍ ହେଉଛି ସ୍ପେସିଆଲି ଏକ୍ଜିମା, ତ ଏକ୍ଜିମାଟା ମୋଷ୍ଟଲି ଏକ୍ସପୋଜର ପାଇଁ ହିଁ ହୁଏ, ମାନେ ଆରମ୍ଭଟା ତ ସେଇଠୁ ହିଁ ହୁଏ। ଆଉ ମୋଷ୍ଟଲି ଇମ୍ୟୁନ୍ ଡିସ୍ରେଗୁଲେସନ୍ ଯେଉଁ କହୁ ଆମେ, ଆମର ସୈନିକ ଦେହର ଯେଉଁ ଅଛନ୍ତି ରକ୍ତରେ ରୋଗ ପ୍ରତିରୋଧକ ଶକ୍ତି ପାଇଁ ଯେଉଁ ସୈନିକମାନେ ଅଛନ୍ତି, ସେଇ ଯେଉଁ ତାଙ୍କର ହିଁ ଇମ୍ୟୁନ୍ ଡିସ୍ରେଗୁଲେସନ୍, ତାଙ୍କର ଯେଉଁ କାମ କରିବା କଥା ସେଇଟା ଗଡ଼ବଡ଼ ହେଇଯାଏ, ତ ହେଲେ କ'ଣ ହୁଏ ନା ଏଇଭଳିଆ ରୋଗ ସବୁ ଚର୍ମରେ ସୃଷ୍ଟି ହୁଏ। ଭିନ୍ନ ଶରୀରର ଭିନ୍ନ ଅଙ୍ଗ ପ୍ରତ୍ୟଙ୍ଗ ପ୍ରତି ଯଦି ସୈନିକମାନେ ବିରୁଦ୍ଧରେ ଯଦି ଲଢ଼ିବେ ତାହେଲେ ଭିନ୍ନ ଭିନ୍ନ ରୋଗ ହୁଏ, ତ ଏ ଚମଡ଼ାର କିନ୍ତୁ ଚର୍ମରେ ଯଦି
1: ଦୁର୍ଘଟଣା ହେଉ କିମ୍ବା ଜରୁରୀକାଳୀନ ସ୍ୱାସ୍ଥ୍ୟ ସମସ୍ୟା, ପ୍ରତିଟି ସେକେଣ୍ଡ ମୂଲ୍ୟବାନ।
2: ସମ ହସ୍ପିଟାଲ ବ୍ରହ୍ମପୁରର ଏମର୍ଜେନ୍ସି ଏବଂ ଟ୍ରମା କେୟାର ବିଭାଗ ଯେକୌଣସି ଜରୁରୀ ସମସ୍ୟା ପାଇଁ ସର୍ବଦା ପ୍ରସ୍ତୁତ। ଆମର ଅତ୍ୟାଧୁନିକ ଆଇସିୟୁ ଏବଂ ଏସ୍ଡିୟୁ କ୍ରିଟିକାଲ କେୟାର ମେଡିସିନ ୟୁନିଟ୍ ଗୁରୁତର ରୋଗୀଙ୍କୁ ତୁରନ୍ତ ଚିକିତ୍ସା ଯୋଗାଇଥାଏ। ଅଭିଜ୍ଞ ଡାକ୍ତର ଏବଂ ତାଲିମପ୍ରାପ୍ତ କର୍ମଚାରୀଙ୍କ ସହିତ ଆମେ ଆପଣଙ୍କ ସୁରକ୍ଷାକୁ ପ୍ରାଥମିକତା ଦେଉ।
1: 24 ଘଣ୍ଟା ଜରୁରୀକାଳୀନ ଚିକିତ୍ସା ଓ ଟ୍ରମା କେୟାର ପାଇଁ ଭରସା କରନ୍ତୁ ସମ ହସ୍ପିଟାଲ, ଶୀତଳପଲ୍ଲୀ, ତାରାତାରିଣୀ ରୋଡ, ବ୍ରହ୍ମପୁର। ସୁଲଭ, ସୁବିଧାଜନକ ଓ ଉନ୍ନତ ସ୍ୱାସ୍ଥ୍ୟ ସେବାର ଅନନ୍ୟ ଠିକଣା।
3: ହ୍ୟାଲୋ,
1: ନମସ୍କାର।
3: ନମସ୍କାର ଆଜ୍ଞା,
1: କିଏ କହୁଥିଲେ?
3: ମୁଁ ଆଜ୍ଞା କୃତିବାସ ସିଓ କହୁଥିଲି।
1: କୃତିବାସ ବାବୁ କୋଉଠୁ କହୁଛନ୍ତି କହିଲେ?
3: ଆମ ଗାଁ ଆଜ୍ଞା ତିନିଟିଣାପଲ୍ଲୀ ଧରାଉଟ ବ୍ଲକରେ।
1: ଆପଣ ଆମ କାର୍ଯ୍ୟକ୍ରମ ଶୁଣୁଛନ୍ତି ତାହେଲେ ଆପଣ ଜାଣିଛନ୍ତି ଆଜି ଆମ ଗହଣରେ ଅଛନ୍ତି ଚର୍ମରୋଗ ବିଶେଷଜ୍ଞ ଡକ୍ଟର ଶିବାଶିଷ ମହାପାତ୍ର ସାର। ଆପଣଙ୍କର କଣ ସମସ୍ୟା ରହିଛି ନା କଣ ଜାଣିବାକୁ ଚାହୁଁଛନ୍ତି କହିଲେ, ପଚାରିଲେ ସାର ଶୁଣୁଛନ୍ତି ଆପଣଙ୍କ କଥା।
3: ଆଜ୍ଞା ନମସ୍କାର।
0: ନମସ୍କାର
3: ଆଜ୍ଞା, ମୋର ଗୋଟେ ହେଲେ ଏବେ ବିଲବାଡ଼ି କାମ ଆରମ୍ଭ ହେଲା ଆଜ୍ଞା, ଏ ଯୋଉ ବିଲୁ ସେ କାଦରେ ଟିକେ ପଶିଗଲେ ସେ ଗୋଡର ସନ୍ଧି ଯାକ ସବୁ ପାଣି ଖାଇଲା ବେଳେ ହେଇଯାଉଛି ଆଜ୍ଞା।
0: ତା
3: ସହିତ ଆମେ ଯେତେବେଳେ ତଳି ଭାଙ୍ଗୁନୁ ଆଜ୍ଞା, ହେଲେ ଚକାମାଣ୍ଡି ପକେଇ ବହୁଛୁ, ଚକାମାଣ୍ଡି ପକେଇ ବୋଇଲେ କାଦରେ 2-3 ଘଣ୍ଟା ଖଣ୍ଡେ ବୋଇଲା ପରେ ତାପରେ ଯୋଉ ସନ୍ଧି ଯାକ, କୋଡ ସନ୍ଧି ଯାକ ଆଉ ଅଣ୍ଟା ଯାକ ଏଇଟା ସବୁ ଏମିତି ଥଳା ମାନେ ଛଉଛୁଆ ହେଇ ପାଣି ଖାଇଲା ବେଳେ ହେଇଯାଉଛି ଆଜ୍ଞା। ଆଉ ବର୍ଷା ଦିନ କହନ୍ତି ଯୋଉ ଚାଷବାସ ସରିଲା ପରେ ଯାହା ଟିକେ ଉଣା ହଉଛି ନ ହଉଛି ଏମିତି ହଉଛି ଆଜ୍ଞା, ଚାଷ ଆରମ୍ଭ ହେଲେ ତା ହେଇଯାଉଛି ଆଜ୍ଞା।
0: ଆଜ୍ଞା, ୟୁଜୁଆଲି ତିନି ପ୍ରକାର ରୋଗ ଆପଣ ଯେମିତି ଡେସ୍କ୍ରାଇବ୍ କରିଲେ ଯେଉଁଭଳିଆ କହିଲେ ଆପଣ, ୟୁଜୁଆଲି ସନ୍ଧି ଯେଉଁ ଖାଇଯାଉଛି କହୁଛନ୍ତି, ତ ସେଇଟା ତ ବହୁତ ସମୟ ପାଇଁ ଯଦି ପାଣି ଲାଗିକି ରହିବ ଏନି ଯେକୌଣସି କାରଣବଶତଃ ଯଦି ସେଥିରେ ପାଣି ସନ୍ଧି ଗୁଡ଼ାକରେ ଆଉ ଓଦା ହେଇକି ଯେଉଁ କହନ୍ତି ଆମେ ଯେଉଁ ଓଦା ହେଇକି ରହିଗଲା ଲୁଗା ପଟା, ବୁଝିପାରିଲେ? ତ ନାଇଁ ନାଇଁ ସେଇଟା ତ ଠିକ୍ ଅଛି, ଆପଣ ତ କାମ କରିବେ କିନ୍ତୁ ରୋଗର କାରଣ କଥା ମୁଁ କହୁଛି, କାହିଁକିନା ଯଦି ସନ୍ଧି ଆଙ୍ଗୁଠି ସନ୍ଧି ହେଲା ଜଙ୍ଘ ସନ୍ଧି ହେଲା ତ ବେଶୀ ଝାଳ ହଉ କିମ୍ବା ଆପଣଙ୍କ ଲୁଗା ଯାହା ବି ପିନ୍ଧିଥିବେ ଓଦା ହେଇଯାଉ, ଏ ତ କିମ୍ବା ଯେଉଁ କାମ କରିବାକୁ ଆପଣ ଜମି ଭିତରକୁ ପ୍ରବେଶ କଲେ ଓଦା ଥିବ ସେଇ ଜାଗାରେ ପାଣି ଭିତରେ ବୁଡ଼ି ରହିଲା ଗୋଡ଼ଟା, ତ ବେଶୀ ସମୟ କ'ଣ ହୁଏ ନା ଚମଡ଼ା ମାନେ ଆମ ଚର୍ମଟା ଯେଉଁଟା ସ୍କିନ୍ଟା ସେଇଟା ଆପଣଙ୍କ ସଫ୍ଟ ହେଇଯିବ ଫୋଲ୍ଡ ଗୁଡ଼ାକରେ, ବୁଝିପାରିଲେ କି? ବହୁତ ନରମ ହେଇଯାଏ ବହୁତ ଜଲ୍ଦି ଆଉ ସେଇଟା ମାନେ ଖଣ୍ଡିଆ ହେବାର ଚାନ୍ସ ବେଶୀ ଥାଏ, ବୁଝିପାରିଲେ କି? ତ ସେଥିପାଇଁ ସେଇଟା ଖଣ୍ଡିଆ ହେଇଯାଏ ଯେଉଁ ଖାଇଯାଏ ବୋଲି ଆପଣ ଯେଉଁ କହନ୍ତି, ତ ଖଣ୍ଡିଆ ହେଇଯାଏ ସେଇ ଜାଗାଟା ସେଥିପାଇଁ, ବୁଝିପାରିଲେ କି? ହଁ, ତ ସେଇଟା ହିଁ କାରଣ। ତ ଆଉ ହେଲା ଯାଦୁ ଗୋଟେ, ଯଦି ଆପଣ ଯେଉଁ ପିନ୍ଧିଥିବେ ମାନେ ସପୋଜ୍ ଲୁଗା ପିନ୍ଧିଛନ୍ତି ଯେଉଁ ବହୁତ ସମୟ ଓଦା ହେଇକି ରହିଲା, ତ ସେଇଟା ତ ବେଶୀ ସମୟ ପିନ୍ଧିକି ରହିବେ କାରଣ କାମକୁ ଯାଇଛନ୍ତି ଆପଣ, ପୁଣି ଘରକୁ ଫେରିବେ ସଫା ହେବେ ଶୁଖିଲା ଲୁଗା ଆପଣ ପିନ୍ଧିବେ, ତ ସେଇ ସମୟ ଭିତରେ ଆପଣ ବହୁତ ସମୟ ଧରି ଯେଉଁ ଓଦା ଲୁଗା ପିନ୍ଧିକି ରହିବେ ତ ତା ଯୋଗୁଁ ଆମର ଫଙ୍ଗାଲ ଇନଫେକ୍ସନ୍ ବି ହୁଏ, ଯେଉଁ କହିଲେ ଆପଣ କୋଡ଼ରେ ହେଇଯାଉଛି ବୋଲି କହିଲେ ଜଙ୍ଘ ପାଖରେ। ହଁ,

0: ତ ଭିନ୍ନ ଭିନ୍ନ ରୋଗ ଅଛି ଯୋଉ ସେଥିପାଇଁ ହଉଛି, ତ ସେଇଟା ମୋଷ୍ଟଲି ବିକଜ ଅଫ୍ କାରଣ ତାର କାରଣ ହେଲା ସେୟା ଓଦା ଲୁଗା ଆଉ ଓଦା ଯୋଉ ବେଶୀ ସମୟ ପାଣିରେ ବୁଡ଼ିକି ରହୁଛନ୍ତି। ତ କାରଣ ରୋଗର କାରଣ ଅଛି, ତ ରୋଗର କାରଣ ହଟିଲେ ଯାଇକି ରୋଗ ହଟିବ, ବୁଝିପାରିଲେ। ଟ୍ରିଟମେଣ୍ଟ ତ ଦେଇ ହବ, ରୋଗ ଛାଡ଼ି ବି ଯିବ, କିନ୍ତୁ ମଝିରେ ମଝିରେ ଯଦି ସେଇଭଳିଆ ଆପଣ ଏକ୍ସପୋଜର ବହୁତ ସମୟ ପାଣିରେ ବୁଡ଼ି ରହିବେ, ତ ସେ ରୋଗ ସମସ୍ତଙ୍କୁ ହବ, ଆପଣଙ୍କ ସମସ୍ତଙ୍କୁ ହବ। ପୁଣି ଆପଣ ମାଟିର ଆପଣ ଅଛି, ସାର ଅଛି, କେମିକାଲ ଫର୍ଟିଲାଇଜର ୟୁଜ୍ ହଉଛି, ବହୁତ ପ୍ରକାର କେମିକାଲ ବି ମାନେ ଯୋଉଟା ଆମର ବ୍ୟବହାର ହୁଏ, ସାଧାରଣତଃ ବ୍ୟବହାର କରାଯାଏ, ତ ସେସବୁର ଏକ୍ସପୋଜର ବି ବାରମ୍ବାର ହବ, ଆପଣ ସେଇଟା ବି ଏକ୍ସପୋଜର ହଉଛି ସେଇ ଜାଗା ଗୁଡ଼ାକ ଦେହର, ତ ସେଭଳିଆ ପ୍ରୋବ୍ଲେମ ଟିକେ ଟିକେ ହୁଏ ସମସ୍ତଙ୍କୁ। ସବୁ କାମ କରିବାକୁ ଯେଉଁମାନେ ଶ୍ରମିକ ହୁଅନ୍ତି, କୃଷକ ହୁଅନ୍ତୁ, ଯେଉଁମାନେ ସମସ୍ତେ ଯାଆନ୍ତି କାମ କରିବା ପାଇଁ ବିଲ ଜମିକୁ, ସମସ୍ତଙ୍କର ମଝିରେ ମଝିରେ ବହୁତ ଲୋକ ପେସେଣ୍ଟ ରୋଗୀମାନଙ୍କୁ ଆମେ ଦେଖୁ କି ଏଇଟା ଦେଖାଯାଏ, ତ ତାର ପ୍ରିଭେନ୍ସନ୍ ମାନେ ତାକୁ କେମିତି ଆମେ ତାର ପ୍ରତିକାର କ'ଣ କ'ଣ କଲେ ହଁ ତାକୁ ରୋକାଯାଇପାରେ। ତ ଆପଣ କ'ଣ କରିବେ ନା ଯିବା କାମକୁ ଯିବା ଆଗରୁ ନଡ଼ିଆ ତେଲ, ବୁଝିପାରିଲେ, ନଡ଼ିଆ ତେଲକୁ ଆପଣ ସେଇ ଜାଗା ଗୁଡ଼ାରେ ଲଗେଇକରି ଯିବେ, ତ କ'ଣ ହୁଏ ନା ପାଣି ବେଶୀ ସମୟ ଏଟଲିଷ୍ଟ କିଛି ସମୟ ପାଇଁ ସେ ପ୍ରିଭେଣ୍ଟ କରିବ, ମାନେ ତାର ଯେଉଁ ବହୁତ ସମୟ ପାଣିଟା ଯେଉଁ ରହୁଛି ସନ୍ଧିରେ ଆଉ ତା ଯେଉଁ କୁପ୍ରଭାବ ରହୁଛି ବେଶୀ ସମୟ ଏକ୍ସପୋଜର ହେଲା ପରେ ଲାଗି ରହିଲା ପରେ ସେଇଟା ଟିକେ କମିଯିବ, ବୁଝିପାରିଲେ। ତ ଏହି କଥା, ଆଉ ଯଦି କିଛି ପ୍ରୋବ୍ଲେମ ରହୁଛି ତାହେଲେ ତ ନିକଟସ୍ଥ ଚର୍ମରୋଗ ବିଶେଷଜ୍ଞ ପାଖକୁ ଯିବାକୁ ପଡ଼ିବ, କାହିଁକି ନା ଓଭର ଦ କାଉଣ୍ଟର ଡ୍ରଗ୍ ଯେଉଁ ଅଛି, ଆପଣ ସାଧାରଣତଃ କିଛି ଗୋଟେ ଅସୁବିଧା ହେଲା କାଉଣ୍ଟର ମେଡିସିନ କାଉଣ୍ଟରକୁ ଯାଇକି ଯେଉଁ ମିକ୍ସଡ କ୍ରିମ ଗୁଡ଼ାକ ଯେଉଁ ଲଗାଉଛନ୍ତି ତାର କୁପ୍ରଭାବ ଆହୁରି ବେଶୀ, ରୋଗ ଯେତିକି ଥାଉଛି ସେଇ ମେଡିସିନ ଲଗେଇକି ତାଠୁ ଅଧିକା ସାଇଡ୍ ଇଫେକ୍ଟ ବହୁତ ପ୍ରୋବ୍ଲେମ ଆହୁରି କ୍ରିଏଟ୍ ହେଇଯାଉଛି। ତ ଆପଣ ଏବେ ପ୍ରିଭେନ୍ସନ୍ ପାଇଁ ଯାହା ପ୍ରତିକାର ପାଇଁ ଯାହା କୁହାଗଲା ସେଇଆ କରନ୍ତୁ, ଆଉ ରୋଗ ହେଇଗଲା ପରେ ଇଏ ମାନେ ମନ ଇଚ୍ଛା ମଲମ କିଛି ନ ଲଗେଇକି ନିକଟସ୍ଥ ସ୍ୱାସ୍ଥ୍ୟ କେନ୍ଦ୍ର ଯାଇକି ଚର୍ମରୋଗ ବିଶେଷଜ୍ଞଙ୍କ ପରାମର୍ଶ ନେଇକି ଟ୍ରିଟମେଣ୍ଟ କରିବାଟା ବହୁତ ଆବଶ୍ୟକ।
1: ଆଜ୍ଞା, ଧନ୍ୟବାଦ। ଆମେ ଏଠି ଶ୍ରୋତାବନ୍ଧୁଙ୍କୁ କହି ରଖିବୁ ଯେ ବାର ବାର ଆମେ ପ୍ରତିଥର କହୁଛୁ ଯେ ଆପଣ ନିଜ ଇଚ୍ଛାରେ ଯାଇକି ଦୋକାନରୁ ଔଷଧ କିଣିକି ଖାଆନ୍ତୁ ନାହିଁ ବା ବ୍ୟବହାର କରନ୍ତୁ ନାହିଁ, କାରଣ ଆମ ପାଖରେ ସୁବିଧା ଅଛି, ଆପଣ ନିକଟସ୍ଥ ଡାକ୍ତରଖାନା ଗଲେ ଆପଣ ଚିକିତ୍ସା ବୁଝିପାରିବେ, ଡକ୍ଟରଙ୍କଠୁ ପରାମର୍ଶ ନେଇକି ଔଷଧ ବ୍ୟବହାର କରନ୍ତୁ, ନହେଲେ ତାର ମାନେ ଯେଉଁ କହୁଛନ୍ତି ଓଲଟା ଆପଣଙ୍କୁ ପଡ଼ିଯିବ, ରୋଗ ଅଧିକ ବଢ଼ିଯିବ। ଏଠି ଆମେ ଆପଣଙ୍କୁ କହିବାକୁ ଚାହୁଁଛୁ ଯେହେତୁ କାର୍ଯ୍ୟକ୍ରମର ଅବଧି ସରିବାକୁ ଆସିଲାଣି, ଏହାର ଅବଶିଷ୍ଟାଂଶ ଆଗାମୀ ଅଧ୍ୟାୟରେ ଆମେ ପ୍ରଚାର କରିବୁ। ରହୁଛୁ, ନମସ୍କାର। ହ୍ୟାଲୋ, ସ୍ୱାସ୍ଥ୍ୟ ପାଇଁ କଥାଟି କାର୍ଯ୍ୟକ୍ରମର ପ୍ରାୟୋଜକ ଥିଲେ ସମ୍ ହସ୍ପିଟାଲ ଶୀତଳାପଲ୍ଲୀ ବ୍ରହ୍ମପୁର, ସୁଲଭ ସୁବିଧାଜନକ ଓ ଅତ୍ୟାଧୁନିକ ସ୍ୱାସ୍ଥ୍ୟ ସେବାର ଅନନ୍ୟ ଠିକଣା।
2: ସୁସ୍ଥ ହୃଦୟ ସୁସ୍ଥ ଜୀବନର ଆଧାର।
3: ସମ୍ ହସ୍ପିଟାଲ ବ୍ରହ୍ମପୁର 24 ଘଣ୍ଟିଆ କାର୍ଡିଆକ୍ ଏମର୍ଜେନ୍ସି ସେବା ସହିତ ଆପଣଙ୍କ ହୃଦରୋଗର ସୁରକ୍ଷା ପାଇଁ ସର୍ବଦା ପ୍ରସ୍ତୁତ। ଏଠାରେ କାର୍ଡିଓଲୋଜି, ଅତ୍ୟାଧୁନିକ କ୍ୟାଥଲାଭ ଏବଂ ଅଭିଜ୍ଞ CTVS ସର୍ଜନଙ୍କ ସେବା ମାଧ୍ୟମରେ ହୃଦରୋଗର ସଠିକ୍ ନିର୍ଣ୍ଣୟ ଓ ଆଧୁନିକ ଚିକିତ୍ସା ଉପଲବ୍ଧ।
2: ହୃଦରୋଗର ଉତ୍ତମ ଚିକିତ୍ସା ପାଇଁ ଭରସା କରନ୍ତୁ ସମ୍ ହସ୍ପିଟାଲ ଶୀତଳପଲ୍ଲୀ ତାରାତାରିଣୀ ରୋଡ ବ୍ରହ୍ମପୁର, ସୁଲଭ ସୁବିଧାଜନକ ଓ ଉନ୍ନତ ସ୍ୱାସ୍ଥ୍ୟ ସେବାର ଅନନ୍ୟ ଠିକଣା।

0: ଶୁଣିଲେ ପ୍ରାୟୋଜିତ କାର୍ଯ୍ୟକ୍ରମ ହ୍ୟାଲୋ ସ୍ୱାସ୍ଥ୍ୟ ପାଇଁ କଥାଟିଏ। ଶ୍ରୋତାବନ୍ଧୁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ଏଇଠି ଆପଣଙ୍କୁ କହି ରଖୁଛୁ, ଆଜି ଦିନ 11ଟାରେ ଶୁଣିବାକୁ ଭୁଲିବେ ନାହିଁ ମନ୍ କି ବାତ୍ ଶୀର୍ଷକରେ ଭାରତର ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କ ଉଦ୍ଦେଶ୍ୟରେ ଦେବାକୁ ଥିବା ବାର୍ତ୍ତା। ରିଲେ କରିବୁ ଆକାଶବାଣୀ ଦିଲ୍ଲୀରୁ। ପରେ ପରେ ଶୁଣିପାରିବେ ଏହାର ଓଡ଼ିଆ ଭାଷାନ୍ତର। ରିଲେ କରି ପ୍ରଚାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ। ଶୁଣିଲେ କାର୍ଯ୍ୟକ୍ରମ ସମ୍ପର୍କିତ ଏକ ସୂଚନା।
1: ଆପଣ ଜଣେ ବ୍ୟବସାୟୀ କି? ଆଉ ଆପଣଙ୍କ

0: ଆଦାୟକୁ ବଢାଇବାକୁ ଚାହୁଁଛନ୍ତି କି?
1: ତେବେ ଚିନ୍ତା କରନ୍ତୁ ନାହିଁ, ଏଣିକି ଆକାଶବାଣୀ ଜୟପୁର ଆପଣଙ୍କ ବ୍ୟବସାୟକୁ ବଢାଇବାର ଦାୟିତ୍ୱ ନେବ।
0: ରେଡିଓରେ ବିଜ୍ଞାପନ ଦିଅନ୍ତୁ ଆଉ ଆପଣଙ୍କର ବ୍ୟବସାୟକୁ ବଢ଼ାନ୍ତୁ।
1: ସୁଲଭ ଦରରେ ଆପଣଙ୍କର ବ୍ୟବସାୟର ବିଜ୍ଞାପନ ପହଞ୍ଚିଯିବ ସବୁଠି ସବୁ ସମୟରେ ଆଉ ସମସ୍ତଙ୍କ ପାଖରେ।
0: ବିଜ୍ଞାପନ ପାଇଁ ଯୋଗାଯୋଗ କରନ୍ତୁ 8280306927 କିମ୍ବା 9449408097 ନମ୍ବରରେ।
1: ଆକାଶବାଣୀ ଜୟପୁର ସଦା ଆପଣଙ୍କ ସାଥିରେ, ସବୁ ସମୟରେ ଆପଣଙ୍କ ସେବାରେ।
2: ଆକାଶବାଣୀ ଜୟପୁର ବର୍ତ୍ତମାନ ଭେଟି ଦେଉଛୁ ଓଡ଼ିଆ କଥାଚିତ୍ରର ଗୀତ।

0: ଚକା ଭଉଁରୀ କଥାଚିତ୍ରରୁ ଶୁଣୁଥିଲେ ଏହି ଗୀତଟି। ଶିଳ୍ପୀ ଥିଲେ ମହମ୍ମଦ ଅଜିଜ। ନିଜସ୍ୱ ଗୀତକୁ ସଙ୍ଗୀତରେ ସଜାଇଥିଲେ ଅକ୍ଷୟ ମହାନ୍ତି।
1: ଓଡ଼ିଶା ସରକାରଙ୍କ ସମବାୟ ବିଭାଗ ତରଫରୁ ରାଜ୍ୟର ସମସ୍ତ କୃଷକ ଭାଇ ଭଉଣୀମାନଙ୍କୁ ସୂଚିତ କରାଯାଉଛି ଯେ ଚଳିତ 2026 ମସିହା ଖରିଫ ଋତୁ ପାଇଁ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ନିଜ ଫସଲ ଧାନ, ମକା, କପା, ଅଦା, ମାଣ୍ଡିଆ, ଚିନାବାଦାମ, ହଳଦୀ ଓ ହରଡ଼ ଚାଷର ବୀମା ପଞ୍ଜୀକରଣ କରାଇ ନିଅନ୍ତୁ। ଭାଗ ଚାଷୀ, ଋଣୀ ଓ ଅଣଋଣୀ ଚାଷୀ ସମସ୍ତେ ନିଜ ଫସଲର ବୀମା ପଞ୍ଜୀକରଣ ନିର୍ଦ୍ଧାରିତ ତାରିଖ 31 ଜୁଲାଇ ସୁଦ୍ଧା ନିକଟସ୍ଥ କୃଷି ସମବାୟ ସମିତି ଯଥା ପ୍ୟାକ୍ସ, ଲ୍ୟାମ୍ପସ, ବ୍ୟାଙ୍କ ଶାଖା କିମ୍ବା ଜନସେବା କେନ୍ଦ୍ରରେ କରାଇପାରିବେ। ଚାଷୀ ପିଛା 5 ଏକର ଜମିର ଫସଲ ବୀମା ପଞ୍ଜୀକରଣ ସମ୍ପୂର୍ଣ୍ଣ ଦେୟମୁକ୍ତ ଅଟେ। ପ୍ଲଟ୍ ପିଛା କେବଳ 1 ଟଙ୍କା ଦେବାକୁ ପଡ଼ିବ। ଅଧିକ ବିବରଣୀ ପାଇଁ ନିକଟସ୍ଥ କୃଷି ସମବାୟ ସମିତି, ଯେକୌଣସି ବ୍ୟାଙ୍କ ଶାଖା କିମ୍ବା କୃଷି ଓ ସମବାୟ ଅଧିକାରୀଙ୍କୁ ଯୋଗାଯୋଗ କରନ୍ତୁ।
0: ପରବର୍ତ୍ତୀ ଗୀତଟି ନେଇଛୁ ଜଗା ହାତରେ ପଘା କଥାଚିତ୍ରରୁ। ଶିଳ୍ପୀ ହେଲେ ମହମ୍ମଦ ଅଜିଜ। ଗୀତ ରଚନା ଦେବଦାସ ଛୋଟରାୟ। ସଙ୍ଗୀତ ନିର୍ଦ୍ଦେଶନା ଅକ୍ଷୟ ମହାନ୍ତି।

ଶ୍ରୋତାବନ୍ଧୁ, ଆପଣମାନେ ବର୍ତ୍ତମାନ ଶୁଣୁଛନ୍ତି ଓଡ଼ିଆ କଥାଚିତ୍ରର ଗୀତ। ଏଇଠି ଆପଣଙ୍କୁ କହି ରଖୁଛୁ, ଆଜି ଆମ କେନ୍ଦ୍ରରୁ ପ୍ରଚାରିତ ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ କିଛି। ଦିନ 11ଟାରେ ଶୁଣିବା ପାଇଁ ଭୁଲିବେ ନାହିଁ ମନ୍ କି ବାତ୍ ଶୀର୍ଷକରେ ଭାରତର ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କ ଉଦ୍ଦେଶ୍ୟରେ ଦେବାକୁ ଥିବା ବାର୍ତ୍ତା। ରିଲେ କରିବୁ ଆକାଶବାଣୀ ଦିଲ୍ଲୀରୁ। ପରେ ପରେ ଶୁଣିପାରିବେ ଏହାର ଓଡ଼ିଆ ଭାଷାନ୍ତର। ରିଲେ କରି ପ୍ରଚାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ। ମନ୍ କି ବାତ୍ର ଓଡ଼ିଆ ଭାଷାନ୍ତରର ପୁନଃ ପ୍ରସାରଣ ଶୁଣିପାରିବେ ଆଜି ରାତି 8ଟାରେ। ରିଲେ କରି ପ୍ରଚାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ। ଆଜି ଅପରାହ୍ନ 5:30 ଭେଟିଦେବୁ ଲାଇଭ୍ ଫୋନ୍ ଇନ୍ କାର୍ଯ୍ୟକ୍ରମ ରେଡିଓ କେ ପାଚାରୁ। ଏଥିରେ ବିଷୟ ରହିଛି ବର୍ଷାଦିନେ ମାଛ ପୋଖରୀର ଯତ୍ନ। ବିଶେଷଜ୍ଞ ଭାବେ ଆମ ସହିତ ଯୋଗଦେବେ ଜି ଜଗଦୀଶ ରାଓ। ଏ ସମ୍ପର୍କରେ ଆପଣମାନେ ଆଜି ଅପରାହ୍ନ 5:30 ସନ୍ଧ୍ୟା 6 ପର୍ଯ୍ୟନ୍ତ ଆମ ସହିତ ସିଧାସଳଖ ଯୋଡ଼ି ହୋଇ ଆପଣଙ୍କର ପ୍ରଶ୍ନ ରଖିପାରିବେ। ଆମ ସହିତ ଯୋଡ଼ି ହେବା ପାଇଁ ଆମ ଫୋନ୍ ନମ୍ବରଟି ହେଲା 0685423069 06854230690। ବିଷୟଟି ପୁଣି ଥରେ କହି ରଖୁଛୁ, ବର୍ଷାଦିନେ ମାଛ ପୋଖରୀର ଯତ୍ନ। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପବିତ୍ର ଘୋଷଯାତ୍ରା ଉପଲକ୍ଷେ ଶୁଣିପାରିବେ ଗୀତିନାଟ୍ୟ ଶ୍ରୀ ନୀଳମାଧବ ରଚନା।

ଶରତଚନ୍ଦ୍ର ମୂଳିଆ, ପ୍ରଯୋଜନା ରମାପଦ ନନ୍ଦ। ଏହି ଗୀତିନାଟ୍ୟ ରିଲେ କରି ପ୍ରଚାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ। ଶ୍ରୋତାବନ୍ଧୁ, ଇଏ ଥିଲା ଆଜି ଆମ କେନ୍ଦ୍ରରୁ ପ୍ରଚାରିତ ହେବାକୁ ଥିବା ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ କିଛି।

0: ଆଜ୍ଞା ହଁ, ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ପାଇଁ ଯୋଗାଯୋଗ କରନ୍ତୁ। ମୋବାଇଲ ନମ୍ବର ହେଲା
1: 8280306927 କିମ୍ବା 9449408097 ନମ୍ବରରେ।
0: ସହଜ ଏବଂ ସରଳ ଉପାୟରେ ଅଳ୍ପ ଟଙ୍କାରେ ଆପଣ ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ଦିଅନ୍ତୁ।

ପ୍ରିୟ ଶ୍ରୋତାବନ୍ଧୁମାନଙ୍କୁ ଏଇଠି ପୁଣି ଥରେ ମନେ ପକାଇ ଦେଉଛୁ, ଆଜି ରାତି 10ଟାରେ ଶୁଣିବା ପାଇଁ ଭୁଲିବେ ନାହିଁ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପବିତ୍ର ଘୋଷଯାତ୍ରା ଉପଲକ୍ଷେ ଗୀତିନାଟ୍ୟ ଶ୍ରୀ ନୀଳମାଧବ, ରଚନା ଶରତଚନ୍ଦ୍ର ମୂଳିଆ, ପ୍ରଯୋଜନା ରମାପଦ ନନ୍ଦ। ଏହି ଗୀତିନାଟ୍ୟଟି ରିଲେ କରି ପ୍ରଚାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ। ବର୍ତ୍ତମାନ ଭେଟି ଦେଉଛୁ ଅଭିଳାଷ ଓଡ଼ିଆ କଥାଚିତ୍ରରୁ ଏହି ଗୀତଟି, କଣ୍ଠଶିଳ୍ପୀ ଆରତୀ ମୁଖାର୍ଜୀ ଏବଂ ହରିହରନ, ଗୀତରଚନା ସଂଗ୍ରାମ ମହାନ୍ତି, ସଙ୍ଗୀତ ନିର୍ଦ୍ଦେଶନା ସରୋଜ ପଟ୍ଟନାୟକ।

0: ପ୍ରଚାର କଲୁ ଓଡ଼ିଆ କଥାଚିତ୍ରର ଗୀତ। ଶ୍ରୋତାବନ୍ଧୁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ବର୍ତ୍ତମାନ ସମୟ ସକାଳ 10:55 ହେବାକୁ ଯାଉଛି। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ମନ୍ କି ବାତ୍ ଶୀର୍ଷକରେ ଭାରତର ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କ ଉଦ୍ଦେଶ୍ୟରେ ଦେବାକୁ ଥିବା ବାର୍ତ୍ତା ରିଲେ କରୁଛୁ ଆକାଶବାଣୀ ଦିଲ୍ଲୀରୁ। ପରେ ପରେ ଶୁଣିପାରିବେ ଏହାର ଓଡ଼ିଆ ଭାଷାନ୍ତର। ରିଲେ କରି ପ୍ରଚାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ। ଶୁଣିପାରିବେ ବିଜ୍ଞାପନ ବିରତି ପରେ।
1: ये आकाशवाणी दिल्ली है, कृपया हमारे विशेष कार्यक्रम की प्रतीक्षा कीजिए। ये आकाशवाणी है। श्रीमद् भगवद गीता में कहा गया है, यदि व्यक्ति की बुद्धि शुद्ध हो तो अक्सर छोटे छोटे कर्मों की नैतिक योग्यता भी बड़े बड़े कर्म कर डालने में

0: ଶୀର୍ଷକରେ ଭାରତର ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କ ଉଦ୍ଦେଶ୍ୟରେ ଦେଇଥିବା ଉଦ୍ବୋଧନର ଓଡ଼ିଆ ଭାଷାନ୍ତର।
1: ମୋର ପ୍ରିୟ ଦେଶବାସୀଗଣ ନମସ୍କାର। ଆମ ଜୀବନରେ ଏପରି ଅନେକ କିଛି ତାରିଖ ଥାଏ ଯାହାକୁ ମନେ ରଖିବା ପାଇଁ କ୍ୟାଲେଣ୍ଡର ଦେଖିବାର ଆବଶ୍ୟକତା ନଥାଏ। ଆଜି ଜୁଲାଇ 26 ତାରିଖ ସେହିଭଳି ଗୋଟିଏ ତାରିଖ। ଆଜି ହେଉଛି କାର୍ଗିଲ ବିଜୟ ଦିବସ। ଏହି ଦିନଟି ଆମକୁ ଗର୍ବରେ ପରିପୂର୍ଣ୍ଣ କରିଦେଇଥାଏ। ଏହି ଦିନଟି ଆମକୁ ଆମର ବୀର ଯବାନମାନଙ୍କ ଅଦମ୍ୟ ସାହସକୁ ସ୍ମରଣ କରାଇଦିଏ। କାର୍ଗିଲର ସୁଉଚ୍ଚ ଶିଖରଗୁଡ଼ିକ, ପ୍ରତିକୂଳ ପାଗ, ଶତ୍ରୁର ଆହ୍ୱାନ, ପ୍ରତ୍ୟେକ ପରିସ୍ଥିତି ଆମ ସୈନିକମାନଙ୍କ ଆଗରେ ଥିଲା, କିନ୍ତୁ ସେମାନଙ୍କ ସାହସ ପ୍ରତ୍ୟେକ ଆହ୍ୱାନଠାରୁ ଅଧିକ ଥିଲା। ସେମାନେ ଭାରତମାତାର ସୁରକ୍ଷା ପାଇଁ ନିଜର ସର୍ବସ୍ୱ ଅର୍ପିତ କରିଦେଲେ। ଆଜି କାର୍ଗିଲ ବିଜୟ ଦିବସ ଅବସରରେ ମୁଁ ସମସ୍ତ ବୀର ଶହୀଦ ଏବଂ ବୀର ସୈନିକମାନଙ୍କୁ ଶ୍ରଦ୍ଧାପୂର୍ବକ ପ୍ରଣାମ କରୁଛି। ବନ୍ଧୁଗଣ, ଆଜି ଭାରତ କେବଳ ନିଜ ବୀରମାନଙ୍କୁ ସ୍ମରଣ କରେ ତାହା ନୁହେଁ, ବରଂ ନୂତନ ପିଢ଼ିକୁ ସେମାନଙ୍କ କାହାଣୀ ମଧ୍ୟ କହିଥାଏ। ଏହି ଭାବନାକୁ ନେଇ ଚଳିତ ବର୍ଷ ଗୋଟିଏ ବିଶେଷ ଶୌର୍ଯ୍ୟ ବିଜୟ ଯାତ୍ରା ଆରମ୍ଭ କରାଯାଇଛି। 14 ଜୁଲାଇରୁ ଦିଲ୍ଲୀର ନ୍ୟାସନାଲ ୱାର୍ ମେମୋରିଆଲ୍ଠାରୁ ଆରମ୍ଭ ହୋଇଥିବା ଏହି ମୋଟରସାଇକେଲ ଯାତ୍ରା ଦ୍ରାସର କାର୍ଗିଲ ୱାର୍ ମେମୋରିଆଲ୍ ପର୍ଯ୍ୟନ୍ତ ଯିବ। ଏହାର ବାର୍ତ୍ତା ହେଉଛି ୱାନ୍ ରାଇଡ୍ ୱାନ୍ ନେସନ୍ ୱାନ୍ ସାଲ୍ୟୁଟ୍। ଏହି ଯାତ୍ରା ଆମକୁ ମନେ ପକାଇ ଦିଏ ଯେ ରାଷ୍ଟ୍ର ପାଇଁ ଦିଆଯାଇଥିବା ବଳିଦାନକୁ କେବେ ହେଲେ ପାଶୋରି ଦେଇହେବ ନାହିଁ। ବନ୍ଧୁଗଣ, ଆଜି ଭାରତ ନିଜର ସୈନିକମାନଙ୍କ ସାହସ ସହ ନିଜର ବୈଷୟିକ କ୍ଷମତାକୁ ମଧ୍ୟ ଲଗାତାର ଭାବେ ସୁଦୃଢ଼ କରିଚାଲିଛି। କିଛିଦିନ ପୂର୍ବରୁ ଭାରତୀୟ ନୌବାହିନୀରେ ଆଇଏନ୍ଏସ୍ ମହେନ୍ଦ୍ରଗିରିକୁ ସାମିଲ କରାଗଲା। ଏହି ଆଧୁନିକ ଯୁଦ୍ଧ ଜାହାଜର ଡିଜାଇନ୍ ଏବଂ ନିର୍ମାଣ ଭାରତରେ ହିଁ କରାଯାଇଛି। ଏଥିରେ 75%ରୁ ଅଧିକ ସ୍ୱଦେଶୀ ସାମଗ୍ରୀ ବ୍ୟବହୃତ ହୋଇଛି। ଏହା ଆତ୍ମନିର୍ଭର ଭାରତର ବୃଦ୍ଧି ପାଉଥିବା ଶକ୍ତିର ପ୍ରତୀକ। ଚଳିତ ମାସ ଡିଆର୍ଡିଓ ପିନାକା ଲଙ୍ଗ୍ ରେଞ୍ଜ ଗାଇଡେଡ୍ ରକେଟ୍ର ସଫଳ ପରୀକ୍ଷଣ କରିଛି। ଏହି ସଫଳତା ପଛରେ ଆମର ବୈଜ୍ଞାନିକ ଓ ଇଞ୍ଜିନିୟରମାନଙ୍କର ମିଳିତ ପରିଶ୍ରମ ରହିଛି। ମାତ୍ର 2-3 ଦିନ ପୂର୍ବେ ଡିଆର୍ଡିଓ କୁସା ମିଜାଇଲ୍ର ମଧ୍ୟ ସଫଳ ପରୀକ୍ଷଣ କରିଛି। ବନ୍ଧୁଗଣ, ଆଜି ପ୍ରତିରକ୍ଷା ସାମଗ୍ରୀ ଉତ୍ପାଦନ ହେଉ, ସୁରକ୍ଷା ସାମଗ୍ରୀ ରପ୍ତାନୀ ହେଉ, କିମ୍ବା ମିତ୍ର ଦେଶମାନଙ୍କ ସହ ରାଜନୈତିକ ସହଯୋଗ ହେଉ, ଭାରତ କ୍ରମାଗତ ଭାବେ ନୂତନ ଶିଖର ଆଡ଼କୁ ମାଡ଼ି ଚାଲିଛି। ଚଳିତ ମାସ ଆରମ୍ଭରେ ମୁଁ ଇଣ୍ଡୋନେସିଆରେ ଥିଲି, ଯେଉଁଠି ବ୍ରହ୍ମୋସ୍ ଏବଂ ଅସ୍ତ୍ର ମିଜାଇଲ୍ ପାଇଁ ଗୋଟିଏ ବଡ଼ ଚୁକ୍ତି ସ୍ୱାକ୍ଷରିତ ହେଲା। ଭାରତର ପ୍ରତିରକ୍ଷା ଉପକରଣ ଏବଂ ଜ୍ଞାନକୌଶଳ ଉପରେ ବିଶ୍ୱର ଭରସା ବଢ଼ି ଚାଲିଛି। ଆସନ୍ତୁ, ଏହି କାର୍ଗିଲ ବିଜୟ ଦିବସ ଅବସରରେ ଆମେ ଆମର ଅମର ଶହୀଦମାନଙ୍କୁ ପ୍ରଣାମ କରିବା ଏବଂ ଏକ ସୁରକ୍ଷିତ, ସକ୍ଷମ ଓ ଆତ୍ମନିର୍ଭର ଭାରତ ନିର୍ମାଣ ପାଇଁ ନିଜ ସଂକଳ୍ପକୁ ଆହୁରି ସୁଦୃଢ଼ କରିବା। ମୋର ପ୍ରିୟ ଦେଶବାସୀଗଣ, ମନ୍ କି ବାତ୍ର ବିଗତ ଅଧ୍ୟାୟରେ ମୁଁ ଆପଣମାନଙ୍କ ସହିତ କ୍ୟାଚ୍ ଦ ରେନ୍ ଅଭିଯାନ ସମ୍ପର୍କରେ ଆଲୋଚନା କରିଥିଲି। ବର୍ଷା ଜଳର ପ୍ରତିଟି ଟୋପାକୁ ସଂରକ୍ଷିତ କରିବାର ଏହି ଅଭିଯାନକୁ ଜନ ଆନ୍ଦୋଳନରେ ପରିଣତ କରିବା ପାଇଁ ମୁଁ ଅନୁରୋଧ କରିଥିଲି। କ୍ୟାଚ୍ ଦ ରେନ୍ର ବାର୍ତ୍ତା ବହୁତ ସ୍ପଷ୍ଟ। ଯେଉଁଠାରେ ବି ବର୍ଷା ହେଉ, ଯେତେବେଳେ ବି ବର୍ଷା ହେଉ, ସେହି ଜଳକୁ ସେହିଠାରେ ହିଁ ସଂରକ୍ଷିତ କରନ୍ତୁ। ତେଣୁ ଜୁଲାଇ 4 ତାରିଖରୁ ସାରା ଦେଶରେ ଗୋଟିଏ ବିଶେଷ ଅଭିଯାନ ମଧ୍ୟ ଆରମ୍ଭ ହୋଇଛି। ଏହା ଅନ୍ତର୍ଗତ ବର୍ଷା ଜଳ ସଂରକ୍ଷଣ, ଗ୍ରାଉଣ୍ଡ ୱାଟର ରିଚାର୍ଜ, ପୁରୁଣା ଜଳସ୍ରୋତଗୁଡ଼ିକୁ ପୁନର୍ଜୀବିତ କରିବା ଏବଂ ବୃକ୍ଷରୋପଣକୁ ନୂତନ ଗତି ପ୍ରଦାନ କରାଯାଉଛି। ଏକଥା ଜାଣି ମୁଁ ବହୁତ ଖୁସି ଯେ ଗାଁ ହେଉ କି ସହର, ପଞ୍ଚାୟତ ହେଉ କି ସାମାଜିକ ସଂଗଠନ, ପ୍ରତ୍ୟେକ ସ୍ଥାନରେ ଲୋକେ ଆଗ୍ରହର ସହିତ ଏଥିରେ ଅଂଶଗ୍ରହଣ କରିଛନ୍ତି। କେଉଁଠି ପୁରୁଣା ପୋଖରୀରୁ ପଙ୍କ ଉଦ୍ଧାର କରାଯାଉଛି ତ କେଉଁଠି କୂଅ ଏବଂ ବାମ୍ଫିଗୁଡ଼ିକୁ ପୁନର୍ଜୀବିତ କରାଯାଉଛି। ବନ୍ଦ ପଡ଼ିଥିବା ବୋରୱେଲ୍ ଏବେ ଗ୍ରାଉଣ୍ଡ ୱାଟର ରିଚାର୍ଜର ମାଧ୍ୟମ ସାଜିଛି। ବନ୍ଧୁଗଣ, ମଧ୍ୟପ୍ରଦେଶର ସିଦ୍ଧି ଜିଲ୍ଲାରେ ପ୍ରାୟ 1500 ପୁଷ୍କରିଣୀ ଖନନ କରାଯାଇଛି। ନରସିଂହପୁରରେ ଅମୃତ ସରୋବରଗୁଡ଼ିକୁ ସୁସଜ୍ଜିତ

କରାଯାଇଛି। ମହାରାଷ୍ଟ୍ରର ନାସିକରେ ବହୁମାତ୍ରାରେ ଜଳ ସଂରକ୍ଷଣର କ୍ଷମତା ବିକଶିତ ହୋଇଛି। ଆନ୍ଧ୍ରପ୍ରଦେଶର ନନ୍ଦିଆଲରେ ସମସ୍ତ ଗ୍ରାମ ପଞ୍ଚାୟତ ଏହି ଅଭିଯାନ ସହ ଯୋଡ଼ି ହୋଇଛନ୍ତି ଏବଂ ପୁରୁଣା ପୋଖରୀଗୁଡ଼ିକୁ ପୁଣି ଥରେ ବ୍ୟବହାର ଯୋଗ୍ୟ କରାଯାଉଛି। ଆମ ସହରଗୁଡ଼ିକ ମଧ୍ୟ ପଛରେ ନାହାନ୍ତି। ଛତିଶଗଡ଼ର କୋର୍ବା, ଓଡ଼ିଶାର ଭୁବନେଶ୍ୱର ଏବଂ ଆନ୍ଧ୍ରପ୍ରଦେଶର ବିଜୟନଗରମରେ ଏହି ଅଭିଯାନର ଉତ୍ସାହଜନକ ପରିଣାମ ଦେଖିବାକୁ ମିଳୁଛି। ଆସନ୍ତୁ ଆମେ ମଧ୍ୟ ନିଜ ଆଖପାଖରେ ଥିବା କୌଣସି ପୋଖରୀ, କୂଅ କିମ୍ବା ବାମ୍ଫିର ଦାୟିତ୍ୱ ନେବା। ପାଣିର

ମାତ୍ର କିଛିଦିନ ପୂର୍ବେ ଗ୍ଲାସ୍ଗୋଠାରେ କମନୱେଲ୍ଥ ଗେମ୍ସ ଆରମ୍ଭ ହୋଇଛି। ପ୍ରତ୍ୟେକ ଦେଶବାସୀ ଭାରତୀୟ ଦଳକୁ ନିରନ୍ତର ନିଜର ଶୁଭେଚ୍ଛା ଦେଉଛନ୍ତି। ସମସ୍ତ ଖେଳାଳି ଏବଂ ଆଥଲେଟ୍ ସୁନ୍ଦର ପ୍ରଦର୍ଶନ କରନ୍ତୁ ଏବଂ ଲୋକଙ୍କ ହୃଦୟ ଜୟ କରନ୍ତୁ, ଏହା ହିଁ ସେମାନଙ୍କ କାମନା। ବନ୍ଧୁଗଣ, ବିଗତ ଦିନରେ ଆମ ଯୁବବର୍ଗ କ୍ରୀଡ଼ା କ୍ଷେତ୍ରରେ ଅନେକ ଚମତ୍କାର ଉପଲବ୍ଧି ହାସଲ କରିଛନ୍ତି। ପିଭି ସିନ୍ଧୁ ବ୍ୟାଡମିଣ୍ଟନରେ ଜାପାନ ଓପେନ୍ର ଟାଇଟଲ୍ ହାସଲ କରିବାରେ ପ୍ରଥମ ଭାରତୀୟ ହୋଇପାରିଛନ୍ତି। ତାଙ୍କର ଏହି ଉପଲବ୍ଧିକୁ ନେଇ ସାରା ଦେଶ ଗର୍ବ କରୁଛି। ଭାରତୀୟ ମହିଳା କ୍ରିକେଟ୍ ଦଳ ମଧ୍ୟ ଲଣ୍ଡନରେ ଲର୍ଡ଼ସ୍ ଷ୍ଟାଡିୟମରେ ନିଜର ପ୍ରଥମ ଟେଷ୍ଟ ମ୍ୟାଚ୍ରେ ବିଜୟୀ ହୋଇଛି। ଏହା ଏକ ଐତିହାସିକ ବିଜୟ। ଆମ ଦଳ 270 ରନ୍ର ଗୋଟିଏ ବଡ଼ ବ୍ୟବଧାନରେ ଏହି ମ୍ୟାଚ୍ ଜିତିଛି। କିନ୍ତୁ କଥା କେବଳ ଏତିକି ନୁହେଁ, ଲର୍ଡ଼ସ୍ର ସୁଦୀର୍ଘ ଇତିହାସରେ ଏହା ଥିଲା ମହିଳା ଦଳମାନଙ୍କର ପ୍ରଥମ ଟେଷ୍ଟ ମ୍ୟାଚ୍। 1983ରେ ଏହି ମଇଦାନରେ ଭାରତ ନିଜର ପ୍ରଥମ କ୍ରିକେଟ୍ ବିଶ୍ୱକପ୍ ଜିତିଥିଲା। ଏବେ ଆମର ନାରୀଶକ୍ତି ଏହିଠାରେ ହିଁ ଦେଶର ନାଁ ରଖିଛନ୍ତି। ବନ୍ଧୁଗଣ, କିଛି ପ୍ରଚେଷ୍ଟା ଛୋଟ ହୋଇଥିଲେ ସୁଦ୍ଧା ବହୁତ ଗୁରୁତ୍ୱ ବହନ କରେ। ମୁଁ କେରଳମରେ ଏର୍ଣ୍ଣାକୁଲମର ସାଉଥ୍ ଚିତୁରରେ କ୍ରୀଡ଼ା କ୍ଷେତ୍ରରେ ଏଭଳି ଗୋଟିଏ ପ୍ରଚେଷ୍ଟା ବିଷୟରେ ଜାଣିବାକୁ ପାଇଛି। ସେଠାକାର ଗୋଟିଏ ସ୍କୁଲରେ ସଂସ୍କୃତ କ୍ଲବ ରହିଛି। ଏଠାକାର ଶିକ୍ଷକ ଅଭିଳାଷଜୀ ଅତି ନିଆରା ଢଙ୍ଗରେ ସଂସ୍କୃତକୁ ଲୋକପ୍ରିୟ କରାଉଛନ୍ତି। ଏହି ଅଭିଯାନକୁ ଅକ୍ଷର କନ୍ଦୁକ ଭାବେ ନାମିତ କରାଯାଇଛି। ଏଠାରେ ସଂସ୍କୃତର ଅକ୍ଷରଗୁଡ଼ିକୁ ଫୁଟବଲରେ ବ୍ୟବହାର ହେଉଥିବା ଶବ୍ଦ ସହିତ ଯୋଡ଼ି ସହଜ ଢଙ୍ଗରେ ବୁଝାଇ ଦିଆଯାଇଥାଏ, ଯାହାଦ୍ୱାରା ଏହାକୁ ଶିଖିବାରେ ତ ଖୁସି ଲାଗେ, ତା ସଙ୍ଗେ ସଙ୍ଗେ କ୍ରୀଡ଼ା ସହ ଲୋକଙ୍କ ସମ୍ପର୍କ ମଧ୍ୟ ଆହୁରି ସୁଦୃଢ଼ ହୋଇଥାଏ। ମୋର ପ୍ରିୟ ଦେଶବାସୀଗଣ, ଗତ ରବିବାର ଦିନ ବିକ୍ରମ ଏକର ସଫଳ ଉତ୍କ୍ଷେପଣ ଯୋଗୁଁ ପ୍ରତ୍ୟେକ ଦେଶବାସୀ ଗୌରବ ଅନୁଭବ କରିଥିଲେ। ଆମେ ସମସ୍ତ ଭାରତୀୟ ମହାକାଶ କ୍ଷେତ୍ରର ଏହି ଐତିହାସିକ ମୁହୂର୍ତ୍ତର ସାକ୍ଷୀ ହୋଇଥିଲୁ। ଏହା ପ୍ରାଇଭେଟ୍ ସେକ୍ଟର ଦ୍ୱାରା ବିକଶିତ ପ୍ରଥମ ରକେଟ୍। ଆମର ଯୁବ ନବସୃଜକମାନେ ତାହା କରି ଦେଖାଇଛନ୍ତି ଯାହା କଳ୍ପନା କରିବା ମଧ୍ୟ କଷ୍ଟକର ଥିଲା। ସେମାନେ ଅଦ୍ଭୁତ କୌଶଳ, ଆଗ୍ରହ ଏବଂ ଧୈର୍ଯ୍ୟ ପ୍ରଦର୍ଶିତ କରିଛନ୍ତି। ଦୀର୍ଘ ସମୟ ଧରି ଆମର ସ୍ପେସ୍ ସେକ୍ଟର ଘରୋଇ କ୍ଷେତ୍ର ପାଇଁ ବନ୍ଦ ଥିଲା। ଏହି କ୍ଷେତ୍ରରେ ଆଗ୍ରହୀ ଥିବା ଅନେକ ଯୁବକ ଯୁବତୀମାନଙ୍କୁ ନିଜର ପ୍ରତିଭା ପ୍ରଦର୍ଶନର ସୁଯୋଗ ମିଳୁନଥିଲା। ଯୁବବର୍ଗଙ୍କ ହିତକୁ ଦୃଷ୍ଟିରେ ରଖି ଆମେ ସ୍ପେସ୍ ସେକ୍ଟରକୁ ପ୍ରାଇଭେଟ୍ ସେକ୍ଟର ପାଇଁ ଉନ୍ମୁକ୍ତ କରିଦେଲୁ। ଆଜି ଏହାର ପରିଣାମ ବିଶ୍ୱ ଦେଖୁଛି। ବନ୍ଧୁଗଣ, ଆମର ଯୁବସାଥୀମାନେ ବିଜ୍ଞାନରେ ମଧ୍ୟ ଭାରତର ଟେକ ରଖୁଛନ୍ତି। ସାଇନ୍ସ ଅଲମ୍ପିଆଡ୍ସ ପୃଥିବୀର ସବୁଠାରୁ ମହତ୍ତ୍ୱପୂର୍ଣ୍ଣ ପ୍ରତିଦ୍ୱନ୍ଦ୍ୱିତାମାନଙ୍କ ମଧ୍ୟରେ ଗୋଟିଏ। ଏଥିରେ ବହୁ ସଂଖ୍ୟାରେ ଛାତ୍ରଛାତ୍ରୀ ଭାଗ ନିଅନ୍ତି। ଏହି ମାସରେ ଫିଜିକ୍ସ, କେମିଷ୍ଟ୍ରି, ବାୟୋଲୋଜି ଏବଂ ମ୍ୟାଥମେଟିକ୍ସର ଅଲମ୍ପିଆଡ୍ ଆୟୋଜିତ ହୋଇଥିଲା। ଏହି ପ୍ରତିଯୋଗିତାଗୁଡ଼ିକରେ ଭାରତୀୟ ଦଳ ଖୁବ୍ ସମ୍ମାନଜନକ ପ୍ରଦର୍ଶନ କଲା। ଫିଜିକ୍ସ ଅଲମ୍ପିଆଡ୍ରେ ଭାଗ ନେଇଥିବା ଆମର ସମସ୍ତ 5 ଜଣ ପ୍ରତିଯୋଗୀ ସ୍ୱର୍ଣ୍ଣପଦକ ଜିତିଲେ ଏବଂ ଭାରତ ପ୍ରଥମ ର୍ୟାଙ୍କ୍ ପ୍ରାପ୍ତ ହେଲା। ଗତ ଏକ ଦଶନ୍ଧି ଭିତରେ ହୋଇଥିବା ପ୍ରତ୍ୟେକ ଫିଜିକ୍ସ ଅଲମ୍ପିଆଡ୍ରେ ଆମ ଦେଶର ଛାତ୍ରଛାତ୍ରୀମାନେ ସ୍ୱର୍ଣ୍ଣ କିମ୍ବା ରୌପ୍ୟ ପଦକ ନିଶ୍ଚିତ ଜିତିଛନ୍ତି। କେମିଷ୍ଟ୍ରି ଅଲମ୍ପିଆଡ୍ରେ ମଧ୍ୟ ଆମର ସମସ୍ତ ପ୍ରତିଯୋଗୀ ସ୍ୱର୍ଣ୍ଣପଦକ ଜିତିଛନ୍ତି। ଏହା ହେଉଛି ଅଦ୍ୟାବଧି ଆମର ସର୍ବୋତ୍ତମ ପ୍ରଦର୍ଶନ। ବାୟୋଲୋଜି ଅଲମ୍ପିଆଡ୍ରେ ମଧ୍ୟ ଆମର ସମସ୍ତ ପ୍ରତିଯୋଗୀ ପଦକ ଜିତିଛନ୍ତି। ଏଗୁଡ଼ିକ ମଧ୍ୟରେ ଗୋଟିଏ ସ୍ୱର୍ଣ୍ଣ ପଦକ ମଧ୍ୟ ରହିଛି। ସେଭଳି ମ୍ୟାଥମେଟିକ୍ସ ଅଲମ୍ପିଆଡ୍ରେ ଆମର ଛାତ୍ରଛାତ୍ରୀମାନେ 2 ସ୍ୱର୍ଣ୍ଣ ଏବଂ 4 ରୌପ୍ୟ ପଦକ ଲାଭ କରିଛନ୍ତି। ଦେଶର ଯୁବପିଢ଼ି ପାଇଁ ମୁଁ ଗର୍ବିତ। ଭାରତରେ ଅଲମ୍ପିଆଡ୍ ଏବଂ ହାକାଥନ୍ର ସଂସ୍କୃତି ନିରନ୍ତର ବଢ଼ି ଚାଲିଛି। ମୋର ବିଶ୍ୱାସ, ଦେଶର ଅଧିକରୁ ଅଧିକ ଯୁବକ ଏହିସବୁ ଫୋରମରେ ରୁଚି ଦେଖାଇବେ ଏବଂ ଭାରତର ପତାକା ଉଡ଼ାଇବେ। ମୋର ପ୍ରିୟ ଦେଶବାସୀଗଣ, ଯଦି କୌଶଳ ଅଛି ଆଉ କିଛି କରିବାର ସାହସ ଅଛି, ତେବେ ସବୁ ରାସ୍ତା ସହଜ ହୋଇଯିବ। କାଶ୍ମୀରର ପାରମ୍ପରିକ ଚଟେଇ ବଗୁ ପାଇଁ ଆଜି ଯେଉଁ ପ୍ରୟାସ ହେଉଛି, ସେଥିରେ କୌଶଳ ଓ ସାହସର ଝଲକ ଦେଖିବାକୁ ମିଳୁଛି। ଏହାକୁ ପାଣିରେ ହେଉଥିବା ସରୁ ସରୁ କାଠି ସର୍କଣ୍ଡେ ଏବଂ ପାଳରୁ ତିଆରି କରାଯାଏ। ଏହି ଚଟେଇ ବୁଣିବାର ପରମ୍ପରା ବର୍ଷ ବର୍ଷ ପୁରୁଣା। ଏଥିରେ ପ୍ରଥମେ କାଶ୍ମୀରର କାଦୁଆ ଅଞ୍ଚଳରୁ ଘାସ ଏବଂ ସର୍କଣ୍ଡେ କାଟି ଅଣାଯାଏ। ତାକୁ ଖରାରେ ଶୁଖାଇବା ପରେ ବଛାଯାଏ ଏବଂ ହାତ ଦ୍ୱାରା ବୁଣିବା କାମ କରାଯାଏ। 2 କାରିଗରଙ୍କୁ ଗୋଟିଏ ଚଟେଇ ବୁଣିବା ପାଇଁ ପାଖାପାଖି 4 ଲାଗେ। ଏହି ଚଟେଇ ସୁନ୍ଦର ହେବା ସଙ୍ଗେ ସଙ୍ଗେ ଇକୋ ଫ୍ରେଣ୍ଡଲି ମଧ୍ୟ ହୋଇଥାଏ। ଏହାର ଗୋଟିଏ ବଡ଼ ଗୁଣ ହେଲା, ଏହା ଗ୍ରୀଷ୍ମକାଳରେ ଥଣ୍ଡା ଲାଗିବ ଏବଂ ଶୀତ ସମୟରେ ଉଷୁମ ଲାଗିବ। ପୂର୍ବରୁ ଏହା କାଶ୍ମୀରର ପ୍ରତ୍ୟେକ ଘରେ ଦେଖାଯାଉଥିଲା, କିନ୍ତୁ ଗତ କେତେ ବର୍ଷ ହେଲା ଏହାର ଉପଯୋଗ କମ୍ ହେବାରେ ଲାଗିଥିଲା। ଏହି ସମୟରେ ଶ୍ରୀନଗରର ଗୁଲାମ ହୁସେନ୍ ଜୀ

ତାଙ୍କ ଝିଅ ତଞ୍ଜିଲାଜୀ ଗୋଟିଏ ସଂକଳ୍ପ ନେଲେ। ଦୁହେଁ ବଗୁ ଶିଳ୍ପ ପରମ୍ପରାକୁ ଗୋଟିଏ ନୂତନ ଜୀବନ ଦେବାରେ ଲାଗିପଡ଼ିଲେ। ଗୁଲାମ ହୁସେନଜୀ ଅତି ସାଧାରଣ ପରିବାରର ଲୋକ, ତାଙ୍କୁ ଏହି କାମ କରିବାରେ ନାନା ପ୍ରକାର ଆହ୍ୱାନ ମଧ୍ୟ ଆସିଲା, କିନ୍ତୁ ବଗୁର ସଂରକ୍ଷଣ ପାଇଁ ତାଙ୍କର ସଂକଳ୍ପ ଅଟଳ ଥିଲା। ଦେଖୁ ଦେଖୁ ତାଙ୍କର ପ୍ରଚେଷ୍ଟାରେ ବହୁତ ଲୋକ ଯୋଗଦେଲେ। ଗୁଲାମ ହୁସେନଜୀ ଏହି କୌଶଳକୁ ଖୁବ୍ ବଢ଼ାଇଲେ। ତାଙ୍କର ଏହି କାର୍ଯ୍ୟରେ ଆଞ୍ଚଳିକ ସ୍ତରରେ ତାଙ୍କୁ ସରକାରୀ ସାହାଯ୍ୟ ମଧ୍ୟ ମିଳିଲା। ଆଜି ଦ୍ରୁତ ବେଗରେ ଲୋକପ୍ରିୟ ହେଉଥିବା ବଗୁ ଦେଶର ବିଭିନ୍ନ ଅଞ୍ଚଳରେ ମଧ୍ୟ ପହଞ୍ଚିଲାଣି। ଏହି ପ୍ରୟାସରେ ସାଥୀ ହୋଇଥିବା ଲୋକଙ୍କ ପାଇଁ ମୁଁ ବହୁତ ଗର୍ବ ଅନୁଭବ କରେ। ଆଜିକାଲି ଆମେ ସମସ୍ତେ ଲୋକାଲ ପ୍ରଡକ୍ଟ ଉପରେ ଗୁରୁତ୍ୱ ଦେଉଛୁ। ଭୋକାଲ ଫର ଲୋକାଲର ମନ୍ତ୍ର ନେଇ ଆମେମାନେ ଆଗେଇ ଚାଲିଛୁ। ଏହି ପରିପ୍ରେକ୍ଷୀରେ କାଶ୍ମୀରର ବଗୁ ମଧ୍ୟ ଆପଣଙ୍କ ଘରର ଗୋଟିଏ ଅଙ୍ଗ ହେଉ, ଏ ବିଷୟରେ ଥରେ ଭାବିବେ ନିଶ୍ଚୟ। ବନ୍ଧୁଗଣ, ଚା ଆମ ଦେଶର ଖାଲି ଏକ ପାନୀୟ ନୁହେଁ, ବରଂ ଗୋଟିଏ ଆପଣାପଣର ମାଧ୍ୟମ। ସକାଳର ଆରମ୍ଭ ହେଉ, ବନ୍ଧୁଙ୍କ ସହ ସାକ୍ଷାତ ହେଉ, ଅଥବା ପରିବାର ସହିତ କିଛି କ୍ଷଣ ବିତାଇବା ହେଉ, ଚା ପ୍ରତ୍ୟେକ ସମୟରେ ଗୋଟିଏ ଅଙ୍ଗ ହୋଇଯାଇଥାଏ। ଚା ସହିତ ମୋର ସମ୍ପର୍କ କ'ଣ, ଏମିତି ତ ଆପଣମାନେ ଭଲ ଭାବେ ଜାଣନ୍ତି, କିନ୍ତୁ ଆଜି ମୁଁ ଯେଉଁ ଚା'ର କଥା କହୁଛି ତାହା ଖାଲି ସ୍ୱାଦ ନୁହେଁ, ବରଂ ଅନେକ ଭଉଣୀମାନଙ୍କ ଜୀବନରେ ଆତ୍ମନିର୍ଭରତାର ନୂଆ ବାସ୍ନା ଭରିଦେଇଛି। ଉତ୍ତରପ୍ରଦେଶର ବିଜ୍ନୋର ଜିଲ୍ଲାର ଲକ୍ଷୀୱାଲା ଗାଁର ସ୍ୱୟଂ ସହାୟକ ଗୋଷ୍ଠୀ ସହିତ ଯୋଗ ଦେଇଥିବା ମହିଳାମାନେ ବିଦୁର ପ୍ରେରଣା ସ୍ୱଦେଶୀ ହର୍ବାଲ୍ ଟି ତିଆରି କରିଛନ୍ତି। ଏଥିରେ ଲେମନ୍ ଗ୍ରାସ୍, ଗୁଳୁଚି, ମୁଲେଠି, ତୁଳସୀ, କଞ୍ଚା ହଳଦୀ, ଡାଳଚିନି, ଅଳେଇଚ ଏବଂ ପାନ ମଧୁରୀ ଭଳି ପ୍ରାକୃତିକ ସାମଗ୍ରୀ ମିଶାଯାଇଛି। ନୂତନ ସ୍ୱାଦ ଏବଂ ଗୁଣ ଯୋଗୁଁ ଏହି ଚା ବହୁତ କମ୍ ସମୟରେ ଲୋକଙ୍କ ପାଖରେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି। ପ୍ରୟାଗରାଜର ମହାକୁମ୍ଭ ଏବଂ ଦିଲ୍ଲୀର ଇଣ୍ଟରନ୍ୟାସନାଲ ଫୁଡ୍ ଫେଷ୍ଟିଭାଲରେ ଏହି ହର୍ବାଲ ଚା'କୁ ବହୁତ ପ୍ରଶଂସା ମିଳିଛି। ବିଦେଶରୁ ଆସିଥିବା ଲୋକମାନେ ମଧ୍ୟ ଏହା ପ୍ରତି ଖୁବ୍ ଆଗ୍ରହ ଦେଖାଇଛନ୍ତି। ବନ୍ଧୁଗଣ, ସବୁଠାରୁ ପ୍ରେରଣାଦାୟୀ କଥା ହେଉଛି ଏହାର ଆରମ୍ଭ। ଏହି ସମ୍ପୂର୍ଣ୍ଣ ପ୍ରୟାସଟି କେବଳ 1 ଲକ୍ଷ ଟଙ୍କାରେ ଆରମ୍ଭ ହୋଇଥିଲା। ଆଜି ଏହି ବ୍ରାଣ୍ଡ ଦେଶର ବଡ଼ ବଡ଼ ସଂସ୍ଥା ପର୍ଯ୍ୟନ୍ତ ପହଞ୍ଚିପାରିଛି। ଏହି ପ୍ରଚେଷ୍ଟା ଆମକୁ ଜଣାଇ ଦେଇଛି ଯେ ଯେତେବେଳେ ସ୍ଥାନୀୟ ଜ୍ଞାନ, ପ୍ରକୃତି ଏବଂ ମହିଳାମାନଙ୍କ ଆତ୍ମବିଶ୍ୱାସ ଏକାଠି ହୋଇଯାଏ, ସେତେବେଳେ ଗୋଟିଏ ଛୋଟ ପ୍ରଚେଷ୍ଟା ମଧ୍ୟ ବଡ଼ ପରିବର୍ତ୍ତନର ଶୁଭାରମ୍ଭ କରିଥାଏ। ମୋର ପ୍ରିୟ ଦେଶବାସୀଗଣ, ଆଜି ସାରା ଦେଶରେ ଏକ ପେଡ଼ ମା କେ ନାମ ଅଭିଯାନ ମାଧ୍ୟମରେ ଲୋକମାନେ ପ୍ରକୃତି ପ୍ରତି ନିଜର ଦାୟିତ୍ୱ ପାଳନ କରୁଛନ୍ତି। ଯେତେବେଳେ ସମାଜ ଏହି ଭାବନା ସହିତ ଯୋଡ଼ି ହୋଇଯାଏ, ସେତେବେଳେ ବହୁତ ପ୍ରେରଣାଦାୟୀ ଉଦାହରଣ ଦେଖିବାକୁ ମିଳେ। ବନ୍ଧୁଗଣ, ଅହମ୍ମଦାବାଦରେ ଗଣଭାଗିଦାରୀର ଅଦ୍ଭୁତ ଶକ୍ତି ଦେଖିବାକୁ ମିଳିଛି। ଭାଡ଼ଜ ଅଞ୍ଚଳରେ ଗୋଟିଏ ଘଣ୍ଟା ଭିତରେ 3.5 ଲକ୍ଷରୁ ଅଧିକ ଚାରା ରୋପଣ କରାଗଲା। ଏଥିରେ 25,000ରୁ ଅଧିକ ଲୋକ ଏକତ୍ରିତ ହୋଇଥିଲେ। ସ୍କୁଲ ପିଲା, ଏନ୍ସିସି କ୍ୟାଡେଟ୍ସ, ସ୍ୱୟଂସେବକ ଏବଂ ସାଧାରଣ ନାଗରିକ ସମସ୍ତେ ଏହି ଅଭିଯାନରେ ସାମିଲ ହେଲେ। ଆଗାମୀ ବର୍ଷରେ ଏହି ଗଛଗୁଡ଼ିକ ଏକ ଘଞ୍ଚ ସହର ଜଙ୍ଗଲର ରୂପ ନେବ। ଏହି ପ୍ରଚେଷ୍ଟାକୁ ଗିନିଜ୍ ବୁକ୍ ଅଫ୍ ୱାର୍ଲଡ ରେକର୍ଡରେ ସ୍ଥାନ ଦିଆଯାଇଛି। ବନ୍ଧୁଗଣ, ଏକ ପେଡ଼ ମା କେ ନାମ ଅଭିଯାନ ଦ୍ୱାରା ଉତ୍ତରପ୍ରଦେଶରେ ମଧ୍ୟ ଜନଶକ୍ତିର ଅଦ୍ଭୁତ ସଂକଳ୍ପ ଦେଖିବାକୁ ମିଳିଛି। ସେଠାରେ ଗୋଟିଏ ଦିନ ଜୁଲାଇ 12 ତାରିଖରେ 35 କୋଟିରୁ ଅଧିକ ଚାରା ଲଗାଯାଇଛି। ଉତ୍ତରପ୍ରଦେଶର ସାଂସଦ ହୋଇଥିବାରୁ ଏହା ମୋ ପାଇଁ ମଧ୍ୟ ଗର୍ବର ବିଷୟ। ମୋର ପ୍ରିୟ ଦେଶବାସୀଗଣ, ଗଛ କେବଳ ମନୁଷ୍ୟମାନଙ୍କ ପାଇଁ ନୁହେଁ, ବରଂ ତାହା ଅଗଣିତ ଜୀବମାନଙ୍କ ପାଇଁ ମଧ୍ୟ ଘର ହୋଇଥାଏ। ଗୁଜରାଟର ଗିର୍ ଜଙ୍ଗଲରେ ପ୍ରାୟ 60 ବର୍ଷ ପରେ ଇଣ୍ଡିଆନ୍ ଗ୍ରେ ହର୍ଣ୍ଣବିଲ୍ ପୁଣି ବସା ତିଆରି କରୁଛି। ଏହା ଗିର୍ ଜଙ୍ଗଲରେ ବର୍ଷ ବର୍ଷ ଧରି ହେଉଥିବା ସଂରକ୍ଷଣ ଏବଂ ପୁନଃସ୍ଥାପନା ପ୍ରୟାସର ପରିଣାମ ଅଟେ। ହର୍ଣ୍ଣବିଲ୍କୁ ଜଙ୍ଗଲର କୃଷକ କୁହାଯାଇଥାଏ। ଏମାନେ ଫଳ ଖାଆନ୍ତି ଆଉ ମଞ୍ଜିଗୁଡ଼ିକୁ ଦୂରଦୂରାନ୍ତ ପର୍ଯ୍ୟନ୍ତ ପହଞ୍ଚାଇଥାନ୍ତି। ସେହି ମଞ୍ଜିରୁ ଜଙ୍ଗଲରେ ନୂଆ ନୂଆ ଗଛ ସୃଷ୍ଟି ହୁଏ। ଏହିଭଳି ଗୋଟିଏ ପକ୍ଷୀ ଜଙ୍ଗଲକୁ ପୁଣି ଥରେ ସବୁଜ ସୁନ୍ଦର କରିବାରେ ସାହାଯ୍ୟ କରୁଛି। ମୁଁ ଆପଣ ସମସ୍ତଙ୍କୁ କହିବି ଯେ ଆମେ ନିଜ ଜୀବନର କୌଣସି ବିଶେଷ ଅବସରକୁ ପ୍ରକୃତି ସହିତ ଅବଶ୍ୟ ଯୋଡ଼ିବା। ମାଙ୍କ ନାମରେ ଗୋଟିଏ ଗଛ ଲଗାନ୍ତୁ। ଆଜି ଲଗାଇଥିବା ଗୋଟିଏ ଛୋଟିଆ ଚାରା ଆଗାମୀ ପିଢ଼ି ପାଇଁ ସବୁଜିମା, ସ୍ୱଚ୍ଛ ପବନ ଏବଂ ସୁନ୍ଦର ଭବିଷ୍ୟତର ମୂଳଦୁଆ ହୋଇପାରିବ। ମୋର ପ୍ରିୟ ଦେଶବାସୀଗଣ, ଆମେ ସମସ୍ତେ ଜାଣନ୍ତି ଯେ ପ୍ଲାଷ୍ଟିକ୍ ପ୍ରଦୂଷଣ ଆଜି ସାରା ଦୁନିଆର ପରିବେଶ ପାଇଁ ଗୋଟିଏ ବଡ଼ ଆହ୍ୱାନ ହୋଇ ଠିଆ ହୋଇଛି। ସିଙ୍ଗିଲ୍ ୟୁଜ୍ ପ୍ଲାଷ୍ଟିକ୍ର ବର୍ଜ୍ୟବସ୍ତୁ ବର୍ଷ ବର୍ଷ ଧରି ପ୍ରକୃତି ପାଇଁ କ୍ଷତିକାରକ ହୋଇ ରହୁଛି। ଏଥିପାଇଁ ପ୍ଲାଷ୍ଟିକ୍ର ସଠିକ୍ ପରିଚାଳନା ଅତ୍ୟନ୍ତ ଜରୁରୀ। ବନ୍ଧୁଗଣ,

ବିହାରର ସୀତାମଢ଼ିରେ ୱେଷ୍ଟ ଟୁ ୱେଲ୍ଥର ସୁନ୍ଦର ଉଦାହରଣ ଦେଖିବାକୁ ମିଳିଛି। ଏଠାରେ ଆବର୍ଜନାକୁ ପୁନଃ ପ୍ରକ୍ରିୟାକରଣ କରି ସେଥିରୁ ଆକର୍ଷକ ବେଞ୍ଚ ତିଆରି କରାଯାଉଛି। ଗୋଟିଏ ବେଞ୍ଚ ତିଆରି ହେବାରେ ପ୍ରାୟ 40 କିଲୋଗ୍ରାମ ସିଙ୍ଗିଲ୍ ୟୁଜ୍ ପ୍ଲାଷ୍ଟିକ୍ ଲାଗିଯାଉଛି। ଏହା ମଜବୁତ, ସ୍ଥାୟୀ ଏବଂ ଆରାମଦାୟକ ହେବା ସଙ୍ଗେ ସଙ୍ଗେ ଇକୋ ଫ୍ରେଣ୍ଡଲି ମଧ୍ୟ ହୋଇଥାଏ। ଏଗୁଡ଼ିକୁ ସରକାରୀ ସ୍କୁଲ, ପାର୍କ ଓ ସାର୍ବଜନୀନ ସ୍ଥାନମାନଙ୍କରେ ଲଗାଯାଉଛି। ଏହାଦ୍ୱାରା ଲୋକମାନଙ୍କ ମଧ୍ୟରେ ପରିବେଶ ସଂରକ୍ଷଣ ପ୍ରତି ସଚେତନତା ବଢ଼ୁଛି। ଏହି ପ୍ରୟାସରେ ସ୍ଥାନୀୟ ଏକକ ସହିତ ଜିଲ୍ଲା ପ୍ରଶାସନର ମହତ୍ତ୍ୱପୂର୍ଣ୍ଣ ଭୂମିକା ରହିଛି। ଏହାଦ୍ୱାରା ସ୍ଥାନୀୟ ଅଞ୍ଚଳରେ ରୋଜଗାରର ଅବସର ମଧ୍ୟ ସୃଷ୍ଟି ହୋଇଛି। ସୀତାମଢ଼ିର ଏହି ପ୍ରୟାସ ଆମକୁ କହିଦିଏ ଯେ ରିଡ୍ୟୁସ୍, ରିୟୁଜ୍ ଏବଂ ରିସାଇକେଲ୍ ଆଜି ଖାଲି ଏକ ନାରା ହୋଇନାହିଁ, ବରଂ ଆମ ଜୀବନର ଗୋଟିଏ ଅଙ୍ଗ ହେବାରେ ଲାଗିଛି। ବନ୍ଧୁଗଣ, ଆପଣଙ୍କର ମନେଥିବ ଗତଥରର ମନ୍ କି ବାତ୍ରେ ମୁଁ ଗଣେଶ ଉତ୍ସବ ବିଷୟରେ କଥା ହୋଇଥିଲି। ମୁଁ ଅନୁରୋଧ କରିଥିଲି ଯେ ଆମେ ନିଜ ଦେଶର ମାଟିରେ ତିଆରି ହୋଇଥିବା ଗଣେଶ ମୂର୍ତ୍ତିର ପୂଜା କରିବା ଉଚିତ। ଆମେ ଘରେ POP ତିଆରି ହୋଇଥିବା ଗଣେଶ ବା ବିଦେଶରୁ ଆସିଥିବା ଗଣେଶ ମୂର୍ତ୍ତି ବଦଳରେ ଆମ ଦେଶର ମାଟିରେ ତିଆରି ହୋଇଥିବା ଗଣେଶଙ୍କୁ ସ୍ଥାପିତ କରିବା ଉଚିତ। ଏହି ବିଷୟରେ ଅନେକ ଲୋକ ମୋତେ ନିଜର ବାର୍ତ୍ତା ଦେଇଛନ୍ତି। ଲୋକମାନେ କହିଛନ୍ତି ଯେ ସେମାନେ ମୋର ଅନୁରୋଧକୁ ଗ୍ରହଣ କରିଛନ୍ତି। ସେମାନେ ସ୍ଥାନୀୟ ମାଟିରୁ ତିଆରି ହୋଇଥିବା ଗଣେଶକୁ ସ୍ଥାପିତ କରିବାର ସଂକଳ୍ପ ନେଇଛନ୍ତି। ଲୋକମାନେ ଲେଖିଛନ୍ତି ଯେ ମନ୍ କି ବାତ୍ରେ ପୂର୍ବରୁ ହିଁ ଏହି ବିଷୟରେ ଚର୍ଚ୍ଚା ହେବା ଦ୍ୱାରା ତାଙ୍କୁ ଠିକ୍ ସମୟରେ ଠିକ୍ ପଦକ୍ଷେପ ନେବାରେ ସହଜ ହୋଇଛି। ମୁଁ ପୁଣି ଥରେ ନିଜର ଅନୁରୋଧ ଦୋହରାଉଛି। ଏ ବର୍ଷ ଗଣପତି ପୂଜାରେ ଦେଶର ମାଟିରେ ତିଆରି ହୋଇଥିବା ଗଣେଶଙ୍କୁ ନିଜ ଘରେ ସ୍ଥାପିତ କରନ୍ତୁ, ତାଙ୍କର ପୂଜା କରନ୍ତୁ। ଆପଣଙ୍କର ଏହି ପ୍ରୟାସ ମଧ୍ୟ ଏକ ପ୍ରକାର ପ୍ରକୃତିର ପୂଜା ହେବ। ମୋର ପ୍ରିୟ ଦେଶବାସୀଗଣ, ମୁଁ ବର୍ତ୍ତମାନ ଆପଣଙ୍କୁ ଏପରି ଜଣେ ବ୍ୟକ୍ତିଙ୍କ ବିଷୟରେ କହିବି ଯାହାଙ୍କ ବିଷୟରେ ଶୁଣିବା ପରେ ଆପଣ ଗର୍ବ ଅନୁଭବ କରିବେ। ଏପରି ଜଣେ ବ୍ୟକ୍ତିତ୍ୱ ଯିଏ ସାଇନ୍ସ ଓ ଇନୋଭେସନ୍ କ୍ଷେତ୍ରରେ ବହୁବିଧ କାର୍ଯ୍ୟ କରୁଛନ୍ତି। ଏହାକୁ ନେଇ ବିଶ୍ୱରେ ସେ ନିଜର ପରିଚୟ ସୃଷ୍ଟି କରିପାରିଛନ୍ତି। ମାତ୍ର ଏହା ପରେ ବି ସେ ନିଜର ମୂଳଦୁଆ ସହ ଖୁବ୍ ଗଭୀର ଭାବେ ଯୋଡ଼ି ହୋଇ ରହିଛନ୍ତି। ସୁଯୋଗ ପାଇବା ମାତ୍ରେ ସେ ନିଜର ଜନ୍ମଭୂମିକୁ ସମ୍ମାନ ଦେବାକୁ ଭୁଲନ୍ତି ନାହିଁ। ସେହି ବ୍ୟକ୍ତି ଜଣକ ହେଉଛନ୍ତି ମଣିପୁରର ଡକ୍ଟର ରୋନାଲ୍ଡୋ ଲେସ୍ରା ମହାଶୟ। ତାଙ୍କର ନାମ ହେଉଛି ରୋନାଲ୍ଡୋ, କିନ୍ତୁ କାମରେ ସେ ଜଣେ ମହାକାଶ ପଦାର୍ଥ ବିଜ୍ଞାନୀ। ସେ ଜାପାନରେ କାର୍ଯ୍ୟ କରନ୍ତି ଆଉ ୟଙ୍ଗ ଗ୍ୟାଲାକ୍ସିସ୍ ନାମକ ଏକ ବିଶାଳ ସମୂହର ଆବିଷ୍କାର କରିଥିବା ଟିମ୍ର ଜଣେ ସଦସ୍ୟ। ବାସ୍ତବରେ ସେ ଏହି ସମ୍ପୂର୍ଣ୍ଣ ସମୂହର ନାମକୁ ମଣିପୁରର ଏକ ସୁନ୍ଦର ହ୍ରଦ ସହ ଯୋଡ଼ି ଏହାକୁ ଲୋକତକ୍ ପ୍ରୋଟୋକ୍ଲଷ୍ଟର ନାମରେ ନାମିତ କରିଛନ୍ତି। ଲୋକତକ୍ ହେଉଛି ମଧୁର ଜଳର ଏକ ବିଶାଳ ହ୍ରଦ। ଲୋକତକ୍ ହ୍ରଦରେ ଭାସୁଥିବା ଫୁମ୍ବଡ଼ିଗୁଡ଼ିକ ମିଶି ଏକ ଅଦ୍ଭୁତ ଲ୍ୟାଣ୍ଡସ୍କେପ୍ ସୃଷ୍ଟି କରେ। ଏପରି ଲାଗେ ଯେମିତି ବିସ୍ତୃତ ସମୁଦ୍ର ଭିତରେ ଛୋଟ ଛୋଟ ଦ୍ୱୀପ ଭାସୁଛନ୍ତି। ସେହିପରି ଭାବେ ୟୁନିଭର୍ସରେ ଏହି ନୂଆ ଗ୍ୟାଲେକ୍ସିଗୁଡ଼ିକ ଏକ ବୃହତ୍ ସଂରଚନା ସୃଷ୍ଟି କରିଥାନ୍ତି। ଆଜି ମଣିପୁରର ଲୋକତକ୍ କେବଳ ଦେଶର ମାନଚିତ୍ରରେ ନୁହେଁ, ବରଂ ବିଶାଳ ବ୍ରହ୍ମାଣ୍ଡରେ ମଧ୍ୟ ନିଜର ଚମତ୍କାରିତା ପ୍ରଦର୍ଶନ କରୁଛି। ଏହି ଉପଲବ୍ଧି ପ୍ରତ୍ୟେକ ଭାରତୀୟକୁ ଗୌରବାନ୍ୱିତ କରୁଛି। ଏହାଦ୍ୱାରା ଆମର ଯୁବବନ୍ଧୁମାନେ ଏକଥା ଶିଖିପାରିଛନ୍ତି ଯେ ସେମାନେ ନିଜ ପରମ୍ପରା ସହ ଯୋଡ଼ି ହୋଇ ମଧ୍ୟ ନୂତନ ଶିଖରକୁ ଛୁଇଁପାରିବେ। ଏହା ଏପରି ମୂଳତତ୍ତ୍ୱ ଯାହା ତାରାମଣ୍ଡଳକୁ ମଧ୍ୟ ଆଲୋକିତ କରିପାରେ। ମୋର ପ୍ରିୟ ଦେଶବାସୀଗଣ, ଆଉ କିଛିଦିନ ପରେ ଅଗଷ୍ଟ 7 ତାରିଖକୁ ଆମ ଦେଶ ନ୍ୟାସନାଲ୍ ହ୍ୟାଣ୍ଡଲୁମ୍ ଡେ ରୂପେ ପାଳନ କରିବ। ଏହି ଅବସରରେ ଆମ ବୁଣାକାର ଭାଇ ଭଉଣୀମାନଙ୍କର କୌଶଳ ଓ ସୃଜନଶୀଳତାର ଉତ୍ସବକୁ ପାଳନ କରୁ। ଆମର ଏ ବନ୍ଧୁମାନେ ପିଢ଼ି ପରେ ପିଢ଼ି ପ୍ରଚଳିତ ଏହି ପରମ୍ପରାକୁ ଆଗକୁ ବଢ଼ାଇବାରେ ଚାଲିଛନ୍ତି। ବନ୍ଧୁଗଣ, ହାତ ତିଆରି ପ୍ରତ୍ୟେକ ପରିଧାନ କୌଣସି ନା କୌଣସି କ୍ଷେତ୍ର, ସମୁଦାୟ ଓ ତତ୍ସହିତ ଜଡ଼ିତ ଅସଂଖ୍ୟ ଲୋକଙ୍କ କାହାଣୀକୁ ସାମ୍ନାକୁ ଆଣିଥାଏ। ଏମାନେ ସେହି ଲୋକ ଯେଉଁମାନେ ଗର୍ବର ସହ ଭାରତର ସାଂସ୍କୃତିକ ଐତିହ୍ୟକୁ ସାଇତି ରଖିବା କାମରେ ଲାଗିଛନ୍ତି। ଆଜିର ଦିନରେ ମୋର ନିବେଦନ, ଆମେ ହସ୍ତକଳାକୁ ପ୍ରୋତ୍ସାହିତ କରି ଆମ ବୁଣାକାର ବନ୍ଧୁମାନଙ୍କୁ ସମ୍ମାନ ଜଣାଇବା। ଆସନ୍ତୁ ଆମେ ଭୋକାଲ୍ ଫର୍ ଲୋକାଲ୍ର ଭାବନାକୁ ଆହୁରି ସଶକ୍ତ କରିବା। ବନ୍ଧୁଗଣ, ଆଜି ଦେଶରେ ଯେପରି ଭାବେ ହ୍ୟାଣ୍ଡଲୁମ୍କୁ ପ୍ରୋତ୍ସାହନ ଦିଆଯାଉଛି, ଏହାଦ୍ୱାରା ବହୁ ସଂଖ୍ୟକ ଲୋକଙ୍କ ଜୀବନ ଉନ୍ନତ ହେବାରେ ଲାଗିଛି। ପୋଚମ୍ପଲ୍ଲୀରୁ ପାଟନା ଓ କୁଚମ୍ପଲ୍ଲୀରୁ କଚ୍ଛ ପର୍ଯ୍ୟନ୍ତ ଏହାର ଅନେକ ଉଦାହରଣ ଦେଖିବାକୁ ମିଳେ। ଆଜି ଏପରି ଅନେକ ଲୋକ ଓ ସଂଗଠନ ରହିଛନ୍ତି ଯେଉଁମାନେ ହ୍ୟାଣ୍ଡଲୁମ୍ ସହ ଜଡ଼ିତ ଆମର ଗୌରବଶାଳୀ ପରମ୍ପରାକୁ ନୂତନ ଉର୍ଜା ଓ ପରିଚୟ ପ୍ରଦାନ କରୁଛନ୍ତି। କିଏ ପୋଚମ୍ପଲ୍ଲୀ ଇକତ୍ର ସୁନ୍ଦର ପରମ୍ପରାକୁ ଆଗକୁ ବଢ଼ାଉଛନ୍ତି ତ ଆଉ

କିଏ ମହିଳା ବୁଣାକାରମାନଙ୍କୁ ନେଇ ଉଲ୍ ପ୍ରଡକ୍ଟ ତିଆରି କରୁଛନ୍ତି। କିଛି ଲୋକ କେରଳମର ପାରମ୍ପରିକ କସାଭୁ କଳାକୁ ମଧ୍ୟ ସଂରକ୍ଷିତ କରିବାରେ ଲାଗିଛନ୍ତି। ଏହାଦ୍ୱାରା ଆମ ମା ଭଉଣୀମାନଙ୍କୁ ରୋଜଗାର ବି ମିଳିପାରୁଛି। ବନ୍ଧୁଗଣ, ଆଉ ଏକ ବିଷୟ ଯାହା ମୁଁ ବିଶେଷ ରୂପେ ଉଲ୍ଲେଖ କରିବାକୁ ଚାହିଁବି ତାହା ହେଉଛି ଖଦି। ଆମେ ସମସ୍ତେ ଜାଣୁ ଖଦି ମହାତ୍ମା ଗାନ୍ଧୀଙ୍କ ଖୁବ୍ ପ୍ରିୟ ଥିଲା। ବିଗତ କିଛି ବର୍ଷ ହେଲା ଖଦି ଖୁବ୍ ଲୋକପ୍ରିୟ ହୋଇପାରିଛି। ଗତ 12 ବର୍ଷ ମଧ୍ୟରେ ଏହାର ବିକ୍ରି 6 ଗୁଣ ବଢ଼ିଛି। ବିକ୍ରିର ଏହି ସଂଖ୍ୟା ବର୍ତ୍ତମାନ ପାଖାପାଖି 8,000 କୋଟି ଟଙ୍କାରେ ପହଞ୍ଚିପାରିଛି। ମୁଁ ଆପଣମାନଙ୍କୁ କହିବାକୁ ଚାହୁଁଛି ଯେ ଆଗାମୀ ପର୍ବପର୍ବାଣୀମାନଙ୍କରେ ଆପଣମାନେ ଖଦି, ହ୍ୟାଣ୍ଡଲୁମ୍, ହ୍ୟାଣ୍ଡିକ୍ରାଫ୍ଟର କୌଣସି ନା କୌଣସି ଜିନିଷ ନିଶ୍ଚୟ କିଣନ୍ତୁ। ମୋର ପ୍ରିୟ ଦେଶବାସୀଗଣ, ଯଦି ଆପଣଙ୍କୁ ପଚରାଯାଏ ଯେ ଭାରତରେ କେତେ ପ୍ରକାରର ମ୍ୟୁଜିକାଲ ଇନ୍ଷ୍ଟ୍ରୁମେଣ୍ଟ ଅଛି, ତେବେ ଆପଣ ଚିନ୍ତାରେ ପଡ଼ିଯିବେ। ଏଇଥିପାଇଁ ଯେ ଆମର ବହୁ ସଂଖ୍ୟକ ବାଦ୍ୟଯନ୍ତ୍ର ଓ ତାହା ସହିତ ଜଡ଼ିତ ପରମ୍ପରା ରହିଆସିଛି। ଏପରି ଏକ ଇନ୍ଷ୍ଟ୍ରୁମେଣ୍ଟ ହେଉଛି ତ୍ରିପୁରାର ଚୋଙ୍ଗଫ୍ରେଙ୍ଗ। ଏହା ସେଠିକାର ଟ୍ରାଇବାଲ କମ୍ୟୁନିଟି ମଧ୍ୟରେ ଖୁବ୍ ଲୋକପ୍ରିୟ। ବାଉଁଶରେ ନିର୍ମିତ ଏହି ବାଦ୍ୟଯନ୍ତ୍ରରେ 3ଟି ତାର ରହିଛି। ଏଥିରୁ ଉତ୍ପନ୍ନ ଧ୍ୱନି ଖୁବ୍ ମଧୁର, ସରୋଦ ସହ ଯାହାର ସମାନତା ଦେଖିବାକୁ ମିଳେ। କିଛି କାରଣ ପାଇଁ ଯୁବକମାନଙ୍କ ମଧ୍ୟରେ ଏହାର ଲୋକପ୍ରିୟତା ହ୍ରାସ ପାଇଥିଲା। ଏପରି ସମୟରେ ସୁରଜ କୁମାର ଦେବ ବର୍ମା ମହାଶୟ ଏହାକୁ ପୁଣି ଥରେ ଲୋକପ୍ରିୟ କରିବା ପାଇଁ ସଂକଳ୍ପ ନେଲେ। ଆଜି ତାଙ୍କ ପ୍ରଚେଷ୍ଟାର ପ୍ରଭାବ ସ୍ପଷ୍ଟ ବାରି ହୋଇପଡ଼ୁଛି। ସେ ଚୋଙ୍ଗଫ୍ରେଙ୍ଗ ସହ ସେଠିକାର ଅନ୍ୟାନ୍ୟ ପାରମ୍ପରିକ ବାଦ୍ୟଯନ୍ତ୍ରଗୁଡ଼ିକୁ ନେଇ ବି ପରଫର୍ମ କରୁଛନ୍ତି। କୋକବରକ ଫୋକ୍ ସଙ୍ଗସ୍, ବଉଲ ସଙ୍ଗସ୍, ବେଙ୍ଗଲି ଫୋକ୍ ତାଙ୍କୁ ଖୁବ୍ ଭଲ ଲାଗେ। ଏବେ ମୁଁ ଆପଣମାନଙ୍କୁ ଏକ ଛୋଟ କ୍ଲିପ୍ ଶୁଣାଇବାକୁ ଚାହେଁ। ଏହି ସଙ୍ଗୀତକୁ ଆପଣ କେବେ ହେଲେ ଭୁଲିପାରିବେ ନାହିଁ।

ବନ୍ଧୁଗଣ, ମୋର ବିଶ୍ୱାସ ଏହାକୁ ଶୁଣି ଆପଣଙ୍କ ମନକୁ ଖୁବ୍ ଭଲ ଲାଗିଥିବ। ଦେବ ବର୍ମା ମହାଶୟଙ୍କୁ ନେଇ ମୁଁ ଖୁବ୍ ଗର୍ବିତ। ପାରମ୍ପରିକ ସଙ୍ଗୀତକୁ ଲୋକପ୍ରିୟ କରିବା ଦିଗରେ ତାଙ୍କର ଏହି ପ୍ରଚେଷ୍ଟା ଖୁବ୍ ପ୍ରଶଂସନୀୟ। ମୋର ନିବେଦନ, ଆପଣମାନେ ବି ଆପଣଙ୍କ ଆଖପାଖରେ ଥିବା ପାରମ୍ପରିକ ବାଦ୍ୟଯନ୍ତ୍ରର ସୂଚନା ସୋସିଆଲ ମିଡିଆରେ ନିଶ୍ଚିତ ରୂପେ ସେୟାର କରନ୍ତୁ। ଆପଣଙ୍କର ଏହି ପ୍ରଚେଷ୍ଟା ଅନ୍ୟମାନଙ୍କୁ ବି ପାରମ୍ପରିକ ଭାରତୀୟ ସଙ୍ଗୀତ ସହ ନିଶ୍ଚିତ ଭାବରେ ଯୋଡ଼ିବ। ମୋର ପ୍ରିୟ ଦେଶବାସୀଗଣ, କାଲି ଜୁଲାଇ 27 ତାରିଖ ହେଉଛି ଭାରତରତ୍ନ ଡକ୍ଟର ଏପିଜେ ଅବଦୁଲ କଲାମଙ୍କ ପୁଣ୍ୟତିଥି। ଡକ୍ଟର କଲାମଙ୍କ ବ୍ୟକ୍ତିତ୍ୱର ଅନେକ ପ୍ରେରଣାଦାୟକ ରୂପ ଥିଲା, କିନ୍ତୁ ତାଙ୍କ ହୃଦୟର ସବୁଠାରୁ ନିକଟତର ଥିଲା ଏକ ଶିକ୍ଷକର ଭୂମିକା। ସେ ଛୋଟ ପିଲା ଓ ଯୁବକମାନଙ୍କୁ ବଡ଼ ବଡ଼ ସ୍ୱପ୍ନ ଦେଖିବା ପାଇଁ ପ୍ରେରିତ କରୁଥିଲେ। ସଂଯୋଗବଶତଃ ଏହି ସପ୍ତାହରେ ଆମେ ପବିତ୍ର ଗୁରୁପୂର୍ଣ୍ଣିମା ପର୍ବ ପାଳନ କରିବା। ଆମ ମା ବାପା ହେଉଛନ୍ତି ଆମର ପ୍ରଥମ ଗୁରୁ। ସ୍କୁଲ ଶିକ୍ଷକ ଆମକୁ ଅକ୍ଷର ଶିଖାନ୍ତି। ଏପରି ସମସ୍ତ ଗୁରୁମାନଙ୍କ ପ୍ରତି କୃତଜ୍ଞତା ଜଣାଇବାର ଏକ ସୁନ୍ଦର ଅବସର ହେଉଛି ଗୁରୁପୂର୍ଣ୍ଣିମା। ମୁଁ ଦେଶର ସମସ୍ତ ଶିକ୍ଷକ ଓ ଗୁରୁଜନମାନଙ୍କୁ ଶ୍ରଦ୍ଧାପୂର୍ବକ ପ୍ରଣାମ କରୁଛି। ବନ୍ଧୁଗଣ, କିଛି ସପ୍ତାହ ପରେ ଆମେ ଆମ ସ୍ୱାଧୀନତାର ମହାପର୍ବ ବି ପାଳନ କରିବା। ଅଗଷ୍ଟ 15 ପ୍ରତ୍ୟେକ ଭାରତୀୟଙ୍କ ପାଇଁ ଗର୍ବର ଦିନ। ଏହା ହେଉଛି ସେହି ଅସଂଖ୍ୟ ବୀରମାନଙ୍କୁ ସ୍ମରଣ କରିବାର ଦିନ, ଯେଉଁମାନେ ଭାରତ ମାତାର ସ୍ୱାଧୀନତା ପାଇଁ ନିଜର ସର୍ବସ୍ୱ ସମର୍ପିତ କରିଦେଇଥିଲେ। ତାଙ୍କର ତ୍ୟାଗ ଓ ତପସ୍ୟା ଯୋଗୁଁ ହିଁ ଆଜି ଆମ ହାତରେ ତ୍ରିରଙ୍ଗା ଶୋଭା ପାଉଛି। ଏହି ତ୍ରିରଙ୍ଗାରେ ଆମ ସମ୍ବିଧାନର ଆଦର୍ଶ ରହିଛି। ବନ୍ଧୁଗଣ, ଗତ କିଛି ବର୍ଷ ହେଲା ହର୍ ଘର୍ ତ୍ରିରଙ୍ଗା ଅଭିଯାନ ସମଗ୍ର ଦେଶକୁ ଏକ ଅଦ୍ଭୁତ ଭାବନାରେ ଯୋଡ଼ିପାରିଛି। ପ୍ରତ୍ୟେକ ଘରେ, ପ୍ରତ୍ୟେକ ଗଳିକନ୍ଧିରେ ତ୍ରିରଙ୍ଗାର ଉତ୍ସବ ଦେଖିବାକୁ ମିଳୁଛି। ଚଳିତ ବର୍ଷ ବି ଆମେ ହର୍ ଘର୍ ତ୍ରିରଙ୍ଗା ଅଭିଯାନକୁ ଖୁବ୍ ଉତ୍ସାହର ସହ ଆଗକୁ ନେବା, ନିଜେ ଘରେ ସସମ୍ମାନରେ ତ୍ରିରଙ୍ଗା ଉଡ଼ାଇବା। ବନ୍ଧୁଗଣ, ପ୍ରତିବର୍ଷ ଅଗଷ୍ଟ 15 ପୂର୍ବରୁ ଆପଣମାନେ ମୋତେ ବହୁତ ପ୍ରସ୍ତାବ ଓ ପରାମର୍ଶ ପଠାନ୍ତି। ଚଳିତ ବର୍ଷ ବି ଆପଣମାନେ ଆପଣଙ୍କର ପ୍ରସ୍ତାବ ଓ ପରାମର୍ଶ ମାଇଗଭ୍ରେ ନିଶ୍ଚିତ ରୂପେ ପଠାନ୍ତୁ। ମୁଁ ଆପଣଙ୍କ ପରାମର୍ଶକୁ ଅପେକ୍ଷା କରିଛି। ବନ୍ଧୁଗଣ, ମନ୍ କି ବାତ୍ରେ ଆଜି ପାଇଁ ଏତିକି। ଆସନ୍ତା ମାସରେ ଆମେ ପୁଣି ଦେଖା ହେବା, ଦେଶବାସୀଙ୍କର ଅନେକ ନୂତନ ଉପଲବ୍ଧି ଓ ପ୍ରେରଣାଦାୟୀ ପ୍ରୟାସକୁ ନେଇ। ସେ ପର୍ଯ୍ୟନ୍ତ ମୋତେ ଅନୁମତି ଦିଅନ୍ତୁ। ବହୁତ ବହୁତ ଧନ୍ୟବାଦ। ନମସ୍କାର।

0: ଶୁଣୁଥିଲେ ମନ୍ କି ବାତ୍ ଶୀର୍ଷକରେ ଭାରତର ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କର ଦେଶବାସୀଙ୍କ ଉଦ୍ଦେଶ୍ୟରେ ଦେଇଥିବା ଉଦ୍ବୋଧନର ଓଡ଼ିଆ ଭାଷାନ୍ତର। ଶ୍ରୋତାବନ୍ଧୁମାନଙ୍କୁ ଏଠି କହି ରଖୁଛୁ, ମନ୍ କି ବାତ୍ ଶୀର୍ଷକରେ ଭାରତର ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଆଜି ଦିନ 11ଟା ସମୟରେ ଦେଶବାସୀଙ୍କ ଉଦ୍ଦେଶ୍ୟରେ ଦେଇଥିବା ଉଦ୍ବୋଧନର ଓଡ଼ିଆ ଭାଷାନ୍ତରର ପୁନଃ ପ୍ରସାରଣ ଆଜି ରାତି 8ଟାରେ।
1: ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ମୋଦିଙ୍କ ରେଡିଓ ମାଧ୍ୟମରେ ଜାତି ଉଦ୍ଦେଶ୍ୟରେ ବାର୍ତ୍ତା ମନ୍ କି ବାତ୍ ଏତେବେଳେ ଯାଏଁ ଶୁଣୁଥିଲେ। ଏହି କାର୍ଯ୍ୟକ୍ରମ ପ୍ରଥମେ ଆମେ ରିଲେ କରି ପ୍ରଚାର କଲୁ ଆକାଶବାଣୀ ଦିଲ୍ଲୀରୁ, ପରେ ପରେ ଶୁଣିଲେ ଏହାର ଓଡ଼ିଆ ଭାଷାନ୍ତର, ରିଲେ କରି ପ୍ରଚାର କଲୁ ଆକାଶବାଣୀ କଟକ କେନ୍ଦ୍ରରୁ। ଶ୍ରୋତାବନ୍ଧୁଙ୍କୁ ଆମେ ଜଣାଇ ରଖୁଛୁ ଯେ ଆଜି ରାତି 8ଟାରେ ଶୁଣିବେ ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ମନ୍ କି ବାତ୍ କାର୍ଯ୍ୟକ୍ରମର ଓଡ଼ିଆ ଭାଷାନ୍ତରର ପୁନଃ ପ୍ରସାରଣ। ରିଲେ କରି ପ୍ରଚାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ। କାର୍ଯ୍ୟକ୍ରମ ପ୍ରସାରିତ ହେଉଛି ଆକାଶବାଣୀ ଜୟପୁର କେନ୍ଦ୍ରରୁ।

ଆକାଶବାଣୀ ଜୟପୁର କାର୍ଯ୍ୟକ୍ରମ ଆପଣମାନେ ଆମ କେନ୍ଦ୍ରରୁ ଶୁଣିପାରୁଛନ୍ତି। ମିଡିୟମ୍ ୱେଭ୍ରେ 204.5 meter ତଥା 1467 କିଲୋ ହର୍ ଯୋଗେ, ଏଫ୍ଏମ୍ର 103.6 megahertz ଯୋଗେ। ପ୍ରସାର ଭାରତୀ ଲାଇଭ୍ ଷ୍ଟ୍ରିମିଂ ଆପ୍ ମାଧ୍ୟମରେ ମଧ୍ୟ ଆପଣ ଆମ କେନ୍ଦ୍ରର କାର୍ଯ୍ୟକ୍ରମ ଶୁଣିପାରୁଛନ୍ତି। ବର୍ତ୍ତମାନ ସମୟ ମଧ୍ୟାହ୍ନ 12:00। ପ୍ରଚାର କରୁଛୁ କେତୋଟି ହିନ୍ଦୀ ଚଳଚ୍ଚିତ୍ରର ଗୀତ।

ଆରାଧନା ଏହି ଚଳଚ୍ଚିତ୍ରରେ ଶିଳ୍ପୀ ଥିଲେ କିଶୋର କୁମାର। ଆନନ୍ଦ ବକ୍ସିଙ୍କ ଗୀତକୁ ସଙ୍ଗୀତରେ ସଜେଇଥିଲେ ସଚିନ ଦେବ ବର୍ମନ। ଏଥର ଚଳଚ୍ଚିତ୍ର ତିସ୍ରି ମଞ୍ଜିଲ, ଶିଳ୍ପୀ ଆଶା ଭୋସଲେ ଏବଂ ମହମ୍ମଦ ରଫି। ମଜରୁହ ସୁଲତାନପୁରୀଙ୍କ ଗୀତ, ସଙ୍ଗୀତ ରାହୁଲ ଦେବ ବର୍ମନ।

अभिलाषा। ଏହି ଚଳଚ୍ଚିତ୍ରରେ ଶିଳ୍ପୀ ମହମ୍ମଦ ରଫି, ମଜରୁହ ସୁଲତାନପୁରୀଙ୍କ ଗୀତ, ସଙ୍ଗୀତ ରାହୁଲ ଦେବ ବର୍ମନ।

0: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
1: ଆରେ, ଏଇଟା ଏକଦମ ସିମ୍ପଲ, ଏବଂ ସେଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ୍ ସିମେଣ୍ଟ ଉପରେ
2: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢି ପାଇ ରହିଥାଏ। ଚେଟିନାଡ୍ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳଦୁଆ। ଚେଟିନାଡ୍ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ୍ ଚଏସ୍।
3: ଓଡ଼ିଶା ସରକାରଙ୍କ ସମବାୟ ବିଭାଗ ତରଫରୁ ରାଜ୍ୟର ସମସ୍ତ କୃଷକ ଭାଇ ଭଉଣୀମାନଙ୍କୁ ସୂଚିତ କରାଯାଉଛି ଯେ ଚଳିତ 2026 ମସିହା ଖରିଫ ଋତୁ ପାଇଁ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ନିଜ ଫସଲ ଧାନ, ମକା, କପା, ଅଦା, ମାଣ୍ଡିଆ, ଚିନାବାଦାମ, ହଳଦୀ ଓ ହରଡ଼ ଚାଷର ବୀମା ପଞ୍ଜୀକରଣ କରାଇ ନିଅନ୍ତୁ। ଭାଗ ଚାଷୀ, ଋଣୀ ଓ ଅଣଋଣୀ ଚାଷୀ ସମସ୍ତେ ନିଜ ଫସଲର ବୀମା ପଞ୍ଜୀକରଣ ନିର୍ଦ୍ଧାରିତ ତାରିଖ 31 ଜୁଲାଇ ସୁଦ୍ଧା ନିକଟସ୍ଥ କୃଷି ସମବାୟ ସମିତି ଯଥା ପ୍ୟାକ୍ସ, ଲ୍ୟାମ୍ପସ, ବ୍ୟାଙ୍କ ଶାଖା କିମ୍ବା ଜନସେବା କେନ୍ଦ୍ରରେ କରାଇପାରିବେ। ଚାଷୀ ପିଛା 5 ଏକର ଜମିର ଫସଲ ବୀମା ପଞ୍ଜୀକରଣ ସମ୍ପୂର୍ଣ୍ଣ ଦେୟମୁକ୍ତ ଅଟେ। ପ୍ଲଟ୍ ପିଛା କେବଳ 1 ଟଙ୍କା ଦେବାକୁ ପଡ଼ିବ। ଅଧିକ ବିବରଣୀ ପାଇଁ ନିକଟସ୍ଥ କୃଷି ସମବାୟ ସମିତି, ଯେକୌଣସି ବ୍ୟାଙ୍କ ଶାଖା କିମ୍ବା କୃଷି ଓ ସମବାୟ ଅଧିକାରୀଙ୍କୁ ଯୋଗାଯୋଗ କରନ୍ତୁ।
0: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
1: ଆରେ, ଏଇଟା ଏକଦମ ସିମ୍ପଲ, ଏବଂ ସେଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ୍ ସିମେଣ୍ଟ ଉପରେ
2: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢି ପାଇ ରହିଥାଏ। ଚେଟିନାଡ୍ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳଦୁଆ। ଚେଟିନାଡ୍ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ୍ ଚଏସ୍।

ଅନାମିକା ଏହି ଚଳଚ୍ଚିତ୍ରର ଗୀତଟି ଶୁଣନ୍ତୁ। ଶିଳ୍ପୀ ହେଲେ ଲତା ମଙ୍ଗେସ୍କର। ମଜରୁହ ସୁଲତାନପୁରୀଙ୍କ ଗୀତକୁ ସଙ୍ଗୀତରେ ସଜେଇଛନ୍ତି ରାହୁଲ ଦେବ ବର୍ମନ।

0: ଆଜ୍ଞା ହଁ, ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ପାଇଁ ଯୋଗାଯୋଗ କରନ୍ତୁ। ମୋବାଇଲ ନମ୍ବର ହେଲା
1: 8280306927 କିମ୍ବା 9449408097 ନମ୍ବରରେ।
0: ସହଜ ଏବଂ ସରଳ ଉପାୟରେ ଅଳ୍ପ ଟଙ୍କାରେ ଆପଣ ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ଦିଅନ୍ତୁ।

ଆମିର ଗରିବ ଏହି ଚଳଚ୍ଚିତ୍ରର ଗୀତଟି ସହିତ ଏଇଠି ଶେଷ କରୁଛୁ ହିନ୍ଦୀ ଚଳଚ୍ଚିତ୍ର ଗୀତର କାର୍ଯ୍ୟକ୍ରମ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ପ୍ରଚାର କରୁଛୁ କେତୋଟି ଭକ୍ତିଗୀତ।

0: ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ନିଜ ଫସଲ ଧାନ ମକା କପା ଅଦା ମାଣ୍ଡିଆ ଚିନାବାଦାମ ହଳଦୀ ଓ ହରଡ଼ ଚାଷର ବୀମା ପଞ୍ଜୀକରଣ କରାଇ ନିଅନ୍ତୁ। ଭାଗ ଚାଷୀ ଋଣୀ ଓ ଅଣଋଣୀ ଚାଷୀ ସମସ୍ତେ ନିଜ ଫସଲର ବୀମା ପଞ୍ଜୀକରଣ ନିର୍ଦ୍ଧାରିତ ତାରିଖ 31 ଜୁଲାଇ ସୁଦ୍ଧା ନିକଟସ୍ଥ କୃଷି ସମବାୟ ସମିତି ଯଥା ପ୍ୟାକ୍ସ ଲ୍ୟାମ୍ପସ ବ୍ୟାଙ୍କ ଶାଖା କିମ୍ବା ଜନସେବା କେନ୍ଦ୍ରରେ କରାଇପାରିବେ। ଚାଷୀ ପିଛା 5 ଏକର ଜମିର ଫସଲ ବୀମା ପଞ୍ଜୀକରଣ ସମ୍ପୂର୍ଣ୍ଣ ଦେୟମୁକ୍ତ ଅଟେ। ପ୍ଲଟ୍ ପିଛା କେବଳ 1 ଟଙ୍କା ଦେବାକୁ ପଡ଼ିବ। ଅଧିକ ବିବରଣୀ ପାଇଁ ନିକଟସ୍ଥ କୃଷି ସମବାୟ ସମିତି ଯେକୌଣସି ବ୍ୟାଙ୍କ ଶାଖା କିମ୍ବା କୃଷି ଓ ସମବାୟ ଅଧିକାରୀଙ୍କୁ ଯୋଗାଯୋଗ କରନ୍ତୁ।
1: ପରବର୍ତ୍ତୀ ଶିଳ୍ପୀ ହେଲେ ବସନ୍ତ ପାତ୍ର। ନିଜସ୍ୱ ଗୀତକୁ ସଙ୍ଗୀତରେ ସଜେଇଛନ୍ତି ଅରବିନ୍ଦ ମୁଦୁଲି।

ଓଡ଼ିଶା ସରକାରଙ୍କ ସମବାୟ ବିଭାଗ ତରଫରୁ ରାଜ୍ୟର ସମସ୍ତ କୃଷକ ଭାଇ ଭଉଣୀମାନଙ୍କୁ ସୂଚିତ କରାଯାଉଛି ଯେ ଚଳିତ 2026 ମସିହା ଖରିଫ ଋତୁ ପାଇଁ

0: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା ରାଇଟ୍?
1: ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
2: ତାହେଲେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଟ ସିମେଣ୍ଟ ଉପରେ
3: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢି ପାଇ ରହିଥାଏ। ଚେଟିନାଟ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ 64 ବର୍ଷର ଦୃଢ଼ ମୂଳଦୁଆ। ଚେଟିନାଟ ସିମେଣ୍ଟ ଦ ପରଫେକ୍ଟ କଂକ୍ରିଟ ଚଏସ।
4: ଓଡ଼ିଶା ସରକାରଙ୍କ ସମବାୟ ବିଭାଗ ତରଫରୁ ରାଜ୍ୟର ସମସ୍ତ କୃଷକ ଭାଇ ଭଉଣୀମାନଙ୍କୁ ସୂଚିତ କରାଯାଉଛି ଯେ ଚଳିତ 2026 ମସିହା ଖରିଫ ଋତୁ ପାଇଁ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ନିଜ ଫସଲ ଧାନ, ମକା, କପା, ଅଦା, ମାଣ୍ଡିଆ, ଚିନାବାଦାମ, ହଳଦୀ ଓ ହରଡ଼ ଚାଷର ବୀମା ପଞ୍ଜୀକରଣ କରାଇ ନିଅନ୍ତୁ। ଭାଗ ଚାଷୀ, ଋଣୀ ଓ ଅଣଋଣୀ ଚାଷୀ ସମସ୍ତେ ନିଜ ଫସଲର ବୀମା ପଞ୍ଜୀକରଣ ନିର୍ଦ୍ଧାରିତ ତାରିଖ 31 ଜୁଲାଇ ସୁଦ୍ଧା ନିକଟସ୍ଥ କୃଷି ସମବାୟ ସମିତି ଯଥା ପ୍ୟାକ୍ସ, ଲ୍ୟାମ୍ପସ, ବ୍ୟାଙ୍କ ଶାଖା କିମ୍ବା ଜନସେବା କେନ୍ଦ୍ରରେ କରାଇପାରିବେ। ଚାଷୀ ପିଛା 5 ଏକର ଜମିର ଫସଲ ବୀମା ପଞ୍ଜୀକରଣ ସମ୍ପୂର୍ଣ୍ଣ ଦେୟମୁକ୍ତ ଅଟେ। ପ୍ଲଟ୍ ପିଛା କେବଳ 1 ଟଙ୍କା ଦେବାକୁ ପଡ଼ିବ। ଅଧିକ ବିବରଣୀ ପାଇଁ ନିକଟସ୍ଥ କୃଷି ସମବାୟ ସମିତି, ଯେକୌଣସି ବ୍ୟାଙ୍କ ଶାଖା କିମ୍ବା କୃଷି ଓ ସମବାୟ ଅଧିକାରୀଙ୍କୁ ଯୋଗାଯୋଗ କରନ୍ତୁ।
0: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା ରାଇଟ୍?
1: ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
2: ତାହେଲେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଟ ସିମେଣ୍ଟ ଉପରେ
3: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢି ପାଇ ରହିଥାଏ। ଚେଟିନାଟ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ 64 ବର୍ଷର ଦୃଢ଼ ମୂଳଦୁଆ। ଚେଟିନାଟ ସିମେଣ୍ଟ ଦ ପରଫେକ୍ଟ କଂକ୍ରିଟ ଚଏସ୍।
5: ସୁଭଦ୍ରା ଶକ୍ତି ବଜାରରେ ଏସ୍ଏଚ୍ଜି ମା ମାନଙ୍କ ହାତ ତିଆରି ହସ୍ତତନ୍ତ ଓ ହସ୍ତକଳା ସାମଗ୍ରୀ ସହିତ ମିଲେଟ୍ରୁ ପ୍ରସ୍ତୁତ ବିଭିନ୍ନ ଜୈବିକ ସାମଗ୍ରୀର ସମ୍ଭାର। ହସ୍ତତନ୍ତ ଓ ହସ୍ତକଳା ସାମଗ୍ରୀ ବେଶ ଆକର୍ଷଣୀୟ ଏବଂ ପ୍ରତିଟି ମିଲେଟ୍ ସାମଗ୍ରୀ ଶୁଦ୍ଧ ଓ ସ୍ୱାସ୍ଥ୍ୟପ୍ରଦ। ଜୁନ୍ 12ରୁ 16 ତାରିଖ ପର୍ଯ୍ୟନ୍ତ ଏଥରର ରଜ ମଉଜକୁ ଆହୁରି ଉଲ୍ଲାସରେ ଭରିବାକୁ ଯାଉଛି ସୁଭଦ୍ରା ଶକ୍ତି ବଜାରର ସ୍ୱତନ୍ତ୍ର ରିହାତି। ଏଥର ରଜରେ ସ୍ୱତନ୍ତ୍ର ମଜା। ସୁଭଦ୍ରା ଶକ୍ତି ବଜାର, ଷ୍ଟାର୍ ସ୍କୁଲ ପାଖ, ୟୁନିଟ୍ 8, SIRD ପରିସର, ଭୁବନେଶ୍ୱର।
0: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା ରାଇଟ୍?
1: ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
2: ତାହେଲେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଟ ସିମେଣ୍ଟ ଉପରେ
3: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢି ପାଇ ରହିଥାଏ। ଚେଟିନାଟ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ 64 ବର୍ଷର ଦୃଢ଼ ମୂଳଦୁଆ। ଚେଟିନାଟ ସିମେଣ୍ଟ ଦ ପରଫେକ୍ଟ କଂକ୍ରିଟ ଚଏସ୍।
6: ନୀଲକମଲ, ଏହି ଚଳଚ୍ଚିତ୍ରର ଗୀତଟି ଶୁଣନ୍ତୁ, ଶିଳ୍ପୀ ହେଲେ ଆଶା ଭୋସଲେ। ଶାହିର ଲୁଧିଆନବୀଙ୍କ ଗୀତ, ସଙ୍ଗୀତ ରବି।

0: ପ୍ରଚାର କଲୁ ହିନ୍ଦୀ ଚଳଚ୍ଚିତ୍ରରୁ କେତୋଟି ଭକ୍ତି ଗୀତ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ଶୁଣନ୍ତୁ ଚାଷବାସ କଥା।
1: ଧାନ ଭାରତ ଏବଂ ଓଡ଼ିଶାର ପ୍ରମୁଖ ଖାଦ୍ୟଶସ୍ୟ। ଏହାକୁ ଅନ୍ନର ଭଣ୍ଡାର ବୋଲି ମଧ୍ୟ କୁହାଯାଏ। ଓଡ଼ିଶାର ଅଧିକାଂଶ ଲୋକଙ୍କର ପ୍ରଧାନ ଖାଦ୍ୟ ହେଉଛି ଭାତ, ଯାହା ଧାନରୁ ପ୍ରସ୍ତୁତ। ଧାନ ଚାଷ କୃଷକଙ୍କ ଆର୍ଥିକ ଉନ୍ନତିର ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ। ଓଡ଼ିଶାର କଟକ, ପୁରୀ, ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା, ଯାଜପୁର, କଳାହାଣ୍ଡି, ବରଗଡ଼ ଓ ସମ୍ବଲପୁର, କୋରାପୁଟ, ନବରଙ୍ଗପୁର, ମାଲକାନଗିରି ଆଦି ଜିଲ୍ଲାରେ ଧାନ ଚାଷ ବହୁଳ ଭାବରେ କରାଯାଏ। ଧାନ ଚାଷ ପାଇଁ ଉଷ୍ମ ଓ ଆର୍ଦ୍ର ଜଳବାୟୁ ଉପଯୁକ୍ତ। 20-35 ଡିଗ୍ରୀ ସେଲସିୟସ ତାପମାତ୍ରା ଏବଂ 1000-2000 ମିଲିମିଟର ବର୍ଷାପାତ ହେଲେ ଭଲ ଅମଳ ମିଳେ। ଧାନ ଚାଷ ପାଇଁ ପ୍ରଚୁର ଜଳର ଆବଶ୍ୟକତା ରହିଥାଏ, ତେଣୁ ବର୍ଷା ଦିନ ହେଉଛି ଧାନ ଚାଷ ପାଇଁ ଉଚିତ ସମୟ। ଏଣ୍ଟେଲ, ଦରସା ଏବଂ ପଟୁ ମାଟି ଧାନ ଚାଷ ପାଇଁ ସର୍ବୋତ୍ତମ। ପାଣି ଧରି ରଖିପାରୁଥିବା ଜମିରେ ଧାନ ଭଲ ଭାବରେ ବଢ଼େ। ଜମିକୁ 3-4 ଥର ଚାଷ କରି ସମତଳ କରାଯାଏ। ଜମିରେ ପାଣି ରଖି କାଦୁଅ କରାଯାଏ। ଶେଷ ଚାଷ ସମୟରେ ଗୋବର ଖତ କିମ୍ବା କମ୍ପୋଷ୍ଟ ମିଶାଯାଏ। ଉନ୍ନତ ମାନର ଓ ରୋଗମୁକ୍ତ ବିହନ ବାଛିବା ଉଚିତ। ପ୍ରଥମେ ବିହନ ତଳାରେ ଚାରା ପ୍ରସ୍ତୁତ କରାଯାଏ। 20-25 ଦିନରେ ଚାରାକୁ ମୁଖ୍ୟ ଜମିରେ ରୋପଣ କରାଯାଏ। ରୋପଣ ସମୟରେ ଧାଡ଼ି ଓ ଗଛ ମଧ୍ୟରେ ଉପଯୁକ୍ତ ଦୂରତା ମଧ୍ୟ ରଖାଯାଏ। ତେବେ ଧାନ ଚାଷରେ ଜୈବ ସାର ସହିତ ନାଇଟ୍ରୋଜେନ, ଫସ୍ଫରସ୍ ଓ ପଟାସ୍ ସାର ମୃତ୍ତିକା ପରୀକ୍ଷା ଅନୁଯାୟୀ ପ୍ରୟୋଗ କରାଯାଏ। ସଠିକ୍ ସମୟରେ ସାର ଦେଲେ ଅଧିକ ଅମଳ ହୁଏ। ଧାନ ଚାଷରେ ନିୟମିତ ଜଳସେଚନ ଆବଶ୍ୟକ ରହିଥାଏ। ଜମିରେ ଆବଶ୍ୟକ ଅନୁଯାୟୀ ପାଣି ରହିବା ଉଚିତ। ଅଧିକ ପାଣି ଜମି ଭିତରେ ରହିବା ଉଚିତ ନୁହେଁ। ରୋପଣର 20-25 ଦିନ ପରେ ତୃଣ ସଫା କରିବା ନିହାତି ଆବଶ୍ୟକ। ଆବଶ୍ୟକ ହେଲେ ତୃଣନାଶକ ବ୍ୟବହାର ମଧ୍ୟ କରାଯାଇପାରିବ। ଧାନରେ ବ୍ଲାଷ୍ଟ, ବ୍ରାଉନ୍ ସ୍ପଟ୍ ଭଳି ରୋଗ ଏବଂ ଗଛ ଫୋଡ଼ା ପୋକ, ବାଦାମୀ ଗୁଣ୍ଡି ପୋକ ଇତ୍ୟାଦି ଆକ୍ରମଣ କରିଥାଏ। ରୋଗମୁକ୍ତ ବିହନ ବ୍ୟବହାର ଓ କୃଷି ବିଶେଷଜ୍ଞଙ୍କ ପରାମର୍ଶ ଅନୁଯାୟୀ ଔଷଧ ପ୍ରୟୋଗ କରି ଏଗୁଡ଼ିକୁ ନିୟନ୍ତ୍ରଣ କରାଯାଏ। ଧାନ ପାଚିଗଲେ କଟାଯାଏ, ପରେ ମାଡ଼ କରି ଧାନକୁ ଭଲ ଭାବରେ ଶୁଖାଇ ସଫା ଓ ଶୁଖିଲା ସ୍ଥାନରେ ସଂରକ୍ଷଣ କରାଯାଏ। ତେବେ ଆମେ ଧାନରୁ ଚାଉଳ, ଅରୁଆ ଚାଉଳ, ଉଷୁନା ଚାଉଳ, ଚୁଡ଼ା, ମୁଢ଼ି, ଖଇ, ଚାଉଳ ଗୁଣ୍ଡ, ପିଠା, ପାଏସ୍ ବା କ୍ଷୀରି, ବିସ୍କୁଟ୍ ଇତ୍ୟାଦି

0: ପ୍ରସ୍ତୁତ କରିଥାଉ। ଧାନ ନଡ଼ା ଗୃହପାଳିତ ପଶୁଙ୍କ ଖାଦ୍ୟ ଓ ଛପର ତିଆରିରେ ବ୍ୟବହୃତ ହୁଏ। ତେବେ ଓଡ଼ିଶାର ପ୍ରମୁଖ ଖାଦ୍ୟଶସ୍ୟ ଭାବରେ ଧାନକୁ ହିଁ ବଛାଯାଏ। କୃଷକଙ୍କ ଆୟର ମୁଖ୍ୟ ଉତ୍ସ ହେଉଛି ଧାନ। ଖାଦ୍ୟ ନିରାପତ୍ତା ବଜାୟ ରଖେ। ଧାନର ବିଭିନ୍ନ ଉପଜାତ ଦ୍ରବ୍ୟ ଶିଳ୍ପରେ ବ୍ୟବହୃତ ହୁଏ। ପଶୁ ଖାଦ୍ୟ ଏବଂ ଘରୋଇ କାମରେ ମଧ୍ୟ ଏହାର ଉପଯୋଗ ରହିଛି। ଧାନ ଆମର ଜୀବନ, ଜୀବିକା ଏବଂ ଅର୍ଥନୀତି ସହ ଅତି ଘନିଷ୍ଠ ଭାବରେ ଜଡ଼ିତ। ବୈଜ୍ଞାନିକ ପଦ୍ଧତିରେ ଧାନ ଚାଷ କଲେ ଅଧିକ ଅମଳ ମିଳିବା ସହ କୃଷକଙ୍କ ଆୟ ବୃଦ୍ଧି ପାଇବ। ସେଥିପାଇଁ ଉନ୍ନତ କୃଷି ପ୍ରଯୁକ୍ତି ଅନୁସରଣ କରି ଧାନ ଚାଷକୁ ଅଧିକ ସଫଳ କରିବା ନିହାତି ଆବଶ୍ୟକ। ବର୍ଷା ଋତୁ ଧାନ ଚାଷ ପାଇଁ ସବୁଠାରୁ ଉପଯୁକ୍ତ ସମୟ। ଧାନ ଏକ ଜଳପ୍ରିୟ ଫସଲ ହୋଇଥିବାରୁ ବର୍ଷା ଜଳ ଏହାର ବୃଦ୍ଧି ଓ ଉତ୍ପାଦନରେ ବହୁତ ସାହାଯ୍ୟ କରେ। ଓଡ଼ିଶାରେ ସାଧାରଣତଃ ଜୁନ୍ ମାସରୁ ବର୍ଷା ଆରମ୍ଭ ହେଲେ କୃଷକମାନେ ଧାନ ଚାଷ କାର୍ଯ୍ୟ ଆରମ୍ଭ କରନ୍ତି। ପ୍ରଥମେ ଜମିକୁ ଭଲ ଭାବେ ଚାଷ କରି କାଦୁଅ କରନ୍ତି। ପରେ ଉନ୍ନତମାନର ବିହନକୁ ବିହନ ତଳାରେ ବୁଣାଯାଏ। ପ୍ରାୟ 20-25 ଦିନ ପରେ ଚାରା ପ୍ରସ୍ତୁତ ହେଲେ ତାହାକୁ ମୁଖ୍ୟ ଜମିରେ ରୋପଣ କରାଯାଏ। ରୋପଣ ସମୟରେ ଗଛ ମଧ୍ୟରେ ଉପଯୁକ୍ତ ଦୂରତା ରଖାଯାଏ, ଯାହାଦ୍ୱାରା ଗଛର ବୃଦ୍ଧି ଭଲ ହୁଏ। ବର୍ଷା ଋତୁରେ ଜମିରେ ଆବଶ୍ୟକ ପରିମାଣର ପାଣି ରହିଥାଏ, କିନ୍ତୁ ଅତ୍ୟଧିକ ପାଣି ଜମି ରହିଲେ ନିଷ୍କାସନ ବ୍ୟବସ୍ଥା କରିବା ନିହାତି ଆବଶ୍ୟକ। ସମୟ ସମୟରେ ତୃଣ ସଫା କରିବା, ଜୈବ ଓ ରାସାୟନିକ ସାର ପ୍ରୟୋଗ କରିବା ଏବଂ ପୋକ ଓ ରୋଗ ନିୟନ୍ତ୍ରଣ କରିବା ଦ୍ୱାରା ଭଲ ଅମଳ ହୋଇଥାଏ। ଧାନ ପାଚିଗଲେ ତାହାକୁ କାଟି ମାଡ଼ କରାଯାଏ ଏବଂ ଧାନକୁ ଭଲ ଭାବରେ ଶୁଖାଇ ସଂରକ୍ଷଣ କରାଯାଏ। ବର୍ଷା ଦିନରେ ସଠିକ୍ ପଦ୍ଧତିରେ ଧାନ ଚାଷ କଲେ ଅଧିକ ଅମଳ ହେବା ସହ କୃଷକଙ୍କ ଆୟ ବୃଦ୍ଧି ପାଏ। ତେଣୁ ବୈଜ୍ଞାନିକ ପଦ୍ଧତିରେ ବର୍ଷାକାଳୀନ ଧାନ ଚାଷ କରିବା ନିହାତି ଆବଶ୍ୟକ।
1: ଏଥିଲା ଚାଷବାସ କଥା। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ପ୍ରସାରିତ ହେଉଛି ମିଡିୟମ ୱେଭ୍ରେ 204.5 meter ତଥା 1467 kHz ଯୋଗେ, ଏଫ୍ଏମ୍ର 103.6 MHz ଯୋଗେ। ପ୍ରସାର ଭାରତୀ ଲାଇଭ୍ ଷ୍ଟ୍ରିମିଂ ଆପ୍ ମାଧ୍ୟମରେ ମଧ୍ୟ ଆପଣ ଆମ କେନ୍ଦ୍ରର କାର୍ଯ୍ୟକ୍ରମ ଶୁଣିପାରୁଛନ୍ତି। ସମୟ ଦିନ 1:20 PM। ପ୍ରଚାର କରୁଛୁ ଗ୍ରାମୀଣ ମହିଳାମାନଙ୍କ ପାଇଁ କାର୍ଯ୍ୟକ୍ରମ ଘର ଓ ଘରଣୀ। ଉପସ୍ଥାପନାରେ ଅଛନ୍ତି ରାଜେଶ୍ୱରୀ ପାଣିଗ୍ରାହୀ ଏବଂ ଗୀତାଞ୍ଜଳି ପାତ୍ର।

0: ସୀମାନ୍ତର ସେହି ବରଫ ପାହାଡ଼ ଯେଉଁଠି ତ୍ରିରଙ୍ଗା ହସେ, ବୀର ସନ୍ତାନର ରକ୍ତର ଟୋପା ଯେଉଁଠି ଇତିହାସ ଲେଖେ,
1: କାନେ କାନେ ଆଜି ପବନ କହୁଛି ସେମାନଙ୍କ ଗୌରବ ଗାଥା, ସେହି ବୀରଙ୍କ ପାଦ ତଳେ ଆଜି ଅବନତ ଆମ ମଥା।
0: ନମସ୍କାର ଶ୍ରୋତା ଭଉଣୀ, ଆଜି ହେଉଛି କାର୍ଗିଲ ବିଜୟ ଦିବସ। ଆଜିର ଏହି ପବିତ୍ର ଦିବସରେ ଆମର ସେହି ବୀର ଭାରତୀୟ ସେନାଙ୍କ ବୀରତ୍ୱକୁ ପ୍ରଣାମ ଜଣାଇ ଆରମ୍ଭ କରୁଛୁ ଆଜିର ଘର ଘରଣୀ କାର୍ଯ୍ୟକ୍ରମ। ଆଜି ପାଇଁ ଆପଣଙ୍କ ପାଖରେ ମୁଁ ରାଜେଶ୍ୱରୀ,
1: ଆଉ ମୁଁ ଗୀତାଞ୍ଜଳି। ମୋର ମଧ୍ୟ ଆପଣ ସମସ୍ତଙ୍କୁ ନମସ୍କାର।

0: ଆଜିର ଦିନଟି କେବଳ କ୍ୟାଲେଣ୍ଡରର ଗୋଟିଏ ତାରିଖ ନୁହେଁ, ଏହା ହେଉଛି ଭାରତୀୟ ସେନାର ଅଦମ୍ୟ ସାହସ, ଶୌର୍ଯ୍ୟ ଓ ସର୍ବୋଚ୍ଚ ବଳିଦାନର ପ୍ରତୀକ।
1: ଆଜିକୁ କିଛି ବର୍ଷ ତଳେ ଯେତେବେଳେ ସାରା ଦେଶ ଶୋଇଥିଲା, ସେତେବେଳେ କାର୍ଗିଲର -10 ଡିଗ୍ରୀ ତାପମାତ୍ରାରେ ରକ୍ତ ଜମାଟ ବାନ୍ଧି ଯାଉଥିବା ଶୀତରେ ଆମର ବୀର ଯବାନମାନେ ଶତ୍ରୁକୁ ଜବାବ ଦେଉଥିଲେ।
0: କାର୍ଗିଲର ସେହି ଯୁଦ୍ଧ କେବଳ ଗୋଳା ବାରୁଦ ଯୁଦ୍ଧ ନଥିଲା, ତାହା ଥିଲା ଜଣେ ମା'ର ପୁଅକୁ ହରାଇବାର, ଜଣେ ସ୍ତ୍ରୀର ସିନ୍ଦୁର ପୋଛି ହୋଇଯିବାର ଏବଂ ଜଣେ କୋମଳମତୀ ଶିଶୁର ମୁଣ୍ଡରୁ ପିତୃଛାୟା ହଟିଯିବାର ଏକ କରୁଣ କାହାଣୀ।
1: 1999 କଥା। ଶତ୍ରୁମାନେ ଅତି ଚତୁରତାର ସହ କାର୍ଗିଲର ଉଚ୍ଚ ପାହାଡ଼ ଉପରେ ବସି ରହିଥିଲେ। ସେମାନେ ଉପରେ ଥିଲେ ଏବଂ ଆମ ଯବାନମାନେ ତଳେ ଥିଲେ। ବିଜ୍ଞାନ କହେ ଉପରେ ଥିବା ଶତ୍ରୁ ସହ ଲଢ଼ିବା ଅସମ୍ଭବ, କିନ୍ତୁ ଭାରତୀୟ ସେନାର ଶବ୍ଦକୋଷରେ ଅସମ୍ଭବ ବୋଲି କୌଣସି ଶବ୍ଦ ନଥାଏ।
0: ଗୁଳି ଚାଲୁଥିଲା, ବୋମା ବିସ୍ଫୋରଣ ହେଉଥିଲା, କିନ୍ତୁ ସେମାନଙ୍କ ପାଦ ପଛକୁ ହଟୁନଥିଲା। ଗୋଟିଏ ପରେ ଗୋଟିଏ ପାହାଡ଼ ଚୂଡ଼ାକୁ ଆମ ଯବାନମାନେ ମୁକ୍ତ କଲେ। 26 ଜୁଲାଇ 1999 ଯେତେବେଳେ ଭାରତୀୟ ସେନା କାର୍ଗିଲ ଶିଖରରେ ତ୍ରିରଙ୍ଗା ଉଡ଼ାଇଲେ, ସେତେବେଳେ ସାରା ବିଶ୍ୱ ଦେଖିଲା ଭାରତର ଶକ୍ତି କେତେ। କିନ୍ତୁ ଏହି ବିଜୟ ପାଇଁ ଆମର 527 ଜଣ ବୀର ସନ୍ତାନ ସେମାନଙ୍କର ପ୍ରାଣବଳି ଦେଇଥିଲେ।
1: ଆଜି ସେହିମାନଙ୍କ ଯୋଗୁଁ ଆମେ ସ୍ୱାଧୀନ ବାୟୁରେ ନିଶ୍ୱାସ ନେଉଛୁ। ଆମେ ପ୍ରାୟତଃ ସିନେମା ହଲ୍ରେ କାଳ୍ପନିକ ହିରୋମାନଙ୍କୁ ଦେଖି ଖୁସି ହେଉ ଆଉ ତାଳି ମଧ୍ୟ ବଜାଉ, କିନ୍ତୁ ପ୍ରକୃତ ହିରୋ ସେମାନେ ନୁହନ୍ତି। ପ୍ରକୃତ ହିରୋ ହେଉଛନ୍ତି ସେହି ଯବାନମାନେ ଯେଉଁମାନେ ନିଜ ପରିବାର, ନିଜ ଖୁସି, ନିଜର ଆରାମକୁ ତ୍ୟାଗ କରି ସୀମାରେ ଜଗି ରହିଛନ୍ତି।
0: ଯେତେବେଳେ ଜଣେ ସୈନିକର ଶବ ତ୍ରିରଙ୍ଗାରେ ଗୁଡ଼ା ହୋଇ ତାର ଗାଁକୁ ଫେରେ, ସେତେବେଳେ ତାର ପରିବାରବର୍ଗ ଲୁହ ଲୁଚାଇ ଗର୍ବରେ ସଲାମ କରନ୍ତି। ସେହି ତ୍ୟାଗର କୌଣସି ମୂଲ୍ୟ ହୋଇପାରିବ ନାହିଁ। ଦେଶପ୍ରେମ କେବଳ ଯୁଦ୍ଧ କ୍ଷେତ୍ରରେ ନୁହେଁ, ସଚ୍ଚୋଟତା, ଶୃଙ୍ଖଳା, ପରିଶ୍ରମ ଓ ଦେଶ ପ୍ରତି ଦାୟିତ୍ୱ ବୋଧ ମଧ୍ୟ ସତ୍ୟ ଦେଶପ୍ରେମର ପରିଚୟ।
1: ଆଜି ଯଦି ପବନ ମୁକ୍ତ ଭାବରେ ବହୁଛି, ଆଜି ଯଦି ତ୍ରିରଙ୍ଗା ଗର୍ବରେ ଉଡୁଛି, ତେବେ ସେହି ବୀର ସୈନିକମାନଙ୍କ ତ୍ୟାଗ ଯୋଗୁଁ ହିଁ।
0: କ୍ୟାଲେଣ୍ଡରରେ ଅନେକ ତାରିଖ ଆସେ ଓ ଚାଲିଯାଏ, କିନ୍ତୁ କିଛି ତାରିଖ କେବଳ ଦିନ ନୁହେଁ, ସେଗୁଡ଼ିକ ହେଉଛି ଇତିହାସ, ତ୍ୟାଗ ଏବଂ ଗର୍ବର ପ୍ରତୀକ।
1: ଭାରତୀୟ ସୈନିକଙ୍କ ସାହସ ଆଗରେ କୌଣସି ପର୍ବତ ଉଚ୍ଚ ନୁହେଁ, କୌଣସି ଶତ୍ରୁ ଶକ୍ତିଶାଳୀ ନୁହନ୍ତି।
0: ଆମେ କେବଳ ଶହୀଦମାନଙ୍କୁ ସ୍ମରଣ ନ କରି ସେମାନଙ୍କ ସ୍ୱପ୍ନକୁ ମଧ୍ୟ ସମ୍ମାନ ଦେବା। ସେମାନେ ଚାହୁଁଥିଲେ ଏକ ଶକ୍ତିଶାଳୀ, ଶୃଙ୍ଖଳିତ ଏବଂ ଐକ୍ୟବୋଧ ଭାରତ।
1: ଆଜିର ଏହି ପବିତ୍ର ଦିନରେ ଆମେ ସମସ୍ତେ ସଂକଳ୍ପ ନେବା, ଦେଶ ପ୍ରଥମ, କର୍ତ୍ତବ୍ୟ ପ୍ରଥମ, ମାନବିକତା ମଧ୍ୟ ପ୍ରଥମ। ଯେଉଁମାନଙ୍କ ପାଇଁ ଆମେ ଶାନ୍ତିରେ ଶୋଇପାରୁଛୁ, ସେମାନଙ୍କୁ କେବଳ ଆଜି ନୁହେଁ, ପ୍ରତ୍ୟେକ ଦିନ ସମ୍ମାନ ଦେବା ଆମର କର୍ତ୍ତବ୍ୟ।

0: ସହନଶୀଳତା, ଅନ୍ୟର ମତ, ବ୍ୟବହାର ଓ ପରିସ୍ଥିତିକୁ ଧୈର୍ଯ୍ୟର ସହ ଗ୍ରହଣ କରିବାର ଏକ ଗୁଣ। ସହନଶୀଳ ବ୍ୟକ୍ତି କ୍ରୋଧ କିମ୍ବା ବିବାଦ ପରିବର୍ତ୍ତେ ଶାନ୍ତି ଓ ବୁଝାମଣାର ପଥ ବାଛେ। ଏହି ଗୁଣ ସମାଜରେ ସଦ୍ଭାବ, ଏକତା ଓ ପରସ୍ପରକୁ ସମ୍ମାନ କରିବା ଶିଖାଏ। ସେଇଥିପାଇଁ ତ ପ୍ରତ୍ୟେକ ମଣିଷଙ୍କ ମଧ୍ୟରେ ସହନଶୀଳତାର ବିକାଶ ହେବା ଆବଶ୍ୟକ।
1: ସହନଶୀଳତା ମଣିଷର ଏକ ମହାନ ଗୁଣ। ଏହା ମଣିଷକୁ ଶାନ୍ତ, ଧୈର୍ଯ୍ୟଶୀଳ ଓ ସଂଯମୀ କରେ। ସହନଶୀଳ ବ୍ୟକ୍ତି ସୁଖ ଓ ଦୁଃଖ, ଲାଭ ଏବଂ କ୍ଷତି, ପ୍ରଶଂସା ଓ ନିନ୍ଦାକୁ ସମାନ ଭାବରେ ଗ୍ରହଣ କରିପାରେ।
0: ପରିବାର, ବିଦ୍ୟାଳୟ ଓ ସମାଜରେ ଶାନ୍ତି ଏବଂ ସଦ୍ଭାବ ବଜାୟ ରଖିବା ପାଇଁ ସହନଶୀଳତା ଅତ୍ୟନ୍ତ ଆବଶ୍ୟକ। ସହନଶୀଳ ବ୍ୟକ୍ତି କ୍ରୋଧକୁ ନିୟନ୍ତ୍ରଣ କରି

0: ମହାତ୍ମା ଗାନ୍ଧୀଙ୍କ ଜୀବନ ସହନଶୀଳତାର ଏକ ଉତ୍କୃଷ୍ଟ ଉଦାହରଣ। ସେ ଅହିଂସା ଏବଂ ଧୈର୍ଯ୍ୟର ପଥ ଅନୁସରଣ କରି ଦେଶକୁ ସ୍ୱାଧୀନତାର ପଥରେ ଆଗେଇ ନେଇଥିଲେ। ତାଙ୍କ ଜୀବନ ଆମକୁ ସହନଶୀଳତାର ମହତ୍ୱ ଶିଖାଏ।
1: ସହନଶୀଳତା ଥିଲେ ବନ୍ଧୁତ୍ୱ ବଢ଼େ, ବିବାଦ କମେ ଏବଂ ସମାଜରେ ଏକତା ସ୍ଥାପିତ ହୋଇଥାଏ। ଏହି ଗୁଣ ଆମକୁ ଭଲ ମଣିଷଟିଏ ହେବାରେ ମଧ୍ୟ ସାହାଯ୍ୟ କରିଥାଏ। ତେଣୁ ପ୍ରତ୍ୟେକ ଛାତ୍ରଛାତ୍ରୀ ଓ ନାଗରିକଙ୍କ ମଧ୍ୟରେ ସହନଶୀଳତାର ବିକାଶ ହେବା ଉଚିତ। ଏହାଦ୍ୱାରା ଆମେ ଏକ ସୁନ୍ଦର, ଶାନ୍ତିପୂର୍ଣ୍ଣ ଓ ସମୃଦ୍ଧ ସମାଜ ଗଢ଼ିପାରିବା।

0: ସହନଶୀଳତାର ଆବଶ୍ୟକତା କାହିଁକି ରହିଛି? ଆଜିର ସମାଜରେ ସହନଶୀଳତାର ଆବଶ୍ୟକତା ବହୁତ ଅଧିକ। ଛୋଟ ଛୋଟ କଥାରେ ରାଗିଯିବା କିମ୍ବା ବିବାଦ କରିବା ପରିବର୍ତ୍ତେ ଧୈର୍ଯ୍ୟର ସହିତ ସମାଧାନ କରିବା ଉଚିତ। ସହନଶୀଳତା ଦ୍ୱାରା ପରିବାରରେ ସୁଖ, ସମାଜରେ ଶାନ୍ତି ଏବଂ ଦେଶରେ ଏକତା ବଜାୟ ରହେ।
1: ଛାତ୍ର ଜୀବନରେ ସହନଶୀଳତା ଏକ ମୂଲ୍ୟବାନ ଗୁଣ। ପାଠପଢ଼ାରେ ସଫଳତା ପାଇବା ପାଇଁ ପରିଶ୍ରମ ସହିତ ସେମାନଙ୍କୁ ଧୈର୍ଯ୍ୟ ମଧ୍ୟ ଆବଶ୍ୟକ। ଶିକ୍ଷକଙ୍କ ପରାମର୍ଶ ମାନିବା, ସହପାଠୀଙ୍କ ସହ ଭଲ ବ୍ୟବହାର କରିବା ଏବଂ ବିଫଳତାକୁ ସାହସର ସହିତ ଗ୍ରହଣ କରିବା ସହନଶୀଳତାର ପରିଚୟ। ସହନଶୀଳତା ଛାତ୍ରମାନଙ୍କୁ ଧୈର୍ଯ୍ୟଶୀଳ ଓ ଶାନ୍ତ ସ୍ୱଭାବର କରେ। ପଢ଼ାଶୁଣାରେ ଆସୁଥିବା କଠିନ ପରିସ୍ଥିତିକୁ ସାହସର ସହିତ ସାମ୍ନା କରିବାର ଶକ୍ତି ଦିଏ। ସହପାଠୀ ଓ ଶିକ୍ଷକଙ୍କ ସହ ଭଲ ସମ୍ପର୍କ ଗଢ଼ି ଉଠେ। କ୍ରୋଧ, ବିବାଦ ଓ ଝଗଡ଼ାରୁ ଦୂରରେ ରହିବାକୁ ସେମାନଙ୍କୁ ସାହାଯ୍ୟ କରିଥାଏ।
0: ବିଫଳତା ଆସିଲେ ହତାଶ ନ ହୋଇ ପୁଣି ଚେଷ୍ଟା କରିବାର ପ୍ରେରଣା ଦିଏ। ଏହାଦ୍ୱାରା ଭଲ ଚରିତ୍ର ଓ ନେତୃତ୍ୱ ଗୁଣର ବିକାଶ ମଧ୍ୟ ହୁଏ। ଏହା ଛାତ୍ରମାନଙ୍କୁ ଭବିଷ୍ୟତରେ ଜଣେ ଦାୟିତ୍ୱବାନ ଏବଂ ଆଦର୍ଶ ନାଗରିକ ହେବାରେ ସହାୟକ ହୁଏ। ସହନଶୀଳତା ସଫଳ, ସଂସ୍କାରବାନ ଏବଂ ଆଦର୍ଶ ମଣିଷ ହେବାରେ ସାହାଯ୍ୟ କରେ।

0: ସହନଶୀଳତାର କଥା ଆସିବ ଆଉ ମାର ସହନଶୀଳତା କଥା ଉଠେଇବାନି ଆମେ, ତାହା କେମିତି ହେବ କହିଲ? ମା ହେଉଛନ୍ତି ସ୍ନେହ, ମମତା, ତ୍ୟାଗ ଓ ସହନଶୀଳତାର ପ୍ରତୀକ। ପରିବାରର ସୁଖ ଦୁଃଖକୁ ସେ ହସି ହସି ସହି ନେଇଥାଏ। ସନ୍ତାନର ମଙ୍ଗଳ ପାଇଁ ସେ ନିଜର ସବୁ କଷ୍ଟକୁ ଭୁଲି ଯାଆନ୍ତି। ମା ଦିନସାରା ପରିବାରର ସମସ୍ତ କାମ କରିଥାନ୍ତି। ଘରର ସମସ୍ତଙ୍କ ଯତ୍ନ ନେବା, ଖାଇବା ପ୍ରସ୍ତୁତ କରିବା, ପିଲାମାନଙ୍କୁ ପାଠ ପଢ଼ାଇବା ଓ ସେମାନଙ୍କ ସୁଖ ଦୁଃଖରେ ସାଥି ହେବା ତାଙ୍କର ଦୈନନ୍ଦିନ କାମ।
1: ଏତେ କାମ କରିବା ସତ୍ତ୍ୱେ ମଧ୍ୟ ସେ କେବେ ଅଭିଯୋଗ କରନ୍ତି ନାହିଁ। ସନ୍ତାନ ଅସୁସ୍ଥ ହେଲେ ମା ରାତିସାରା ଅନିଦ୍ରା ରହି ସେବା କରିଥାନ୍ତି। ନିଜେ ଭୋକିଲା ରହିଲେ ମଧ୍ୟ ସନ୍ତାନକୁ ପ୍ରଥମେ ଖାଇବାକୁ ଦିଅନ୍ତି। ଏହି ନିଃସ୍ୱାର୍ଥ ଭଲ ପାଇବା ଓ ସବୁ କଷ୍ଟକୁ ଧୈର୍ଯ୍ୟର ସହିତ ସହିବା ହିଁ ମାର ସହନଶୀଳତାର ପରିଚୟ।
0: ଆମେ ସମସ୍ତେ ମାଙ୍କୁ ସମ୍ମାନ କରିବା, ତାଙ୍କ କଥା ମାନିବା ଓ ତାଙ୍କୁ ସବୁବେଳେ ଖୁସିରେ ରଖିବା ଉଚିତ। ମାଙ୍କର ସହନଶୀଳତା ଆମକୁ ଧୈର୍ଯ୍ୟ, ପ୍ରେମ, କ୍ଷମା ଓ ତ୍ୟାଗର ଶିକ୍ଷା ଦେଇଥାଏ। ପୃଥିବୀରେ ମାର ସ୍ଥାନ ସର୍ବୋଚ୍ଚ ଏବଂ ତାଙ୍କ ସହନଶୀଳତା ସମସ୍ତଙ୍କ ପାଇଁ ପ୍ରେରଣା।

0: ନାରୀ ସମାଜର ଏକ ଅମୂଲ୍ୟ ସମ୍ପଦ। ସେ ସ୍ନେହ, ମମତା, ତ୍ୟାଗ, କରୁଣା ଏବଂ ସହନଶୀଳତାର ପ୍ରତୀକ। ପରିବାର, ସମାଜ ଓ ଦେଶର ଉନ୍ନତିରେ ନାରୀଙ୍କ ଭୂମିକା ଅତୁଳନୀୟ। ସେ ଜଣେ ମା, ଭଉଣୀ, ସ୍ତ୍ରୀ ଓ କନ୍ୟା ରୂପେ ସମସ୍ତଙ୍କ ଜୀବନକୁ ସୁନ୍ଦର କରିଥାଏ।
1: ନାରୀ ଜୀବନରେ ଅନେକ ପ୍ରକାରର କଷ୍ଟ ଏବଂ ଚ୍ୟାଲେଞ୍ଜର ସମ୍ମୁଖୀନ ହୁଅନ୍ତି, ତଥାପି ସେ ଧୈର୍ଯ୍ୟ ଓ ସାହସର ସହିତ ସବୁ ପରିସ୍ଥିତିକୁ ସାମ୍ନା କରନ୍ତି। ପରିବାରର ସୁଖ ପାଇଁ ସେ ନିଜର ଅନେକ ଇଚ୍ଛାକୁ ତ୍ୟାଗ କରିଦେଇଥାନ୍ତି। ନିଜର ଦୁଃଖକୁ ଲୁଚାଇ ଅନ୍ୟମାନଙ୍କ ମୁହଁରେ ହସ ଫୁଟାଇବାକୁ ସଦାବେଳେ ଚେଷ୍ଟା କରିଥାନ୍ତି।
0: ଆଜିର ନାରୀ ଘର ଓ କର୍ମକ୍ଷେତ୍ରରେ ଉଭୟ ସ୍ଥାନରେ ସଫଳତାର ସହ କାମ କରୁଛନ୍ତି। ଅନେକ ଦାୟିତ୍ୱ ନିର୍ବାହ କରିବା ସତ୍ତ୍ୱେ ସେ ଧୈର୍ଯ୍ୟ ଓ ସହନଶୀଳତାର ପରିଚୟ ଦେଇଥାନ୍ତି। ତାଙ୍କର ଏହି ଗୁଣ ପରିବାର ଓ ସମାଜକୁ ଦୃଢ଼ ଏବଂ ସୁନ୍ଦର କରିଥାଏ।
1: ତେଣୁ ନାରୀଙ୍କୁ ସମ୍ମାନ ଦେବା, ତାଙ୍କ ଅଧିକାରର ସୁରକ୍ଷା କରିବା ଓ ସମାନ ସୁଯୋଗ ପ୍ରଦାନ କରିବା ଆମ ସମସ୍ତଙ୍କର କର୍ତ୍ତବ୍ୟ। ନାରୀର ସହନଶୀଳତା ଆମକୁ ଧୈର୍ଯ୍ୟ, ପ୍ରେମ, ତ୍ୟାଗ ଓ ମାନବିକତାର ଶିକ୍ଷା ଦେଇଥାଏ।

0: ଆଚ୍ଛା ଗୀତାଞ୍ଜଳି, ବର୍ତ୍ତମାନ ତ ବର୍ଷା ଦିନ ଚାଲିଛି, ବର୍ଷା ଦିନେ ଖାସ କରିକି ଆମେ ନିଜ ସ୍ୱାସ୍ଥ୍ୟ ପ୍ରତି ପୂରାପୂରି ଯତ୍ନବାନ ହେବା ଉଚିତ ଏବଂ ନିଜ ସ୍ୱାସ୍ଥ୍ୟର ଯତ୍ନ ନେବା ଉଚିତ।
1: ହଁ, କେବଳ ଆମେ ନୁହେଁ ରାଜେଶ୍ୱରୀ, ଛୋଟ ଛୁଆମାନଙ୍କୁ ତ ବିଶେଷ ଧ୍ୟାନ ନେବାର ଅଛି।
0: କେବଳ ଛୋଟ ଛୁଆ ନୁହେଁ, ବୟସ୍କ ମାନେ ମଧ୍ୟ ସେମାନଙ୍କର ସ୍ୱାସ୍ଥ୍ୟର ଯତ୍ନ ନେବା ଉଚିତ, କାହିଁକି ନା ପ୍ରାୟ ସମସ୍ତେ କିଛି ନା କିଛି ରୋଗରେ ପୀଡିତ ହେବାର ଆମେ ସମସ୍ତଙ୍କ ଘରେ ଦେଖିଥିବା ଏବେ ଲକ୍ଷ୍ୟ କରାଯାଉଛି। ତେଣୁ ପିଲାମାନଙ୍କୁ ଖାସ କରିକି ପାଣି ଯେତେବେଳେ ଆମେ ସେମାନଙ୍କୁ ଦେବା, ପାଣିକୁ ଫୁଟେଇକି ଛାଣିକି ସେମାନଙ୍କୁ ଦେବା ଉଚିତ। ବର୍ତ୍ତମାନ ତ ପ୍ରାୟତଃ ଘରମାନଙ୍କରେ ୱାଟର ଫିଲ୍ଟର ଲାଗିଛି, ତଥାପି ସେଇ ୱାଟର ଫିଲ୍ଟରରେ ମୁଁ କୁଆଡେ ଶୁଣିଛି ସବୁଗୁଡାକ ମିନେରାଲ୍ସ ଛାଣି ହେଇକି ଚାଲିଯାଏ। ସେଥିପାଇଁ ଆମେ ମାଟିହାଣ୍ଡିର ପାଣିକୁ ବ୍ୟବହାର କରିବା, ସେଥିରେ ଯେମିତି 8-10 ଘଣ୍ଟା ପାଣିଟା ରହିବ, ତାହେଲେ ଯାଇକି ସବୁଗୁଡାକ ମିନେରାଲ୍ସ ପୁଣି ଥରେ ଆମେ ପାଇପାରିବା। ତ ସେଇ ପାଣିଟା ବିଶେଷ କରିକି ଆମ ସ୍ୱାସ୍ଥ୍ୟ ପାଇଁ ଭଲ, ପିଲାମାନଙ୍କ ସ୍ୱାସ୍ଥ୍ୟ ପାଇଁ ବି ବହୁତ ଭଲ। ସେଇ ପାଣିକୁ ଫୁଟେଇକି ଛାଣିକି ଦବା।
1: ତା ଛଡା ରାଜେଶ୍ୱରୀ, ଆମେ ଯୋଉ ବାସି ଖାଦ୍ୟ ଦେଖାଯାଏ ବଳିଗଲେ ଆଜି ବଳିଯାଇଛି, ହଁ ଖାଇଦବା, ରାତିକୁ ଖାଇଦବା ନହେଲେ କାଲିକୁ ଖାଇଦବା, ସେମିତି ବାସି ଖାଦ୍ୟରୁ ପୁରାପୁରି ଦୂରେଇ ରହିବା ଉଚିତ, ଖାସ କରିକି ଏଇ ବର୍ଷା ଦିନରେ।
0: ହଁ, ସବୁବେଳେ ସଜ ଗରମ ଖାଦ୍ୟ, ତାଜା ଖାଦ୍ୟ ମାନେ ରାନ୍ଧିବାର ଘଣ୍ଟାଏ 2 ଘଣ୍ଟା ଭିତରେ ଆମେ ଚେଷ୍ଟା କରିବା ଖାଇଦବା ପାଇଁ। ଆଉ ଛୋଟ ଛୁଆମାନଙ୍କୁ ତେଲ ମସଲା ଜିନିଷ କିଛି ଦବାନି, ଅତି ମସଲା ତେଲ କମ୍ ବ୍ୟବହାର କରିକି ଯେମିତି ଖାଦ୍ୟଟା ଯଦି ଆମେ ରାନ୍ଧିବା ତାହେଲେ ଆମର ସ୍ୱାସ୍ଥ୍ୟ ପାଇଁ ବି ଭଲ, ତା ସହିତ ପିଲା ଆଉ ବୟସ୍କ ମାନଙ୍କ ପାଇଁ ମଧ୍ୟ ସେମାନଙ୍କର ହଜମ ଠିକ ଭାବରେ ହୋଇଥାଏ।
1: ଆଉ ଏଇ ଯୋଉ ଫ୍ରିଜରେ ରଖିଦିଅନ୍ତି ବଳିଗଲେ, ହଁ ବଳିଯାଇଛି ରଖିଦବା କିଛି ହବନି, ସେଇ ଯୋଉ ଫ୍ରିଜରୁ ବାହାର କରିକି ଆମେ ଯୋଉ ଖାଉଛେ ସେଇଟା ତ ଆମ ସ୍ୱାସ୍ଥ୍ୟ ପାଇଁ ବହୁତ କ୍ଷତିକାରକ।
0: ଆଉ ଗୋଟେ କଥା ଦେଖିଥିବା, ଏଇ ବର୍ଷା ଦିନରେ ଯୋଉଠି ସେଇଠି ପାଣିଟା ଜମିକି ରହିଥାଏ, ସେ ପାଣି ଜମିବା ଦ୍ୱାରା ମଶାମାନେ ସେଇଠି ଅଣ୍ଡା ଦିଅନ୍ତି, ଆଉ ସେମାନଙ୍କର ବଂଶ ବିସ୍ତାର କରିଥାନ୍ତି, ଆଉ ସେମାନଙ୍କର ପ୍ରାଦୁର୍ଭାବ ଏହି ଦିନରେ ବଢିଯାଇଥାଏ।
1: ଖାସ କରିକି ଡେଙ୍ଗୁ, ମ୍ୟାଲେରିଆ ଏଇ ଜ୍ୱର ଗୁଡାକ ଶୀଘ୍ର ପିଲାମାନଙ୍କୁ ଆଟାକ୍ କରିଦିଏ।
0: ତେଣୁ ଆମେ ବିଶେଷ ଧ୍ୟାନ ଦେବା ଯେ ଶୋଇବା ପୂର୍ବରୁ ମଶାରୀ ଟାଙ୍ଗିକି ଶୋଇବା, କାହିଁକି ନା ମଶାମାନଙ୍କ ଠାରୁ ଆମେ ନିଜକୁ ସୁରକ୍ଷିତ ରଖିବାକୁ ହେଲେ ମଶାରୀ ଠାରୁ ବେଷ୍ଟ ମୁଁ ଭାବୁଛି ଆଉ କିଛି ନଥିବ। କାହିଁକି ନା ଯେତିକି ଯୋଉ ମଶା ଧୂଆଁ ଧୂପକାଠି ହେଲା ବା ଲିକ୍ୱିଡ କିମ୍ବା କଏଲ ସବୁ ବ୍ୟବହାର କରାଯାଉଛି, ତାହା ଆମ ସ୍ୱାସ୍ଥ୍ୟ ପାଇଁ ବହୁତ ଖରାପ। ତେଣୁ ସେଇ ସବୁ ଜିନିଷରୁ ଆମେ ନିଜକୁ ଦୂରେଇ ରଖିବା, ପିଲାମାନଙ୍କୁ ମଧ୍ୟ ଦୂରେଇ ରଖିବା।
1: ଆଉ ପିଲାମାନଙ୍କୁ ସବୁବେଳେ ପୁରା ହାତ ଗୋଡ ଢାଙ୍କି ହେଇଥିବା ବେଳେ ସୂତା ପୋଷାକ ପିନ୍ଧିବା ଦରକାର। ଆଉ ଆମେ କଣ କରୁଛେ, ଛୋଟ ଛୋଟ ପୋଷାକ ପିନ୍ଧେଇ ଦଉଛେ ଯଦ୍ୱାରା ମଶା ଗୁଡାକ କାମୁଡିଥାଏ।
0: ଆଉ ପିଲାମାନଙ୍କର ହାତକୁ ପ୍ରାୟତଃ ସେମାନେ ପାଟିରେ ପୁରେଇ ଦେଇଥାନ୍ତି ହାତ, ସେଥିପାଇଁ ହାତକୁ ସାବୁନରେ ଭଲ ଭାବରେ ଧୋଇବା ଦରକାର, ମାନେ ସଫା ସୁତୁରା ରଖିବା ଦରକାର, ଯଦ୍ୱାରା କି ପେଟ ସଂକ୍ରମଣ ସେମାନଙ୍କୁ ହେବନି।
1: ଆଉ ଆମେ ଦେଖୁଛେ ବେଳେବେଳେ ଆମର ଲୁଗା ଗୁଡିକ ଶୁଖି ନଥାଏ, ମାନେ ଅଧା ଶୁଖିଥାଏ, ସେ ଲୁଗା ଗୁଡିକ ଆଣି ହଁ ପିନ୍ଧିଦବା, ଏମିତି ଆମେ ପିନ୍ଧେଇ ଦେଇଥାଉ, ତାଦ୍ୱାରା ମଧ୍ୟ ଆମକୁ କାଛୁ, କୁଣ୍ଡିଆ କିମ୍ବା ଫଙ୍ଗଲ ଇନଫେକ୍ସନ ଯୋଉଟା କହୁଛେ ସେଗୁଡାକ ମଧ୍ୟ ଆମକୁ ହୋଇଥାଏ।
0: ସେହିପରି ବର୍ଷା ଦିନରେ ଚଟାଣ ଆଉ ବାଥରୁମରେ ଶିଉଳି ଜମା ହେବାର ଦେଖାଯାଇଥାଏ, ଆଉ ସେଇ ଶିଉଳି ଜମା ହେବା ଦ୍ୱାରା ଗୋଡ ଖସିଯିବାର ମଧ୍ୟ ସମ୍ଭାବନା ଥାଏ। ତେଣୁ କିଛି କିଛି ଦିନ ବ୍ୟବଧାନରେ ଆମକୁ ସେଇ ଜାଗାକୁ ବ୍ଲିଚିଂ ପାଉଡରରେ ସଫା କରିବାକୁ ପଡିବ।
1: ଯଦି ଆମେ ସେମିତି ନ କରିବା ତାହେଲେ ଗୋଡ ଖସିଯିବ ଏବଂ ବହୁତ ବଡ ଦୁର୍ଘଟଣାକୁ ମଧ୍ୟ ଆମେ ଏଡାଇ ଦେଇପାରିବା ନାହିଁ।
0: ଆଉ ଗୋଟେ କଥା ତମେ ଲକ୍ଷ୍ୟ କରିଥିବ, ବର୍ତ୍ତମାନ ତ ପ୍ରାୟତଃ ସମସ୍ତଙ୍କ ଘରେ ଥଣ୍ଡା, କାଶ, ଜ୍ୱର ଲାଗି ରହିଛି, ଖାସ କରିକି ପିଲାମାନଙ୍କୁ। ତେଣୁ ଆମେ କଥା କହିଲେ ଡାକ୍ତରଙ୍କ ପାଖକୁ ଦୌଡି ଯାଉଛୁ କିମ୍ବା ମେଡିସିନ ଷ୍ଟୋରରେ ମେଡିସିନ ମାଗିକି ମଧ୍ୟ ଖାଇଦେଇଥାଉ, ଏଇ ସବୁ କରିବା ନିହାତି ଭାବରେ ଭୁଲ। ତେଣୁ ମେଡିସିନ ଷ୍ଟୋରରୁ ସିଧାସଳଖ ଆମେ ଔଷଧ କିଣିକି ଖାଇବାନି, ଯଦି ଅତ୍ୟଧିକ କିଛି ହଉଛି ଆମକୁ ତାହେଲେ ଡାକ୍ତରଙ୍କ ପାଖକୁ ତ ନିଶ୍ଚୟ ଯିବା, ଯଦି ଆମ ହାତରେ କିଛି ହେଇପାରୁଛି ତାହେଲେ ଆମେ ଆମ ଘରୋଇ ଜିନିଷ ବ୍ୟବହାର କରିକି ତାକୁ ଠିକ କରିପାରିବାନି କାହିଁକି।
1: ଆଉ ଗୋଟିଏ ଶେଷ କଥା ରାଜେଶ୍ୱରୀ, ଦେଖୁଛେ ଆମେ ବେଳେବେଳେ ଆମର କାନ୍ଥ ସବୁ ସିଙ୍କ ହେଇକି ସକ୍ ମାରିଲା ଭଳିଆ ହେଇଥାଏ, ଯେମିତି ୱାୟାର ଯାଇଥିବ ସେଇଠି କରେଣ୍ଟ ସକ୍ ମାରିଲା ଭଳିଆ ହେଇଥାଏ, ସେମିତି ସର୍ଟ ସର୍କିଟ୍ ହେବାର ବହୁତ ଭୟ ଥାଏ ବର୍ଷା ଦିନେ। ସେଥିପାଇଁ ଆମେ ପିଲାମାନଙ୍କୁ ସୁଇଚ୍ ବୋର୍ଡ ଆଉ ଅଦା ତାର ଏସବୁଠାରୁ ନିଶ୍ଚୟ ଭାବରେ ଦୂରେଇ ରଖିବା।

0: ସହନଶୀଳ ବ୍ୟକ୍ତି ସମସ୍ତଙ୍କର ପ୍ରିୟ ହୋଇଥାଏ। ସେ ସହଜରେ ରାଗେ ନାହିଁ ଏବଂ ବୁଦ୍ଧିମତାର ସହିତ ପରିସ୍ଥିତିକୁ ସମ୍ଭାଳିଥାଏ। ସହନଶୀଳତା ମଣିଷର ବ୍ୟକ୍ତିତ୍ୱକୁ ଉନ୍ନତ କରିବା ସହ ସମାଜରେ ସମ୍ମାନ ମଧ୍ୟ ବଢାଇଥାଏ।
1: ସହନଶୀଳତା ହେଉଛି ସଫଳ ଓ ସୁନ୍ଦର ଜୀବନର ମୂଳମନ୍ତ୍ର। ଏହି ଗୁଣ ମଣିଷକୁ ମହାନ କରେ ଏବଂ ସମାଜକୁ ସୁଦୃଢ଼ କରେ। ତେଣୁ ଆମେ ସମସ୍ତେ ନିଜ ଜୀବନରେ ସହନଶୀଳତାକୁ ଅଭ୍ୟାସ କରି ଅନ୍ୟମାନଙ୍କ ପ୍ରତି ସମ୍ମାନ, ସହାନୁଭୂତି ଓ ସଦ୍ଭାବ ପ୍ରଦର୍ଶନ କରିବା ଉଚିତ।

0: ଗୀତାଞ୍ଜଳି, ଏତେ ସବୁ କଥାବାର୍ତ୍ତା ଭିତରେ ତମେ ସମୟ ଆଡକୁ ଟିକେ ଧ୍ୟାନ ଦେଲଣି ନା ନାହିଁ?
1: ହଁ ପରା, ସମୟ ସେପଟେ ଇସାରା ଦେଲାଣି।
0: ତାହେଲେ ଆମ କାର୍ଯ୍ୟକ୍ରମକୁ ଆଜି ଏଇଠି ରଖିବା।

ସମୟ ଆସିଯାଇଛି। ଶ୍ରୋତା ପୁଣି ଆମ କାର୍ଯ୍ୟକ୍ରମ ଆପଣମାନଙ୍କୁ କେମିତି ଲାଗିଲା? ଆପଣମାନେ ଆମକୁ ଚିଠି ଦ୍ୱାରା କିମ୍ବା ଏସ୍ଏମ୍ଏସ୍ କିମ୍ବା ହ୍ୱାଟ୍ସଆପ୍ରେ ଭଏସ୍ ମେସେଜ୍ କିମ୍ବା ଲେଖିକି ନିଜ ମତାମତ ମଧ୍ୟ ଜଣାଇ ପାରିବେ। ଆଜିର କାର୍ଯ୍ୟକ୍ରମକୁ ଏଠି ରଖିଲୁ ତାହେଲେ, ଏବଂ ବିଦାୟ ନେଉଛୁ ଆପଣମାନଙ୍କଠାରୁ। ନମସ୍କାର।

ପ୍ରଚାର କଲୁ ମହିଳାମାନଙ୍କ ପାଇଁ କାର୍ଯ୍ୟକ୍ରମ ଘର ଓ ଘରଣୀ। ଉପସ୍ଥାପନାରେ ଥିଲେ ରାଜେଶ୍ୱରୀ ପାଣିଗ୍ରାହୀ ଏବଂ ଗୀତାଞ୍ଜଳି ପାତ୍ର।

0: କାର୍ଯ୍ୟକ୍ରମ ପ୍ରସାରିତ ହେଉଛି ଆକାଶବାଣୀ ଜୟପୁର କେନ୍ଦ୍ରରୁ ଶୁଣିପାରୁଛନ୍ତି। ମିଡିୟମ୍ ୱେଭ୍ରେ 204.5 ମିଟର ତଥା 1467 କିଲୋ ହର୍ଜ ଯୋଗେ ଏବଂ ଏଫ୍ଏମ୍ର 103.6 MHz ଯୋଗେ। ସମୟ ଦିନ 1:50 ହେବାକୁ ଯାଉଛି। ପରବର୍ତ୍ତୀ କାର୍ଯ୍ୟକ୍ରମ ଓଡ଼ିଆରେ ସମ୍ବାଦ ରିଲେ କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ। ପରେ ପରେ ଶୁଣିବେ ମିଡ୍ ଡେ ନ୍ୟୁଜ୍, ରିଲେ କରିବୁ ଆକାଶବାଣୀ ଦିଲ୍ଲୀରୁ।
1: ସମ୍ବାଦ ପଢୁଛନ୍ତି ମହେନ୍ଦ୍ର କୁମାର ମାଝି। ମୁଖ୍ୟ ସମ୍ବାଦ, ଭାରତୀୟ ସୈନିକଙ୍କ ଅସାଧାରଣ ସାହସ ଓ ବୀରତ୍ୱକୁ ଆଜି ଦେଶବାସୀ ସ୍ମରଣ କରୁଛନ୍ତି କହିଲେ ପ୍ରଧାନମନ୍ତ୍ରୀ। ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମରେ ବିଭିନ୍ନ କ୍ଷେତ୍ରରେ ଭାରତର ସଫଳତା ଉପରେ କଲେ ଆଲୋକପାତ। ଦେଶବାସୀ ଆଜି ପାଳନ କରୁଛନ୍ତି କାର୍ଗିଲ୍ ବିଜୟର 27ତମ ବାର୍ଷିକୀ। ଜମ୍ମୁ ମୂଳ ଶିବିରରୁ ଅମରନାଥ ଅଭିମୁଖେ ଯାତ୍ରା ଆରମ୍ଭ କଲେ 19ତମ ତୀର୍ଥଯାତ୍ରୀ ଦଳ ଏବଂ ଭାରତ ଜିମ୍ବାୱେ ମଧ୍ୟରେ ପୁରୁଷ ତିନିଟିକିଆ ଟି20 କ୍ରିକେଟ୍ ସିରିଜ୍ର ଆଜି ହରାରେଠାରେ ଖେଳାଯିବ ତୃତୀୟ ମ୍ୟାଚ୍। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଆଜିର ଦିବସ ଆମ ସମସ୍ତଙ୍କୁ ଗର୍ବିତ କରିଥାଏ। ଜୁଲାଇ ମାସ 26 ତାରିଖକୁ ଦେଶବ୍ୟାପୀ କାର୍ଗିଲ୍ ବିଜୟ ଦିବସ ଭାବେ ପାଳନ କରାଯାଉଛି। ଭାରତୀୟ ସୈନିକମାନଙ୍କର ଅସାଧାରଣ ସାହସ ଓ ବୀରତ୍ୱକୁ ଏହି ଦିବସ ସ୍ମରଣ କରାଉଛି। କାର୍ଗିଲ୍ର ଉଚ୍ଚ ଶିଖର, ଅତ୍ୟନ୍ତ ପ୍ରତିକୂଳ ପାଗ ଏବଂ ଶତ୍ରୁପକ୍ଷ ଆହ୍ୱାନକୁ ଭାରତୀୟ ସୈନିକ ଯେଉଁଭଳି ସାମ୍ନା କରିଥିଲେ ତାହା ପ୍ରମାଣିତ କରିଛି ସେମାନଙ୍କର ଆତ୍ମା ଏକ ଆହ୍ୱାନଠାରୁ ଉର୍ଦ୍ଧ୍ୱରେ ରହିଥିଲା। ମାତୃଭୂମିର ସୁରକ୍ଷା ପାଇଁ ସେମାନେ ସର୍ବୋଚ୍ଚ ବଳିଦାନ ଦେବାକୁ ଉତ୍ସର୍ଗୀକୃତ ରହିଥିଲେ। ସେମାନଙ୍କ ସାହସ, ଉତ୍ସାହ ଏବଂ ଦେଶପ୍ରେମକୁ ଆଜି ସମଗ୍ର ଭାରତ ପ୍ରଣାମ କରୁଛି। ଚଳିତ ବର୍ଷ ସେହି ବୀରଙ୍କୁ ସ୍ମରଣ କରି ସ୍ୱତନ୍ତ୍ର ଶୌର୍ଯ୍ୟ ବିଜୟ ଯାତ୍ରା ଆୟୋଜିତ ହୋଇଛି।
2: आज कारगिल विजय दिवस है। ये दिन हमें गर्व से भर देता है। ये दिन हमें अपने वीर जवानों के अद्भुत साहस की याद दिलाता है। कारगिल की ऊंची ऊंची चोटियां, कठिन मौसम, दुश्मन की चुनौती, हर परिस्थिति हमारे सैनिकों के सामने थी, लेकिन उनका हौसला हर चुनौती से बड़ा था। उन्होंने माँ भारती की रक्षा के लिए अपना सर्वस्व अर्पित कर दिया। आज कारगिल विजय दिवस पर मैं सभी वीर शहीदों और वीर सैनिकों को श्रद्धापूर्वक नमन करता हूँ।
1: ଗତ 14 ତାରିଖରେ ଦିଲ୍ଲୀର ଜାତୀୟ ଯୁଦ୍ଧ ସ୍ମାରକୀରୁ ବାହାରିଥିବା ମୋଟରସାଇକେଲ ରାଲି ଦ୍ରାସର କାର୍ଗିଲ୍ ଯୁଦ୍ଧ ସ୍ମାରକୀରେ ପହଞ୍ଚିବ। ଗୋଟିଏ ଯାତ୍ରା, ଗୋଟିଏ ରାଷ୍ଟ୍ର, ଗୋଟିଏ ସଲାମ, ଏହି ପ୍ରସଙ୍ଗରେ ମୋଟରସାଇକେଲ ରାଲି ଆୟୋଜିତ ହୋଇଛି। ଏହି ଅବସରରେ ପ୍ରଧାନମନ୍ତ୍ରୀ ଭାରତୀୟ ନୌସେନାରେ ଆଇଏନ୍ଏସ୍ ମହେନ୍ଦ୍ରଗିରିର ସାମିଲ ଉପରେ ଆଲୋକପାତ କରିଛନ୍ତି। ଡିଆର୍ଡିଓ ପକ୍ଷରୁ ମଧ୍ୟ ଇତିମଧ୍ୟରେ ସଫଳତାର ସହ ପରୀକ୍ଷଣ ହୋଇଥିବା ଉଷା କ୍ଷେପଣାସ୍ତ୍ର ଏବଂ ପିନାକ ଦ୍ରୁତଗାମୀ ଗାଇଡେଡ୍ ରକେଟ୍ ସମ୍ପର୍କରେ ଶ୍ରୀ ମୋଦି ଉଲ୍ଲେଖ କରିଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି ପ୍ରତିରକ୍ଷା ଉତ୍ପାଦନ, ରପ୍ତାନୀ ତଥା ବିଭିନ୍ନ ରାଷ୍ଟ୍ର ସହିତ ରାଜନୈତିକ ସହଯୋଗ ନୂତନ ଶିଖରରେ ପହଞ୍ଚୁଛି। ପ୍ରଧାନମନ୍ତ୍ରୀ କ୍ୟାଚ୍ ଦ ରେନ୍ ଅଭିଯାନ ସମ୍ପର୍କରେ ଆଲୋକପାତ କରି କହିଛନ୍ତି ବର୍ଷାର ପ୍ରତ୍ୟେକ ବୁନ୍ଦା ସଂରକ୍ଷଣ କରିବା ଅଭିଯାନକୁ ଏକ ଜନ ଆନ୍ଦୋଳନରେ ପରିଣତ କରାଯିବା ଉଚିତ। ଜଳ ଉତ୍ସଗୁଡ଼ିକର ପୁନରୁଦ୍ଧାର, ବର୍ଷା ଜଳ ଅମଳ, ଭୂତଳ ଜଳ ଭଣ୍ଡାର ବୃଦ୍ଧି ଏବଂ ଚାରାରୋପଣ ଉପରେ ଶ୍ରୀ ମୋଦି ଗୁରୁତ୍ୱାରୋପ କରିଛନ୍ତି।

0: କ୍ରୀଡ଼ା କ୍ଷେତ୍ରରେ ଭାରତୀୟ ଖେଳାଳିମାନଙ୍କର ଉତ୍କୃଷ୍ଟ ପ୍ରଦର୍ଶନ ଉପରେ ପ୍ରଧାନମନ୍ତ୍ରୀ ଆଲୋକପାତ କରିବା ସହ କହିଛନ୍ତି ଜାପାନ ଓପନ୍ ବ୍ୟାଡ୍ମିଣ୍ଟନ ଟାଇଟଲ୍ ହାସଲ କରିବାରେ ପିଭି ସିନ୍ଧୁ ହେଉଛନ୍ତି ପ୍ରଥମ ଭାରତୀୟ। ସେହିଭଳି ଭାରତୀୟ ମହିଳା କ୍ରିକେଟ୍ ଦଳରେ ଲର୍ଡ଼ସ୍ ଷ୍ଟାଡିୟମ୍ଠାରେ ପ୍ରଥମ ଟେଷ୍ଟ ବିଜୟ ଉପରେ ମଧ୍ୟ ଶ୍ରୀ ମୋଦି ବର୍ଣ୍ଣନା କରିଛନ୍ତି। ପ୍ରଧାନମନ୍ତ୍ରୀ ମହାକାଶ କ୍ଷେତ୍ରରେ ଘରୋଇ ଉଦ୍ୟୋଗର ସଫଳତାକୁ ଉଚ୍ଚ ପ୍ରଶଂସା କରିଛନ୍ତି। ଏହି ଅବସରରେ ବିକ୍ରମ ଏକର ସଫଳ ପରୀକ୍ଷଣ ଉପରେ ଶ୍ରୀ ମୋଦି ଉଲ୍ଲେଖ କରିବା ସହ ଯୁବ ଉଦ୍ଭାବକଙ୍କ ପ୍ରେରଣା ଏବଂ ଚେଷ୍ଟାର ପ୍ରଶଂସା କରିଛନ୍ତି। ବିଜ୍ଞାନ ଅଲମ୍ପିଆଡ୍ ଉପରେ ଶ୍ରୀ ମୋଦି ଆଲୋକପାତ କରିବା ସହ ଏହାର ବିଭିନ୍ନ ବର୍ଗରେ ଶ୍ରେଷ୍ଠତ୍ୱ ପ୍ରତିପାଦନ କରିଥିବା ଛାତ୍ରଛାତ୍ରୀଙ୍କ ସମ୍ପର୍କରେ ବର୍ଷ୍ଣନା କରିଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି ପଦାର୍ଥ ବିଜ୍ଞାନ ଅଲମ୍ପିଆଡ୍ରେ ଭାରତର ସମସ୍ତ ପାଞ୍ଚ ଜଣଯାକ ଛାତ୍ର ପଦକ ହାସଲ କରିବା ଗୌରବର ବିଷୟ। ପ୍ରଧାନମନ୍ତ୍ରୀ କହିଛନ୍ତି ସ୍ୱପ୍ନ ପ୍ରତିଭା ଏବଂ କିଛି ହାସଲ କରିବାର ଆଗ୍ରହ କୌଣସି ବ୍ୟକ୍ତିଙ୍କୁ ଲକ୍ଷ୍ୟ ହାସଲ ଦିଗରେ ଯାତ୍ରାକୁ ସହଜ କରିଥାଏ। ଏହି ଅବସରରେ ଶ୍ରୀ ମୋଦି ବିଭିନ୍ନ କ୍ଷେତ୍ରରେ ଦେଶର ଭିନ୍ନ ଭିନ୍ନ ପ୍ରାନ୍ତରୁ ସଫଳତା ହାସଲ କରିଥିବା ବ୍ୟକ୍ତିବିଶେଷଙ୍କ ଉପରେ ସୂଚନା ପ୍ରଦାନ କରିଛନ୍ତି। ସେ କହିଛନ୍ତି ଏକ ପେଡ୍ ମା କେ ନାମ ଅଭିଯାନ ମାଧ୍ୟମରେ ଦେଶବାସୀ ପ୍ରକୃତି ପ୍ରତି ସେମାନଙ୍କର ଦାୟିତ୍ୱ ନିର୍ବାହ କରୁଛନ୍ତି। ଏହି ଅବସରରେ ଅହମ୍ମଦାବାଦର ଉଦାଜ ଅଞ୍ଚଳରେ ଚାରାରୋପଣ ନେଇ ସ୍ଥାପନ ହୋଇଥିବା ଗିନିସ୍ ବୁକ୍ ଅଫ୍ ୱାର୍ଲଡ ରେକର୍ଡ଼ସ୍ ଉପରେ ଆଲୋକପାତ କରିଛନ୍ତି। ପରିବେଶ ପ୍ରଦୂଷଣ ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ କହିଛନ୍ତି ପ୍ଲାଷ୍ଟିକ୍ ଜନିତ ପ୍ରଦୂଷଣ ଏବେ ବଡ଼ ଆହ୍ୱାନ ସୃଷ୍ଟି କରିଛି। ପ୍ଲାଷ୍ଟିକ୍ ପୁନଃଚକ୍ରଣ ମାଧ୍ୟମରେ ବିଭିନ୍ନ ସାମଗ୍ରୀ ପ୍ରସ୍ତୁତ ଉପରେ ଶ୍ରୀ ମୋଦି ଏହି ଅବସରରେ ବର୍ଷ୍ଣନା କରିଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି ଆସନ୍ତା ମାସ 7 ତାରିଖରେ ଜାତୀୟ ହସ୍ତତନ୍ତ ଦିବସ ପାଳନ କରାଯିବ। ବୁଣାକାର ତଥା ହସ୍ତତନ୍ତ କାରିଗରଙ୍କ ଦକ୍ଷତା ଏବଂ ସୃଜନଶୀଳତାକୁ ସମ୍ମାନ ପ୍ରଦର୍ଶନ ସ୍ୱରୂପ ଲୋକାଲ୍ ଫର୍ ଭୋକାଲ୍ ଭାବନାକୁ ଅଧିକ ସୁଦୃଢ଼ କରିବାକୁ ଆହ୍ୱାନ ଦେଇଛନ୍ତି। ହସ୍ତତନ୍ତ କ୍ଷେତ୍ରରେ ବିକାଶ ଯୋଗୁଁ ଏହା ଉପରେ ନିର୍ଭରଶୀଳ କାରିଗରଙ୍କ ଜୀବନଶୈଳୀରେ ଉନ୍ନତି ଆସିଛି। ଇତିମଧ୍ୟରେ ଖଦି ଲୋକପ୍ରିୟତା ହାସଲ କରିଛି। ଗତ 12 ବର୍ଷ ମଧ୍ୟରେ ଏହାର ବିକ୍ରୟ 6 ଗୁଣ ବୃଦ୍ଧି ପାଇ ପ୍ରାୟ 8,000 କୋଟି ଟଙ୍କାରେ ପହଞ୍ଚିଛି। ଆଗାମୀ ପର୍ବପର୍ବାଣୀରେ ଖଦି ହସ୍ତତନ୍ତ ଏବଂ ହସ୍ତଶିଳ୍ପରୁ ପ୍ରସ୍ତୁତ ଉତ୍ପାଦ କ୍ରୟ କରିବାକୁ ଶ୍ରୀ ମୋଦି ସମସ୍ତଙ୍କୁ ଆହ୍ୱାନ ଦେଇଛନ୍ତି।
1: ହତ୍ କରଗେ ସେ ବନା ହର୍ ପରିଧାନ କିସି ନା କିସି କ୍ଷେତ୍ର ସମୁଦାୟ ଅର୍ ଇସ୍ସେ ଜୁଡେ ଅସଂଖ୍ୟ ଲୋଗୋଁ କି କାହାନୀକୁ ସାମ୍ନେ ଲାତା ହେ। ୟେ ବୋ ଲୋଗ୍ ହେଁ ଜୋ ଗର୍ବ କେ ସାଥ ଭାରତ କି ସାଂସ୍କୃତିକ ବିରାସତ କୋ ସଂଜୋନେ ମେ ଜୁଟେ ହେଁ। ଆଜ କେ ଦିନ ମେରା ଆଗ୍ରହ ହେ କି ହମ୍ ହସ୍ତକଲା କୋ ପ୍ରୋତ୍ସାହିତ କର ଅପନେ ବୁନକର ସାଥିୟୋଁ କା ସମ୍ମାନ କରେ। ଆଇଏ ହମ୍ ଭୋକଲ ଫର୍ ଲୋକଲ କି ଭାବନା କୋ ଔର୍ ସଶକ୍ତ କରେ।
0: ଶ୍ରୀ ମୋଦି କହିଛନ୍ତି ଆସନ୍ତାକାଲି ଭାରତରତ୍ନ ଡକ୍ଟର ଏପିଜେ ଅବଦୁଲ କଲାମଙ୍କ ପୁଣ୍ୟତିଥି। ସମାଜର ବିଭିନ୍ନ ବର୍ଗଙ୍କୁ ସ୍ୱପ୍ନ ଦେଖିବା ଏବଂ ଏହାକୁ ସାକାର କରିବା ପାଇଁ ଡକ୍ଟର କଲାମଙ୍କ ଜୀବନାଦର୍ଶ ପ୍ରେରଣା ପ୍ରଦାନ କରିଆସୁଛି ବୋଲି ଶ୍ରୀ ମୋଦି କହିଛନ୍ତି। ପରିଶେଷରେ ହର୍ ଘର ତିରଙ୍ଗା ଅଭିଯାନ ଉପରେ ଆଲୋକପାତ କରି ଶ୍ରୀ ମୋଦି କହିଛନ୍ତି ଏହା ଦେଶକୁ ଏକତ୍ରିତ କରିଛନ୍ତି। ଅଗଷ୍ଟ 15 ପୂର୍ବରୁ ମାଇ ଗଭ୍ ପୋର୍ଟାଲରେ ନିଜସ୍ୱ ଚିନ୍ତାଧାରା ଏବଂ ପରାମର୍ଶକୁ ପଠାଇବାକୁ ଶ୍ରୀ ମୋଦି ଦେଶବାସୀଙ୍କୁ ଅନୁରୋଧ କରିଛନ୍ତି। କାର୍ଗିଲ ବିଜୟ ଦିବସର 27ତମ ବାର୍ଷିକୀ ଆଜି ଦେଶବ୍ୟାପୀ ପାଳନ କରାଯାଉଛି। 1999 କାର୍ଗିଲ ଯୁଦ୍ଧରେ ପ୍ରତିକୂଳ ପାଗ ସତ୍ତ୍ୱେ ଶତ୍ରୁଙ୍କୁ ପରାସ୍ତ କରିବାରେ ଭାରତୀୟ ସୈନିକମାନଙ୍କର ବୀରତ୍ୱ ଏବଂ ତ୍ୟାଗକୁ ଆଜି ସ୍କରଣ କରାଯାଉଛି। ପାକିସ୍ତାନ ବିପକ୍ଷରେ ଅପରେସନ ବିଜୟ ମାଧ୍ୟମରେ ଭାରତର ବଡ଼ ସଫଳତାକୁ ମନେ ପକାଇବା ସହିତ ଶହୀଦ ଯବାନଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବା ହେଉଛି ଆଜିର ଦିବସର ମୁଖ୍ୟ ଉଦ୍ଦେଶ୍ୟ। ଏହି ଅପରେସନ ମାଧ୍ୟମରେ ଭାରତୀୟ ସେନାବାହିନୀ ଜମ୍ମୁ କାଶ୍ମୀରର କାର୍ଗିଲ୍ ଜିଲ୍ଲାରୁ ପାକିସ୍ତାନୀ ଆତଙ୍କବାଦୀ ଓ ଅନୁପ୍ରବେଶକାରୀଙ୍କୁ ନିପାତ କରିବାରେ ସଫଳ ହୋଇଥିଲେ। ଆଜି କାର୍ଗିଲ୍ ବିଜୟ ଦିବସର ମୁଖ୍ୟ କାର୍ଯ୍ୟକ୍ରମ ଲଦାଖର ଦ୍ରାସ୍ସ୍ଥିତ କାର୍ଗିଲ୍ ଯୁଦ୍ଧ ସ୍କାରକୀଠାରେ ଅନୁଷ୍ଠିତ ହେଉଛି। ଏହି ଦିବସ ପାଳନ ଅବସରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ କେନ୍ଦ୍ର ମନ୍ତ୍ରୀ ପରିଷଦର ବହୁ ସଦସ୍ୟ ମାତୃଭୂମିର ରକ୍ଷା ପାଇଁ ପ୍ରାଣବଳୀ ଦେଇଥିବା ସାହସୀ ସୈନିକଙ୍କ ଉଦ୍ଦେଶ୍ୟରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି। ଭୂସ୍କଳନ ଜନିତ ଜମ୍ମୁ ଶ୍ରୀନଗର ଜାତୀୟ ରାଜପଥକୁ ସଫା କରିବା ପରେ ଆଜି ସକାଳେ ଜମ୍ମୁ ମୂଳ ଶିବିରରୁ 4,474 ଜଣ ତୀର୍ଥଯାତ୍ରୀ ଅମରନାଥ ଅଭିମୁଖେ ଯାତ୍ରା କରିଛନ୍ତି। 166 ଯାତ୍ରୀବାହୀ ଗାଡ଼ିରେ ଯାଉଥିବା ତୀର୍ଥଯାତ୍ରୀମାନଙ୍କ ନିମନ୍ତେ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ଏହା ହେଉଛି 19ତମ ତୀର୍ଥଯାତ୍ରୀ ଦଳ। ସେମାନେ ଆଜି ଗଣ୍ଡରବାଲ ଜିଲ୍ଲାର ବାଲ୍ଟାଲ୍ ମୂଳ ଶିବିରରୁ ଯାତ୍ରା କରିଛନ୍ତି। ବର୍ଷାଜନିତ କ୍ଷୟକ୍ଷତି ହେତୁ ଅନନ୍ତନାଗ ଜିଲ୍ଲାରେ ଥିବା ପେହଲଗାମ୍ ମୂଳ ଶିବିରରୁ କୌଣସି ତୀର୍ଥଯାତ୍ରୀ ଅମରନାଥ ଅଭିମୁଖେ ଯାଇନାହାନ୍ତି। 57 ଦିନ ଧରି ଅନୁଷ୍ଠିତ ହେବାକୁ ଥିବା ଏହି ଯାତ୍ରା ସୁରୁଖୁରୁରେ ଚାଲିଥିବା ଜଣାପଡ଼ିଛି। ଆସାମ ବନ୍ୟା ପରିସ୍ଥିତି ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ସମୀକ୍ଷା କରିଛନ୍ତି। କେନ୍ଦ୍ରମନ୍ତ୍ରୀ ସର୍ବାନନ୍ଦ ସୋନୱାଲଙ୍କ ସହ ଏ ବିଷୟ

0: ଶ୍ରୀ ମୋଦି ବିସ୍ତୃତ ଆଲୋଚନା କରିଛନ୍ତି। ସାମାଜିକ ଗଣମାଧ୍ୟମର ପୋଷ୍ଟରେ ଶ୍ରୀ ସୋନୱାଲ ଏ ସମ୍ପର୍କରେ ସୂଚନା ଦେଇ କହିଛନ୍ତି, ସେ ନିଜେ ଆସାମର ବିଭିନ୍ନ ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରି ପରିସ୍ଥିତିର କ୍ଷତ୍ରିୟ ସମୀକ୍ଷା କରିଛନ୍ତି। ଆସାମରେ ଏଭଳି ପ୍ରାକୃତିକ ଦୁର୍ବିପାକ ଅବସରରେ ରିଲିଫ୍ ଏବଂ ପୁନର୍ବାସ ପାଇଁ କେନ୍ଦ୍ର ସରକାର ସମସ୍ତ ପ୍ରକାର ସହଯୋଗ ପ୍ରଦାନ କରିବେ ବୋଲି ଶ୍ରୀ ସୋନୱାଲ ପ୍ରତିଶ୍ରତି ଦେଇଛନ୍ତି। ରାଞ୍ଚିଠାରେ ପ୍ରଥମ ଥର ପାଇଁ ଆୟୋଜିତ ହେଉଥିବା ଡୁରାଣ୍ଡ କପ୍ର 135ତମ ସଂସ୍କରଣ ଝାଡ଼ଖଣ୍ଡ କ୍ରୀଡ଼ା ଇତିହାସରେ ଏକ ମାଇଲଖୁଣ୍ଟ ସାବ୍ୟସ୍ତ ହୋଇଛି। ଆମ ସମ୍ଭାଦଦାତା କହିଛନ୍ତି, ବିର୍ସାମୁଣ୍ଡା ଫୁଟବଲ ଷ୍ଟାଡିୟମରେ ଆଜି ସନ୍ଧ୍ୟାରେ ଆରମ୍ଭ ହେବାକୁ ଥିବା କ୍ରୀଡ଼ାର ସମସ୍ତ ପ୍ରସ୍ତୁତି ପର୍ବ ଶେଷ ହୋଇଛି। ଏହି ଫୁଟବଲ ପ୍ରତିଯୋଗିତା ଏସିଆ ମହାଦେଶର ସର୍ବପୁରାତନ ଓ ମର୍ଯ୍ୟାଦାଜନକ କ୍ରୀଡ଼ା ଭାବେ ଜଣାଶୁଣା। ଆଜି ସନ୍ଧ୍ୟାର ପ୍ରଥମ ମ୍ୟାଚ୍ ଜାମସେଦପୁର ଏଫ୍ସି ଓ ଶ୍ରୀଲଙ୍କା ଡିଫେଣ୍ଡର ଏଫ୍ସି ମଧ୍ୟରେ ଅନୁଷ୍ଠିତ ହେବ। ଭାରତ ଜିମ୍ବାୱେ ମଧ୍ୟରେ ପୁରୁଷ ତିନିଟିକିଆ T20 କ୍ରିକେଟ୍ ସିରିଜ୍ର ଆଜି ତୃତୀୟ ତଥା ଅନ୍ତିମ ମ୍ୟାଚ୍ ଖେଳାଯିବ। ହରାରେ ସ୍ୱୋର୍ଟସ୍ କ୍ଲବ୍ରେ ଭାରତୀୟ ସମୟ ଆଜି ଅପରାହ୍ନ 4:30ରେ ମ୍ୟାଚ୍ ଆରମ୍ଭ ହେବ। ସିରିଜ୍ରେ ପ୍ରଥମ ଦୁଇଟି ମ୍ୟାଚ୍ରେ ବିଜୟ ହାସଲ କରି ଭାରତ 2-0ରେ ଆଗୁଆ ରହିଛି। ସମ୍ବାଦ ଶେଷ ହେବା ପୂର୍ବରୁ ମୁଖ୍ୟ ସମ୍ବାଦ ପୁଣିଥରେ। ଭାରତୀୟ ସୈନିକଙ୍କ ଅସାଧାରଣ ସାହସ ଓ ବୀରତ୍ୱକୁ ଆଜି ଦେଶବାସୀ ସ୍କରଣ କରୁଛନ୍ତି କହିଲେ ପ୍ରଧାନମନ୍ତ୍ରୀ। ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମରେ ବିଭିନ୍ନ କ୍ଷେତ୍ରରେ ଭାରତର ସଫଳତା ଉପରେ କଲେ ଆଲୋକପାତ। ଦେଶବାସୀ ଆଜି ପାଳନ କରୁଛନ୍ତି କାର୍ଗିଲ ବିଜୟର 27ତମ ବାର୍ଷିକୀ। ଜମ୍ମୁ ମୂଳ ଶିବିରରୁ ଅମରନାଥ ଅଭିମୁଖେ ଯାତ୍ରା ଆରମ୍ଭ କଲେ 19ତମ ତୀର୍ଥଯାତ୍ରୀ ଦଳ ଏବଂ ଭାରତ ଜିମ୍ବାୱେ ମଧ୍ୟରେ ପୁରୁଷ ତିନିଟିକିଆ T20 କ୍ରିକେଟ୍ ସିରିଜ୍ର ଆଜି ହରାରେଠାରେ ଖେଳାଯିବ ତୃତୀୟ ମ୍ୟାଚ୍। ସମ୍ବାଦ ଶେଷ ହେଲା।
1: ଗୁଡ୍ ଆଫ୍ଟରନୁନ୍, ଦିସ୍ ଇଜ୍ ଆକାଶବାଣୀ ଆଣ୍ଡ ଆଇ ଏମ୍ ନରେଶ ମାଗୁ ୱିଥ୍ ଦ ମିଡ୍ ଡେ ନ୍ୟୁଜ୍। ଦ ହେଡ୍ଲାଇନ୍ସ। Prime Minister Narendra Modi remembers brave hearts of the nation on Kargil Vijay Divas today, says their sacrifices for the nation fill everyone with pride. In his Mann Ki Baat program, Mr. Modi lauds collective perseverance of Indian scientists and engineers, leading to country scaling new heights in defense production and space sector. Mr. Modi says he is proud of the nation's youth power, who've been performing exceptionally well in sports events and international Olympiads. President Draupadi Murmu and Vice President C.P. Radhakrishnan lead the nation in paying tributes to country's brave soldiers for their supreme sacrifices during Kargil War. Government urges Indian nationals to assess the prevailing security situation before accepting assignments on commercial vessels operating in the Black Sea region. And IMD issues red alert for extremely heavy rainfall over central Maharashtra and Odisha today. Prime Minister Narendra Modi remembered the brave hearts of the nation today on the occasion of Kargil Vijay Divas, stating that India is continuously scaling new heights, be it in defence production, defence exports or political cooperation with friendly nations. Addressing the nation in his Mann Ki Baat program on Akashvani, Mr. Modi said today, the 26th of July, is a date that does not require a calendar to be remembered as Kargil Vijay Divas is being celebrated today.
2: आज कारगिल विजय दिवस है। ये दिन हमें गर्व से भर देता है। ये दिन हमें अपने वीर जवानों के अद्भुत साहस की याद दिलाता है। कारगिल की ऊंची ऊंची चोटियां, कठिन मौसम, दुश्मन की चुनौती, हर परिस्थिति हमारे सैनिकों के सामने थी, लेकिन उनका हौसला हर चुनौती से बड़ा था। उन्होंने माँ भारती की रक्षा के लिए अपना सर्वस्व अर्पित कर दिया। आज कारगिल विजय दिवस पर मैं सभी वीर शहीदों और वीर सैनिकों को श्रद्धापूर्वक नमन करता हूँ।
1: Mr. Modi said India is continuously strengthening her technological capabilities. He highlighted the recent induction of INS Mahendragiri into the Indian Navy. The Prime Minister said, every Indian is filled with pride following the successful launch of Vikram 1 last Sunday. Mr. Modi praised the young innovators for displaying remarkable skill, passion and patience. Speaking about the Catch the Rain campaign, Prime Minister Modi said, a special nationwide campaign has been underway since the 4th of July.
2: कैच द रेन का संदेश बहुत सीधा है, जब बारिश गिरे पानी को वहीं सहेजिए। इसलिए 4 जुलाई से देश भर में एक विशेष अभियान भी चलाया जा रहा है। इसके तहत बारिश के पानी के संचयन, ग्राउंड वाटर रिचार्ज, पुराने जल

0: ଓଡ଼ିଶା ସରକାରଙ୍କ ସମବାୟ ବିଭାଗ ତରଫରୁ ରାଜ୍ୟର ସମସ୍ତ କୃଷକ ଭାଇ ଭଉଣୀମାନଙ୍କୁ ସୂଚିତ କରାଯାଉଛି ଯେ ଚଳିତ 2026 ମସିହା ଖରିଫ ଋତୁ ପାଇଁ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ନିଜ ଫସଲ ଧାନ ମକା କପା ଅଦା ମାଣ୍ଡିଆ ଚିନାବାଦାମ ହଳଦୀ ଓ ହରଡ଼ ଚାଷର ବୀମା ପଞ୍ଜୀକରଣ କରାଇ ନିଅନ୍ତୁ। ଭାଗ ଚାଷୀ ଋଣୀ ଓ ଅଣଋଣୀ ଚାଷୀ ସମସ୍ତେ ନିଜ ଫସଲର ବୀମା ପଞ୍ଜୀକରଣ ନିର୍ଦ୍ଧାରିତ ତାରିଖ 31 ଜୁଲାଇ ସୁଦ୍ଧା ନିକଟସ୍ଥ କୃଷି ସମବାୟ ସମିତି ଯଥା ପ୍ୟାକ୍ସ ଲ୍ୟାମ୍ପସ ବ୍ୟାଙ୍କ ଶାଖା କିମ୍ବା ଜନସେବା କେନ୍ଦ୍ରରେ କରାଇପାରିବେ। ଚାଷୀ ପିଛା 5 ଏକର ଜମିର ଫସଲ ବୀମା ପଞ୍ଜୀକରଣ ସମ୍ପୂର୍ଣ୍ଣ ଦେୟମୁକ୍ତ ଅଟେ। ପ୍ଲଟ ପିଛା କେବଳ 1 ଟଙ୍କା ଦେବାକୁ ପଡ଼ିବ। ଅଧିକ ବିବରଣୀ ପାଇଁ ନିକଟସ୍ଥ କୃଷି ସମବାୟ ସମିତି ଯେକୌଣସି ବ୍ୟାଙ୍କ ଶାଖା କିମ୍ବା କୃଷି ଓ ସମବାୟ ଅଧିକାରୀଙ୍କୁ ଯୋଗାଯୋଗ କରନ୍ତୁ।
1: ଆପଣ ଜଣେ ବ୍ୟବସାୟୀ କି ଆଉ ଆପଣଙ୍କ ବ୍ୟବସାୟକୁ ବଢ଼ାଇବାକୁ ଚାହୁଁଛନ୍ତି କି?
2: ତେବେ ଚିନ୍ତା କରନ୍ତୁ ନାହିଁ, ଏଣିକି ଆକାଶବାଣୀ ଜୟପୁର ଆପଣଙ୍କ ବ୍ୟବସାୟକୁ ବଢ଼ାଇବାର ଦାୟିତ୍ୱ ନେବ।
1: ରେଡିଓରେ ବିଜ୍ଞାପନ ଦିଅନ୍ତୁ ଆଉ ଆପଣଙ୍କର ବ୍ୟବସାୟକୁ ବଢ଼ାନ୍ତୁ।
2: ସୁଲଭ ଦରରେ ଆପଣଙ୍କର ବ୍ୟବସାୟର ବିଜ୍ଞାପନ ପହଞ୍ଚିଯିବ ସବୁଠି ସବୁ ସମୟରେ ଆଉ ସମସ୍ତଙ୍କ ପାଖରେ।
1: ବିଜ୍ଞାପନ ପାଇଁ ଯୋଗାଯୋଗ କରନ୍ତୁ 8280306927 କିମ୍ବା 9449408097 ନମ୍ବରରେ।
2: ଆକାଶବାଣୀ ଜୟପୁର ସଦା ଆପଣଙ୍କ ସାଥିରେ, ସବୁ ସମୟରେ ଆପଣଙ୍କ ସେବାରେ।
3: ଦିଲ ଚାହତା ହେ ଏହି ଚଳଚ୍ଚିତ୍ରରେ ଶିଳ୍ପୀ ଉଦିତ ନାରାୟଣ ଏବଂ ଅଲକା ୟାଗ୍ନିକ, ଜାଭେଦ ଅଖତରଙ୍କ ଗୀତ, ସଙ୍ଗୀତ ଶଙ୍କର ଏହସାନ ଲୟ।

0: ବଜାର କଲୁ କେତୋଟି ହିନ୍ଦୀ ଚଳଚ୍ଚିତ୍ରର ଗୀତ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ସମୟ ବର୍ତ୍ତମାନ ଦିନ 2:30। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଆଞ୍ଚଳିକ ସମ୍ବାଦ କିଛି ମୁହୂର୍ତ୍ତ ଭିତରେ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ।
1: ଏତେବେଳେ ଯାଏଁ କାର୍ଯ୍ୟକ୍ରମ ଶୁଣୁଥିଲେ ଆକାଶବାଣୀ ଦିଲ୍ଲୀରୁ ଆକାଶବାଣୀ କଟକ। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ କିଛି ସମୟ ପରେ।
2: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
3: ଗାଁରୁ ସହର ଯାଏ ସବୁ ସ୍ଥାନରେ
2: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
3: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
2: କେବଳ ଆକାଶବାଣୀ।

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସରିତା ସାହୁ। ମୁଖ୍ୟ ସମ୍ବାଦ, ଆଷାଢ଼ ଶୁକ୍ଳ ଦ୍ୱାଦଶୀ ତିଥିରେ ପୁରୀରେ ଅନୁଷ୍ଠିତ ହେଉଛି ଶ୍ରୀଜୀଉଙ୍କ ଅଧରପଣା ନୀତି। ମାତୃଭୂମିର ସୁରକ୍ଷା ପାଇଁ କାର୍ଗିଲ ବୀର ଶହୀଦଙ୍କ ସର୍ବୋଚ୍ଚ ବଳିଦାନ ସ୍ମରଣୀୟ ହୋଇ ରହିବ, ମନ୍ କି ବାତ୍ରେ କହିଲେ ପ୍ରଧାନମନ୍ତ୍ରୀ। ଗ୍ୟାସ୍ ଦ ରେନ୍ ଅଭିଯାନରେ ଜଳ ଉତ୍ସର ସଂରକ୍ଷଣରେ ଭୁବନେଶ୍ୱରର ସଫଳତାକୁ କଲେ ପ୍ରଶଂସା। କେନ୍ଦ୍ର ଶିକ୍ଷାମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କଲେ ପ୍ରହ୍ଲାଦ ଯୋଶୀ। ଏବଂ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଅବପାତରେ ପରିଣତ, ପ୍ରଭାବରେ ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା। ଆଷାଢ଼ ଶୁକ୍ଳ ଦ୍ୱାଦଶୀ ତିଥିରେ ଆଜି ଶ୍ରୀକ୍ଷେତ୍ର ପୁରୀରେ ଶ୍ରୀଜୀଉମାନଙ୍କର ଗରୁଡ଼ ଶୟନ ଓ ଅଧରପଣା ନୀତି ଅନୁଷ୍ଠିତ ହେଉଛି। ରଥ ଉପ

0: ମଧ୍ୟାହ୍ନ ଧୂପ ନୀତି ଶେଷ ହେବା ପରେ ଅଧରପଣା ନୀତି ଆରମ୍ଭ ହେବ। ମନ୍ଦିର ପ୍ରଶାସନ, ରାଘବ ଦାସ ଓ ବଡ଼ ଓଡ଼ିଆ ମଠ ପ୍ରଦତ୍ତ ଛାଚି, ସର, କଦଳୀ, ଛେନା, ଗୋଲମରିଚ ଗୁଣ୍ଡ, କର୍ପୁର, ଜାଇଫଳ ଆଦି ପଣାଦ୍ରବ୍ୟ ସାମଗ୍ରୀ ପାଳିଆ ମହାଶୁଆର ରଥ ଉପରେ ରଖିବାର ପରମ୍ପରା ରହିଛି। ପ୍ରତ୍ୟେକ ଠାକୁରଙ୍କ ସମ୍ମୁଖରେ ରଥ ଉପରେ ଭୋଗ ହେଉଥିବା ସ୍ଥାନରେ ମହାପ୍ରଭୁଙ୍କ ଶ୍ରୀଅଧର ଉଚ୍ଚ ତୁମ୍ବ ଆକୃତିର ମାଟିର ତିନୋଟି ହାଣ୍ଡି ରଖାଯାଏ। ସିଂହଦ୍ୱାର ନିକଟ ଛାଉଣି ମଠ ସମ୍ମୁଖସ୍ଥ କୂଅରୁ ପାଣିଆ ଆପଟ ସେବକ ତମ୍ବା ପାତ୍ରରେ ଜଳ ରଖିଥାନ୍ତି। ମହାଶୁଆର ପ୍ରତି ରଥ ଉପରେ ଅଧର ହାଣ୍ଡିରେ ପଣା ପ୍ରସ୍ତୁତ କରିଥାନ୍ତି। ପତ୍ରିବଡ଼ୁ, ସୁଆରବଡ଼ୁ ଓ ଗରାବଡ଼ୁ ପାଳିଆ ସେବକ ତିନି ରଥ ଉପରେ ପୂଜା କରିବାର ବିଧି ରହିଛି। ପରେ ପାଳିଆ ପୂଜା ପଣ୍ଡା ପଞ୍ଚ ଉପଚାରରେ ପୂଜା କରିବା ସହ ପଣାହାଣ୍ଡି ଭଙ୍ଗାଯାଏ। ରଥ ଉପରେ ଠାକୁରମାନଙ୍କ ଉଦ୍ଦେଶ୍ୟରେ ଭୋଗ ହୋଇଥିବା ଅଧରପଣା ରଥର ପାର୍ଶ୍ୱ ଦେବଦେବୀ ଓ ଚଣ୍ଡୀ ଚାମୁଣ୍ଡାମାନଙ୍କ ପାଇଁ ସମର୍ପଣ କରାଯାଇଥାଏ। ଆସନ୍ତାକାଲି ଠାକୁରମାନେ ନୀଳାଦ୍ରୀ ବିଜେ କରିବେ। ମାତୃଭୂମିର ସୁରକ୍ଷା ପାଇଁ କାର୍ଗିଲ୍ ବୀର ଶହୀଦଙ୍କ ସର୍ବୋଚ୍ଚ ବଳିଦାନ ସର୍ବଦା ସ୍କରଣୀୟ ହୋଇ ରହିବ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି। ଆକାଶବାଣୀର 136ତମ ମନ୍ କି ବାତ୍ କାର୍ଯ୍ୟକ୍ରମରେ ଦେଶବାସୀଙ୍କୁ ଉଦ୍ବୋଧନ ଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି, ଆଜିର ଦିନରେ ଦେଶବ୍ୟାପୀ କାର୍ଗିଲ୍ ବିଜୟ ଦିବସ ପାଳନ କରାଯାଉଛି। ଭାରତୀୟ ସୈନିକମାନଙ୍କ ଅସାଧାରଣ ସାହସକୁ ଏହି ଦିବସ ସ୍କରଣ କରାଉଛି। କାର୍ଗିଲ୍ର ଉଚ୍ଚ ଶିଖର, ଅତ୍ୟନ୍ତ ପ୍ରତିକୂଳ ପାଗ ଏବଂ ଶତ୍ରୁପକ୍ଷ ଆହ୍ୱାନକୁ ଭାରତୀୟ ସୈନିକ ଯେଉଁଭଳି ସାମ୍ନା କରିଥିଲେ ତାହା ପ୍ରମାଣିତ କରିଛି ଯେ ସେମାନଙ୍କର ଆତ୍ମା ଏକ ଆହ୍ୱାନଠାରୁ ଊର୍ଦ୍ଧ୍ୱରେ ରହିଥିଲା। ଚଳିତ ବର୍ଷ ସେହି ବୀରଙ୍କୁ ସ୍କରଣ କରି ସ୍ୱତନ୍ତ୍ର ଶୌର୍ଯ୍ୟ ବିଜୟ ଯାତ୍ରା ଆୟୋଜିତ ହୋଇଛି ବୋଲି ଶ୍ରୀ ମୋଦି କହିଛନ୍ତି।
1: आज कारगिल विजय दिवस है। ये दिन हमें गर्व से भर देता है। ये दिन हमें अपने वीर जवानों के अद्भुत साहस की याद दिलाता है। कारगिल की ऊंची ऊंची चोटियां, कठिन मौसम, दुश्मन की चुनौती, हर परिस्थिति हमारे सैनिकों के सामने थी, लेकिन उनका हौसला हर चुनौती से बड़ा था। उन्होंने माँ भारती की रक्षा के लिए अपना सर्वस्व अर्पित कर दिया। आज कारगिल विजय दिवस पर मैं सभी वीर शहीदों और वीर सैनिकों को श्रद्धापूर्वक नमन करता हूँ।
0: ପ୍ରଧାନମନ୍ତ୍ରୀ କହିଛନ୍ତି, ଗତ 14 ତାରିଖରେ ଦିଲ୍ଲୀର ଜାତୀୟ ଯୁଦ୍ଧ ସ୍ମାରକୀରୁ ବାହାରିଥିବା ମୋଟର ସାଇକେଲ ର୍ୟାଲି ଦ୍ରାସର କାର୍ଗିଲ୍ ଯୁଦ୍ଧ ସ୍ମାରକୀରେ ପହଞ୍ଚବ। ଗୋଟିଏ ଯାତ୍ରା, ଗୋଟିଏ ରାଷ୍ଟ୍ର, ଗୋଟିଏ ସଲାମ ଏହି ପ୍ରସଙ୍ଗରେ ମୋଟର ସାଇକେଲ ର୍ୟାଲି ଆୟୋଜିତ ହୋଇଛି। ପ୍ରଧାନମନ୍ତ୍ରୀ କହିଛନ୍ତି, ଗତ ଦଶନ୍ଧିରେ ଦେଶର ପ୍ରତିରକ୍ଷା ଉତ୍ପାଦନ, ରପ୍ତାନୀ ତଥା ବିଭିନ୍ନ ରାଷ୍ଟ୍ର ସହିତ ରାଜନୈତିକ ସହଯୋଗ ନୂତନ ଶିଖରରେ ପହଞ୍ଚପାରିଛି। ଏହି ଅବସରରେ ପ୍ରଧାନମନ୍ତ୍ରୀ ଭାରତୀୟ ନୌସେନାରେ ଆଇଏନ୍ଏସ୍ ମହେନ୍ଦ୍ରଗିରିର ସାମିଲ, ଡିଆର୍ଡିଓ ପକ୍ଷରୁ ଉଷା ଓ ପିନାକ ଦୂରଗାମୀ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ ଦେଶର ବୈଜ୍ଞାନିକ ଓ ଇଞ୍ଜିନିୟରଙ୍କ ସାମୁହିକ କାର୍ଯ୍ୟର ପ୍ରତିଫଳନ ବୋଲି କହିଥିଲେ। ପ୍ରଧାନମନ୍ତ୍ରୀ କ୍ୟାଚ୍ ଦ ରେନ୍ ଅଭିଯାନ ସମ୍ପର୍କରେ ଆଲୋକପାତ କରି କହିଛନ୍ତି, ବର୍ଷାର ପ୍ରତ୍ୟେକ ବୁନ୍ଦା ସଂରକ୍ଷଣ କରିବା ଅଭିଯାନକୁ ଏକ ଜନ ଆନ୍ଦୋଳନରେ ପରିଣତ କରାଯିବା ଉଚିତ। ଜଳ ଉତ୍ସଗୁଡ଼ିକର ପୁନରୁଦ୍ଧାର, ବର୍ଷା ଜଳ ଅମଳ, ଭୂତଳ ଜଳଭଣ୍ଡାର ବୃଦ୍ଧି ଏବଂ ଚାରା ରୋପଣ ଉପରେ ଶ୍ରୀ ମୋଦି ଗୁରୁତ୍ୱ ପ୍ରଦାନ କରିବା ସହିତ ଜଳ ଉତ୍ସର ସଂରକ୍ଷଣରେ ଭୁବନେଶ୍ୱର ସଫଳତାକୁ ପ୍ରଶଂସା କରି କହିଥିଲେ।
1: भेजने के इस अभियान को जन आंदोलन बनाए, मुझे बहुत खुशी है कि गांव हो या शहर, हर जगह लोगों ने बढ़ चढ़ कर भागीदारी की है। छत्तीसगढ़ के कोरबा, ओडिशा के भुवनेश्वर और आंध्र प्रदेश के विजयनगरम इस अभियान के उत्साहजनक परिणाम दिखाई दे रहे हैं। आइए हम भी अपने आसपास किसी एक तालाब, कुएं या बावड़ी की जिम्मेदारी ले पानी की हर बूंद बचाएं।
0: କ୍ରୀଡ଼ା କ୍ଷେତ୍ରରେ ଭାରତୀୟ ଖେଳାଳିଙ୍କର ଉତ୍କୃଷ୍ଟ ପ୍ରଦର୍ଶନ ଉପରେ ପ୍ରଧାନମନ୍ତ୍ରୀ ଆଲୋକପାତ କରିବା ସହ କହିଛନ୍ତି, ଜାପାନ ଓପନ୍ ବ୍ୟାଡ୍ମିଣ୍ଟନ ଟାଇଟଲ୍ ହାସଲ କରିବାରେ ପିଭି ସିନ୍ଧୁ ହେଉଛନ୍ତି ପ୍ରଥମ ଭାରତୀୟ। ସେହିଭଳି ଭାରତୀୟ ମହିଳା କ୍ରିକେଟ୍ ଦଳରେ ଲର୍ଡ଼ସ ଷ୍ଟାଡିୟମ୍ଠାରେ ପ୍ରଥମ ଟେଷ୍ଟ ବିଜୟ ଉପରେ ମଧ୍ୟ ଶ୍ରୀ ମୋଦି ବର୍ଷ୍ଣନା କରିଛନ୍ତି। ପ୍ରଧାନମନ୍ତ୍ରୀ ମହାକାଶ କ୍ଷେତ୍ରରେ ଘରୋଇ ଉଦ୍ୟୋଗର ସଫଳତାକୁ ଉଚ୍ଚ ପ୍ରଶଂସା କରି କହିଛନ୍ତି, ବିକ୍ରମ ଏକର ସଫଳ ପରୀକ୍ଷଣ ଦେଶର ଯୁବ ଉଦ୍ଭାବକଙ୍କ ପ୍ରେରଣା ଏବଂ ଚେଷ୍ଟାର ନିଦର୍ଶନ। ବିଜ୍ଞାନ ଅଲମ୍ପିଆଡ୍ରେ ବିଭିନ୍ନ ବର୍ଗରେ ଶ୍ରେଷ୍ଠତ୍ୱ ପ୍ରତିପାଦନ କରିଥିବା ଛାତ୍ରଛାତ୍ରୀ ଦେଶ ପାଇଁ ଗୌରବ ଆଣିଛନ୍ତି ବୋଲି ଶ୍ରୀ ମୋଦି ଉଲ୍ଲେଖ କରିଛନ୍ତି। ପରିବେଶ ପ୍ରଦୂଷଣ ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ କହିଛନ୍ତି, ପ୍ଲାଷ୍ଟିକ୍ ଜନିତ ପ୍ରଦୂଷଣ ଏବେ ବଡ଼ ଆହ୍ୱାନ ସୃଷ୍ଟି କରିଛି। ପ୍ଲାଷ୍ଟିକ୍ ପୁନଃଚକ୍ରଣ ମାଧ୍ୟମରେ ଆବର୍ଜନାର ସଦୁପଯୋଗ କରାଯାଇ ବିଭିନ୍ନ ସାମଗ୍ରୀ ପ୍ରସ୍ତୁତ କରାଯାଉଛି। ପ୍ରଧାନମନ୍ତ୍ରୀ କହିଛନ୍ତି, ଆସନ୍ତା ମାସ 7 ତାରିଖରେ ଜାତୀୟ ହସ୍ତତନ୍ତ ଦିବସ ପାଳନ କରାଯିବ। ବୁଣାକାର ତଥା ହସ୍ତତନ୍ତ କାରିଗରଙ୍କ ଦକ୍ଷତା ଏବଂ ସୃଜନଶୀଳତାକୁ ସମ୍ମାନ ପ୍ରଦର୍ଶନ ସ୍ୱରୂପ ଲୋକାଲ୍ ଫର୍ ଭୋକାଲ୍ ଭାବନାକୁ ଅଧିକ ସୁଦୃଢ଼ କରିବାକୁ ଶ୍ରୀ ମୋଦି ଆହ୍ୱାନ ଦେଇଛନ୍ତି। ଗତ 12 ବର୍ଷ ମଧ୍ୟରେ ହସ୍ତତନ୍ତ ସାମଗ୍ରୀର

ଏବଂ ପରାମର୍ଶକୁ ପଠାଇବାକୁ ଶ୍ରୀ ମୋଦି ଦେଶବାସୀଙ୍କୁ ଅନୁରୋଧ କରିଛନ୍ତି। ସମଗ୍ର ଦେଶରେ ଆଜି 27ତମ କାର୍ଗିଲ ବିଜୟ ଦିବସ ପାଳନ କରାଯାଉଛି। 1999 ମସିହାରେ 84 ଦିନର ଯୁଦ୍ଧରେ ସାରା ବିଶ୍ୱ ଦେଖିଥିଲା ଭାରତୀୟ ସେନାର ଶୌର୍ଯ୍ୟ ଏବଂ ପରାକ୍ରମ। ପାକିସ୍ତାନ ବିପକ୍ଷରେ ଅପରେସନ୍ ବିଜୟ ମାଧ୍ୟମରେ ଭାରତର ବଡ଼ ସଫଳତାକୁ ମନେ ପକାଇବା ସହିତ ଶହୀଦ ଯବାନଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବା ହେଉଛି ଆଜିର ଦିବସର ମୁଖ୍ୟ ଉଦ୍ଦେଶ୍ୟ। ବୀର ଯବାନଙ୍କ ବଳିଦାନ ଯୋଗୁଁ କାର୍ଗିଲର ଟାଇଗର ଶୃଙ୍ଗରେ ତ୍ରିରଙ୍ଗା ଉଡ଼ାଇ ଭାରତୀୟ ସେନା ବିଜୟ ହାସଲ କରିଥିଲେ। କାର୍ଗିଲ ବିଜୟ ଦିବସ ଅବସରରେ କୃତଜ୍ଞ ରାଷ୍ଟ୍ର ବୀର ଶହୀଦମାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଉଛି। ଚଳିତ ବର୍ଷ ମୁଖ୍ୟ କାର୍ଯ୍ୟକ୍ରମ ଲଦାଖର ଦ୍ରାସ୍ସ୍ଥିତ କାର୍ଗିଲ ଯୁଦ୍ଧ ସ୍କାରକୀଠାରେ ଆୟୋଜିତ ହୋଇଛି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଭାରତୀୟ ସଶସ୍ତ ବାହିନୀର ଶହୀଦ ବୀର ଯବାନମାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି। ରାଷ୍ଟ୍ରପତି କହିଛନ୍ତି ମାତୃଭୂମିର ସୁରକ୍ଷା ପାଇଁ ପ୍ରାଣବଳୀ ଦେଇଥିବା ବୀର ଯୋଦ୍ଧାମାନଙ୍କ ଅଦ୍ୱିତୀୟ ପରାକ୍ରମ ଅଟଳ ସଂକଳ୍ପ ଏବଂ ଅନନ୍ୟ ରାଷ୍ଟ୍ରଭକ୍ତି ଭାରତୀୟ ସେନାର ଗୌରବମୟ ପରମ୍ପରାର ଅତୁଳନୀୟ ଉଦାହରଣ। କେନ୍ଦ୍ରମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀ ଆଜି ଶିକ୍ଷାମନ୍ତ୍ରୀ ଭାବେ ଅତିରିକ୍ତ ଦାୟିତ୍ୱ ଗ୍ରହଣ କରିଛନ୍ତି। ଦାୟିତ୍ୱ ଗ୍ରହଣ ପରେ ସେ କହିଛନ୍ତି ନମ୍ରତା ଓ ଗଭୀର କର୍ତ୍ତବ୍ୟବୋଧ ସହିତ ଏହି ଦାୟିତ୍ୱକୁ ନିର୍ବାହ କରିବି। ଏନେଇ ସେ ପ୍ରଧାନମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଛନ୍ତି। ଶ୍ରୀ ଯୋଶୀ ଏବେ ଉପଭୋକ୍ତା ବ୍ୟାପାର ଖାଦ୍ୟ ଓ ପ୍ରକ୍ରିୟାକରଣ ସାଧାରଣ ବଣ୍ଟନ ଏବଂ ନୂତନ ଓ ନବୀକରଣୀୟ ଶକ୍ତି ବିଭାଗର ମନ୍ତ୍ରୀ ଭାବେ ଦାୟିତ୍ୱ ନିର୍ବାହ କରୁଛନ୍ତି। ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ କୃଷି ବିଭାଗ କାର୍ଯ୍ୟାଳୟଠାରେ ଚାଷୀମାନଙ୍କୁ ସାର ଯୋଗାଣ ବ୍ୟବସ୍ଥା ସମ୍ପର୍କିତ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ରାଜ୍ୟ ବିଜେପି କୃଷକ ମୋର୍ଚ୍ଚା ସଂଯୋଜକ ଉପେନ୍ଦ୍ର ରାଉଳ ବୈଠକରେ ଯୋଗଦେଇ ସାର ମହଜୁଦ ବଣ୍ଟନ ବ୍ୟବସ୍ଥା ସମୟୋପଯୋଗୀ ସାର ଯୋଗାଣ ସମ୍ପର୍କରେ କୃଷି ଅଧିକାରୀମାନଙ୍କ ସହ ଆଲୋଚନା କରିଥିଲେ। ସମ୍ବଲପୁରୀ ଭାଷା ସାହିତ୍ୟ ସଂସ୍କୃତିକୁ ବିଶ୍ୱ ଦରବାରରେ ପହଞ୍ଚାଇବା ପାଇଁ ସମ୍ବଲପୁରୀ ଏକତା ମଞ୍ଚ ପକ୍ଷରୁ ଅଗଷ୍ଟ 1ଲାକୁ ସମ୍ବଲପୁରୀ ଦିନ ଭାବରେ ପାଳନ କରିବା ପାଇଁ ଆୟୋଜନ କରାଯାଉଛି। ଏହି ଅବସରରେ ମଞ୍ଚ ପକ୍ଷରୁ ମା' ସମଲେଶ୍ୱରୀଙ୍କ ମନ୍ଦିରଠାରେ ସ୍ୱତନ୍ତ୍ର ଥିମ୍ ସଙ୍ଗକୁ ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ବ୍ୟୋମକେଶ ତ୍ରିପାଠୀ ଉନ୍କୋଚିତ କରିଛନ୍ତି। ପାଣିପାଗ ଉତ୍ତର ପଶ୍ଚିମ ବଙ୍ଗୋପସାଗର ଏବଂ ଏହାର ପାର୍ଶ୍ୱବର୍ତ୍ତୀ ପଶ୍ଚିମବଙ୍ଗ ଉପକୂଳରେ ସୃଷ୍ଟ ଲଘୁଚାପ ଅବପାତରେ ପରିଣତ ହୋଇଛି। ଆଗାମୀ 24 ଘଣ୍ଟା ମଧ୍ୟରେ ଏହା ଗଭୀର ଅବପାତରେ ପରିଣତ ହେବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ରାଜ୍ୟରେ ଆଗାମୀ 2 ଦିନ ପର୍ଯ୍ୟନ୍ତ ପ୍ରବଳ ବର୍ଷା ହେବା ନେଇ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଅନୁମାନ କରାଯାଇଛି। ଆସନ୍ତା 24 ଘଣ୍ଟା ମଧ୍ୟରେ ପ୍ରବଳ ବର୍ଷା ହେବା ନେଇ 10 ଜିଲ୍ଲାକୁ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଆସନ୍ତା 3 ଦିନ ପର୍ଯ୍ୟନ୍ତ ସମୁଦ୍ର ଅଶାନ୍ତ ରହୁଥିବା ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ର ମଧ୍ୟକୁ ନ ଯିବାକୁ ପରାମର୍ଶ ଦିଆଯାଇଛି। ମୁଖ୍ୟ ସମ୍ବାଦ ପୁଣିଥରେ ଆଷାଢ଼ ଶୁକ୍ର ଦ୍ୱାଦଶୀ ତିଥିରେ ପୁରୀରେ ଅନୁଷ୍ଠିତ ହେଉଛି ଶ୍ରୀଜୀଉଙ୍କ ଅଧରପଣା ନୀତି। ମାତୃଭୂମିର ସୁରକ୍ଷା ପାଇଁ କାର୍ଗିଲ ବୀର ଶହୀଦଙ୍କ ସର୍ବୋଚ୍ଚ ବଳିଦାନ ସ୍କରଣୀୟ ହୋଇ ରହିବ, ମନ୍ କି ବାତ୍ରେ କହିଲେ ପ୍ରଧାନମନ୍ତ୍ରୀ। କ୍ୟାଚ୍ ଦ ରେନ୍ ଅଭିଯାନରେ ଜଳ ଉତ୍ସର ସଂରକ୍ଷଣରେ ଭୁବନେଶ୍ୱରର ସଫଳତାକୁ କଲେ ପ୍ରଶଂସା। କେନ୍ଦ୍ର ଶିକ୍ଷାମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କଲେ ପ୍ରହ୍ଲାଦ ଯୋଶୀ ଏବଂ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଅବପାତରେ ପରିଣତ, ପ୍ରଭାବରେ ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ସମ୍ବାଦ ଆପଣମାନେ ଶୁଣିପାରିବେ ସନ୍ଧ୍ୟା 6:45ରେ।

0: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ।

0: ଆକାଶବାଣୀ ସମସ୍ତଙ୍କ ପାଇଁ ସବୁ ସ୍ଥାନରେ ସବୁବେଳେ
1: ଆକାଶବାଣୀ କଟକ ପ୍ରଚାର କରୁଛୁ କାର୍ଯ୍ୟକ୍ରମ ଆପଣଙ୍କ ଚିଠି। ଉପସ୍ଥାପନା ପ୍ରଜ୍ଞା ପାରମିତା ସାହୁ, ସହ ଉପସ୍ଥାପନା ଜ୍ଞାନରଞ୍ଜନ ସାମନ୍ତରାୟ।
2: ଏତେବେଳେ ଯାଏଁ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କଲୁ ଆକାଶବାଣୀ କଟକ କେନ୍ଦ୍ରରୁ, ଆକାଶବାଣୀ ଜୟପୁର। ସମୟ ବର୍ତ୍ତମାନ ଦିନ 2:46। ଆସନ୍ତୁ ଜାଣିବା ଆମର ଆଜିର ସାନ୍ଧ୍ୟ ଅଧିବେଶନରେ ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ। ଅପରାହ୍ନ 5:00 ଯୁବବାଣୀ, ଏଥିରେ ସୁରଭିରେ ରହିଛି ସାକ୍ଷାତକାର ଦେଶପ୍ରେମ ଜାଗ୍ରତ କରିବାରେ କାର୍ଗିଲ ବିଜୟ ଦିବସ ସମ୍ପର୍କରେ। ଜଣାଅଜଣାରେ ରହିଛି ଫରାସୀ ବିପ୍ଳବ ଓ ନେପୋଲିଅନ। ଅପରାହ୍ନ 5:30 ଚୈତି ଜଣାରେ ପ୍ରଚାର କରିବୁ ଲାଇଭ୍ ଫୋନ୍ ଇନ୍ କାର୍ଯ୍ୟକ୍ରମ ରେଡିଓ କେ ପାଚାରୁ। ବିଷୟ ରହିଛି ବର୍ଷାଦିନେ ମାଛ ପୋଖରୀର ଯତ୍ନ। ସମ୍ପର୍କ ସେତୁ ଏହି କାର୍ଯ୍ୟକ୍ରମ ରହିଛି ସନ୍ଧ୍ୟା 6:05। ଶ୍ରୀମଦ୍ ଭାଗବତ ଶୁଣିବେ 6:20। ଜନଜୀବନ ସମ୍ବାଦ ରିଲେ କରିବ ଆକାଶବାଣୀ କଟକ କେନ୍ଦ୍ରରୁ 6:55। କିଷାନବାଣୀ ଡାଏଲ୍ ଆଉଟ୍ କାର୍ଯ୍ୟକ୍ରମ 7:30। ଏଥିରେ ଶୁଣିବେ ଖରିଫ୍ ଧାନ ଫସଲରେ ରୋଗ ପୋକ ପରିଚାଳନା ସମ୍ପର୍କରେ। 8:00 ଶୁଣିବେ ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ମନ୍ କି ବାତ୍ କାର୍ଯ୍ୟକ୍ରମର ଓଡ଼ିଆ ଭାଷାନ୍ତରର ପୁନଃ ପ୍ରସାରଣ। ରିଲେ କରି ପ୍ରଚାର କରିବ ଆକାଶବାଣୀ କଟକ କେନ୍ଦ୍ରରୁ। ଆଜି 10:00 ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପବିତ୍ର ଘୋଷଯାତ୍ରା ଉପଲକ୍ଷେ ଶୁଣିବେ ଗୀତିନାଟ୍ୟ ଶ୍ରୀ ନୀଳ ମାଧବ, ରଚନା ଶରତ ଚନ୍ଦ୍ର ମୂଳିଆ, ପ୍ରଯୋଜନା ରମାପଦ ନନ୍ଦ। ରିଲେ କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ। ଏଥିଲା ଆମର ଆଜିର ସାନ୍ଧ୍ୟ ଅଧିବେଶନରେ ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମର ସୂଚନା। ଆକାଶବାଣୀ ଜୟପୁର। ସମୟ ଦିନ 2:47:20। ଏଇଠି ଶେଷ କରୁଛୁ ଆମର ମିଡିୟମ ୱେଭ୍ର ପ୍ରସାରଣ। ବର୍ତ୍ତମାନଠାରୁ ଆପଣମାନେ ଏଫ୍ଏମ୍ର 103.6 MHz ବିବିଧ ଭାରତୀର ପ୍ରସାରଣ ସେବା ଶୁଣିପାରିବେ। ପୁଣିଥରେ ଆପଣମାନଙ୍କ ସହ ଆମେ ସାକ୍ଷାତ କରିବୁ ଆଜି ଅପରାହ୍ନ 5:00 ଆମର ସାନ୍ଧ୍ୟ ଅଧିବେଶନରେ। ବର୍ତ୍ତମାନ ପାଇଁ ବିଦାୟ ଚାହୁଁଛୁ।

ସମୟ ଅପରାହ୍ନ 5:00। ଆରମ୍ଭ କରୁଛୁ ଆଜିର ଦ୍ୱିତୀୟ ଅଧିବେଶନ। କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି ମିଡିୟମ ୱେଭ୍‌ରେ 204.5 meter ତଥା 1467 kHz ଯୋଗେ, ଏଫ୍ଏମ୍ରେ 103.6 MHz ଯୋଗେ ଏବଂ ମୋବାଇଲ୍ ଫୋନ୍ର ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ ମାଧ୍ୟମରେ ଆକାଶବାଣୀ ଜୟପୁର କେନ୍ଦ୍ରର ସମସ୍ତ କାର୍ଯ୍ୟକ୍ରମ ଶୁଣିପାରୁଛନ୍ତି। ଅଧିବେଶନ ଆରମ୍ଭରେ ପ୍ରଚାର କରୁଛୁ ଯୁବଶ୍ରୋତାମାନଙ୍କ ପାଇଁ ପ୍ରିୟ କାର୍ଯ୍ୟକ୍ରମ ଯୁବବାଣୀ। ପ୍ରଯୋଜନା କରିଛନ୍ତି ମନୋଜ କୁମାର ପୂଜାରୀ, ଉପସ୍ଥାପନା କରିଛନ୍ତି ବର୍ଷାରାଣୀ ପଟ୍ଟନାୟକ ଏବଂ ସରୋଜିନୀ ମଣ୍ଡଳ।

0: ଜୀବନରେ ସଫଳ ହେବା ପାଇଁ କେବଳ ଭାଗ୍ୟ ଉପରେ ନିର୍ଭର କଲେ ହେବ ନାହିଁ, ନିୟମିତ ପରିଶ୍ରମ, ଧୈର୍ଯ୍ୟ ଏବଂ ନିଜ ଲକ୍ଷ୍ୟ ପ୍ରତି ଦୃଢ ବିଶ୍ୱାସ ହିଁ ସଫଳତାର ପ୍ରକୃତ ଚାବିକାଠି।
1: ହଁ ସାଥୀ, ଜୀବନରେ ସଫଳ ହେବା ପାଇଁ ପରିଶ୍ରମ କରିବା ସହିତ ଧୈର୍ଯ୍ୟ ଧରି ନିଜ ଲକ୍ଷ୍ୟରେ ପହଞ୍ଚିବା ପାଇଁ ଦୃଢ ବିଶ୍ୱାସ ରଖିବା ନିହାତି ଆବଶ୍ୟକ। ତେବେ ସାଥୀ, ଏହି ସୁନ୍ଦର ବିଚାର ସହିତ ଆରମ୍ଭ କରିବା ଆମର ଆଜିର କାର୍ଯ୍ୟକ୍ରମ। ଆଜିର ସୁରଭି କାର୍ଯ୍ୟକ୍ରମ ଉପସ୍ଥାପନା ଦାୟିତ୍ୱରେ ଅଛୁ ଆମେ ଦୁହେଁ, ମୁଁ ବର୍ଷାରାଣୀ ପଟ୍ଟନାୟକ
0: ଆଉ ମୁଁ ସରୋଜିନୀ ମଣ୍ଡଲ।
2: ନମସ୍କାର।

0: ପ୍ରଥମେ ଜାଣି ରଖିବା ସାଥୀ ଆଜି ଦିନର ବିଶେଷତ୍ୱ ସମ୍ପର୍କ। ଆଜି ହେଉଛି କାର୍ଗିଲ ବିଜୟ ଦିବସ। କାର୍ଗିଲ ବିଜୟ ଦିବସ ପ୍ରତି ବର୍ଷ ଜୁଲାଇ ମାସ 26 ତାରିଖରେ ପାଳନ କରାଯାଏ। 1999 ମସିହାରେ କାର୍ଗିଲ ଯୁଦ୍ଧରେ ଭାରତୀୟ ସେନା ବିଜୟ ଲାଭ କରିଥିଲା। ଏହି ଦିନ ଦେଶର ସୁରକ୍ଷା ପାଇଁ ନିଜ ପ୍ରାଣକୁ ବଳିଦାନ ଦେଇଥିବା ବୀର ଶହୀଦ ମାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବା ସହ ସେମାନଙ୍କ ସାହସ, ଦେଶପ୍ରେମ ଓ ତ୍ୟାଗକୁ ସ୍ମରଣ କରାଯାଏ। କାର୍ଗିଲ ବିଜୟ ଦିବସ ଆମକୁ ଶିଖାଏ ଯେ ଦେଶର ସୁରକ୍ଷା ଓ ସମ୍ମାନ ପାଇଁ ଆମ ବୀର ଯବାନମାନେ କେତେ ବଡ଼ ବଳିଦାନ ଦେଇଛନ୍ତି। ଏହି ଦିନକୁ ଦେଶପ୍ରେମ, କର୍ତ୍ତବ୍ୟବୋଧ ଓ ଜାତୀୟ ଏକତାର ଭାବନା ଭାବରେ ପାଳନ କରାଯାଏ। କାର୍ଗିଲ ଯୁଦ୍ଧ ଆମକୁ ଶିଖାଇଛି ଯେ ଦେଶର ସୁରକ୍ଷା ପାଇଁ ଆମର ସୈନିକମାନେ ନିଜ ଜୀବନକୁ ମଧ୍ୟ ବାଜି ଲଗାଇବାକୁ ପଛାନ୍ତି ନାହିଁ। କାର୍ଗିଲ ବୀରମାନଙ୍କଠାରୁ ଶୃଙ୍ଖଳା, ସତ୍ୟନିଷ୍ଠା, କର୍ତ୍ତବ୍ୟବୋଧ, ସାହସ ଓ ଦେଶପ୍ରେମର ଶିକ୍ଷା ନେବା ଉଚିତ। ଦେଶପ୍ରେମର ଅର୍ଥ ଯେ କେବଳ ସୀମାରେ ରହି ଯୁଦ୍ଧ କରିବା ନୁହେଁ, ଜଣେ ଭଲ ନାଗରିକ ହେବା ସହ ଦେଶର ସମସ୍ତ ନୀତି ନିୟମକୁ ପାଳନ କରିବା, ପରିବେଶ ସୁରକ୍ଷା କରିବା ସହ ସମାଜ ପ୍ରତି ଦାୟିତ୍ୱ ପାଳନ କରିବା ଏବଂ ନିଜ କାମକୁ ସଚ୍ଚୋଟ ଭାବରେ କରିବା, ଏହା ହିଁ ପ୍ରକୃତ ଦେଶ ସେବାର ଉଦାହରଣ। ଆମର ସୈନିକମାନେ ନିଜ ପରିବାରଠାରୁ ଦୂରରେ ରହି ଦିନ ରାତି ଦେଶର ସୀମାକୁ ସୁରକ୍ଷା ଦେଉଛନ୍ତି। ସେମାନଙ୍କ ତ୍ୟାଗ ପାଇଁ ଆଜି ଆମେ ନିରାପଦରେ ଘରେ ରହିପାରୁଛୁ। ତେଣୁ ପ୍ରତ୍ୟେକ ଭାରତୀୟଙ୍କ କର୍ତ୍ତବ୍ୟ ହେଉଛି ସେମାନଙ୍କୁ ସମ୍ମାନ କରିବା ଏବଂ ଶହୀଦ ପରିବାରଙ୍କ କୃତଜ୍ଞତା ପ୍ରକାଶ କରିବା। କାର୍ଗିଲ ବିଜୟ ଦିବସ କେବଳ ଇତିହାସର ଏକ ପୃଷ୍ଠା ନୁହେଁ, ଏହା ପ୍ରତ୍ୟେକ ଭାରତୀୟଙ୍କ ହୃଦୟରେ ଦେଶପ୍ରେମର ଅଗ୍ନି ପ୍ରଜ୍ୱଳିତ କରୁଥିବା ଏକ ପବିତ୍ର ଦିନ। ଏହି ଦିନ ଆମକୁ ମନେ ପକାଇ ଦିଏ ଯେ ସ୍ୱାଧୀନତା ଓ ସୁରକ୍ଷା ସହଜରେ ମିଳେ ନାହିଁ, ଏହା ପଛରେ ଅସଂଖ୍ୟ ବୀର ଶହୀଦଙ୍କ ବଳିଦାନ ରହିଛି।
1: ଦେଶପ୍ରେମ ଜାଗ୍ରତ କରିବାରେ କାର୍ଗିଲ ବିଜୟ ଦିବସର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଏହି ଦିବସ ଆମକୁ ଆମର ବୀର ସୈନିକମାନଙ୍କ ସାହସ, ତ୍ୟାଗ ସ୍ମରଣ କରାଏ। ବିଶେଷ କରି ଯୁବପିଢ଼ିଙ୍କ ମନରେ ଦେଶ ସେବା, ଶୃଙ୍ଖଳା ଓ ଜାତୀୟ ଏକତାର ଭାବନା ସୃଷ୍ଟି କରେ। ତେଣୁ କାର୍ଗିଲ ବିଜୟ ଦିବସ କେବଳ ଏକ ବିଜୟର ଉତ୍ସବ ନୁହେଁ, ବରଂ ଦେଶପ୍ରେମର ଏକ ଶକ୍ତିଶାଳୀ ପ୍ରେରଣା। ତେବେ ଚାଲନ୍ତୁ ସାଥୀ, କାର୍ଗିଲ ଦିବସ ବିଷୟରେ ଅନେକ କିଛି ଜାଣିବା ଏକ ସାକ୍ଷାତକାର ମାଧ୍ୟମରେ।
2: ସାର୍ ନମସ୍କାର।
3: ନମସ୍କାର ମ୍ୟାଡମ୍।
2: ଆପଣଙ୍କୁ ଆକାଶବାଣୀ ଜୟପୁରର ଯୁବବାଣୀ ବିଭାଗର ସୁରଭି କାର୍ଯ୍ୟକ୍ରମକୁ ବହୁତ ବହୁତ ସ୍ୱାଗତ ସାର୍।
3: ନମସ୍କାର ମ୍ୟାଡମ୍, ମୋ ନାଁ ହେଉଛି ନୃସିଂହ ପ୍ରସାଦ ରଥ। ମୁଁ BSFରେ 28 ବର୍ଷ ଚାକିରି କଲା ପରେ ବର୍ତ୍ତମାନ ସେବାନିବୃତ ହୋଇ ମୁଁ ନିଜ ଘରେ ରହୁଛି।
2: ସାର୍ ଆଜି ହେଉଛି କାର୍ଗିଲ ବିଜୟ ଦିବସ।
3: ହଁ ମ୍ୟାଡମ୍, ଆଜି କାର୍ଗିଲ ବିଜୟ ଦିବସ। ଯୋଉ କାର୍ଗିଲ ଯବାନ ଆମର କାର୍ଗିଲ ଅପରେସନ ବିଜୟଟା ସକ୍ସେସ ହେଇଥିଲା ଆଜି ଦିନ ହିଁ ହେଇଛି।
2: ଆଜ୍ଞା, ତ ସାର୍ ଆପଣଙ୍କ ମତରେ କାର୍ଗିଲ ବିଜୟ ଦିବସ କଣ ଆଉ ଏହାର ମହତ୍ଵ କଣ ସାର୍?
3: ଆଚ୍ଛା, ଆକ୍ଚୁଆଲି କାର୍ଗିଲ ଦିବସ ଯୋଉଟା କାର୍ଗିଲ ୱାର ଆମର ହେଇଥିଲା, ଯୋଉଟା କି ମୁଁ ନିଜେ ବି ଲଢିଛି, ମୁଁ ବି ସେଇ ଜାଗାରେ ତୈନାତ ଥିଲି। ହଁ, କାର୍ଗିଲ ଦିବସ ମାନେ ହଉଛି, ଦେଖନ୍ତୁ ଆମେ ଟିକେ ବ୍ୟାକଗ୍ରାଉଣ୍ଡକୁ ଯିବା, ତ 1972ରେ ସିମଲା ସମଝୋତା ହେଇଥିଲା ଭାରତ ପାକିସ୍ତାନ ମଧ୍ୟରେ, ଯାହାଦ୍ୱାରା ସେଠି ଗୋଟେ ଚୁକ୍ତି ହେଇଥିଲା ଯେତେବେଳେ ସର୍ଦ୍ଦି ସମୟ ଆସିବ, ମାନେ ବରିଫିଲା ସମୟ ଆସିବ, ଯେତେବେଳେ -10 ଡିଗ୍ରୀ ଯିବ ଟେମ୍ପରେଚର, ସେତେବେଳକୁ ଦୁଇ ପକ୍ଷର ସୈନ୍ୟ ପାହାଡ ଉପରୁ ନିଜ ନିଜ ଦେଶ ଭିତରକୁ ପଳେଇବେ। ସେତିକି ସମୟରେ କିଏ କାହାକୁ ଆଟାକ୍ କରିବେ ନାହିଁ କି କାହାର ଇଏରେ କିଛି ପ୍ରୋବ୍ଲେମ ନାହିଁ, ବୁଝିଲ?

0: ସେ ସମଝୋତା ହେଇଥିଲା 1972 ଚୁକ୍ତି ହେଇଥିଲା ଯାହାଦ୍ୱାରା ଯେତେବେଳେ ସର୍ଦ୍ଦି ସମୟ ହେଲା ଥଣ୍ଡା ସମୟ ଯେତେବେଳେ ହେଲା ନା ଠିକ ସେତେବେଳକୁ କଣ ହେଇଛି ଦୁଇ ପକ୍ଷର ସେନା କାଶ୍ମୀର ପାକିସ୍ତାନ ବାଲା ସେନା ପାକିସ୍ତାନକୁ ପଳେଇଲେ ତଳକୁ ଓହ୍ଲେ ପଡିଲେ ପାହାଡ ଉପରୁ ଭାରତୀୟ ସେନା ବି ତଳକୁ ଓହ୍ଲେ ଏତିକି ହଉଛି କିନ୍ତୁ ପାକିସ୍ତାନ ତ ପାକିସ୍ତାନ ନା ତାର ଅଭ୍ୟାସ ତ ବେଶୀ ଖରାପ ଯାହାଦ୍ୱାରା କି ସେ କଣ କଲା ପାଖାପାଖି ମାନେ ଏଇଟା ଶୁଣ ମେ 3 ତାରିଖର କଥା କହୁଛି ବକରବାଲ ଗୋଟେ ମାନେ ଯୋଉ ମେଣ୍ଢା ଚରିବା ଲୋକ ଯାହା ଉପରକୁ ଜାଣି ଧୀରେ ଧୀରେ ଯେତେବେଳେ ମାନେ ସର୍ଦ୍ଦି କମିଲା ନା ଟିକେ ଟିକେ ଗରମ ଆରମ୍ଭ ହେଲା ତ ମେଣ୍ଢା ଚରେଇବା ଲୋକ ଯାହାକୁ ବକରବାଲ ବୋଲି କହନ୍ତି ସେଠି ସେମାନେ କଣ କରିବାକୁ ଉପରକୁ ମେଣ୍ଢା ଚରେଇବାକୁ ଯେତେବେଳେ ଗଲେ ନା ବଡ ପଟକୁ ଦେଖିଲେ ଯେ ପାଖାପାଖି ଭାରତୀୟ ବଙ୍କର ଗୁଡାକ ଯୋଉ ଉପରେ ଅଛି ନା ଯେତେବେଳେ ପର୍ଯ୍ୟନ୍ତ ଭାରତ ସେନା ଚଢିନାହାନ୍ତି ଉପରେ ଆହୁରି ଯେହେତୁ ବରଫ ଅଛି ସେ ଉପରେ ବୋଲି ବରଫ ଟିକେ କମିଲେ ଚଢିବେ ଜୁନ ମାସ ସେତେବେଳକୁ ସେମାନେ କଣ କହୁଛନ୍ତି 5000 ପାଖାପାଖି ସିଭିଲ ଡ୍ରେସରେ ମାନେ ପଠାଣି ସୁଟ ଡ୍ରେସରେ ପାକିସ୍ତାନୀ ଡ୍ରେସରେ ମାନେ ତାଙ୍କର ସେନା ଗୁଡାକ ହତିଆର ଧରିକରି ସେଠି 5000 ପାଖାପାଖି ଅଛନ୍ତି ସେଠି ଉପରେ ଏଇଟା ହଉଛି ମେ 3 ତାରିଖର ଏଇଟା ଆସିକିନା ଆମ ଯେତେବେଳେ ଆମର ସୈନ୍ୟ ବାହିନୀକୁ ଯେତେବେଳେ କହିଲେ ମାନେ ତଳ ଯୁଦ୍ଧ ଆମର ଫୋର୍ସକୁ ଯେତେବେଳେ କହିଲେ ଆରେ ଏମିତି ତ ହବା କଥା ନାହିଁ ବୋଲି ସୌରଭ କାଲିଆ ଠିକ ସୌରଭ କାଲିଆ ସହିତ ପେଟ୍ରୋଲିଂ ପାର୍ଟି ଚେକ୍ କରି ଆମେ ପଠେଇଲେ କିନ୍ତୁ ତାଙ୍କର ଡେଡ୍ ବଡି ସହିତ କଣ ବ୍ୟବହାର ସେମାନେ ପାକିସ୍ତାନ ଲୋକ କଲେ କାହାକୁ ମଧ୍ୟ ବାପସ ଆସିବାକୁ ଦେଇନାହାନ୍ତି ବୁଝିଲେ ନା ତାପରେ ସେମାନଙ୍କ ସହିତ ଇଏ କରିକି ମାନେ ତାଙ୍କର ରାକ୍ଷି କାନ୍ଦି ମାନେ କହିବା କଥା ନାହିଁ ଅଗଚନୀୟ ଅତ୍ୟାଚାର ତାଙ୍କ ଡେଡ୍ ବଡି ମାନଙ୍କ ସହିତ ମଧ୍ୟ ସେମାନେ କରିଛନ୍ତି ତାପରେ ଇଣ୍ଡିଆନ ଆର୍ମି ଜାଣିଲା ପରେ ନେଇକି କଣ କଲେ କି ମାନେ କାରଗିଲ ୱାର୍ଟା ଆରମ୍ଭ ହେଲା ବୁଝିଲେ ସେତେବେଳକୁ କଣ କରିଛି ପାକିସ୍ତାନ ନା ମାନେ ପାଖାପାଖି ଆମର ବହୁତ ଗୁଡେ ପୋଷ୍ଟ ବଟାଲିକ ତାପରେ ଟାଇଗର ହିଲ ତାପରେ ଆହୁରି କେତେ ଗୁଡେ ପୋଷ୍ଟ ଗୁଡାକ ଅଛି ଆମ ଟେବୁଲ ଟପ୍ ଏମିତି ସବୁ କେତେ ଗୁଡେ ପୋଷ୍ଟ ଅଛି ଯୋଉଟା ହାଇଟ୍ ପୋଷ୍ଟ ଗୁଡାକ ପିକ୍ ପୋଷ୍ଟ ଗୁଡାକ ନାହିଁ ସେ ପୋଷ୍ଟ ଗୁଡାକ ପାଖାପାଖି ସବୁ ଯାକ 80 କିଲୋମିଟର ଏରିଆ ନା ସେ କଭର କରିଦେଇଛି ଅଲରେଡି ତାପରେ ସେ ଇଏଟା ନାହିଁ 5 ତାରିଖ ଦିନ ପେଟ୍ରୋଲିଂ ବାଲା ଯାଇଥିଲେ ମେ 5ର କଥା କହୁଛି ମୁଁ ଏଇଟା 99ର ହେଲା ଠିକ ଅଛି ତାପରେ ଆମର ଧୀରେ ଧୀରେ ଆମର କଣ କଲେ ସୈନିକକୁ ପଠେଇକି ଧୀରେ ଧୀରେ ଆମର ଯୁଦ୍ଧଟା ଷ୍ଟାର୍ଟ ହେଲା ବୁଝିଲେ ତାପରେ 10ରୁ 25 ତାରିଖ ପର୍ଯ୍ୟନ୍ତ ଭିତରେ ଆମର ଷ୍ଟାର୍ଟ ହେଲା ଧୀରେ ଧୀରେ ମେ ମାସରେ ବୁଝିଲେ ଆଉ ଏମିତି କରୁ ଆମର ସୈନ୍ୟ ଗୁଡାକ ଆମର ଯୋଉ ଯେତିକି ପୋଷ୍ଟ ଗୁଡାକ ପ୍ରାୟ କ୍ୟାପଚର କଲେ ଧୀରେ ଧୀରେ ବହୁତ ସୈନ୍ୟକୁ ତାଙ୍କୁ ମାରିଛନ୍ତି ଆଉ ସେତେବେଳକୁ ଆମର ୟୁନିଟ୍ ଥିଲା ଏଇଠି ଆମର ଦ୍ରାସ ପାଖରେ କାରଗିଲ ଠୁ 20 କିଲୋମିଟର ପଟୁ ଛନିକୁଣ୍ଡ ବୋଲି ସେଇ ଜାଗାରେ ଥିଲୁ ଆମେ ଥିଲୁ ବଗିଚା ପୋଷ୍ଟର ଆମର ହେଡକ୍ୱାର୍ଟର ଥିଲା ଛନିକୁଣ୍ଡ ବୁଝିଲେ ବଗିଚା ପୋଷ୍ଟରେ ଆମେ ରହୁଥିଲୁ ଆଉ ବଗିଚା ପୋଷ୍ଟରୁ ହଁ ଯେତିକି ଡେଡ୍ ବଡି ଯାକ ନାହିଁ ମାନେ ପାକିସ୍ତାନ ସୈନ୍ୟ ଆକ୍ଚୁଆଲି ସେମାନେ ସୈନ୍ୟ ନଥିଲେ ସେମାନେ ଥିଲେ ସବୁ ଆତଙ୍କବାଦୀ ବୁଝିଲ ଯାହାଦ୍ୱାରା ତାଙ୍କ ସୈନ୍ୟମାନଙ୍କୁ ଯେତେବେଳେ ତାଙ୍କର ଡେଡ୍ ବଡି ତାଙ୍କୁ ମାରିଲା ପରେ ଯୋଉ ଡେଡ୍ ବଡିଟା ଥିଲା ତାଙ୍କ ହେଣ୍ଡଓଭର କରାଯାଏ ବାକି ଏଇଟା ରେସ୍ପେକ୍ଟରେ ଯେକୌଣସି ଦେଶରେ ଯେତେବେଳେ ଯୁଦ୍ଧ ହୁଏ ତାଙ୍କର ସୈନ୍ୟ ଯଦି ଆମର ପଟେ ମରିଗଲେ ଆମ ସୈନ୍ୟ ତାଙ୍କ ପଟେ ମରିଗଲେ ନା ବିଲକୁଲ ରେସ୍ପେକ୍ଟରେ ତାଙ୍କର ଡେଡ୍ ବଡିକୁ ହେଣ୍ଡଓଭର କରାଯାଏ ସେଇ ଦେଶକୁ ଯେତେବେଳେ ଆମ ମୋ ନିଜ ଆଖିରେ ମୁଁ ଦେଖିଛି ଯେତେବେଳେ ଆମେ ହେଣ୍ଡଓଭର ମଧ୍ୟ କଲୁ ନା ତାଙ୍କୁ ସୈନିକ ବୋଲିକରି ଦେଲାରୁ ସେମାନେ ନେଲେ ନାହିଁ ସେ ଡେଡ୍ ବଡିକୁ ବୁଝିଲା ମାନେ ତାଙ୍କର ସୈନିକ ମାନଙ୍କର ଡେଡ୍ ବଡିକୁ ସେମାନେ ରିସିଭ କରିବା ପାଇଁ ମାନିଲେ ନାହିଁ ଏଇଟା ଆମର ସୈନିକ ନେବେ ବୋଲି ଯାହାଦ୍ୱାରା କି ତାଙ୍କୁ ଆମେ ପୁରା ସମ୍ମାନ ସହକାରେ ଏଠି ଆମେ ତାଙ୍କର ଅନ୍ତିମ ସଂସ୍କାର କରିଛୁ ତାପରେ ସେ ଯୁଦ୍ଧଟା ଚାଲିଲା ଯୁଦ୍ଧ ଚାଲୁ ଚାଲୁ ନେଇକି ଜୁଲାଇ ମାସର 10 ତାରିଖ ନା 11 ତାରିଖ ଆଡକୁ ଧୀରେ ଧୀରେ ମାନେ ଆମେରିକାକୁ ସେତେବେଳକୁ ଆମ ପ୍ରଧାନମନ୍ତ୍ରୀ ଥିଲେ ଅଟଳ ବିହାରୀ ବାଜପେୟୀ ଠିକ ଅଛି ଆଉ ତାଙ୍କର ଇଏ ପ୍ରଧାନମନ୍ତ୍ରୀ ନବାବ ସରିଫ ଠିକ ଅଛି ସେତେବେଳକୁ ତାପରେ କଣ କଲେ କି ଆଙ୍କ ମାନେ ଯେତେବେଳେ ଯୁଦ୍ଧରେ ପାରିଲେ ନାହିଁ ପାକିସ୍ତାନୀ ଲୋକ ସେ କଣ କଲେ ବିଦେଶ ଦୌରରେ ଯାଇକି ଅନ୍ୟ ଲୋକଠୁ ହେଲ୍ପ ଆଣିବା ପାଇଁ ଚେଷ୍ଟା କଲେ କୋଉଠିକି ଆମର ଆମେରିକା ଫାମେରିକା ଏମିତି ହେଇଯିବେ ବୁଝିଲେ ତ ସେତେବେଳକୁ ଆମେରିକା କଣ କହିଲା ଇଏ ଦେଶ ଯୁଦ୍ଧ ମିଳିତ ଜାତିସଂଘ କହିଲେ ତମେ ବିଲକୁଲ ଜଲ୍ଦି ତମେ ତମର ସୈନ୍ୟକୁ କାରଗିଲ ପାହାଡରୁ ୱିଡ୍ର କର ତାପରେ ଏମାନେ ଜୁଲାଇ ମାସର 10 ତାରିଖ ନା 11 ତାରିଖରୁ ଧୀରେ ଧୀରେ ତାଙ୍କୁ ମାନେ ୱିଡ୍ର କଲେ ବୁଝିଲେ ଆଉ ତାପରେ ୱିଡ୍ର କଲା ପରେ ଆମର ଇଏ ହେଲା ତାପରେ ସବୁ ଟୋଟାଲ ଫାଇନାଲ ହେଲା ବେଳକୁ 26 ତାରିଖ ହେଇଯାଇଥିଲା ଆଉ ସେଦିନ ହିଁ ଆମର ଡିକ୍ଲେୟାର ହେଇଥିଲା ଲାଷ୍ଟ ଅପରେସନ ବିଜୟ ସକ୍ସେସ ହେଇଥିଲା
1: ବୀର ଶହୀଦ ମାନଙ୍କ ତ୍ୟାଗରୁ ଆଜିର ଯୁବପିଢି କଣ ଶିଖିବା ଦରକାର ସାର୍
0: ଯୁବପିଢି ଏଇଟା ଶିଖିବା କଥା ବଡ ମୁସ୍କିଲରେ ଆମର ଦେଶକୁ ବଞ୍ଚେଇଛନ୍ତି ପୁରୁଣା ସୈନିକ ଗୁଡା ଆଜି ଦୁନିଆରେ ତ ଯୁବପିଢି ମାନେ ଆର୍ମି କି ମାନେ ଫୋର୍ସରେ ଯିବା ପାଇଁ ବିଲକୁଲ ଚାହୁଁନାହାନ୍ତି କାହିଁକି ଆମର ଯୁବପିଢି ହେଇଗଲା ଆରାମ ପ୍ରସ୍ତ ସେମାନେ ଚାହୁଁଛନ୍ତି ଯେ କମ କଷ୍ଟରେ ଆମେ ରହିବୁ ଆମେ ଫାଲତୁ ଦୁନିଆଦାରୀ କିଛି ମତଲବ ନାହିଁ ମାନେ ଭବିଷ୍ୟତ ବିଷୟରେ ଚିନ୍ତା ହିଁ ନାହିଁ ସେଥିପାଇଁ ମୁଁ ଯୁବପିଢି କହିବା କଥା ଯେ ଏତେ କମଜୋର ହେଇଗଲେ କାଲି ଅନ୍ୟ ଦେଶରେ ଆସିକିରି ଆଟାକ୍ କରିବୁ କିଏ କାହିଁକି ପାକିସ୍ତାନୀ ଆଟାକ୍ କରିଦେବୁ କେତେବେଳେ ମଧ୍ୟ କିନ୍ତୁ ପାକିସ୍ତାନର ଯେତେବେଳେ ଗୋଟେ ପିଲା ଜନ୍ମ ହେଲା ନା ତାକୁ ଗୁଳି ଫାଷ୍ଟ ତାଙ୍କୁ ମାନେ ଗୁଳି ଚଳାଇବା ଫାଷ୍ଟ ଶିଖାନ୍ତି

0: ସେଠି ଆମର ଯେମିତି ବନ୍ଧୁକର ରୁଲ୍ ରେଗୁଲେସନ ଏଇଠି ଅଛି ନା, ସେଠି ସେମିତି ରୁଲ୍ ରେଗୁଲେସନ ନାହିଁ ସେତେ, ବୁଝିଲ? ବନ୍ଧୁକ ରଖିବାର ରେଷ୍ଟ୍ରିକ୍ଟେଡ୍ ଏମିତି ସେମିତି କିଛି ନାହିଁ। ଯିଏ ଯୋଉଠି ମାନେ ଗିଫ୍ଟ ପ୍ରତି ଦିଅନ୍ତି ବାହାଘର ଫାହାଘରେ ନା, ବନ୍ଧୁକ ଗୁଡାକ ଦିଅନ୍ତି, ଭଲ ଭଲ ବନ୍ଧୁକ ଗୁଡାକ, ତ ସେମାନେ କଣ କରନ୍ତି, ସେମାନେ ଚେଷ୍ଟା କରୁଛନ୍ତି ଯେ କେମିତି ଆମର ଦେଶକୁ ବଞ୍ଚେଇକି ରଖିବ। ଆଉ ସେଥିପାଇଁ ସେମାନେ ପିଲାବେଳରୁ ସେମାନେ ଶିଖାନ୍ତି ତମକୁ ଯୁଦ୍ଧ କରିବାର, ଗୁଳି କରିବାର, ଏସବୁ। ସେଇ ହିସାବରେ ଆମର ଯୁବପିଢ଼ିକି ମୁଁ କହିବା କଥା ଯେ ଆମର ଦେଶକୁ ବଞ୍ଚେଇବା ଅଛି ବୋଲେ ଦେଶ ପ୍ରତି ଟିକେ ଆତ୍ମୀୟତା ଆସିବା ଦରକାର। ଆଉ ଯାହାଦ୍ୱାରା କି ଆଜିଠୁ ଏମାନେ ଯେ ଚେଷ୍ଟା କରିବେ ଆର୍ମି BSF ରେ ଖୁସିରେ ଯିବା କଥା, ଯାଇକରି ଦେଶକୁ ବିଷୟରେ ଜାଣିବା କଥା, ଚାରିପଟେ ଯାଇକରି ତାପରେ ଦେଖିକରି ସବୁ ଜିନିଷ ଦେଶକୁ ବଞ୍ଚେଇବା ପାଇଁ ଚେଷ୍ଟା କରିବେ। ମୋର ଆହ୍ୱାନ ଏଇଟା ଯେ ସେମାନେ ଆଜି ଡେଟ୍ରେ ଆର୍ମିକୁ ଲାଇକ୍ କରନ୍ତୁ, ଆର୍ମି ଜବ୍ରେ ଯିବା ପାଇଁ ଚେଷ୍ଟା କରନ୍ତୁ। ଅନ୍ୟ ଧନ୍ଦା ବେଶୀ ଇଣ୍ଟରନେଟ୍ ଯୋଉ ବାହାରିବା ଦିନକୁ ନା ଆମର ଯୁବପିଢ଼ି ବେଶୀ ଖରାପ ହେଲାଣି, ସେଥିପାଇଁ ସେମାନଙ୍କୁ ମୋର ଏଇଟା ହିଁ ଆହ୍ୱାନ ଯେ ଫାଲତୁ ଧନ୍ଦା ଛାଡିକି ନା ଦେଶ ପ୍ରତି ଟିକେ ଧ୍ୟାନ ଦେବା ଦରକାର, ଆର୍ମି BSF ଯାଇକି ଦେଶକୁ ବଞ୍ଚେଇବା ଦରକାର।
1: ଆଚ୍ଛା ସାର୍, ଆପଣ କହିଲେ କି ଆଜିର ଯୁବପିଢ଼ି ଆର୍ମି ପାଇଁ ଇଣ୍ଟରେଷ୍ଟ ନେଉନାହାନ୍ତି, ତାହେଲେ କଣ ସାର୍ କେବଳ ଆର୍ମିରେ ରହିକି ହିଁ ଦେଶର ଉନ୍ନତିରେ ଆଉ ଦେଶର ସେବାରେ ଅବଦାନ ରଖିପାରିବେ, ନା ସେନାରେ ଯୋଗ ନ ଦେଇ ସେମାନେ କିପରି ଦେଶରେ ଉନ୍ନତି ଆଉ ସେବାରେ ଅବଦାନ ରଖିବେ, ଟିକେ ସେମାନଙ୍କୁ ଏ ବିଷୟରେ ଜଣେଇ ଦିଅନ୍ତୁ ସାର।
0: ଦେଶର ଅବଦାନ କରିବା ପାଇଁ ଜରୁରୀ ନାହିଁ ଯେ ଆର୍ମି ଯିବା ପାଇଁ, ଯଦି ନ ଯାଇକି ଆର୍ମିରେ ନ ଯାଇକିରି ବି ନିଜର ବିଜ୍ଞାନ ବିଷୟରେ ଅନ୍ୟାନ୍ୟ ଜିନିଷରେ ଯେତିକି ଆମର ଦେଶକୁ କେମିତି ଉନ୍ନତି କରାଯିବ, ଦେଶର ଅର୍ଥନୈତିକ କେମିତି ବାହାରିବ, ତାପରେ ଅନୁସନ୍ଧାନ ମୂଳକ ଜିନିଷ ଗୁଡାକ ଏସବୁ ଯାକ ସାଇଣ୍ଟିଷ୍ଟ ହେଇକି ବି ଦେଶର ଭଲ ଭଲ ଜିନିଷ ଯାକ କାଢିବା, ଯୋଉ ଜିନିଷ ଅନ୍ୟ ଦେଶରେ ନାହିଁ, ଏବେ କେତେ ଗୁଡ଼ାଏ ଫିସାଇଲ୍ ଫିସାଇଲ୍ ଆମେ ବାହାର ଦେଶରେ କିଣିବାକୁ ପଡୁଛି, ଆମର ଦେଶରେ ଯଦି ଆମର ପିଲାମାନେ ଗୁଡାକ ଯଦି ଭଲ ବୈଜ୍ଞାନିକ ହେଇକି ଗବେଷଣା କରି ଭଲ ଭଲ ଜିନିଷ ଯଦି ସେମାନେ ଉଦ୍ଭାବନ କରନ୍ତେ, ତାହେଲେ ଅନ୍ୟ ଦେଶରେ କିଣିବା ଦରକାର ନଥାନ୍ତା ନା ଆମକୁ। ସେଥିପାଇଁ ଯୁବପିଢ଼ିକି ଏସବୁ ବିଷୟରେ ଟିକେ ଧ୍ୟାନ ଦେବା କଥା, ଭବିଷ୍ୟତ ଦେଶର ଭବିଷ୍ୟତକୁ ବଞ୍ଚେଇବା ପାଇଁ କାମ କରିବା ଦରକାର।
1: ଆଜ୍ଞା, ତାହେଲେ ସାର୍ ଆପଣ ଜଣେ ଆର୍ମି ଅଫିସର, ତ ଆର୍ମି ହେବା ପାଇଁ ଆପଣ କୋଉଠୁ ପ୍ରେରଣା ପାଇଥିଲେ?
0: ପ୍ରେରଣା ମୁଁ ଆକ୍ଚୁଆଲି ଛୋଟବେଳରୁ ମୁଁ NCC ବି ଥିଲି, ହାଇସ୍କୁଲରେ ବି ଥିଲି NCC ରେ, ତାପରେ କଲେଜରେ ପଢିଲା ବେଳକୁ ନରପୁର କଲେଜରେ NCC ରେ ମୁଁ ଥିଲି, କ୍ୟାମ୍ପ ଫ୍ୟାମ୍ପ ଯାଇଛି। ତାପରେ ମତେ ଆଗରୁ ବି ମତେ ସଉକ ଥିଲା ଯେ ଆର୍ମି ଯିବି, ଦେଶକୁ ଦେଖିବି, ବର୍ଡର ଦେଖିବି କେମିତି ଇଏ କରନ୍ତି, କେମିତି ଦେଶକୁ ସେବା କରିବି। ଏବେ ମଧ୍ୟ ଯଦି ମଧ୍ୟରେ ଦେଶାତ୍ମ ଏଇ ଯୋଉ ଆମର ରାଷ୍ଟ୍ରୀୟ ଗୀତ ଯଦି ବାଜିଲା ମୋର ଦେହର ଲୋମ ଟାଙ୍କୁରି ଉଠେ ମୋର ଏବେ ମଧ୍ୟ।
1: ଆଚ୍ଛା ସାର୍, ଜଣେ ସୈନିକ ହିସାବରେ ସୈନିକଙ୍କ ଜୀବନରେ ସବୁଠାରୁ କଠିନ ଚ୍ୟାଲେଞ୍ଜ କଣ?
0: ସୈନିକ ଜୀବନରେ ଯିବା ସମୟ ଠୁ ହିଁ ଚ୍ୟାଲେଞ୍ଜ, ଆସିବା ପର୍ଯ୍ୟନ୍ତ ତାର ମାନେ ଚାକିରି କରିବା ସମୟ ସବୁ ଜାଗା ଚ୍ୟାଲେଞ୍ଜ, ସବୁ ଜାଗାରେ ଚ୍ୟାଲେଞ୍ଜ। ଖାଇବାଟା ଠିକ ଟାଇମ୍ ରେ ମିଳିବନି, ଭୋକ ଠିକ ନାହିଁ, ନିଦ ତ କିଛି ଗ୍ୟାରେଣ୍ଟି ଏକା ନାହିଁ, ଆଉ ସବୁ ଜାଗାରେ ପରିସ୍ଥିତି ଖରାପ ରହେ, ଯେତେବେଳେ ମଧ୍ୟ ପରିସ୍ଥିତି ଭଲ ବୋଲି ଭାବୁନି। ଦିନକୁ ସିଏ 16 ଘଣ୍ଟା ବର୍ଡର ରେ ବିତେ, ଯଦି ଗୋଟେ ସୈନିକ ଯଦି ଡ୍ୟୁଟିରେ ରହୁଛି, ମୁଁ ନିଜର କଥା ମୁଁ କହୁଛି, ମୁଁ ବର୍ଡର ସିକ୍ୟୁରିଟି ଫୋର୍ସ ଥିଲି ନା, ବାଂଲାଦେଶ ବର୍ଡର ପାକିସ୍ତାନ ବର୍ଡର ରେ LOC ରେ ମୁଁ ଡ୍ୟୁଟି ଦେଇଛି, 8 ଘଣ୍ଟା ତ ନାହିଁ ମାନେ ରେଷ୍ଟ କରିବ, ରେଷ୍ଟ ମାନେ କଣ ଅନ୍ୟାନ୍ୟ କାମ କରିବ, ସେ ଭିତରେ କ୍ୟାମ୍ପ ମେଣ୍ଟେନାନ୍ସ ସବୁ ଯାହା କରି 4 ଘଣ୍ଟା 5 ଘଣ୍ଟା ଶୋଇବାକୁ ମିଳିବ ବେଶୀ ବଡ ମୁସ୍କିଲରେ, ବାକି 16 ଘଣ୍ଟା ସେ ବର୍ଡର ରେ ବିତେଇବ, ବୁଝିଲେ? ବର୍ଡର ଲାଇଫ କେତେବେଳେ କଣ କିଛି ଗ୍ୟାରେଣ୍ଟି ନାହିଁ, ତାପରେ ଯିବା ଆସିବା କିଛି ସୁବିଧା ନାହିଁ, ଚାଲିକରି କମସେ କମ 5 କିଲୋମିଟର 7 କିଲୋମିଟର ମାନେ ଏତେ ଏତେ ଗରମ ଥିବ, ରାଜସ୍ଥାନର କଥା ମୁଁ କହୁଛି, ବାଲିରେ ଗୁଡ ପକେଇଲେ ନା ପୁରା ବାଲି ଭିତରେ ଗୁଡଟା ପହଞ୍ଚିଯାଉଛି, ବୁଝିଲେ? ସେମିତିରେ 5 କିଲୋମିଟର ଖରାରେ ଚାଲିକରି ଆସିବାକୁ ପଡିବ, ଯିବାକୁ ପଡିବ, କାଶ୍ମୀରରେ ବରଫ ସମୟରେ ଯିବାକୁ ଆସିବାକୁ ପଡେ, ସୁବିଧା କୌଣସି ଜିନିଷ ନାହିଁ, ବୁଝିଲେ? ଏତେ ସୁବିଧା ନାହିଁ ଯେ କି ଆମେ ଯାଇକି ଆମକୁ ରଖିଦେବି କି ଆମ ଗାଡି ଅଛି ନେଇ ଛାଡ଼ିଦେବେ, ଯେମିତି ଅଫିସର ମାନେ ଯେମିତି ଯାଆନ୍ତି ଅନ୍ୟ ଡିପାର୍ଟମେଣ୍ଟ ଗୁଡା, ସେମିତି କିଛି ସୁବିଧା ନାହିଁ। ଆସିଲା ବେଳକୁ ଖାଇବାକୁ ମଧ୍ୟ ମିଳିବ ନ ମିଳିବ କିଛି ଗ୍ୟାରେଣ୍ଟି ନାହିଁ, ଥରେ ଥରେ ଏମିତି ସିଚୁଏସନ୍ ରନ୍ଧା ହେଇଯାଇଥିବ, କିନ୍ତୁ ସେତେବେଳେ କଣ ଗୋଟେ ପ୍ରୋବ୍ଲେମ ଆସିବ, ଯିବାକୁ ପଡିବ, ଖାଇବା ଛାଡିକି ବି ଯିବାକୁ ପଡିବ, ଯିବ ଯେ କିଛି ଗ୍ୟାରେଣ୍ଟି ନାହିଁ, 2 ଘଣ୍ଟା 4 ଘଣ୍ଟା ନାହିଁ, 24 ଘଣ୍ଟା ପରେ ଏମିତି ଆସିବ। ସେଥିପାଇଁ ସବୁ ଜାଗାରେ ହିଁ ଚ୍ୟାଲେଞ୍ଜ, କିନ୍ତୁ ମଜା ଲାଗେ ମତେ, ମୁଁ ବହୁତ ଖୁସିରେ ମୁଁ ଆର୍ମି ଲାଇଫ ମୁଁ ବିତେଇଛି, ମୁଁ କେବେ ଦୁଃଖେଇନି, ବହୁତ ମଜା ଲାଗେ। ଯୋଉ ଜିନିଷଟା ସବୁ ଜାଗାରେ ଗଲେ ପ୍ରେଷ୍ଟିଜ ବି ମିଳିବ, ସବୁ ଜାଗାରେ ଗଲେ ତମକୁ ହେଲ୍ପ ମଧ୍ୟ କରିବି।
1: ଆଚ୍ଛା ସାର୍, ଦେଶର ସୁରକ୍ଷା ସମୟରେ ଯେତେବେଳେ ଆପଣ ସୀମାରେ କାର୍ଯ୍ୟ କରୁଥିଲେ, ତ ସେ ସମୟରେ ଆପଣଙ୍କର ସବୁଠୁ ବଡ ପ୍ରେରଣା କଣ ଥିଲା ସାର୍?
0: ପ୍ରେରଣା ଏଇଟା ଥିଲା ଯେ ଆମର ଦେଶର ମାଟିକୁ କିଏ ଛୁଇଁ ନପାରୁ, ଆମର ଦେଶକୁ କିଏ ଆଙ୍ଗୁଠି ଗୋଟେ ଦେଖି ନେଇପାରୁ, ମାନେ ଯେମିତି ପାକିସ୍ତାନର ଲୋକ ମାନେ ସୈନିକ ଗୁଡାକ ତ ବେଶୀ ଖରାପ, ଆମର କେମିତି ଅର୍ଡର ନଥିବ ଯେ କାହା ସହିତ ପାଲଟି କଥା ହବା ପାଇଁ, କିନ୍ତୁ ତାଙ୍କର ସୈନିକ ଗୁଡାକ ଲାଗୁଥିବେ ମାନେ ମନେ କଥା ବି କହିବେ, ବୁଝିଲ ନା? ମୁଁ ନିଜେ ଶୁଣିଛି ପାକିସ୍ତାନ ବର୍ଡର କଥା କହୁଛି, ଜାମ୍ମୁରେ ଥିଲା ବେଳକୁ ମନିଚ୍ଛା କଥା କହିବେ ଆସିକି, କିନ୍ତୁ ଆମର କିଛି ଅର୍ଡର ନଥିବ, କିନ୍ତୁ ଆମର ମେନ୍ ମତଲବ ଏଇଟା ଥିବ ଯେ ଆମର ଦେଶର ପ୍ରତି କିଏ ଆଙ୍ଗୁଠି ନ ଦେଖ, ଆମ ଦେଶର ଭିତରକୁ ଗୋଟେ ପାଦ ମଧ୍ୟ ସେ କିଏ ପକେଇ ନପାରୁ, ଏଇଟା ଆମର ମେନ୍ ଜିନିଷ।
1: ଆପଣ ଜଣେ ସୈନିକ ହିସାବରେ ପରିବାରକୁ ଆଉ ଦେଶକୁ କେମିତି ଦୁଇଟା ଯାକ ସନ୍ତୁଳନ ରକ୍ଷା କରିପାରୁଥିଲେ ସାର୍?
0: ସନ୍ତୁଳନ ତ ପରିବାର ସନ୍ତୁଳନ ତ ଠିକ ହେଇପାରୁନଥିଲା, ଯେମିତି କାହାର ବାହାଘର କଣ ମ୍ୟାରେଜ ହେଲା, ସେ ସମୟରେ ଟାଇମ ଛୁଟି ମଧ୍ୟ ମିଳେନା ଫୋର୍ସରେ, ତାଙ୍କ

0: ଆଚ୍ଛା ଆସିଲା ବେଳକୁ ମାନେ ଏମିତି ସିଚୁଏସନ୍ ହବ କି ଅଧା ମାନେ ବହୁତ ଥର ଆମେ ବିନା ରିଜର୍ଭେସନ୍ ରେ ତମ ହିସାବ ଲଗ କାଶ୍ମୀରରୁ ମାନେ ଶ୍ରୀନଗରରୁ ଆସିବୁ ଜାମ୍ମୁ, ଜାମ୍ମୁ ଆସିଲା ପରେ ଜାମ୍ମୁରୁ କମ୍ ସେ କମ୍ 3 ଦିନ ଲାଗିବ ଆମର ଓଡ଼ିଶା ମାନେ ଜୟପୁର ଏଠି ବରିଗୁମା ପହଞ୍ଚିବା ପାଇଁ 3 ଦିନ ବିନା ରିଜର୍ଭେସନ୍ ରେ ଆସିବ ଜାଣିଛ, ଆସି ଗୁଡାକ ଲାଲ ଲାଲ ହେଇଯାଇଥିବ ଏମିତି ମାନେ ସେଇ ହିସାବରେ ଘରର କୌଣସି କାମ ସେଥିରେ ଧ୍ୟାନ ଦେବେ, କେବେ ଆଟେଣ୍ଡ କରିଦେଲେ ତ ଠିକ କଥା, ନହେଲେ କୌଣସି ମାନେ ଯେମିତି ପର୍ବପର୍ବାଣି କୌଣସି ଜିନିଷ ମିଳିପାରିବନି, ଘର ସୁବିଧା ଅସୁବିଧା ମିଶାବେ ହବନି ଏମିତି, ସେଥିପାଇଁ ମ୍ୟାନେଜ୍ କରିବାକୁ ପଡେ, ଘର ପରିବାର ଲୋକ ବି ଟିକେ କଷ୍ଟରେ ରୁହନ୍ତି ସେ ସମୟରେ।
1: ତ ପ୍ରଥମେ ଯେତେବେଳେ ଆପଣ ଆର୍ମିରେ ଜଏନ୍ ହେଲେ ସେତେବେଳେ ଆପଣଙ୍କୁ କଣ କଣ ସବୁ ମାନେ ସାମ୍ନା କରିବାକୁ ପଡିଥିଲା ସାର?
0: ହଁ, ଫାର୍ଷ୍ଟରେ ମୁଁ ଜଏନ୍ ଯେତେବେଳେ ହେଲି, ମୁଁ ଜଏନ୍ ହେଲି ମାଲଦା ବୋଲିକି ଗୋଟେ ଜାଗା ଅଛି ୱେଷ୍ଟ ବେଙ୍ଗଲରେ, ସେ ଜାଗାରେ ମୁଁ ଫାର୍ଷ୍ଟ ଯାଇକି ଜଏନ୍ କଲି। ତାପରେ ସେଠୁ ପହଞ୍ଚିଲା ପରେ ସେମାନେ ଟ୍ରେନିଂ ବି ପଠେଇଲେ ଆମକୁ ଶ୍ରୀନଗର।
1: ଆଚ୍ଛା,
0: ଶ୍ରୀନଗର ଗଲା ବେଳକୁ ଫାର୍ଷ୍ଟ ଦିଲ୍ଲୀ ଗଲୁ, ଦିଲ୍ଲୀରେ ଅଲହିକି ଆଉ ଗୋଟେ ଟ୍ରେନ୍ ଚେଞ୍ଜ କରି ଜାମ୍ମୁ ଗଲୁ, ଜାମ୍ମୁରେ ରହିଲୁ, ଜାମ୍ମୁରୁ ପୁଣି ଇଏ ବର୍ଫିଲି ପାହାଡ ଉପରେ ଗଲୁ, ଗୋଟେ ରାତି ଆମ ବର୍ଫ ଭିତରେ ଥଣ୍ଡାରେ ରହିବାକୁ ପଡୁଛି ଆମକୁ, ମଝିରେ ରାସ୍ତାରେ ଯିବାକୁ ଦେଲେ ନାହିଁ, ଆମର ପାଖରେ କିଛି ପୋଷାକ ପତ୍ର କିଛି ନଥିଲା, କମଳ ଫମଳ କିଛି ସୁବିଧା ନଥିଲା, ଏପ୍ରିଲ ମାସରେ କଥା କହୁଛି ମୁଁ, ଏପ୍ରିଲ ମାସରେ ଏମିତି ଥଣ୍ଡାରେ ରାତି ଯାକ ବସିକରି ଆମେ ରହିଲୁ 41 ଜଣ ପିଲା। ତା ପର ଦିନ ଯାଇକି ସନ୍ଧ୍ୟାବେଳକୁ ଆମେ ପହଞ୍ଚିଲୁ ଇଏରେ କ୍ୟାମ୍ପରେ, କ୍ୟାମ୍ପରେ ଟ୍ରେନିଂ ସେଣ୍ଟର ପହଞ୍ଚିଲା ପରେ ଆମକୁ କମଳ ଫମ୍ବଳ ଦେଲେ, ସେଠି ଆମେ ରହିଲୁ। ଆଉ ସେଠି ଏମିତି ସିଚୁଏସନ୍ ଥିଲା କାଶ୍ମୀରରେ, ଟ୍ରେନିଂ ସେଣ୍ଟରରେ ବି କଷ୍ଟରେ ହିଁ ବଢେଇବା ପାଇଁ ଚେଷ୍ଟା କରନ୍ତି, ମାନେ ଯେମିତି ଆମେ ଗହମକୁ ପେଶି କରି ତାକୁ ଅଟା ବନାଉ, ଅଟା ବନେଇଲା ପରେ ପାଣି ପକେଇକି ତାକୁ ଚକଟିକି ତାପରେ ତାବାରେ ଶିଖିକି ଯୋଉ ରୁଟି ବନାଉ ସେମିତି ବନାନ୍ତି ଗୋଟେ ସୈନିକକୁ, ସେମାନେ ବୁଝିଲେ ଖାଇବାରେ ବି ଅସୁବିଧା କରନ୍ତି, ମାନେ ସେଟା ଗୋଟେ ଟାଇପ୍ ଅଫ୍ ଟ୍ରେନିଂ।
1: ସାର୍, ଯେତେବେଳେ ଆପଣ କାର୍ଯ୍ୟରତ ଥିଲେ ଏମିତି ଗୋଟେ ଯୁଦ୍ଧ ସମୟରେ କେବେ ମନକୁ ଆସିନି ନା ଆଉ କରିବିନି, ଘରକୁ ଫେରିଯିବି, ଘରେ ଟିକେ ଶାନ୍ତିରେ ରହିବି?
0: ନାଇଁ, ବିଲକୁଲ ନାଇଁ, ସେମିତି ମନୋଭାବ ତ କେବେ ମଧ୍ୟ ମୋର ଆସେନି। କାର୍ଗିଲ ୱାର୍ରେ ବି ଥିଲେ, ଏତେ ଅସୁବିଧା ଥିଲେ କେବେ ମନୋଭାବ, କାହିଁକି ବୋଲେ ସେଠି ଗଲେ ଗୋଟେ ଏକଜୁଟ ଆସେ, ସେଠି ମନୋଭାବ ଦେଶ ପ୍ରତି ପଳେଇ ଆସେ, ଘରେ ଥିଲେ ଲୋକଙ୍କୁ ଇଏ ଲାଗେ ଯେ ନାଇଁ ଯିବି ନାଇଁ କି କରିବି ନାଇଁ କି ଇଏ ଭଳିଆ ଲାଗେ, କିନ୍ତୁ ସେଠି ପହଞ୍ଚିଲା ପରେ ଏମିତି ଲାଗେ କି ଯେମିତିକି ନା ମୋର ଦେଶ ହିଁ ସବୁ କିଛି ଇଏ କରିକି ଯାହା ବି ହେଲେ ହେଲା ଏଠି ଆମର।
1: ତ ଘରକୁ ଏମିତି ଛୁଟିରେ ଆସିଲା ବେଳକୁ ତ ଲାଗିବ ନାଇଁ ଆଉ 4 ଦିନ ଛୁଟିଟା ମିଳିଥିଲା ଆଉ 4 ଦିନ
0: ସେଇଟା ଠିକ କଥା କହିଲେ, ଥରେ 15 ଦିନ ରହିକି ପଳେଇଲି ଏମିତି ଗୋଟେ କାମ ଥିଲା, ନାଇଁ ଥାଉ ଯାହା ହେଲେ ହବ ବୋଲି ଦେଖିବାକୁ ଯାଇକି ରହିଯାଇଥିଲି। ହଁ, ସେମିତି ଲାଗେ ମନ ତ ଇଏ ଲାଗେ, 4 ଦିନ କାହିଁକି ଆଉ 15 ଦିନ ରହିବି, ଆଉ ଟିକେ ଯାଇଥାନ୍ତୁ, ଗଲାବେଳେ ସବୁ ବର୍ଷ କାନ୍ଦିକି ଯାଏ ମୁଁ।
1: ଆଚ୍ଛା ସାର, ଆପଣଙ୍କ ହିସାବରେ ଜଣେ ଦେଶ ପ୍ରେମୀ କାହାକୁ କୁହାଯାଏ?
0: ଦେଶ ପ୍ରେମୀ ଜରୁରୀ ନାହିଁ ଯେ ଗୋଟେ ଆର୍ମି ଲୋକକୁ ହିଁ କହିବାକୁ ପଡିବ, ଯିଏକି ନିଜ ଦେଶ ପାଇଁ ଯାହାର ଆତ୍ମା କାନ୍ଦୁଥାଏ, ମାନେ କେମିତି କାନ୍ଦୁଥାଏ, ଯେମିତି ଦେଶର ଲୋକଙ୍କ ପ୍ରତି ବି କେତେ ଲୋକ ଅଛନ୍ତି, ଦେଖ ନିଜର ଭବିଷ୍ୟତ କଥା ଚିନ୍ତା କରି ନିଜ ପିଲା ଇଏ ପରିବାର କଥା ଛାଡିକି ବି ଦେଶର ଲୋକଙ୍କ ପ୍ରତି ସେମାନେ ଇଏ କରନ୍ତି, ଯେମିତି ଗରିବ ଲୋକଙ୍କୁ ପଢାନ୍ତି, ଲେଖାନ୍ତି, ଖାଇବାକୁ ଦିଅନ୍ତି, ବିକଳାଙ୍ଗ ପିଲାମାନଙ୍କୁ କେତେ ଲୋକ ଇଏ କରୁଛନ୍ତି, ସେମାନେ ବି ଦେଶ ପ୍ରେମୀ ବୋଲି ମାନିବାକୁ ପଡିବ। ସେମାନଙ୍କ ଯିଏ ଆତ୍ମୀୟତା ଯାହାର କି ଦେଶ ପ୍ରତି ଆତ୍ମୀୟତା, ଯାହାର ପ୍ରତି ଦେଶ ମାନେ ମନ ଆତ୍ମାଟା କାନ୍ଦେ ଯେମିତି ଦେଶ ପାଇଁ କିଛି କରିବି, ଦେଶର ଲୋକ ବି ଯେତିକି କରିବି, ତାକୁ ହିଁ ଦେଶ ପ୍ରେମୀ କୁହନ୍ତି।
1: ମାନେ ଶହୀଦ ହେଇଯାଇଛନ୍ତି, ସେମାନଙ୍କ ପରିବାର ପ୍ରତି ସମାଜର ଦାୟିତ୍ୱ କଣ ରହିବା ଦରକାର ସାର?
0: ହଁ, ଉଚିତ ସେଇଟା କି ଯେମିତି ସେମାନେ ଶହୀଦ ହେଇଯାଇଛନ୍ତି କାର୍ଗିଲ ୱାର୍ରେ ହଉ କି ଅନ୍ୟ ସମୟରେ ବି ଶହୀଦ ହେଇଛନ୍ତି, ଏବେ ମଧ୍ୟ ଦିନରେ ମଧ୍ୟ ଶହୀଦ ହଉଛନ୍ତି କେତେ ଲୋକ ଏଇ ଜାମ୍ମୁ ବର୍ଡର ଇଏରେ, ସେମାନଙ୍କ ପ୍ରତି ଦେଶର ସମସ୍ତେ ନାଗରିକ ପ୍ଲସ୍ ପ୍ରଶାସନ ସେମାନଙ୍କୁ ସବୁ ଜାଗାରେ ହେଲ୍ପ କରିବା ପାଇଁ ଆଗକୁ ଆସିବା ଦରକାର। ସେମାନଙ୍କର ପରିବାର ପ୍ରତି, ସେମାନେ ଦେଶକୁ ଛାଡି ପଳେଇଲେ ନା, ମାନେ ତାଙ୍କ ପରିବାରକୁ ଦେଶ ପ୍ରତି ଛାଡି ଦେଇକି ପଳେଇଲେ, ତ ସେଇ ହିସାବରେ ଯାହା ବି ସୁବିଧା ଅସୁବିଧା ଦେଶବାଲା ହେଲ୍ପ କରିବା ଦରକାର। କୌଣସି ବି ଲୋକ ଏମିତି ପରିବାର ମିଳୁଛି, ଆପଣ ହଉ କି କିଏ କିଏ ହଉ କି ମୁଁ ବି ହଉ, ସେମାନଙ୍କୁ ହେଲ୍ପ କରିବା ଦରକାର ସବୁ ଜାଗା।
1: ନିଶ୍ଚିନ୍ତ, କାର୍ଗିଲ ବିଜୟ ଦିବସ ଅବସରରେ ଦେଶବାସୀ ଆଉ ଆମ ଯୁବପିଢ଼ିଙ୍କ ପାଇଁ ଆପଣଙ୍କ ବାର୍ତ୍ତା କଣ ରହିବ?
0: ବାର୍ତ୍ତା ଏଇଟା ରହିବ, କିନ୍ତୁ ଦେଶର ମାନେ ଏବେ ପୃଥିବୀ ଭିତରେ ଏମିତି ସିଚୁଏସନ୍ ଆଣି କୋଉଠି କେତେବେଳେ ଯୁଦ୍ଧ ଲାଗୁଛି କଣ ହଉଛି କିଛି ଗ୍ୟାରେଣ୍ଟି ନାହିଁ। ଏବେ ଯେମିତି ମଝିରେ 2-3 ଇରାକ ଇରାନ ତାପରେ ଆହୁରି କୋଉ କୋଉ ଦେଶ ଗୁଡାକ ମଝିରେ ମଝିରେ ଲାଗିଥିଲା ଯୁଦ୍ଧ, ତ ସେଇ ହିସାବରେ କୋଉଠି କେତେବେଳେ କିଏ ଯୁଦ୍ଧ କରିଦବ କିଛି ଗ୍ୟାରେଣ୍ଟି ନାହିଁ, କେତେବେଳେ ପାକିସ୍ତାନ ବି ଆମକୁ ଏଟାଙ୍ଗ କରିବ ଇଏ କରିବ ଗ୍ୟାରେଣ୍ଟି ନାହିଁ। ସେଥିପାଇଁ ସବୁବେଳେ ମଣିଷ ତତ୍ପର ରହିବା କଥା ଯେ ଦେଶ କେମିତି ବଞ୍ଚେଇବା, ଯୁଦ୍ଧ ସହିତ କେମିତି ମୁକାବିଲା କରିବା, ସେଥିପାଇଁ ପଇସା ପତ୍ର ଯାହା ବି ହଉଥିଲା ସବୁ ଜିନିଷକୁ ମେଣ୍ଟେନ କରି ରହିବା କଥା, ସେଥିପାଇଁ କେତେବେଳେ ଯୁଦ୍ଧ କୋଉଠି ହେଇପାରେ କିଛି ଗ୍ୟାରେଣ୍ଟି
1: ନାହିଁ।
0: ସେଥିପାଇଁ ସବୁବେଳେ ମଣିଷ ରେଡି ରହିବା କଥା, କିଛି ଏଇନେ କେତେବେଳେ ମଧ୍ୟ ଯୁଦ୍ଧ ଆରମ୍ଭ ସେତିକି ତାକୁ ମାନେ ମୁକାବିଲା କରିବାର କ୍ୟାପାସିଟି ସବୁବେଳେ ମନ ଭିତରେ ରଖିବା ଦରକାର।
1: ବହୁତ ବହୁତ ଧନ୍ୟବାଦ ସାର୍, ଆପଣ ଆପଣଙ୍କର ବହୁମୂଲ୍ୟ ସମୟ କାଢି ଆମ ସହିତ କଥା ହେଲେ, ଆଉ କାର୍ଗିଲ ବିଜୟ ଦିବସ ବିଷୟରେ ଆମକୁ ବହୁତ କିଛି କହିଲେ, ତା ସହିତ ଆପଣଙ୍କର ଅନୁଭୂତି ମଧ୍ୟ ଆମ ସହିତ ବାଣ୍ଟିଲେ, ସେଥିପାଇଁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ ସାର୍।
0: ଧନ୍ୟବାଦ ମ୍ୟାଡମ, ଆପଣଙ୍କୁ ବି ଧନ୍ୟବାଦ ବହୁତ, ମୁଁ ବି ନିଜକୁ ନିଜେ ବହୁତ ଭଲ ମନେ କରୁଛି, ଯାହାଦ୍ୱାରା ଆପଣ ମତେ ଏମିତି ପଚାରିଲେ, ସବୁ ଜିନିଷ କହିବାକୁ ମତେ ଭଲ ଲାଗିଲା, ସାର୍ ଲୋକ ଜାଣିପାରିବେ, ଆପଣଙ୍କୁ ବି ବହୁତ ବହୁତ ଧନ୍ୟବାଦ।
1: ଧନ୍ୟବାଦ।

0: କାମଟି କହିବାକୁ ଲାଗି ସମସ୍ତ କାର୍ଯ୍ୟକ୍ରମଟି ନିଆରା ହୋଇଛି। 22 ଜୁଲାଇ 2026 ଆକାଶବାଣୀ ଜୟପୁର ଯୋଗବାଣୀ ବିଭାଗ ସମ୍ଭାର କାର୍ଯ୍ୟକ୍ରମଟି ନେଇ ଆସିଥିଲେ ସୋନାଲି ପଣ୍ଡା ଓ ଲକ୍ଷ୍ମୀଦାସୀ ନାୟକ। ତାହା ଶୁଣିବାକୁ ଖୁବ୍ ଭଲ ଲାଗିଥିଲା। ଆଜିର ବିଚାର ମଧ୍ୟ ଖୁବ୍ ଶିକ୍ଷଣୀୟ ଥିଲା। ଏକ ସୁନ୍ଦର ସାକ୍ଷାତକାର ଶୁଣିଥିଲି ଯାହାର ବିଷୟବସ୍ତୁ ଥିଲା ଗ୍ଲୋବାଲ ୱାର୍ମିଂ ବା ବିଶ୍ୱ ସ୍ଥାପନ ମାନବ ଜାତି ପାଇଁ ସଂକଟ କି। ଏହି ସୁନ୍ଦର ବିଷୟବସ୍ତୁ ଉପରେ ଶ୍ରୀମତୀ ପୁଷ୍ପାଞ୍ଜଳି ଭଉଣୀଙ୍କ ସହ ସାକ୍ଷାତ କରାଯାଇଥିଲା, ଯାହାକୁ ସାକ୍ଷାତକାରଟିକୁ ନେଇ ଆସିଥିଲେ ସୋନାଲି ପଣ୍ଡା। ତାହା କାର୍ଯ୍ୟକ୍ରମ ମାଧ୍ୟମରେ ଧନ୍ୟବାଦ ବାର୍ତ୍ତାରେ ଜଣାଇଦେବେ। ଗ୍ଲୋବାଲ ୱାର୍ମିଂ ବା ବିଶ୍ୱ ସ୍ଥାପନ ଦିବସ ଉପଲକ୍ଷେ ଅନେକ କିଛି କଥା ଜାଣିବା ପାଇଁ ଚାହିଁଥିଲେ ସେ ସୁନ୍ଦର ବିଷୟବସ୍ତୁ ଉପରେ। ତା ମଧ୍ୟ ଶୁଣିବାକୁ ଖୁବ୍ ଭଲ ଲାଗିଥିଲା ଏବଂ ସୁନ୍ଦର ଭାବରେ କୁଶଳ ପଚାରିଥିଲେ ସୋନାଲି ପଣ୍ଡା ଏବଂ ସୁନ୍ଦର ଭାବରେ ଉତ୍ତର ଦେଇଥିଲେ ଶ୍ରୀମତୀ ପୁଷ୍ପାଞ୍ଜଳି ମ୍ୟାଡମ୍। ତାହା ଶୁଣିବାକୁ ଖୁବ୍ ଭଲ ଲାଗିଥିଲା। ସେଥିପାଇଁ କାର୍ଯ୍ୟକ୍ରମ ମାଧ୍ୟମରେ ମୋ ତରଫରୁ ହାର୍ଦ୍ଦିକ ଶୁଭେଚ୍ଛା ଶୁଭକାମନା। ଏବଂ ଶେଷରେ ଏକ ସୁନ୍ଦର ଗୀତି କଥା ଶୁଣିଥିଲି ଯାହାର ଶୀର୍ଷକ ଥିଲା ଅଧୁରା ପ୍ରେମ। ଏ ସୁନ୍ଦର ବିଷୟବସ୍ତୁ ଉପରେ ଅନେକ କିଛି କଥା ଜାଣିବା ପାଇଥିଲି ଏବଂ ସୁନ୍ଦର ଗୁଡିକ ଗୀତ ଗୁଡିକ କାର୍ଯ୍ୟକ୍ରମରେ ପ୍ରଚାର ପ୍ରସାର ହୋଇଥିଲା। ତାହା ଶୁଣିବାକୁ ଖୁବ୍ ଭଲ ଲାଗିଥିଲା। ମୋଟାମୋଟି କହିବାକୁ ଲାଗି ସମସ୍ତ କାର୍ଯ୍ୟକ୍ରମଟି ନିଆରା ହୋଇଛି। 23 ଜୁଲାଇ 2026 ଆକାଶବାଣୀ ଜୟପୁର ଯୋଗବାଣୀ ବିଭାଗ ହାଲ ସ୍ପନ୍ଦନ କାର୍ଯ୍ୟକ୍ରମଟି ନେଇ ଆସିଥିଲେ ବର୍ଷା ମହାପାତ୍ର ଓ ମେହକ ମିଶ୍ର। ତାହା ଶୁଣିବାକୁ ଖୁବ୍ ଭଲ ଲାଗିଥିଲା। ଆଜିର ବିଚାର ମଧ୍ୟ ଖୁବ୍ ଶିକ୍ଷଣୀୟ ଥିଲା। ବିଶ୍ୱ ଭାରତର ପ୍ରସାରଣ ଦିବସ ଆଜିର ବିଶେଷତା ସମ୍ପର୍କରେ ଜାଣିବାକୁ ପାଇଥିଲେ ସୁନ୍ଦର ବିଷୟବସ୍ତୁଟିଏ। ତାହା ମଧ୍ୟ ଶୁଣିବାକୁ ଖୁବ୍ ଭଲ ଲାଗିଥିଲା। ଏକ ସୁନ୍ଦର କାର୍ଯ୍ୟକ୍ରମଟି ହାଲ ସ୍ପନ୍ଦନ କାର୍ଯ୍ୟକ୍ରମ ଶୁଣିଥିଲି ଯାହାର ବିଷୟବସ୍ତୁ ଥିଲା ଡିଜିଟାଲ ବନାମ ଆକାଶବାଣୀ। ଏ ସୁନ୍ଦର ବିଷୟବସ୍ତୁ ଉପରେ ଅନେକ କିଛି କଥା ଶ୍ରୋତା ବନ୍ଧୁଙ୍କ ଠାରୁ ଜାଣିବା ପାଇଁ ଚାହିଁଥିଲି କାର୍ଯ୍ୟକ୍ରମ ମାଧ୍ୟମରେ। ତା ମଧ୍ୟ ଶୁଣିବାକୁ ଖୁବ୍ ଭଲ ଲାଗିଥିଲା। କିଛି ଜାଣିବା କଥା ଶୁଣିଥିଲି, ଜାଣିବା କଥା ଥିରୁ ଅନେକ କିଛି କଥା ଶିକ୍ଷା ଲାଭ ପାଇଛି। ଯେମିତି କାର୍ଯ୍ୟକ୍ରମ ମାଧ୍ୟମରେ କହିବାକୁ ଗଲେ ଲିଙ୍ଗରାଜ ମନ୍ଦିର, ପ୍ରଭୁ ଜଗନ୍ନାଥ ମନ୍ଦିର, ତା ସହିତ କୋଣାର୍କ ମନ୍ଦିର, ଏ ସୁନ୍ଦର ମନ୍ଦିର ଗୁଡିକ ବିଷୟରେ ଅନେକ କିଛି କଥା ଶିକ୍ଷା ଲାଭ ପାଇଛି କାର୍ଯ୍ୟକ୍ରମ ମାଧ୍ୟମରେ ଏବଂ ସେ ଇତିହାସ ଉପରେ ବିଶେଷ କରି ମୁଁ ଅନେକ ତଥ୍ୟ ଗୁଡିକ ପାଇଛି। ତା ମଧ୍ୟ ଶୁଣିବାକୁ ଖୁବ୍ ଭଲ ଲାଗିଥିଲା। ମୋଟାମୋଟି କହିବାକୁ ଗଲା ଯେ ସମସ୍ତ କାର୍ଯ୍ୟକ୍ରମଟି ନିଆରା ହୋଇଛି। ମୁଁ ଡେଲାଞ୍ଚଳ ଭାଇ କହୁଛି ଗ୍ରାମ ତାଲକ ଜିଲ୍ଲା ବଲାଙ୍ଗୀର, ଆଜି ପାଇଁ ରହୁଛି, ନମସ୍କାର।
1: ବହୁତ ବହୁତ ଧନ୍ୟବାଦ ରେଳାଞ୍ଚଳ ଭୋଇ ଭାଇ, ଏମିତି ହିଁ ଆମ କାର୍ଯ୍ୟକ୍ରମ ଶୁଣୁଥାନ୍ତୁ ଆଉ ଆମକୁ ଭଏସ୍ SMS ପଠାଉଥାନ୍ତୁ। ତେବେ ସାଥୀ, ବର୍ତ୍ତମାନ ଶୁଣିବା ଜଣା ଅଜଣା, ବର୍ତ୍ତମାନ ଶୁଣିବା ନେପୋଲିଅନଙ୍କ ସମ୍ପର୍କରେ। ନେପୋଲିଅନ ଜଣେ ପ୍ରସିଦ୍ଧ ଫରାସୀ ସେନାନାୟକ ଓ ଶାସକ ଥିଲେ। ସେ 1769 August 15 କର୍ସିକା ଦ୍ୱୀପର ଆଜାକ୍ସିଓ ସହରରେ ଜନ୍ମଗ୍ରହଣ କରିଥିଲେ। ଛୋଟବେଳୁ ସେ ଅତ୍ୟନ୍ତ ମେଧାବୀ ଓ ସାହସୀ ଥିଲେ। ସେ ଫ୍ରାନ୍ସର ସାମରିକ ବିଦ୍ୟାଳୟରେ ଶିକ୍ଷା ଲାଭ କରି ସେନା ବାହିନୀରେ ଯୋଗ ଦେଇଥିଲେ। ନିଜର ଅସାଧାରଣ ଯୁଦ୍ଧ କୌଶଳ ଯୋଗୁଁ ସେ ଅଳ୍ପ ସମୟରେ ଜଣେ ସଫଳ ସେନାପତି ଭାବେ ପରିଚିତ ହୋଇଥିଲେ। 1804 ନେପୋଲିଅନ ଫ୍ରାନ୍ସର ସମ୍ରାଟ ହୋଇଥିଲେ। ତାଙ୍କ ଶାସନ କାଳରେ ସେ ଅନେକ ପ୍ରଶାସନିକ, ଆଇନଗତ ଓ ଶିକ୍ଷାରେ ସଂସ୍କାର ଆଣିଥିଲେ। ତେବେ ସାଥୀ, ଆପଣମାନଙ୍କ ସହିତ କଥା ହେଉ ସମୟ ଆସି ଇସାରା ଦେଲାଣି ଆଜିର କାର୍ଯ୍ୟକ୍ରମକୁ ଏଇଠି ରଖିବା ପାଇଁ। କିନ୍ତୁ ତା ପୂର୍ବରୁ ଜାଣି ରଖିବା ଆଗାମୀକାଲିର ଆକର୍ଷଣ ସମ୍ପର୍କରେ। ଆଗାମୀକାଲି ଆପଣମାନେ ଶୁଣିବେ ଏକ ସମ୍ପାଦକୀୟ ଯାହାର ବିଷୟ ରହିଛି ସାହିତ୍ୟ ଓ ସଂସ୍କୃତିର ସମ୍ପର୍କ, ଏବଂ ଏକ ସାକ୍ଷାତକାର ସମୟ ତ କେବେ ଫେରି ଚାହେଁ ନା, ତା ସହିତ କିଛି ଜାଣିବା କଥା। ତେବେ ସାଥୀ, ଆଶା କରୁଛୁ ଆଜିର କାର୍ଯ୍ୟକ୍ରମ ଆପଣଙ୍କୁ ଭଲ ଲାଗିଥିବ। ଆଜିର କାର୍ଯ୍ୟକ୍ରମ ଆପଣମାନଙ୍କୁ କିପରି ଲାଗିଲା ସେଥିପାଇଁ ମତାମତ ଦେବାକୁ ଯେପରି ନ ଭୁଲନ୍ତି। ଆପଣମାନଙ୍କ ମତାମତ ଆମକୁ ମେସେଜ କିମ୍ବା ଭଏସ୍ ମେସେଜ ମାଧ୍ୟମରେ ପଠାଇ ପାରିବେ। ସେଥିପାଇଁ ଆମ ନମ୍ବରଟି ହେଲା 9438268568 ଏବଂ ଆମର ଇମେଲ ଆଇଡିଟି ହେଉଛି airjaipur@gmail.com। ତେବେ ସାଥୀ, ଆଜିର କାର୍ଯ୍ୟକ୍ରମକୁ ଏଇଠି ଶେଷ କରୁଛୁ। ଆଜି କାର୍ଯ୍ୟକ୍ରମ ଉପସ୍ଥାପନା ଦାୟିତ୍ୱରେ ଥିଲୁ ଆମେ ଦୁହେଁ, ମୁଁ ବର୍ଷାରାଣୀ ପଟ୍ଟନାୟକ
2: ଆଉ ମୁଁ ସରୋଜିନୀ ମଣ୍ଡଲ। ରହୁଛୁ ସାଥୀ,
3: ନମସ୍କାର।

ଶୁଣିଲେ ଯୁବବାଣୀ କାର୍ଯ୍ୟକ୍ରମ। ପ୍ରଯୋଜନା କଲେ ମନୋଜ କୁମାର ପୂଜାରୀ। ଉପସ୍ଥାପନା କଲେ ବର୍ଷାରାଣୀ ପଟ୍ଟନାୟକ ଏବଂ ସରୋଜିନୀ ମଣ୍ଡଲ। ଆକାଶବାଣୀ ଜୟପୁର। ସମୟ ଅପରାହ୍ନ 5:30। ଆରମ୍ଭ କରୁଛୁ ଲାଇଭ୍ ଫୋନ୍ ଇନ୍ କାର୍ଯ୍ୟକ୍ରମ ରେଡିଓ କେ ପାଚାରୁ। ପ୍ରଯୋଜନା ମନୋଜ କୁମାର ପୂଜାରୀ। ଉପସ୍ଥାପନା ଦାୟିତ୍ୱରେ ଅଛନ୍ତି ମନୀଷା ପ୍ରଧାନ ଏବଂ ସୁମିତ୍ରା ନାୟକ। ଏହି କାର୍ଯ୍ୟକ୍ରମର ସିଧା ପ୍ରସାରଣ ପାଇଁ ଆମେ ଆପଣଙ୍କୁ ନେଇଯାଉଛୁ ଆମର ଟକ୍ ଷ୍ଟୁଡିଓକୁ।

0: ଅଧିକାଂଶ ଜାଗାରେ ଆପଣ ଦେଖିଥିବେ ପୋଖରୀରେ ତାଙ୍କେ କେଉଁ ମାଛ ଛାଡ଼ି ନଥିବେ, କିନ୍ତୁ ଆସିକି କହୁଥିବେ ସାର୍ ପୋଖରୀରେ କେଉଁ ମାଛ ପୁରିଗଲା, ଆମେ ମାଛ ଚାଷ କେମିତି କରୁ। କୁଆଡ଼ରୁ ଆସିଲା ସେମାନେ ଛାଡ଼ି ନାହାନ୍ତି, କିନ୍ତୁ ପୋଖରୀରେ ଭର୍ତ୍ତି ହେଇଯାଇଛନ୍ତି। କେଉଁ ମାଛ କ'ଣ ମାନେ ସେମାନେ ସେଲ୍ଫ ବ୍ରିଡିଂ ନିଜେ ନିଜେ ବ୍ରିଡିଂ କରିଦିଅନ୍ତି। ସେ ବାହାରୁ ଯଦି ଚାରି ପାଞ୍ଚଟା ଛୁଆ ବି ପଶିଗଲା, ବର୍ଷେ ଭିତରେ ପୋଖରୀରେ ଭର୍ତ୍ତି ହେଇଯିବ। ସେ କେଉଁ ମାଛ ଆମର ଆଉ ଚାଷ ଉପଯୋଗୀ ରହିବାକୁ ମାଛ ଚାଷ ହେଇପାରିବ ନାହିଁ, ତେଣୁ ଏଇଟା ବିଶେଷ ଯତ୍ନ ନେବେ। ଦ୍ୱିତୀୟ ଯତ୍ନ ହେଉଛି ପୋଖରୀରେ ବର୍ଷା ଦିନ ଦେଖନ୍ତୁ ପ୍ରାୟ ମେଘୁଆ ପାଗ ରହୁଛି, ମେଘୁଆ ପାଗ ରହିବା ଦ୍ୱାରା ପୋଖରୀର ଅମ୍ଳଜାନଟା କମିଯାଇଥାଏ। ଅମ୍ଳଜାନ ଯଦି କମିଯାଏ ହଠାତ୍ ସବୁ ମାଛ ମରିଯିବାର ସମ୍ଭାବନା ଥାଏ, ତେଣୁ ଆମକୁ ସକାଳୁ ସକାଳୁ ଉଠିକିରି ଟିକେ ପୋଖରୀକୁ ଦେଖିବାକୁ ପଡ଼ୁଥିବ ମେଘୁଆ ପାଗ ଥିଲା ବେଳକୁ, ଯେମିତି ମାଛମାନେ ଉପରେ ଆସିକିରି ପାଖ ପାଖ ହେଉନଥିବେ। ଯଦି ପାଖ ପାଖ ହେଉଛନ୍ତି ଜାଣିବେ ଯେ ଅମ୍ଳଜାନ କମି ଆସିଲାଣି, ମାଛ ସବୁ ମରିଯିବେ, ତାର ତୁରନ୍ତ ବ୍ୟବସ୍ଥା କରିବାକୁ ପଡ଼ିବ। ମାଛ ଚାଷ ପାଇଁ ଦେଖନ୍ତୁ ଗୋଟେ ପୋଖରୀ ଅତି କମ୍ରେ 4 ଫୁଟ ପାଣି ରହିବାକୁ ପଡ଼ିବ, ବେଶୀ ଯଦି ଅଛି 6 ଫୁଟ 8 ଫୁଟ 10 ଫୁଟ ଥିଲେ ଅସୁବିଧା କିଛି ନାହିଁ, ବେଶୀ ପାଣି ଥିଲେ ଧରିଲା ବେଳକୁ ଟିକେ ଅସୁବିଧା ହୁଏ, ଆଉ କିଛି ନାହିଁ। କିନ୍ତୁ କମ୍ ସେ କମ୍ 4 ଫୁଟ ପାଣି ନଥିଲେ ଖରାଦିନ ଆପଣଙ୍କର ପାଣି ଗରମ ହେଇକି ମାଛ ମରିଯିବାର ସମ୍ଭାବନା ଥାଏ। ଦେଖନ୍ତୁ ଆପଣ ସକାଳୁ ସକାଳୁ ଦେଖିବେ ମାଛମାନେ ଯଦି ମନ୍ଦା ମନ୍ଦା ହେଇକିରି ଉପରେ ଆସିକି ପାଖ ପାଖ କରୁଛନ୍ତି, ଆପଣ ଜାଣିପାରିବେ ଯେ ଅମ୍ଳଜାନ କମିଯାଇଛି। ତାର ପ୍ରତିକାର ବ୍ୟବସ୍ଥା ହିସାବରେ ପ୍ରଥମେ କ'ଣ କରିବେ, ହଠାତ୍ ପାଣିକୁ ଟିକେ ଘାଣ୍ଟିବାକୁ ପଡ଼ିବ, କିମ୍ବା 4-5ଟା ପିଲାକୁ ପୋଖରୀରେ ଡେଇଁକିରି ପହଁରିବା ପାଇଁ କହିବେ। ତାପରେ ଯାଇକିରି ଆପଣ ଚୂନ ଆଣିକି ପୋଖରୀରେ ପକାଇବାକୁ ପଡ଼ିବ। ଚୂନ ପକାଇବା ପୂର୍ବରୁ ଟିକେ ଚେକ୍ କରିବେ ପୋଖରୀ ତଳେ ପଙ୍କ କଛି କି ଦଳ ଫଳ ସବୁ ବୁଡ଼ିକିରି ଭର୍ତ୍ତି ହେଇଛି। ଯଦି ଦଳ ବେଶୀ ବୁଡ଼ି ଭର୍ତ୍ତି ହେଇଥିବ ସେମାନେ ଯୋଗୁଁ ହିଁ ଅମ୍ଳଜାନ କମିଯାଉଛି। ସେ ଯାହା କାଢ଼ିକି ବାହାର କରିବାକୁ ପଡ଼ିବ ଏବଂ ଚୂନ ଆଣିକିରି ପାଣିରେ ମିଶିକି ପୋଖରୀ ଚାରିଆଡ଼େ ବିଛେଇ ଦେଲେ ଅମ୍ଳଜାନ ଠିକ ହେଇଯିବ।
1: ନମସ୍କାର
0: ନମସ୍କାର।
2: ଆଲେ ବାବୁ, ତେବେ ଏଟା କୋନ ମାସ ଏଇ ମାଛ ଚାଷ କଲେ ଭଲ ଆମକେ ଲାଭ ମିଳିଛି?
0: ମାଛ ଚାଷ ଦେଖନ୍ତୁ, ମାଛ ଚାଷଟା ବର୍ଷା ଦିନ ମାଛ ଜାଳା ମିଳିଥାଏ ସାଧାରଣ ଭାବରେ। ଯେଉଁ ଚାଷୀମାନେ ନିଜର ଜାଳା ରଖିଛନ୍ତି ତାଙ୍କେ ବର୍ଷଯାକ ମାଛ ଚାଷ କରନ୍ତି, ବର୍ଷଯାକ ମାଛ ଧରନ୍ତି, ବର୍ଷଯାକ ମାଛ ଜାଳ ଛାଡ଼ନ୍ତି। କିନ୍ତୁ ଅଧିକାଂଶ ଚାଷୀ ବର୍ଷା ଦିନ ନୂଆ ଜାଳ ଆଣିବା ପାଇଁ ହିଁ ତତ୍ପର ହୋଇଥାନ୍ତି।
2: ଆଜି ତ ଆମର ବିଷୟ ଅଛେ ବର୍ଷା ଦିନେ ମାଛ ପୋଖରୀର ଯତ୍ନ କେନ୍ତା କରବାର୍, ହାଇ ବିଷୟ ଆଇନେ ତମର କାଇ ପସନ୍ଦ ଅଛେ ଷ୍ଟୁଡିଓ ଆନେ ଆମର ବସଲା ଆସତ ବିଶେଷଜ୍ଞ ବାବୁ ସଲକେ ସଲକେ ପଚାରି ଦିଆସ।
3: ରାଓ ସାର୍ ନମସ୍କାର।
0: ନମସ୍କାର ନମସ୍କାର
3: ଆଜ୍ଞା। ବର୍ଷା ଦିନରେ ପୋଖରୀର ଆକାର କେତେ ରଖିବା ଦରକାର ଏବଂ ମାଛମାନଙ୍କର ଖାଇବା ପିଇବା ସେମାନଙ୍କର ସ୍ୱାସ୍ଥ୍ୟର ଯତ୍ନ ଆମେ କେମିତି ରଖିବାକୁ ପଡ଼ିବ?
0: ଆଜ୍ଞା ଦେଖନ୍ତୁ, ବର୍ଷା ଦିନ ପୋଖରୀର ଆକାର ତ ଆପଣ ଉଣା ଅଧିକା କରିପାରିବେନି, ଆପଣଙ୍କ ପାଖରେ ଯାହା ପୋଖରୀ ଅଛି ସେହି ପୋଖରୀରେ ହିଁ ମାଛ ଚାଷ କରିବେ। ମାଛ ଚାଷ କଲା ବେଳକୁ ଅତି କମ୍ରେ ଗୋଟେ ଅଧେକର ପୋଖରୀ ଥିଲେ ଭଲ, ବଡ଼ ଯେତେ ବଡ଼ ହେଲେ ବି କିଛି ଅସୁବିଧା ନାହିଁ। ଆଉ ମାଛ ଚାଷ ଏବେ ଦେଖନ୍ତୁ ବର୍ଷା ଦିନ ଆରମ୍ଭରୁ ଯେତେ ଶୀଘ୍ର ପାରିବେ ମାଛ ଜାଳା ଛାଡ଼ିବେ, କିନ୍ତୁ ଗୋଟିଏ କଥା ମନେ ରଖନ୍ତୁ, ଯେତେବେଳେ ପୋଖରୀରେ ମାଛ ଚାଷ ମାଛ ଜାଳା ଛାଡ଼ୁଛନ୍ତି ବଡ଼ ଜାଳା ହିଁ ଛାଡ଼ନ୍ତୁ। ଆଙ୍ଗୁଳିକା ଜାଳା ଯେଉଁଟାକି କମ୍ ସେ କମ୍ 3 ଇଞ୍ଚରୁ ଅଧିକା ଥିବ ସେଭଳିଆ ଜାଳା ଛାଡ଼ିବେ। ଯଦି ବର୍ଷିକିଆ ମୁଣ୍ଡା ଜାଳା ମିଳୁଛି ଆପଣଙ୍କୁ, ସେ ମୁଣ୍ଡା ଜାଳା ଛାଡ଼ିଲେ ଆହୁରି ବହୁତ ଭଲ। ଆଉ ଜାଳା ଛାଡ଼ିଲା ବେଳକୁ ଆଉ ଗୋଟେ କଥା ମନେ ରଖିବେ, ଅତି କମ୍ରେ 3 ପ୍ରକାରର ମାଛ ଜାଳା ରୋହି ଭାକର ମିରକାଳି ମିଶେଇକରି ଛାଡ଼ନ୍ତୁ, ଗୋଟିଏ ପ୍ରକାରର ମାଛ ଜାଳା ଛାଡ଼ନ୍ତୁ ନାହିଁ। ଆଉ ଜାଳା ଛାଡ଼ିଲା ବେଳକୁ ଆଉ ଗୋଟେ କଥା ଯତ୍ନ ନେବାକୁ ପଡ଼ିବ, ଲୋଭରେ ବେଶୀ ଜାଳା ଛାଡ଼ିବେ ନାହିଁ। ଏକରକୁ ଯଦି ବଡ଼ ଜାଳା ଛାଡ଼ୁଛନ୍ତି ଗୁଣିକିରି 2000 ମାଛ ଜାଳା ମୁଣ୍ଡା ଜାଳା ହେଇଥିଲେ 2000, ଆଉ ଆଙ୍ଗୁଳିକା ଜାଳା ହେଇଥିଲେ 4000-5000 ମାଛ ଜାଳା ଗୋଟେ ଏକର ପିଛା ଛାଡ଼ିବେ। ଛାଡ଼ିଲା ପରେ ସେଇ ମାଛ ଜାଳା ଯେତିକି ଛାଡ଼ିଥିବେ ସେତିକି ମାଛ ଆପଣ ପାଇଯିବେ ଯଦି ବଡ଼ ଜାଳା ଛାଡ଼ିଛନ୍ତି। ଛୋଟ ଜାଳା ଯଦି ଛାଡ଼ିଛନ୍ତି ଆପଣ ଛାଡ଼ିଥିବେ 10000, ଧରିଲା ବେଳକୁ 1000 ମାଛ ନଥିବ ତାହିଁରେ, ସେଯାକ ମରିଯାଆନ୍ତି, ଖାଦ୍ୟ ଅଧିକା ଖାଆନ୍ତି କିନ୍ତୁ ବଢ଼ନ୍ତି ନାହିଁ। ତେଣୁ ଯତ୍ନବାନ ହୁଅନ୍ତୁ। ଯେମିତିକି ବର୍ଷିକିଆ ମୁଣ୍ଡା ଜାଳା, ବର୍ଷିକିଆ ମୁଣ୍ଡା ଜାଳାର ଅର୍ଥ ହେଉଛି ଯେଉଁ ଜାଳାର ବୟସ ବର୍ଷେ ହେଇଯାଇଥିବ କିନ୍ତୁ ତାଙ୍କ

0: ସାଇଜଟା ଦେଖିଲା ବେଳକୁ ଗୋଟେ 50 ରୁ 100 ଗ୍ରାମ ଭିତରେ ଥିବ, ସେଟାକୁ ଆମେ ବର୍ଷିକିଆ ମଣ୍ଡା ଜାଁଳା କହୁଛୁ। ସେ ଜାଁଳା ଯଦି ଛାଡ଼ିବେ ଆପଣଙ୍କର 6 ରୁ 7 ମାସ ଭିତରେ ସେ ଏକ ଗୋଟେ କେଜି ସାଇଜ ପଳାଇ ଆସିବ। ସେ ଟାଇପ୍ର ଯଦି କରିବେ ବର୍ଷକୁ 2ଟା କ୍ରପ୍ ମଧ୍ୟ ଆପଣ କରିପାରିବେ। ସେ ଯାକ ଯଦି ମିଳୁନାହିଁ ଆଙ୍ଗୁଳିକା ଜଣା ଯେଉଁଟାକି ଆମେ ଫିଙ୍ଗରଲିଙ୍ଗ କହୁଛୁ, ସେ ଫିଙ୍ଗରଲିଙ୍ଗ ମାନେ 3 ଇଞ୍ଚ ଆଙ୍ଗୁଳି ସାଇଜ୍ର ଥିବ। ସେଭଳିଆ ଜାଁଳା ଯଦି ଛାଡ଼ୁଛନ୍ତି 4000 ରୁ 5000 ଜାଁଳା ଗଣିକିରି ଛାଡ଼ିବେ, କେଜି ହିସାବରେ ମାଛ ଜାଁଳା କେବେ କିଣିବେ ନାହିଁ।
1: ଗୋଟେ ପ୍ରଶ୍ନ ଥିଲା
0: ଆଜ୍ଞା,
1: ପୋଖରୀରେ ଥିବା ମାଛ ମାନଙ୍କର ଅମଳ ସମୟ

0: କିଛି ଅସୁବିଧା ହେଇପାରେ?
1: ହଁ ଦେଖନ୍ତୁ, ପୋଖରୀରେ ଅମ୍ଳଜାନ କେତେବେଳେ କମିଯାଉଛି, ପ୍ରଥମ କାରଣ ହେଉଛି ବର୍ଷା ଦିନ ବାହାର ପାଣି ସବୁ ପୋଖରୀରେ ପଶେ। ଆପଣ ତ ଜାଣିଥିବେ ଏସିଡ୍ ରେନ୍ ଆସୁଛି ଆଜିକାଲି, ସେ ଯାକ ଯେତେବେଳେ ପୁରୀ ହବ ପୋଖରୀର ପିଏଚ୍ ଟା କମିଯାଏ, ପିଏଚ୍ କମିଗଲେ ମଧ୍ୟ ମାଛ ମରିଯାଆନ୍ତି। ଏକ ଦ୍ୱିତୀୟରେ ଅମ୍ଳଜାନଟା ଯେହେତୁ ମେଘୁଆ ପାଗ ହେଇ ରହୁଛି, ପୋଖରୀର ପାଣିରେ ଅମ୍ଳଜାନ ଦ୍ରବୀଭୂତ ହେବାଟା କମିଯାଇଥାଏ। ତେଣୁ କ'ଣ ହୁଏ, ଆମର ମାଛ ଜାଁଳା ବେଶୀ ଥିବ ପୋଖରୀରେ, ମେଘୁଆ ପାଗ ହେଇଥିବ କିମ୍ବା ବର୍ଷା ପାଣି ପଶିଥିବ, ସେ କ୍ଷେତ୍ରରେ ଅମ୍ଳଜାନ କମିଯିବ। କମିଯାଉଛି ବୋଲି ଆପଣ ଜାଣିବେ କେମିତି? ଯଦି DO2 ଟେଷ୍ଟିଂ କରିବା ପାଇଁ ଆପଣଙ୍କୁ ଡିଜଲ୍ଡ ଅକ୍ସିଜେନ୍ ଟେଷ୍ଟିଂ କରିବା, ଟେଷ୍ଟିଂ କିଟ୍ ଅଛି ଜାଣିପାରିବେ, କିମ୍ବା ଗୋଟେ ସାଧାରଣ ଚାଷୀ ହିସାବରେ ଆପଣ ପ୍ରତିଦିନ ଟିକେ ସକାଳୁ ସକାଳୁ ପୋଖରୀକୁ ଯାଇକିରି ଦେଖିବେ। ଯଦି ମନ୍ଦା ମନ୍ଦା ହେଇକି ପୋଖରୀମାନେ ଉପରକୁ ଆସିକିରି ପାଖ ପାଖ ହେଉଛନ୍ତି, ଆପଣ ଜାଣିପାରିବେ ଯେ ଅମ୍ଳଜାନ କମିଯିବାରୁ ଏମିତି ହେଉଛନ୍ତି। ଯଦି ବେଶୀ ଅମ୍ଳଜାନ କମିଯାଏ ସବୁ ମାଛ ଏକା ସାଙ୍ଗରେ ମରିଯିବାର ମଧ୍ୟ ସମ୍ଭାବନା ଥାଏ। ସେହି କ୍ଷେତ୍ରରେ ସାଙ୍ଗେ ସାଙ୍ଗେ ପୋଖରୀ ପାଣିକୁ ଘାଣ୍ଟିବେ କିମ୍ବା ପିଲାମାନଙ୍କୁ ଡିଆଁ ଡିଆଁ କରିବା ପାଇଁ କହିବେ, ପୋଖରୀରେ ଗାଧୋଇବେ, ଆଉ ସେହି ପାଣିକୁ ଉଠେଇକିରି ପୁଣି ସେହି ପୋଖରୀରେ ପକାଇ ପାରିବେ, କିମ୍ବା ଅମ୍ଳଜାନ ବଢ଼ାଇବା ପାଇଁ ଚୂନ ଆଣିକରି ସାଙ୍ଗେ ସାଙ୍ଗେ ପୋଖରୀରେ ମିଶାଇବେ। ଚୂନ ମିଶାଇଦେଲେ ଆପଣ ମାଛ ସବୁ ବଞ୍ଚିଯିବେ, ଆଉ ଅମ୍ଳଜାନ ସର୍ଟେଜ୍ ହେବ ନାହିଁ। ମାଛ ଖାଦ୍ୟ ଦେଖନ୍ତୁ, ସାଧାରଣ ଭାବରେ ଆମର ଚାଷୀ ଭାଇମାନେ କଣ କରୁଛନ୍ତି, ମାଛ ଜାଣା ଛାଡି ଦେଉଛନ୍ତି କିନ୍ତୁ ମାଛକୁ ଖାଇବାକୁ ଦେଉନାହାନ୍ତି। ଖାଇବାକୁ ନ ଦେଲେ ମାଛ ବଢିବ କେମିତି? ଆମେ ଯେମିତି ମଣିଷ ଯେମିତି ସବୁବେଳେ ଖାଏ, ସେମିତି ମଣିଷ ତ ଚାରିଥର ଖାଏ ଦିନକୁ, ମାଛକୁ କମସେ କମ୍ ଦିନକୁ ଦୁଇଥର ଖାଇବାକୁ ଦେବା କଥା। ଖାଇବା ଦେବାର ଉତ୍କୃଷ୍ଟ ସମୟ ହେଉଛି ସକାଳେ ଏବଂ ସନ୍ଧ୍ୟାବେଳେ, ମାଛକୁ ଦୁଇ ଓଳି ଖାଇବାକୁ ଦେବ। କେମିତି କେଉଁ ପରିମାଣରେ କ'ଣ ଖାଦ୍ୟ ଦେବା, ଖାଦ୍ୟ ହିସାବରେ ଦେଖନ୍ତୁ, କାଣ୍ଡିଆ କୁଣ୍ଡା ପିଡ଼ିଆ, ବାଦାମ ପିଡ଼ିଆ ହେଉ, ସୋରିଷ ପିଡ଼ିଆ ହେଉ, ସୂର୍ଯ୍ୟମୁଖୀ ପିଡ଼ିଆ ହେଉ, ସବୁ ପିଡ଼ିଆ ଭଲ କାମ ଦେବ, କେବଳ ଟୋଲା ପିଡ଼ିଆ ଛାଡ଼ିକିରି। ପିଡ଼ିଆକୁ କୁଣ୍ଡାକୁ ସମ ପରିମାଣରେ ମିଶାଇକିରି ବତରେଇକିରି ମାଛକୁ ଦେଇହେବ, କିମ୍ବା ଆଜିକାଲି ବଜାରରେ ପେଲେଟ୍ ଫିଡ଼୍ ଯେଉଁଟା ଦାନା ଖାଦ୍ୟ ମିଳୁଛି, ସେଇ ଖାଦ୍ୟ ଦେଲେ ଆମକୁ ଆଉ ଏତେ ଟେନସନ୍ ନେବାର ନାହିଁ, ସେଇ ଖାଦ୍ୟ ଦେବେ। ମାଛ ଯେତେବେଳେ ଛୋଟ ଥିବେ ସେତେବେଳେ ମାଛମାନଙ୍କୁ 2% ହିସାବରେ ତାଙ୍କର ବଡି ୱେଟ୍ର ଖାଦ୍ୟ ଦେବାକୁ ପଡ଼ିବ, 5% ଦେବାକୁ ପଡ଼ିବ, ବଡ଼ ହେଉଥିଲେ କମେଇ କମେଇ 2% ଦେବାକୁ ପଡ଼ିବ।
2: ହ୍ୟାଲୋ ବାପା, ଜୁହାର ଜୁହାର
3: ଜୁହାର କେ କହିଲାସନି ବାବୁ, ନା ଅଲପ ସାଙ୍ଗେ ଦିଅ।
2: ମୁଇଁ ସଞ୍ଜୀବ କୁମାର ରାଉତ ଦିଲ୍ଲୀ ପକିସ୍ତାନ କହିଲିନି।
3: ସଞ୍ଜୀବ ବାବୁ ଭଲ ଚାଷ କି?
2: ହାଇ ବାପା ଭଲ ଅଛି।
3: ଆଲେ ଆମର ବାବୁର କାଜେ କାଇ ପ୍ରସନ୍ନ ଅଛେ, ତମେ ପଚାରି ଦିଅ।
2: ସାର୍ ନମସ୍କାର।
1: ନମସ୍କାର
2: ସାର୍, ଆମେ କେଉଁ କେଉଁ ଭଳି ଡିସେମ୍ବର ମାଛ ଜାଳ କିଣି ଆଣିପାରିବା ଯେ ସେଟା କମ୍ ପଇସାରେ ଅଧିକ ଲାଭବାନ ହେଇପାରିବା?
1: ଦେଖନ୍ତୁ, ମାଛ ଜାଳରେ ଅଧିକ ଲାଭ ହେବାର ଅଛି ମାନେ ଆପଣ ବର୍ଷିକିଆ ମୁଣ୍ଡା ଜାଳା ଆଣିବାକୁ ପଡ଼ିବ। ବର୍ଷିକିଆ ମୁଣ୍ଡା ଜାଁଳା ମାତ୍ର 2000 ଗୋଟେ ଏକର ପୋଖରୀରେ ଛାଡ଼ିବାକୁ ପଡ଼ିବ। ମୁଣ୍ଡା ଜାଁଳାର ଦାମ ଆପଣଙ୍କୁ ଗୋଟେ ଗୋଟେ ଜାଁଳା 10-15 ଟଙ୍କା ପଡ଼ିପାରେ। ସେଇଟା ବେଶୀ ଭଳିଆ ଲାଗିବ କିନ୍ତୁ ସେଇଟା ହିଁ କମ୍ ପଡ଼ିଥାଏ, କାରଣ କେବଳ 2000 ଜାଁଳା ଛାଡ଼ିବା, ଛୋଟ ଜାଁଳା ଆପଣ ଆଣିଲେ ଏକରକୁ 10,000-15,000 ଛାଡ଼ନ୍ତି। ଏଇଟା ଯଦି ଛାଡ଼ିବେ 2000 ଜାଁଳା ଗଣିକିରି ଆଣିବେ, ସେ ଜାଁଳା ଗୋଟେ ବି ମରିବ ନାହିଁ। ଯେତିକି ମାଛ ଆପଣ ପୋଖରୀରେ ଛାଡ଼ିଥିବେ ସେତିକି ମାଛ ଆପଣ ଗଣିକିରି ଧରିପାରିବେ, ଆଉ 6-7 ମାସ ଭିତରେ ସେ ଏକ ଗୋଟେ କେଜି ପଳେଇ ଆସିବ। ଆଉ କେଉଁ କେଉଁ ଜାଁଳା ଆପଣ କହୁଥିଲେ, ଦେଖନ୍ତୁ, ଗୋଟିଏ ପୋଖରୀରେ ରୋହି, ଭାକୁର, ମିର୍କାଳି କମସେ କମ୍ 3 ପ୍ରକାର ଜାଁଳା, ଯଦି ପାରୁଛନ୍ତି ତା ସାଙ୍ଗରେ ବିଲାତି ରୋହି ମଧ୍ୟ ମିଶାଇକିରି ଛାଡ଼ିପାରିବେ। ସେ ଅନୁସାରେ ଆପଣ ଛାଡ଼ିଲା ବେଳକୁ ଆଉ ଗୋଟେ କଥା ମନେ ରଖନ୍ତୁ, ରୋହି 40% ଛାଡ଼ିବେ ସବୁଠୁ ଅଧିକା, ଭାକୁର 30%, ଆଉ ମିର୍କାଳି ବିଲାତି ରୋହି ମିଶାଇକି 30% ହିସାବ କରିକିରି ଆପଣ 2000 ମୁଣ୍ଡା ଜାଁଳା ଛାଡ଼ନ୍ତୁ। ଯଦି ଆଙ୍ଗୁଳିକା ଜାଁଳା ଛାଡ଼ୁଛନ୍ତି, ମୁଣ୍ଡା ଜାଁଳା ମିଳୁନାହିଁ, 4,000-5,000 ପର୍ଯ୍ୟନ୍ତ ଆଙ୍ଗୁଳିକା ଜାଁଳା ଛାଡ଼ନ୍ତୁ। ଆଉ ମାଛ ଜାଁଳା କେଜି ହିସାବରେ କେବେ କିଣନ୍ତୁ ନାହିଁ, କାଉଣ୍ଟରରେ କିଣନ୍ତୁ, ଗଣତି ହିସାବରେ ହିଁ କିଣନ୍ତୁ।
3: ବାବୁ, ଏ ଜଣ ଜାଁଳା ବିଷୟ ପଚାରିଲା ଯେ ଜାଁଳା କୁହନ୍ତି ଆହୁରି କେବେ ମିଳିଛି ବାବୁ?
1: ମାଛ ଜାଁଳା ବର୍ଷା ଦିନରେ ସବୁଆଡେ ମିଳିଥାଏ, ଯେମିତି ଆମର ସରକାରୀ ହେଚେରୀ ମାନେ ଅଛି, ପ୍ରାଇଭେଟ ହେଚେରୀ ମଧ୍ୟ ଅଛି। ଯେବେ ବି ମାଛ ଜାଁଳା କିଣିବେ, କୌଣସି ହେଚେରୀ ମାନେ ଯେଉଁଠିକି ମାଛ ଜାଁଳା ଉତ୍ପାଦନ ହେଉଛି, ସେଇ ଜାଗାରେ ହିଁ ମାଛ ଜାଁଳା କିଣନ୍ତୁ। ଅନେକ ବୁଲା ବିକାଳୀ ମାନେ ମାଛ ଜାଁଳା ଆଣିକରି ଦିଅନ୍ତି, ସେଇ ଯାକ ସେମାନେ କ'ଣ କରନ୍ତି, ନଦୀ ମୁହାଣ ମାନଙ୍କରୁ ଅନାବନା ମାଛ ଜାଁଳା ସବୁ ସଂଗ୍ରହ କରିକି ଆଣନ୍ତି, ସେଇ ଜାଁଳା ମାନେ ବିକନ୍ତି। ସେ

0: ମାନଙ୍କରେ ଭାକୁର କୁଟା କେରେଣ୍ଡି କୁଟା ଚିନି ହେବ ନାହିଁ, ଛୋଟ ଥିଲାବେଳକୁ ମାଛ ଜଣା ସବୁ ସମାନ ଦିଶନ୍ତି। ଚାଷୀ ଭାଇମାନେ କମ୍ ପଇସାରେ ମିଳୁଛି, ଉଦ୍ଧାରରେ ମିଳୁଛି, ଅଧିକା ମିଳୁଛି ବୋଲି ଲୋଭରେ ବେଳେବେଳେ ସେ ଜାଁଳା ଛାଡ଼ି ଦିଅନ୍ତି। ସେମାନେ ଗାଁରେ ଆଣିକି ଦେଇ ଦିଅନ୍ତି, କୁଆଡ଼େ ଯିବା କାହିଁକି ବୋଲି ସେଇଠି କିଣିକି ଛାଡ଼ି ଦିଅନ୍ତି। ସେଭଳିଆ ଜାଁଳା ଛାଡ଼ନ୍ତୁ ନାହିଁ, ପ୍ରାଇଭେଟ୍ ହେଉ କି ସରକାରୀ ହେଉ, ଆପଣ ଯେଉଁଠି ମାଛ ଉତ୍ପାଦନ କେନ୍ଦ୍ର ଅଛି ସେଠାରୁ ହିଁ ମାଛ ଜାଁଳା ନିଅନ୍ତୁ।
1: ଆରେ ଗୋଟେ ଫୋନ୍ ଆସିଲାନି, ଉଠାଇ ଦେ।
2: ହ୍ୟାଲୋ, ରେଡିଓ କେ ପଚାରୁ?
3: This call is now being recorded.
4: No.
1: Aale jwar lag babu ke kailas ni?
4: Na ke saswat kori chhe kuru.
1: Saswat babu e de amar aji bisheshoge babu basla acho tumke kai prashan pochar bar ache pochar dea.
4: Ha ke. Hello.
0: Hello kondu.
4: Namaskar ke.
0: Ha namaskar bhai.
4: Ke samna mat re jodi entu te bondhare chhadi bole ke tar kon benefit achi ke?
0: Aage kon chhadibe? ପୋଖରୀରେ ଛାଡ଼ିକିରି ମାଛ ଚାଷରେ ବେନିଫିଟ ବହୁତ ଅଛି ଆଜ୍ଞା। ମାଛ ଚାଷରେ କେବେ କ୍ଷତି ହୁଏନି, ଆପଣ ଯେତେ ଅଧିକା ଯତ୍ନ ନେବେ ସେତେ ଅଧିକା ଲାଭ ହୋଇଥାଏ, କମ୍ ଯତ୍ନ ନେଲେ କମ୍ ଲାଭ ହୋଇଥାଏ, କିନ୍ତୁ ମାଛ ଚାଷରେ କ୍ଷତି ହୁଏ ନାହିଁ। ଆଉ ଆପଣ ଯୋଉ କହୁଛନ୍ତି ସାନ ଜାଁଳା ଛାଡ଼ିବେ ବୋଲିକିରି, ସାନ ଜାଁଳା ଛାଡ଼ିଲେ ଲାଭ ବେଶୀ ହେଉନି, କାହିଁକି ମାନେ ସାନ ଜାଁଳା ମାନେ ଆପଣ 10,000 ଛାଡ଼ିଥିବେ ତାହିଁରୁ 8,000 ଜାଁଳା ମରିଯାଇଥିବେ, 2,000 ଜାଁଳା ହିଁ ଥିବେ। ଆଉ ଛୋଟ ଜାଁଳା ବଢ଼ିବା ପାଇଁ ତାଙ୍କୁ ପ୍ରଥମ ବର୍ଷ ଆମର ଯୋଉ ଚାଷ ଉପଯୋଗୀ ମାଛ ରୋହି ଭାକୁର ମିରକାଳି ଯାକ ପ୍ରଥମ ବର୍ଷ ବେଶୀ ବଢ଼ନ୍ତି ନାହିଁ, ଦ୍ୱିତୀୟ ବର୍ଷରେ ବେଶୀ ବଢ଼ନ୍ତି। ତା ମାନେ ଆମେ 2 ବର୍ଷ ତ ମାଛ ରଖିଲେ ଆମକୁ ଲାଭ ହେବ ନାହିଁ, ପ୍ରତିବର୍ଷ ଆମକୁ ମାଛ ଧରିବାକୁ ପଡ଼ିବ। ତେଣୁ ସବୁବେଳେ ବଡ଼ ଜାଁଳା କମ୍ ସେ କମ୍ ଆଙ୍ଗୁଳିକା ସାଇଜ୍ର, ଯେଉଁ ମାଛ ଜାଁଳାର ବୟସ 3 ମାସ ଏମିତି ହେଇଥିବ ସେଇଟା ଛାଡ଼ନ୍ତୁ। ଯଦି ମୁଣ୍ଡା ଜାଁଳା ମିଳୁଛି ବଡ଼ ବଡ଼ ସେଇ ଯାକ ଛାଡ଼ନ୍ତୁ, ଆହୁରି ଅଧିକା ଲାଭ ହେଇପାରିବ।
1: ଆଲେ ରହିଲୁନି ଶାଶ୍ୱତ ବାବୁ, ଜୁହାର ଲାଗ।
0: ସରକାର ମାଛ ଚାଷ କରିବା ପାଇଁ ସବୁ ପ୍ରକାର ସୁବିଧା ଅଛି, ଯେମିତିକି ଆମର ଯଦି ଜମି ଅଛି ଆମେ ପୋଖରୀ ଖୋଳିବା ପାଇଁ ସରକାର ସାହାଯ୍ୟ ଅଛି। ପୋଖରୀ ଖୋଳିଲା ପରେ ତାହେଲେ ମାଛ ଚାଷ କରିବା ପାଇଁ, ମାଛ ଚାଷ କରିକିରି ମାଛ ଧରିବା ପାଇଁ, ଧରିବା ମାଛକୁ ବିକ୍ରି ବଟା କରିବା ପାଇଁ, ମାନେ ପୋଖରୀ ଖୋଳିବାଠୁ ଆରମ୍ଭ କରିକିରି ମାଛ ବିକ୍ରି ପର୍ଯ୍ୟନ୍ତ ସରକାରୀ ସାହାଯ୍ୟ ଅଛି। ଯେମିତିକି ଗୋଟିଏ ହେକ୍ଟର ପୋଖରୀରେ ଆପଣ ଯଦି ଖୋଳିକିରି ମାଛ ଚାଷ କରିବେ 11 ଲକ୍ଷ ଟଙ୍କାର ସ୍କିମ୍ ଅଛି, 11 ଲକ୍ଷରୁ 50% ସବସିଡ଼ି ଆପଣ ପାଇଯିବେ।
1: ଜୁହାର ଲାଗୁ ବାବୁ।
5: ଜୁହାର ଜୁହାର
1: କିଏ କହିଲା ଆସିନି ନା ଅଲପ ସାଙ୍ଗେ ଦିଆ
5: ଭାଇ ମୋହନ ବାବୁ କହିଲି ସ୍ୱୟଂସାହିରୁ।
1: ଆଲେ ମୋହନ ବାବୁ କୁହା,
5: ଆଜି କଣ ଅଛି?
1: ଆଜିର ବିଷୟ ଅଛି ବର୍ଷା ଦିନେ ମାଛ ପୋଖରୀର ଯତ୍ନ କେମିତି ନବାର।
5: ମାଛକୁ ମଧ୍ୟ ମୋର ଆନ୍ତରିକ ସାଇରାମ ଜଣଉଛି।
1: ଆଲେ
5: ଆଉ ଆମର ପୋଖରୀର ଯୋଉଟା ଅଛି ମାଛ ଚାଷ କିପରି କରାଯାଏ ସେ ବିଷୟ କିଛି କହିଲା।
0: ଆପଣ ପୋଖରୀରେ ମାଛ ଚାଷ କରୁଛନ୍ତି, ଦେଖନ୍ତୁ ଆପଣ ଯୋଉ ପୋଖରୀ ଅଛି ବର୍ଷା ଦିନ ପୂର୍ବରୁ ଖରାଦିନେ ଆପଣ ମାଛ ଧରିସାରିଥିବେ, ଧରିସାରିଲା ପରେ ପ୍ରଥମେ ଆପଣ ପୋଖରୀକୁ ସଫା ସୁତୁରା କରିବେ। ସଫା ସୁତୁରା ମାନେ ଅନାବନା ଘାସ ଦୋଳ ସବୁ କାଢ଼ିଦେବେ, ହିଡ଼କୁ ସଫା ସୁତୁରା କରିଦେବେ, ତାପରେ ପୋଖରୀକୁ ଫାଲ୍ସ ନେଟିଂ ଖାଲି ଜାଲ ବୁଲେଇକିରି ପୋକ ଜୋକ ସବୁ କାଢ଼ିଦେବେ। ତାପରେ ମାଛ ଜାଁଳା ଛାଡ଼ିବା ପୂର୍ବରୁ ଉର୍ବରତା ପାଇଁ ପୋଖରୀରେ କଞ୍ଚା ଗୋବର ପକେଇବେ, କଞ୍ଚା ଗୋବର ପକେଇବା ପରେ 7 ଦିନ ପୂର୍ବରୁ ଚୁନ ପକେଇବେ, ଚୁନ ପକେଇବା ଦ୍ୱାରା ଜୀବାଣୁ ମରିଯିବେ। ଚୁନ ପକେଇଲା ପରେ ଭଲ ଜାଁଳା, ବଡ଼ ବଡ଼ ଜାଁଳା ବାଛିକି ଆଣିକିରି କୌଣସି ହେଚେରୀରୁ ବଡ଼ ଜାଁଳା
5: ମିଳିବ
0: ହେଚେରୀ ମାନଙ୍କ ଦେଖନ୍ତୁ ପ୍ରାଇଭେଟ୍ରେ ମିଳୁଛି, ଗଭର୍ଣ୍ଣମେଣ୍ଟରେ ମିଳୁଛି। ଆମର ଜୟପୁରରେ ଗୋଟେ ଫାର୍ମ ଅଛି ଗଭର୍ଣ୍ଣମେଣ୍ଟର, ଜୟପୁର ପାଖରେ ଦାମାପୁଟରେ ଗୋଟେ ଫାର୍ମ ଅଛି, ଆଉ ନବରଙ୍ଗପୁରରେ ଫାର୍ମ ଅଛି, ପ୍ରାଇଭେଟ୍ ଫାର୍ମ ମାନେ ହେଚେରୀ ଗୁଡ଼ାକ ସେଇ ଜାଗା ମାନଙ୍କର। ମାଛ ଆପଣ ରୋହି ଭାକୁର ମିରକାଳି ବିଲାତି ରୋହି ଏଭଳିଆ 3ରୁ 4 ପ୍ରକାର ମାଛ ଜାଁଳା ଛାଡ଼ନ୍ତୁ, ଅନ୍ୟ କୋଉ ଜାଁଳା ପୋଖରୀରେ ଛାଡ଼ିବେ ନାହିଁ, କୋଉ ମାଛ ଭୁଲରେ ଛାଡ଼ିବେ ନାହିଁ। ଯେକୌଣସି ହେଚେରୀକୁ ଆପଣ ଯାଆନ୍ତୁ, ଆପଣଙ୍କୁ ରୋହି ଭାକୁର ମିରକାଳି ଅତି କମ୍ରେ 3 ପ୍ରକାର ମାଛ ଜାଁଳା ସେମାନେ ଯୋଗାଇ ଦେବେ ଆପଣଙ୍କୁ। ଗୋଟେ ପ୍ରକାର ମାଛ ଜାଁଳା କେହି ବିକିବେ ନାହିଁ, ଆପଣ ଗୋଟେ ପ୍ରକାର ମାଛ ଜାଁଳା ମାଗିଲେ ଦେବେ, ସେମିତି କେବେ ମାଗନ୍ତୁ ନାହିଁ। ପୋଖରୀର 3ଟା ସ୍ତରରେ ଥାଏ, ବିଭିନ୍ନ ସ୍ତରରେ ବିଭିନ୍ନ ମାଛ ମାନେ ଖାଦ୍ୟ ସଂଗ୍ରହ କରନ୍ତି, ତେଣୁ କମ୍ ସେ କମ୍ 3 ପ୍ରକାରର ମାଛ ଜାଁଳା ମିଶେଇକିରି ଆଣିବେ। ଆପଣ ଦେଖନ୍ତୁ ମାଛ ଚାଷ କରିବା ପାଇଁ ହେକ୍ଟରକୁ 4 ଲକ୍ଷ ଟଙ୍କାର ସହାୟତା ଅଛି, 4 ଲକ୍ଷ ଟଙ୍କାରୁ ଆପଣଙ୍କୁ 4 ଲକ୍ଷ ଟଙ୍କା ଖର୍ଚ୍ଚ

0: କରିବେ ଅଧା 50% ପଇସା ଆପଣ ସବସିଡି ହିସାବରେ ପାଇବେ। ମାଛ ପୋଖରୀ ଖୋଳିବା ପାଇଁ ମଧ୍ୟ ଆପଣଙ୍କୁ 7 ଲକ୍ଷ ଟଙ୍କା ଅଛି, ତାହିଁରୁ ଅଧା ପଇସା ସବସିଡି ହିସାବରେ ପାଇବେ। ମାଛ ଚାଷ କରିବା ପାଇଁ ଯେଉଁ 4 ଲକ୍ଷ ସ୍କିମ୍ ଅଛି, ତାହିଁରୁ ଅଧା ପଇସା ସବସିଡି ହିସାବରେ ପାଇବେ। ମାଛ ଧରିବା ପାଇଁ ଯଦି 50,000 ଟଙ୍କାର ଜାଲ କିଣିବେ, ତାହିଁରୁ 20,000 ଟଙ୍କା ସବସିଡି ପାଇବେ। ମାଛ ଧରିଲା ପରେ ଯଦି ତାକୁ
1: 50%
0: ଯଦି ମାଛ ବିକିବାକୁ ମଧ୍ୟ ଅସୁବିଧା ହେଉଛି, ଆପଣ ମୋଟର ସାଇକେଲ କିମ୍ବା ଅଟୋ ବରଫ ବାକ୍ସ ସାଙ୍ଗରେ କିଣିପାରିବେ, ଯେଉଁଥିରୁ 50% ଆପଣ ସବସିଡି ହିସାବରେ ପାଇବେ।
2: ଆଲେ ବାବୁ, ଏ ମାଛ ମାନଙ୍କେ କାଇ କାଇ ରୋଗ ହେରି କେବେ କେବେ ହେଇସି ଡେଭଲପ କହି ଦିଅନି।
0: ମାଛ ମାନଙ୍କ ରୋଗ ଦେଖନ୍ତୁ, ସାଧାରଣ ଭାବରେ ମାଛକୁ ରୋଗ ହୁଏ ନାହିଁ, କିନ୍ତୁ ଯେତେବେଳେ ପୋଖରୀର ପାଣି ନଷ୍ଟ ହୋଇଯାଏ, ଖରାପ ହେଇଯାଏ, ମାଛର ରୋଗ ହେବାର ସମ୍ଭାବନା ଥାଏ। ପାଣି ଯଦି ଆମେ ବାହାର ପାଣି, ଅନାବନା ପାଣି, ନାଳ ପାଣି, ନର୍ଦ୍ଦମା ପାଣି, ବର୍ଷା ପାଣି ଏସବୁ ଯଦି ପୋଖରୀରେ ପଶୁଛି, ସେତେବେଳେ ମାଛମାନଙ୍କୁ ରୋଗ ହୋଇଥାଏ। ଦ୍ୱିତୀୟରେ ଆମେ ଯଦି ଛୋଟ ପୋଖରୀରେ ଅଧିକା ଜାଳ ଛାଡ଼ି ଦେଇଥିବା, ସେ କ୍ଷେତ୍ରରେ ମଧ୍ୟ ରୋଗ ହେବାର ସମ୍ଭାବନା ଥାଏ। ଯଦି ପୋଖରୀରେ ଆମେ ନିୟମିତ ଭାବରେ ଚୂନ ପକାଇବା, ନିୟମିତ ମାନେ କ'ଣ, ପୋଖରୀ ପ୍ରସ୍ତୁତି ଯେତେବେଳେ କରିବା ସେତେବେଳେ ଥରେ ପକାଇବା, ମାଛ ଜାଁଳା ଛାଡ଼ିବାର 2 ମାସ ପରେ ମାସକୁ ଥରେ ଅଳ୍ପ ଅଳ୍ପ ଚୂନ ପକାଇବା। ଚୂନ ପକାଇଲେ ମାଛକୁ ରୋଗ ହେବ ନାହିଁ। ପାଣି ଖରାପ ହେଇଗଲେ ଯେତେବେଳେ ମାଛ ରୋଗ ହେଉଛି, ସେ ମାଛମାନେ ଉପରେ ଆସିକି ବେଶୀ ଡେଉଁଥିବେ, ଦେଖିବେ, ସେଇଟାକୁ ଉକୁଣିଆ ରୋଗ କହୁ। ମାଛକୁ ଯଦି ଉକୁଣି ଧରିଦେଇଥିବେ, ସେମାନେ ଆସିକିରି ଡିଆଁ ମାରୁଥିବେ, ତାଙ୍କ ଦେହ କୁଣ୍ଡିଆ ହେଉଥିବ, ସେଇଟା ପାଇଁ ଡିଆଁ ମାରୁଥିବେ। ଆଉ ଗୋଟେ ମାଛ କ୍ଷତ ରୋଗ ଅଛି, ମାଛକୁ ଯେତେବେଳେ ଆମେ ମଝି ମଝିରେ ଶୀତ ଦିନରେ ବେଶୀ ରୋଗ ହୋଇଥାଏ, ତେଣୁ ଶୀତ ଦିନରେ ଫଲ୍ସ ନେଟିଂ ମାନେ ଆମେ ବିକିବା ନାହିଁ, କିନ୍ତୁ କିଛିଟା ମାଛ ଧରିକିରି ତାଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରିବାକୁ ପଡ଼ିବ।
2: ଆଲେ ଫୋନ ଗୋଟେ କହିଲାନି, ଉଠାଇ ଦେ। ହ୍ୟାଲୋ, ରେଡିଓ କେ ପଚାରୁ?
3: ହ୍ୟାଲୋ,
2: କିଏ କୈଲାସ୍ମି ଦିଦି? କଣ ତିନୁ କୈଲାସ୍ମି?
3: ଜୁହାର
2: ଜୁହାର ସ୍ୱର୍ଣ୍ଣପ୍ରଭା ଦିଦି, ନିକୋ ଆଚାସ କି? ବର୍ଷା ଦିନେ ମାଛ ପୋଖରୀର ଯତ୍ନ କେନ୍ତା ନେବାର, ହାଇ ବିଷୟ ଥାନେ କାଇ ପ୍ରଶ୍ନ ଅଛେ ବିଶେଷଜ୍ଞ ବାବୁକେ ପଚାରି ଦିଆସ।
3: ବର୍ଷା ଦିନେ ଦେହର ଯତ୍ନ,
2: ମାଛ ପୋଖରୀର ଯତ୍ନ କେନ୍ତା ନେବାର?
3: ହଁ, ମୁଇଁ ତ ନାଇଁ ଶୁଣୁଥାଇ, ଆରେ ଯାଇଥିଲି ରଥଯାତ୍ରା ଦେଖି ଆମର ଗାଁଟା ସାଙ୍ଗେ ସାଙ୍ଗେ ଆସିକରି ଫୋନ କଲି।
2: ଆଲେ ସ୍ୱର୍ଣ୍ଣପ୍ରଭା ଦିଦି, ଏଟା ଆମର ମାଛ ଖାଇଲାସନି କି ନାଇଁ ଯେ ତମେ? ବର୍ଷା ଦିନେ ମାଛ ଆରି ପୋଖରୀର ଯତ୍ନ କେନ୍ତା କରବାର, ଏଟା ଆମର ଆଜି ବିଷୟ ଅଛେ।
3: ବୋଲେ ମାଛ ତ ନାଇଁ ଖାଇବାର ଦିଦି, ଆମେ ମାଛ ମାଂସ କାଣ ଅଛି ବୋଲି ମୁଇଁ ଏଇଟା।
2: ଆଲେ ବାବୁ, ଏ ଯେନ୍ ଆମର ସରକାର ତ ସବୁ ସୁବିଧା କରିଦେଲାନି ଆକା, ତେବେ ଏମିତି ଆମର ଯେମିତି ଆଜି ବିଷୟ ଅଛି ନାଇଁ କି ପୋଖରୀର ଯତ୍ନ କେମିତି ନବାର, ପୋଖରୀ କାଇଟା ଅସୁବିଧା ହେଲା ବୋଲେ ଆଇଟମ ଆମର ସରକାର ସାହାଯ୍ୟ କରିବା କି?
0: ନାଇଁ, ଅସୁବିଧା ହେଲେ କିଛି ସାହାଯ୍ୟ ନାହିଁ। ଯୋଉଟା ଆମେ ମାଛ ଚାଷ କରିବା ପାଇଁ ସରକାର ସାହାଯ୍ୟ ଦଉଛି, ହେକ୍ଟରକୁ 4 ଲକ୍ଷ ଟଙ୍କା, ତାହିଁରେ ମାଛ ଜାଳ, ମାଛ ଖାଦ୍ୟ, ମାଛ ଔଷଧ ସବୁ ମିଶେଇକିରି ଦିଆହଉଛି। ସେ ସବୁ ଯଦି ନେଇକିରି ଜଣେ ମାଛ ଚାଷ କରିବ, ତାର ଅସୁବିଧା କିଛି ହବ ନାହିଁ। କେବଳ ଚାଷୀକୁ ଯତ୍ନ ନେବାକୁ ପଡିବ ପୋଖରୀର, ପୋଖରୀର ଯେମିତି ମୁଁ କହୁଥିଲି ହିଡ଼ ଟିକେ ଉଚ୍ଚା ରଖିବ, ବାହାର ବର୍ଷା ପାଣି ଭିତରେ ପଶିବ ନାହିଁ, ଭିତର ପାଣି ବାହାରକୁ ଯିବ ନାହିଁ, ଆବଶ୍ୟକ ପଡ଼ିଲେ ଇନଲେଟ୍ ଆଉଟଲେଟ୍ ପାଇପ୍ ରଖିଥିବେ, ବେଶୀ ପାଣି ହେଲେ ଛାଡ଼ିବାକୁ ପଡ଼ିବ, କମ୍ ପାଣି ହେଲେ ବାହାରୁ ପାଣି ଆଣିକି ପଶିବାକୁ ପଡ଼ିବ। ଯେତେବେଳେ ଏବେ ଜଣେ ପଚାରୁଥିଲେ ଅମ୍ଳଜାନ କମିଗଲେ କ'ଣ କରିବା, ସେ କ୍ଷେତ୍ରରେ ନୂଆ ପାଣି କିଛିଟା ପୁରେଇ ହେବ, କେବେ ବି ସମ୍ପୂର୍ଣ୍ଣ ପାଣି ଛାଡ଼ିବେନି, ପୁରା ପାଣି ଛାଡ଼ିଦେଲେ ଉର୍ବର ପାଣି ସବୁ ପଳେଇବ। ମାଛ ଚାଷ କରିବା ପୂର୍ବରୁ ଗୋଟେ ଭୁଲ କରନ୍ତି କ'ଣ ଆମ ଲୋକମାନେ, ମାଛ ଜାଳା ବର୍ଷା ଦିନ ଆସିଲା, ପାଣି ବର୍ତ୍ତିଲା, ମାଛ ଜାଳା ଛାଡ଼ିଦେଲେ, ସେ ମାଛ ଜାଳା ଖାଇବ କ'ଣ? ମାଛ ଜାଳା ଛାଡ଼ିବା ପୂର୍ବରୁ ପୋଖରୀରେ ଖାଦ୍ୟ ଅଛି ନା ନାହିଁ ପରୀକ୍ଷା କରିବାକୁ ପଡ଼ିବ। ଖାଦ୍ୟ ଆସିବ କୁଆଡ଼ୁ? ମାଛର 2 ପ୍ରକାର ଖାଦ୍ୟ ଥାଏ, ଗୋଟେ ହେଉଛି ପ୍ରାକୃତିକ ଖାଦ୍ୟ, ଆଉ ଗୋଟେ ହେଉଛି କୃତ୍ରିମ ଖାଦ୍ୟ। ପ୍ରାକୃତିକ ଖାଦ୍ୟ ପୋଖରୀରେ ତିଆରି ହେବ, ସେଇଟା ହେବା ପାଇଁ ମାଛର ପାଣି ଆଉ ମାଟିକୁ, ପୋଖରୀର ପାଣି ଆଉ ମାଟିକୁ ଆମେ ଉର୍ବର ରଖିବାକୁ ପଡ଼ିବ। ଉର୍ବର ରଖିବାକୁ ପଡ଼ିବ ମାନେ ଅଳ୍ପ ଟିକେ ୟୁରିଆ ସାର ଦେବାକୁ ପଡ଼ିବ କି ସୁପର ଫସ୍ଫେଟ୍ ସାର ଦେବାକୁ ପଡ଼ିବ, ତା ବାଦେ ଆମକୁ କଞ୍ଚା ଗୋବର ବେଶୀ ପରିମାଣରେ ପକାଇବାକୁ ପଡ଼ିବ। ଗୋବର ପକାଇବା ଦ୍ୱାରା ମାଛର ପ୍ରାକୃତିକ ଖାଦ୍ୟ ପୋଖରୀରେ ତାର ସେ ଜନ୍ମ ହେବ, ଯେଉଁଟାକି ଆମେ ପ୍ଲାଙ୍କଟନ୍ ବା ପ୍ଲବ କହୁଛୁ। ସେ ଛୋଟ ଛୋଟ ପୋକ ଭଳିଆ ଥିବ, ଆଖିକୁ ଦେଖାଯିବ, ଗୋଟେ ଟେଷ୍ଟ ଟ୍ୟୁବ୍ରେ ପାଣି ନେଇକି ଆମେ ଯଦି ପରୀକ୍ଷା କରିବା, ଛୋଟ ଛୋଟ ପୋକମାନେ ଥିବ, ସେଇଟାକୁ ଆମେ ପ୍ଲାଙ୍କଟନ୍ କହୁଛୁ। ମାଛର ସେଇଟା ମୁଖ୍ୟ ଖାଦ୍ୟ, ଆମର ଯେମିତି ଭାତ

0: କିମ୍ବା ରୁଟି ମୁଖ୍ୟ ଖାଦ୍ୟ, ସେଇଭଳିଆ ସେଇଟା ମାଛର ମୁଖ୍ୟ ଖାଦ୍ୟ। ସେଇ ଖାଦ୍ୟଟା ଅଛି ନା ନାହିଁ ଦେଖିବାର ଅଛି। ସେ ଖାଦ୍ୟ ଉତ୍ପନ୍ନ ହେଲା ପରେ ହିଁ ଆମେ ପୋଖରୀରେ ମାଛ ଜାଁଳା ଛାଡ଼ିବା। ହଠାତ୍ ମାଛ ଜାଁଳା ଛାଡ଼ିଦେବା, ଖାଦ୍ୟ ନଥିବ, ମାଛମାନେ ମୃତ୍ୟୁ ମୁଖରେ ପଡ଼ିପାରନ୍ତି। ତା ବାଦେ ଯେଉଁ ଆମେ ଯେଉଁ କହୁଥିଲୁ କୃତ୍ରିମ ଖାଦ୍ୟ, କୃତ୍ରିମ ଖାଦ୍ୟ ହିସାବରେ ଦାନା ଖାଦ୍ୟ ମିଳୁଛି, ସେ କିଣା ଖାଦ୍ୟ ଦେଇପାରିବେ କିମ୍ବା କୁଣ୍ଡା ପିଡ଼ିଆ ମିଶେଇକିରି ମଧ୍ୟ ପୋଖରୀରେ ମାଛକୁ ଦେଇପାରିବେ।
1: ଏବେ ଯେମିତି ପଚାରିଲି ତମକେ କି ରୋଗ କାଇ କାଇ ରୋଗ ହେଇଛି ବୋଲେ, ରୋଗର କାର୍ଯ୍ୟ କାଇ ଅସମିଶା ଅଛି କି?
0: ଅସ ଅଛି ରୋଗ ଯେଉଁ କହୁଥିଲି ଉକୁଣିଆ ରୋଗ ଅଛି। ଉକୁଣିଆ ରୋଗ ମାରିବା ପାଇଁ ସେ ବୋଟକ୍ସ ବୋଲି ଗୋଟେ ଔଷଧ ମିଳେ, ସେଇଟା ଅଳ୍ପ ପରିମାଣରେ ମିଶେଇକିରି ପାଣିରେ ମିଶେଇବାକୁ ପଡ଼ିବ। କ୍ଷତ ରୋଗ ହବ ଯଦି ପୋଖରୀରେ ଆମେ ଚୂନ ପକାଉଥିବା ନିୟମିତ ଭାବରେ। ପୋଖରୀ ପ୍ରସ୍ତୁତି ସମୟରେ ଏକରକୁ 100 କେଜି ଚୂନ ପଡ଼ିଥାଏ। ପୋଖରୀ ମାଛ ଜାଁଳା ଛାଡ଼ିଲା ପରେ ଏକରକୁ 20-25 କେଜି ଚୂନ ପକାଇବାକୁ ପଡ଼ିବ। ଚୂନ ପକାଇବା ପୂର୍ବରୁ ପାଣିର pH ଟିକେ ପରୀକ୍ଷା କରିବାକୁ ପଡ଼ିବ। ସେ pH ପରୀକ୍ଷା କରିଲେ କେତେ ଚୂନ ପଡ଼ିବ ଜଣାପଡ଼ିବ। ଯଦି ପରୀକ୍ଷା କରିପାରୁନାହାନ୍ତି 20-25 କେଜି ଚୂନ ପକାଇଦେଲେ ଅସୁବିଧା କିଛି ନାହିଁ। ଆଉ ମାଛ ଯେଉଁ ଆମେ ଫାଲ୍ସ ନେଟିଂ କରି ଦେଖିବା, ଦେଖିବେ କ୍ଷତ ରୋଗ ବୋଲିବେ, କାହାର ଲାଞ୍ଜ ଛିଣ୍ଡି ଯାଇଥିବ, କାହାର ଦେହରେ ରଙ୍ଗ ରଙ୍ଗ ଦାଗ ହୋଇଥିବ, ଘା ଭଳିଆ ହୋଇଥିବ, ସେ କ୍ଷେତ୍ରରେ ମଧ୍ୟ ଯଦି ଚୂନ ପକାଇଲେ ଭଲ ହୋଇଯାଏ। ନହେଲେ ସିଫାକ୍ସ ବୋଲି ଗୋଟିଏ ଔଷଧ ମିଳେ, ସେ ଔଷଧଟା ଯଦି ଆମେ ପାଣିରେ ମିଶେଇକି ପୋଖରୀରେ ପକାଉଥିବା 3-3 ମାସକୁ ଥରେ, କେବେ ବି ମାଛକୁ ରୋଗ ହେବ ନାହିଁ।
1: ଆଲେ ବାବୁ ବଡ଼େ ନିକ ନିକ କଥା ମାନ ସାଙ୍ଗେ ଦେଲା, ତମେ ଆମର କାର୍ଯ୍ୟକ୍ରମ ଲଗେ ଆସିକରି ଏତିକି ଭଲ କରି ପୂଜା ହେଲା, ତମକେ ଜବର ଜବର ଧନ୍ୟବାଦ ଲାଗ।
0: ଧନ୍ୟବାଦ।
1: ଆଲେ ବୈଦି
2: କାଇଟା ଆପା,
1: ଆହୁରି କାଇଟା ପଚାରବାର ଅଛି କି? ଯୁ ବୋଲିନି
2: ବେଲ ମିଶା ହେଲା ବି ଆପା, ଯୁବେ କି
1: ଯୁବେ କି? ଆଲେ ଭାଇ ଭଉଣୀ ମନ ଗାଲୁନି ଜୁହାର ଲାଗ,
2: ଗାଲୁନି ଭାଇ ଭଉଣୀ ମନ ଜୁହାର ଲାଗ।
3: ଶୁଣିଲେ ଲାଇଭ୍ ଫୋନ୍ ଇନ୍ କାର୍ଯ୍ୟକ୍ରମ ରେଡ଼ିଓ କେ ପାଚାରୁ। ପ୍ରଯୋଜନା କଲେ ମନୋଜ କୁମାର ପୂଜାରୀ, ଉପସ୍ଥାପନା କଲେ ମନୀଷା ପ୍ରଧାନ ଏବଂ ସୁମିତ୍ରା ନାୟକ, ବୈଷୟିକ ସହାୟତା କରିଥିଲେ କେ ଅରୁଣ କୁମାର ଏବଂ ମଣିରାମ ମାଝୀ। ଆକାଶବାଣୀ ଜୟପୁର।

0: ଅପେକ୍ଷା ସେତେବେଳେ ସୁନ୍ଦର ଲାଗେ ଯେତେବେଳେ ତାହାର ମୂଳରେ ବିଶ୍ୱାସ ଓ ଭଲ ପାଇବା ଥାଏ।
1: ପ୍ରତ୍ୟେକ ଅପେକ୍ଷାର ଶେଷରେ କିଛି ନା କିଛି ଶିକ୍ଷା ଲୁଚିକି ରହିଥାଏ, ଆଉ ଧୈର୍ଯ୍ୟ ହିଁ ସେହି ଶିକ୍ଷାର ସବୁଠାରୁ ବଡ଼ ସାଥୀ।
0: ଯେଉଁ ଅପେକ୍ଷାରେ ସତ୍ୟତା, ଆଶା ଏବଂ ଭଲ ପାଇବା ରହିଥାଏ, ସେହି ଅପେକ୍ଷା କେବେ ବ୍ୟର୍ଥ ଯାଏ ନାହିଁ।
1: ଯେମିତି ଆମ ଶ୍ରୋତାବନ୍ଧୁମାନଙ୍କର ଆଶା ଏବଂ ଭଲ ପାଇବାର ସହ ତାଙ୍କ ମେସେଜ

0: ଉତ୍ତର ପାଇଁ ଅପେକ୍ଷା।
1: ତାହେଲେ ଆମ ଶ୍ରୋତାବନ୍ଧୁଙ୍କ ମେସେଜ ଗୁଡିକୁ ନେଇ ଆଜିର ସମ୍ପର୍କ ସେତୁରେ ଆମେ ଦୁହେଁ,
0: ମୁଁ ରଞ୍ଜନ କୁମାର ବେହେରା,
1: ମୁଁ ଧରିତ୍ରୀ ଶତପଥୀ, ନମସ୍କାର।
2: ସମ୍ପର୍କ ସେତୁ, ସମ୍ପର୍କ ସେତୁ।
0: ତେବେ ଧରିତ୍ରୀ, ଆଜି ସମ୍ପର୍କ ସେତୁ ଆରମ୍ଭ କରିବା ଭଏସ୍ ମେସେଜରୁ। ପ୍ରଥମ ଭଏସ୍ ମେସେଜଟି ପଠାଇଛନ୍ତି ଆମର ନିୟମିତ ଶ୍ରୋତା ନୀଳାଚଳ ଭୋଇ।
3: ନମସ୍କାର, ଆକାଶବାଣୀ ଜୟପୁର ସମ୍ପର୍କ ସେତୁ ବିଭାଗର ଉପସ୍ଥାପକ ଉପସ୍ଥାପିକା, ମୋର ହାର୍ଦ୍ଦିକ ଶୁଭେଚ୍ଛା ଶୁଭକାମନା। ମୁଁ ନୀଳାଞ୍ଚଳ ଭୋଇ କହୁଛି, ଗ୍ରାମ ତଲଗତ, ଜିଲ୍ଲା ବଲାଙ୍ଗୀରରୁ। ଗତ ରବିବାର ଦିନ କାର୍ଯ୍ୟକ୍ରମ ଶୁଣିଥିଲେ ସମ୍ପର୍କ ସେତୁ, ଯାହାକି ଉପସ୍ଥାପନା ଦାୟିତ୍ୱରେ ଥିଲେ ଧରିତ୍ରୀ ଶତପଥୀ ଓ ରଞ୍ଜନ କୁମାର ବେହେରା। ତାହା ଶୁଣିବାକୁ ଖୁବ୍ ଭଲ ଲାଗିଥିଲା। ଧରିତ୍ରୀ ସୁନ୍ଦର ଭାବରେ ଶ୍ରୋତାବନ୍ଧୁମାନଙ୍କର ଚିଠିପତ୍ର ଗୁଡ଼ିକର କୁସିନ୍ଦି ପଡ଼ିଥିଲେ ଏବଂ ଉତ୍ତର ଗୁଡ଼ିକ ସୁନ୍ଦର ଭାବରେ ଥିଲେ ରଞ୍ଜନ କୁମାର ବେହେରା। ସେଥିପାଇଁ ମୋ ତରଫରୁ ହାର୍ଦ୍ଦିକ ଶୁଭେଚ୍ଛା ଶୁଭକାମନା। ବିଶେଷ କାର୍ଯ୍ୟକ୍ରମ ଡାଲ ଆକାଶବାଣୀ ଶୁଣିଥିଲି, ସୁନ୍ଦର ଭାବରେ ଉପସ୍ଥାପନ କରିଥିଲେ ରଞ୍ଜନ ସାର। ତା କାର୍ଯ୍ୟକ୍ରମ ମାଧ୍ୟମରେ ଧନ୍ୟବାଦ ବାର୍ତ୍ତା ଜଣାଇଦେବି। ଯୋଉ ଟପିକ ଉପରେ ଏବଂ ଯୋଉ ଗୀତ ଗୁଡ଼ିକ ପ୍ରଚାର ହୋଇଥିଲା, ସମସ୍ତ ଗୀତ ଗୁଡ଼ିକ ଭଲ ଲାଗିଥିଲା। ଗତ ଗୁରୁବାର ଦିନ ଶୁଣିଥିଲି ରାତି 9:30 ସମୟରେ ସଜମଜ କାର୍ଯ୍ୟକ୍ରମ, ମୋର 3 କୋତିକିଆ ପ୍ରଶ୍ନ ପ୍ରଚାର କରାଯାଇଥିଲା ଏବଂ ସଠିକ ଭାବରେ ଉତ୍ତର ଗୁଡ଼ିକ ଦେଇଥିଲେ ବଡ଼ ଭାଇ ଉଦୟ ଶଙ୍କର ଜାନି। ସେଥିପାଇଁ ହାର୍ଦ୍ଦିକ ଶୁଭେଚ୍ଛା ଶୁଭକାମନା। ଏବଂ ମୋର କାର୍ଯ୍ୟକ୍ରମ ସମ୍ପର୍କରେ କିଛି ମତାମତ ଅଛି। ପ୍ରଥମ ମତାମତଟି, ଆସନ୍ତା ମାସରେ ଆମ ଅତିଥି କ୍ରମରେ ଆମ ଜଣେ ଅଛନ୍ତି ନିୟମିତ ଶ୍ରୋତା ମୁନା ପଣ୍ଡା ଭାଇ, ତାଙ୍କ ସହିତ ଯୋଉ ସାକ୍ଷାତକାର ନିଅନ୍ତି ଏବଂ ଯୋଗବାଣୀର ଉପସ୍ଥାପିକା ସ୍ମୃତି ପାଢ଼ୀକୁ ମୋର ବିଶେଷ ଅନୁରୋଧ, ସେ କାର୍ଯ୍ୟକ୍ରମ କରନ୍ତି ଏବଂ ମୁନା ପଣ୍ଡାଙ୍କ ସହିତ ଯଦି ସାକ୍ଷାତକାର ନିଅନ୍ତି ତାହେଲେ ଟିକେ ଶୁଣିବାକୁ ଖୁସି ଲାଗନ୍ତା, କାରଣ ଅନେକ ବର୍ଷ ହେଲାଣି ତାଙ୍କର କାର୍ଯ୍ୟକ୍ରମ ସମ୍ପର୍କରେ କିଛି ଶୁଣିବାକୁ ମିଳୁନାହାନ୍ତି। କାର୍ଯ୍ୟକ୍ରମଟି ଯଦି ନିହାତି ଭାବରେ ଶୁଣୁଥିବେ ତାହେଲେ ନିହାତି ଭାବରେ ନେବେ ବୋଲି ମୁଁ ଆଶା ବିଶ୍ୱାସ କରୁଛି। ଏବଂ ଦ୍ୱିତୀୟ ମତାମତଟି ହେବେ, ଦେଖନ୍ତୁ ଆପଣମାନେ ପ୍ରଚାର କରୁଛନ୍ତି ପ୍ରତ୍ୟେକ ମଙ୍ଗଳବାର 12:30 ଯୋଉ କନ୍ଧବାସର କାର୍ଯ୍ୟକ୍ରମ ତାରବା, ସେଟା କେବଳ 20 ପାଇଁ ପ୍ରଚାର ହଉଛି, ସବୁ କାର୍ଯ୍ୟକ୍ରମ 30 ପାଇଁ ରଖାଯାଇଛି। ସେ କାର୍ଯ୍ୟକ୍ରମ ଯଦି 30 ପାଇଁ ଯଦି ବାଜନ୍ତା ତାହେଲେ ଶୁଣିବାକୁ ଟିକେ ଖୁସି ଲାଗନ୍ତା, କାରଣ 20 ବାଜୁଛି ସେଥିପାଇଁ ଟିକେ ଦୁଃଖ ଲାଗୁଛି। ଏବଂ ତୃତୀୟ ମତାମତଟି ହେଉଛି ଯେ, ଦେଖନ୍ତୁ ଆପଣମାନେ ଯୋଉ ପ୍ରଚାର କରୁଛନ୍ତି ପ୍ରତ୍ୟେକ ରବିବାର 10:00 ହାଲୋ ସ୍ୱାସ୍ଥ୍ୟ ପାଇଁ କଥାଟିଏ, ଏ କାର୍ଯ୍ୟକ୍ରମଟିକୁ ଆପଣମାନେ କେବେ ରେକର୍ଡିଂ ନେଉଛନ୍ତି ଏବଂ କୋଉ ସମୟରେ ରେକର୍ଡିଂ ନେଉଛନ୍ତି, ଏହାର ଯଦି ଟିକେ ଆମକୁ ଯଦି ଜଣେଇବେ ଶ୍ରୋତା ବନ୍ଧୁମାନଙ୍କେ, କାରଣ ସ୍ୱାସ୍ଥ୍ୟ ଭିତ୍ତିକ ଫୋନ୍ ଇନ୍ କାର୍ଯ୍ୟକ୍ରମ ହାଲୋ ସ୍ୱାସ୍ଥ୍ୟ ପାଇଁ କଥାଟିଏ, ସ୍ୱାସ୍ଥ୍ୟ ଉପରେ ଅନେକ କିଛି କଥା ଜାଣିବାକୁ ମିଳୁଛି, କିଛି କଥା ଶିଖିବାକୁ ମିଳୁଛି। ଏବଂ ଚତୁର୍ଥ ମତାମତ ମୋର ରହିବ ଯେ, ଦେଖନ୍ତୁ ଅନେକ ବର୍ତ୍ତମାନ ନିଟ୍ ୟୁଜିକୁ ନେଇକରି ଏବଂ ଅନେକ ବହିମାନେ ତ୍ରୁଟି ହେଇଛି, ଯେମିତି ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଯୋଉ ବହିମାନେ ସମସ୍ୟାର ସମାଧାନ ହେଇପାରୁନାହାନ୍ତି, ଏ ବିଷୟବସ୍ତୁକୁ ନେଇକରି ଆପଣମାନେ ଏକ ସୁନ୍ଦର ସାକ୍ଷାତକାରଟେ, ଯୋଗବାଣୀ କାର୍ଯ୍ୟକ୍ରମ ରଖନ୍ତି କି ଏକ ଆଲୋଚନାଟେ ରଖନ୍ତି, ତାହେଲେ ଆମକୁ ଟିକେ ଶୁଣିବାକୁ ଟିକେ ଖୁସି ଲାଗନ୍ତା, କାରଣ ନିଟ୍ ୟୁଜିକୁ ନେଇକରି ଅନେକ ବର୍ତ୍ତମାନ ଦ୍ୱନ୍ଦ୍ୱ ଚାଲିଛି ପ୍ରଶ୍ନପତ୍ର ଲିକ୍କୁ ନେଇକରି, ଏବଂ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଯୋଉ ବହି ତ୍ରୁଟି ଅଛି ଏହି ତ୍ରୁଟିକୁ ନେଇକରି ଅନେକ ବର୍ତ୍ତମାନ ସମସ୍ୟାର ବାଟ ଖୋଜା ଚାଲିଛି। ଆଉ ଏ ଚିଠିକୁ ନିହାତି ସମ୍ପର୍କ ସେତୁରେ ସାମିଲ କରିବେ ଏବଂ ସଠିକ ଭାବରେ ମୁଁ ଉତ୍ତର ଗୁଡ଼ିକ ପାଇବି ବୋଲି ଆଶା ବିଶ୍ୱାସ କରିଛି। ମୋଟାମୋଟି କହିବାକୁ ହେଲେ ଏହି ହକ୍ତାର ସମସ୍ତ କାର୍ଯ୍ୟକ୍ରମଟି ନିଆରା ହୋଇଛି।
0: ହଁ, ନୀଳାଚଳ ଭାଇ, ଆପଣ ଭଏସ୍ ମେସେଜରେ ପ୍ରଥମେ ସମ୍ପର୍କ ସେତୁ ସମ୍ପର୍କରେ ପ୍ରଶଂସା କରିଛନ୍ତି, ଆପଣଙ୍କୁ ଭଲ ଲାଗୁଛି ସମ୍ପର୍କ ସେତୁ କାର୍ଯ୍ୟକ୍ରମ, ଆଉ ଡାଏଲ୍ ଆକାଶବାଣୀ ସମ୍ପର୍କରେ ଆପଣ ଜଣାଇଛନ୍ତି ଭଏସ୍ ମେସେଜ ମାଧ୍ୟମରେ, ଭଲ ଲାଗିଥିଲା ଡାଏଲ୍ ଆକାଶବାଣୀ କାର୍ଯ୍ୟକ୍ରମ, ଆପଣଙ୍କର ଧନ୍ୟବାଦ ଆମେ ସାଦର ଗ୍ରହଣ କରୁଛୁ। ତାପରେ ସଜମୌଜ ସମ୍ପର୍କରେ ଆପଣ ମତାମତ ଦେଇଛନ୍ତି, ଆପଣ ଯାହା ପଚାରିଥିଲେ ମଜା ପ୍ରଶ୍ନ ତାହାର ଉତ୍ତର ଦେଇଥିଲେ ବଡ଼ ଭାଇ ଉଦୟ ଶଙ୍କର ଜାନି, ତାହା ବି ଆପଣଙ୍କୁ ଭଲ ଲାଗିଛି। ଆପଣ ଶୁଭେଚ୍ଛା ଶୁଭକାମନା ଜଣାଇଛନ୍ତି, ଆମେ କାର୍ଯ୍ୟକ୍ରମ ମାଧ୍ୟମରେ ବଡ଼ ଭାଇ ଉଦୟ ଶଙ୍କର ଜାନିଙ୍କୁ ଜଣାଇ ଦେଉଛୁ। ତାପରେ ମତାମତ ଦେଇଛନ୍ତି ଅଗଷ୍ଟ ମାସରେ ଯୁବବାଣୀର ଆମ ଅତିଥି କ୍ରମରେ ନିୟମିତ ଶ୍ରୋତା ମୁନା ପଣ୍ଡାଙ୍କ ସହ ସାକ୍ଷାତକାର ପ୍ରଚାର କଲେ ଭଲ ହୁଅନ୍ତା, ବିଶେଷ କରି ତାଙ୍କର ସାକ୍ଷାତକାର ସ୍ମୃତିବାଡ଼ି ନେଲେ ଭଲ ଲାଗିବ ବୋଲି ଆପଣ ଜଣାଇଛନ୍ତି। ଆପଣଙ୍କୁ ଆମେ ପ୍ରତିଶ୍ରୁତି ଦେଉଛୁ ଯେ ଯଦି ସୁବିଧା ହେବ ଆମେ ଅଗଷ୍ଟ ମାସରେ ଯୁବବାଣୀ କାର୍ଯ୍ୟକ୍ରମରେ ଆମ ଅତିଥିରେ ନିୟମିତ ଶ୍ରୋତା ମୁନା ପଣ୍ଡାଙ୍କ ସହ ସାକ୍ଷାତକାର ପ୍ରଚାର କରିବୁ, ଆପଣ ଅପେକ୍ଷା କରନ୍ତୁ। ତାପରେ ଆପଣ ଭଏସ୍ ମେସେଜରେ ଜଣାଇଛନ୍ତି ଯେ ପ୍ରତ୍ୟେକ ମଙ୍ଗଳବାର 12:30-20 ପାଇଁ କେବଳ କନ୍ଧଭାଷାର କାର୍ଯ୍ୟକ୍ରମ ପ୍ରଚାର କରୁଛନ୍ତି, ତାହାର ସମୟସୀମା ଆଉ ଟିକେ ବଢ଼ାଇଲେ ଭଲ ହୁଅନ୍ତା ବୋଲି ଆପଣ ଜଣାଇଛନ୍ତି। ଦେଖନ୍ତୁ ନୀଳାଚଳ ଭାଇ, ଯେକୌଣସି କାର୍ଯ୍ୟକ୍ରମର ସମୟସୀମା ଗୋଟେ ନିର୍ଦ୍ଧାରଣ ଥାଏ, ଆମେ ତାହାକୁ 20 ହିଁ ପ୍ରଚାର କରୁଛୁ, କାରଣ ଆମର ଯିଏ ଡାଇରେକ୍ଟର ଜେନେରାଲ ଅଛନ୍ତି ତାଙ୍କର ନିର୍ଦ୍ଦେଶନାମା ଅନୁସାରେ ଏହି କାର୍ଯ୍ୟକ୍ରମ ପ୍ରଚାର କରାଯାଉଛି ଏବଂ ସମୟସୀମା ସେ ହିଁ ନିର୍ଦ୍ଧାରଣ କରନ୍ତି। ତେଣୁ ବର୍ତ୍ତମାନ ପାଇଁ 20 ଅଧିକ ସମୟ ପ୍ରଚାର କରିବା ସମ୍ଭବ ନୁହେଁ, ଯଦି ଭବିଷ୍ୟତରେ ସେପରି ଅନୁମତି ମିଳେ ତାହେଲେ ଆପଣଙ୍କର ଏହି କନ୍ଧ କାର୍ଯ୍ୟକ୍ରମ ନିଶ୍ଚୟ 30 ଆମେ ପ୍ରଚାର କରିବୁ। ଆଉ ଗୋଟେ ମତାମତ ଜଣାଇଛନ୍ତି ଯେ ପ୍ରତ୍ୟେକ ରବିବାର 10:00 ହାଲୋ ସ୍ୱାସ୍ଥ୍ୟ ପାଇଁ କଥାଟିଏ, ଏହି କାର୍ଯ୍ୟକ୍ରମଟିକୁ କେବେ ରେକର୍ଡିଂ ନେଉଛନ୍ତି, କେଉଁ ସମୟରେ ନେଉଛନ୍ତି ଶ୍ରୋତା ବନ୍ଧୁଙ୍କୁ ଜଣାଇବେ। ପ୍ରକୃତରେ ଏହା ଆକାଶବାଣୀ ବ୍ରହ୍ମପୁରର କାର୍ଯ୍ୟକ୍ରମ, ଆକାଶବାଣୀ ବ୍ରହ୍ମପୁରରେ ହିଁ ତାହା

0: ରେକର୍ଡିଂ ହୋଇଥାଏ। ସେହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବା ପାଇଁ ସେମାନେ ହିଁ ଆଗରୁ ସୂଚନା ପ୍ରଦାନ କରନ୍ତି। ଯଦି ସେପରି ସୂଚନା ମିଳେ ଆମେ ଆପଣମାନଙ୍କୁ ଜଣାଇବୁ, ଆପଣ ସେହି କାର୍ଯ୍ୟକ୍ରମକୁ ଫୋନ୍ କରି ସେଥିରେ ଅଂଶଗ୍ରହଣ କରିପାରିବେ। ଶେଷରେ ଏଇ ଯୋଉ ନିଟ୍ ଆଉ ବହିର ତ୍ରୁଟିକୁ ନେଇ ଯୁବବାଣୀର ସାକ୍ଷାତକାର କିମ୍ବା ଆଲୋଚନାଟିଏ ରଖିଲେ ଭଲ ହୁଅନ୍ତା ବୋଲିକରି ପ୍ରସ୍ତାବ ଦେଇଛନ୍ତି। ଦେଖନ୍ତୁ ନୀଳାଚଳ ଭାଇ, ଏସବୁ ଗୋଟିଏ ସମ୍ବେଦନଶୀଳକ ବିଷୟବସ୍ତୁ, ବର୍ତ୍ତମାନ ପାଇଁ ତ ତାହା ଆମେ ପ୍ରଚାର କରିପାରିବୁ ନାହିଁ। ଯଦି ସମ୍ଭବ ହୁଏ ନିଟ୍ରେ କେମିତି ପିଲାମାନେ ଯୋଗ୍ୟତା ହାସଲ କରିବେ ବା ବହିର ତ୍ରୁଟିକୁ ନେଇ ଅନ୍ୟ ପ୍ରକାରେ ଆମେ ହୁଏତ ସାକ୍ଷାତକାର ପ୍ରଚାର କରିବୁ, ଆପଣ ଭବିଷ୍ୟତକୁ ଅପେକ୍ଷା କରନ୍ତୁ, ନିଶ୍ଚୟ ଆମେ ପ୍ରଚାର କରିବୁ। ତାଙ୍କୁ ଧନ୍ୟବାଦ ଦେଉଛୁ ଯେ ସେ କାର୍ଯ୍ୟକ୍ରମ ଶୁଣି ଭଏସ୍ ମେସେଜ୍ ପଠାଇଛନ୍ତି। ବର୍ତ୍ତମାନ ଆଉ ଗୋଟିଏ ଭଏସ୍ ମେସେଜ୍ ଦେଖିବା।
1: ସମ୍ପର୍କ ସେତୁ କାର୍ଯ୍ୟକ୍ରମରେ ଉପସ୍ଥାପନ କରୁଥିବା ଅପା ଏବଂ ରଞ୍ଜନ ଭାଇଙ୍କୁ ମୋର ନମସ୍କାର। ମୁଁ ଚୁଲମଣି ନାଗ, ସିନାପାଲି ନପଡ଼ା, ଗ୍ରାମ ଜାମଗାଁରୁ। ଗତ ଗୁରୁବାର ସକାଳ 9ଟାରେ ପ୍ରଚାରିତ ହୋଇଥିବା ଡାଇଲା କାଶବାଣୀ କାର୍ଯ୍ୟକ୍ରମ ଭଲ ଲାଗିଥିଲା, ସେଥିପାଇଁ ରଞ୍ଜନ ଭାଇଙ୍କୁ ମୋର ହୃଦୟଭର ଧନ୍ୟବାଦ। ଏବଂ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କର ବିଶ୍ୱ ପ୍ରସିଦ୍ଧ ପବିତ୍ର ଘୋଷଯାତ୍ରା ଏବଂ ବାହୁଡ଼ା ଯାତ୍ରାର ଧାରାବରଣୀ ମନ ପ୍ରାଣକୁ ଛୁଇଁ ଯାଇଥିଲା, ସେଥିପାଇଁ ସମସ୍ତ ଭାଷ୍ୟକାରଙ୍କୁ ମୋର ଆନ୍ତରିକ ଧନ୍ୟବାଦ। ଏବଂ ସମ୍ପର୍କ ସେତୁ କାର୍ଯ୍ୟକ୍ରମର ଚିଠି ପଢ଼ିବାର ଶୈଳୀ ଏବଂ ଉତ୍ତର ଦେବାର ଶୈଳୀ ବେଶ୍ ଆକର୍ଷଣୀୟ ହୋଇପାରୁଛି। ମଝିରେ ମଝିରେ ଆକାଶବାଣୀ ଜୟପୁର କେନ୍ଦ୍ରର କାର୍ଯ୍ୟକ୍ରମ ମୁଖ୍ୟ ଶ୍ରୋତାଙ୍କ ଚିଠି ପତ୍ରର ଉତ୍ତର ଯଦି ଦେଲେ କେମିତି ହୁଅନ୍ତା। ରହିଲି, ନମସ୍କାର।
2: ଚୁଳାମଣି ଭାଇ ପ୍ରଥମେ ଆମ ସମ୍ପର୍କ ସେତୁ କାର୍ଯ୍ୟକ୍ରମର ସମସ୍ତଙ୍କୁ ନମସ୍କାର ଜଣାଇଛନ୍ତି।
0: ହଁ, ଆପଣ ବି ପ୍ରତି ନମସ୍କାର ନେବେ।
2: ସେ ଭଏସ୍ ମେସେଜ୍ରେ ଜଣାଇଛନ୍ତି ଗୁରୁବାର ସକାଳ 9ଟାରେ ପ୍ରଚାରିତ ହୋଇଥିବା ଡାଏଲ୍ ଆକାଶବାଣୀ ତାଙ୍କୁ ଭଲ ଲାଗିଥିଲା, ସେଥିପାଇଁ ସେ ରଞ୍ଜନ ଭାଇଙ୍କୁ ହୃଦୟଭରା ଧନ୍ୟବାଦ ଜଣାଇଛନ୍ତି।
0: ପ୍ରଥମେ ଆପଣଙ୍କର ଧନ୍ୟବାଦ ସାଦରେ ଗ୍ରହଣ କରୁଛି। ଯାହା ହଉ, ଆପଣ ଡାଏଲ୍ ଆକାଶବାଣୀ ଶୁଣିଛନ୍ତି, ଆପଣଙ୍କୁ ବି ଧନ୍ୟବାଦ ଦେଉଛୁ।
2: ତାପରେ ସେ କହିଛନ୍ତି ବାହୁଡ଼ା ଯାତ୍ରାର ଧାରା ବିବରଣୀ ମଧ୍ୟ ତାଙ୍କୁ ବହୁତ ଭଲ ଲାଗିଲା।
0: ହଁ, ଆମେ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରାର ପ୍ରତ୍ୟକ୍ଷଦର୍ଶୀ ଧାରା ବିବରଣୀ ଏବଂ ବାହୁଡ଼ା ଯାତ୍ରାର ଧାରା ବିବରଣୀ ଆକାଶବାଣୀ କଟକ କେନ୍ଦ୍ରରୁ ରିଲେ କରି ପ୍ରଚାର କରିଥିଲୁ। ଯାହା ହଉ, ଆପଣମାନେ ଶୁଣୁଛନ୍ତି, ତେଣୁ ଆପଣଙ୍କୁ ଧନ୍ୟବାଦ ଦେଉଛୁ।
2: ତାପରେ ସେ କହିଛନ୍ତି ସମ୍ପର୍କ ସେତୁରେ ଚିଠି ପଢ଼ିବା ଏବଂ ଉତ୍ତର ଦେବା ଶୈଳୀ ବହୁତ ଭଲ ହୋଇଥିଲା, ମଝିରେ ମଝିରେ ଆକାଶବାଣୀର ମୁଖ୍ୟ ଆସିକି କାର୍ଯ୍ୟକ୍ରମରେ ଶ୍ରୋତାଙ୍କ ଚିଠିପତ୍ରର ଉତ୍ତର ଦେଲେ କେମିତି ହୁଅନ୍ତା।
0: ହଁ, ପ୍ରଥମେ ଆପଣ ସମ୍ପର୍କ ସେତୁ ଭଲ ଲାଗିଛି ବୋଲି ଜଣାଇଛନ୍ତି, ଆପଣଙ୍କର ଧନ୍ୟବାଦ ଆମେ ଦୁଇ ଜଣ ସାଦରେ ଗ୍ରହଣ କରୁଛୁ। କିନ୍ତୁ ଶେଷରେ ଯାହା ଆପଣ ମତାମତ ଦେଇଛନ୍ତି ଯେ କାର୍ଯ୍ୟକ୍ରମ ମୁଖ୍ୟ ଏଥିରେ ଅଂଶଗ୍ରହଣ କରିଥିଲେ ବା ଶ୍ରୋତାଙ୍କର ଚିଠିପତ୍ରର ଉତ୍ତର ଦେଇଥିଲେ ଭଲ ହୁଅନ୍ତା ବୋଲି, ଦେଖନ୍ତୁ ଆମ କାର୍ଯ୍ୟକ୍ରମର ମୁଖ୍ୟ ଯିଏ ଅଛନ୍ତି ସେ ବି ଆକାଶବାଣୀ ବଲାଙ୍ଗୀରର କାର୍ଯ୍ୟକ୍ରମ ମୁଖ୍ୟ, ସେ ବଲାଙ୍ଗୀର ରହନ୍ତି, ବେଳେବେଳେ ଏଠିକି ଆସନ୍ତି ଏବଂ ସେ ଆସିକି ସବୁ ସପ୍ତାହରେ ଏହି କାର୍ଯ୍ୟକ୍ରମରେ ବା ଶ୍ରୋତାମାନଙ୍କର ଚିଠିପତ୍ରର ଉତ୍ତର ଦେବାରେ ନିଶ୍ଚୟ ଅସୁବିଧା ହେବ। ଯଦି ସେ କାର୍ଯ୍ୟକ୍ରମ ଶୁଣୁଥିବେ, ହୁଏତ ମାସ ଶେଷରେ ବା ମାସକୁ ଥରେ ଶ୍ରୋତାଙ୍କର ଉତ୍ତର ଦେବା ପାଇଁ ନିଶ୍ଚୟ ଚେଷ୍ଟା କରିବେ। ଆପଣଙ୍କର ପ୍ରସ୍ତାବ ପାଇଁ, ଆପଣଙ୍କର ମତାମତ ପାଇଁ ଆପଣଙ୍କୁ ଧନ୍ୟବାଦ ଦେଉଛୁ। ଏଥିଲା ଭଏସ୍ ମେସେଜ, ଏଥର ଯିବା ମେସେଜ ଆଡ଼କୁ।
2: ଆମର ପ୍ରଥମ ମେସେଜଟିକୁ ଲେଖିଛନ୍ତି କେ ମୋହନ ରାଓ ଆଚାରୀ, ସୁନାରୀ ସାହି, ଜୟପୁରରୁ। ମୋହନ ବାବୁଙ୍କୁ ଗତ ସପ୍ତାହର ସମ୍ପର୍କ ସେତୁ କାର୍ଯ୍ୟକ୍ରମଟି ବହୁତ ଭଲ ଲାଗିଥିଲା, ତେଣୁ ସେ ଆପଣଙ୍କୁ ଆଉ ମତେ ଧନ୍ୟବାଦ ଜଣାଇଛନ୍ତି।
0: ନିଶ୍ଚୟ ଆଚାର୍ଯ୍ୟ ବାବୁ, ଆପଣଙ୍କର ଧନ୍ୟବାଦ ଆମେ ଦୁଇ ଜଣ ସାଦରେ ଗ୍ରହଣ କରୁଛୁ।
2: ତାପରେ ସେ ଲେଖିଛନ୍ତି ତାଙ୍କୁ ସେହି ସପ୍ତାହର ଚଇତି ଜହ୍ନ କାର୍ଯ୍ୟକ୍ରମଟି ମଧ୍ୟ ଭଲ ଲାଗିଥିଲା, ଯାହାକୁ ନେଇ ଆସିଥିଲେ ସୁଜାତା ଆଚାରୀ ଏବଂ ସୁଧୀର ଭାଇ। ସୁଜାତା ଆଚାରୀଙ୍କର ପଶୁମାନଙ୍କ ଉପରେ ଯତ୍ନ, ତା ଉପରେ ଯୋଉ ସାକ୍ଷାତକାରଟି ଦେଇଥିଲେ ସେଟା ତାଙ୍କୁ ବହୁତ ଭଲ ଲାଗିଥିଲା। ତାପରେ ଭିଟାମିନ୍ ଇଞ୍ଜେକ୍ସନ, କୁରୁମି ଇଞ୍ଜେକ୍ସନ ଉପରେ ଆଲୋଚନାଟି ମଧ୍ୟ ତାଙ୍କୁ ବହୁତ ଭଲ ଲାଗିଥିଲା। ଉଭୟଙ୍କର ଉପସ୍ଥାପନା ଶୈଳୀ ତାଙ୍କୁ ବହୁତ ଭଲ ଲାଗିଥିଲା, ତେଣୁ ସେ ସେମାନଙ୍କୁ ନମସ୍କାର ସହିତ ଧନ୍ୟବାଦ ଜଣାଇଛନ୍ତି।
0: ଆପଣଙ୍କର ନମସ୍କାର ଏବଂ ଧନ୍ୟବାଦ ଆମେ କାର୍ଯ୍ୟକ୍ରମ ମାଧ୍ୟମରେ ଜଣାଇ ଦେଉଛୁ। ଯାହା ହଉ, ଆପଣଙ୍କୁ ଭଲ ଲାଗିଛି ସୁଜାତା ଆଚାରୀ ଏବଂ ସୁଧୀର ଦାସଙ୍କର ଉପସ୍ଥାପନା, ଆଉ ଯେଉଁ ବିଷୟରେ ସାକ୍ଷାତକାର ପ୍ରଚାର କରିଥିଲୁ ତାହା ବି ଆପଣଙ୍କୁ ଭଲ ଲାଗିଛି, ତେଣୁ ଆପଣଙ୍କୁ ବି ଧନ୍ୟବାଦ ଦେଉଛୁ ଯେ ଆପଣ କାର୍ଯ୍ୟକ୍ରମ ଶୁଣି ସୁନ୍ଦର ମତାମତ ଦେଇଛନ୍ତି।
2: ଆମର ପରବର୍ତ୍ତୀ ମେସେଜଟିକୁ ଲେଖିଛନ୍ତି ନୀଲୁ ଦାସ, ଶାସ୍ତ୍ରୀନଗର, ବଲାଙ୍ଗୀରରୁ।
0: ଆଚ୍ଛା,
2: ସେ ଲେଖିଛନ୍ତି 21 ତାରିଖରେ ପ୍ରଚାର ହୋଇଥିବା ଆଜିର ଅନୁଚିନ୍ତା ତାଙ୍କୁ ବହୁତ ଭଲ ଲାଗିଥିଲା, ଯେଉଁଥିରେ ସୁନ୍ଦର ଭାବରେ ଉପସ୍ଥାପନା କରିଥିଲେ ମନୋଜ କୁମାର ପୂଜାରୀ ସାର୍। ତାପରେ ସେ ଲେଖିଛନ୍ତି ଚାଷବାସ କଥାରେ ମାଣ୍ଡିଆ ଚାଷ ଉପରେ ଯେଉଁ ଆଲୋଚନାଟି ହୋଇଥିଲା ତାହା ମଧ୍ୟ ତାଙ୍କୁ ବହୁତ ଭଲ ଲାଗିଥିଲା। ଆଦିବାସୀ ସଙ୍ଗୀତର କାର୍ଯ୍ୟକ୍ରମ ରିଞ୍ଜୋଡି ମଧ୍ୟ ତାଙ୍କୁ ବହୁତ ଭଲ ଲାଗିଥିଲା, ତେଣୁ ସେ ଜଗନ୍ନାଥ ଗଣ୍ଡ ଓ ତାଙ୍କର ସାଥୀମାନଙ୍କୁ ସେ ଶୁଭକାମନା ଜଣାଇଛନ୍ତି। ଗଣ୍ଡ ସମ୍ପ୍ରଦାୟର ସବୁ ଗୀତଗୁଡ଼ିକ ତାଙ୍କୁ ବହୁତ ଭଲ ଲାଗିଥିଲା। ସେହିପରି ତାଙ୍କୁ ସେହିଦିନର ବନମଲ୍ଲିକା କାର୍ଯ୍ୟକ୍ରମ ମଧ୍ୟ ବହୁତ ଭଲ ଲାଗିଥିଲା। ନବରଙ୍ଗପୁର ଜିଲ୍ଲାର ଲୋକ ନୃତ୍ୟଶିଳ୍ପୀ

0: ସୁଜନ ସୁନା ଭାଇଙ୍କ ସହ ସାକ୍ଷାତକାର ମଧ୍ୟ ତାଙ୍କୁ ବହୁତ ଭଲ ଲାଗିଥିଲା। ନୀଲୁ ଭାଇଙ୍କୁ ମାସିକ ସମ୍ଭ୍ରାନ୍ତ ସାହିତ୍ୟ ପତ୍ରିକାର କାର୍ଯ୍ୟକ୍ରମ ଚୟନ ମଧ୍ୟ ବହୁତ ଭଲ ଲାଗିଥିଲା। ସେହି କାର୍ଯ୍ୟକ୍ରମରେ ପ୍ରଚାରିତ ହୋଇଥିବା ରୀତାରାଣୀ କରନ୍ ମ୍ୟାମ୍ଙ୍କ ସହ ଆଳାପ ତାଙ୍କୁ ବହୁତ ଭଲ ଲାଗିଥିଲା। ମ୍ୟାଡାମ୍ଙ୍କର କିଛି କବିତା ତାଙ୍କର ମନଛୁଆଁ ହୋଇଥିଲା, ଯେମିତି କବିତା ଧୀରେ ଧୀରେ, କବିତା ବର୍ଷା, କବିତା ଅଜନ୍ତା ତାଙ୍କୁ ବହୁତ ଭଲ ଲାଗିଥିଲା। କାରଣ ମନୁଷ୍ୟ ସମାଜରେ ଘଟୁଥିବା ସତ୍ୟ ଘଟଣାକୁ ନେଇ କବିତାଗୁଡ଼ିକ ଥିଲା। ଚୟନର ଆଲୋଚନାରେ ସ୍ଥାନ ପାଇଥିଲା ମହାପ୍ରଭୁ ଜଗତରନାଥ ଜଗନ୍ନାଥଙ୍କ ଶାବର ଶ୍ରୀକ୍ଷେତ୍ର ଉପରେ। ଆଦିବାସୀ ସଂସ୍କୃତିରେ ଶ୍ରୀ ଜଗନ୍ନାଥ ପରମ୍ପରା, ଯାହାକୁ ଆଲୋଚନା କରିଥିଲେ ଡକ୍ଟର ସଦାନନ୍ଦ ସାର, ତାଙ୍କଠାରୁ ଆଦିବାସୀ ସଂସ୍କୃତିରେ ଶ୍ରୀ ଜଗନ୍ନାଥଙ୍କ ଶାବର ଶ୍ରୀକ୍ଷେତ୍ର ଜଗନ୍ନାଥ ମନ୍ଦିର ଉପରେ ଆମେ ଅନେକ କିଛି ଜାଣିପାରିଲୁ। ତାଙ୍କୁ ଚୟନ କାର୍ଯ୍ୟକ୍ରମଟି ବହୁତ ଭଲ ଲାଗିଥିଲା।
1: ହଁ ଧରିତ୍ରୀ, ତେବେ ନୀଲୁ ବାବୁ 21 ତାରିଖର ପ୍ରତ୍ୟେକଟି କାର୍ଯ୍ୟକ୍ରମ ଶୁଣି ଖୁବ୍ ସୁନ୍ଦର ଭାବେ ମତାମତ ଦେଇଛନ୍ତି। ପ୍ରଥମେ ସେ ଆଜିର ଅନୁଚିନ୍ତା ସମ୍ପର୍କରେ ଲେଖିଛନ୍ତି, ଆଜିର ଅନୁଚିନ୍ତା ଉପସ୍ଥାପନ କରିଥିବା ମନୋଜ ସାର୍ଙ୍କୁ ଆମେ କାର୍ଯ୍ୟକ୍ରମ ମାଧ୍ୟମରେ ଜଣେଇ ଦେଉଛୁ, ଆପଣଙ୍କର ଧନ୍ୟବାଦ। ସେମିତି ଚାଷବାସ କଥା ଆପଣଙ୍କୁ ଭଲ ଲାଗିଛି, ମାଣ୍ଡିଆ ଚାଷ ସମ୍ପର୍କରେ ରିଞ୍ଜୁଡ଼ି କାର୍ଯ୍ୟକ୍ରମରେ ଗଣ୍ଡ ସମ୍ପ୍ରଦାୟର ଗୀତ ଆପଣ ଶୁଣିଛନ୍ତି, ଆପଣଙ୍କୁ ଭଲ ଲାଗିଛି। ତାଛଡ଼ା ବନମଲ୍ଲିକାରେ ଆମେ ପ୍ରଚାର କରିଥିଲୁ ନବରଙ୍ଗପୁର ଜିଲ୍ଲାର ଲୋକ ନୃତ୍ୟଶିଳ୍ପୀ ସୁଜନ ସୁନାଙ୍କ ସହ ସାକ୍ଷାତକାର, ତାହା ବି ଆପଣଙ୍କୁ ଭଲ ଲାଗିଛି। ଶେଷରେ ଚୟନ ସମ୍ପର୍କରେ ଆପଣ ଲେଖିଛନ୍ତି, ଚୟନର କବୟିତ୍ରୀ ଯିଏ ଆସିଥିଲେ ରୀତାରାଣୀ କରନ, ତାଙ୍କର କବିତା ଆପଣଙ୍କୁ ଭଲ ଲାଗିଛି, ତାଙ୍କ ସହିତ ଆଳାପ ଭଲ ଲାଗିଛି। ତାଛଡ଼ା ଶେଷରେ ଯେଉଁ ଆଲୋଚନା ଆମେ ପ୍ରଚାର କରିଥିଲୁ ତାହା ବି ଆପଣଙ୍କୁ ଭଲ ଲାଗିଛି। ତେବେ ନୀଲୁ ବାବୁଙ୍କୁ ଆକାଶବାଣୀ ଜୟପୁର କେନ୍ଦ୍ର ତରଫରୁ ଅନେକ ଅନେକ ଧନ୍ୟବାଦ ଦେଉଛୁ ତାଙ୍କର ଏହି ମେସେଜ ପାଇଁ। ତେବେ ଧରିତ୍ରୀ, ଯଦିଓ ଆମ ପାଖରେ ଅନେକ ଶ୍ରୋତାଙ୍କର ମେସେଜ ରହିଯାଇଛି ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ, ଯେଉଁମାନେ ବି ମେସେଜ ପଠାଇଛନ୍ତି କିନ୍ତୁ ଆଜିର କାର୍ଯ୍ୟକ୍ରମରେ ସ୍ଥାନ ପାଇନି, ଦୟାକରି ଦୁଃଖ ପ୍ରକାଶ କରନ୍ତୁ ନାହିଁ, ଆମେ ଆଗାମୀ ସମ୍ପର୍କ ସେତୁରେ ସେସବୁ ନିଶ୍ଚୟ ସ୍ଥାନ ଦେବୁ। ତେବେ ମେସେଜ ଆଉ ଭଏସ୍ ମେସେଜ ପଠାଇବା ପାଇଁ ଆମର ମୋବାଇଲ ନମ୍ବର ହେଲା 9438268568। ତେବେ ଧରିତ୍ରୀ, ଆଜିର ସମ୍ପର୍କ ସେତୁରୁ ବିଦାୟ ନେବା, ସମସ୍ତେ କୁଶଳରେ ରୁହନ୍ତୁ, ଭଲରେ ରୁହନ୍ତୁ, ଏହି କାମନା ସହିତ ବିଦାୟ ନେଉଛୁ। ଆମେ ଦୁହେଁ, ମୁଁ ରଞ୍ଜନ କୁମାର ବେହେରା,
0: ମୁଁ ଧରିତ୍ରୀ ଶତପଥୀ, ନମସ୍କାର।

ଶୁଣିଲେ ସମ୍ପର୍କ ସେତୁ କାର୍ଯ୍ୟକ୍ରମ। ପ୍ରଯୋଜନା କଲେ ମନୋଜ କୁମାର ପୂଜାରୀ, ଉପସ୍ଥାପନା କଲେ ରଞ୍ଜନ କୁମାର ବେହେରା ଏବଂ ଧରିତ୍ରୀ ଶତପଥୀ। ଆକାଶବାଣୀ ଜୟପୁର ପ୍ରଚାର କରୁଛୁ ଅତିବଡ଼ି ଶ୍ରୀ ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତ। ଆଜି ଶୁଣନ୍ତୁ ଏହାର 150ତମ ଭାଗ।

ପରୀକ୍ଷିତଙ୍କ ସନ୍ଦେହ ମୋଚନାର୍ଥେ ଶ୍ରୀ ଶୁକଦେବ ଭଗବାନ ସୂର୍ଯ୍ୟ କାଳଚକ୍ରରେ ଅବସ୍ଥିତ ରହି କିପରି ବର୍ଷମାସ ଭୋଗ କରନ୍ତି ତାହା ବର୍ଣ୍ଣନା କରିଛନ୍ତି। ଏହି ଅନ୍ତରୀକ୍ଷ ପ୍ରସଙ୍ଗରେ ମଧ୍ୟ ଚନ୍ଦ୍ରଙ୍କ ଗତି ଗ୍ରହ ଓ

ଶୁଣିଲେ ଶ୍ରୀମଦ୍ ଭାଗବତର 150ତମ ଭାଗ। ଆକାଶବାଣୀ ଜୟପୁର ଶୁଣନ୍ତୁ କେତୋଟି ହିନ୍ଦୀ ଭଜନ। ପ୍ରଥମେ ଶିଳ୍ପୀ ସୁମନ ରୟ, ଗୀତିକାର ମୀରାବାଈ।

0: ଶୁଣିଲେ କେତୋଟି ହିନ୍ଦୀ ଭଜନ। ଆକାଶବାଣୀ ଜୟପୁର, ବର୍ତ୍ତମାନ ସମୟ ସନ୍ଧ୍ୟା 6:40 ହେବାକୁ ଯାଉଛି। ଆଞ୍ଚଳିକ ସମ୍ବାଦ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ।
1: ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ, ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶ।

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସରିତା ସାହୁ। ମୁଖ୍ୟ ସମ୍ବାଦ, ଶ୍ରୀମନ୍ଦିର ସମ୍ମୁଖରେ ଚାଲିଛି ରଥାରୂଢ଼ ଶ୍ରୀଜୀଉଙ୍କ ଅଧରପଣା ନୀତି। ନବଦିନାତ୍ମକ ଯାତ୍ରାର ଶେଷ ପର୍ଯ୍ୟାୟରେ ଆସନ୍ତାକାଲି ନୀଳାଦ୍ରି ବିଜେ କରିବେ ଚତୁର୍ଥା ମୂର୍ତ୍ତି। ବିଗତ 10 ବର୍ଷରେ ପ୍ରତିରକ୍ଷା କ୍ଷେତ୍ରରେ ଦେଶ ନୂତନ ଶିଖର ଛୁଇଁଛି, ମନ୍ କି ବାତ୍ରେ କହିଲେ ପ୍ରଧାନମନ୍ତ୍ରୀ। ବିକଶିତ ଭାଇବ୍ରାଣ୍ଟ ଭିଲେଜ୍ କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କଲେ ପ୍ରଧାନମନ୍ତ୍ରୀ। କାର୍ଗିଲ୍ ଯୁଦ୍ଧରେ ଶହୀଦ ଭାରତୀୟ ସେନାଙ୍କ ପ୍ରତି ଦେଶବାସୀ ଜଣାଉଛନ୍ତି ଶ୍ରଦ୍ଧାଞ୍ଜଳି। ଏବଂ ଅବପାତର ପ୍ରଭାବରେ ରାଜ୍ୟର 6 ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ପାଣିପାଗ କେନ୍ଦ୍ରର ସତର୍କ ସୂଚନା। ଆଷାଢ଼ ଶୁକ୍ଳ ଦ୍ୱାଦଶୀ ତିଥିରେ ଆଜି ଶ୍ରୀକ୍ଷେତ୍ର ପୁରୀରେ ଶ୍ରୀଜୀଉମାନଙ୍କର ଗରୁଡ଼ ଶୟନ ଅଧରପଣା ନୀତି ଅନୁଷ୍ଠିତ ହେଉଛି। ରଥ ଉପରେ ମଧ୍ୟାହ୍ନ ଧୂପ ନୀତି ଶେଷ ହେବା ପରେ ଅଧରପଣା ନୀତି ଆରମ୍ଭ ହୋଇଛି। ପ୍ରତ୍ୟେକ ଠାକୁରଙ୍କ ସମ୍ମୁଖରେ ରଥ ଉପରେ ଭୋଗ ହେଉଥିବା ସ୍ଥାନରେ ମହାପ୍ରଭୁଙ୍କ ଶ୍ରୀଅଧର ଉଚ୍ଚ ତୁମ୍ବ ଆକୃତିର ମାଟିର 3 ହାଣ୍ଡି ରଖାଯାଇଛି। ସିଂହଦ୍ୱାର ନିକଟ ଛାଉଣୀ ମଠ ସମ୍ମୁଖସ୍ଥ ଗୋରୁ ପାଣିଆ ଆପଟ ସେବକ ତମ୍ବା ପାତ୍ରରେ ଜଳ ରଖୁଛନ୍ତି। ମହାଶୁଆର ପ୍ରତି ରଥ ଉପରେ ଅଧର ହାଣ୍ଡିରେ ପଣା ପ୍ରସ୍ତୁତ କରିଥାନ୍ତି। ପ୍ରତିବଡୁ ସୁଆରବଡୁ ଓ ଗରାବଡୁ ପାଳିଆ ସେବକ 3 ରଥ ଉପରେ ପୂଜା କରିବାର ବିଧି ରହିଛି। ପରେ ପାଳିଆ ପୂଜାପଣ୍ଡା ପଞ୍ଚ ଉପଚାରରେ ପୂଜା କରିବା ସହ ପଣା ହାଣ୍ଡି ଭଙ୍ଗାଯାଏ। ରଥ ଉପରେ ଠାକୁରମାନଙ୍କ ଉଦ୍ଦେଶ୍ୟରେ ଭୋଗ ହୋଇଥିବା ଅଧରପଣା ରଥର ପାର୍ଶ୍ୱ ଦେବାଦେବୀ ଓ ଚଣ୍ଡିଚାମୁଣ୍ଡାମାନଙ୍କ ପାଇଁ ସମର୍ପଣ କରାଯାଇଥାଏ। ନବଦିନାତ୍ମକ ଯାତ୍ରାର ଅନ୍ତିମ ପର୍ଯ୍ୟାୟରେ ଆସନ୍ତାକାଲି ଶ୍ରୀଜୀଉମାନଙ୍କର ନୀଳାଦ୍ରି ବିଜେ ନୀତି ଅନୁଷ୍ଠିତ ହେବ। ତ୍ରୟୋଦଶୀ ତିଥିରେ ଶ୍ରୀ ସୁଦର୍ଶନ, ଶ୍ରୀବଳଭଦ୍ର, ଦେବୀ ସୁଭଦ୍ରା ଓ ମହାପ୍ରଭୁ ଜଗନ୍ନାଥ ଆଜି ନୀଳକନ୍ଦ୍ରକୁ ବିଜେ କରିବେ। ଜଗନ୍ନାଥ ମହାପ୍ରଭୁ ପହଣ୍ଡି ବିଜେ କରି ଚାର ଉପରକୁ ଆସିବା ପରେ ଲକ୍ଷ୍ମୀ ଠାକୁରାଣୀଙ୍କୁ ଭେଟ ମଣ୍ଡପକୁ ବିଜେ କରାଯିବ। ଲକ୍ଷ୍ମୀଙ୍କୁ ଛାଡ଼ି ଭାଇ ଭଉଣୀଙ୍କ ସହ ମହାପ୍ରଭୁ ରଥଯାତ୍ରାରେ ମାଉସୀମା ମନ୍ଦିର ଘରକୁ ଯାଇଥିବାରୁ ଶ୍ରୀମନ୍ଦିରରେ ପ୍ରବେଶ ପୂର୍ବରୁ ମହାପ୍ରଭୁ ମା ଲକ୍ଷ୍ମୀଙ୍କୁ ରସଗୋଲା ଖୁଆଇ ମାନଭଞ୍ଜନ କରିବାର ପରମ୍ପରା ରହିଛି। ତୁଳସୀ କ୍ଷେତ୍ର କେନ୍ଦ୍ରାପଡ଼ାର ଆରାଧ୍ୟ ଦେବତା ଶ୍ରୀ ବଳଦେବଜୀଙ୍କର

0: ପବିତ୍ର ରଘୁନାଥ ବେଶ ବ୍ରହ୍ମତାଳଧ୍ୱଜ ରଥ ଉପରେ ଅନୁଷ୍ଠିତ ହୋଇଯାଇଛି। ସୁନା ଅଳଙ୍କାର ସମେତ ମହଣ ମହଣ ରୂପା ଅଳଙ୍କାରରେ ସଜିତ ହୋଇ ଶ୍ରୀବଳଦେବଜୀଉ ମା' ସୁଭଦ୍ରା ଶ୍ରୀଜଗନ୍ନାଥ ଓ ଚକ୍ରରାଜ ସୁଦର୍ଶନ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେଉଛନ୍ତି। ବୌଦ୍ଧଠାରେ ତିନି ଠାକୁରଙ୍କର ଦୈନିକ ନୀତିକାନ୍ତି ପରେ ଅଧରପଣା ନୀତି ଅନୁଷ୍ଠିତ ହୋଇଛି। ବିଳମ୍ବିତ ରାତିରେ ଠାକୁରଙ୍କୁ ପହଣ୍ଡି କରି ମନ୍ଦିରରେ ପ୍ରବେଶ କରାଇବା ସହ ରତ୍ନ ସିଂହାସନରେ ବିରାଜମାନ କରାଯିବ। ନୟାଗଡ଼ ଜିଲ୍ଲା ରଣପୁର ନୟାଗଡ଼ ଖଣ୍ଡପଡ଼ା ଦଶପଲ୍ଲା ଭାପୁର ଗଣିଆ ଶରଣଙ୍କୁଳ ରାଜସୁନଖଳାଠାରେ ରାଥରୁଢ଼ ଶ୍ରୀଜୀଉଙ୍କ ନିକଟରେ ଅଧରପଣା ନୀତି ସମ୍ପନ୍ନ ହୋଇଛି। ଦେଶରେ ଗତ ଦଶନ୍ଧିରେ ପ୍ରତିରକ୍ଷା ସାମଗ୍ରୀର ଉତ୍ପାଦନ ରପ୍ତାନୀ ତଥା ବିଭିନ୍ନ ରାଷ୍ଟ୍ର ସହିତ ରାଜନୈତିକ ସହଯୋଗ ନୂତନ ଶିଖର ଛୁଇଁପାରିଛି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି। ଆକାଶବାଣୀର ମାସିକ ରେଡିଓ କାର୍ଯ୍ୟକ୍ରମ ମନ୍ କି ବାତ୍ର 136ତମ ସଂସ୍କରଣରେ ଦେଶବାସୀଙ୍କୁ ଉଦ୍ବୋଧନ ଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି, ଭାରତ ନିରନ୍ତର ଭାବେ ପ୍ରଯୁକ୍ତିବିଦ୍ୟା କ୍ଷମତାକୁ ସୁଦୃଢ଼ କରିବାରେ ଲାଗିଛି। କିଛିଦିନ ପୂର୍ବରୁ ଭାରତୀୟ ନୌସେନାରେ ସ୍ୱଦେଶ ନିର୍ମିତ ଆଇଏନ୍ଏସ୍ ମହେନ୍ଦ୍ରଗିରିକୁ ସାମିଲ କରାଯାଇଛି, ଯାହା ଆତ୍ମନିର୍ଭର ଭାରତର ପରିଚୟ ବୋଲି ଶ୍ରୀ ମୋଦି କହିଛନ୍ତି। ସେହିଭଳି ଡିଆର୍ଡିଓ ପକ୍ଷରୁ ଉଷା ଓ ଦୂରଗାମୀ କ୍ଷେପଣାସ୍ତ ପିନାକ୍ର ସଫଳ ପରୀକ୍ଷଣ ଦେଶର ବୈଜ୍ଞାନିକ ଓ ଇଞ୍ଜିନିୟରଙ୍କ ସାମୁହିକ କାର୍ଯ୍ୟର ପ୍ରତିଫଳନ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।
1: रक्षा उत्पादन हो, रक्षा निर्यात हो या मित्र देशों के साथ राजनीतिक सहयोग, भारत लगातार नई ऊंचाइयों की ओर बढ़ रहा है। इस महीने की शुरुआत में मैं इंडोनेशिया में था, जहां ब्रह्मोस और अस्त्र मिसाइलों के लिए एक बड़ा समझौता हुआ है। दुनिया का भरोसा भारत के रक्षा उपकरणों और तकनीक पर बढ़ रहा है। आइए इस करगिल विजय दिवस पर हम अपने अमर शहीदों को नमन करें और एक सुरक्षित सक्षम और आत्मनिर्भर भारत के निर्माण का अपना संकल्प और मजबूत करें।
0: ଦେଶରେ ବର୍ଷାର ପ୍ରତ୍ୟେକ ବୁନ୍ଦା ସଂରକ୍ଷଣ କରିବା ପାଇଁ କ୍ୟାଚ୍ ଦ ରେନ୍ ଅଭିଯାନ ଜାରି ରହିଛି। ଏହାକୁ ଏକ ଜନ ଆନ୍ଦୋଳନରେ ପରିଣତ କରି ଜଳଉତ୍ସଗୁଡ଼ିକର ପୁନରୁଦ୍ଧାର, ବର୍ଷା ଜଳ ଅମଳ, ଭୂତଳ ଜଳଭଣ୍ଡାର ବୃଦ୍ଧି ଏବଂ ଚାରାରୋପଣ ଉପରେ ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ। କାର୍ଯ୍ୟକ୍ରମର ପ୍ରାରମ୍ଭରେ ପ୍ରଧାନମନ୍ତ୍ରୀ ମାତୃଭୂମିର ସୁରକ୍ଷା ପାଇଁ କାର୍ଗିଲ୍ ବୀର ଶହୀଦଙ୍କ ସର୍ବୋଚ୍ଚ ବଳିଦାନକୁ ସ୍କରଣ କରି ଶ୍ରଦ୍ଧାଞ୍ଜଳି ଜଣାଇଥିଲେ। କାର୍ଗିଲ୍ର ଉଚ୍ଚ ଶିଖର, ଅତ୍ୟନ୍ତ ପ୍ରତିକୂଳ ପାଗ ଏବଂ ଶତ୍ରୁପକ୍ଷ ଆହ୍ୱାନକୁ ଭାରତୀୟ ସୈନିକ ଯେଉଁଭଳି ସାମ୍ନା କରିଥିଲେ ତାହା ପ୍ରମାଣିତ କରିଛି ଯେ ସେମାନଙ୍କର ଆତ୍ମା ଏକ ଆହ୍ୱାନଠାରୁ ଉର୍ଦ୍ଧ୍ୱରେ ରହିଥିଲା। ଚଳିତ ବର୍ଷ ସେ ବୀରଙ୍କୁ ସ୍କରଣ କରି ସ୍ୱତନ୍ତ୍ର ଶୌର୍ଯ୍ୟ ବିଜୟ ଯାତ୍ରା ଆୟୋଜିତ ହୋଇଛି ବୋଲି ଶ୍ରୀ ମୋଦି କହିଥିଲେ। କ୍ରୀଡ଼ା କ୍ଷେତ୍ରରେ ଭାରତୀୟ ଖେଳାଳିଙ୍କର ଉତ୍କୃଷ୍ଟ ପ୍ରଦର୍ଶନ ଉପରେ ପ୍ରଧାନମନ୍ତ୍ରୀ ଆଲୋକପାତ କରିବା ସହ କହିଛନ୍ତି, ଜାପାନ ଓପନ୍ ବ୍ୟାଡ୍ମିଣ୍ଟନ ଟାଇଟଲ୍ ହାସଲ କରିବାରେ ପିଭି ସିନ୍ଧୁ ହେଉଛନ୍ତି ପ୍ରଥମ ଭାରତୀୟ। ସେହିଭଳି ଭାରତୀୟ ମହିଳା କ୍ରିକେଟ୍ ଦଳରେ ଲର୍ଡ଼ସ୍ ଷ୍ଟାଡିୟମ୍ଠାରେ ପ୍ରଥମ ଟେଷ୍ଟ ବିଜୟ ଉପରେ ମଧ୍ୟ ଶ୍ରୀ ମୋଦି ଆଲୋକପାତ କରିଥିଲେ। ମହାକାଶ କ୍ଷେତ୍ରରେ ଘରୋଇ ଉଦ୍ୟୋଗର ସଫଳତାକୁ ଉଚ୍ଚ ପ୍ରଶଂସା କରି ପ୍ରଧାନମନ୍ତ୍ରୀ କହିଛନ୍ତି, ବିକ୍ରମ ଏକର ସଫଳ ପରୀକ୍ଷଣ ଦେଶର ଯୁବ ଉଦ୍ଭାବକଙ୍କ ପ୍ରେରଣା ଏବଂ ଚେଷ୍ଟାର ନିଦର୍ଶନ। ବିଜ୍ଞାନ ଅଲିମ୍ପିଆଡ୍ ବିଭିନ୍ନ ବର୍ଗରେ ଶ୍ରେଷ୍ଠତ୍ୱ ପ୍ରତିପାଦନ କରୁଥିବା ଛାତ୍ରଛାତ୍ରୀ ଦେଶ ପାଇଁ ଗୌରବ ଆଣିଛନ୍ତି ବୋଲି ଶ୍ରୀ ମୋଦି କହିଥିଲେ। ପ୍ରଧାନମନ୍ତ୍ରୀ କହିଛନ୍ତି, ଆସନ୍ତା ମାସ 7 ତାରିଖରେ ଜାତୀୟ ହସ୍ତତନ୍ତ ଦିବସ ପାଳନ କରାଯିବ। ବୁଣାକାର ତଥା ହସ୍ତତନ୍ତ କାରିଗରଙ୍କ ଦକ୍ଷତା ଏବଂ ସୃଜନଶୀଳତାକୁ ସମ୍ମାନ ପ୍ରଦର୍ଶନ ସ୍ୱରୂପ ଲୋକାଲ୍ ଫର୍ ଭୋକାଲ୍ ଭାବନାକୁ ଅଧିକ ସୁଦୃଢ଼ କରିବାକୁ ଶ୍ରୀ ମୋଦି ଆହ୍ୱାନ ଦେଇଛନ୍ତି। ହରଘର ତ୍ରିରଙ୍ଗା ଅଭିଯାନ ଉପରେ ଆଲୋକପାତ କରି ଶ୍ରୀ ମୋଦି କହିଛନ୍ତି, ଏହା ଦେଶକୁ ଏକତ୍ରିତ କରିଛି। ଅଗଷ୍ଟ 15 ପୂର୍ବରୁ ମାଇ ଗଭ୍ ପୋର୍ଟାଲ୍ରେ ନିଜସ୍ୱ ଚିନ୍ତାଧାରା ଏବଂ ପରାମର୍ଶକୁ ପଠାଇବାକୁ ଶ୍ରୀ ମୋଦି ଦେଶବାସୀଙ୍କୁ ଅନୁରୋଧ କରିଛନ୍ତି। ଭାରତୀୟ ସଂସ୍କୃତିରେ ସାମୂହିକ ଅଂଶଗ୍ରହଣକୁ ଶକ୍ତିର ଉତ୍ସ ଭାବେ ଗ୍ରହଣ କରାଯାଏ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି। ଆଭାସୀ ଜରିଆରେ ଆଜି ବିକଶିତ ଭାଇବ୍ରାଣ୍ଟ ଭିଲେଜ୍ କାର୍ଯ୍ୟକ୍ରମର ପ୍ରତିଯୋଗୀଙ୍କ ସହ ଆଲୋଚନା କରି ଶ୍ରୀ ମୋଦି କହିଛନ୍ତି, ବିକାଶର ପ୍ରକ୍ରିୟାରୁ ପୂର୍ବରୁ ବାଦ୍ ପଡ଼ିଥିବା ବ୍ୟକ୍ତିଙ୍କୁ ବିକାଶର ଧାରାରେ ସାମିଲ କରିବା ସରକାରଙ୍କ ପ୍ରାଥମିକତା। ବ୍ୟକ୍ତିଗତ ଅଭିଜ୍ଞତାକୁ ଆଧାର କରି ଅନେକ ସମ୍ପ୍ରଦାୟ ଏକତ୍ର ଭାବେ କାର୍ଯ୍ୟ କରି ସାମୂହିକ ପ୍ରୟାସକୁ ମଜବୁତ କରିଛନ୍ତି। ଏହି କାର୍ଯ୍ୟକ୍ରମ ଭାରତର ଛାତ୍ରୀଙ୍କ ଆତ୍ମବିଶ୍ୱାସ ଓ ସାହସର ପ୍ରତିଫଳନ। ସରକାର ଦେଶର ଯୁବପିଢ଼ି ବିଶେଷକରି ବାଳିକାଙ୍କ ଆତ୍ମବିଶ୍ୱାସ, ସାହସ ଓ ପ୍ରତିବଦ୍ଧତାକୁ ସାକାର କରିବା ପାଇଁ ପ୍ରୟାସ ଜାରି ରଖିବ ବୋଲି ଶ୍ରୀ ମୋଦି କହିଛନ୍ତି।
1: ହମାରେ ସୀମାବର୍ତ୍ତୀ ଗାଓ ମେ ବିକାଶ କି ଆକାଂକ୍ଷା ଔର ଦେଶଭକ୍ତି କି ଭାବନା ୟେ ହମ ବରାବର ବରାବର ଔର କଭି ତୋ ଲଗତା ହେ କି ଉନକେ ଲିଏ ଖୁଦ ସେ ଜ୍ୟାଦା ଦେଶ ହୋତା ହେ। ଦେଶ ପହଲେ ବାକି ସାରୀ ସୁବିଧାଏ ବାଦ ମେ ୟେ ହମକୋ ସୀମାବର୍ତ୍ତୀ ଗାଓ ମେ ଖାସ ଅନୁଭବ ଆତି ହେ।
0: ବିକଶିତ ଭାଇବ୍ରାଣ୍ଟ ଭିଲେଜ୍ କାର୍ଯ୍ୟକ୍ରମ ଗତମାସ 4 ତାରିଖରୁ 30 ତାରିଖ ପର୍ଯ୍ୟନ୍ତ ଲଦାଖ, ହିମାଚଳ ପ୍ରଦେଶ ଏବଂ ଉତ୍ତରାଖଣ୍ଡର

0: ସତୁରିଟି ଗ୍ରାମକୁ ନେଇ ଅନୁଷ୍ଠିତ ହୋଇଥିଲା। ସମଗ୍ର ଦେଶରେ ଆଜି 27ତମ କାର୍ଗିଲ୍ ବିଜୟ ଦିବସ ପାଳନ କରାଯାଉଛି। 1999 ମସିହାରେ 84 ଦିନର ଯୁଦ୍ଧରେ ସାରା ବିଶ୍ୱ ଦେଖିଥିଲା ଭାରତୀୟ ସେନାର ଶୌର୍ଯ୍ୟ ଏବଂ ପରାକ୍ରମ। ପାକିସ୍ତାନ ବିପକ୍ଷରେ ଅପରେସନ୍ ବିଜୟ ମାଧ୍ୟମରେ ଭାରତର ବଡ଼ ସଫଳତାକୁ ମନେ ପକାଇବା ସହିତ ଶହୀଦ ଯବାନଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବା ହେଉଛି ଆଜିର ଦିବସର ମୁଖ୍ୟ ଉଦ୍ଦେଶ୍ୟ। ବୀର ଯବାନଙ୍କ ବଳିଦାନ ଯୋଗୁଁ କାର୍ଗିଲ୍ର ଟାଇଗର ଶୃଙ୍ଗରେ ତ୍ରିରଙ୍ଗା ଉଡ଼ାଇ ଭାରତୀୟ ସେନା ବିଜୟ ହାସଲ କରିଥିଲେ। କାର୍ଗିଲ୍ ବିଜୟ ଦିବସ ଅବସରରେ କୃତଜ୍ଞ ରାଷ୍ଟ୍ର ବୀର ସୈନିକମାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଉଛି। ସ୍କଟଲ୍ୟାଣ୍ଡର ଗ୍ଲାସ୍କୋଠାରେ ଚାଲିଥିବା ରାଜ୍ୟଗୋଷ୍ଠୀ କ୍ରୀଡ଼ା ପ୍ରତିଯୋଗିତାରେ ଭାରତର ଭାରୋତ୍ତୋଳନକାରୀ ରିଷିକାନ୍ତ ସିଂ ପୁରୁଷ 60 କିଲୋଗ୍ରାମ ବର୍ଗରେ ରୌପ୍ୟ ପଦକ ଜିତି ଦେଶ ପାଇଁ ସୁନାମ ଆଣିଛନ୍ତି। ମାଲେସିଆର ମହମ୍ମଦ ଆନିକ୍ ବିନ୍ କାସ୍ତନ 273 କିଲୋଗ୍ରାମ ବର୍ଗରେ ସ୍ୱର୍ଣ୍ଣପଦକ ହାସଲ କରିଛନ୍ତି। ପୂର୍ବରୁ ଭାରତର ଲଭ୍ଲିନା ବାରଗୁହାଇ 75 କିଲୋଗ୍ରାମ ମୁଷ୍ଟିଯୁଦ୍ଧର ମିଡିଲ୍ ୱେଟ୍ ବର୍ଗରେ ସେମିଫାଇନାଲ୍ ଖେଳିବାକୁ ଯୋଗ୍ୟତା ଅର୍ଜନ କରିବା ସହ ଭାରତ ପାଇଁ ଗୋଟିଏ ପଦକ ନିଶ୍ଚିତ କରିଛନ୍ତି। ପାଣିପାଗ ଉତ୍ତର ପଶ୍ଚିମ ବଙ୍ଗୋପସାଗର ଏବଂ ଏହାର ପାର୍ଶ୍ୱବର୍ତ୍ତୀ ପଶ୍ଚିମବଙ୍ଗ ଉପକୂଳରେ ସୃଷ୍ଟ ଲଘୁଚାପ ଅବପାତରେ ପରିଣତ ହୋଇଛି। ବାଲେଶ୍ୱରଠାରେ 180 ଏବଂ ଚାନ୍ଦବାଲିଠାରୁ 170 କିଲୋମିଟର ଦୂରରେ ଏହା କେନ୍ଦ୍ରୀଭୂତ ହୋଇଛି। ଆଗାମୀ 24 ଘଣ୍ଟା ମଧ୍ୟରେ ଏହା ଗଭୀର ଅବପାତରେ ପରିଣତ ହେବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ରାଜ୍ୟରେ ଆଗାମୀ 2 ଦିନ ପର୍ଯ୍ୟନ୍ତ ପ୍ରବଳ ବର୍ଷା ହେବା ନେଇ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଅନୁମାନ କରାଯାଇଛି। ଆସନ୍ତା 24 ଘଣ୍ଟା ମଧ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ନେଇ ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ଅନୁଗୁଳ ଓ ଢେଙ୍କାନାଳ ଜିଲ୍ଲାକୁ ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ବଜ୍ରପାତ ସହ ବର୍ଷା ହେବା ନେଇ ପ୍ରାୟ ସମସ୍ତ ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ଏହି ସମୟ ମଧ୍ୟରେ ସମୁଦ୍ର ଅଶାନ୍ତ ରହୁଥିବାରୁ ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ର ମଧ୍ୟକୁ ନ ଯିବାକୁ ପରାମର୍ଶ ଦିଆଯାଇଛି। ବର୍ଷାକୁ ଦୃଷ୍ଟିରେ ରଖି ଜଗତସିଂହପୁର ଓ ମୟୂରଭଞ୍ଜ ଜିଲ୍ଲାର ସମସ୍ତ ସରକାରୀ ଘରୋଇ ସ୍କୁଲ, ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଓ ଅଙ୍ଗନବାଡ଼ି କେନ୍ଦ୍ରକୁ ଜିଲ୍ଲାପାଳଙ୍କ ନିଷ୍ପତ୍ତି କ୍ରମେ ଛୁଟି ଘୋଷଣା କରାଯାଇଛି। ମୁଖ୍ୟ ସମ୍ବାଦ ପୁଣି ଥରେ। ଶ୍ରୀମନ୍ଦିର ସମ୍ମୁଖରେ ଚାଲିଛି ରଥାରୂଢ଼ ଶ୍ରୀଜୀଉଙ୍କ ଅଧରପଣା ନୀତି। ନବଦିନାତ୍ମକ ଯାତ୍ରାର ଶେଷ ପର୍ଯ୍ୟାୟରେ ଆସନ୍ତାକାଲି ନୀଳାଦ୍ରୀ ବିଜେ କରିବେ ଚତୁର୍ଥ ମୂର୍ତ୍ତି। ବିଗତ 10 ବର୍ଷରେ ପ୍ରତିରକ୍ଷା କ୍ଷେତ୍ରରେ ଦେଶ ନୂତନ ଶିଖର ଛୁଇଁଛି, ମନ୍ କି ବାତ୍ରେ କହିଲେ ପ୍ରଧାନମନ୍ତ୍ରୀ। ବିକଶିତ ଭାଇବ୍ରାଣ୍ଟ ଭିଲେଜ୍ କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କଲେ ପ୍ରଧାନମନ୍ତ୍ରୀ। କାର୍ଗିଲ୍ ଯୁଦ୍ଧରେ ଶହୀଦ ବୀର ସେନାଙ୍କ ପ୍ରତି ଦେଶବାସୀ ଜଣାଉଛନ୍ତି ଶ୍ରଦ୍ଧାଞ୍ଜଳି ଏବଂ ଅବପାତର ପ୍ରଭାବରେ ରାଜ୍ୟର 6 ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ପାଣିପାଗ କେନ୍ଦ୍ରର ସତର୍କ ସୂଚନା। ଆଞ୍ଚଳିକ ସମ୍ବାଦ ଆଜି ପାଇଁ ଏତିକିରେ ଶେଷ ହେଲା।
1: କହି କହି ଥକି ଗଲେଣି, କଣ ହେଲା? ନୂଆ କିଟ୍ବ୍ୟାଗ୍ ଦରକାର ତ ପ୍ରଥମେ କ୍ୟାପ୍ଟେନ୍‌ଙ୍କୁ କୁହ, ନ ଶୁଣିବେ ତ ମ୍ୟାନେଜରଙ୍କୁ।
2: କରେକ୍ଟ,
1: ତ ଏମିତି ହିଁ ପ୍ରଥମେ ଅଭିଯୋଗ ବ୍ୟାଙ୍କରେ କରନ୍ତୁ। 30 ଦିନ ଭିତରେ ଉତ୍ତର କିମ୍ବା ସମାଧାନ ପ୍ରାପ୍ତ ନହେଲେ CMS ପୋର୍ଟାଲରେ ଅଭିଯୋଗ କରନ୍ତୁ। ତ ପ୍ରଥମେ ବ୍ୟାଙ୍କ, ତାପରେ CMS ପୋର୍ଟାଲ, ନହେଲେ ଅଭିଯୋଗ ହେବ ନା ମଞ୍ଜୁର। ଯିବା, ନିଆ ଆସିଗଲା ନା କିଟ୍ବ୍ୟାଗ୍?
2: RBI କହେ
3: ପ୍ରଥମେ ନିଜ ବ୍ୟାଙ୍କ, ତାପରେ RBI ଅମ୍ବୁଡ୍ସମ୍ୟାନ।
4: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
5: ଜନଜୀବନ ସମ୍ବାଦ ଉପସ୍ଥାପନାରେ ମୁଁ ଲହରିକା ପଟ୍ଟନାୟକ। ସମଗ୍ର ଦେଶ ଆଜି ସଗର୍ବେ ପାଳନ କରୁଛି 27ତମ କାର୍ଗିଲ୍ ବିଜୟ ଦିବସ। 1999 ମସିହା ଆଜିର ଦିନରେ ସମସ୍ତ ପ୍ରତିକୂଳ ପରିସ୍ଥିତି ସତ୍ତ୍ୱେ ନିଜ ସୀମା ଭିତରେ ରହି ଏବଂ କୌଣସି ଅନ୍ତର୍ଜାତୀୟ ନିୟମ ଉଲ୍ଲଂଘନ ନ କରି ଭାରତୀୟ ସେନା ଶତ୍ରୁପକ୍ଷକୁ ବିତାଡ଼ିତ କରିଥିଲା। ଦିନ ବଦଳିଯାଇଛି, ହେଲେ ପଡ଼ୋଶୀର ବିଶ୍ୱାସଘାତକତାର ଚିହ୍ନ ଏବେ ବି ଜଳଜଳ ରହିଛି କାର୍ଗିଲ୍ ବକ୍ଷରେ। ଯୁଦ୍ଧ ତ ଖୁବ୍ ଭୟଙ୍କର, ତଥାପି କାର୍ଗିଲ୍ ଯୁଦ୍ଧରେ ଏପରି କେତେକ ନାମ ରହିଥିଲା ଯାହାକୁ ମନେ ପକାଇଲେ ମନ ଗର୍ବିତ ହେବା ସହ ଓଠରେ ଧାରେ ହସ ଖେଳିଯାଏ। ଏମିତି କେତେକ ନାମ ସମ୍ପର୍କରେ ଆସନ୍ତୁ ଜାଣିବା। କାର୍ଗିଲ୍ ଯୁଦ୍ଧର ଅନନ୍ୟ ନାୟକ ବିକ୍ରମ ବତ୍ରା, ଶେର ଶାହ ନାମରେ ସେ ବେଶ୍ ପରିଚିତ ଥିଲେ। ମାତ୍ର 25 ବର୍ଷ ବୟସରେ ଶହୀଦ ହୋଇଯାଇଥିଲେ ଏହି ଯୋଦ୍ଧା। କାର୍ଗିଲ୍ ଯୁଦ୍ଧ ବେଳେ 1999 ମସିହା ଜୁନ୍ 20 ଭୋର୍ରୁ 0.5140 ନିଜ ଅକ୍ତିଆରକୁ ନେଇ ସେ ଯେତେବେଳେ ଘୋଷଣା କଲେ ଇଏ ଦିଲ୍ ମାଙ୍ଗେ ମୋର୍, ସମଗ୍ର ଭାରତରେ ବିକ୍ରମ ବତ୍ରାଙ୍କ ନାଁ ଏବଂ କଥା ବ୍ୟାପି ଯାଇଥିଲା। ଏହାପରେ ଜୁଲାଇ 7 ସେ 0.4875 ଶତ୍ରୁକୁ ଘଉଡ଼ାଇବା ଲାଗି ଅଭିଯାନ ଆରମ୍ଭ କରିଥିଲେ। ସଳଖ ପାହାଡ଼ ରାସ୍ତାରେ କଷ୍ଟକର ଥିବାରୁ

0: ଏକ ସଂକୀର୍ଣ୍ଣ ରାସ୍ତା ଦେଇ ଶତ୍ରୁ ସୈନ୍ୟଙ୍କ ପାଖରେ ପହଞ୍ଚି ଆକ୍ରମଣ କରିଥିଲେ ବିକ୍ରମ ଏବଂ ତାଙ୍କ ଦଳ। ଗୁରୁତର ଆହତ ହୋଇଥିଲେ ମଧ୍ୟ ନିଜ ସାଥୀ ସୈନିକଙ୍କୁ ତମର ପିଲା ପରିବାର ଅଛନ୍ତି କହି ପଛକୁ ଠେଲିଦେବା ସହ ଆହତ ଅବସ୍ଥାରେ ବି ଶତ୍ରୁର ସାମ୍ନା କରିଥିଲେ ବିକ୍ରମ ଏବଂ ଶହୀଦ ହୋଇଥିଲେ ବି 0.4875 ତ୍ରିରଙ୍ଗା ଉଡ଼ାଇ ଏହାକୁ ଭାରତ ଅକ୍ତିଆରକୁ ଆଣିଥିଲେ। ଦ୍ରାସ ସେକ୍ଟରର ଏହି ଗୁରୁତ୍ୱପୂର୍ଣ୍ଣ ପଏଣ୍ଟର ନାମ ବିକ୍ରମ ବତ୍ରାଙ୍କ ନାମ ଅନୁସାରେ ବତ୍ରା ଟପ୍ ରଖାଯାଇଛି। ଭାରତୀୟ ସେନାରେ ଜଣେ ଥିଲେ କ୍ୟାପ୍ଟେନ୍ ନିମ୍ବୁ ସାହେବ। 4 ମାସ ହେବ ଯୋଗ ଦେଇଥିବା ନିମ୍ବୁ ସାହେବଙ୍କ ପ୍ରକୃତ ନାମ ଥିଲା ନିକେ ଜାକୋ କେଙ୍ଗୁରୁସେ। ତାଙ୍କ ନାଁ କହିବାରେ ସମସ୍ୟା ହେବାରୁ ସାଥୀମାନେ ଜାଣିଲେ ଘରେ ତାଙ୍କୁ ନେମ୍ବୁ ଡାକନ୍ତି, ତେଣୁ ସେମାନେ ସ୍ନେହରେ ତାଙ୍କୁ ଡାକିଲେ ନିମ୍ବୁ ସାହେବ। 1999 ଜୁନ୍ 28 ତାରିଖରେ ଦ୍ରାସ ସେକ୍ଟରରେ ଲୋନ୍ ହିଲ୍ ନାମକ ଶିଖର ଦଖଲ କରିବାର ଥିଲା, ତେବେ ରାସ୍ତାରେ ଥିବା ବ୍ଲାକ୍ ରକ୍ ନାମକ ଚଟାଣ ଉପରୁ ପାକିସ୍ତାନୀ ସେନା ଗୁଳି ବର୍ଷା କରୁଥିଲେ। 16,000 ଫୁଟ ଉଚ୍ଚତା ଏବଂ ବିଯୁକ୍ତ 10 ଡିଗ୍ରୀ ତାପମାତ୍ରା। ନିମ୍ବୁ ସାହେବ ନାଗାଲାଣ୍ଡର ଏକ ଲଢୁଆ ସମ୍ପ୍ରଦାୟରୁ ଆସିଥିଲେ। ଘାତକ ପ୍ଲାଟୁନ୍ର ଯବାନଙ୍କ ନେତୃତ୍ୱ ନେଇ ଉପରକୁ ଉଠିଲେ ସେ। ହାଡ଼କମ୍ପା ପରିବେଶକୁ ଶତ୍ରୁପକ୍ଷର ଗୋଟିଏ ଗୁଳି ନିମ୍ବୁ ସାହେବଙ୍କ ପେଟରେ ବାଜିଲା, କାହାକୁ କିଛି ଜାଣିବାକୁ ନ ଦେଇ ଆଗେଇଥିଲେ ସେ। ଜୋତା ଖସିବାରୁ ତୁରନ୍ତ ଜୋତାମୋଜା କାଢ଼ି ଖାଲି ପାଦରେ ବରଫାଚ୍ଛାଦିତ ପାହାଡ଼ରେ 6,000 ଫୁଟ ଉଚ୍ଚକୁ ଉଠିବା ସହ ସାଥୀମାନଙ୍କୁ ବି ଚଢ଼ାଇଲେ। କ୍ଷତାକ୍ତ ଅବସ୍ଥାରେ ରକେଟ୍ ଲଞ୍ଚରରେ ଆକ୍ରମଣ କରି 7ଟି ପାକିସ୍ତାନୀ ବଙ୍କର ଏବଂ 3-4 ଜଣ ପାକିସ୍ତାନୀ ସେନାଙ୍କୁ ବିନାଶ କରିଥିଲେ, ତେବେ ପୋଷ୍ଟ କବ୍ଜା କରିବା ପରେ ସାଥୀମାନେ ଦେଖିଲେ ପାଖରେ ଥିବା ଏକ ଖାତରେ ମାତ୍ର 25 ବର୍ଷୀୟ ନିମ୍ବୁ ସାହେବଙ୍କ ନିଶ୍ଚଳ ଶରୀର ପଡ଼ିଛି। ଆଖିରେ ଲୁହ ନେଇ ସେମାନେ ଘୋଷଣା କରିଥିଲେ, ଏ ବିଜୟ କେବଳ ତମର ନିମ୍ବୁ ସାହେବ। ନବେ ଦଶକରେ ବଲିଉଡ୍ର ଚର୍ଚ୍ଚିତ ଅଭିନେତ୍ରୀ ଥିଲେ ରବିନା ଟଣ୍ଡନ। ଏକ ସାକ୍ଷାତକାରରେ ପାକିସ୍ତାନର ତତ୍କାଳୀନ ପ୍ରଧାନମନ୍ତ୍ରୀ ନୱାଜ ଶରିଫ ରବିନାଙ୍କୁ ନିଜ ପସନ୍ଦର ଅଭିନେତ୍ରୀ ବୋଲି କହିଥିଲେ। ଏହାର କିଛି ବର୍ଷ ପରେ କାର୍ଗିଲ୍ ଯୁଦ୍ଧ ଆରମ୍ଭ ହୋଇଥିଲା। ପ୍ରଧାନମନ୍ତ୍ରୀ ନୱାଜ ଶରିଫ ନିଜ ନୀତି ପାଇଁ ଖୁବ୍ ସମାଲୋଚିତ ହେଲେ। ଭାରତୀୟ ସେନା ନୱାଜଙ୍କୁ ଉପଯୁକ୍ତ ଉପହାର ଦେବା ଲାଗି ବୋମା ଏବଂ ମିସାଇଲ୍ଗୁଡ଼ିକ ଉପରେ ଗୋଟିଏ ଗୋଟିଏ ହୃଦୟ ଚିତ୍ର ଆଙ୍କି ସେଥିରେ ରବିନା ଟଣ୍ଡନଙ୍କ ପକ୍ଷରୁ ନୱାଜ ଶରିଫଙ୍କ ପାଇଁ ବୋଲି ଲେଖିବା ସହ ଏସବୁକୁ ପାକିସ୍ତାନ ବିପକ୍ଷରେ ବ୍ୟବହାର କରିଥିଲେ। ଏହି ବୋମା ଫଟୋ ଗଣମାଧ୍ୟମରେ ପ୍ରକାଶ ପାଇବା ପରେ ସାଧାରଣ ଲୋକେ ଭାରତୀୟ ସେନାର ଏଭଳି ବିଚକ୍ଷଣ ବୁଦ୍ଧିକୁ ଯଥେଷ୍ଟ ପ୍ରଶଂସା କରିଥିଲେ। ଏହା ମଧ୍ୟ ସେନାକୁ ବେଶ୍ ଉତ୍ସାହିତ କରିଥିଲା। ଭାରତୀୟ ସେନା ଶତ୍ରୁପକ୍ଷର ସୈନିକଙ୍କ ବୀରତ୍ୱକୁ ବି ସମ୍ମାନ ଦେଇଥାଏ। ଭାରତର ଶେରଶାହ ବିକ୍ରମ ବତ୍ରାଙ୍କ ସହ ପାକିସ୍ତାନର ଶେର ଖାନ କାର୍ଗିଲ୍ ଯୁଦ୍ଧର ଅନ୍ୟତମ ଚର୍ଚ୍ଚିତ ନାମ। ପାକିସ୍ତାନର ନଦର୍ନ ଲାଇଟ୍ ଇନ୍ଫାଣ୍ଟ୍ରି ଅଧିକାରୀ କ୍ୟାପ୍ଟେନ୍ ଶେର ଖାନ କାର୍ଗିଲ୍ ଯୁଦ୍ଧରେ ଟାଇଗର ହିଲ୍ ଦାୟିତ୍ୱରେ ଥିଲେ। ଭାରତ ପକ୍ଷରୁ ସେଠାକୁ ଯାଇଥିବା 18 ଗ୍ରେନେଡିୟର୍ସ ଦଳର ନେତୃତ୍ୱ ନେଇଥିଲେ ବ୍ରିଗେଡିୟର ଏମ୍ପିଏସ୍ ବାଜୱା। ବେଶ୍ ଡେଙ୍ଗା ଚୌଡ଼ା ଶେର ଖାନଙ୍କ ଯୁଦ୍ଧକୌଶଳ ବାଜୱାଙ୍କୁ ପ୍ରଭାବିତ କରିଥିଲା। ସେମାନେ ଟାଇଗର ହିଲ୍ରେ 5ଟି ସ୍ଥାନ କବ୍ଜା କରିନେଇଥିଲେ। ଶେର ଖାନଙ୍କୁ ଭାରତୀୟ ସେନାର ଶିଖ୍ ଯବାନ କୃପାଳ ସିଂ ନିହତ କରିବା ପରେ ଦୁର୍ବଳ ହୋଇପଡ଼ିଥିଲା ପାକିସ୍ତାନୀ ସେନା ଏବଂ ଭାରତୀୟ ସେନା ଟାଇଗର ହିଲ୍କୁ କବ୍ଜା କରିପାରିଥିଲେ।
1: ଶୁଣିଲେ ଜନଜୀବନ ସମ୍ବାଦ, ଉପସ୍ଥାପନା ଲହରିକା ପଟ୍ଟନାୟକ।
2: ଶୁଣିଲେ ଜନଜୀବନ ସମ୍ବାଦ, ରିଲେ କରି ପ୍ରଚାର କଲୁ ଆକାଶବାଣୀ କଟକ କେନ୍ଦ୍ରରୁ, ଆକାଶବାଣୀ ଜୟପୁର। ଆରମ୍ଭ କରୁଛୁ ଓଡ଼ିଆ ଚଳଚ୍ଚିତ୍ର ଗୀତର କାର୍ଯ୍ୟକ୍ରମ। କାର୍ଯ୍ୟକ୍ରମର ପ୍ରଥମ ଗୀତଟି ଶୁଣିବା ତୋ ପାଇଁ ଚଳଚ୍ଚିତ୍ରରୁ, ଶିଳ୍ପୀ ଶକ୍ତି ମିଶ୍ର ଏବଂ ତପୁ ମିଶ୍ର। ଗୀତ ବସନ୍ତରାଜ ସାମଲ, ସଙ୍ଗୀତ ମନ୍ମଥ ମିଶ୍ର।

କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତଟି ଶୁଣିବା ପାରିବେନି କେହି ଅଲଗାକେରି ଚଳଚ୍ଚିତ୍ରରୁ। କଣ୍ଠଶିଳ୍ପୀ ଉଦିତ ନାରାୟଣ, ଶ୍ରୀକାନ୍ତ ଗୌତମଙ୍କ ଗୀତ, ସଙ୍ଗୀତ ପ୍ରେମାନନ୍ଦ।

କାର୍ଯ୍ୟକ୍ରମ ଶେଷରେ ଶିଳ୍ପୀ କୁମାର ବାପି ନିଜସ୍ୱ ଗୀତକୁ ସଙ୍ଗୀତରେ ସଜାଇଛନ୍ତି ସ୍ୱରୂପ ନାୟକ, ଚଳଚ୍ଚିତ୍ର ନାରୀ ନୁହେଁ ତୁ ନାରାୟଣୀ।

0: ଶୁଣିଲେ ଓଡ଼ିଆ ଚଳଚ୍ଚିତ୍ର ଗୀତର କାର୍ଯ୍ୟକ୍ରମ ଆକାଶବାଣୀ ଜୟପୁର। ବର୍ତ୍ତମାନ ସମୟ ରାତି 7:15 ହେବାକୁ ଯାଉଛି। ଓଡ଼ିଆରେ ସମ୍ବାଦ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ।
1: ଦେଶର ସାଂସ୍କୃତିକ ପରମ୍ପରାରେ ସାମୂହିକ ଭାଗିଦାରୀ ସର୍ବଦା ପ୍ରମୁଖ ଶକ୍ତି ରହିଆସିଛି କହିଲେ ପ୍ରଧାନମନ୍ତ୍ରୀ। ବିକଶିତ ଭାଇବ୍ରାଣ୍ଟ ଭିଲେଜ୍ କାର୍ଯ୍ୟକ୍ରମରେ ଯୁବବର୍ଗଙ୍କୁ ଦେଲେ ଆହ୍ୱାନ। କାର୍ଗିଲ୍ ଦିବସରେ ଭାରତୀୟ ଯବାନଙ୍କ ଅସାଧାରଣ ସାହସ ଓ ବୀରତ୍ୱକୁ ସ୍କରଣ କଲେ ପ୍ରଧାନମନ୍ତ୍ରୀ। ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମରେ ବିଭିନ୍ନ କ୍ଷେତ୍ରରେ ଭାରତର ସଫଳତାକୁ ପ୍ରଶଂସା। ଶିକ୍ଷାମନ୍ତ୍ରୀ ଭାବେ ଦାୟିତ୍ୱ ନେଲେ କେନ୍ଦ୍ରମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀ। ଚୀନ୍ରେ ବାତ୍ୟା ଓ ବନ୍ୟା ଯୋଗୁଁ 10 ଜଣଙ୍କ ମୃତ୍ୟୁ ଏବଂ ହରାରେଠାରେ ଚାଲିଥିବା ପୁରୁଷ ଅନ୍ତିମ T20 କ୍ରିକେଟ୍ ମ୍ୟାଚ୍ରେ ଜିମ୍ବାୱେ ସମ୍ମୁଖରେ 193 ରନ୍ର ବିଜୟ ଲକ୍ଷ୍ୟ ଧାର୍ଯ୍ୟ କଲା ଭାରତ। ଭାରତର ସାଂସ୍କୃତିକ ପରମ୍ପରାରେ ସାମୁହିକ ଭାଗିଦାରୀ ସର୍ବଦା ଏକ ପ୍ରମୁଖ ଶକ୍ତି ହୋଇ ରହିଆସିଛି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି। ପ୍ରଧାନମନ୍ତ୍ରୀ ଆଜି ଆଭାସୀ ମାଧ୍ୟମରେ ବିକଶିତ ଭାଇବ୍ରାଣ୍ଟ ଭିଲେଜ୍ କାର୍ଯ୍ୟକ୍ରମ 2026ରେ ଅଂଶଗ୍ରହଣକାରୀମାନଙ୍କ ସହ ମତ ବିନିମୟ ବେଳେ ଏହା କହିଛନ୍ତି। ଦେଶର ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରୁ ପ୍ରାୟ 400ରୁ ଅଧିକ ଯୁବ ପ୍ରତିନିଧି ଏହି କାର୍ଯ୍ୟକ୍ରମରେ ଯୋଗଦେଇ ପ୍ରଧାନମନ୍ତ୍ରୀଙ୍କ ସହ ସେମାନଙ୍କର ଅଭିଜ୍ଞତା ବାଣ୍ଟିଥିଲେ। ଆଲୋଚନା ସମୟରେ ପ୍ରଧାନମନ୍ତ୍ରୀ କହିଛନ୍ତି ପାରମ୍ପରିକ ଭାବେ ଗ୍ରାମାଞ୍ଚଳବାସୀ ଗୀତ ଗାଇ ମିଳିମିଶି କାମ କରିଥାନ୍ତି, ଯାହା ପରସ୍କର ମଧ୍ୟରେ ଏକତାକୁ ଦୃଢ଼ୀଭୂତ କରିବା ସହ କାର୍ଯ୍ୟକୁ ଉତ୍ସାହପୂର୍ଣ୍ଣ କରିଥାଏ। ବିକାଶ ପ୍ରକ୍ରିୟାରୁ ବଞ୍ଚିତ ହୋଇଥିବା ବର୍ଗଙ୍କୁ ସଶକ୍ତ କରିବା ପାଇଁ ସରକାର ପ୍ରାଥମିକତା ଭିତ୍ତିରେ କାର୍ଯ୍ୟ କରୁଛନ୍ତି ବୋଲି ସେ ଦୃଢ଼ୋକ୍ତି ପ୍ରକାଶ କରିଥିଲେ। ଏକାକୀ ଯାତ୍ରା ଉପରେ ଗୁରୁତ୍ୱ ପ୍ରଦାନ କରି ଶ୍ରୀ ମୋଦି କହିଛନ୍ତି ମାଇ ଭାରତ ଅଭିଯାନ ମାଧ୍ୟମରେ ଅନେକ ଯୁବକ ଯୁବତୀ ପୃଥକ ପୃଥକ ଯାତ୍ରା ଆରମ୍ଭ କରିଥିଲେ ମଧ୍ୟ ଶେଷରେ ଏକ ପରିବାର ଭାବେ ପରସ୍କର ସହ ଜଡ଼ିତ ହୋଇପାରିଛନ୍ତି। ଏହି ପଦକ୍ଷେପ ବ୍ୟକ୍ତିଗତ ଅଭିଜ୍ଞତାକୁ ଏକ ଜାତୀୟ ଏକତା ଏବଂ ଭାତୃଭାବନାରେ ରୂପାନ୍ତରିତ କରିଛି ବୋଲି ସେ ମତ ଦେଇଛନ୍ତି।
2: ହମାରେ ସୀମାବର୍ତ୍ତୀ ଗାଓଁ ମେ ବିକାଶ କି ଆକାଂକ୍ଷା ଔର ଦେଶଭକ୍ତି କି ଭାବନା ୟେ ହମ ବରାବର ବରାବର ଔର କଭି ତୋ ଲଗତା ହେ କି ଉନକେ ଲିଏ ଖୁଦ ସେ ଜ୍ୟାଦା ଦେଶ ହୋତା ହେ ଦେଶ ପହଲେ ବାକି ସାରି ସୁବିଧାଏ ବାଦ ମେ ୟେ ହମକୋ ସୀମାବର୍ତ୍ତୀ ଗାଓଁ ମେ ଖାସ ଅନୁଭବ ଆତି ହେ। और इसलिए उद्देश्य ये था कि देश के अलग अलग जिलों के युवा

0: ଘଣ୍ଟା ପ୍ରତି 162 କିଲୋମିଟର ବେଗରେ ପବନ ବହିଥିଲା। ଚଳିତ ବର୍ଷ ଚୀନ୍ରେ ଏହା ହେଉଛି ସବୁଠାରୁ ଶକ୍ତିଶାଳୀ ବାତ୍ୟା। ବାତ୍ୟା ଯୋଗୁଁ ଗୁଆଙ୍ଗଡୋଙ୍ଗରେ ବହୁସଂଖ୍ୟକ ବିମାନ ଏବଂ ଦ୍ରୁତଗାମୀ ଟ୍ରେନ୍ ଚଳାଚଳ ବାତିଲ କରାଯାଇଥିବାବେଳେ ପ୍ରଶାସନ ପକ୍ଷରୁ ଚତୁର୍ଥ ସ୍ତରୀୟ ବିପର୍ଯ୍ୟୟ ମୁକାବିଲା ବ୍ୟବସ୍ଥା ଗ୍ରହଣ କରାଯାଇଛି। ସ୍ଥିତିର ମୁକାବିଲା ଉଦ୍ଧାର କାର୍ଯ୍ୟ ପାଇଁ ବେଜିଂ ସରକାର 100 ନିୟୁତ ୟୁଆନ୍ ଆବଶ୍ଚନ କରିବା ସହ ପ୍ରଭାବିତ ଅଞ୍ଚଳକୁ ସ୍ୱତନ୍ତ୍ର ଦଳ ପଠାଇଛନ୍ତି। ପାକିସ୍ତାନରେ ମୌସୁମୀ ବର୍ଷାଜନିତ ବିଭିନ୍ନ ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟା 97 ପହଞ୍ଚିଛି। ଗତ କିଛିଦିନ ମଧ୍ୟରେ 11 ଜଣଙ୍କ ମୃତ୍ୟୁ ହୋଇଥିବାବେଳେ 25 ଜଣ ଆହତ ହୋଇଛନ୍ତି। ଜାତୀୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷଙ୍କ ସୂଚନା ଅନୁଯାୟୀ ପୂର୍ବ ପଞ୍ଜାବ ପ୍ରଦେଶ ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହୋଇଛି। ସେଠାରେ 7 ଜଣଙ୍କର ମୃତ୍ୟୁ ହୋଇଥିବାବେଳେ 20 ଜଣ ଆହତ ହୋଇଛନ୍ତି। ସେହିପରି ଦକ୍ଷିଣ ସିନ୍ଧ ଅଞ୍ଚଳରେ 2 ଜଣଙ୍କର ମୃତ୍ୟୁ ହୋଇଛି। ଗ୍ଲାସ୍କୋରେ ଚାଲିଥିବା ରାଜ୍ୟଗୋଷ୍ଠୀ କ୍ରୀଡ଼ା ପ୍ରତିଯୋଗିତାରେ ଭାରତର ରିଷିକାନ୍ତ ସିଂ ଚରମ୍ବାମ୍ ପୁରୁଷ 60 କିଲୋଗ୍ରାମ ଭାର ଉତ୍ତୋଳନ ପ୍ରତିଯୋଗିତାରେ ରୌପ୍ୟ ପଦକ ହାସଲ କରିଛନ୍ତି। ରିଷିକାନ୍ତ ସ୍ନାଚ୍ରେ 121 କେଜି ଉତ୍ତୋଳନ କରି ଏକ ନୂତନ ରାଜ୍ୟଗୋଷ୍ଠୀ କ୍ରୀଡ଼ା ରେକର୍ଡ ସୃଷ୍ଟି କରିଛନ୍ତି। ସେ ମଧ୍ୟ କ୍ଲିନ୍ ଆଣ୍ଡ ଜର୍କରେ 143 କେଜି ଉତ୍ତୋଳନ କରି ମୋଟ 264 କିଲୋଗ୍ରାମ ସହ ଖେଳ ଶେଷ କରିଥିଲେ। ମାଲେସିଆର ମହମ୍ମଦ ଅନିକ୍ କାଷ୍ଟନ୍ ରାଜ୍ୟଗୋଷ୍ଠୀ କ୍ରୀଡ଼ାର ସର୍ବମୋଟ 273 କିଲୋଗ୍ରାମ ରେକର୍ଡ ସୃଷ୍ଟି ସହିତ ସ୍ୱର୍ଣ୍ଣ ପଦକ ହାସଲ କରିଥିବାବେଳେ କେନିଆର ଜୋସୁଆ ଅମୁଙ୍ଗା ମୁମ୍ବାୟ 260 କିଲୋଗ୍ରାମ ବର୍ଗର ସମଗ୍ର ଉତ୍ତୋଳନ ସହିତ ବ୍ରୋଞ୍ଜ ପଦକ ସୁନିଶ୍ଚିତ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସ୍କ୍ୱାସ୍ ଖେଳାଳି ଅନନ୍ତ ସିଂଙ୍କୁ 2026 ବିଶ୍ୱ ଜୁନିୟର ଚମ୍ପିୟନ୍ସିପ୍ରେ ସ୍ୱର୍ଣ୍ଣପଦକ ଜିତିଥିବାରୁ ଅଭିନନ୍ଦନ ଜଣାଇଛନ୍ତି। ସେ ପ୍ରଥମ ଭାରତୀୟ ସ୍କ୍ୱାସ୍ ଖେଳାଳି ଭାବେ ବିଶ୍ୱ ଜୁନିୟର ଚମ୍ପିୟନ୍ସିପ୍ ଟାଇଟଲ୍ ହାସଲ କରିଛନ୍ତି। ଭାରତ ଜିମ୍ବାୱେ ପୁରୁଷ 3-ଟିକିଆ T20 କ୍ରିକେଟ୍ ସିରିଜ୍ର ତୃତୀୟ ତଥା ଚୂଡ଼ାନ୍ତ ମ୍ୟାଚ୍ ହରାରେଠାରେ ଜାରି ରହିଛି। ଟସ୍ ଜିତି ଭାରତ ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପଭି ନେଇଥିଲା। ନିର୍ଦ୍ଧାରିତ 20 ଓଭରରେ ଭାରତ 5 ୱିକେଟ୍ ବିନିମୟରେ 192 ରନ୍ ସଂଗ୍ରହ କରିଛି। ଦଳ ପକ୍ଷରୁ ବୈଭବ ସୂର୍ଯ୍ୟବଂଶୀ 49 ବଲ୍ରୁ 81 ରନ୍ ସଂଗ୍ରହ କରିଛନ୍ତି। 193 ରନ୍ର ବିଜୟ ଲକ୍ଷ୍ୟକୁ ପିଛା କରି ସମ୍ବାଦ ପ୍ରସ୍ତୁତ ହେବା ବେଳକୁ ଜିମ୍ବାୱେ 11 ଓଭରରେ 4 ୱିକେଟ୍ ହରାଇ 84 ରନ୍ ସଂଗ୍ରହ କରିଛି। ଦେଶର ସାଂସ୍କୃତିକ ପରମ୍ପରାରେ ସାମୁହିକ ଭାଗିଦାରୀ ସର୍ବଦା ପ୍ରମୁଖ ଶକ୍ତି ରହିଆସିଛି କହିଲେ ପ୍ରଧାନମନ୍ତ୍ରୀ। ବିକଶିତ ଭାଇବ୍ରାଣ୍ଟ ଭିଲେଜ୍ କାର୍ଯ୍ୟକ୍ରମରେ ଯୁବବର୍ଗଙ୍କୁ ଦେଲେ ଆହ୍ୱାନ। କାର୍ଗିଲ୍ ଦିବସରେ ଭାରତୀୟ ଯବାନଙ୍କ ଅସାଧାରଣ ସାହସ ବୀରତ୍ୱକୁ ସ୍କରଣ କଲେ ପ୍ରଧାନମନ୍ତ୍ରୀ। ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମରେ ବିଭିନ୍ନ କ୍ଷେତ୍ରରେ ଭାରତର ସଫଳତାକୁ ପ୍ରଶଂସା। ଶିକ୍ଷାମନ୍ତ୍ରୀ ଭାବେ ଦାୟିତ୍ୱ ନେଲେ କେନ୍ଦ୍ରମନ୍ତ୍ରୀ ପ୍ରହ୍ଲାଦ ଯୋଶୀ। ଚୀନ୍ରେ ବାତ୍ୟା ଓ ବନ୍ୟା ଯୋଗୁଁ 10 ଜଣଙ୍କ ମୃତ୍ୟୁ ଏବଂ ହରାରେଠାରେ ଚାଲିଥିବା ପୁରୁଷ ଅନ୍ତିମ T20 କ୍ରିକେଟ୍ ମ୍ୟାଚ୍ରେ ଜିମ୍ବାୱେ ସମ୍ମୁଖରେ 193 ରନ୍ର ବିଜୟ ଲକ୍ଷ୍ୟ ଧାର୍ଯ୍ୟ କଲା ଭାରତ। ସମ୍ବାଦ ଶେଷ ହେଲା।
1: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
2: ସୁଦୂରରୁ ସଦର ଅପହଞ୍ଚ ଅଞ୍ଚଳର ସ୍ୱର ଉତ୍ସବ ମହୋତ୍ସବ ସଭା ସମିତି ସମାରୋହ ପ୍ରଗତି ଦୁର୍ଗତି ଏବଂ ସଙ୍ଗତିର ଅଭିବ୍ୟକ୍ତିକୁ ନେଇ ଆଞ୍ଚଳିକ ସମ୍ବାଦ ବିଭାଗ ପକ୍ଷରୁ ପ୍ରସ୍ତୁତ କରୁଛୁ ଜିଲ୍ଲା ହାଲଚାଲ। ଆଜି ଜିଲ୍ଲା ହାଲଚାଲରେ ଶୁଣନ୍ତୁ ଦେବଗଡ଼ ଜିଲ୍ଲା ସମ୍ପର୍କରେ। ତଥ୍ୟ ଦେଇଛନ୍ତି ଆମ ଦେବଗଡ଼ ସମ୍ବାଦଦାତା ସୁଜାତା ସାହୁ ଓ ଉପସ୍ଥାପନାରେ ମୁଁ ସୁକନ୍ୟା ଜେନା। ଦେବଗଡ଼ ବିଧାନସଭା ନିର୍ବାଚନ ମଣ୍ଡଳୀର ସ୍ୱତନ୍ତ୍ର ସଘନ ସଂଶୋଧନ 2026 ଅନ୍ତର୍ଗତ ଖସଡ଼ା ମତଦାତା ତାଲିକା ପ୍ରକାଶ ପାଇଛି। ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ କବୀନ୍ଦ୍ର କୁମାର ସାହୁଙ୍କ ଅଧ୍ୟକ୍ଷତାରେ ସର୍ବଦଳୀୟ ବୈଠକରେ ଖସଡ଼ା ତାଲିକା ଦାବି ଓ ଆପତ୍ତି ପ୍ରକ୍ରିୟା ଉପରେ ଆଲୋଚନା ହୋଇଥିଲା। ଆସନ୍ତା ଅଗଷ୍ଟ 4 ତାରିଖ ପର୍ଯ୍ୟନ୍ତ ଦାବି ଓ ଆପତ୍ତି ଦାଖଲ କରାଯାଇପାରିବ। ଯୋଗ୍ୟ ମତଦାତାଙ୍କୁ ତାଲିକା ଯାଞ୍ଚ କରି ଆବଶ୍ୟକ ସଂଶୋଧନ ପାଇଁ ଆବେଦନ କରିବାକୁ ଜିଲ୍ଲାପାଳ କହିଛନ୍ତି।
3: ପବ୍ଲିକେସନ ହେଲା ଆମର ସବୁ ବୁଥରେ ଏଟା ପବ୍ଲିଶ ହେଲା। ଏଥିରେ ଆମର 29 ବୁଥ ନୂତନ ଭାବରେ ତିଆରି ହେଇଛି। ସର୍ବମୋଟ ବୁଥ ସଂଖ୍ୟା ହେଲା 367। ଏଥିରେ 5/7/2026 ଚିଟା ଭୋଟର ତାଲିକା ପ୍ରକାଶ କରାଗଲା ଏବଂ ଆଗାମୀ 1 ମାସ ମଧ୍ୟରେ 4/8/2026 ପର୍ଯ୍ୟନ୍ତ ଲୋକ ଦାବି ଏବଂ ଆପତ୍ତି ଦାଖଲ କରିପାରିବେ। ସେଥିପାଇଁ ଫର୍ମ ନମ୍ବର 6, 7, 8 ର ବ୍ୟବହାର କରିବେ। ଫର୍ମ ନମ୍ବର 6 ନିଜକୁ ଭୋଟର ଲିଷ୍ଟରେ ଯୋଗଦାନ କରିବା ପାଇଁ, ଫର୍ମ ନମ୍ବର 7 ଯଦି ଭୋଟର ଲିଷ୍ଟରୁ ବାଦ ଦେବା ପାଇଁ, ଯଦି ବିବାହ ହୋଇଯାଇଛି, ଅନ୍ୟତ୍ର ପଳେଇ ଯାଇଛନ୍ତି ବା ମୃତ୍ୟୁ ହୋଇଯାଇଛି, ଫର୍ମ ନମ୍ବର 7 ଦେଇପାରିବେ ତାଙ୍କ ପରିବାରବର୍ଗର ଲୋକମାନେ। ଫର୍ମ ନମ୍ବର 8 ଯଦି ଗୋଟିଏ ନିର୍ବାଚନ ମଣ୍ଡଳୀରୁ ଆଉ ଗୋଟିଏ ନିର୍ବାଚନ ମଣ୍ଡଳୀକୁ ଆପଣ ଯିବାକୁ ଚାହୁଁଛନ୍ତି ବା ଗୋଟିଏ ବୁଥରୁ ଆଉ ଗୋଟିଏ ବୁଥକୁ ଯିବାକୁ ଚାହୁଁଛନ୍ତି, ସେ ବାବଦରେ ଫର୍ମ ନମ୍ବର 8 ଦେଇ ଆପଣ ବୁଥ ପରିବର୍ତ୍ତନ, ନିର୍ବାଚନ ମଣ୍ଡଳୀ ପରିବର୍ତ୍ତନ ମଧ୍ୟ କରିପାରିବେ। ଏଥିରେ ବଡ଼ ଜିନିଷ ହେଉଛି ଆମେ ପଲିଟିକାଲ ପାର୍ଟି

0: କପି ଦେଇଥିଲୁ ଏବଂ ତାଙ୍କୁ ମଧ୍ୟ ଅନୁରୋଧ କରିଛୁ ଯେ ଆପଣମାନେ ଗାଁରେ ପ୍ରତ୍ୟେକ ଲୋକକୁ ସଚେତନ କରନ୍ତୁ, ନିଜର ଭୋଟର ତାଲିକା ଦେଖନ୍ତୁ, ଯଦି ଭୋଟର ତାଲିକାରେ ନାଁ ନାହିଁ ତାହେଲେ 6-7-8 ଫର୍ମରେ ସଂଶୋଧନ ନିମନ୍ତ ବା ନୂତନ ଭାବରେ ଦାବି କରିବା ପାଇଁ ବା ଭୁଲ ହେଇଥିଲେ ଫର୍ମ 8 ସଂଶୋଧନ କରିବା ପାଇଁ ସେମାନେ ନିଜର ଦାବି ଉପସ୍ଥାପନ କରିପାରିବେ। ଏ ସମସ୍ତ ଦାବିକି ସବ୍ କଲେକ୍ଟର ଦାବି ପାଇବା ପରଦିନ ଠାରୁ ଶୁଣାଣି କରି 2/9/2026 ଭିତରେ ଶୁଣାଣି ଶେଷ କରିବେ ଏବଂ ଶୁଣାଣି ଶେଷ ହେଲା ପରେ ଅନ୍ତିମ ଭୋଟର ତାଲିକା 6/9/2026 ପବ୍ଲିଶ ହେବ।
1: ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଦେବଗଡ଼ ଗସ୍ତରେ ଆସି ଆଞ୍ଚଳିକ ସୁଭଦ୍ରା ଶକ୍ତି ଭିଜନ ସମ୍ମିଳନୀରେ ଯୋଗଦେଇ ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାଙ୍କ ସହ ମତ ବିନିମୟ କରିଥିଲେ। ପରେ ସେ ଜିଲ୍ଲାର ବିକାଶ କାର୍ଯ୍ୟ ଓ ସରକାରୀ ଜନକଲ୍ୟାଣ ଯୋଜନାର ଅଗ୍ରଗତି ସମୀକ୍ଷା କରି ପ୍ରତ୍ୟେକ ଯୋଗ୍ୟ ହିତାଧିକାରୀଙ୍କ ନିକଟରେ ଯୋଜନାର ସୁଫଳ ପହଞ୍ଚାଇବାକୁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗର କମିଶନର ତଥା ଜିଲ୍ଲା ନୋଡାଲ ଅଧିକାରୀ ଭୂପେନ୍ଦ୍ର ସିଂ ପୁନିଆ ଦୁଇଦିନିଆ ଗସ୍ତରେ ବିଭିନ୍ନ ସରକାରୀ ଯୋଜନା ଓ ପ୍ରକଳ୍ପର ଅଗ୍ରଗତି ପରଖିଥିଲେ। ସେ ଛାତ୍ରାବାସ, ହସ୍କିଟାଲ, ପାନୀୟଜଳ ପ୍ରକଳ୍ପ, ଦକ୍ଷତା ବିକାଶ କେନ୍ଦ୍ର, ସ୍ୱୟଂ ସହାୟକ ଗୋଷ୍ଠୀ ଏବଂ କୃଷି ଓ ଜୀବିକା ପ୍ରକଳ୍ପ ପରିଦର୍ଶନ କରି ହିତାଧିକାରୀଙ୍କ ସହ ଆଲୋଚନା କରିଥିଲେ। ପରେ ଜିଲ୍ଲାସ୍ତରୀୟ ସମୀକ୍ଷା ବୈଠକରେ ଯୋଗଦେଇ ବିଭିନ୍ନ ଯୋଜନାର କାର୍ଯ୍ୟକାରିତା ସମୀକ୍ଷା କରିଥିଲେ। ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ପଞ୍ଚାୟତରାଜ ଓ ପାନୀୟ ଜଳ ବିଭାଗ ସମେତ ବିଭିନ୍ନ ବିଭାଗର ଉନ୍ନୟନମୂଳକ କାର୍ଯ୍ୟର ମାସିକ ସମୀକ୍ଷା ବୈଠକ ହୋଇଥିଲା। ବିଭିନ୍ନ ପ୍ରକଳ୍ପକୁ ନିର୍ଦ୍ଧାରିତ ସମୟ ମଧ୍ୟରେ ଶେଷ କରିବାକୁ ସେ ସମ୍ପୃକ୍ତ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ। ପୂର୍ବତନ କେନ୍ଦ୍ରମନ୍ତ୍ରୀ ସ୍ୱର୍ଗତ ଡକ୍ଟର ଦେବେନ୍ଦ୍ର ପ୍ରଧାନଙ୍କ ଜନ୍ମ ଜୟନ୍ତୀ ଅବସରରେ ଦେବଗଡ଼ରେ ତାଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ କରାଯାଇଛି। ଜିଲ୍ଲାପାଳ କବୀନ୍ଦ୍ର କୁମାର ସାହୁ ଏହାର ଉନ୍ମୋଚନ କରିଥିଲେ। ଉପସ୍ଥିତ ଅତିଥିମାନେ ଡକ୍ଟର ପ୍ରଧାନଙ୍କ ଜନସେବା, ନେତୃତ୍ୱ ଓ ଅବଦାନକୁ ସ୍କରଣ କରିଥିଲେ। ଦେବଗଡ଼ ମୁଖ୍ୟ ଚିକିତ୍ସାଳୟରେ ବିଶ୍ୱ ଜନସଂଖ୍ୟା ସଚେତନତା ପକ୍ଷ 2026 ପାଳିତ ହୋଇଛି। ଏହି ଅବସରରେ ପରିବାର କଲ୍ୟାଣ ଓ ଜନସଂଖ୍ୟା ନିୟନ୍ତ୍ରଣ ସମ୍ପର୍କରେ ସଚେତନତା ସୃଷ୍ଟି କରାଯାଇଥିଲା। ଅନ୍ତରା କାର୍ଯ୍ୟକ୍ରମରେ ରାଜ୍ୟସ୍ତରରେ ଦ୍ୱିତୀୟ ସ୍ଥାନ ହାସଲ କରିଥିବା ଦେବଗଡ଼ ଜିଲ୍ଲାର ସଫଳତା ପାଇଁ ସ୍ୱାସ୍ଥ୍ୟକର୍ମୀ, ଆଶା ଓ ଅଙ୍ଗନବାଡ଼ି କର୍ମୀଙ୍କୁ ସମ୍ମାନିତ କରାଯାଇଥିଲା। ଜିଲ୍ଲା ହାଲଚାଲ ଆଜି ପାଇଁ ଏତିକି। ଆସନ୍ତାକାଲି ଜିଲ୍ଲା ହାଲଚାଲରେ ଶୁଣିବେ ଢେଙ୍କାନାଳ ଜିଲ୍ଲା ସମ୍ପର୍କରେ।
2: ଶୁଣିଲେ ଜିଲ୍ଲା ହାଲଚାଲ, ରିଲେ କରି ପ୍ରଚାର କଲୁ ଆକାଶବାଣୀ କଟକ କେନ୍ଦ୍ରରୁ, ଆକାଶବାଣୀ ଜୟପୁର। ଆରମ୍ଭ କରୁଛୁ କିଷାନବାଣୀ ଡାଏଲ୍ ଆଉଟ୍ କାର୍ଯ୍ୟକ୍ରମ। ପ୍ରଯୋଜନା କରିଛନ୍ତି ମନୋଜ କୁମାର ପୂଜାରୀ, ଉପସ୍ଥାପନା କରିଛନ୍ତି ଉତ୍ତମ ପାଣିଗ୍ରାହୀ ଏବଂ ଯୋଗେନ୍ଦ୍ର ମହାପାତ୍ର।

0: ସରକାରଙ୍କ କୃଷି ମନ୍ତ୍ରଣାଳୟ ଦ୍ୱାରା ସାହାଯ୍ୟପ୍ରାପ୍ତ ଜାତୀୟ ଖାଦ୍ୟ ନିରାପତ୍ତା ମିଶନ କୃଷି ଉତ୍ପାଦନ ଓ କୃଷକର ସାମର୍ଥ୍ୟ ବୃଦ୍ଧି ପାଇଁ ଏକ ଯୁଗାନ୍ତକାରୀ ଅଭିଯାନ।
1: ଝୁଆର ଭାଇନା ଝୁଆର ଝୁଆ
2: ଝୁଆର ପିଲା କେମିତି
1: ଭାଇନା ଗୋଟେ କଥା କହିବି ବନ୍ଦେ ମାତରମ
2: କେମିତି ହଉଛି ରେ
1: ବୋଲେ
2: ଅଗଷ୍ଟ ପନ୍ଦର ଆହୁରି ଅଛି
1: ନାଇଁ ଭାଇନା ଅଗଷ୍ଟ ପନ୍ଦର ଜାନୁଆରୀ ଛବିଶ କଥା କହୁ ନାହିଁ ଆଜି କେଡେ ବଡ଼ ଦିବସ ଜାଣିଛ ନା ଭାଇନା ଆଉ କିସ
2: କିସ୍ଟା ବୋଲୁଛ ତ
1: ନାଇଁ ନାଇଁ ଆଜି ଭାଇନା କାର୍ଗିଲ ବିଜୟ ଦିବସ
2: କାର୍ଗିଲ ବିଜୟ
1: ଆଜିର ଦିନରେ ଆମର ଭାରତୀୟ ସେନା ଆମର ଭାରତକୁ ରକ୍ଷା କରିକିରି ବିଜୟ ପତାକା ଉଡେଇଥିଲେ ଭାଇନା
2: ତାଙ୍କେ କଲେ ତୁ କହିଲୁ
1: ନାଇଁ ନାଇଁ ଭାଇନା ଆମେ ମିଶା ଅବଦାନ ଅଛି ଆମେ ଚାଷୀ କୂଳ କି ନାଇଁ ଆମେ ଖାଇବାକୁ ଦେଲେ ତ ଦେଶ ବଞ୍ଚୁଛି ହେଲା ଆମର ସେନା ବାହିନୀ ମାନେ ତାଙ୍କର ଶରୀର ତନ ମନ ଧନ ବଳିଦାନ ଦେଲେ ତ ଆମର ଦେଶ ଆଜି ବଞ୍ଚିଛି ଭାଇନା ସେଟା ପାଇଁ ତ ଆମେ କହୁଛୁ ଜୟ ଯବାନ ଜୟ କିଷାନ ବୋଲି
2: ଜୟ ଯବାନ ଜୟ କିଷାନ
1: ଆଉ କିସ ଭାଇ ହେଲା ଗର୍ବର କଥା ଆଜିର ଦିନକୁ ଆମେ ମନେ ପକେଇବା
2: ନିଶ୍ଚିତ ଭାବରେ ମନେ ପକେଇବା
1: ଯୋଉ ଆମର ସୈନ୍ୟ ଭାଇମାନେ ଦେଶ ପାଇଁ ବଳିଦାନ ଦେଇଛନ୍ତି ପରିବାର ପିଲା ମାଇକିନା ଧନ ସମ୍ପତ୍ତିକୁ ଲୋଭ ନ କରିକିରି
2: ଛାଡିକିରି
1: ବର୍ଷ ବର୍ଷ କି ଖରା କି ବର୍ଷା ଗୁଳି ଆଗରେ ଛାତି ଦେଖେଇ ଦେଇକିରି ଭାଇନା ଦେଶ ପାଇଁ ଶହୀଦ ହେଇଯାଇଛନ୍ତି
2: ହେଲା
1: ସେମାନଙ୍କୁ ଗୋଟେ ଦିନ ମିଶା ଆମେ ମନେ ପକେଇବାର ଅଛି ଏକା ଭାଇନା ଆମର ଗୋଟେ ଦେଶବାସୀ ହିସାବରେ ଭାରତୀୟ ହିସାବରେ ସେମାନେ ଆମର ପାଇଁ ଗର୍ବ ହେଲା ଆମେ ଯାଇକିରି ବର୍ଷାରେ ଛିଡା ହେଇପାରୁନେ ଭାଇନା ସେମାନେ ଆମର ପାଇଁ ଲଢୁଛନ୍ତି
2: ହେଲା
1: ତେଣୁ ଆମେ ଜୟ ଯବାନ ଜୟ କିଷାନ ଏଇ କଥାଟାକୁ ମନେ ରଖିବା ଏକା ହେଲା ହେଲେ ଭାଇନା ଝୁଆର ମୁଣ୍ଡିଆଟା ମାରିଦେବା ଆଜିର କାର୍ଯ୍ୟକ୍ରମ ଶୁଣୁଥିବା ସମସ୍ତ ଚାଷୀ କୂଳର ଭାଇ ଭଉଣୀ ମାନଙ୍କୁ ଝୁଆର ଲାଗୁ ହେଲା ହେଲେ କାର୍ଗିଲ ବିଜୟ ଦିବସ ବୋଲିକିରି କହିଲେ ତ ଶୁଣିଲ ଭାଇନା ହେଲେ ଆଜି ମିଶା ରବିବାର କି ନାଇଁ ଆହୁରି ସ୍ୱତନ୍ତ୍ର କାର୍ଯ୍ୟକ୍ରମ ରହିଛି ହେଲେ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ମଧ୍ୟ ଗୋଟେ କଥା କହି ରଖିବା ଯେ ଆମେ ଅନ୍ତର୍ଜାତୀୟ ସ୍ତରରେ ଆମର ସେ ଯୋଉ କଣ ଯୋଉ କହେ ପରିସଂସ୍ଥା ବୋଲିକିରି କହୁଛନ୍ତି କି ନାଇଁ ଗଛ ଲତା ପଶୁ ପକ୍ଷୀ ମଣିଷ ସବୁ ରହୁଛନ୍ତି ତାର ମଧ୍ୟ ଆମେ ଯତ୍ନ ନେବାର ଅଛି
2: ଆମର ପରିବେଶ
1: ହେଲେ ଖାଲି ଆମେ ଏକା ରହୁନି ନା ଭାଇନା ଆମର ସହିତ କେତେ ପ୍ରକାର ପଶୁ ପକ୍ଷୀ ଗଛ ଲତା କୀଟ ପତଙ୍ଗ ରହୁଛନ୍ତି କି ନାଇଁ ସେମାନେ ମଧ୍ୟ ଆମର ଭଳିଆ ଜୀବନ ଅଛି ଆମେ ଯେମିତି ବଞ୍ଚିଛେ ସେମାନେ ମଧ୍ୟ ବଞ୍ଚିଲେ ଆମେ ମଧ୍ୟ ଭଲରେ ବଞ୍ଚିବା
2: ସନ୍ତୁଳନଟା ରହିବ ପୃଥିବୀର
1: ହଇ ହଇ ହଇ ସେଟା ଏକା ଗୋଟେ ଅସଲ କଥା ହେଲେ ରବିବାର ଦିନ ମାତ୍ର ପଳେଇ ଆଇଲେ କିଷାନ ବାଣୀ ଡାଇଲ ଆଉଟ କାର୍ଯ୍ୟକ୍ରମ ଧରିକିରି ଆମେ ପଳେଇ ଆଉଛେ
2: ହଇ
1: ହେଲେ ଏଇ କାର୍ଯ୍ୟକ୍ରମ ବୋଇଲେ ଭାଇନା ଆମର ଚିଠି ପତ୍ର କାର୍ଯ୍ୟକ୍ରମ ଆମର ଚାଷୀ ଭାଇ ଭଉଣୀ ମାନେ ଆମକୁ ଚିଠି ଲେଖୁଛନ୍ତି ତାଙ୍କର ସମସ୍ୟା ଜଣଉଛନ୍ତି ଆମେ ଆଜ୍ଞା ମାନଙ୍କ ସହିତ କଥାବାର୍ତ୍ତା ହେଇକିରି କେମିତି ସମାଧାନ ହବ ତାର ବାଟ ଖୋଜିକିରି ତାଙ୍କୁ କହୁଛେ ହେଲେ ଚିଠି ପତ୍ର ତ ଆସିଛି ଭାଇନା ଚିଠି ପରେ ପଢିବି ହେଲେ ଏଇ କାର୍ଯ୍ୟକ୍ରମ ଆଜି ଯୋଉ ଚାଷୀ ଭାଇ ଭଉଣୀ ମାନେ ଶୁଣୁଛନ୍ତି ସେମାନଙ୍କୁ ଠିକଣା ଟିକେ କହିଦବା ଯୋଉମାନେ ଆମକୁ ଚିଠି ପଠେଇବାକୁ ଚାହୁଁଛନ୍ତି ଆମର ଠିକଣା ଟିପି ରଖନ୍ତୁ ଆମର ଠିକଣା ହେଲା କିଷାନବାଣୀ ବିଭାଗ ମାର୍ଫତ କେନ୍ଦ୍ର ନିର୍ଦ୍ଦେଶକ ଆକାଶବାଣୀ ଜୟପୁର ପିନ୍କୋଡ୍ ହେଲା 7640005
2: ହେଲା ଯେ ବାବୁ
1: ହଁ ଭାଇନା
2: ହେଲେ ଯୋଉମାନେ ପଢାଲିଖା ନଥିବେ
1: ସେମାନଙ୍କ ପାଇଁ ମଧ୍ୟ ଗୋଟେ ବଢିଆ ବ୍ୟବସ୍ଥା ରହିଛି ସେମାନେ ଯଦି ପଢାଲିଖା ନାହାନ୍ତି ସେମାନଙ୍କର ଗାଁରେ ମଧ୍ୟ ଭାଇନା ଆଜିକାଲି ଗୁଡୁ ଦୁଇଟା ପିଲା ପାଠଶାଠ ପଢିକିରି ବାହାରିଲେଣି ପରିବାରରେ ସେମାନଙ୍କ ହାତରେ ମଧ୍ୟ ପଦେ ଚିଠି ଆମ ପାଖକୁ ଲେଖେଇ ପାରିବେ ନାଇଁ ବୋଇଲେ ସରି ଆମର କାର୍ଯ୍ୟକ୍ରମ ଯଦି ସେମାନେ ନିୟମିତ ଶୁଣିବେ କେତେ କଥା ଆମର କାର୍ଯ୍ୟକ୍ରମରେ ଆମେ ସ୍ଥାନ ଦଉଛେ କେତେବେଳେ ଛତୁ ଚାଷ ପନିପରିବା ଚାଷ ଟମାଟୋ ଚାଷ ମାଛ ଚାଷ ହଁ କି ନାଇଁ ଧାନ ଚାଷ ହେଲେ ଏଇ ବିଷୟରେ ସେମାନେ ମଧ୍ୟ ଜ୍ଞାନ କୌଶଳ ବିଷୟରେ ଚାଷ ବିଷୟରେ ସଚେତନତା ବିଷୟରେ ଜାଣିପାରିବେ
2: ଆମର ବିଶେଷଜ୍ଞ କହୁଛନ୍ତି
1: ଆଜ୍ଞା ମାନେ ବୈଠକ ଘରକୁ ଆସୁଛନ୍ତି ନହେଲେ ଫୋନ ମାଧ୍ୟମରେ ମଧ୍ୟ ଆମେ ପଚାରିକିରି ବୁଝୁଛେ ହେଲା ହେଲେ ଭାଇନା ଆଉ ବିଳମ୍ବ କରିବା ନାହିଁ ପ୍ରଥମ ଚିଠି ଆମର କୋର୍ଟରୁ ଆସିଛି ଦେଖିବା ପ୍ରଥମ ଚିଠି ଆସିଛି ମାତିଲିରୁ ଲେଖିକିରି ପଠେଇଛନ୍ତି ବଳରାମ ଗୌଡ ଧନପତି ମାଝି
2: କଣ ବୋଲେ
1: ତାଙ୍କର ଗୋଟେ ବଢିଆ ପ୍ରଶ୍ନ ଅଛି ତାଙ୍କର ପ୍ରଶ୍ନ ହେଲା ସେମାନେ ଖରିଫ ଧାନ ଫସଲ ଆରମ୍ଭ କରିଦେଲେଣି ରୁଆ ରୁଇ ଟିକେ ଟିକେ ଆରମ୍ଭ ହେଲାଣି ବୋଲେ ବର୍ଷା ତ ଯାତ୍ରା ପାଗ ହେଇଛି କିଆରୀ ମାନଙ୍କର ଟିକେ ଟିକେ ପାଣି ଅଛି ହେଲେ ତାଙ୍କର ଆଗକୁ ପ୍ରଶ୍ନ ହେଲା ରୋଗ ପୋକ କେମିତି ପରିଚାଳନା କରିବା ବିଭିନ୍ନ ପ୍ରକାର ରୋଗ ରହିଛି କି
2: ନାହିଁ କୋଉଠି
1: କାଣ୍ଡବିନ୍ଧା ପୋକ ରହିଛି କୋଉଠି ପତ୍ର ମଚା ପୋକ ରହିଛି ବିଭିନ୍ନ ପ୍ରକାର ରୋଗ ଅଛି ଶରୀର ଅଛି ବୋଲି ଯେମିତି ରୋଗ ଅଛି ଔଷଧ ରଖିଛ କି ନାହିଁ ସେମିତିକା ଆମର ଆଜ୍ଞା ମାନେ ମଧ୍ୟ ଏଇ ଧାନ ଫସଲ ପନିପରିବା ବିଭିନ୍ନ ପ୍ରକାର ଯୋଉ

0: ଜମିକରେ ଯେଉଁ ଆମର ଚାଷୀ ଭାଇ ଭଉଣୀମାନଙ୍କର ଯେଉଁ ସମସ୍ୟା ରହୁଛି ଏଇ ରୋଗ ପୋକକୁ ନେଇକିରି ତାର ସମାଧାନର ବାଟ ମଧ୍ୟ ରଖିଛନ୍ତି।
1: ହଁ ତାର ପରିଚାଳନା
0: ସେଟା ମୁଇଁ କହିଲେ ତ ତମେ ଜାଣିବ ନାହିଁ, ହେଲେ ଆଜ୍ଞାଙ୍କୁ ମୁଇଁ ପଚାରୁଛି, ଆଜ୍ଞା ଗୋଟେ ବଡ ସୁନ୍ଦର କରି କହିଛନ୍ତି, ତମେ ମନ ଧ୍ୟାନ ଦେଇକିରି ଶୁଣ।
1: ହଇ ଯେ ତୁଇ କଣ କହିଦବୁ କି
0: ମୁଇଁ ପଚାରିଦେବି ବୋଲି
1: ହେଲା,
0: ଆଜ୍ଞା କହିଛନ୍ତି ବୋଲି ତମେ ଶୁଣିବ କି ଆଜ୍ଞା ମୋର ଶୁଣି ବୋଲି ତମେ ଯେମିତି ଲୋକ ମୁଇଁ ଜାଣି ନାହିଁ ମହାନାକାର ତମେ
1: ପଚାର
0: ନାଇଁ ନାଇଁ ପଚାରୁଛି ତମେ ଶୁଣନି ପରେ ଆର ମତେ ଗେନ୍ଦ୍ରୀ କରିବ ନହେଲେ
1: ନାଇଁ ପଚାର ପଚାର।
0: ହଁ ସାର୍ ନମସ୍କାର।
2: ନମସ୍କାର,
0: ଆପଣଙ୍କର ପରିଚୟ ଟିକେ ଆମର ଚାଷୀ ଭାଇ ଭଉଣୀ ମାନଙ୍କୁ ଦିଅନ୍ତୁ। ସାର୍
2: ମୋର ନାମ ହେଲା କେ ସତ୍ୟନାରାୟଣ, ଅବସରଭାବେ କାର୍ଯ୍ୟରତ।
0: ଦେଖନ୍ତୁ ଆଜ୍ଞା, ଆମର ଚାଷୀ ଭାଇ ଭଉଣୀ ମାନଙ୍କର ଆଜି ପ୍ରଶ୍ନ ରହିଛି, ସେମାନେ ଯୋଉ ବର୍ତ୍ତମାନ ଖରିଫ ଧାନ ଫସଲ କରୁଛନ୍ତି ସେଥିରେ ବିଭିନ୍ନ ପ୍ରକାର ରୋଗ ପୋକ କଣ ସବୁ ଲାଗିବାର ସମ୍ଭାବନା ରହିଛି, ଆଉ ତାର ପରିଚାଳନା ଆଉ ତାର ସଚେତନତା କେମିତି ଆମର ଚାଷୀ ଭାଇ ଭଉଣୀ ମାନେ କରିବେ ତାକୁ ଟିକେ ବୁଝେଇ ଦିଅନ୍ତୁ ସାର୍ ଆମର ଚାଷୀ ଭାଇ ଭଉଣୀ ମାନଙ୍କୁ।
2: ଆମର ଏଇ ଖରିଫ ଋତୁରେ ମୁଖ୍ୟ ପୋକ ଗୁଡାକ ଆଉ ରୋଗ ଗୁଡାକ ଅଛି, ସେ ମଧ୍ୟରୁ ଆମର ଧାନରେ ପୋକ ଦୁଇ ପ୍ରକାର, ରୋଗ ଗୁଡ଼ିକ ଦୁଇ ପ୍ରକାର ଅଛି
0: ଆଜ୍ଞା।
2: ଆଉ ପୋକରେ ଷ୍ଟେମ୍ବର ବା ଯୋଉ ଖେଡ଼କଟା ବୋଲି କୁହନ୍ତି ଆମର ଦେଶିଆ ଭାଷାରେ
0: ଆଜ୍ଞା,
2: ଆଉ ଗୋଟେ ରହିଲା ପତ୍ର ମଡ଼ା ପୋକ ଯୋଉଟାକି ଇଂଲିଶରେ କୁହନ୍ତି ଲିପ୍ ଫୋଲ୍ଡର
0: ଆଜ୍ଞା।
2: ଆଉ ରୋଗରେ ରହିଛି ବ୍ଲାଷ୍ଟ, ଆଉ ତାକୁ ମାଛ ଅକ୍ଷିଆ ବୋଲି ବି କହନ୍ତି, ସେଟା ରୋଗଟା। ଆଉ ଗୋଟେ ବ୍ରାଉନ୍ ସ୍ପଟ ଯୋଉଟାକି ପତ୍ରରେ ବାଦାମ କଲର ମାଛିଆ କଲର ଟୋପା ଟୋପା ଚିହ୍ନ ଥାଏ ହେଲା
0: ଧାନ ଗଛରେ।
2: ଧାନ ଗଛରେ
0: ଆଜ୍ଞା, ହେଲେ ଆପଣ ତ ରୋଗ କଥା କହିଲେ ସାର୍, ଏଇ ରୋଗ ଗୁଡିକ ହେଲେ ଆମର ଚାଷୀମାନେ ପ୍ରାୟ ଚିହ୍ନଟ କରିଲା ପରେ ସେମାନେ ସବୁ କଣ ସବୁ ତାର ନିରାକରଣ ବ୍ୟବସ୍ଥା କରିବେ, କଣ ସବୁ ଔଷଧ ଟିକେ କୁହନ୍ତୁ।
2: ପ୍ରଥମେ ହେଲା ଆମେ ଷ୍ଟେମ୍ବରର କଥା କହିବା
0: ସାର୍,
2: ଯୋଉଟାକି କାଣବିନ୍ଧା ପୋକ
0: ଆଜ୍ଞା।
2: ସେ କାଣବିନ୍ଧା ପୋକର ପ୍ରଥମତଃ ଆମର ତଳିଘେରା ପ୍ରସ୍ତୁତ ବେଳୁ ଯେତେବେଳେ ତଳିଘେରା ଆମେ ରୋପଣ କରିବାକୁ ଯିବା ସେତେବେଳେ ହିଁ ତାର ଯୋଉ ବଡ଼ ଯୋଉ ପୋକ ଛେ ଥାଏ ଅଡଲ୍ଟ ଗୁଡାକ ବୟସ୍କ ଗୁଡାକ ସେ ଅଣ୍ଡା ଦିଅନ୍ତି ପତ୍ର ଅଗରେ
0: ଆଜ୍ଞା।
2: ସେ ରୁଆ କଲା ବେଳକୁ ଗୋଟେ ତାର ଅଗ୍ରଭାଗକୁ ଛିଣ୍ଡେଇକି ଚାଷୀ ସେ ତଳି ଥିବ ସେଗୁଡାକୁ ନେଇକି ରୁଆ କଲେ କେତେକାଂଶରେ ଏହାର ସମାଧାନ ହେଇପାରିବ। ତାପରେ ରୁଆ ହେଲା ପରେ ଯେତେବେଳେ ପିଲ ଦବ, ପିଲ ଦେଲା ବେଳକୁ ଆମେ ପ୍ରାକ୍ ପ୍ରସ୍ତୁତ ଭାବେ ନିମ ତେଲ ବ୍ୟବହାର କରିପାରିବା, ଯୋଉଟାକି ଆଗାମୀ ଦିନରେ ଆମକୁ ସୁବିଧା ହେଇପାରିବ, ଯାହାକୁ ପୋକର ପ୍ରଜନନ କ୍ଷମତା ନଷ୍ଟ କରିଦେବ।
0: ନିମ ତେଲ ପ୍ରୟୋଗ କଲେ,
2: ହଁ ନିମ ତେଲ ପ୍ରୟୋଗ କଲେ ଯଦି ପରେ ଯଦି କଣ ଆମେ ଜାଣିପାରିବା ଯେ ସେ ରୋଗର ପରିଲକ୍ଷଣ ହେଉଛି ଯଦି ପୋକ ଉଡୁଛନ୍ତି ସେ ଉପରେ, ତାହେଲେ ଆମେ ତାକୁ କେମିକାଲ ଫର୍ଟିଲାଇଜର ହିସାବରେ କାର୍ବୋଫୋରାନ ଦେଇପାରିବା 10 kg ପର ଏକର
0: ଆଜ୍ଞା,
2: ନହେଲେ କ୍ଲୋରୋସିନାଲ କ୍ଲୋରୋଥାରନିଲ ପୋଲ 18.5% ଏସି ସେଟା 60 ml ପର ଏକର ଦେଇପାରିବା।
0: ହେଲେ ଏସବୁ ଔଷଧ ଯାକ ସାର୍ ଆମର ଚାଷୀ ଭାଇ ଭଉଣୀ ମାନଙ୍କୁ କୋଉଠି ଉପଲବ୍ଧ ରହିବ ସାର୍?
2: ସେଗୁଡାକ ଆମର ଯୋଉଟାକି ରେଜିଷ୍ଟର ଲାଇସେନ୍ସ ପ୍ରାପ୍ତ ଔଷଧ ଦୋକାନ ଗୁଡାକ ଅଛି, ତାପରେ ଆମ ଡିଲର ଗୁଡାକ ଅଛନ୍ତି ଲାଇସେନ୍ସ ପ୍ରାପ୍ତ ଡିଲର ଗୁଡାକ, ସେମାନଙ୍କ ପାଖରେ ଯାଞ୍ଚ କରିକି ଧରି ଆସିବେ। ମୁଖ୍ୟତଃ ତାଙ୍କର ଯୋଉ ଡେଟ୍ ଗୁଡାକ ଥିବ ତାରିଖ ଗୁଡାକ ଯାହାଟାକି ଏକ୍ସପାୟରି ଅଛି କି ନାହିଁ ସେଟା ବି ଚେକ୍ କରିକି ଆଣିବେ,
0: ତାପରେ ସେଗୁଡାକ ଆଣିକି ଜମିରେ ପ୍ରୟୋଗ କରିପାରିବେ ସେମାନେ
2: ପ୍ରୟୋଗ କରିପାରିବେ। ସେଟା ହଉଛି କେମିକାଲ ଯୋଉଟା କି ରସାୟନ ଯୋଉ ଅଛି ଔଷଧ ଗୁଡାକ ସେଗୁଡାକ ଶେଷରେ ନିଷ୍ପତ୍ତି ନିଆଯାଏ। ପ୍ରଥମତଃ ଆମର କଣ୍ଟ୍ରୋଲ ହିସାବରେ ନିମ ତେଲ ବ୍ୟବହାର କରିବା, ତାପରେ ନହେଲେ ତଳିଲେ ଘେରା ବେଳକୁ ଯେତେବେଳେ ଛିଡ଼ିକି ରୋପା କରିବା, ତାଦ୍ଵାରା ବହୁତ ମାତ୍ରାରେ କଣ୍ଟ୍ରୋଲ ହେଇଯାଏ, ଚାଷୀ ଆର୍ଥିକ ଯୋଉ ବୋଝଟାରୁ କମେଇ ପାରିବା। କିଛି
0: ଏ ଯୋଉ ନିମ୍ବ ତେଲ କଥା କହିଲେ ସାର୍, ତାକୁ କେମିତି ପ୍ରୟୋଗ କରିପାରିବା ଆମେ ଜମିରେ ସାର୍?
2: ନିମ୍ବ ତେଲକୁ ତାର 10,000 PPM ଆସୁଛି, 15,000 PPM ଆସୁଛି
0: ଆଜ୍ଞା,
2: ତାର ଡାଇରେକ୍ସନ ହିସାବରେ ତାର ଲେଖା ହେଇଥିବ ସେ ଇଏରେ ହେଲା। 10,000 PPM ମାନେ କହିଲେ 4 ml ପକେଇବା ଲିଟରକୁ,
0: ତାକୁ ସ୍ପ୍ରେ କରିବାକୁ ପଡିବ କି ସାର୍?
2: ହଁ ସ୍ପ୍ରେ କରିବାକୁ ପଡିବ
0: ଆଜ୍ଞା, ସ୍ପ୍ରେ ମେସିନ୍ ସାହାଯ୍ୟରେ ଆମେ ଜମିରେ ପ୍ରୟୋଗ କରିବା
2: ପ୍ରୟୋଗ କରିପାରିବା ଆଜ୍ଞା।

0: ଗୋଟେ ଅଛି ପତ୍ର ମଡା ପୋକ, ପତ୍ର ମଡା ପୋକ ମଧ୍ୟ ସେ ଅଧିକ ସାର ୟୁଜ କଲା ବେଳକୁ ସେଗୁଡାକ ଟିକେ କଅଁଳିଆ ହେଲେ ପତ୍ର ଗୁଡାକ, ସେଗୁଡାକ ବି ସେମ୍ ଆମର କାଣବିନ୍ଧା ପୋକ ଭଳି ତାକୁ ମ୍ୟାନେଜମେଣ୍ଟ କରିବାକୁ ପଡିବ, ପରିଚାଳନା କରିବାକୁ ପଡିବ।
1: ତାକୁ କେମିତି ସାର ତାକୁ ନିବାରଣ କେମିତି କରିବା, କାଣ୍ଡବିନ୍ଧା ପୋକକୁ ଯଦି ଆମର ଜମିର କିଛି ଗଛରେ ଲାଗିଲେ ଚାଷୀ ତାକୁ ଅନୁଧ୍ୟାନ କଲେ ଜାଣିପାରିଲେ କାଣ୍ଡବିନ୍ଧା ପୋକ ଲାଗିଛି, ତ ତାକୁ କେମିତି ଆଉ ବଳକା ଗଛକୁ କେମିତି ତାକୁ ସୁରକ୍ଷା ଦେଇହେବ, କଣ ତାର ପାଇଁ ସଚେତନତା ଅବଲମ୍ବନ କରିବାକୁ ପଡିବ ସାର?
0: କାଣ୍ଡବିନ୍ଧା ପୋକ ପାଇଁ ସଚେତନତା କିଛି ନାହିଁ।

0: ଅନ୍ତର୍ବାୟୀ ଔଷଧ ଦ୍ୱାରା ତାକୁ ଆମେ
1: ପ୍ରୟୋଗ କରିପାରିବା। ହେଲେ ତାକୁ ସାର୍ ଗଛ ଉପରେ ପକେଇବା ନା ଗଛର ମୂଳରେ ସେ ଔଷଧ ଗୁଡିକ ସିଞ୍ଚନ ପକେଇବା?
0: ନାଇଁ ନାଇଁ, ଗଛର ପତ୍ର ପଡିବ, ମଝିରେ ପଡିବ।
1: ଆଜ୍ଞା,
0: ଭିଜିବାକୁ ପଡିବ।
1: ଆଚ୍ଛା ଆଚ୍ଛା, ପାଣିରେ ମିଶେଇକି ପକେଇବାକୁ ପଡିବ ସେଥିରେ।
0: ଗଛ ବିଷ କରିବ, ଗଛ ବିଷ ହେଲା ପରେ ସେ ବିଷ ଗଛଟାକୁ ଯେତେବେଳେ ପୋକ ଖାଇବ ସେତେବେଳେ ସେ ମୃତ୍ୟୁବରଣ କରିବ।
1: ଆଚ୍ଛା, ଏଭଳି ବ୍ୟବସ୍ଥା ରହିଛି। ହେଲେ ସାର୍ ପ୍ରାୟ ଆଉ କିଛି ଦେଖାଯାଇଛି ସାର୍, ମାନେ ଗଛର ପତ୍ର ଗୁଡିକ ହଳଦିଆ ହଳଦିଆ ହେଇଯାଉଛି ଗଛ ବଢିବା ସମୟରେ, ତା ପାଇଁ କିଛି ନିରାକରଣ ବ୍ୟବସ୍ଥା ଅଛି କି ସାର୍? ସ୍ପଟ ହଳଦିଆ ରହୁଛି,
0: ଗଛ ହଳଦିଆ ହେବାର ଦୁଇ ତିନିଟି କାରଣ ଅଛି।
1: ଆଜ୍ଞା,
0: ଗୋଟେ ଅଛି ଗଛ ମୂଳରେ ଯଦି ପାଣି ନଥିବ ତାହେଲେ ସେଠି ଉଇ ଯଦି ହେଇଥିବ, ଚେର କାଟିଥିବ ବୋଲେ ସେତେବେଳେ ମଧ୍ୟ ତାର ହଳଦିଆ ହେଇଥିବ। ଯଦି ପାଣି ଥାଇକି ମଧ୍ୟ ଯଦି ଟିକେ ଯଦି ନାଇଟ୍ରୋଜେନ ଆମର ଜବକାର ଯାଆନ୍ତ ଯଦି ପରିମାଣ କମିଯାଇଥିବ ତାହେଲେ ମଧ୍ୟ ଟିକେ ହଳଦିଆ ହେବାର ସମ୍ଭାବନା ଅଛି।
1: ତାହେଲେ ସାର୍ ଏଇଭଳି ବିଭିନ୍ନ ପ୍ରକାର ବ୍ୟବସ୍ଥା ରହିଛି ଆମର ଖରିଫ ଧାନ ଫସଲରେ ବିଭିନ୍ନ ପ୍ରକାର ରୋଗ ପୋକ ପରିଚାଳନା କରିବାର। ତ ସାର୍ ବେଳେବେଳେ ଦେଖାଯାଉଛି ଝିଣ୍ଟିକା ମାନେ ବେଳେବେଳେ ମଧ୍ୟ କିଛି ଗଛକୁ ନଷ୍ଟ କରିଦେଉଛନ୍ତି ଯେତେବେଳେ ଗଛ ବଢିଥାଉଛି, ସେମାନଙ୍କର ନିରାକରଣ କିଛି କରାଯାଇପାରିବ କି ସାର୍?
0: ହଁ, ଝିଣ୍ଟିକା ନିରାକରଣ ମାନେ କହିଲେ ସେମାନଙ୍କୁ ଆମେ ଲାଇଟ ବ୍ୟବହାର କରିବାକୁ ପଡିବ, ଯେଉଁଗୁଡାକୁ ମେଡିସିନ ଦ୍ୱାରା ଇଏ କରିବାକୁ ପଡିବନି। ସେଗୁଡାକୁ ଆମେ ଯଦି ଧାଡିରେ ଲଗେଇବା 10 ଇଞ୍ଚ ବ୍ୟବଧାନରେ,
1: ଛାଡି ଛାଡି ଯଦି ଲଗେଇବା,
0: ଛାଡି ଛାଡି ଲଗେଇବା, ତାପରେ ଆମର ଯେତିକି ଧାନ ଜମି ଅଛି ସାଇଡରେ ଯଦି ଭେଣ୍ଡି ଗଛ ଲଗେଇବା କି ନହେଲେ ମଣ୍ଡା ଗଛ ଲଗେଇବା, ବୁଝିଲେ କି ନାହିଁ,
1: ତାହେଲେ ମଧ୍ୟ ତାକୁ ନିରାକରଣ କରାଯାଇପାରିବ।
0: ନିରାକରଣ କରାଯାଇପାରିବ, ଆଉ ଝିଣ୍ଟିକା ଯେହେତୁ ଉଡି ଉଡି ଯିବେ ତାଙ୍କୁ କଣ୍ଟ୍ରୋଲ କରିହବନି।
1: ଆଜ୍ଞା,
0: ହେଲା,
1: ଲାଇଟ ଦ୍ୱାରା ମଧ୍ୟ, ଲାଇଟ ନହେଲେ ଆମର ପନିପରିବା ଚାଷ ଅନ୍ୟତ୍ର କରିକି ସେମାନଙ୍କୁ ଦମନ କରାଯାଇପାରିବ। ବହୁତ ସୁନ୍ଦର କଥା କହିଲେ ସାର୍, ଆପଣଙ୍କର ପ୍ରତ୍ୟେକଟି କଥା ଆମର ଚାଷୀ ଭାଇ ଭଉଣୀ ମାନଙ୍କର ନିଶ୍ଚିତ ଉପକାରରେ ଆସିବ। ଆପଣ ବହୁମୂଲ୍ୟ ସମୟ ଦେଇଥିବାରୁ ଆମର ଆକାଶବାଣୀ ଜୟପୁର ତରଫରୁ, ଆମର ଚାଷୀ ଭାଇ ଭଉଣୀ ମାନଙ୍କ ତରଫରୁ ସାର୍ ଆପଣଙ୍କୁ ଅଶେଷ ଅଶେଷ ଧନ୍ୟବାଦ ସାର୍। ରହିଲି ସାର୍, ନମସ୍କାର।
0: ନମସ୍କାର,
2: ବଢିଆ ଜିନିଷ
1: କହିଲେ କହୁଛି ଆଜ୍ଞା, ଜାଣିବା ଲୋକ ବୋଲିକିରି ଭେଣ୍ଡିଆଟା ଆଜ୍ଞା ମିଶା।
2: ନାଇଁ ନାଇଁ ନାଇଁ, ହେଲା, ବୁଝେ ବୁଝେ କହିଲେ
1: ଜମି ବାଟେ ବୁଲି ଯାଇଥିଲେ ସେ ତୁମେ ପଚାରିଦେଲି
2: ନାଇ ଯେ ତୁମେ ସାର କମ ନାଇଁ ପିଲା।
1: ନାଇଁ ନାଇଁ ଭାଇନା,
2: ଟିକେ ନିକିକିରି ପଚାରୁଛୁ,
1: ଗୋଟେ ତ ସୂତା ଝିକିଲା ପରେ ତ ଝିକିବାର ଅଛି ଆଜ୍ଞା ପାଟିରୁ କଥା। ହେଲେ ଏଇଟା ମୋର ପାଇଁ ପଚାରୁଛି କି ଭାଇନା?
2: ନାଇଁ ନାଇଁ, ସତ କଥା,
1: ସବୁ ଚାଷୀ କୁଳ ଆମର ବଞ୍ଚିଲେ ଆମେ ବଞ୍ଚିବା ପରା ଭାଇନା,
2: ବଡ ମହାନ ଲୋକ।
1: ନାଇଁ ଭାଇନା, କି ମହାନ ଭାଇନା, ଏଡେ ଏଡେ ମହାନ ମାନେ ତ ଦେଖୁଛ କାରଗିଲ ଦିବସରେ ଶହୀଦ ହେଇଗଲେ, ମୁଁ ଆରି କେବଳ ମହାନ ହେଲି
2: ସେଟା କହିଲୁ ସତ କଥା।
1: ହେଲେ କଣ, ଚାଷ କରିତେ ଯିବା, ହେଲେ ଏଠି ଟିକେ ଗୀତ ଶୁଣିଦବା।
2: ଗୀତ ଗୋଟେ ବଢିଆଟା ରଖୁଛି,
1: ତମେ ତ ନାଟୁଆ ଲୋକ, ସେଠି
2: ଶୁଣିଦେ, ଶୁଣିଦେବା, ମନ ପ୍ରଚଳ ଲାଗିବ।
1: ନାଇଁ ନାଇଁ ନାଇଁ, ଶୁଣିଦେବା।

0: ଭାଇନା ମନ ସର୍ଦା କି ସର୍ଦା ମନ ପରଚଳ ହେଇଗଲା
1: ଲାଗିଲା ନା
0: ଲାଗିଲା
1: ଆରେ ବାବୁ ମୋର କଥା ଶୁଣିବାର
0: ନାଇଁ ତମର କଥା ଯେମିତି ଗୀତ ସିନ୍ଧି ଭାଇନା ମଧୁର ଆଗା ହେଲା ହେଲା ଯେ ଭାଇନା କୁଆଡେ ଗୋଟେ କାଲି ଯାଇଥିଲି ବୋଲିକିରି କହୁଥିଲ ହେଲା ତମର ତ ଭେଟଘାଟ ଜବର ରଖିଥାଉଛ ଚାଷୀ ମାନଙ୍କ ସାଙ୍ଗରେ ମିଶି ଦେଇଥାଉଛ କିଏ ସୋଡୁ କିଏ ନାନା କିଏ ଦାଦି ସବୁ ଭିଡ଼ିଥାଉଛ ଆଜି ଗୋଟେ କାହାର ସାଙ୍ଗରେ ଭିଡ଼ୁଛ ପରା ତାର ଦୁଃଖ ସୁଖ ଟିକେ ହବା ଏଇ କ୍ରମରେ ଆଜିର କାର୍ଯ୍ୟକ୍ରମରେ ଆଜିର ଚାଷୀ
2: ନମସ୍କାର ଆଜ୍ଞା
3: ଆପଣ ପରିଚୟ ଟିକେ ଦେବେ କି
2: ମୁଁ କୃଷ୍ଣଚନ୍ଦ୍ର ତ୍ରିପାଠୀ କହୁଥିଲି ଆଜ୍ଞା
3: ଆଜ୍ଞା ଆଜ୍ଞା କୋଉଠୁ ଆଜ୍ଞା
2: ଟାଙ୍କୁଆ ପଞ୍ଚାୟତ ମଧ୍ୟ ଟାଙ୍କୁଆ ଗ୍ରାମ ମଧ୍ୟ ଟାଙ୍କୁଆ ଆଜ୍ଞା
3: କେତେ ଏକର ଖଣ୍ଡେ ଚାଷ ଜମି ଥିବ ଆଜ୍ଞା ଆପଣଙ୍କର
2: ଆମ ନିଜର 20 ଏକର ଅଛି ଆଜ୍ଞା 20 ଏକର ଭାଗ ଚାଷ କରୁଛି ଆଜ୍ଞା ଟୋଟାଲ 40 ଏକର କରୁଛି
3: ଆଜ୍ଞା ଆଜ୍ଞା ହେଲେ ବର୍ତ୍ତମାନ ତ ବର୍ଷା ଲାଗି ରହିଛି ନାଇଁ କି
2: ଆଜ୍ଞା ବର୍ଷା ଲାଗି ରହିଥିଲା ଏବେ ତ କମିଛି ଟିକେ
3: ହଁ ଏବେ ଜଷ୍ଟ କମିଛି ଆଉ
2: ନାଇଁ
3: କଣ ସବୁ କରିଛନ୍ତି
2: ଧାନ ସବୁ ସବୁ ଯାକ ତ ଧାନ କରିଛି ଆଜ୍ଞା
3: ଧାନ
2: ସବୁ ଯାକ ଧାନ କରିଛି ଆଜ୍ଞା ଧାନ ମଧ୍ୟ ସରିଗଲା ସବୁ
3: ରୁଆ ସରିଲା
2: ସବୁ ସରିଲା ଆଜ୍ଞା
3: ହଁ ବର୍ତ୍ତମାନ କଣ ହେଇଛି ଟିକେ କୁହନ୍ତୁ କେମିତି କଣ
2: ଧାନ ରୁଆ ତ ସରିଲା ଘାସ ସୁଧ ଗୁଡାକ ମାରିଛୁ
3: ଆଜ୍ଞା
2: ବର୍ତ୍ତମାନ ଧାନର ଡିଏପି ମାରିକି ରୁଆ ହେଇଛି ଆଉ ସେ ବର୍ଷା ଟାଇମରେ ଅସୁବିଧା ଟିକେ ହେଲା ଯୋଉଠି ଯୋଉଠି ଘାସ ଔଷଧ ମାରି ପାରିନଥିଲୁ ସେଠି ଏବେ ଘାସ ଔଷଧ ସ୍ପ୍ରେଇଂ କରୁଛୁ
3: କଣ ସେଟା ଡିଏପି
2: ନାଇଁ ନାଇଁ ଘାସ ଔଷଧ ଏବେ ସ୍ପ୍ରେଇଂ ଚାଲିଛି ଆଜ୍ଞା
3: ଆଚ୍ଛା ଆଚ୍ଛା କଣ ଔଷଧର ନାଁଟା
2: ଆମ ରାଇସ ବୋଲି ଗୋଟେ
3: ଆସୁଛି ନାଇଁ କି
2: ଆସୁଛି ସେଟା କରୁଛୁ ଆଜ୍ଞା
3: ଏବେ ରୋଗ ପୋକର ସମ୍ଭାବନା ବେଶୀ ଥାଏ ନାଇଁ
2: ହଁ ରୋଗ ପୋକ ମୂଳ ସଢା ଟିକେ ଲାଗୁଛି ଯେହେତୁ ପାଣି ଜମିକି ରହୁଛି ଜମିରେ
3: ଆଜ୍ଞା
2: ମୂଳ ସଢା ଟିକେ ଲାଗୁଛି ଆଜ୍ଞା ତା ପାଇଁ ସ୍ପ୍ରେଇଂ କରୁଛୁ
3: କଣ ସ୍ପ୍ରେଇଂ କରୁଛନ୍ତି ଆଜ୍ଞା
2: ହେକ୍ସାକ୍ରୋନାଜୋଲ ବୋଲି ଗୋଟେ ଆସୁଛି ଆଉ ପତ୍ର ମୋଡ଼ା ପାଇଁ ଆସୁଛି କ୍ଲୋରୋସାଇପର ବୋଲି ଗୋଟେ ମେଡିସିନ ଆସୁଛି ଏ ଦୁଇଟା ମିଶାଇକି ସ୍ପ୍ରେଇଂ କରୁଛୁ ଆଜ୍ଞା

0: କିସମର ଆପଣ ଚାଷ କରୁଛନ୍ତି ବିହନ?
1: ମୋ ବିହନ ହାଇବ୍ରିଡ୍ ଗୁଡ଼ାକ କରିଛି ଆଜ୍ଞା।
0: ହେଲେ ଆପଣ ରାସାୟନିକ ନା ଏମିତି?
1: ରାସାୟନିକ ମଧ୍ୟ ଆମେ ୟୁଜ୍ କରୁଛୁ, ଜୈବିକ ସାର ମଧ୍ୟ ୟୁଜ୍ କରୁଛୁ ଆଜ୍ଞା।
0: ଆଚ୍ଛା ଆଚ୍ଛା, ହେଲେ ଏସବୁ ଆପଣ କୋଉଠୁ ଆଣୁଛନ୍ତି ସାର?
1: ସାର ଆମକୁ ଲେମ୍ସରୁ ମିଳିଯାଉଛି,
0: ଆଜ୍ଞା,
1: ଆଉ ଦୋକାନ ଗୁଡ଼ାକରେ ମଧ୍ୟ ମିଳିଯାଉଛି।
0: ଏଠି କେତେ ଖଣ୍ଡ ମାରିବାକୁ ପଡୁଛି ଏକର ପିଛା?
1: ଏକରକୁ DAP 50 କିଲୋ ଦେଉଛୁ ଆଜ୍ଞା
0: ଆଜ୍ଞା।
1: ପ୍ରଥମ ଥର। ଦ୍ୱିତୀୟ ଥର ୟୁରିଆ ପଟାସ ଦେଉଛୁ, ୟୁରିଆ 30 କିଲୋ, ପଟାସ 15-20 କିଲୋ ଦେଉଛୁ ଆଜ୍ଞା।
0: ହେଲେ ଏବେ କେତେ ଦିନ ହେଲାଣି ଆପଣଙ୍କର?
1: ରୁଆ ହେଇକିରି ମୋର 15-17 ଦିନ ହେଇଗଲାଣି ଆଜ୍ଞା,
0: 15-17 ଦିନ।
1: ଆଉ 2-3 ଦିନ ଗଲେ ୟୁରିଆ ପଟାସ ମରା ହବ।
0: ଆଚ୍ଛା, ଏଇଟା ଆମେ ଅମଳ କେବେ କରିବା?
1: ଅମଳ ଏଇଟା ହେଲା ବେଳକୁ ଆଜ୍ଞା ନଭେମ୍ବର 15 ପରେ ଡିସେମ୍ବର 1 ସପ୍ତାହରେ ହେଇଯିବ।
0: ନାଇଁ, ଆପଣ ଦୁଇ ପାଚ କରୁଛନ୍ତି ନା ଗୋଟେ ପାଚ
1: ଦୁଇ
0: କରୁଛନ୍ତି?
1: ପାଚି କରୁଛି ଆଜ୍ଞା।
0: ଦୁଇ ପାଚ ନେଇ ହେଲେ ଆର ଥର ଭଲ ହେଇଥିଲା ନା ଏଥର ଭଲ ହବ ବୋଲି ଆଶା କରୁଛନ୍ତି ଆପଣ?
1: ହଁ, ଗଲା ଥର ମଧ୍ୟ ଭଲ ହେଇଥିଲା, ଏଇଥର ତାଠୁ ଟିକେ ଅଧିକ ଭଲ ହବ ବୋଲିକି ଆଶା ଅଛି।
0: ନାଇଁ, ବର୍ତ୍ତମାନ ରୋଗ ପୋକ ସେତିକି ନାହିଁ ବୋଲି ଆମେ
1: ନାଇଁ,
0: ଶୁଣୁଛୁ।
1: ସେତିକି କିଛି ବର୍ତ୍ତମାନ କିଛି ଆସିନାହାନ୍ତି, ରୋଗ ପୋକ ଆରମ୍ଭ ହେଇନାହିଁ
0: ଆରମ୍ଭ ହେଇ ନାହିଁ। ଏଇ ବର୍ଷା
1: ନା,
0: ଯଦି ଆଉ ଥରେ ଟିକେ ହେଇକି ଖରା ବର୍ଷା ହେଲେ ଟିକେ
1: ହଁ
0: ରୋଗ
1: ଲାଗି
0: ପୋକ
1: ରହିଲେ ରୋଗ ପୋକର ପ୍ରଭାବ ଟିକେ ବଢିବ
0: ନାଇଁ? ହେଲେ ଆଉ
1: ଆଜ୍ଞା।
0: ସବୁ ଆପଣ କ'ଣ ଯନ୍ତ୍ରପାତି ୟୁଜ୍ କରୁଛନ୍ତି?
1: ହଁ, ପ୍ରଥମେ ତ ରୁଆର ମେସିନ୍ ୟୁଜ୍ କରୁଥିଲୁ, ତାର ପାର୍ଟସ୍ ଗୁଡ଼ାକ ଟିକେ ମିଳିଲା ନାହିଁ ବୋଲିକିରି ଆମେ ମ୍ୟାନୁଆଲ କରୁଛୁ, ଆଉ ଧାନ ମଳା ଟାଇମରେ ଅମଳ ଟାଇମରେ ସବୁ ଯନ୍ତ୍ରରେ ଏକା କରୁଛୁ।
0: ହଁ, ସେତେବେଳକୁ ଆପଣ
1: ଧାନ, ହଁ ଧାନ ମଳା ମେସିନ୍ ଗୁଡ଼ାକ ଅଛି, ହାର୍ଭେଷ୍ଟର ଅଛି,
0: ଆଜ୍ଞା,
1: ତାହେଲେ କରୁଛୁ ଆଜ୍ଞା।
0: ସେଇଟା ସବୁ ଆପଣ ନିଜର ଅଛି ନା
1: ହଁ, ନିଜର
0: କିଣିବା?
1: ଅଛି ଆଜ୍ଞା
0: ନିଜର ଅଛି
1: ଆଜ୍ଞା।
0: ଆଉ ସବୁ ଆଧୁନିକ ପ୍ରଣାଳୀ କ'ଣ ସବୁ?
1: ଆଧୁନିକ ପ୍ରଣାଳୀ ବୋଲେ ଲୋକ ଲୋକଙ୍କ ଦ୍ୱାରା ଆଗରେ ଯୋଉ କରୁଥିଲୁ,
0: ଆଜ୍ଞା,
1: ଯୋଉ ଧାନ କାଟୁଥିଲୁ ଲୋକଙ୍କ ଦ୍ୱାରା, ଧାନ ମଳଉଥିଲୁ ଲୋକଙ୍କ ଦ୍ୱାରା, ଏବେ ସବୁ ନିଜ ହାର୍ଭେଷ୍ଟରରେ କରୁଛୁ ଆଧୁନିକ ପ୍ରଣାଳୀରେ,
0: ଆଧୁନିକ
1: ଯୋଉଟା
0: ପ୍ରଣାଳୀ
1: ଆମକୁ କମ୍ ଟଙ୍କା ମଧ୍ୟ ପଡୁଛି, ଆଉ ଲୋକ ମଧ୍ୟ ଅଧିକ ଲାଗୁନାହାନ୍ତି, ଯେହେତୁ ଲୋକର ତ ସବୁ ଅସୁବିଧା ହେଉଛି, ଲେବର ମିଳୁନାହାନ୍ତି, ସେଇଟା ପାଇଁ ବୋଲିକିରି ଆମେ ମେସିନ୍ ଦ୍ୱାରା ସବୁ କାମ କରୁଛୁ।
0: ଆଚ୍ଛା, ଆମେ ଶୁଣୁଛୁ ଯେ ଡ୍ରୋନ୍ ଦ୍ୱାରା କ'ଣ
1: ହଁ, ସେଇଟା
0: ଅଭିଜ୍ଞତା
1: ମଧ୍ୟ କରୁଛୁ
0: ସିଞ୍ଚନ ଅଛି
1: ଆଜ୍ଞା, ମୁଁ କହିନି
0: ସେଇଟା?
1: ଆପଣଙ୍କୁ।
0: ହଁ ହଁ
1: ଡ୍ରୋନ
0: ହଁ
1: ଲୋକ ସ୍ପ୍ରେଇଂ କଲା ବେଳକୁ ଟିକେ ଅସୁବିଧା ହେଉଛି, ଯେହେତୁ ଯୋଉ ଖରା ହେଉଛି, ଗଛ ଟିକେ ବଢିଲା ପରେ ଆମେ ଡ୍ରୋନରେ ମଧ୍ୟ ସ୍ପ୍ରେଇଂ କରିଦେଉଛୁ।
0: ଆପଣ ଡ୍ରୋନ୍ ଲଗେଇକିରି ଆପଣ
1: ହଁ
0: ସ୍ପ୍ରେ କରୁଛନ୍ତି? ସ୍ପ୍ରେ
1: ଆଜ୍ଞା
0: କରୁଛନ୍ତି?
1: କରୁଛୁ।
0: ଆଚ୍ଛା ଆଚ୍ଛା, ଔଷଧଟା ଠିକ ସେ ସ୍ପ୍ରେ ହେଇପାରୁଛି?
1: ହଁ, ବଡ଼ ଯଦି ଗଛ ବଢି ଯାଉଛି ବୋଲେ ଔଷଧଟା ଠିକ ସେ ସ୍ପ୍ରେଇଂ ହେଇପାରିବ ଆଜ୍ଞା।
0: ଆଚ୍ଛା ଆଚ୍ଛା, ହଉ, ଆପଣଙ୍କ ସାଙ୍ଗରେ କଥା ହେଇକି ବହୁତ ଖୁସି ଲାଗିଲା।
1: ଆଜ୍ଞା,
0: ଆପଣ ଆପଣଙ୍କର ବହୁମୂଲ୍ୟ ସମୟ ଦେଇଥିବାରୁ ଆକାଶବାଣୀ ଜୟପୁର ତରଫରୁ ଆପଣଙ୍କୁ ଅଶେଷ ଅଶେଷ ଧନ୍ୟବାଦ।
1: ଧନ୍ୟବାଦ
0: ଆଜ୍ଞା, ହେଲା କିରି
2: ହେଲା ନାଇଁ ଯେ ଭାଇ ନା
0: ଭାଇ
2: ନାଇଁ, ବଢିଆ କଥା କହିଲେ, ମନର କଥା,
0: ପଢା ଲିଖା ଚାଷରେ
2: ନାଇଁ ନାଇଁ ତାଙ୍କର ଅନୁଭୂତି କି ମାନବାକୁ ପଡିବ ଭାଇ ନା,
0: ସେମିତି ନାଇଁ
2: ନାଇଁ ନାଇଁ ନାଇଁ ନାଇଁ ଭଲ କଥା କହିଛନ୍ତି, ହେଲା ଯେ ଭାଇ ନା, ଆଉ କଥାବାର୍ତ୍ତା ହବା ନାହିଁ, ହେଡି ଝଡ଼ ଝଡ଼ ହେଇକିରି ଧରିଦେଲାଣି ବର୍ଷା, ଗୁଟୁ ଗୁଟେ ବାହାରି ଯିବା ନହେଲେ ଉଦା ହେଇଯିବା, ଦେଖ ଯାତ୍ରା ରହିଲା ପରେ ହେଇଯିବ, କାଲି ଯିବା ଯିବା ଯିବା
0: ଯିବା।
3: ସର୍ବଶ୍ରେଷ୍ଠ କୃଷକ ପୁରସ୍କାର ମିଳିଲା ହରିଆଙ୍କୁ, ସେ ଜଣେଇବେ ନିଜ ସଫଳତାର ରହସ୍ୟ।
4: ମୋର କୃଷକ ଭାଇ ଓ ଭଉଣୀ ମାନେ, ଆପଣମାନେ ମଧ୍ୟ ନିଜ ନିଜର ଜମିରେ ଉନ୍ନତ ଫସଲ ଉତ୍ପାଦନ କରିପାରିବେ
3: ତାହା କିପରି?
4: ବାସ୍, ଯଦି ବି କୌଣସି ସମସ୍ୟା ହେଲା ତେବେ ତୁରନ୍ତ ଏହି ନମ୍ବରରେ ଫୋନ କରନ୍ତୁ 1800-1801551।
5: ଇଏ ନମ୍ବର କାହାର ଭାଇ?
4: କୃଷକ କଲ୍ ସେଣ୍ଟର, ଯେଉଁଠି ବିଶେଷଜ୍ଞ ଆପଣଙ୍କୁ ଚାଷର ସମସ୍ୟା ଗୁଡିକ ବିଷୟରେ ତୁରନ୍ତ ସମାଧାନ ବତେଇବେ।
3: ଆରେ ଭାଇ, ବିଶେଷଜ୍ଞ କଣ ସବୁ ସମୟରେ ସେଠି ଉପସ୍ଥିତ ଥିବେ?
4: ହଁ ଭାଇ, ସବୁ ସମୟରେ ବର୍ଷକ 365 ଦିନ ଉପସ୍ଥିତ ମିଳିବେ, ତା ପୁଣି ସକାଳ 6ଟାରୁ ରାତି 10ଟା ପର୍ଯ୍ୟନ୍ତ।
5: କିନ୍ତୁ ଭାଇ, ବେଶୀ ସମୟ ଯାଏ କଥା ହେଲେ ବେଶୀ ପଇସା ତ ଲାଗିବ?
4: କିଛି ପଇସା ଲାଗିବନି, ମୋବାଇଲ ଦ୍ୱାରା କିମ୍ବା ଅନ୍ୟ ଫୋନ ଦ୍ୱାରା କୃଷକ କଲ୍ ସେଣ୍ଟରକୁ ମାଗଣାରେ କଲ୍ କରନ୍ତୁ, ପରାମର୍ଶ ପାଇଁ ମଧ୍ୟ ପଇସା ପଡିବନି।
5: ସତରେ?
4: ହଁ, 16 ଅଣା 7। କୃଷକ ଭାଇମାନେ ଚାଷର ସମସ୍ୟା ଗୁଡିକର ତୁରନ୍ତ ସମାଧାନ ନିଜ ଭାଷାରେ ପାଇବା ପାଇଁ ସାରା ଭାରତରେ ଯେକୌଣସି ଫୋନ ଯୋଗେ ରାଷ୍ଟ୍ରୀୟ ହେଲ୍ପଲାଇନ ନମ୍ବର 1800-1801551 ରେ ମାଗଣାରେ ଯୋଗାଯୋଗ କରନ୍ତୁ। କୃଷକମାନଙ୍କର ବନ୍ଧୁ କୃଷକ କଲ୍ ସେଣ୍ଟର।
6: ଏହି କାର୍ଯ୍ୟକ୍ରମର ପ୍ରାୟୋଜକ ଥିଲେ କୃଷି ମନ୍ତ୍ରଣାଳୟ, ଭାରତ ସରକାର।

ଶୁଣିଲେ କିଷାନବାଣୀ ଡାଏଲ୍ ଆଉଟ୍ କାର୍ଯ୍ୟକ୍ରମ ଉପସ୍ଥାପନା କଲେ ଉତ୍ତମ ପାଣିଗ୍ରାହୀ ଏବଂ ଯୋଗେନ୍ଦ୍ର ମହାପାତ୍ର। ଆକାଶବାଣୀ ଜୟପୁର।

0: ଆକାଶବାଣୀ ଜୟପୁର ସମୟ ବର୍ତ୍ତମାନ ରାତି 8ଟା ହେବାକୁ ଯାଉଛି। ଶୁଣନ୍ତୁ ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ମନ୍ କି ବାତ୍ କାର୍ଯ୍ୟକ୍ରମର ଓଡ଼ିଆ ଭାଷାନ୍ତରର ପୁନଃ ପ୍ରସାରଣ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ।
1: ଭାରତର ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଆଜି ଆକାଶବାଣୀ ଜରିଆରେ ଦେଶବାସୀଙ୍କୁ କହିଥିବା ମନ୍ କି ବାତ୍ର ଶୁଣନ୍ତୁ ଓଡ଼ିଆ ରୂପାନ୍ତର।
2: ମୋର ପ୍ରିୟ ଦେଶବାସୀଗଣ ନମସ୍କାର। ଆମ ଜୀବନରେ ଏପରି ଅନେକ କିଛି ତାରିଖ ଥାଏ ଯାହାକୁ ମନେ ରଖିବା ପାଇଁ କ୍ୟାଲେଣ୍ଡର ଦେଖିବାର ଆବଶ୍ୟକତା ନଥାଏ। ଆଜି ଜୁଲାଇ 26 ତାରିଖ ସେହିଭଳି ଗୋଟିଏ ତାରିଖ। ଆଜି ହେଉଛି କାର୍ଗିଲ ବିଜୟ ଦିବସ। ଏହି ଦିନଟି ଆମକୁ ଗର୍ବରେ ପରିପୂର୍ଣ୍ଣ କରିଦେଇଥାଏ। ଏହି ଦିନଟି ଆମକୁ ଆମର ବୀର ଯବାନମାନଙ୍କ ଅଦମ୍ୟ ସାହସକୁ ସ୍ମରଣ କରାଇଦିଏ। କାର୍ଗିଲର ସୁଉଚ୍ଚ ଶିଖରଗୁଡ଼ିକ, ପ୍ରତିକୂଳ ପାଗ, ଶତ୍ରୁର ଆହ୍ୱାନ, ପ୍ରତ୍ୟେକ ପରିସ୍ଥିତି ଆମ ସୈନିକମାନଙ୍କ ଆଗରେ ଥିଲା, କିନ୍ତୁ ସେମାନଙ୍କ ସାହସ ପ୍ରତ୍ୟେକ ଆହ୍ୱାନଠାରୁ ଅଧିକ ଥିଲା। ସେମାନେ ଭାରତମାତାର ସୁରକ୍ଷା ପାଇଁ ନିଜର ସର୍ବସ୍ୱ ଅର୍ପିତ କରିଦେଲେ। ଆଜି କାର୍ଗିଲ ବିଜୟ ଦିବସ ଅବସରରେ ମୁଁ ସମସ୍ତ ବୀର ଶହୀଦ ଏବଂ ବୀର ସୈନିକମାନଙ୍କୁ ଶ୍ରଦ୍ଧାପୂର୍ବକ ପ୍ରଣାମ କରୁଛି। ବନ୍ଧୁଗଣ, ଆଜି ଭାରତ କେବଳ ନିଜ ବୀରମାନଙ୍କୁ ସ୍ମରଣ କରେ ତାହା ନୁହେଁ, ବରଂ ନୂତନ ପିଢ଼ିକୁ ସେମାନଙ୍କ କାହାଣୀ ମଧ୍ୟ କହିଥାଏ। ଏହି ଭାବନାକୁ ନେଇ ଚଳିତ ବର୍ଷ ଗୋଟିଏ ବିଶେଷ ଶୌର୍ଯ୍ୟ ବିଜୟ ଯାତ୍ରା ଆରମ୍ଭ କରାଯାଇଛି। 14 ଜୁଲାଇରୁ ଦିଲ୍ଲୀର ନ୍ୟାସନାଲ୍ ୱାର୍ ମେମୋରିଆଲ୍ଠାରୁ ଆରମ୍ଭ ହୋଇଥିବା ଏହି ମୋଟରସାଇକେଲ ଯାତ୍ରା ଦ୍ରାସର କାର୍ଗିଲ୍ ୱାର୍ ମେମୋରିଆଲ୍ ପର୍ଯ୍ୟନ୍ତ ଯିବ। ଏହାର ବାର୍ତ୍ତା ହେଉଛି ୱାନ୍ ରାଇଡ୍ ୱାନ୍ ନେସନ୍ ୱାନ୍ ସାଲ୍ୟୁଟ୍। ଏହି ଯାତ୍ରା ଆମକୁ ମନେ ପକାଇ ଦିଏ ଯେ ରାଷ୍ଟ୍ର ପାଇଁ ଦିଆଯାଇଥିବା ବଳିଦାନକୁ କେବେ ହେଲେ ପାଶୋରି ଦେଇ ହେବ ନାହିଁ। ବନ୍ଧୁଗଣ, ଆଜି ଭାରତ ନିଜର ସୈନିକମାନଙ୍କ ସାହସ ସହ ନିଜର ବୈଷୟିକ କ୍ଷମତାକୁ ମଧ୍ୟ ଲଗାତାର ଭାବେ ସୁଦୃଢ଼ କରିଚାଲିଛି। କିଛିଦିନ ପୂର୍ବରୁ ଭାରତୀୟ ନୌବାହିନୀରେ ଆଇଏନ୍ଏସ୍ ମହେନ୍ଦ୍ରଗିରିକୁ ସାମିଲ କରାଗଲା। ଏହି ଆଧୁନିକ ଯୁଦ୍ଧ ଜାହାଜର ଡିଜାଇନ୍ ଏବଂ ନିର୍ମାଣ ଭାରତରେ ହିଁ କରାଯାଇଛି। ଏଥିରେ 75%ରୁ ଅଧିକ ସ୍ୱଦେଶୀ ସାମଗ୍ରୀ ବ୍ୟବହୃତ ହୋଇଛି। ଏହା ଆତ୍ମନିର୍ଭର ଭାରତର ବୃଦ୍ଧି ପାଉଥିବା ଶକ୍ତିର ପ୍ରତୀକ। ଚଳିତ ମାସ ଡିଆର୍ଡିଓ ପିନାକା ଲଙ୍ଗ୍ ରେଞ୍ଜ ଗାଇଡେଡ୍ ରକେଟ୍ର ସଫଳ ପରୀକ୍ଷଣ କରିଛି। ଏହି ସଫଳତା ପଛରେ ଆମର ବୈଜ୍ଞାନିକ ଓ ଇଞ୍ଜିନିୟରମାନଙ୍କର ମିଳିତ ପରିଶ୍ରମ ରହିଛି। ମାତ୍ର 2-3 ଦିନ ପୂର୍ବେ ଡିଆର୍ଡିଓ କୁସା ମିଜାଇଲ୍ର ମଧ୍ୟ ସଫଳ ପରୀକ୍ଷଣ କରିଛି। ବନ୍ଧୁଗଣ, ଆଜି ପ୍ରତିରକ୍ଷା ସାମଗ୍ରୀ ଉତ୍ପାଦନ ହେଉ, ସୁରକ୍ଷା ସାମଗ୍ରୀ ରପ୍ତାନୀ ହେଉ, କିମ୍ବା ମିତ୍ର ଦେଶମାନଙ୍କ ସହ ରାଜନୈତିକ ସହଯୋଗ ହେଉ, ଭାରତ କ୍ରମାଗତ ଭାବେ ନୂତନ ଶିଖର ଆଡ଼କୁ ମାଡ଼ି ଚାଲିଛି। ଚଳିତ ମାସ ଆରମ୍ଭରେ ମୁଁ ଇଣ୍ଡୋନେସିଆରେ ଥିଲି, ଯେଉଁଠି ବ୍ରହ୍ମୋସ୍ ଏବଂ ଅସ୍ତ୍ର ମିଜାଇଲ୍ ପାଇଁ ଗୋଟିଏ ବଡ଼ ଚୁକ୍ତି ସ୍ୱାକ୍ଷରିତ ହେଲା। ଭାରତର ପ୍ରତିରକ୍ଷା ଉପକରଣ ଏବଂ ଜ୍ଞାନକୌଶଳ ଉପରେ ବିଶ୍ୱର ଭରସା ବଢ଼ି ଚାଲିଛି। ଆସନ୍ତୁ ଏହି କାର୍ଗିଲ ବିଜୟ ଦିବସ ଅବସରରେ ଆମେ ଆମର ଅମର ଶହୀଦମାନଙ୍କୁ ପ୍ରଣାମ କରିବା ଏବଂ ଏକ ସୁରକ୍ଷିତ, ସକ୍ଷମ ଓ ଆତ୍ମନିର୍ଭର ଭାରତ ନିର୍ମାଣ ପାଇଁ ନିଜ ସଂକଳ୍ପକୁ ଆହୁରି ସୁଦୃଢ଼ କରିବା। ମୋର ପ୍ରିୟ ଦେଶବାସୀଗଣ, ମନ୍ କି ବାତ୍ର ବିଗତ ଅଧ୍ୟାୟରେ ମୁଁ ଆପଣମାନଙ୍କ ସହିତ କ୍ୟାଚ୍ ଦ ରେନ୍ ଅଭିଯାନ ସମ୍ପର୍କରେ ଆଲୋଚନା କରିଥିଲି।

ଦଳର ପ୍ରତିଟି ଟୋପାକୁ ସଂରକ୍ଷିତ କରିବାର ଏହି ଅଭିଯାନକୁ ଜନ ଆନ୍ଦୋଳନରେ ପରିଣତ କରିବା ପାଇଁ ମୁଁ ଅନୁରୋଧ କରିଥିଲି। କ୍ୟାଚ୍ ଦ ରେନ୍ର ବାର୍ତ୍ତା ବହୁତ ସ୍ୱଷ୍ଟ, ଯେଉଁଠାରେ ବି ବର୍ଷା ହେଉ, ଯେତେବେଳେ ବି ବର୍ଷା ହେଉ, ସେହି ଜଳକୁ ସେହିଠାରେ ହିଁ ସଂରକ୍ଷିତ କରନ୍ତୁ। ତେଣୁ ଜୁଲାଇ 4 ତାରିଖରୁ ସାରା ଦେଶରେ ଗୋଟିଏ ବିଶେଷ ଅଭିଯାନ ମଧ୍ୟ ଆରମ୍ଭ ହୋଇଛି। ଏହା ଅନ୍ତର୍ଗତ ବର୍ଷା ଜଳ ସଂରକ୍ଷଣ, ଗ୍ରାଉଣ୍ଡ ୱାଟର ରିଚାର୍ଜ, ପୁରୁଣା ଜଳସ୍ରୋତଗୁଡ଼ିକୁ ପୁନର୍ଜୀବିତ କରିବା ଏବଂ ବୃକ୍ଷରୋପଣକୁ ନୂତନ ଗତି ପ୍ରଦାନ କରାଯାଉଛି। ଏକଥା ଜାଣି ମୁଁ ବହୁତ ଖୁସି ଯେ ଗାଁ ହେଉ କି ସହର, ପଞ୍ଚାୟତ ହେଉ କି ସାମାଜିକ ସଂଗଠନ, ପ୍ରତ୍ୟେକ ସ୍ଥାନରେ ଲୋକେ ଆଗ୍ରହର ସହିତ ଏଥିରେ ଅଂଶଗ୍ରହଣ କରିଛନ୍ତି। କେଉଁଠି ପୁରୁଣା ପୋଖରୀରୁ ପଙ୍କ ଉଦ୍ଧାର କରାଯାଉଛି ତ କେଉଁଠି କୂଅ ଏବଂ ବାମ୍ଫିଗୁଡ଼ିକୁ ପୁନର୍ଜୀବିତ କରାଯାଉଛି। ବନ୍ଦ ପଡ଼ିଥିବା ବୋରୱେଲ ଏବେ ଗ୍ରାଉଣ୍ଡ ୱାଟର ରିଚାର୍ଜର ମାଧ୍ୟମ ସାଜିଛି। ବନ୍ଧୁଗଣ, ମଧ୍ୟପ୍ରଦେଶର ସିଦ୍ଧି ଜିଲ୍ଲାରେ ପ୍ରାୟ 1500 ପୁଷ୍କରିଣୀ ଖନନ କରାଯାଇଛି। ନରସିଂହପୁରରେ ଅମୃତ ସରୋବରଗୁଡ଼ିକୁ ସୁସଜ୍ଜିତ କରାଯାଇଛି। ମହାରାଷ୍ଟ୍ରର ନାସିକରେ ବହୁମାତ୍ରାରେ ଜଳ ସଂରକ୍ଷଣର କ୍ଷମତା ବିକଶିତ ହୋଇଛି। ଆନ୍ଧ୍ରପ୍ରଦେଶର ନନ୍ଦିଆଲରେ ସମସ୍ତ ଗ୍ରାମ ପଞ୍ଚାୟତ ଏହି ଅଭିଯାନ ସହ ଯୋଡ଼ି ହୋଇଛନ୍ତି ଏବଂ ପୁରୁଣା ପୋଖରୀଗୁଡ଼ିକୁ ପୁଣି ଥରେ ବ୍ୟବହାର ଯୋଗ୍ୟ କରାଯାଉଛି। ଆମ ସହରଗୁଡ଼ିକ ମଧ୍ୟ ପଛରେ ନାହାନ୍ତି। ଛତିଶଗଡ଼ର କୋର୍ବା, ଓଡ଼ିଶାର ଭୁବନେଶ୍ୱର ଏବଂ ଆନ୍ଧ୍ରପ୍ରଦେଶର ବିଜୟନଗରମରେ ଏହି ଅଭିଯାନର ଉତ୍ସାହଜନକ ପରିଣାମ ଦେଖିବାକୁ ମିଳୁଛି। ଆସନ୍ତୁ ଆମେ ମଧ୍ୟ ନିଜ ଆଖପାଖରେ ଥିବା କୌଣସି ପୋଖରୀ, କୂଅ କିମ୍ବା ବାମ୍ଫିର ଦାୟିତ୍ୱ ନେବା, ପାଣିର ପ୍ରତିଟି ବୁନ୍ଦାକୁ ସଂରକ୍ଷିତ କରିବା। ଆଜି ସଞ୍ଚୟ କରାଯାଇଥିବା ପ୍ରତ୍ୟେକ ବୁନ୍ଦା ଆଗାମୀ ପିଢ଼ିର ଭବିଷ୍ୟତ ପାଇଁ ସବୁଠାରୁ ବଡ଼ ପୁଞ୍ଜି। ମୋର ପ୍ରିୟ ଦେଶବାସୀଗଣ, ମାତ୍ର କିଛିଦିନ ପୂର୍ବେ ଗ୍ଲାସ୍ଗୋଠାରେ କମନୱେଲ୍ଥ ଗେମ୍ସ ଆରମ୍ଭ ହୋଇଛି। ପ୍ରତ୍ୟେକ ଦେଶବାସୀ ଭାରତୀୟ ଦଳକୁ ନିରନ୍ତର ନିଜର ଶୁଭେଚ୍ଛା ଦେଉଛନ୍ତି। ସମସ୍ତ ଖେଳାଳି ଏବଂ ଆଥଲେଟ୍ ସୁନ୍ଦର ପ୍ରଦର୍ଶନ କରନ୍ତୁ ଏବଂ ଲୋକଙ୍କ ହୃଦୟ ଜୟ କରନ୍ତୁ, ଏହା ହିଁ ସେମାନଙ୍କ କାମନା। ବନ୍ଧୁଗଣ, ବିଗତ ଦିନରେ ଆମ ଯୁବବର୍ଗ କ୍ରୀଡ଼ା କ୍ଷେତ୍ରରେ ଅନେକ ଚମତ୍କାର ଉପଲବ୍ଧି ହାସଲ କରିଛନ୍ତି। ପିଭି ସିନ୍ଧୁ ବ୍ୟାଡମିଣ୍ଟନରେ ଜାପାନ ଓପେନ୍ର ଟାଇଟଲ୍ ହାସଲ କରିବାରେ ପ୍ରଥମ ଭାରତୀୟ ହୋଇପାରିଛନ୍ତି। ତାଙ୍କର ଏହି ଉପଲବ୍ଧିକୁ ନେଇ ସାରା ଦେଶ ଗର୍ବ କରୁଛି। ଭାରତୀୟ ମହିଳା କ୍ରିକେଟ୍ ଦଳ ମଧ୍ୟ ଲଣ୍ଡନରେ ଲର୍ଡ଼ସ୍ ଷ୍ଟାଡିୟମରେ ନିଜର ପ୍ରଥମ ଟେଷ୍ଟ ମ୍ୟାଚ୍ରେ ବିଜୟୀ ହୋଇଛି। ଏହା ଏକ ଐତିହାସିକ ବିଜୟ। ଆମ ଦଳ 270 ରନ୍ର ଗୋଟିଏ ବଡ଼ ବ୍ୟବଧାନରେ ଏହି ମ୍ୟାଚ୍ ଜିତିଛି। କିନ୍ତୁ କଥା କେବଳ ଏତିକି ନୁହେଁ, ଲର୍ଡ଼ସ୍ର ସୁଦୀର୍ଘ ଇତିହାସରେ ଏହା ଥିଲା ମହିଳା ଦଳମାନଙ୍କର ପ୍ରଥମ ଟେଷ୍ଟ ମ୍ୟାଚ୍। 1983ରେ ଏହି ମଇଦାନରେ ଭାରତ ନିଜର ପ୍ରଥମ କ୍ରିକେଟ୍ ବିଶ୍ୱକପ୍ ଜିତିଥିଲା। ଏବେ ଆମର ନାରୀଶକ୍ତି ଏହିଠାରେ ହିଁ ଦେଶର ନାଁ ରଖିଛନ୍ତି। ବନ୍ଧୁଗଣ, କିଛି ପ୍ରଚେଷ୍ଟା ଛୋଟ ହୋଇଥିଲେ ସୁଦ୍ଧା ବହୁତ ଗୁରୁତ୍ୱ ବହନ କରେ। ମୁଁ କେରଳମରେ ଏର୍ଣ୍ଣାକୁଲମର ସାଉଥ୍ ଚିତୁରରେ କ୍ରୀଡ଼ା କ୍ଷେତ୍ରରେ ଏଭଳି ଗୋଟିଏ ପ୍ରଚେଷ୍ଟା ବିଷୟରେ ଜାଣିବାକୁ ପାଇଛି। ସେଠାକାର ଗୋଟିଏ ସ୍କୁଲରେ ସଂସ୍କୃତ କ୍ଲବ ରହିଛି। ଏଠାକାର ଶିକ୍ଷକ ଅଭିଳାଷ ଜୀ ଅତି ନିଆରା ଢଙ୍ଗରେ ସଂସ୍କୃତକୁ ଲୋକପ୍ରିୟ କରାଉଛନ୍ତି। ଏହି ଅଭିଯାନକୁ ଅକ୍ଷର କନ୍ଦୁକ ଭାବେ ନାମିତ କରାଯାଇଛି। ଏଠାରେ ସଂସ୍କୃତର ଅକ୍ଷରଗୁଡ଼ିକୁ ଫୁଟବଲରେ ବ୍ୟବହାର ହେଉଥିବା ଶବ୍ଦ ସହିତ ଯୋଡ଼ି ସହଜ ଢଙ୍ଗରେ ବୁଝାଇ ଦିଆଯାଇଥାଏ, ଯାହାଦ୍ୱାରା ଏହାକୁ ଶିଖିବାରେ ତ ଖୁସି ଲାଗେ, ତା ସଙ୍ଗେ ସଙ୍ଗେ କ୍ରୀଡ଼ା ସହ ଲୋକଙ୍କ ସମ୍ପର୍କ ମଧ୍ୟ ଆହୁରି ସୁଦୃଢ଼ ହୋଇଥାଏ। ମୋର ପ୍ରିୟ ଦେଶବାସୀଗଣ, ଗତ ରବିବାର ଦିନ ବିକ୍ରମ 1ର ସଫଳ ଉତ୍କ୍ଷେପଣ ଯୋଗୁଁ ପ୍ରତ୍ୟେକ ଦେଶବାସୀ ଗୌରବ ଅନୁଭବ କରିଥିଲେ। ଆମେ ସମସ୍ତ ଭାରତୀୟ ମହାକାଶ କ୍ଷେତ୍ରର ଏହି ଐତିହାସିକ ମୁହୂର୍ତ୍ତର ସାକ୍ଷୀ ହୋଇଥିଲୁ। ଏହା ପ୍ରାଇଭେଟ୍ ସେକ୍ଟର ଦ୍ୱାରା ବିକଶିତ ପ୍ରଥମ ରକେଟ୍। ଆମର ଯୁବ ନବସୃଜକମାନେ ତାହା କରି ଦେଖାଇଛନ୍ତି ଯାହା କଳ୍ପନା କରିବା ମଧ୍ୟ କଷ୍ଟକର ଥିଲା। ସେମାନେ ଅଦ୍ଭୁତ କୌଶଳ, ଆଗ୍ରହ ଏବଂ ଧୈର୍ଯ୍ୟ ପ୍ରଦର୍ଶିତ କରିଛନ୍ତି। ଦୀର୍ଘ ସମୟ ଧରି ଆମର ସ୍ପେସ୍ ସେକ୍ଟର ଘରୋଇ କ୍ଷେତ୍ର ପାଇଁ ବନ୍ଦ ଥିଲା। ଏହି କ୍ଷେତ୍ରରେ ଆଗ୍ରହୀ ଥିବା ଅନେକ ଯୁବକ ଯୁବତୀମାନଙ୍କୁ ନିଜର ପ୍ରତିଭା ପ୍ରଦର୍ଶନର ସୁଯୋଗ ମିଳୁନଥିଲା। ଯୁବବର୍ଗଙ୍କ ହିତକୁ ଦୃଷ୍ଟିରେ ରଖି ଆମେ ସ୍ପେସ୍ ସେକ୍ଟରକୁ ପ୍ରାଇଭେଟ୍ ସେକ୍ଟର ପାଇଁ ଉନ୍ମୁକ୍ତ କରିଦେଲୁ। ଆଜି ଏହାର ପରିଣାମ ବିଶ୍ୱ ଦେଖୁଛି। ବନ୍ଧୁଗଣ, ଆମର ଯୁବସାଥୀମାନେ ବିଜ୍ଞାନରେ ମଧ୍ୟ ଭାରତର ଟେକ ରଖୁଛନ୍ତି। ସାଇନ୍ସ ଅଲମ୍ପିଆଡ୍ସ ପୃଥିବୀର ସବୁଠାରୁ ମହତ୍ତ୍ୱପୂର୍ଣ୍ଣ ପ୍ରତିଦ୍ୱନ୍ଦ୍ୱିତାମାନଙ୍କ ମଧ୍ୟରେ ଗୋଟିଏ। ଏଥିରେ ବହୁ ସଂଖ୍ୟାରେ ଛାତ୍ରଛାତ୍ରୀ ଭାଗ ନିଅନ୍ତି। ଏହି ମାସରେ ଫିଜିକ୍ସ, କେମିଷ୍ଟ୍ରି, ବାୟୋଲୋଜି ଏବଂ ମ୍ୟାଥମେଟିକ୍ସର ଅଲମ୍ପିଆଡ୍ ଆୟୋଜିତ ହୋଇଥିଲା। ଏହି ପ୍ରତିଯୋଗିତାଗୁଡ଼ିକରେ ଭାରତୀୟ ଦଳ ଖୁବ୍ ସମ୍ମାନଜନକ ପ୍ରଦର୍ଶନ କଲା। ଫିଜିକ୍ସ ଅଲମ୍ପିଆଡ୍ରେ ଭାଗ ନେଇଥିବା ଆମର ସମସ୍ତ 5 ଜଣ ପ୍ରତିଯୋଗୀ ସ୍ୱର୍ଣ୍ଣପଦକ ଜିତିଲେ।

ଭାରତ ପ୍ରଥମ ର୍ୟାଙ୍କ ପ୍ରାପ୍ତ ହେଲା। ଗତ ଏକ ଦଶନ୍ଧି ଭିତରେ ହୋଇଥିବା ପ୍ରତ୍ୟେକ ଫିଜିକ୍ସ ଅଲମ୍ପିଆଡ୍ରେ ଆମ ଦେଶର ଛାତ୍ରଛାତ୍ରୀମାନେ ସ୍ୱର୍ଣ୍ଣ କିମ୍ବା ରୌପ୍ୟ ପଦକ ନିଶ୍ଚିତ ଜିତିଛନ୍ତି। କେମିଷ୍ଟ୍ରି ଅଲମ୍ପିଆଡ୍ରେ ମଧ୍ୟ ଆମର ସମସ୍ତ ପ୍ରତିଯୋଗୀ ସ୍ୱର୍ଣ୍ଣ ପଦକ ଜିତିଛନ୍ତି। ଏହା ହେଉଛି ଅଦ୍ୟାବଧି ଆମର ସର୍ବୋତ୍ତମ ପ୍ରଦର୍ଶନ। ବାୟୋଲୋଜି ଅଲମ୍ପିଆଡ୍ରେ ମଧ୍ୟ ଆମର ସମସ୍ତ ପ୍ରତିଯୋଗୀ ପଦକ ଜିତିଛନ୍ତି। ଏଗୁଡ଼ିକ ମଧ୍ୟରେ ଗୋଟିଏ ସ୍ୱର୍ଣ୍ଣ ପଦକ ମଧ୍ୟ ରହିଛି। ସେଭଳି ମ୍ୟାଥମେଟିକ୍ସ ଅଲମ୍ପିଆଡ୍ରେ ଆମର ଛାତ୍ରଛାତ୍ରୀମାନେ 2ଟି ସ୍ୱର୍ଣ୍ଣ ଏବଂ 4ଟି ରୌପ୍ୟ ପଦକ ଲାଭ କରିଛନ୍ତି। ଦେଶର ଯୁବପିଢ଼ି ପାଇଁ ମୁଁ ଗର୍ବିତ। ଭାରତରେ ଅଲମ୍ପିଆଡ୍ ଏବଂ ହାକାଥନ୍ର ସଂସ୍କୃତି ନିରନ୍ତର ବଢ଼ି ଚାଲିଛି। ମୋର ବିଶ୍ୱାସ, ଦେଶର ଅଧିକରୁ ଅଧିକ ଯୁବକ ଏହିସବୁ ଫୋରମ୍ରେ ରୁଚି ଦେଖାଇବେ ଏବଂ ଭାରତର ପତାକା ଉଡ଼ାଇବେ। ମୋର ପ୍ରିୟ ଦେଶବାସୀଗଣ, ଯଦି କୌଶଳ ଅଛି ଆଉ କିଛି କରିବାର ସାହସ ଅଛି, ତେବେ ସବୁ ରାସ୍ତା ସହଜ ହୋଇଯିବ। କାଶ୍ମୀରର ପାରମ୍ପରିକ ଚଟେଇ ବଗୁ ପାଇଁ ଆଜି ଯେଉଁ ପ୍ରୟାସ ହେଉଛି, ସେଥିରେ କୌଶଳ ଓ ସାହସର ଝଲକ ଦେଖିବାକୁ ମିଳୁଛି। ଏହାକୁ ପାଣିରେ ହେଉଥିବା ସରୁ ସରୁ କାଠି ସର୍କଣ୍ଡେ ଏବଂ ପାଳରୁ ତିଆରି କରାଯାଏ। ଏହି ଚଟେଇ ବୁଣିବାର ପରମ୍ପରା ବର୍ଷ ବର୍ଷ ପୁରୁଣା। ଏଥିରେ ପ୍ରଥମେ କାଶ୍ମୀରର କାଦୁଆ ଅଞ୍ଚଳରୁ ଘାସ ଏବଂ ସର୍କଣ୍ଡେ କାଟି ଅଣାଯାଏ। ତାକୁ ଖରାରେ ଶୁଖାଇବା ପରେ ବଛାଯାଏ ଏବଂ ହାତ ଦ୍ୱାରା ବୁଣିବା କାମ କରାଯାଏ। ଦୁଇ ଜଣ କାରିଗରଙ୍କୁ ଗୋଟିଏ ଚଟେଇ ବୁଣିବା ପାଇଁ ପାଖାପାଖି 4 ଦିନ ଲାଗେ। ଏହି ଚଟେଇ ସୁନ୍ଦର ହେବା ସଙ୍ଗେ ସଙ୍ଗେ ଇକୋ ଫ୍ରେଣ୍ଡଲି ମଧ୍ୟ ହୋଇଥାଏ। ଏହାର ଗୋଟିଏ ବଡ଼ ଗୁଣ ହେଲା, ଏହା ଗ୍ରୀଷ୍ମକାଳରେ ଥଣ୍ଡା ଲାଗିବ ଏବଂ ଶୀତ ସମୟରେ ଉଷୁମ ଲାଗିବ। ପୂର୍ବରୁ ଏହା କାଶ୍ମୀରର ପ୍ରତ୍ୟେକ ଘରେ ଦେଖାଯାଉଥିଲା, କିନ୍ତୁ ଗତ କେତେ ବର୍ଷ ହେଲା ଏହାର ଉପଯୋଗ କମ୍ ହେବାରେ ଲାଗିଥିଲା। ଏହି ସମୟରେ ଶ୍ରୀନଗରର ଗୁଲାମ ହୁସେନ ଜୀ ଏବଂ ତାଙ୍କ ଝିଅ ତଞ୍ଜିଲା ଜୀ ଗୋଟିଏ ସଂକଳ୍ପ ନେଲେ। ଦୁହେଁ ବଗୁ ଶିଳ୍ପ ପରମ୍ପରାକୁ ଗୋଟିଏ ନୂତନ ଜୀବନ ଦେବାରେ ଲାଗିପଡ଼ିଲେ। ଗୁଲାମ ହୁସେନ ଜୀ ଅତି ସାଧାରଣ ପରିବାରର ଲୋକ। ତାଙ୍କୁ ଏହି କାମ କରିବାରେ ନାନା ପ୍ରକାର ଆହ୍ୱାନ ମଧ୍ୟ ଆସିଲା, କିନ୍ତୁ ବଗୁର ସଂରକ୍ଷଣ ପାଇଁ ତାଙ୍କର ସଂକଳ୍ପ ଅଟଳ ଥିଲା। ଦେଖୁ ଦେଖୁ ତାଙ୍କର ପ୍ରଚେଷ୍ଟାରେ ବହୁତ ଲୋକ ଯୋଗଦେଲେ। ଗୁଲାମ ହୁସେନ ଜୀ ଏହି କୌଶଳକୁ ଖୁବ୍ ବଢ଼ାଇଲେ। ତାଙ୍କର ଏହି କାର୍ଯ୍ୟରେ ଆଞ୍ଚଳିକ ସ୍ତରରେ ତାଙ୍କୁ ସରକାରୀ ସାହାଯ୍ୟ ମଧ୍ୟ ମିଳିଲା। ଆଜି ଦ୍ରୁତ ବେଗରେ ଲୋକପ୍ରିୟ ହେଉଥିବା ବଗୁ ଦେଶର ବିଭିନ୍ନ ଅଞ୍ଚଳରେ ମଧ୍ୟ ପହଞ୍ଚିଲାଣି। ଏହି ପ୍ରୟାସରେ ସାଥୀ ହୋଇଥିବା ଲୋକଙ୍କ ପାଇଁ ମୁଁ ବହୁତ ଗର୍ବ ଅନୁଭବ କରେ। ଆଜିକାଲି ଆମେ ସମସ୍ତେ ଲୋକାଲ ପ୍ରଡକ୍ଟ ଉପରେ ଗୁରୁତ୍ୱ ଦେଉଛୁ। ଭୋକାଲ ଫର ଲୋକାଲର ମନ୍ତ୍ର ନେଇ ଆମେମାନେ ଆଗେଇ ଚାଲିଛୁ। ଏହି ପରିପ୍ରେକ୍ଷୀରେ କାଶ୍ମୀରର ବଗୁ ମଧ୍ୟ ଆପଣଙ୍କ ଘରର ଗୋଟିଏ ଅଙ୍ଗ ହେଉ, ଏ ବିଷୟରେ ଥରେ ଭାବିବେ ନିଶ୍ଚୟ। ବନ୍ଧୁଗଣ, ଚା ଆମ ଦେଶର ଖାଲି ଏକ ପାନୀୟ ନୁହେଁ, ବରଂ ଗୋଟିଏ ଆପଣାପଣର ମାଧ୍ୟମ। ସକାଳର ଆରମ୍ଭ ହେଉ, ବନ୍ଧୁଙ୍କ ସହ ସାକ୍ଷାତ ହେଉ, ଅଥବା ପରିବାର ସହିତ କିଛି କ୍ଷଣ ବିତାଇବା ହେଉ, ଚା ପ୍ରତ୍ୟେକ ସମୟରେ ଗୋଟିଏ ଅଙ୍ଗ ହୋଇଯାଇଥାଏ। ଚା ସହିତ ମୋର ସମ୍ପର୍କ କ'ଣ, ଏମିତି ତ ଆପଣମାନେ ଭଲଭାବେ ଜାଣନ୍ତି, କିନ୍ତୁ ଆଜି ମୁଁ ଯେଉଁ ଚା'ର କଥା କହୁଛି ତାହା ଖାଲି ସ୍ୱାଦ ନୁହେଁ, ବରଂ ଅନେକ ଭଉଣୀମାନଙ୍କ ଜୀବନରେ ଆତ୍ମନିର୍ଭରତାର ନୂଆ ବାସ୍ନା ଭରିଦେଇଛି। ଉତ୍ତରପ୍ରଦେଶର ବିଜ୍ନୋର ଜିଲ୍ଲାର ଲକ୍ଷୀୱାଲା ଗାଁର ସ୍ୱୟଂ ସହାୟକ ଗୋଷ୍ଠୀ ସହିତ ଯୋଗ ଦେଇଥିବା ମହିଳାମାନେ ବିଦୁର ପ୍ରେରଣା ସ୍ୱଦେଶୀ ହର୍ବାଲ୍ ଟି ତିଆରି କରିଛନ୍ତି। ଏଥିରେ ଲେମନ୍ ଗ୍ରାସ୍, ଗୁଳୁଚି, ମୁଲେଠି, ତୁଳସୀ, କଞ୍ଚା ହଳଦୀ, ଡାଳଚିନି, ଅଳେଇଚ ଏବଂ ପାନ ମଧୁରୀ ଭଳି ପ୍ରାକୃତିକ ସାମଗ୍ରୀ ମିଶାଯାଇଛି। ନୂତନ ସ୍ୱାଦ ଏବଂ ଗୁଣ ଯୋଗୁଁ ଏହି ଚା ବହୁତ କମ୍ ସମୟରେ ଲୋକଙ୍କ ପାଖରେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି। ପ୍ରୟାଗରାଜର ମହାକୁମ୍ଭ ଏବଂ ଦିଲ୍ଲୀର ଇଣ୍ଟରନ୍ୟାସନାଲ ଫୁଡ୍ ଫେଷ୍ଟିଭାଲରେ ଏହି ହର୍ବାଲ ଚା'କୁ ବହୁତ ପ୍ରଶଂସା ମିଳିଛି। ବିଦେଶରୁ ଆସିଥିବା ଲୋକମାନେ ମଧ୍ୟ ଏହା ପ୍ରତି ଖୁବ୍ ଆଗ୍ରହ ଦେଖାଇଛନ୍ତି। ବନ୍ଧୁଗଣ, ସବୁଠାରୁ ପ୍ରେରଣାଦାୟୀ କଥା ହେଉଛି ଏହାର ଆରମ୍ଭ। ଏହି ସମ୍ପୂର୍ଣ୍ଣ ପ୍ରୟାସଟି କେବଳ 1,00,000 ଟଙ୍କାରେ ଆରମ୍ଭ ହୋଇଥିଲା। ଆଜି ଏହି ବ୍ରାଣ୍ଡ ଦେଶର ବଡ଼ ବଡ଼ ସଂସ୍ଥା ପର୍ଯ୍ୟନ୍ତ ପହଞ୍ଚିପାରିଛି। ଏହି ପ୍ରଚେଷ୍ଟା ଆମକୁ ଜଣାଇ ଦେଇଛି ଯେ ଯେତେବେଳେ ସ୍ଥାନୀୟ ଜ୍ଞାନ, ପ୍ରକୃତି ଏବଂ ମହିଳାମାନଙ୍କ ଆତ୍ମବିଶ୍ୱାସ ଏକାଠି ହୋଇଯାଏ, ସେତେବେଳେ ଗୋଟିଏ ଛୋଟ ପ୍ରଚେଷ୍ଟା ମଧ୍ୟ ବଡ଼ ପରିବର୍ତ୍ତନର ଶୁଭାରମ୍ଭ କରିଥାଏ। ମୋର ପ୍ରିୟ ଦେଶବାସୀଗଣ, ଆଜି ସାରା ଦେଶରେ ଏକ ପେଡ଼ ମା କେ ନାମ ଅଭିଯାନ ମାଧ୍ୟମରେ ଲୋକମାନେ ପ୍ରକୃତି ପ୍ରତି ନିଜର ଦାୟିତ୍ୱ ପାଳନ କରୁଛନ୍ତି। ଯେତେବେଳେ ସମାଜ ଏହି ଭାବନା ସହିତ ଯୋଡ଼ି ହୋଇଯାଏ, ସେତେବେଳେ ବହୁତ ପ୍ରେରଣାଦାୟୀ ଉଦାହରଣ ଦେଖିବାକୁ ମିଳେ। ବନ୍ଧୁଗଣ, ଅହମ୍ମଦାବାଦରେ ଗଣଭାଗିଦାରୀର ଅଦ୍ଭୁତ ଶକ୍ତି ଦେଖିବାକୁ ମିଳିଛି। ଭାଡ଼ଜ ଅଞ୍ଚଳରେ ଗୋଟିଏ ଘଣ୍ଟା ଭିତରେ 3,50,000ରୁ ଅଧିକ ଚାରା ରୋପଣ କରାଗଲା। ଏଥିରେ 25,000ରୁ ଅଧିକ ଲୋକ ଏକତ୍ରିତ ହୋଇଥିଲେ।

ସ୍କୁଲ ପିଲା, ଏନ୍ସିସି କ୍ୟାଡେଟ୍ସ, ସ୍ୱୟଂସେବକ ଏବଂ ସାଧାରଣ ନାଗରିକ ସମସ୍ତେ ଏହି ଅଭିଯାନରେ ସାମିଲ ହେଲେ। ଆଗାମୀ ବର୍ଷରେ ଏହି ଗଛଗୁଡ଼ିକ ଏକ ଘଞ୍ଚ ସହର ଜଙ୍ଗଲର ରୂପ ନେବ। ଏହି ପ୍ରଚେଷ୍ଟାକୁ ଗିନିଜ୍ ବୁକ୍ ଅଫ୍ ୱାର୍ଲଡ ରେକର୍ଡରେ ସ୍ଥାନ ଦିଆଯାଇଛି। ବନ୍ଧୁଗଣ, ଏକ ପେଡ଼ ମା କେ ନାମ ଅଭିଯାନ ଦ୍ୱାରା ଉତ୍ତରପ୍ରଦେଶରେ ମଧ୍ୟ ଜନଶକ୍ତିର ଅଦ୍ଭୁତ ସଂକଳ୍ପ ଦେଖିବାକୁ ମିଳିଛି। ସେଠାରେ ଗୋଟିଏ ଦିନ ଜୁଲାଇ 12 ତାରିଖରେ 35 କୋଟିରୁ ଅଧିକ ଚାରା ଲଗାଯାଇଛି। ଉତ୍ତରପ୍ରଦେଶର ସାଂସଦ ହୋଇଥିବାରୁ ଏହା ମୋ ପାଇଁ ମଧ୍ୟ ଗର୍ବର ବିଷୟ। ମୋର ପ୍ରିୟ ଦେଶବାସୀଗଣ, ଗଛ କେବଳ ମନୁଷ୍ୟମାନଙ୍କ ପାଇଁ ନୁହେଁ, ବରଂ ତାହା ଅଗଣିତ ଜୀବମାନଙ୍କ ପାଇଁ ମଧ୍ୟ ଘର ହୋଇଥାଏ। ଗୁଜରାଟର ଗିର୍ ଜଙ୍ଗଲରେ ପ୍ରାୟ 60 ବର୍ଷ ପରେ ଇଣ୍ଡିଆନ୍ ଗ୍ରେ ହର୍ଣ୍ଣବିଲ୍ ପୁଣି ବସା ତିଆରି କରୁଛି। ଏହା ଗିର୍ ଜଙ୍ଗଲରେ ବର୍ଷ ବର୍ଷ ଧରି ହେଉଥିବା ସଂରକ୍ଷଣ ଏବଂ ପୁନଃସ୍ଥାପନା ପ୍ରୟାସର ପରିଣାମ ଅଟେ। ହର୍ଣ୍ଣବିଲ୍କୁ ଜଙ୍ଗଲର କୃଷକ କୁହାଯାଇଥାଏ। ଏମାନେ ଫଳ ଖାଆନ୍ତି ଆଉ ମଞ୍ଜିଗୁଡ଼ିକୁ ଦୂରଦୂରାନ୍ତ ପର୍ଯ୍ୟନ୍ତ ପହଞ୍ଚାଇଥାନ୍ତି। ସେହି ମଞ୍ଜିରୁ ଜଙ୍ଗଲରେ ନୂଆ ନୂଆ ଗଛ ସୃଷ୍ଟି ହୁଏ। ଏହିଭଳି ଗୋଟିଏ ପକ୍ଷୀ ଜଙ୍ଗଲକୁ ପୁଣି ଥରେ ସବୁଜ ସୁନ୍ଦର କରିବାରେ ସାହାଯ୍ୟ କରୁଛି। ମୁଁ ଆପଣ ସମସ୍ତଙ୍କୁ କହିବି ଯେ ଆମେ ନିଜ ଜୀବନର କୌଣସି ବିଶେଷ ଅବସରକୁ ପ୍ରକୃତି ସହିତ ଅବଶ୍ୟ ଯୋଡ଼ିବା। ମାଙ୍କ ନାମରେ ଗୋଟିଏ ଗଛ ଲଗାନ୍ତୁ। ଆଜି ଲଗାଇଥିବା ଗୋଟିଏ ଛୋଟିଆ ଚାରା ଆଗାମୀ ପିଢ଼ି ପାଇଁ ସବୁଜିମା, ସ୍ୱଚ୍ଛ ପବନ ଏବଂ ସୁନ୍ଦର ଭବିଷ୍ୟତର ମୂଳଦୁଆ ହୋଇପାରିବ। ମୋର ପ୍ରିୟ ଦେଶବାସୀଗଣ, ଆମେ ସମସ୍ତେ ଜାଣନ୍ତି ଯେ ପ୍ଲାଷ୍ଟିକ୍ ପ୍ରଦୂଷଣ ଆଜି ସାରା ଦୁନିଆର ପରିବେଶ ପାଇଁ ଗୋଟିଏ ବଡ଼ ଆହ୍ୱାନ ହୋଇ ଠିଆ ହୋଇଛି। ସିଙ୍ଗିଲ୍ ୟୁଜ୍ ପ୍ଲାଷ୍ଟିକ୍ର ବର୍ଜ୍ୟବସ୍ତୁ ବର୍ଷ ବର୍ଷ ଧରି ପ୍ରକୃତି ପାଇଁ କ୍ଷତିକାରକ ହୋଇ ରହୁଛି। ଏଥିପାଇଁ ପ୍ଲାଷ୍ଟିକ୍ର ସଠିକ୍ ପରିଚାଳନା ଅତ୍ୟନ୍ତ ଜରୁରୀ। ବନ୍ଧୁଗଣ, ବିହାରର ସୀତାମଢ଼ିରେ ୱେଷ୍ଟ ଟୁ ୱେଲ୍ଥର ସୁନ୍ଦର ଉଦାହରଣ ଦେଖିବାକୁ ମିଳିଛି। ଏଠାରେ ଆବର୍ଜନାକୁ ପୁନଃ ପ୍ରକ୍ରିୟାକରଣ କରି ସେଥିରୁ ଆକର୍ଷକ ବେଞ୍ଚ ତିଆରି କରାଯାଉଛି। ଗୋଟିଏ ବେଞ୍ଚ ତିଆରି ହେବାରେ ପ୍ରାୟ 40 କିଲୋଗ୍ରାମ ସିଙ୍ଗିଲ୍ ୟୁଜ୍ ପ୍ଲାଷ୍ଟିକ୍ ଲାଗିଯାଉଛି। ଏହା ମଜବୁତ, ସ୍ଥାୟୀ ଏବଂ ଆରାମଦାୟକ ହେବା ସଙ୍ଗେ ସଙ୍ଗେ ଇକୋ ଫ୍ରେଣ୍ଡଲି ମଧ୍ୟ ହୋଇଥାଏ। ଏଗୁଡ଼ିକୁ ସରକାରୀ ସ୍କୁଲ, ପାର୍କ ଓ ସାର୍ବଜନୀନ ସ୍ଥାନମାନଙ୍କରେ ଲଗାଯାଉଛି। ଏହାଦ୍ୱାରା ଲୋକମାନଙ୍କ ମଧ୍ୟରେ ପରିବେଶ ସଂରକ୍ଷଣ ପ୍ରତି ସଚେତନତା ବଢ଼ୁଛି। ଏହି ପ୍ରୟାସରେ ସ୍ଥାନୀୟ ଏକକ ସହିତ ଜିଲ୍ଲା ପ୍ରଶାସନର ମହତ୍ତ୍ୱପୂର୍ଣ୍ଣ ଭୂମିକା ରହିଛି। ଏହାଦ୍ୱାରା ସ୍ଥାନୀୟ ଅଞ୍ଚଳରେ ରୋଜଗାରର ଅବସର ମଧ୍ୟ ସୃଷ୍ଟି ହୋଇଛି। ସୀତାମଢ଼ିର ଏହି ପ୍ରୟାସ ଆମକୁ କହିଦିଏ ଯେ ରିଡ୍ୟୁସ୍, ରିୟୁଜ୍ ଏବଂ ରିସାଇକେଲ୍ ଆଜି ଖାଲି ଏକ ନାରା ହୋଇନାହିଁ, ବରଂ ଆମ ଜୀବନର ଗୋଟିଏ ଅଙ୍ଗ ହେବାରେ ଲାଗିଛି। ବନ୍ଧୁଗଣ, ଆପଣଙ୍କର ମନେଥିବ ଗତଥରର ମନ୍ କି ବାତ୍ରେ ମୁଁ ଗଣେଶ ଉତ୍ସବ ବିଷୟରେ କଥା ହୋଇଥିଲି। ମୁଁ ଅନୁରୋଧ କରିଥିଲି ଯେ ଆମେ ନିଜ ଦେଶର ମାଟିରେ ତିଆରି ହୋଇଥିବା ଗଣେଶ ମୂର୍ତ୍ତିର ପୂଜା କରିବା ଉଚିତ। ଆମେ ଘରେ POPରୁ ତିଆରି ହୋଇଥିବା ଗଣେଶ ବା ବିଦେଶରୁ ଆସିଥିବା ଗଣେଶ ମୂର୍ତ୍ତି ବଦଳରେ ଆମ ଦେଶର ମାଟିରେ ତିଆରି ହୋଇଥିବା ଗଣେଶଙ୍କୁ ସ୍ଥାପିତ କରିବା ଉଚିତ। ଏହି ବିଷୟରେ ଅନେକ ଲୋକ ମୋତେ ନିଜର ବାର୍ତ୍ତା ଦେଇଛନ୍ତି। ଲୋକମାନେ କହିଛନ୍ତି ଯେ ସେମାନେ ମୋର ଅନୁରୋଧକୁ ଗ୍ରହଣ କରିଛନ୍ତି। ସେମାନେ ସ୍ଥାନୀୟ ମାଟିରୁ ତିଆରି ହୋଇଥିବା ଗଣେଶକୁ ସ୍ଥାପିତ କରିବାର ସଂକଳ୍ପ ନେଇଛନ୍ତି। ଲୋକମାନେ ଲେଖିଛନ୍ତି ଯେ ମନ୍ କି ବାତ୍ରେ ପୂର୍ବରୁ ହିଁ ଏହି ବିଷୟରେ ଚର୍ଚ୍ଚା ହେବା ଦ୍ୱାରା ତାଙ୍କୁ ଠିକ୍ ସମୟରେ ଠିକ୍ ପଦକ୍ଷେପ ନେବାରେ ସହଜ ହୋଇଛି। ମୁଁ ପୁଣି ଥରେ ନିଜର ଅନୁରୋଧ ଦୋହରାଉଛି। ଏ ବର୍ଷ ଗଣପତି ପୂଜାରେ ଦେଶର ମାଟିରେ ତିଆରି ହୋଇଥିବା ଗଣେଶଙ୍କୁ ନିଜ ଘରେ ସ୍ଥାପିତ କରନ୍ତୁ, ତାଙ୍କର ପୂଜା କରନ୍ତୁ। ଆପଣଙ୍କର ଏହି ପ୍ରୟାସ ମଧ୍ୟ ଏକ ପ୍ରକାର ପ୍ରକୃତିର ପୂଜା ହେବ। ମୋର ପ୍ରିୟ ଦେଶବାସୀଗଣ, ମୁଁ ବର୍ତ୍ତମାନ ଆପଣଙ୍କୁ ଏପରି ଜଣେ ବ୍ୟକ୍ତିଙ୍କ ବିଷୟରେ କହିବି ଯାହାଙ୍କ ବିଷୟରେ ଶୁଣିବା ପରେ ଆପଣ ଗର୍ବ ଅନୁଭବ କରିବେ। ଏପରି ଜଣେ ବ୍ୟକ୍ତିତ୍ୱ ଯିଏ ସାଇନ୍ସ ଓ ଇନୋଭେସନ୍ କ୍ଷେତ୍ରରେ ବହୁବିଧ କାର୍ଯ୍ୟ କରୁଛନ୍ତି। ଏହାକୁ ନେଇ ବିଶ୍ୱରେ ସେ ନିଜର ପରିଚୟ ସୃଷ୍ଟି କରିପାରିଛନ୍ତି। ମାତ୍ର ଏହାପରେ ବି ସେ ନିଜର ମୂଳଦୁଆ ସହ ଖୁବ୍ ଗଭୀର ଭାବେ ଯୋଡ଼ି ହୋଇ ରହିଛନ୍ତି। ସୁଯୋଗ ପାଇବା ମାତ୍ରେ ସେ ନିଜର ଜନ୍ମଭୂମିକୁ ସମ୍ମାନ ଦେବାକୁ ଭୁଲନ୍ତି ନାହିଁ। ସେହି ବ୍ୟକ୍ତି ଜଣକ ହେଉଛନ୍ତି ମଣିପୁରର ଡକ୍ଟର ରୋନାଲ୍ଡୋ ଲେସ୍ରା ମହାଶୟ। ତାଙ୍କର ନାମ ହେଉଛି ରୋନାଲ୍ଡୋ, କିନ୍ତୁ କାମରେ ସେ ଜଣେ ମହାକାଶ ପଦାର୍ଥ ବିଜ୍ଞାନୀ। ସେ ଜାପାନରେ କାର୍ଯ୍ୟ କରନ୍ତି ଆଉ ୟଙ୍ଗ ଗ୍ୟାଲାକ୍ସିଜ୍ ନାମକ ଏକ ବିଶାଳ ସମୂହର ଆବିଷ୍କାର କରିଥିବା ଟିମ୍ର ଜଣେ ସଦସ୍ୟ। ବାସ୍ତବରେ ସେ ଏହି ସମ୍ପୂର୍ଣ୍ଣ ସମୂହର ନାମକୁ ମଣିପୁରର ଏକ ସୁନ୍ଦର ହ୍ରଦ ସହ ଯୋଡ଼ି ଏହାକୁ ଲୋକତକ୍ ପ୍ରୋଟୋକ୍ଲଷ୍ଟର ନାମରେ ନାମିତ କରିଛନ୍ତି। ଲୋକତକ୍ ହେଉଛି ମଧୁର ଜଳର ଏକ ବିଶାଳ ହ୍ରଦ। ଲୋକତକ୍ ହ୍ରଦରେ ଭାସୁଥିବା ଫୁମ୍ବଡ଼ିଗୁଡ଼ିକ ମିଶି ଏକ ଅଦ୍ଭୁତ ଲ୍ୟାଣ୍ଡସ୍କେପ୍ ସୃଷ୍ଟି କରେ। ଏପରି ଲାଗେ ଯେମିତି ବିସ୍ତୃତ ସମୁଦ୍ର ଭିତରେ ଛୋଟ ଛୋଟ ଦ୍ୱୀପ ଭାସୁଛନ୍ତି। ସେହିପରି ଭାବେ ୟୁନିଭର୍ସରେ ଏହି ନୂଆ

ଗ୍ୟାଲେକ୍ସିଗୁଡ଼ିକ ଏକ ବୃହତ୍ ସଂରଚନା ସୃଷ୍ଟି କରିଥାନ୍ତି। ଆଜି ମଣିପୁରର ଲୋକତକ୍ କେବଳ ଦେଶର ମାନଚିତ୍ରରେ ନୁହେଁ ବରଂ ବିଶାଳ ବ୍ରହ୍ମାଣ୍ଡରେ ମଧ୍ୟ ନିଜର ଚମତ୍କାରିତା ପ୍ରଦର୍ଶନ କରୁଛି। ଏହି ଉପଲବ୍ଧି ପ୍ରତ୍ୟେକ ଭାରତୀୟକୁ ଗୌରବାନ୍ୱିତ କରୁଛି। ଏହାଦ୍ୱାରା ଆମର ଯୁବବନ୍ଧୁମାନେ ଏକଥା ଶିଖିପାରିଛନ୍ତି ଯେ ସେମାନେ ନିଜ ପରମ୍ପରା ସହ ଯୋଡ଼ି ହୋଇ ମଧ୍ୟ ନୂତନ ଶିଖରକୁ ଛୁଇଁପାରିବେ। ଏହା ଏପରି ମୂଳତତ୍ୱ ଯାହା ତାରାମଣ୍ଡଳକୁ ମଧ୍ୟ ଆଲୋକିତ କରିପାରେ। ମୋର ପ୍ରିୟ ଦେଶବାସୀଗଣ, ଆଉ କିଛିଦିନ ପରେ ଅଗଷ୍ଟ 7 ତାରିଖକୁ ଆମ ଦେଶ ନ୍ୟାସନାଲ୍ ହ୍ୟାଣ୍ଡଲୁମ୍ ଡେ ରୂପେ ପାଳନ କରିବ। ଏହି ଅବସରରେ ଆମ ବୁଣାକାର ଭାଇ ଭଉଣୀମାନଙ୍କର କୌଶଳ ଓ ସୃଜନଶୀଳତାର ଉତ୍ସବକୁ ପାଳନ କରୁ। ଆମର ଏ ବନ୍ଧୁମାନେ ପିଢ଼ି ପରେ ପିଢ଼ି ପ୍ରଚଳିତ ଏହି ପରମ୍ପରାକୁ ଆଗକୁ ବଢ଼ାଇବାରେ ଚାଲିଛନ୍ତି। ବନ୍ଧୁଗଣ, ହାତ ତିଆରି ପ୍ରତ୍ୟେକ ପରିଧାନ କୌଣସି ନା କୌଣସି କ୍ଷେତ୍ର, ସମୁଦାୟ ଓ ତତ୍ସହିତ ଜଡ଼ିତ ଅସଂଖ୍ୟ ଲୋକଙ୍କ କାହାଣୀକୁ ସାମ୍ନାକୁ ଆଣିଥାଏ। ଏମାନେ ସେହି ଲୋକ ଯେଉଁମାନେ ଗର୍ବର ସହ ଭାରତର ସାଂସ୍କୃତିକ ଐତିହ୍ୟକୁ ସାଇତି ରଖିବା କାମରେ ଲାଗିଛନ୍ତି। ଆଜିର ଦିନରେ ମୋର ନିବେଦନ, ଆମେ ହସ୍ତକଳାକୁ ପ୍ରୋତ୍ସାହିତ କରି ଆମ ବୁଣାକାର ବନ୍ଧୁମାନଙ୍କୁ ସମ୍ମାନ ଜଣାଇବା। ଆସନ୍ତୁ ଆମେ ଭୋକାଲ୍ ଫର୍ ଲୋକାଲ୍ର ଭାବନାକୁ ଆହୁରି ସଶକ୍ତ କରିବା। ବନ୍ଧୁଗଣ, ଆଜି ଦେଶରେ ଯେପରି ଭାବେ ହ୍ୟାଣ୍ଡଲୁମ୍କୁ ପ୍ରୋତ୍ସାହନ ଦିଆଯାଉଛି, ଏହାଦ୍ୱାରା ବହୁ ସଂଖ୍ୟକ ଲୋକଙ୍କ ଜୀବନ ଉନ୍ନତ ହେବାରେ ଲାଗିଛି। ପୋଚମ୍ପଲ୍ଲୀରୁ ପାଟନା ଓ କୁଚମ୍ପଲ୍ଲୀରୁ କଚ୍ଛ ପର୍ଯ୍ୟନ୍ତ ଏହାର ଅନେକ ଉଦାହରଣ ଦେଖିବାକୁ ମିଳେ। ଆଜି ଏପରି ଅନେକ ଲୋକ ଓ ସଂଗଠନ ରହିଛନ୍ତି ଯେଉଁମାନେ ହ୍ୟାଣ୍ଡଲୁମ୍ ସହ ଜଡ଼ିତ ଆମର ଗୌରବଶାଳୀ ପରମ୍ପରାକୁ ନୂତନ ଉର୍ଜା ଓ ପରିଚୟ ପ୍ରଦାନ କରୁଛନ୍ତି। କିଏ ପୋଚମ୍ପଲ୍ଲୀ ଇକତ୍ର ସୁନ୍ଦର ପରମ୍ପରାକୁ ଆଗକୁ ବଢ଼ାଉଛନ୍ତି ତ ଆଉ କିଏ ମହିଳା ବୁଣାକାରମାନଙ୍କୁ ନେଇ ଉଲ୍ ପ୍ରଡକ୍ଟ ତିଆରି କରୁଛନ୍ତି। କିଛି ଲୋକ କେରଳମର ପାରମ୍ପରିକ କସାଭୁ କଳାକୁ ମଧ୍ୟ ସଂରକ୍ଷିତ କରିବାରେ ଲାଗିଛନ୍ତି। ଏହାଦ୍ୱାରା ଆମ ମା ଭଉଣୀମାନଙ୍କୁ ରୋଜଗାର ବି ମିଳିପାରୁଛି। ବନ୍ଧୁଗଣ, ଆଉ ଏକ ବିଷୟ ଯାହା ମୁଁ ବିଶେଷ ରୂପେ ଉଲ୍ଲେଖ କରିବାକୁ ଚାହିଁବି ତାହା ହେଉଛି ଖଦି। ଆମେ ସମସ୍ତେ ଜାଣୁ ଖଦି ମହାତ୍ମା ଗାନ୍ଧୀଙ୍କ ଖୁବ୍ ପ୍ରିୟ ଥିଲା। ବିଗତ କିଛି ବର୍ଷ ହେଲା ଖଦି ଖୁବ୍ ଲୋକପ୍ରିୟ ହୋଇପାରିଛି। ଗତ 12 ବର୍ଷ ମଧ୍ୟରେ ଏହାର ବିକ୍ରି 6 ଗୁଣ ବଢ଼ିଛି। ବିକ୍ରିର ଏହି ସଂଖ୍ୟା ବର୍ତ୍ତମାନ ପାଖାପାଖି 8,000 କୋଟି ଟଙ୍କାରେ ପହଞ୍ଚିପାରିଛି। ମୁଁ ଆପଣମାନଙ୍କୁ କହିବାକୁ ଚାହୁଁଛି ଯେ ଆଗାମୀ ପର୍ବପର୍ବାଣୀମାନଙ୍କରେ ଆପଣମାନେ ଖଦି, ହ୍ୟାଣ୍ଡଲୁମ୍, ହ୍ୟାଣ୍ଡିକ୍ରାଫ୍ଟର କୌଣସି ନା କୌଣସି ଜିନିଷ ନିଶ୍ଚୟ କିଣନ୍ତୁ। ମୋର ପ୍ରିୟ ଦେଶବାସୀଗଣ, ଯଦି ଆପଣଙ୍କୁ ପଚରାଯାଏ ଯେ ଭାରତରେ କେତେ ପ୍ରକାରର ମ୍ୟୁଜିକାଲ ଇନ୍ଷ୍ଟ୍ରୁମେଣ୍ଟ ଅଛି, ତେବେ ଆପଣ ଚିନ୍ତାରେ ପଡ଼ିଯିବେ। ଏଇଥିପାଇଁ ଯେ ଆମର ବହୁ ସଂଖ୍ୟକ ବାଦ୍ୟଯନ୍ତ୍ର ଓ ତାହା ସହିତ ଜଡ଼ିତ ପରମ୍ପରା ରହିଆସିଛି। ଏପରି ଏକ ଇନ୍ଷ୍ଟ୍ରୁମେଣ୍ଟ ହେଉଛି ତ୍ରିପୁରାର ଚୋଙ୍ଗ୍ପ୍ରେଙ୍ଗ୍। ଏହା ସେଠିକାର ଟ୍ରାଇବାଲ୍ କମ୍ୟୁନିଟି ମଧ୍ୟରେ ଖୁବ୍ ଲୋକପ୍ରିୟ। ବାଉଁଶରେ ନିର୍ମିତ ଏହି ବାଦ୍ୟଯନ୍ତ୍ରରେ 3ଟି ତାର ରହିଛି। ଏଥିରୁ ଉତ୍ପନ୍ନ ଧ୍ୱନି ଖୁବ୍ ମଧୁର, ସରୋଦ ସହ ଯାହାର ସମାନତା ଦେଖିବାକୁ ମିଳେ। କିଛି କାରଣ ପାଇଁ ଯୁବକମାନଙ୍କ ମଧ୍ୟରେ ଏହାର ଲୋକପ୍ରିୟତା ହ୍ରାସ ପାଇଥିଲା। ଏପରି ସମୟରେ ସୁରଜ କୁମାର ଦେବ ବର୍ମା ମହାଶୟ ଏହାକୁ ପୁଣି ଥରେ ଲୋକପ୍ରିୟ କରିବା ପାଇଁ ସଂକଳ୍ପ ନେଲେ। ଆଜି ତାଙ୍କ ପ୍ରଚେଷ୍ଟାର ପ୍ରଭାବ ସ୍ପଷ୍ଟ ବାରି ହୋଇପଡ଼ୁଛି। ସେ ଚୋଙ୍ଗ୍ପ୍ରେଙ୍ଗ୍ ସହ ସେଠିକାର ଅନ୍ୟାନ୍ୟ ପାରମ୍ପରିକ ବାଦ୍ୟଯନ୍ତ୍ରଗୁଡ଼ିକୁ ନେଇ ବି ପରଫର୍ମ କରୁଛନ୍ତି। କୋକବରକ୍ ଫୋକ୍ ସଙ୍ଗ୍ସ, ବଉଲ୍ ସଙ୍ଗ୍ସ, ବେଙ୍ଗଲି ଫୋକ୍ ତାଙ୍କୁ ଖୁବ୍ ଭଲ ଲାଗେ। ଏବେ ମୁଁ ଆପଣମାନଙ୍କୁ ଏକ ଛୋଟ କ୍ଲିପ୍ ଶୁଣାଇବାକୁ ଚାହେଁ। ଏହି ସଙ୍ଗୀତକୁ ଆପଣ କେବେ ହେଲେ ଭୁଲିପାରିବେ ନାହିଁ।

ବନ୍ଧୁଗଣ, ମୋର ବିଶ୍ୱାସ ଏହାକୁ ଶୁଣି ଆପଣଙ୍କ ମନକୁ ଖୁବ୍ ଭଲ ଲାଗିଥିବ। ଦେବ ବର୍ମା ମହାଶୟଙ୍କୁ ନେଇ ମୁଁ ଖୁବ୍ ଗର୍ବିତ। ପାରମ୍ପରିକ ସଙ୍ଗୀତକୁ ଲୋକପ୍ରିୟ କରିବା ଦିଗରେ ତାଙ୍କର ଏହି ପ୍ରଚେଷ୍ଟା ଖୁବ୍ ପ୍ରଶଂସନୀୟ। ମୋର ନିବେଦନ, ଆପଣମାନେ ବି ଆପଣଙ୍କ ଆଖପାଖରେ ଥିବା ପାରମ୍ପରିକ ବାଦ୍ୟଯନ୍ତ୍ରର ସୂଚନା ସୋସିଆଲ ମିଡିଆରେ ନିଶ୍ଚିତ ରୂପେ ସେୟାର କରନ୍ତୁ। ଆପଣଙ୍କର ଏହି ପ୍ରଚେଷ୍ଟା ଅନ୍ୟମାନଙ୍କୁ ବି ପାରମ୍ପରିକ ଭାରତୀୟ ସଙ୍ଗୀତ ସହ ନିଶ୍ଚିତ ଭାବରେ ଯୋଡ଼ିବ। ମୋର ପ୍ରିୟ ଦେଶବାସୀଗଣ, କାଲି ଜୁଲାଇ 27 ତାରିଖ ହେଉଛି ଭାରତରତ୍ନ ଡକ୍ଟର ଏପିଜେ ଅବଦୁଲ କଲାମଙ୍କ ପୁଣ୍ୟତିଥି। ଡକ୍ଟର କଲାମଙ୍କ ବ୍ୟକ୍ତିତ୍ୱର ଅନେକ ପ୍ରେରଣାଦାୟକ ରୂପ ଥିଲା, କିନ୍ତୁ ତାଙ୍କ ହୃଦୟର ସବୁ

0: ନିକଟତର ଥିଲା ଏକ ଶିକ୍ଷକର ଭୂମିକା। ସେ ଛୋଟ ପିଲା ଓ ଯୁବକମାନଙ୍କୁ ବଡ଼ ବଡ଼ ସ୍ୱପ୍ନ ଦେଖିବା ପାଇଁ ପ୍ରେରିତ କରୁଥିଲେ। ସଂଯୋଗ ବଶତଃ ଏହି ସପ୍ତାହରେ ଆମେ ପବିତ୍ର ଗୁରୁ ପୂର୍ଣ୍ଣିମା ପର୍ବ ପାଳନ କରିବା। ଆମ ମା ବାପା ହେଉଛନ୍ତି ଆମର ପ୍ରଥମ ଗୁରୁ। ସ୍କୁଲ ଶିକ୍ଷକ ଆମକୁ ଅକ୍ଷର ଶିଖାନ୍ତି। ଏପରି ସମସ୍ତ ଗୁରୁମାନଙ୍କ ପ୍ରତି କୃତଜ୍ଞତା ଜଣାଇବାର ଏକ ସୁନ୍ଦର ଅବସର ହେଉଛି ଗୁରୁ ପୂର୍ଣ୍ଣିମା। ମୁଁ ଦେଶର ସମସ୍ତ ଶିକ୍ଷକ ଓ ଗୁରୁଜନମାନଙ୍କୁ ଶ୍ରଦ୍ଧାପୂର୍ବକ ପ୍ରଣାମ କରୁଛି। ବନ୍ଧୁଗଣ, କିଛି ସପ୍ତାହ ପରେ ଆମେ ଆମ ସ୍ୱାଧୀନତାର ମହାପର୍ବ ବି ପାଳନ କରିବା। ଅଗଷ୍ଟ 15 ପ୍ରତ୍ୟେକ ଭାରତୀୟଙ୍କ ପାଇଁ ଗର୍ବର ଦିନ। ଏହା ହେଉଛି ସେହି ଅସଂଖ୍ୟ ବୀରମାନଙ୍କୁ ସ୍ମରଣ କରିବାର ଦିନ, ଯେଉଁମାନେ ଭାରତମାତାର ସ୍ୱାଧୀନତା ପାଇଁ ନିଜର ସର୍ବସ୍ୱ ସମର୍ପିତ କରିଦେଇଥିଲେ। ତାଙ୍କର ତ୍ୟାଗ ଓ ତପସ୍ୟା ଯୋଗୁଁ ହିଁ ଆଜି ଆମ ହାତରେ ତ୍ରିରଙ୍ଗା ଶୋଭା ପାଉଛି। ଏହି ତ୍ରିରଙ୍ଗାରେ ଆମ ସମ୍ବିଧାନର ଆଦର୍ଶ ରହିଛି। ବନ୍ଧୁଗଣ, ଗତ କିଛି ବର୍ଷ ହେଲା ହର୍ ଘର୍ ତ୍ରିରଙ୍ଗା ଅଭିଯାନ ସମଗ୍ର ଦେଶକୁ ଏକ ଅଦ୍ଭୁତ ଭାବନାରେ ଯୋଡ଼ିପାରିଛି। ପ୍ରତ୍ୟେକ ଘରେ, ପ୍ରତ୍ୟେକ ଗଳିକନ୍ଧିରେ ତ୍ରିରଙ୍ଗାର ଉତ୍ସବ ଦେଖିବାକୁ ମିଳୁଛି। ଚଳିତ ବର୍ଷ ବି ଆମେ ହର୍ ଘର୍ ତ୍ରିରଙ୍ଗା ଅଭିଯାନକୁ ଖୁବ୍ ଉତ୍ସାହର ସହ ଆଗକୁ ନେବା, ନିଜେ ଘରେ ସସମ୍ମାନରେ ତ୍ରିରଙ୍ଗା ଉଡ଼ାଇବା। ବନ୍ଧୁଗଣ, ପ୍ରତିବର୍ଷ ଅଗଷ୍ଟ 15 ପୂର୍ବରୁ ଆପଣମାନେ ମୋତେ ବହୁତ ପ୍ରସ୍ତାବ ଓ ପରାମର୍ଶ ପଠାନ୍ତି। ଚଳିତ ବର୍ଷ ବି ଆପଣମାନେ ଆପଣଙ୍କର ପ୍ରସ୍ତାବ ଓ ପରାମର୍ଶ ମାଇ ଗଭ୍ରେ ନିଶ୍ଚିତ ରୂପେ ପଠାନ୍ତୁ। ମୁଁ ଆପଣଙ୍କ ପରାମର୍ଶକୁ ଅପେକ୍ଷା କରିଛି। ବନ୍ଧୁଗଣ, ମନ୍ କି ବାତ୍ରେ ଆଜି ପାଇଁ ଏତିକି। ଆସନ୍ତା ମାସରେ ଆମେ ପୁଣି ଦେଖା ହେବା, ଦେଶବାସୀଙ୍କର ଅନେକ ନୂତନ ଉପଲବ୍ଧି ଓ ପ୍ରେରଣାଦାୟୀ ପ୍ରୟାସକୁ ନେଇ। ସେ ପର୍ଯ୍ୟନ୍ତ ମୋତେ ଅନୁମତି ଦିଅନ୍ତୁ। ବହୁତ ବହୁତ ଧନ୍ୟବାଦ। ନମସ୍କାର।
1: ଭାରତର ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଆଜି ଆକାଶବାଣୀ ଜରିଆରେ ଦେଶବାସୀଙ୍କୁ କହିଥିବା ମନ୍ କି ବାତ୍ର ଶୁଣିଲେ ଓଡ଼ିଆ ରୂପାନ୍ତର।

1999 ମସିହା ଜାମ୍ମୁ ଓ କାଶ୍ମୀରର କାର୍ଗିଲ୍, ଦ୍ରାସ, ବାଟାଲିକ୍ ଓ ମୁସଲୋ ଅଞ୍ଚଳରେ ଶୀତଦିନେ ପାକିସ୍ତାନର ସେନା ଓ ଅନୁପ୍ରବେଶକାରୀମାନେ ଗୁପ୍ତ ଭାବେ ଭାରତୀୟ ସୀମାକୁ ପ୍ରବେଶ କରି ବିଭିନ୍ନ ପର୍ବତ ଶିଖର ଦଖଲ କରିଥିଲେ। ପ୍ରାରମ୍ଭରେ ସେମାନେ ନିଜକୁ ଆତଙ୍କବାଦୀ ବୋଲି ଦର୍ଶାଇଥିଲେ, କିନ୍ତୁ ପରେ ସ୍ୱଷ୍ଟ ହୋଇଥିଲା ଯେ ଏହି ଅନୁପ୍ରବେଶ ପଛରେ ପାକିସ୍ତାନ ସେନାର ଯୋଜନାବଦ୍ଧ ଷଡ଼ଯନ୍ତ୍ର ରହିଥିଲା। ଦଖଲ ହୋଇଥିବା ଶିଖରଗୁଡ଼ିକରୁ ପାକିସ୍ତାନ ଶ୍ରୀନଗର ଲେହ ଜାତୀୟ ରାଜପଥ ଉପରେ ନଜର ରଖିପାରୁଥିଲା। ଏହି ରାଜପଥ ଜରିଆରେ ଲଦାଖକୁ ଔଷଧ, ଅସ୍ତ୍ରଶସ୍ତ୍ର ଓ ସେନା ପଠାଯାଇଥାଏ। ଅନୁପ୍ରବେଶ ଖବର ମିଳିବା ପରେ ଭାରତୀୟ ସେନା ପରିସ୍ଥିତିର ସମୀକ୍ଷା କରି ଏକ ବୃହତ୍ ସାମରିକ ଅଭିଯାନ ଆରମ୍ଭ କରିଥିଲା। ଏହାର ନାମ ଦିଆଯାଇଥିଲା ଅପରେସନ୍ ବିଜୟ। ଏହି ଅଭିଯାନର ଉଦ୍ଦେଶ୍ୟ ଥିଲା ଭାରତର ଭୂଭାଗରୁ ପ୍ରତ୍ୟେକ ଅନୁପ୍ରବେଶକାରୀଙ୍କୁ ବିତାଡ଼ିତ କରିବା ଏବଂ ଦଖଲ ହୋଇଥିବା ସମସ୍ତ ପର୍ବତ ଶିଖରକୁ ପୁଣିଥରେ ନିଜ ନିୟନ୍ତ୍ରଣକୁ ଆଣିବା। ଅପରେସନ୍ ବିଜୟରେ ଭାରତୀୟ ସେନା ସହିତ ଭାରତୀୟ ବାୟୁସେନା ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲା। ବାୟୁସେନାର ଅଭିଯାନର ନାମ ଥିଲା ଅପରେସନ୍ ସଫେଦ ସାଗର। ଅତ୍ୟନ୍ତ ଉଚ୍ଚ ପର୍ବତାଞ୍ଚଳରେ ଯୁଦ୍ଧ କରିବା ସହଜ ନଥିଲା। ଅମ୍ଳଜାନର ଅଭାବ, ପ୍ରବଳ ଶୀତ, ସଳଖ ପାହାଡ଼ ଏବଂ ଶତ୍ରୁର ଉଚ୍ଚ ସ୍ଥାନରୁ ହେଉଥିବା ଗୁଳିବର୍ଷା ଭାରତୀୟ ସେନା ପାଇଁ ବଡ଼ ଆହ୍ୱାନ ଥିଲା। ତଥାପି ଭାରତୀୟ ସୈନିକମାନେ ଅସାଧାରଣ ଦୃଢ଼ତା ଓ ସାହସ ସହ ଗୋଟିଏ ପରେ ଗୋଟିଏ ପର୍ବତ ଶିଖର ପୁନଃଦଖଲ କରିବାରେ ସଫଳ ହୋଇଥିଲେ। ଏହି ଯୁଦ୍ଧରେ ଭାରତୀୟ ସେନାର ଶୌର୍ଯ୍ୟ ସାରା ବିଶ୍ୱର ପ୍ରଶଂସା ସାଉଁଟିଥିଲା। ଭାରତ କେବଳ ସାମରିକ ବିଜୟ ହାସଲ କରିନଥିଲା, ବରଂ ଅନ୍ତର୍ଜାତୀୟ ସମୁଦାୟ ସମ୍ମୁଖରେ ପାକିସ୍ତାନର ଅନୁପ୍ରବେଶର ପ୍ରମାଣ ମଧ୍ୟ ଉପସ୍ଥାପନ କରିଥିଲା। ବିଶ୍ୱ ସମୁଦାୟ ଭାରତର ସ୍ଥିତିକୁ ସମର୍ଥନ କରିଥିଲେ ଏବଂ ପାକିସ୍ତାନ ଉପରେ ଦଖଲ ହୋଇଥିବା ଅଞ୍ଚଳ ଛାଡ଼ିବାକୁ ଚାପ ବୃଦ୍ଧି ପାଇଥିଲା। ପ୍ରାୟ ଦୁଇ ମାସ ଧରି ଚାଲିଥିବା ଏହି ସଂଘର୍ଷ ପରେ 1999 ଜୁଲାଇ 26ରେ ଭାରତୀୟ ସେନା ସମସ୍ତ ଗୁରୁତ୍ୱପୂର୍ଣ୍ଣ ଶିଖରକୁ ପୁନଃ ଦଖଲ କରି ବିଜୟ ହାସଲ କରିଥିଲା। ସେହିଦିନଠାରୁ ପ୍ରତିବର୍ଷ ଜୁଲାଇ 26କୁ କାର୍ଗିଲ୍ ବିଜୟ ଦିବସ ଭାବେ ପାଳନ କରାଯାଉଛି। ଏହି ବିଜୟର ମୂଲ୍ୟ ଥିଲା ଅମୂଲ୍ୟ। ଦେଶର 527 ଜଣ ବୀର ଯବାନ ସର୍ବୋଚ୍ଚ ବଳିଦାନ ଦେଇଥିଲେ।

0: 1000ରୁ ଅଧିକ ସୈନିକ ଆହତ ହୋଇଥିଲେ। କାର୍ଗିଲ୍ ଯୁଦ୍ଧର ସବୁଠୁ ଗୁରୁତ୍ୱପୂର୍ଣ୍ଣ ଲଢ଼େଇ ମଧ୍ୟରେ ଟୋଲୋଲିଂ, ଟାଇଗର ହିଲ୍, .4875, .5140 ଏବଂ ବାଟାଲିକ୍ ସେକ୍ଟରର ସଂଘର୍ଷ ଗୁରୁତ୍ୱପୂର୍ଣ୍ଣ ଥିଲା। ପ୍ରଥମେ ଟୋଲୋଲିଂ ପର୍ବତ ଶୃଙ୍ଗ ପୁନଃ ଦଖଲ କରିବା ପରେ ଭାରତୀୟ ସେନା ପାଇଁ ବଡ଼ ସଫଳତା ସାବ୍ୟସ୍ତ ହୋଇଥିଲା। ପରେ ସୈନିକମାନଙ୍କ ମନୋବଳ ବହୁଗୁଣ ବୃଦ୍ଧି ପାଇଥିଲା। ଏହାପରେ ଆରମ୍ଭ ହୋଇଥିଲା ଟାଇଗର ହିଲ୍ ଦଖଲ କରିବାର ଅଭିଯାନ, ଯାହା ସମୁଦ୍ର ପତନଠାରୁ ପ୍ରାୟ 16,700 ଫୁଟ ଉଚ୍ଚରେ ଅବସ୍ଥିତ ଥିଲା। ଅତ୍ୟନ୍ତ କଷ୍ଟସାଧ୍ୟ ପରିସ୍ଥିତିରେ ଭାରତୀୟ ସେନା ରାତିର ଅନ୍ଧକାରରେ ଦୁର୍ଗମ ପାହାଡ଼ ଚଢ଼ି ଶତ୍ରୁକୁ ପରାସ୍ତ କରିଥିଲା। 1999 ଜୁଲାଇ 4 ଟାଇଗର ହିଲ୍ ଉପରେ ପୁଣିଥରେ ତ୍ରିରଙ୍ଗା ଉଡ଼ିଥିଲା। ଏହା କାର୍ଗିଲ୍ ଯୁଦ୍ଧର ଏକ ନିର୍ଣ୍ଣାୟକ ମୋଡ଼ ଥିଲା। କାର୍ଗିଲ୍ ଯୁଦ୍ଧରେ ଅନେକ ବୀର ସୈନିକ ନିଜର ଅସାଧାରଣ ସାହସ ପାଇଁ ଦେଶବାସୀଙ୍କ ହୃଦୟରେ ଚିରସ୍କରଣୀୟ ହୋଇ ରହିଛନ୍ତି। ସେମାନଙ୍କ ମଧ୍ୟରେ ଅନ୍ୟତମ ହେଉଛନ୍ତି କ୍ୟାପ୍ଟେନ୍ ବିକ୍ରମ ବାତ୍ରା। .5140 ଦଖଲ କରିବା ପରେ ତାଙ୍କର ପ୍ରସିଦ୍ଧ ଉକ୍ତି ଥିଲା, ୟେ ଦିଲ୍ ମାଙ୍ଗେ ମୋର୍। ପରେ .4875 ଯୁଦ୍ଧ କରୁଥିବାବେଳେ ସେ ବୀରଗତି ପ୍ରାପ୍ତ ହୋଇଥିଲେ। ତାଙ୍କୁ ମରଣୋତ୍ତର ଭାବେ ପରମବୀର ଚକ୍ରରେ ସମ୍ମାନିତ କରାଯାଇଥିଲା। ଆଉ ଜଣେ ବୀରଯୋଦ୍ଧା ଲେଫ୍ଟନାଣ୍ଟ ମନୋଜ କୁମାର ପାଣ୍ଡେଙ୍କୁ ବୀରତା ପାଇଁ ମଧ୍ୟ ମରଣୋତ୍ତର ଭାବେ ପରମବୀର ଚକ୍ର ପ୍ରଦାନ କରାଯାଇଥିଲା। ଗ୍ରେନେଡିୟର ଯୋଗେନ୍ଦ୍ର ସିଂ ଯାଦବ ଓ ରାଇଫଲ୍ମ୍ୟାନ୍ ସଞ୍ଜୟ କୁମାରଙ୍କୁ ମଧ୍ୟ ପରମବୀର ଚକ୍ର ପ୍ରଦାନ କରାଯାଇଥିଲା। ଏହାଛଡ଼ା ଶତାଧିକ ସୈନିକ ମହାବୀର ଚକ୍ର, ବୀରଚକ୍ର ଏବଂ ଅନ୍ୟାନ୍ୟ ବୀରତା ପୁରସ୍କାରରେ ସମ୍ମାନିତ ହୋଇଥିଲେ। 2 ମାସରୁ ଅଧିକ ସମୟ ଧରି ଚାଲିଥିବା ସଂଘର୍ଷ ପରେ ଭାରତୀୟ ସେନା ସମସ୍ତ ଅନୁପ୍ରବେଶକାରୀଙ୍କୁ ବିତାଡ଼ିତ କରି ବିଜୟ ହାସଲ କରିଥିଲା। ଏହି ବିଜୟ କେବଳ ସାମରିକ ବିଜୟ ନଥିଲା, ଏହା ଥିଲା ଦେଶର ସାର୍ବଭୌମତ୍ୱ, ସାହସ, ଶୃଙ୍ଖଳା ଓ ଜାତୀୟ ଏକତାର ବିଜୟ। ଏହାକୁ ସ୍କରଣପୂର୍ବକ ଆଜି ଦ୍ରାସ୍ସ୍ଥିତ କାର୍ଗିଲ୍ ଯୁଦ୍ଧ ସ୍ମାରକୀ ଏବଂ ନୂଆଦିଲ୍ଲୀର ଜାତୀୟ ସମର ସ୍ମାରକରେ ଦେଶବାସୀ ବୀର ଶହୀଦମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ଏହି ସ୍ମାରକଗୁଡ଼ିକ ଆମକୁ ସର୍ବଦା ମନେ ପକାଇ ଦିଏ ଯେ ସ୍ୱାଧୀନତାର ସୁରକ୍ଷା ପାଇଁ ଆମ ବୀର ସୈନିକମାନେ ସର୍ବଦା ସଜାଗ ଏବଂ ଆବଶ୍ୟକ ପଡ଼ିଲେ ସର୍ବୋଚ୍ଚ ବଳିଦାନ ଦେବାକୁ ମଧ୍ୟ ପ୍ରସ୍ତୁତ। କାର୍ଗିଲ୍ ବିଜୟ ଦିବସ କେବଳ ଇତିହାସର ଏକ ସ୍କରଣୀୟ ଦିନ ନୁହେଁ, ଏହା ଦେଶପ୍ରେମ, କର୍ତ୍ତବ୍ୟନିଷ୍ଠା ଏବଂ ସର୍ବୋଚ୍ଚ ବଳିଦାନର ପ୍ରତୀକ। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି, କାର୍ଗିଲ୍ ବିଜୟ ଦିବସ ପ୍ରତ୍ୟେକ ଭାରତୀୟଙ୍କ ପାଇଁ ଗର୍ବର ଦିନ। ଏହା ଆମର ବୀର ସୈନିକମାନଙ୍କର ଅସାଧାରଣ ସାହସ ଏବଂ ଅଦମ୍ୟ ମନୋବଳର ସ୍କୃତିକୁ ଉଜ୍ଜୀବିତ କରିଥାଏ। ସେ କହିଛନ୍ତି, କଠିନରୁ କଠିନ ପରିସ୍ଥିତିରେ ମଧ୍ୟ ଭାରତୀୟ ସୈନିକମାନେ ମାତୃଭୂମିର ସୁରକ୍ଷା ପାଇଁ ସର୍ବସ୍ୱ ବଳିଦାନ ଦେଇଥିଲେ। ସେମାନଙ୍କର ଶୌର୍ଯ୍ୟ ଓ ଦେଶଭକ୍ତି ଆଗାମୀ ପିଢ଼ି ପାଇଁ ଚିରଦିନ ପ୍ରେରଣାର ଉତ୍ସ ହୋଇ ରହିବ।
1: ଆଜ କାର୍ଗିଲ୍ ବିଜୟ ଦିବସ ହେ। ୟେ ଦିନ ହମେ ଗର୍ବ ସେ ଭର ଦେତା ହେ। ୟେ ଦିନ ହମେ ଅପନେ ବୀର ଯବାନୋ କେ ଅଦ୍ଭୁତ ସାହସ କି ୟାଦ ଦିଲାତା ହେ। କାର୍ଗିଲ୍ କି ଉଚି ଉଚି ଚୋଟିଆ, କଠିନ ମୌସମ, ଦୁଶ୍ମନ କି ଚୁନୌତି, ହର ପରିସ୍ଥିତି ହମାରେ ସୈନିକୋ କେ ସାମନେ ଥି, ଲେକିନ ଉନକା ହୌସଲା ହର ଚୁନୌତି ସେ ବଡ଼ା ଥା। ଉନ୍ହୋନେ ମା ଭାରତୀ କି ରକ୍ଷା କେ ଲିଏ ଅପନା ସର୍ବସ୍ୱ ଅର୍ପିତ କର ଦିଆ। ଆଜ କାର୍ଗିଲ୍ ବିଜୟ ଦିବସ ପର ମେ ସଭି ବୀର ଶହୀଦ ଔର ବୀର ସୈନିକୋ କୋ ଶ୍ରଦ୍ଧାପୂର୍ବକ ନମନ କରତା ହୁଁ।
0: ପ୍ରଧାନମନ୍ତ୍ରୀ କହିଛନ୍ତି, ଆଜିର ଭାରତ କେବଳ ନିଜ ବୀରମାନଙ୍କୁ ସ୍କରଣ କରୁନାହିଁ, ବରଂ ସେମାନଙ୍କର ଗୌରବଗାଥାକୁ ନୂତନ ପିଢ଼ି ନିକଟରେ ପହଞ୍ଚାଉଛି। ଏହି ଭାବନାକୁ ନେଇ ଚଳିତ ବର୍ଷ ଶୌର୍ଯ୍ୟ ବିଜୟ ଯାତ୍ରାର ଆୟୋଜନ କରାଯାଇଛି, ଯାହାର ବାର୍ତ୍ତା ରହିଛି, ଏକ ଯାତ୍ରା, ଏକ ରାଷ୍ଟ୍ର, ଏକ ସଲାମ।
1: ସାଥିଓ, ଆଜ କା ଭାରତ ଅପନେ ବୀରଙ୍କୁ ସିର୍ଫ ୟାଦ ହି ନହିଁ କରତା, ବଲକି ନଈ ପିଢ଼ି ତକ ଉନକି ଗାଥା ବି ପହଞ୍ଚାତା ହେ। ଇସି ଭାବନା ସେ ଇସ୍ ବର୍ଷ ଏକ ବିଶେଷ ଶୌର୍ଯ୍ୟ ବିଜୟ ଯାତ୍ରା ନିକାଲି ଗଈ ହେ। 14 ଜୁଲାଇ କୁ ଦିଲ୍ଲୀ କେ ନ୍ୟାସନାଲ ୱାର ମେମୋରିଆଲ ସେ ଶୁରୁ ହୁଈ ଏ ମୋଟରସାଇକେଲ ଯାତ୍ରା ଦ୍ରାସ କେ କର୍ଗିଲ ୱାର ମେମୋରିଆଲ ତକ ପହଞ୍ଚେଗୀ। ଇସକା ସନ୍ଦେଶ ହେ, ୱାନ୍ ରାଇଡ୍, ୱାନ୍ ନେସନ, ୱାନ୍ ସାଲ୍ୟୁଟ। ୟେ ଯାତ୍ରା ହମେ ୟାଦ ଦିଲାତି ହେ କି ରାଷ୍ଟ୍ର କେ ଲିଏ ଦିଆ ଗୟା ବଲିଦାନ କଭି ଭୁଲାୟା ନହିଁ ଜା ସକତା।
0: ମନ୍ କି ବାତ୍ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ କହିଛନ୍ତି, ଆଜି ଭାରତ ନିଜର ପ୍ରତିରକ୍ଷା କ୍ଷମତାକୁ ନିରନ୍ତର ସୁଦୃଢ଼ କରୁଛି। ଦ୍ରାସରେ ଆୟୋଜିତ କାର୍ଗିଲ୍ ବିଜୟ ଦିବସ ସମାରୋହରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ବୀର ଶହୀଦମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରି କହିଛନ୍ତି, କାର୍ଗିଲ୍ର ବୀରମାନଙ୍କ ସାହସ, ଦୃଢ଼ ସଂକଳ୍ପ ଓ ଦେଶଭକ୍ତି ଭାରତୀୟ ସେନା ସହ ସମଗ୍ର ଜାତି ପାଇଁ ପ୍ରେରଣାର ଉତ୍ସ। ସେ କହିଛନ୍ତି, ଶତ୍ରୁପକ୍ଷର ଉଦ୍ଦେଶ୍ୟ ବଦଳି ନଥିଲେ ମଧ୍ୟ ଭାରତୀୟ ସଶସ୍ତ ବାହିନୀ ଯେକୌଣସି ଆହ୍ୱାନ ମୁକାବିଲା ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ। ସେ କହିଛନ୍ତି, ଅପରେସନ ସିନ୍ଦୁର ଭାରତର ଦୃଢ଼ ସାମରିକ କ୍ଷମତାର ପ୍ରତୀକ।
2: ଆଜ ସେ ଠିକ 27 ବର୍ଷ ପହେଲେ 1999 ଜୁଲାଇ ମେ ହମାରି ମାତୃଭୂମି ପର କାୟରତାପୂର୍ଣ୍ଣ ଔର କୁଟିଲ ହମଲା ହୁଆ ଥା। ପାକିସ୍ତାନ ନେ ଅପନି ସେନା କେ ଘୁସପୈଠିଓ କେ ମାଧ୍ୟମ ସେ ଛଲ ବଲ ଔର ଧୋଖେ କା ସହାରା ଲେତେ ହୁଏ ହମାରି ଚୋଟିଓ ପର କବ୍ଜା କର ଲିଆ ଥା। ୟେ ଓ ଚୋଟିଆ ଥି ଜୋ ସର୍ଦିଓ ମେ ଖାଲି ରହତି ଥି ଔର ଦୁଶ୍ମନ ନେ ଉସି ସନ୍ଧିକାଲ କା ଫାଇଦା ଉଠାୟା।

ଆମକୁ ସ୍ମରଣ କରାଏ, ଦେଶର ସୀମା ସୁରକ୍ଷିତ ରହିଲେ ହିଁ ଆମର ସ୍ୱାଧୀନତା ଓ ଗଣତନ୍ତ୍ର ସୁରକ୍ଷିତ ରହିବ। ଆସନ୍ତୁ ଏହି ପବିତ୍ର ଅବସରରେ ଆମେ ସମସ୍ତେ କାର୍ଗିଲ୍ର ଅମର ବୀରମାନଙ୍କୁ ଶ୍ରଦ୍ଧାର ସହ ସ୍ମରଣ କରିବା, ଦେଶର ଏକତା, ଅଖଣ୍ଡତା ଏବଂ ସାର୍ବଭୌମତ୍ୱର ସୁରକ୍ଷା ପାଇଁ ସଚେତନ ରହିବାର ସଂକଳ୍ପ ନେବା। ଅମର ଶହୀଦମାନଙ୍କୁ ଆମର ବିନମ୍ର ଶ୍ରଦ୍ଧାଞ୍ଜଳି।

ଏଥର ଶୁଣିବା ଧୁଡ଼ୁକି ଗୀତ, ଶିଳ୍ପୀ ବ୍ରହ୍ମାନନ୍ଦ ପାତ୍ର।

एकर पूरक कस्तूरी दुई समकारी मधे लगाइले रस।

অতি যত্ন করি কথকু মনিলে সেটি অসপরি হইল।

ଯାଇଥିଲୁ ତାଙ୍କ ପାଦ ପଦେ ଅତି ଭରସା କରି ଗୋପ ଗୋଇ।

ମଣ୍ଡୁକି ପଳାନ୍ତେ କାକଇ ଗୋଡ଼ାନ୍ତେ ଅହିର ବିବରେ ପଶିଲା ଦେଖୁ ଦେଖୁ ବଣା କଲେ ତ କରୁଣା କେହି କାହାକୁ ନ ଦେଖିଲା କରିଷ୍ଠ ମୁଦିକା କଙ୍କ

0: ପରବର୍ତ୍ତୀ ଶିଳ୍ପୀ ହଜାରି ସେଠି ଏବଂ ସାଥି।
1: ଦେବୀ ରାଜି ବିଶି ଯଥା ଦର୍ପ କଦ କଣେ ଥିଲେ ମାଝି ଚାହିଁ କୁମର କାତର ଚାହିଁ କୁମର କାତର।

राज सुता पीते कहू सड़ा को जीताऊ मरुआ झूल।

ଅନୁକ୍ଷଣେ ଆକୁଳବ ଋଷି ପ୍ରାଣ ସହି ନୂଆ ଅନ୍ଧ ପ୍ରାୟ ହୋଇ ଦୂରେ ଥିଲେ ପାଶେ ଅଛି ଏହାତି ବୁଘେନି ଦୂରେ ଥିଲେ ପାଶେ ଅଛି ଏହାତି ବୁଘେନି କେତେ ଦୂରେ ଚନ୍ଦ୍ର କେତେ ଦୂରୀ କୁମୁଦିନି ଭେଦ ତାଙ୍କର ଦ୍ୱିତୀୟ ଭେଦ ତାଙ୍କର।

जानी बारे मुता तो सकारी नहीं।

0: ଶେଷରେ ଶିଳ୍ପୀ ଥିଲେ ନବକିଶୋର ମହାରଣା ଏବଂ ସାଥୀ। ଶୁଣିଲେ ଲୋକଗୀତର କାର୍ଯ୍ୟକ୍ରମ ଆକାଶବାଣୀ ଜୟପୁର। ସମୟ ବର୍ତ୍ତମାନ ରାତି 10ଟା ହେବାକୁ ଯାଉଛି। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପବିତ୍ର ଘୋଷଯାତ୍ରା ଉପଲକ୍ଷେ ଗୀତିନାଟ୍ୟ ଶ୍ରୀ ନୀଳମାଧବ, ରଚନା ଶରତ ଚନ୍ଦ୍ର ମୂଳିଆ, ପ୍ରଯୋଜନା ରମାପଦ ନନ୍ଦ, ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ।
1: ଶରତ ଚନ୍ଦ୍ର ମୂଳିଆ, ପ୍ରଯୋଜନା ରମାପଦ ନନ୍ଦ।

0: ରାଣୀ ଗୁଣ୍ଡିଚା
1: ମହାରାଜ
0: କଣ ହୋଇଛି ରାଣୀ ସଦା ସର୍ବଦା ତୁମର ହସ ହସ ଚନ୍ଦ୍ରମୁଖଟି ଆଜି ବିରସ ଦିଶୁଛି ଯେ କଥା କଣ
1: ଶୁଣିଲି ଆମ ଆରାଧ୍ୟ ଦେବତା ଭଗବାନ ବିଷ୍ଣୁଙ୍କ ସନ୍ଧାନରେ ଯାଇଥିବା ଚାରମାନେ କୁଆଡ଼େ ବିଫଳ ହୋଇ ଫେରି ଆସିଛନ୍ତି
0: ହଁ ରାଣୀ ଉତ୍ତର ଦକ୍ଷିଣ ଏବଂ ପଶ୍ଚିମ ଦିଗରେ ପ୍ରଭୁଙ୍କର କୌଣସି ସନ୍ଧାନ ନ ପାଇ ସେମାନେ ଫେରି ଆସିଛନ୍ତି
1: ମନସ୍କାମନା ତେବେ କଣ ପୂର୍ଣ୍ଣ ହବନି ସ୍ୱାମୀ ମନରେ କଳ୍ପନା କରିଥିଲି ମନ୍ଦିର ତୋଳେଇବି ସେଥିରେ ବିଷ୍ଣୁ ମୂର୍ତ୍ତି ପ୍ରତିଷ୍ଠା କରିବି ସାରା ଜୀବନ ତାଙ୍କର ସେବା ପୂଜା କରି ତାଙ୍କ ଶ୍ରୀଚରଣରେ ନିଜକୁ ସମର୍ପଣ କରିଦେବି କିନ୍ତୁ କିନ୍ତୁ ଇଏ କଣ ହେଲା ପ୍ରଭୁ କଣ ମୋର ଡାକ ଶୁଣିବେ ନାହିଁ ସ୍ୱାମୀ
0: ତୁମେ ଅଧୈର୍ଯ୍ୟ ହୁଅ ନାହିଁ ରାଣୀ ଗୁଣ୍ଡିଚା ପ୍ରଭୁଙ୍କୁ ଠାବ କରିବା ପାଇଁ ମୋର ପ୍ରଚେଷ୍ଟା ଏବେ ମଧ୍ୟ ସମ୍ପୂର୍ଣ୍ଣ ହୋଇନାହିଁ ପୂର୍ବ ଦିଗର ଅନୁସନ୍ଧାନ ଏପର୍ଯ୍ୟନ୍ତ ବାକି ଅଛି ରାଣୀ
1: ପୂର୍ବ ଦିଗର ଅନୁସନ୍ଧାନ
0: ହଁ ରାଣୀ ଜଣେ ତୀର୍ଥଯାତ୍ରୀ ସନ୍ନ୍ୟାସୀଙ୍କଠାରୁ ଶୁଣିଛି ଆମ ଆରାଧ୍ୟ ଦେବତା ଭଗବାନ ଶ୍ରୀ ବିଷ୍ଣୁ ପୂର୍ବଖଣ୍ଡରେ ଅବସ୍ଥିତ ପବିତ୍ର ଉତ୍କଳ ଭୂମିରେ ବିରାଜିତ ହୋଇଛନ୍ତି
1: ସତରେ ସନ୍ନ୍ୟାସୀ ଆଉ କଣ କହୁଥିଲେ ସ୍ୱାମୀ
0: ତାଙ୍କ ତଥ୍ୟରୁ ଏତିକି ଅବଗତ ହେଲି ଯେ ଉତ୍କଳ ଭୂମିର ଦକ୍ଷିଣ ଦିଗରେ ମହୋଦଧି ତୀର ପାର୍ଶ୍ୱରେ ପୁରୁଷୋତ୍ତମ କ୍ଷେତ୍ର ରହିଛି ଏବଂ ତାହାରି ମଧ୍ୟରେ ନୀଳକନ୍ଦର ନାମକ ଘଞ୍ଚ ପାହାଡ଼ର ଅରଣ୍ୟ ଭିତରେ ପ୍ରଭୁ ପୂଜା ପାଉଛନ୍ତି ନୀଳମାଧବ ରୂପରେ
1: ନୀଳମାଧବ ରୂପରେ ତୁମେ ତାହେଲେ ଆଉ ବିଳମ୍ବ କର ନାହିଁ ମହାରାଜ ଉତ୍କଳ ରାଜ୍ୟକୁ ଦୂତ ପଠାଇ ପ୍ରଭୁ ନୀଳମାଧବଙ୍କୁ ଆଣିବା ପାଇଁ ଶୀଘ୍ର ବ୍ୟବସ୍ଥା କର
0: ତୁମେ କହିବା ଆଗରୁ ସେ ବ୍ୟବସ୍ଥା ମୁଁ କରିସାରିଛି ରାଣୀ ଆମ କୁଳ ପୁରୋହିତଙ୍କ ସାନ ଭାଇ ବିଦ୍ୟାପତିଙ୍କୁ ସେହି ଗୁରୁ ଦାୟିତ୍ୱ ଅର୍ପଣ କରିବା ଲାଗି ମୁଁ ସମ୍ବାଦ ପଠାଇଛି ଆଉ ସେ ଆସିବା କ୍ଷଣି
2: ଅବନ୍ତି ନୃପତି ମହାରାଜ ଇନ୍ଦ୍ରଦ୍ୟୁମ୍ନଙ୍କର ଜୟ ହେଉ
0: ଦେଖୁଛ ରାଣୀ ପାଠରୁ ମୋର କଥା ସରି ନାହିଁ ବିଦ୍ୟାପତି ଆସି ପହଞ୍ଚି ଗଲେଣି ଆସ ଆସ ବିଦ୍ୟାପତି ଆସ ଆସନ ଗ୍ରହଣ କର
3: ଅବନ୍ତି ନରେଶଙ୍କର କେଉଁ ସେବା କରି ନିଜକୁ ମୁଁ ଧନ୍ୟ ମଣିବି ତାହା ଏ ସେବକ ପ୍ରତି ଆଦର୍ଶ ହେଉ ମହାରାଜ
0: ବିଦ୍ୟାପତି ପବିତ୍ର ଉତ୍କଳର ନୀଳକନ୍ଦରରେ ଭଗବାନ ଶ୍ରୀ ବିଷ୍ଣୁ ନୀଳମାଧବ ରୂପରେ ପୂଜା ପାଉଛନ୍ତି ବୋଲି ସମ୍ବାଦ ମିଳିଛି ଆଉ ଏହାର ସତ୍ୟାସତ୍ୟ ଜାଣିବାକୁ ତୁମକୁ ଅବିଳମ୍ବେ ଉତ୍କଳ ଯାତ୍ରା କରିବାକୁ ପଡିବ
1: ହଁ ବିଦ୍ୟାପତି ତୁମେ ନୀଳମାଧବଙ୍କର ସନ୍ଧାନ ନେଇ ନ ଫେରିବା ପର୍ଯ୍ୟନ୍ତ ଆମ ତୁମ ଫେରିବା ପଥକୁ ଅପଲକ ନୟନେ ଚାହିଁ ବସିଥିବୁ
3: ଜଗତ ପିତା ପରମେଶ୍ୱରଙ୍କୁ ଠାବ କରିବା ପାଇଁ ଏ ଅକିଞ୍ଚନ ସୌଭାଗ୍ୟ ଲାଭ କରିଥିବାରୁ ମୋ ଜୀବନ ଆଜି ଧନ୍ୟ ହୋଇଛି ମହାରାଣୀ
0: ତୁମେ ତାହେଲେ ଯାଅ ବିଦ୍ୟାପତି କାଲି ପ୍ରତ୍ୟୁଷରେ ଶୁଭଲଗ୍ନ ଦେଖି ଉତ୍କଳ ଅଭିମୁଖେ ଯାତ୍ରା ଅନୁକୂଳ କରିବା ଲାଗି ପ୍ରସ୍ତୁତ ହେବ ଯାଅ
3: ଆଦେଶ ତପ ଶିରୋଧାର୍ଯ୍ୟ ଅବନ୍ତୀ ରାଜା

0: ପାଣି ନେଇଗଲେ ରୋଷେଇ କରିବାଟି? ଆଜି ତୋର କଣ ହେଇଛି କି ଝରଣା ପାଣିରେ ଉଠିବାକୁ ମୋଟେ କଣ ମନ କରୁନ? ସତିଲେ ସାରିଆ, ଆଜି ଚହଲା ପାଣିରେ ଗାଧେଇବାକୁ ମତେ କାଇଁ ଭାରି ଭଲ ଲାଗୁଛି। ମନ ହଉଛି ଦିନ ସାରା ପାଣିରେ ଆଜି ମୁଁ ଖେଳନ୍ତି ଆଉ ପହଁରନ୍ତି କି? ହଉ ହଉ, ମନ ଖୁସି କରି ପହଁରିଥା, ଆଉ ଦିନ କେଇଟା ପରେ ତ ଏ ସବରପଲ୍ଲୀରେ ମାୟା ତୁଟେ ଚାଲିଯିବୁ। ତେଣୁ ଯେତେ ପହଁରିବାକୁ
1: କଣ କହିଲୁ
0: କଣ କହିଲୁ ସାରିଆ, ଏ ସବରପଲ୍ଲୀରେ ମାୟା ତୁଟେ ମୁଁ ଚାଲିଯିବି? ଆଲୋ କୁଆଡେ? କିଛି ଜାଣିନଥିବୁ ଯେମିତି ଆମ ସବର ରାଜା ବିଶ୍ୱବାସଙ୍କୁ ଗୋଟେ ଜ୍ୟୋତିଷ ପରା କହିଛି, ତୁ କୁଆଡେ କୁଚକୂଳର ବୋହୁ ହେଇଯିବୁ। ସତରେ ବାପୁ ମୋ ପାଇଁ ଏତେ ବଡ ସ୍ୱପ୍ନ ଦେଖୁଛି କାହିଁକି? ରୂପ ଗୁଣରେ ତୁ କୁଣା କି? ଜାତିରେ ସବର ହେଲେ କଣ ହେଲା ମ? ଯେତେ ହେଲେ ରଜା ଝିଅ ତ। ହଉ ହଉ, ସେ କଥା ହେଲା ଦିନ ହବ। କଳସିରେ ପାଣି ନେଇ ଚାଲୁ ବେଗି, ଘରେ ତେଣେ କେତେ ପାଇଟି ପଡିଛି। ହଉ ହଉ ଚାଲ।

0: ଡାକିଲୁ ଲଳିତା, ମୋ କଥାରେ ଅଭିମାନ କଲୁ କି?
1: ବୁଝିଲୁ ସାରିଆ, ଗୋଟେ ନିପଟ ଜଙ୍ଗଲୀ ଶବର ଝିଅ ଉଚ୍ଚକୂଳର ବୋହୂ ହେବାକୁ ଆଶା କରିବା ଯାହା, ବାମ ନାହିଁ ଚାନ୍ଦ ଧରିବାକୁ ହାତ ବଢ଼େଇବା ସେଇଆ।
0: ଛି, ଏମିତି କାହିଁକି କହୁଛୁ ଯେ?
1: ଆଲୋ, ସୁଗନ୍ଧ ଫୁଲ ସିନା ଦେବତା ସବୁକୁ ଯୋଗ୍ୟ, ହେଲେ ବଣମଲିର ସେ ଭାଗ୍ୟ କାହିଁ ସାରିଆ? ଜହ୍ନି ଫୁଲ ସଞ୍ଜରେ ଫୁଟି ସକାଳେ ଝଡ଼ିଲା ପରି
0: ତତେ ମୋର ଲଳିତା, ଏମିତି କାଳ କଥା ଆଉ ଦିନେ ମୋ ଆଗରେ କହିବୁ ନାହିଁ। ଏଇ ତ ଆମେ ଆସି ତମ ଘର ପାଖରେ ହେଲୁଣି, ତୁ ଥା ଲଳିତା, ମୁଁ ଯାଉଛି।
1: ସଞ୍ଜବେଳକୁ ଆସିବୁ ଟି ସାରିଆ।
0: ଆସିବି ଲଳିତା, ଆସିବି।
2: ଟିକେ ଶୁଣିବ
0: କି,
2: ମୁଁ ଜଣେ ବିଦେଶୀ ବ୍ରାହ୍ମଣ,
0: ସକାଳୁ ସକାଳୁ ଶବର ପାଲିରେ
1: ବାଟ ବଢା ହେଇ ଆସିନାହାନ୍ତି ତ ଗୋସେଇ?
0: ଆସିଲେ କୋଉଠୁ?
2: କହିବି, ସବୁ କହିବି। ତା ଆଗରୁ ପାଣି ମଣ୍ଡା ଯଦି ପିଇବାକୁ ଦିଅନ୍ତା ତେବେ ସାରା ଜୀବନ ମୁଁ ତୁମ ନିକଟରେ ଋଣୀ ରୁହନ୍ତି।
0: ଏକାବେଳେ କି ସାରା ଜୀବନ? ଲଳିତା, ଏଭଳି ସୁଯୋଗ ତୋର ମୋଟେ ଛାଡିବା କଥା ନୁହଁ।
1: ପରିହେସ ଟିକେ ବନ୍ଦ କର ସାରିଆ,
2: ଶୋଷରେ ତଣ୍ଟି ଶୁଖି ଯାଉଛି, ପାଣି ମଣ୍ଡା
1: ପାଣି ଦେବାକୁ ମନେ ନାହିଁ ଯେ ଗୋସେଇ, କଥା କଣ କି?
2: କଣ
1: ବ୍ରାହ୍ମଣ ହେଇ ଅଛୁଆ ସବୁ ଋଣୀ ହାତରୁ ପାଣି ପିଇଲେ
2: ମୋର ଜାତି ଚାଲିଯିବ ଏଇଆ ତ?
1: ହଁ ଖୁସି,
2: ଏଭଳି ଧାରଣା ତମର ଭୁଲ ଲଳିତା। ବିଶ୍ୱ ପିତାଙ୍କ ସୃଷ୍ଟିରେ ସବୁ ମଣିଷ ସମାନ, ସବର ବ୍ରାହ୍ମଣ ଭିତରେ ମୁଁ କୌଣସି ଭେଦଭାବ ଦେଖେ ନାହିଁ। ତୃଷାର୍ତ୍ତକୁ ଜଳଦାନ କର ଲଳିତେ, ତୁମର ପୁଣ୍ୟ ହବ।
0: ହଉ, ତୁ ଏଣିକି ପୁଣ୍ୟ ଅର୍ଜନ କରୁଥା ଲଳିତା, ମୁଁ ଯାଉଛି।
1: ଯେ ଆସ ବସେଇ, ପାଣି ନିଅ। ଆରେ ହାତ ଦେଖାଅ।

0: ଲକ୍ଷ୍ମୀଙ୍କର ପାଦ ପଡିଛି, ଆମର ତ ବଡ ଭାଗ୍ୟ ଏ ଦଣ୍ଡବତକୁ ସେ ଦଣ୍ଡବତ।
1: ଆରେ ଆରେ, ଇଏ କଣ କରୁଛ ସବରରାଜ? ଯେତେ ହେଲେ ତୁମେ ରାଜା, ପୁଣି ବୟସ୍କ, ତେଣୁ ତୁମେ ମୋର ନମସ୍ୟ।
2: ବୁଝିଲି ବାପୁ, ତୁ ନଥିଲୁ ବୋଲି ଗୋସେଇ ଏଠି ରହିବାକୁ ମୋତେ ରାଜି ହଉନଥିଲେ।
0: ତୁ ତାଙ୍କୁ ଆଦର ଯତ୍ନ କରି ବସିବାକୁ କହିନଥିବୁ, ସେଇଥିପାଇଁ ସେ ରହିବାକୁ ରାଜି ହେଇନଥିବେ ନା? ଆଉ
2: ମୁଁ ଜାଣେ ପରେ ବାପୁ, କଥାଟା କିଛି ନ ଜାଣି ତୁ ଆଗେ ମୋରି ଉପରେ ଦୋଷ ଦେବୁ। ପଚାରିଲୁ ତାଙ୍କୁ ପିଣ୍ଡା ଉପରେ ମୃଗ ଛେଲ ପାରିଦେଇ
0: ତୁ ତାଙ୍କ ପାଦ ଧୋଇଦେଇ ଆସନରେ ବସା, ମୁଁ ଏଇ ସାଙ୍ଗେ ସାଙ୍ଗେ ଜଙ୍ଗଲରୁ କିଛି ପାଚିଲା ଫଳ ଦେଇ ଆସୁଛି।
2: ବାପୁ,

0: ପ୍ରଭୁ ନୀଳମାଧବ, ମୋ ଡାକ ତେବେ ତେବେ ଶୁଣିଛ ପ୍ରଭୁ?
1: କିଏ କାହାଟାକୁ ଶୁଣିଛନ୍ତି ସବର ରାଜ?
0: ପ୍ରଭୁ ମୋର ଶୁଣିଛନ୍ତି ମୋ ଡାକ, ତମ ଡାକ, ଆଉ ଲଳିତାର ଡାକ ବି। ହଉ ବସ ବିଦ୍ୟାପତି, ତମକୁ ଗୋଟେ କଥା କହିବି, ବସିଲା ଆଗ।
1: କି କଥା କହିବ ରାଜା ବିଶ୍ୱବସୁ?
0: ସବର ଦେବତାଙ୍କ ସେବା କରି ମୁଁ ଯେଉଁ ଅମୂଲ୍ୟ ମାଣିକଠି ପାଇଛି, ତାକୁ ତମରି ହାତରେ ଟେକି ଦେବା ପାଇଁ ପ୍ରଭୁ ବୋଧେ ତମକୁ ଜାଣି ଜାଣି ଏ ପାହାଡ଼ ଜଙ୍ଗଲ ଘେରା ସବର ପଲ୍ଲିକି ବାଟ କଢେଇ ଆଣିଛନ୍ତି।
2: ବାପୁ ବାପୁ, ମାଣ୍ଡିଏ ଯୋଉଠି ଚୁଲିରେ ବସେଇ ଦେଇ ଆସିଥିଲି, ଯାଇ ଦେଖେ ପଡ଼ିଗଲା କି କଣ।
0: ମାଟା ମୋର ଲାଜରେ ପଡ଼ିଗଲା।
1: ହଁ, ମାଣିକ କଥା କଣ କହିଲେ ମୁଁ କିଛି ବୁଝିପାରିଲି ନାହିଁ ସବର ରାଜ।
0: ହଁ ବିଦ୍ୟାପତି, ମୋର ଗୋଟିଏ ବୋଲି ଝିଅ, ମୋ ନୟନର ମଣି ଏହି ଲଳିତା, ମନେ ମନେ ତମକୁ ସେ ଆପଣାର କରି ବସିଛି। ମୁଁ ଜାଣେ ଗୋଟେ ଅନାର୍ଯ୍ୟ ସବର କନ୍ୟା ତମକୁ ପାଇବାକୁ ଆଶା କରିବା ଯାହା, ବାମନ ହେଇ ଚାନ୍ଦ ଧରିବାକୁ ମନ ବଳେଇବା ଠିକ ସେଇଆ।
1: ନା ନା, ଲଳିତା ବାସ୍ତବରେ ରୂପବତୀ, ଗୁଣବତୀ ଆଉ ସର୍ବଗୁଣ ସମ୍ପନ୍ନ। ତାକୁ ଜୀବନ ସଙ୍ଗିନୀ ରୂପେ ଲାଭ କଲେ ନିଜକୁ ମୁଁ ଭାଗ୍ୟବାନ ମଣିବି ରାଜା ବିଶ୍ୱବସୁ।
0: ସତରେ ତମେ ତମେ ସତରେ ମୋ ଲଳିତାକୁ ଜୀବନ ସାଥୀ କରିବ ବିଦ୍ୟାପତି? ସତରେ? ହଉ ହଉ ହଉ, ମୁଁ ଯାଏ, ଇଏ ଖୁସି ଖବରଟା ଆଗ ଯାଇ ସବରପଲ୍ଲୀରେ ସମସ୍ତଙ୍କୁ ଜଣେଇ ଦେଇ ଆସେ।

0: ଶୁଣୁଛ
1: କଣ ଲଳିତା,
0: ତମେ ସବୁବେଳେ କଣ ଏତେ ଭାବୁଛ ଯେ? ଏ କୁହ ନା, କଣ ଭାବୁଛ କୁହ?
1: ଭାବୁଛି କଣ ପାଇବା ଆଶାରେ ଅବନ୍ତୀନଗର ଛାଡ଼ି ଆସିଥିଲି, ଆଉ ଶେଷରେ ପାଇଲି କଣ?
0: ମୋ ପରି ଗୋଟେ ଅନାର୍ଯ୍ୟ ଅଶିକ୍ଷିତ ଶବର କନ୍ୟାରେ ହାତ ଧରି ତମକୁ ପସ୍ତେଇବାକୁ ପଡିଲା, ଏଇ ଆନା?
1: ଠିକ୍ ଲଳିତା, ଏମିତି କଥା ଆଉ କେବେ କହିବ ନାହିଁ। ମୁଁ ସତ କହୁଛି, ତମକୁ ମୁଁ ଅନ୍ତରରୁ ଭଲ ପାଏ।
0: ମିଛ କଥା, ମୁଁ ଲକ୍ଷ୍ୟ କରୁଛି ତମ ମନରେ ମୋଟେ ସରାଗ ନାହିଁ, ତମେ ଯେମିତି ଆଉ କାହାକୁ ଖୋଜିଲେ ଖୋଜିଲେ ପରି ଜଣା ଯାଉଛ।
1: ତମେ ଠିକ୍ ଲକ୍ଷ୍ୟ କରିଛ ଲଳିତା, ହେଲେ ଯାହାକୁ ମୁଁ ଖୋଜୁଛି ତାକୁ ତ ମୋତେ ଦେଇପାରିବ?
0: ଏକଥା ତମେ କହିପାରିଲ? ଜୀବନ ସାରା ତମ ସୁଖ ଦୁଃଖରେ ଭାଗି ହେବା ପାଇଁ ଦିଅଙ୍କ ପାଖରେ ସାକ୍ଷୀ ରଖି ଶପଥ କରିଛି ପରା, କୁହ କୁହ ନା, କଣ ଦେଇ ତମକୁ ସୁଖୀ କରିପାରିବି? କଣ ଚାହୁଁ ମୋ ଜୀବନ?
1: ଲଳିତା
0: ନାଇଁ, ତମକୁ କହିବାକୁ ପଡିବ କଣ ତମେ ଚାହୁଁ। ହଁ କୁହ।
1: ମୁଁ ଚାହେଁ।
0: କୁହ ନା।
1: ମୁଁ ଚାହେଁ।
0: କୁହ।
1: ମୁଁ ଚାହେଁ ନୀଳମାଧବଙ୍କ ଦର୍ଶନ।
0: ନୀଳମାଧବଙ୍କ ଦର୍ଶନ?
1: ହଁ ଲଳିତା, ଅବନ୍ତୀ ରାଜା ଇନ୍ଦ୍ରଦ୍ୟୁମ୍ନଙ୍କର ମୁଁ ଦୂତ, ନୀଳମାଧବଙ୍କର ସନ୍ଧାନ ନେବାକୁ ସେଇ ମତେ ଏଠିକି ପଠେଇଛି। କୁହ କୁହ ଲଳିତା, ମୋର ସେ ଆଶା କଣ ପୂର୍ଣ୍ଣ ହେଇପାରିବ ନାହିଁ? ନୀଳମାଧବଙ୍କୁ ମୁଁ କଣ ଦର୍ଶନ କରିପାରିବି ନାହିଁ? କୁହ ଲଳିତା କୁହ।
0: ଏଠାରୁ ଅନେକ ଦୂର ବାଘ ଭାଲୁ ଭରା ନିଘଞ୍ଜ ଜଙ୍ଗଲର ଏକ ଅତି ଗୋପନ ସ୍ଥାନରେ ନୀଳମାଧବଙ୍କୁ ପୂଜା କରି ମୋ ବାପୁ ସଭରାଜେ ବିଶ୍ୱବସୁ। ମୋ ଦେହ ଦେଇ କୁହ ସ୍ୱାମୀ, ତମେ ଆମ ଶବର ଦେବତାଙ୍କୁ ଏଠାରୁ ଚୋରେଇ ନେଇ ଯିବାକୁ
1: ଆସିନାହୁଁ? ମୁଁ ଖାଲି ସାର୍ ତାଙ୍କୁ ନୟନପୁରୀ ଦର୍ଶନ କରି ମାତ୍ର।
0: କିନ୍ତୁ ଏହା କେମିତି ସମ୍ଭବ ହବ? ନୀଳକନ୍ଦରକୁ ମୋ ବାପୁ ଛଡ଼ା ଅନ୍ୟ କାହାରି ପକ୍ଷରେ ଯିବା ସମ୍ଭବ ନୁହେଁ, ସେ ଏକ ଅତି ଗୋପନ ଅଜଣା ସ୍ଥାନ।
1: ବୁଝିଲି, ରାଜା ଇନ୍ଦ୍ରଦ୍ୟୁମ୍ନ ଆଉ ରାଣୀ ଗୁଣ୍ଡିଚାଙ୍କ ଆଶା ତେବେ ଚିରଦିନ ସେଇ ଆଶାରେ ରହିବ। ମୋ କର୍ତ୍ତବ୍ୟ ମୁଁ କେବେ ହେଲେ ପାଳନ କରିବାକୁ ସମର୍ଥ ହେବି ନାହିଁ।
0: ତମେ ମନ ଦୁଃଖ କର ନାହିଁ ସ୍ୱାମୀ, ମୋ ବାପୁକୁ କହି ତମ ପାଇଁ ନିଶ୍ଚୟ କିଛି ଗୋଟେ ଉପାୟ କରିବି। ଏଇ ତ ବାପୁ ଆସିଲାଣି।
2: କଣ ହେଇଛି ରେ ଲଳିତା? ଆରେ ଇଏ ଦି ଜଣ ଯାକ ଖୁବ ଗମ୍ଭୀର ଜଣାପଡୁଛ ଯେ।
0: ତ ଜ୍ୱାଇଁରେ ଏକା ଜିତ ସେ ନୀଳମାଧବଙ୍କୁ ଦର୍ଶନ କରିବେ।
2: କଣ କହିଲୁ? ବିଦ୍ୟାପତି ଦର୍ଶନ କରିବ ନୀଳମାଧବକୁ? ନୀଳମାଧବଙ୍କ କଥା ସେ କେମିତି ଜାଣିଲେ? ତୁ ତାଙ୍କୁ କହିଛୁ? କହ, ତୁ ତାଙ୍କୁ କହିଛୁ?
0: ହଁ ବାପୁ, ମୁଁ କହିଛି।
2: ଜାଣିଲି, ଆଜି ଜାଣିଲି, ଶୂନ୍ୟବାଣୀ ନିଶ୍ଚୟ ସତ ପଡ଼ିବ।
1: ଶୂନ୍ୟବାଣୀ?
0: କି ଶୂନ୍ୟବାଣୀ ବାପୁ?
2: ଦିନେ ଶୂନ୍ୟବାଣୀ ହେଇଥିଲା, ଯୋଉଦିନ ଅବନ୍ତୀ ରାଜା ଇନ୍ଦ୍ରଦ୍ୟୁମ୍ନର ଲୋକ ଆସି ନୀଳମାଧବଙ୍କୁ ଦର୍ଶନ କରିବ

0: ସେଇଦିନ ନୀଳ ମାଧବ ନୀଳକନ୍ଦର ଛାଡ଼ି ଚାଲିଯିବ। ଆରେ ମା, ମୁଁ ଜାଣିପାରୁଛି ଶବର ଦେବତା ନୀଳ ମାଧବ ଏବେ ବଣର ଫଳମୂଳ ତେଜ୍ୟା କରି ରାଜସିକ ଭୋଗ ଚାଖିବା ପାଇଁ ମନ ବଳେଇଲାଣି। ସେ ଆଉ ଏଠି ରହିବ ନାହିଁ ରେ ମା, ଆଉ ଏଠି ରହିବ ନାହିଁ।
1: ବାପୁ, ମୋର ଭୁଲ ହେଇଛି, ବାପୁ ମୋର ଭୁଲ ହେଇଛି, ମତେ ତୁ ଶାସ୍ତି ଦେ ବାପୁ, ଶାସ୍ତି ଦେ।
0: କାନ୍ଦନା ରେ ମା, କାନ୍ଦନା, ଯାହା ନୀଳ ମାଧବର ଇଚ୍ଛା ତାହା ହିଁ ଘଟିବ। ତା ଇଚ୍ଛା ହେଲେ ସେ ରହିବ, ଇଚ୍ଛା ହେଲେ ଚାଲିଯିବ। ତୁ ଆଉ ମନ ଦୁଃଖ କରନା, ତୁ ଆଉ ମନ ଦୁଃଖ କରନା। ମୁଁ ବିଦ୍ୟାପତିକୁ କାଲି ସକାଳେ ନେଇ ନୀଳ ମାଧବଙ୍କ ଦର୍ଶନ କରେଇ ଆଣିବି।
1: ବାପୁ,
2: ରାଜା ବିଶ୍ୱଭୂଷଣ।
0: ହଁ ବିଦ୍ୟାପତି, ତମେ ନୀଳ ମାଧବଙ୍କୁ ନିଶ୍ଚୟ ଦର୍ଶନ କରିବ, କିନ୍ତୁ
2: କିନ୍ତୁ
0: କିନ୍ତୁ ଗୋଟାଏ ସର୍ତ୍ତରେ।
2: ସର୍ତ୍ତ?
0: ମୁଁ ତମକୁ ନେଇ ନୀଳ ମାଧବକୁ ଦେଖି ଆଣିବି, ହେଲେ ନୀଳକନ୍ଦର ଯିବା ବାଟଟିକୁ ମୁଁ ଦେଖେଇବି ନାହିଁ।
2: ତା ଅର୍ଥ?
0: ମୁଁ ତୁମ ଆଖିରେ ଅନ୍ଧ ପୁଟୁଳି ବାନ୍ଧି ନୀଳକନ୍ଦରକୁ ନେଇଯିବି, ଆଉ ଦିଅ ଦର୍ଶନ ସରିଲେ ପୁଣି ସେହିପରି ଆଣି ଏଠାରେ ଛାଡ଼ିଦେବି। କୁହ, ମୋର ଏ ସର୍ତ୍ତରେ ତମେ ରାଜି ତ?
2: ମୁଁ ରାଜି ସବର ରାଜ, ମୁଁ ରାଜି।
0: ବେଶ, ତାହେଲେ ତୁମେ ଯିବ।

0: ମହାରାଜ।
1: କୁହ ରାଣୀ।
0: ବିଦ୍ୟାପତି ତ ଏପର୍ଯ୍ୟନ୍ତ କାହିଁକି ଫେରିଲେ ନାହିଁ? ତାଙ୍କ ଯାତ୍ରା ପଥରେ କୌଣସି ବିଘ୍ନ ଘଟି ନାହିଁ ତ? ଆଉ
1: ନା ନା, ସେପରି କାହିଁକି ଭାବୁଛ ରାଣୀ? ସେ ଯେତେବେଳେ ଦେବକାର୍ଯ୍ୟରେ ଯାଇଛନ୍ତି, ତୁମେ ଦେଖିବ ସେ ନିଶ୍ଚୟ କୃତକାର୍ଯ୍ୟ ହେଇ ଫେରିବେ।
2: ଅବନ୍ତୀ ମହାରାଜାଙ୍କର ଜୟ ହେଉ।
1: କି ବିଦ୍ୟାପତି, ତୁମେ ଆସିଛ ବିଦ୍ୟାପତି?
0: ନୀଳ ମାଧବଙ୍କର ସନ୍ଧାନ ତୁମେ ପାଇଲ ବିଦ୍ୟାପତି?
1: କୁହ କୁହ ବିଦ୍ୟାପତି, ଉତ୍କଳରୁ ତୁମେ କି ସମ୍ବାଦ ନେଇ ଫେରିଛ?
3: ସମ୍ବାଦ ଅତି ଶୁଭ ମହାରାଜ।
0: ଶୁଭ?
3: ଦେଖି ଆସିଲି ନିଘଞ୍ଚ ଅରଣ୍ୟର ନୀଳକନ୍ଦରରେ ବିଶ୍ୱବସୁ ନାମରେ ଜଣେ ସବର ରାଜା ନୀଳମାଧବଙ୍କୁ ବଣର ଫଳମୂଳ ଖୁଆଇ ପୂଜା କରୁଛନ୍ତି। ଅପୂର୍ବ ଅପୂର୍ବ ସେ ଶୋଭା! ମହାବଟ ବୃକ୍ଷ ତଳେ ସୁଶୋଭିତ ବେଦୀ ଉପରେ ପ୍ରଭୁ ନୀଳମାଧବ ଚତୁର୍ଦ୍ଧା ମୂର୍ତ୍ତି ହୋଇ ପୂଜା ପାଉଛନ୍ତି।
2: ବିଦ୍ୟାପତି,
3: କର୍ପୂର ଚନ୍ଦନ ବାସରେ ସାରା ଅରଣ୍ୟ ମହକି ଉଠୁଛି। ମାଧବଙ୍କର ସେ ହସ ହସ ଶ୍ରୀମୁଖ ଶୋଭାର ପଟାନ୍ତର ନାହିଁ ମହାରାଜ। ସେ ଦୃଶ୍ୟ ମନେ ପଡ଼ିଲେ ଦେହରେ ମୋର ରୋମାଞ୍ଚ ଜାତ ହେଉଛି ମହାରାଜ। ସେ ଶୋଭା ଅପୂର୍ବ ଅପୂର୍ବ ସେ ଶୋଭା ମହାରାଜ।
1: ଧନ୍ୟ ତୁମେ ବିଦ୍ୟାପତି, ତୁମେ ଧନ୍ୟ। ପ୍ରଭୁଙ୍କୁ ତୁମେ ସ୍ୱଚକ୍ଷରେ ଦର୍ଶନ କରି କୋଟି ତୀର୍ଥ ଦର୍ଶନର ପୁଣ୍ୟ ଅର୍ଜନ କରିଛ, ତୁମେ ଧନ୍ୟ।

0: ହୋଇଛ ବିଦ୍ୟାପତି, ତୁମେ ଧନ୍ୟ।
1: ତାହେଲେ ଆଉ ବିଳମ୍ବ କରନି ମହାରାଜ, ପ୍ରଭୁ ନୀଳମାଧବକୁ ସସମ୍ମାନେ ଅଣେଇ ତାଙ୍କୁ ଏଇଠାରେ ପ୍ରତିଷ୍ଠା କରିବାର ବ୍ୟବସ୍ଥା କର।
0: ତୁମରି କଥା ହେବ ରାଣୀ, କାଲି ପ୍ରତ୍ୟୁଷରେ ପାତ୍ର ମନ୍ତ୍ରୀ ଆଉ ସୈନ୍ୟ ସାମନ୍ତଙ୍କ ଗହଣରେ ତୁମେ, ମୁଁ ଆଉ ବିଦ୍ୟାପତି ନୀଳମାଧବଙ୍କୁ ଆଣିବା ପାଇଁ ଉତ୍କଳର ନୀଳକନ୍ଦରକୁ ଯାତ୍ରା କରିବା।
2: ମୋର କଣ ଏତେ ସୌଭାଗ୍ୟ ହେବ ପ୍ରଭୁ, ତୁମର ଦର୍ଶନ ଲାଭ କରିବି ପ୍ରଭୁ।

0: ବିଦ୍ୟାପତି
1: ଆଦେଶ କରନ୍ତୁ ଅବନ୍ତୀ ରାଜ।
0: ଏ କଣ୍ଟକିତ ପାହାଡ଼ ଜଙ୍ଗଲ ଭିତରେ ଆମେ କେତେ ବାଟ ଯିବା?
1: ଲକ୍ଷ୍ୟ ସ୍ଥଳରେ ଆମେ ଆସି ପହଞ୍ଚିଗଲେଣି ମହାରାଜ। ଏଇ ଏଇ ଶ୍ରୀନୀଳକନ୍ଦର।
0: ଏଇ ଶ୍ରୀନୀଳକନ୍ଦର ତେବେ ନୀଳମାଧବ କାହାନ୍ତି ବିଦ୍ୟାପତି?
2: କୁହ ବିଦ୍ୟାପତି, କୋଉଠି ଅଛନ୍ତି ପ୍ରଭୁ ନୀଳମାଧବ?
0: ବିଦ୍ୟାପତି ତୁମେ ନୀଳ କାହିଁକି?
1: ନିଜ ଆଖିକୁ ମୁଁ ବିଶ୍ୱାସ କରିପାରୁନି ଅବନ୍ତୀ ରାଜ। ଏଇ ବଟବୃକ୍ଷ ତଳେ ସୁଶୋଭିତ ବେଦୀ ଉପରେ ପ୍ରଭୁ ନୀଳମାଧବ ପୂଜା ପାଉଥିଲେ। ବେଦୀ ଆଜି ଶୂନ୍ୟ ପଡିଛି ମହାରାଜ।
2: ବେଦୀ ଶୂନ୍ୟ ପଡିଛି, ପ୍ରଭୁ ନୀଳମାଧବ ତେବେ କଣ ଆଉ ନାହାନ୍ତି?
0: ନୀଳମାଧବ ତେବେ ଗଲେ କୁଆଡେ? ଅନ୍ତର୍ଦ୍ଧାନ ହେଇଗଲେ।
1: କଣ ଘଟିଥାଇ ପାରେ ମୁଁ କିଛି ଭାବିପାରୁନି ମହାରାଜ।
3: କାହାନ୍ତି ମୋ ନୀଳମାଧବ? କିଏ କିଏ ତାଙ୍କୁ ନେଇଗଲା ଏଠୁ? ବିଦ୍ୟାପତି ତମେ ଇଠି ତମେ ଏଠିକୁ ଆସିଲ କେମିତି? ଆଉ ଏମାନେ ସବୁ କିଏ?
0: କିଏ ପାଗଳ ବିଦ୍ୟାପତି?
1: ମହାରାଜ ଏଇ ହେଉଛନ୍ତି ନୀଳମାଧବଙ୍କ ପୂଜକ ସବର ରାଜ ବିଶ୍ୱବସୁ।
0: ରାଜା ବିଶ୍ୱବସୁ, ରାଜା ବିଶ୍ୱବସୁ କାହାନ୍ତି ତୁମ ନୀଳମାଧବ?
3: କାହାନ୍ତି ତମେ ସବୁ ମୋ ନୀଳମାଧବଙ୍କୁ ଚୋରି କରିଦେଇଛ। ତମେ ସବୁ କେବେ ହେଲେ ଭଲ ଲୋକ ନୁହ, ତମେ ସମସ୍ତେ ଚୋର। ତମେ ସବୁ ମୋ ନୀଳମାଧବଙ୍କୁ ଚୋରି ନେଇଗଲ।
0: ଅବଧାନ ସବରରାଜ, ପାଗଳଙ୍କ ପରି ମନ ଇଚ୍ଛା କଣ ସବୁ କହି ଯାଉଛ?
3: କହିବିନି, ଡରିବି। ପଚାର ତମର ଏଇ ବିଦ୍ୟାପତି କି? ଯେଉଁଦିନ ସେ ନୀଳମାଧବଙ୍କୁ ଦର୍ଶନ କଲା ତାରି ପରଦିନଠୁ ନୀଳମାଧବ ଏଠି ଆଉ ନାହାନ୍ତି। ଭଲରେ ମାନିଯାଅ ମୋ ନୀଳମାଧବଙ୍କୁ କୋଉଠି ରଖିଛ? ତା ନହେଲେ ମୁଁ ଆଜି ଏଇଠି ରକ୍ତର ନଦୀ ବୁହାଇଦେବି, ଆଉ ତମ ସମସ୍ତଙ୍କୁ ଏଇ ବେଦୀ ଉପରେ ବହି ଚଢ଼ିଦେବି।
0: ତୋ ଏତେ ଦୁଃସ୍ପର୍ଦ୍ଧ, ତୁ ଅବନ୍ତୀ ରାଜେନ୍ଦ୍ର ଦୁମ୍ନଙ୍କୁ ବଳି ଚଢ଼େଇ ଦବୁ? ମୂର୍ଖ, ଜାଣିନ ମୋର ଶକ୍ତି କିଏ ଅଠରେ? ଏ ପାଗଳ କିରାତକୁ ବନ୍ଦୀ କରି କାରାଗାରକୁ ନେଇଯା।
3: ମତେ ତ ବନ୍ଦୀ କର, କାରାଗାରକୁ ନେଇଯା, ମାରିଦେ। ହେଲେ ମୋ ନୀଳ ମାଧବଙ୍କୁ ତୁ ମତେ ଫେରେଇ ଦେ, ମତେ ତୁ ଫେରେଇ ଦେ ରାଜା ଇନ୍ଦ୍ରଦ୍ୟୁମ୍ନ, ମୋ ନୀଳ ମାଧବଙ୍କୁ ମତେ ଫେରେଇ ଦେ। ମୁଁ ସତ କହୁଛି ରାଜା, ମୋ ନୀଳ ମାଧବଙ୍କୁ ନ ପାଇଲେ ମୁଁ ଆଉ ବଞ୍ଚିବି ନାହିଁ। ନୀଳ ମାଧବ ଯେ ମୋ ପ୍ରାଣଠୁ ବି ଅଧିକ ପ୍ରିୟ।
0: ତୁମର ପ୍ରଳାପ ଶୁଣିବାକୁ ମୁଁ ଆସି ନାହିଁ କିରାତ ରାଜ, ଏ ସବରକୁ ଏଇ ମୁହୂର୍ତ୍ତରେ ବନ୍ଦ କର, ଏହା ମୋର ଆଦେଶ।
4: ଶାନ୍ତ ହୁଅ ରାଜା ଇନ୍ଦ୍ରଦ୍ୟୁମ୍ନ, ଶାନ୍ତ ହୁଅ। ତୁମ ପରି ବିଶ୍ୱବସ ମଧ୍ୟ ମୋର ପରମ ଭକ୍ତ, ତାକୁ ବନ୍ଦୀ କଲେ ଅମଙ୍ଗଳ ତମର ସୁନିଶ୍ଚିତ। ଶୁଣ ରାଜା ଇନ୍ଦ୍ରଦ୍ୟୁମ୍ନ, ଶୁଣ ରାଜା ବିଶ୍ୱବସୁ, ଏ ନୀଳକନ୍ଦରରେ ମୋର ଲୀଳା ସମାପ୍ତ ହୋଇଛି। ମୁଁ ସ୍ୱଇଚ୍ଛାରେ ଏଠାରୁ ଅନ୍ତର୍ଧ୍ୟାନ ହୋଇଛି, ଏଣିକି ମୁଁ ପୁରୁଷୋତ୍ତମ କ୍ଷେତ୍ରରେ ଦାରୁବ୍ରହ୍ମ ରୂପରେ ପୂଜା ପାଇବି।
5: ପ୍ରଭୁ
4: ରାଜା ଇନ୍ଦ୍ରଦ୍ୟୁମ୍ନ,
5: ପ୍ରଭୁ
4: ରାଣୀ ଗୁଣ୍ଡିଚା,
2: ପ୍ରଭୁ
4: ତୁମ ଦୁଇଙ୍କର ଭକ୍ତି ଡୋରିରେ ମୁଁ ଚିରକାଳ ବନ୍ଧା। ତୁମ ମନସ୍କାମନା ମୁଁ ଅବଶ୍ୟ ପୂର୍ଣ୍ଣ କରିବି। ତେଣୁ ତୁମେ ଏଠୁ ଫେରିଯାଇ ପୁରୁଷୋତ୍ତମ କ୍ଷେତ୍ରରେ ଅବସ୍ଥାନ କରି ନୀଳକଣ୍ଠେଶ୍ୱରଙ୍କ ବେଢ଼ାରେ 1,000 ଅଶ୍ୱମେଧ ଯଜ୍ଞ ସମାପନ କଲେ ମୁଁ ଦାରୁବ୍ରହ୍ମ ରୂପରେ ଭାସି ଭାସି ଯାଇ ମହୋଦଧିର ବାଙ୍କି ମହଣଠାରେ ପ୍ରକଟିତ ହେବି। ତୁମେ ସେଠାରେ ମୋ ପାଇଁ ଦେଉଳ ନିର୍ମାଣ କରି ଉକ୍ତ ଦାରୁରେ ଦିଅ ଗଢ଼ାଇ ପୂଜା ଅର୍ଚ୍ଚନା କଲେ ମୁଁ ମୋର ଲୀଳା ପୁଣି ଆରମ୍ଭ କରିବି।
3: କଣ କହିଲ ପ୍ରଭୁ ନୀଳମାଧବ? ଏ ଗରିବ ସବରର ପୂଜା

0: କନ୍ଦମୂଳ ଭୋଗ ତମ ପାଇଁ କଣ ଯଥେଷ୍ଟ ହେଲା ନାହିଁ ଯେ ମତେ ଶେଷରେ ସର୍ବହରା କରି ଏ ନୀଳ କନ୍ଦରକୁ ଶୂନ୍ୟ କରି ଚାଲିଗଲ? ହଁ ଯିବ ନାହିଁ କାହିଁକି, ଛାର ସବରଟାଏ ମୁଁ କଣ ବା ଦେଇ ତମକୁ ଆଉ ସନ୍ତୁଷ୍ଟ କରିଥାନ୍ତି, ହେଲେ କିଛି ବୁଝିଲ ନାହିଁ ମୋ ମନର କଥା। ଏ ବିଶ୍ୱାବଶତଃ କେବେ ତମକୁ ଦବାରେ କିଛି ହେଳା କରିନଥିଲା କି କେବେ ତ କିଛି ମାଗିନଥିଲା ତମକୁ, ଯିଏ ଗୋଟାଏ ମୁହୂର୍ତ୍ତ ତମକୁ ଆଖି ଛଡ଼ା କରେ ନାହିଁ ତାକୁ ଶେଷରେ ତମକୁ ଦର୍ଶନ କରିବା କରୁଣାରୁ ବି ବଞ୍ଚିତ କଲୁ ପ୍ରଭୁ। ଏବେ ଏବେ କୁହ ପ୍ରଭୁ, ନୀଳମାଧବ କେମିତି ବଞ୍ଚିବ? ସେ ତମ ପାଇଁ ପରା ମୁଁ ଜୀବନ ପଣ କରିଥିଲି, କଣ ଏହି ଆପେକ୍ଷା ପାଇଁ ଶୂନ୍ୟ ନୀଳ କନ୍ଦର ଆଉ ଶୂନ୍ୟ ଏଇ ଜୀବନଟାକୁ ନେଇ କାହିଁକି ମୁଁ ଆଉ ବଞ୍ଚିବି? ତମେ ଯଦି ମତେ ଛାଡ଼ି ଚାଲିଗଲ, ପର କରିଦେଲ, ତେବେ ଶାସ୍ତି ମୁଁ ତମକୁ ଦେବିନି ପ୍ରଭୁ, ଦେବି ମୋ ନିଜକୁ, ପଥରରେ ମୁଣ୍ଡକୁ ଛେଚି ଛେଚି ଏଇ ଜୀବନ ମୁଁ ହରେଇ ଦେବି ପ୍ରଭୁ। ହଁ ହଁ ଏଇ ଜୀବନ ମୁଁ ହରେଇ ଦେବି।
1: ଅଭିମାନ କର ନାହିଁ ଭକ୍ତ ବିଶ୍ୱବସୁ, କିଏ କହିଲା ତମେ ସର୍ବହରା? ତୁମେ ଯେ ମୋର ଏକାନ୍ତ ନିଜର, ବିଶ୍ୱବସୁ ଛଡ଼ା ନୀଳମାଧବର ଅସ୍ତିତ୍ୱ କାହିଁ? ମନ ଦୁଃଖ କର ନାହିଁ ଭକ୍ତ ବିଶ୍ୱବସୁ, ନୀଳକନ୍ନରରୁ ମୁଁ ଅନ୍ତର୍ଧ୍ୟାନ ହୋଇଛି ସତ, କିନ୍ତୁ ତୁମ ହୃଦୟରେ ମୁଁ ଯେ ଚିରଜାଗ୍ରତ। କିଛି ଦିନ ପରେ ମୁଁ ପୁଣି ଆବିର୍ଭୂତ ହେବି ନୂଆ କଳେବର ନେଇ, ସେଇ କଳେବର ଭିତରେ ମୁଁ ଥିବି ତୁମର ସେଇ ନୀଳମାଧବ। ତୁମର ସମସ୍ତ ପୂଜା ଅର୍ଚ୍ଚନା କେବେ ମିଥ୍ୟା ଜୀବନୀ ଭକ୍ତ ବିଶ୍ୱବସୁ, ତୁମର ମୋର ସମ୍ପର୍କ ଖୁବ୍ ନିବିଡ଼ ଅବିଚ୍ଛେଦ୍ୟ। ଖୁସି ମନରେ ଯାଅ ବିଶ୍ୱବସୁ, ଯାଅ, ଯଥା ସମୟରେ ମୁଁ ତୁମକୁ ପୁଣି ସ୍ମରଣ କରିବି।
0: ପ୍ରଭୁ ପ୍ରଭୁ ପ୍ରଭୁ ନୀଳମାଧବ, ମୋତେ ତୁମେ ପୁଣି ସ୍ମରଣ କରିବ ପ୍ରଭୁ? ମୁଁ ତାହେଲେ ଭାଗ୍ୟହୀନ ନୁହେଁ, ମୁଁ ତାହେଲେ ସର୍ବହରା ନୁହେଁ? ଆଜି କି ଆନନ୍ଦ ମୋର, କେତେ ଶାନ୍ତି! ପ୍ରଭୁ ନୀଳମାଧବ, ପ୍ରଭୁ ନୀଳମାଧବ, ପ୍ରଭୁ ନୀଳମାଧବ,
2: ଧନ୍ୟ ଧନ୍ୟ ଭକ୍ତ ବିଶ୍ୱବସୁ, ଧନ୍ୟ ତୁମେ। ଅବନ୍ତୀ ରାଜେନ୍ଦ୍ର ଦୁମ୍ନର ରାଜମୁକୁଟ ଆଜି ତୁମରି ପାଦ ତଳେ ନଇ ଯାଉଛି, ତୁମେ ଧନ୍ୟ ବିଶ୍ୱବସୁ, ଧନ୍ୟ ତୁମେ। ପ୍ରଭୁ ନୀଳମାଧବଙ୍କର ଇଚ୍ଛା ପୂର୍ଣ୍ଣ ହେଉ, ପୂର୍ଣ୍ଣ ହେଉ।

0: ବିଦ୍ୟାପତି ଦାରୁକୁ ଛୁଇଁବା ମାତ୍ରକେ ଦାରୁ ବେଦୀ ଉପରକୁ ଅଣାଗଲେ। କିନ୍ତୁ ବର୍ତ୍ତମାନ ପୁଣି ଏକ ସମସ୍ୟା ଉପସ୍ଥିତ। ପ୍ରଭୁ ପୁଣି କଟାଳ କରି ବସିଛନ୍ତି।
1: ତୁମ କଥା ମୁଁ କିଛି ବୁଝିପାରୁନି ମହାରାଜ, ପ୍ରଭୁ ପୁଣି କି କଟାଳ କରିଛନ୍ତି?
0: ବଢ଼େଇ କୂଳର ଶ୍ରେଷ୍ଠ ବିନ୍ଧାଣୀମାନେ ଆପ୍ରାଣ ଚେଷ୍ଟା କରି ମଧ୍ୟ ନିହାଣ ମୁଗୁର ଭାଙ୍ଗିଲେଣି ପଛକେ, ଦାରୁ ଉପରେ ଚିହ୍ନଟିଏ ମଧ୍ୟ ବସାଇ ପାରିନାହାନ୍ତି। ଦାରୁରୁ ଏପର୍ଯ୍ୟନ୍ତ କାଠଖଣ୍ଡେ ମଧ୍ୟ ଛେଲା ହୋଇପାରୁନାହିଁ। ମୂର୍ତ୍ତି ଗଢ଼ା ହେବ କେମିତି? କ'ଣ କରିବି, କିଛି ମୋତେ ଉପାୟ ଦେଖାଯାଉ ନାହିଁ ରାଣୀ।
1: ଶୁଣିଥିଲି ଉତ୍କଳ ଶିଳ୍ପୀମାନେ କୁଆଡ଼େ ମୂର୍ତ୍ତି ଗଢ଼ିବାର ବେଶ ସିଦ୍ଧ ହସ୍ତ, ଅଥଚ ସେମାନେ ଆଜି ନିହାଳ ମୁଗୁର ଭାଙ୍ଗି ବସିଛନ୍ତି। ଆଜି ଉତ୍କଳ ତେବେ କ'ଣ ଶିଳ୍ପୀ ଶୂନ୍ୟ?
2: ଉତ୍କଳ ଶିଳ୍ପୀ ଶୂନ୍ୟ ମା, ସମଗ୍ର ଭାରତ ବର୍ଷରେ କଳା ଏହାର ଉତ୍କୃଷ୍ଟ ବୋଲି ଏ ରାଜ୍ୟର ନାମ ହେଉଛି ଉତ୍କଳ। ଆପଣ ଅନୁମତି ଦେଲେ ଦାରୁର ମୂର୍ତ୍ତି ମୁଁ ଗଢ଼ିଦେବି।
1: ତୁମେ ତୁମେ ଗଢ଼ିଦେବ? କିଏ ତୁମେ ବୃଦ୍ଧ?
0: ଲୋଳିତ ଚର୍ମ, କୋଟରଗତ ଚକ୍ଷୁ, ଥର ଥର ହସ୍ତପଦ, ଶକ୍ତିହୀନ ଶରୀର, ଅଥଚ ତୁମେ କହୁଚ ମୂର୍ତ୍ତି ଗଢ଼ିଦେବ?
2: ଗଢ଼ିଦେବି ମହାରାଜ।
1: ତୁମେ କଣ ଆଗରୁ କୋଉଠି କେବେ ମୂର୍ତ୍ତି ଗଢ଼ିଥିଲ ଶିଳ୍ପୀ?
0: ତୁମ ଘର କେଉଁଠାରେ ଶିଳ୍ପୀ, ଓ ତୁମର ପରିଚୟ?
2: ଘର ଆମର ଦ୍ୱାରକାରେ ମହାରାଜ, କର୍ମସ୍ଥଳୀ ଉତ୍କଳରେ। ମୁଁ ନନ୍ଦ ମହାରାଣାଙ୍କର ସାନ ପୁଅ, ମୋ ନାଁ କେଶବ ମହାରାଣା। କେହି କେହି ମୋତେ କହ୍ନେ ମହାରାଣା ବୋଲି ଡାକନ୍ତି। ଏଇ ଭଙ୍ଗା ଘୋଡ଼ା ବ୍ୟବସାୟରେ ମୁଣ୍ଡ ବାଳ ଆସି ଝୋଟ ହେଲାଣି ମହାରାଜ। ହଉ, ମୋତେ ଏଥରକ ଟିକେ ଦାରୁ ପାଖକୁ ନେଇ ଚାଲନ୍ତୁ ମହିମା।
0: ହଉ ତେବେ, ଆସ ମୋ ସାଥିରେ।

0: ହେଇଛି? କଣ ହେଇଛି ରାଣୀ ଗୁଣ୍ଡିଚା? ତୁମେ ଖୁବ୍ ବିବ୍ରତ ଜଣା ପଡୁଛ ଯେ, କଥା କଣ?
1: ସେ ବୁଢା ବୁଢ଼ୀ ଗମ୍ଭୀରା ଭିତରେ ରହିବାର ଆଜିକି 14 ଦିନ ହେଇଗଲା, ହେଲେ ମୂର୍ତ୍ତି ଗଢା ହେବାର ଶବ୍ଦ କିଛି ତ ଜଣାପଡୁନି। ଦେଉଳ କବାଟରେ କାନ ପାରି ଶୁଣିଲି, କିଛି ବି ଶୁଣାଯାଉନି।
0: ମତେ ବି ତ ଆଶ୍ଚର୍ଯ୍ୟ ଲାଗୁଛି ରାଣୀ, 21 ଦିନ ପୂର୍ଣ୍ଣ ହେବାକୁ ଆହୁରି 7 ଦିନ ବାକି। ସେ ବଢେଇର ସତ କଥା।

0: ଭାବିବା ବେଳକୁ
1: ଏ ପାଖରେ ତା ଦୁର୍ବ ଶରୀର କଥା ଭାବିଲା ବେଳକୁ ମୋ ମନକୁ କାହିଁକି ପାପ ଛୁଁଛି ସ୍ୱାମୀ, ଶେଷକୁ ଆମେ ପୁଣ୍ୟ ଅର୍ଜନ କରିବା ପରିବର୍ତ୍ତେ ନରହତ୍ୟା ପାପରେ ଭାଗି ହେବ ନାହିଁ ତ?
0: ନା, ମୁଁ କିନ୍ତୁ ନିରୁପାୟ ରାଣୀ, ନିରୁପାୟ ବୁଢ଼ା ମହାରାଣୀଙ୍କ ସତ୍ତ ନା ନା ଅସମ୍ଭବ, ମୁଁ ପାରିବିନି ରାଣୀ, ମୁଁ ପାରିବିନି।
1: ତାହେଲେ ଗମ୍ଭୀର ଦ୍ୱାର ଖୋଲିବାକୁ ଆଦେଶ ମୁଁ ଦଉଛି।
0: ନା ନା ନା ରାଣୀ ନା, ଏକଥା ତୁମେ କର ନା।
1: ଯା ରଖି, ଆଦେଶ ପାଳନ କର।
0: ରାଣୀ
1: ଯା, ତମେ
0: ରାଣୀ
1: ରଖି।
0: ନା ରାଣୀ
1: ରଖି,
0: ଶୁଣି
1: ଯା, ତମେ
0: ଶୁଣି ଯା ରାଣୀ, ଶୁଣି ଯା ରାଣୀ, ଶୁଣି ଯା ରାଣୀ, ଅବାଧ୍ୟ ହୁଅନା, ଶୁଣି ଯା।

0: ପ୍ରଭୁଙ୍କର ଏ କି ବିଚିତ୍ର ରୂପ ମୁଁ ଦେଖୁଛି। ଅଥାଗଡ଼ା ଦିଅ ଚତୁର୍ଥ ମୂର୍ତ୍ତି
1: ବଢ଼େଇର ବଢ଼େଇର ଚିହ୍ନ ବର୍ଣ୍ଣ ସୁଦ୍ଧା ନାହିଁ। ଠାକୁରଙ୍କର ପାଦ ନାହିଁ, ହାତ ଦିଟା ହାତ ଦିଟା ଖଣ୍ଡିଆ, ଆଖି ପୁଣି ଚକା ଚକା।
0: ବୁଦ୍ଧି ବିଚାର ଶୂନ୍ୟ ହୋଇ ଆଜି ମୁଁ କେଡ଼େ ବଡ଼ ଅପରାଧଟାଏ ନ କଲି ସତେ। ପ୍ରଭୁ ପ୍ରଭୁ, ମୋର ଏ ଅକ୍ଷମଣୀୟ ଅପରାଧ ଲାଗି ମୋତେ ଶାସ୍ତି ଦିଅ ପ୍ରଭୁ,
2: ଶାସ୍ତି ଦିଅ, ଶାସ୍ତି ଦିଅ ପ୍ରଭୁ, ଶାସ୍ତି ଦିଅ।
3: ମନ ଦୁଃଖ କର ନାହିଁ ରାଜା ଇନ୍ଦ୍ରଦ୍ୟୁମ୍ନ, ଦୁଃଖ କର ନାହିଁ ରାଣୀ ଗୁଣ୍ଡିଚା, ତୁମର ଏଥିରେ କୌଣସି ଅପରାଧ ହୁଏ ନାହିଁ।
2: ପ୍ରଭୁ
3: ମୁଁ ସ୍ୱୟଂ ଇଚ୍ଛାମୟ, ଯାହା ସବୁ ଦେଖୁଛ ଯାହା ସବୁ ଘଟୁଛି ସବୁ ମୋର ଇଚ୍ଛାରେ। ମୋର ଏ ଦାରୁବ୍ରହ୍ମ ମୂର୍ତ୍ତି ଅସମ୍ପୂର୍ଣ୍ଣ ନୁହେଁ ରାଜା, ଏହା ସ୍ୱୟଂ ସମ୍ପୂର୍ଣ୍ଣ, ଏହା ମଧ୍ୟ ମୋର ଇଚ୍ଛାରେ ନିର୍ମିତ। ବଡ଼ ଭାଇ ବଳଭଦ୍ର, ଭଉଣୀ ସୁଭଦ୍ରା ଏବଂ ଚକ୍ର ସୁଦର୍ଶନ ସାଥିରେ ମୁଁ ତୁମ ବଡ଼ ଦେଉଳରେ ଯେଉଁ ରୂପରେ ପୂଜା ପାଇବି ବର୍ତ୍ତମାନ ସେହି ରୂପରେ ହିଁ ପ୍ରକଟିତ ହୋଇଛି। ଏଥରକ ଖୁସି ମନରେ ଯାଅ ରାଜାରାଣୀ, ଆମର ଏହି ଦାରୁବ୍ରହ୍ମ ବିଗ୍ରହକୁ ଦକ୍ଷ ଶିଳ୍ପୀ ହାତରେ ଚିତ୍ରିତ କରି ବିଧି ଅନୁସାରେ ପ୍ରତିଷ୍ଠା କରିବାର ଆୟୋଜନ କର।
2: କରିବି କରିବି ପ୍ରଭୁ କରିବି, ଠିକ ସେହିପରି କରିବି। କେଉଁ ବିଧି ବିଧାନରେ ତୁମର ପୂଜା ଅର୍ଚ୍ଚନା ଅନୁଷ୍ଠିତ ହେବ ତାହା ଦାସ ପ୍ରତି ଆଜ୍ଞା ହେଲେ ମୁଁ କୃତାର୍ଥ ହେବି ପ୍ରଭୁ।
3: ବେଶ ଶୁଣତେବେ ରାଜା ଇନ୍ଦ୍ରଦ୍ୟୁମ୍ନ, ତୁମ ବଡ଼ ଦେଉଳରେ ମୋ ବିଗ୍ରହ ପ୍ରତିଷ୍ଠା ପରେ ସବର ବ୍ରାହ୍ମଣ ମିଳିତ ଭାବରେ ମୋର ସେବା ପୂଜା କରିବେ। ବିଶ୍ୱବସୁ ସବରର ବଂଶଧରମାନେ ଦୈତା ବୋଲାଇ ସମସ୍ତ ସମ୍ମାନର ଅଧିକାରୀ ହେବେ, ଏବଂ ମୋର ଭକ୍ତ ବିଦ୍ୟାପତିର ବଂଶଧରମାନେ ସୁଆର ସେବକ ରୂପେ ମୋ ସେବାରେ ନିୟୋଜିତ ହେବେ।
2: ପ୍ରଭୁ
0: ପ୍ରଭୁ, ଆଉ ତୁମର ଚାନିଯାତ୍ରା କଥା ତାର କିଭଳି ବିଧାନ ହେବ ପ୍ରଭୁ?
3: ରାଣୀ ଗୁଣ୍ଡିଚା, ବାର ମାସରେ ମୋ ପାଇଁ ତେର ଯାତ୍ରାର ଆୟୋଜନ କରିବ। ଯାତ୍ରା ମଧ୍ୟରେ ମୋର ଶ୍ରେଷ୍ଠ ଯାତ୍ରା ହେବ ଘୋଷଯାତ୍ରା, ପ୍ରତି ବର୍ଷ ଆଷାଢ଼ ମାସ ଶୁକ୍ଳ ଦ୍ୱିତୀୟ ତିଥିରେ। ଭାଇ ବଳଭଦ୍ର, ଭଉଣୀ ସୁଭଦ୍ରାଙ୍କ ସହ ମୁଁ ଏହି ଯଜ୍ଞ ବେଦୀ ଉପରେ ଭକ୍ତଗଣଙ୍କୁ ଦର୍ଶନ ଦେଇ ମୋକ୍ଷ ପ୍ରାପ୍ତି କରାଇବି। ମୋ ପ୍ରତି ତୁମର ପ୍ରଗାଢ଼ ଭକ୍ତିର ନିଦର୍ଶନକୁ ଜଗତବାସୀ ଚିରଦିନ ଲାଗି ସ୍ମରଣ କରିବା ନିମିତ୍ତ ମୋର ଏହି ପବିତ୍ର ଘୋଷଯାତ୍ରା ଶ୍ରୀଗୁଣ୍ଡିଚା ନାମରେ ବିଖ୍ୟାତ ହେବ।
0: ପ୍ରଭୁ ପ୍ରଭୁ, ତୁମର ଅପର କରୁଣା ଲାଭ କରି ମୁଁ ଆଜି ନିସ୍ତରିଲି ପ୍ରଭୁ, ମୁଁ ଆଜି ନିସ୍ତରିଲି। ମୋ ଜୀବନ ଆଜି ଧନ୍ୟ ହେଇଗଲା ପ୍ରଭୁ, ମୋ ଜୀବନ ଆଜି ଧନ୍ୟ ହେଇଗଲା।
3: ରାଜା ଇନ୍ଦ୍ରଦ୍ୟୁମ୍ନ,
2: ପ୍ରଭୁ
3: ମୋ ପୂଜା ଲାଗି ମୋ ଜାନିଯାତ୍ରା ଲାଗି ସବୁ ତ ତୁମେ ନିଃସ୍ୱାର୍ଥପର ଭାବରେ ଖଞ୍ଜି ଦେବାକୁ ମୋ ଠାରୁ ସ୍ୱୀକୃତି ମାଗିନେଲ, ହେଲେ ତୁମ ପାଇଁ ତ କିଛି ମାଗିଲ ନାହିଁ।
2: ମୋ ପାଇଁ?
3: ହଁ, ତୁମ ପାଇଁ ମାଗିବ ନାହିଁ କିଛି।
2: କଣ ମାଗିବି ପ୍ରଭୁ?
3: ଯାହା ତୁମର ଅଭିଳାଷ, ଯାହା ତୁମର ମନର ବାସନା,
2: ଏ ଅକିଞ୍ଚନର ଅଭିଳାଷ ତୁମେ କଣ ସତରେ ପୂରଣ କରିବ ପ୍ରଭୁ?
3: ଅକାଥରେ ପ୍ରକାଶ କର ଭକ୍ତ ଶିରୋମଣି, ମୁଁ ନିଶ୍ଚୟ ପୂରଣ କରିବି। କଣ ତୁମର କାମନା
2: ପ୍ରଭୁ?

0: ଏ ଦାସର ମନସ୍କାମନା ପୂର୍ଣ୍ଣ କରିବାକୁ ତୁମେ ଯଦି ସତରେ ସଦୟ ହେଇଛ, ତେବେ ତୁମ ଶ୍ରୀଚରଣ ତଳେ ମୋର ଏତିକି ନିବେଦନ, ଏ ବଡ଼ଦୌଳକୁ ମୋ ବଂଶରେ କେହି ଯେମିତି ମୁଁ ତୋଳିଛି ବୋଲି କହିବା ପାଇଁ ଆପଣା ବଂଶର ମହାନ କୀର୍ତ୍ତି ବୋଲି ଗର୍ବ କରିବା ଲାଗି ମୋ ବଂଶକୁ ଆଜିଠାରୁ ନିର୍ବଂଶ କରିଦିଅ ପ୍ରଭୁ, ନିର୍ବଂଶ କରିଦିଅ।
1: ଇ ତୁମେ କି ପରମାହିଲ ଇନ୍ଦ୍ରଚୁମ୍ନ, ଅମରାବତୀର ଇନ୍ଦ୍ର ଆସନ ନ ମାଗି, ମୋ ଗଳାର କୌସ୍ତୁଭ ମଣି ନ ମାଗି, ମାଗିନେଲ ଆପଣ।

0: ଶୁଣ, କେଉଁ ସୁଖ ଦେଇପାରିବ ପ୍ରଭୁ ମତେ? ମତେ ଆଉ ପ୍ରଲୋଭିତ ନ କରି ତୁମ ଶ୍ରୀଚରଣ ତଳେ ଟିକେ ସ୍ଥାନ ଦିଅ ପ୍ରଭୁ, ଟିକେ ସ୍ଥାନ ଦିଅ।
1: ତଥାସ୍ତୁ।
2: କାହିଁ କାହିଁ ମୋ ନୀଳ ମାଧବ, କାହିଁ କହ ରାଜା ଇନ୍ଦ୍ରଦେବ
3: ସବରାଜ ବିଶ୍ୱବସୁ,
2: କିନ୍ତୁ ମୋ ନୀଳ ମାଧବ କାହିଁ, ମୋ ନୀଳ ମାଧବ କାହିଁ?
1: ମୁଁ ପରା ତୁମ ସମ୍ମୁଖରେ ଭକ୍ତ ବିଶ୍ୱବସୁ, ଏଇ ଦେଖ ମୋର ଚତୁର୍ଥା ମୂର୍ତ୍ତି, ଚିହ୍ନି ପାରୁନା?
2: ନୀଳ ମାଧବ, ଇଏ କି ରୂପ ତୁମର ପ୍ରଭୁ? ନା ନା ନା ନା, ତୁମେ କେବେ ମୋ ନୀଳ ମାଧବ ହେଇପାରୁନା। କାହିଁ କାହିଁ ମୋର ସେ ନୀଳକାନ୍ତ ମଣି ସବର ଦିଅ। ସତ କୁହ ସତ କୁହ, ତୁମେ ମୋ ପ୍ରତି ତୁମେ କପଟ କରୁନା ତ ପ୍ରଭୁ। କୁହ କୁହ, କହନ୍ତି ମୋର ନୀଳ ମାଧବ, କୁହ।
1: ଭକ୍ତ ବିଶ୍ୱବସୁ, ମୁଁ ତୁମର ସେ ନୀଳ ମାଧବ। କଳି ଯୁଗ ପାଇଁ ମୁଁ ଏଇ ରୂପରେ ଜଗତବାସୀଙ୍କୁ ଦର୍ଶନ ଦେବି। ତୁମର ସମସ୍ତ କର୍ମ ଶେଷ ହୋଇଛି ଭକ୍ତ ବିଶ୍ୱବସୁ।
2: ପ୍ରଭୁ,
1: ମୋର ଏଇ ଚତୁର୍ଥ ମୂର୍ତ୍ତି ଦର୍ଶନ କରି ତୁମ ଜୀବନ ସାର୍ଥକ ହୋଇଛି। ମୋ ପାଖକୁ ଆସ ବିଶ୍ୱବସୁ।
2: ପ୍ରଭୁ
1: ଆସ।
2: ପ୍ରଭୁ, ଏ ଅକିଞ୍ଚନ ପ୍ରତି ତମର ଏତେ ଦୟା, ଏତେ କରୁଣା ପ୍ରଭୁ।
1: ଆସ ଭକ୍ତ ଆସ, ମୋ କଳସି ଏ ପର୍ଯ୍ୟନ୍ତ ଶୂନ୍ୟ ପଡ଼ିଛି ତମରି ଲାଗି।
2: ପ୍ରଭୁ
1: ଆସ, ଭକ୍ତ ବିଶ୍ୱବସୁ ଆସ।
2: ପ୍ରଭୁ
1: ଆସ,
2: ପ୍ରଭୁ
1: ଆସ,
2: ପ୍ରଭୁ
1: ଆସ।
4: ଭଗବାନଙ୍କର ଏ ଅପୂର୍ବ ମିଳନ ଦୃଶ୍ୟରେ ମୁଁ ଆତ୍ମହରା ହେଇ ଉଠିଛି ରାଣୀ ଗୁଣ୍ଡିଚା। ଏ ଚର୍ମଚକ୍ଷୁ ଆଜି ମୋର ପବିତ୍ର ହେଇଛି। ହେ ପତିତ ପାବନ ଜଗନ୍ନାଥ, ତୁମ ଶ୍ରୀଚରଣରେ ସେବକ ଇନ୍ଦ୍ରଦୁମ୍ନର କୋଟି କୋଟି ପ୍ରଣାମ, କୋଟି କୋଟି ପ୍ରଣାମ ପ୍ରଭୁ, କୋଟି କୋଟି ପ୍ରଣାମ।

जन्म मागू नहीं, धन मागू नहीं।

0: ଶୁଣିଲେ ନାଟକ ଶ୍ରୀ ନୀଳମାଧବ। ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ବିଶ୍ୱକର୍ମା, ପ୍ରିୟନାଥ ମିଶ୍ର, ବିଶ୍ୱବସୁ, ନୟନ କିଶୋର ମହାନ୍ତି, ରାଜା ଇନ୍ଦ୍ରଦ୍ୟୁମ୍ନ, ଅମରେନ୍ଦ୍ର ଚୌଧୁରୀ, ବିଦ୍ୟାପତି, ବିଭୁପ୍ରସାଦ ସ୍ୱାଇଁ, ସାରିଆ, ଲକ୍ଷ୍ମୀପ୍ରିୟା ମହାରଣା, ରାଣୀ ଗୁଣ୍ଡିଚା, ରୁକ୍ମିଣୀ ଦେବୀ, ଲଳିତା, ତିଳୋତ୍ତମା ଖୁଣ୍ଟିଆ ଏବଂ ଜଗନ୍ନାଥ ଚିତ୍ତରଞ୍ଜନ ପଟ୍ଟନାୟକ। ସଙ୍ଗୀତାଂଶରେ ବିଜୟ କୁମାର ମିଶ୍ର, ରଚନା ଶରତଚନ୍ଦ୍ର ମୂଳିଆ, ପ୍ରଯୋଜନା ରମାପଦ ନନ୍ଦ।
1: ଶୁଣିଲେ ଗୀତିନାଟ୍ୟ ଶ୍ରୀ ନୀଳମାଧବ। ରିଲେ କରି ପ୍ରଚାର କଲୁ ଆକାଶବାଣୀ କଟକ କେନ୍ଦ୍ରରୁ, ଆକାଶବାଣୀ ଜୟପୁର। ଶୁଣନ୍ତୁ କେତୋଟି ଭଜନ।

0: ଆକାଶବାଣୀ ଜୟପୁର, ବର୍ତ୍ତମାନ ସମୟ ରାତି 11:00 ହେବାକୁ ଯାଉଛି। ପ୍ରଥମେ ହିନ୍ଦୀରେ ପରେ ଇଂରାଜୀରେ ସମ୍ବାଦ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ।
1: नमस्कार, आकाशवाणी समाचार के साथ मैं मोहम्मद जुबैर। प्रधानमंत्री नरेंद्र मोदी ने आज परीक्षा सुधारों के लिए

କାର୍ଯ୍ୟକ୍ରମ ବନ୍ଦନା ଶିଳ୍ପୀମାନେ ହେଲେ ଶରତ ସୁଦ୍ୱଣେ, ବିଦ୍ୟୁତ୍ ପ୍ରଭା ପଟ୍ଟନାୟକ, ସୁଧାଂଶୁ ଦୀପ୍ତି ପଟ୍ଟନାୟକ, ବନ୍ଦିତା ରାୟ ଏବଂ ଲକ୍ଷ୍ମୀନାରାୟଣ ବେହେରା। ଆଦିବାସୀ ସଙ୍ଗୀତର କାର୍ଯ୍ୟକ୍ରମ ରିଞ୍ଜୋଡ଼ି ଶୁଣିବେ ସକାଳ 6:45। ଏଥିରେ କନ୍ଧ ସମ୍ପ୍ରଦାୟର ଗୀତ ପରିବେଷଣ କରିବେ ପ୍ରଫୁଲ୍ଲ କୁମାର ସାର୍କା ଏବଂ ସାଥୀ। ସକାଳ 8:30 ଶୁଣିବେ ଶ୍ରୀକ୍ଷେତ୍ର ମାଧୁରୀ, ରିଲେ କରି ପ୍ରଚାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ। ଲଘୁ ସଙ୍ଗୀତର କାର୍ଯ୍ୟକ୍ରମ ପ୍ରଚାର କରିବୁ ସକାଳ 8:45। ସକାଳ 7:25 ଶୁଣିବେ ବର୍ଣ୍ଣବିବାହ ବର୍ଣ୍ଣାଳୀ କ୍ରମରେ ସୁରଭି କାର୍ଯ୍ୟକ୍ରମ। ଏଥିରେ ଶୁଣିବେ କଣ୍ଠଶିଳ୍ପୀ ବିଭୂତିଭୂଷଣ ପଟ୍ଟନାୟକଙ୍କ ସାକ୍ଷାତକାରର ଦ୍ୱିତୀୟ ଭାଗ। ହିନ୍ଦୀ ଚଳଚ୍ଚିତ୍ର ଗୀତର କାର୍ଯ୍ୟକ୍ରମ ଗୀତିଧାରା ଶୁଣିବେ ସକାଳ 9:00। ସକାଳ 9:30 ପ୍ରଚାର କରିବୁ ଓଡ଼ିଆ ଚଳଚ୍ଚିତ୍ର ଗୀତର କାର୍ଯ୍ୟକ୍ରମ ସପ୍ତଧାରା। ହିନ୍ଦୀ ଚଳଚ୍ଚିତ୍ର ଗୀତର କାର୍ଯ୍ୟକ୍ରମ ଶୁଣିବେ ପୂର୍ବାହ୍ନ 10:05, ଦିନ 2:15 ଏବଂ ସନ୍ଧ୍ୟା 6:10। ଦିନ 11:00 ଶୁଣିବେ ଆକାଶବାଣୀ ଲାଇଭ। ମଧ୍ୟାହ୍ନ 12:00 ରହିଛି ଲାଇଭ୍ ଫୋନ୍ ଇନ୍ କାର୍ଯ୍ୟକ୍ରମ କଥା ଆପଣଙ୍କର ଗୀତ ଆମର। ଯନ୍ତ୍ର ସଙ୍ଗୀତର କାର୍ଯ୍ୟକ୍ରମ ନିର୍ଝରଣୀ ଶୁଣିବେ ଦିନ 1:05। ଏଥିରେ ବେହେଲାରେ ଧୁନ୍ ଏବଂ ସିତାର ବାଦନ ପରିବେଷଣ କରିବେ ଶିଳ୍ପୀ ବିଜୟ କୁମାର ସାମନ୍ତରାୟ ଏବଂ ଭୀମସେନ ମହାରଣା। ଘର ଓ ଘରଣୀ କାର୍ଯ୍ୟକ୍ରମ ପ୍ରଚାର କରିବୁ ଦିନ 1:20। ଅପରାହ୍ନ 5:00 ଶୁଣିବେ ଯୁବବାଣୀ କାର୍ଯ୍ୟକ୍ରମ। ଅପରାହ୍ନ 5:30 ପ୍ରଚାର କରିବୁ ଚୈତିଜହ୍ନ କାର୍ଯ୍ୟକ୍ରମ। ରାତି 7:30 ଶୁଣିବେ କୃଷି ଓ କୃଷକ କାର୍ଯ୍ୟକ୍ରମ। ସଂସଦ ସମୀକ୍ଷା ରିଲେ କରି ପ୍ରଚାର କରିବୁ ଆକାଶବାଣୀ ଦିଲ୍ଲୀରୁ ରାତି 8:00। ରାତି 10:00 ଶୁଣିବେ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ପବିତ୍ର ଘୋଷଯାତ୍ରା ଉପଲକ୍ଷେ ଗୀତିନାଟ୍ୟ ନୀଳାଦ୍ରି ବିଜେ, ରଚନା ଅଭିମନ୍ୟୁ ବରାଳ, ପ୍ରଯୋଜନା ବସନ୍ତ ମହାନ୍ତି, ସଙ୍ଗୀତ ପରିଚାଳନା ପ୍ରଫୁଲ୍ଲ ଚନ୍ଦ୍ର ବେହେରା। ଶୁଣିଲେ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଆକାଶବାଣୀ ଜୟପୁର। ସମୟ ରାତି 11:12। ଏଇଠି ଶେଷ କରୁଛୁ ଆମର ଆଜିର ସାନ୍ଧ୍ୟ ଅଧିବେଶନ। ପୁଣି ଥରେ ଆମର ପ୍ରଥମ ଅଧିବେଶନ ଆରମ୍ଭ କରିବୁ ଆସନ୍ତାକାଲି ସକାଳ 5:51। ବର୍ତ୍ତମାନ ପାଇଁ ବିଦାୟ ଦିଅନ୍ତୁ। ଶୁଭରାତ୍ରି। ଜୟ ହିନ୍ଦ୍।